ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦୀ ଶ୍ରାବଣ ଦୁଇ ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 24 ତାରିଖ ସମୟ ସକାଳ 5:58:29 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ମହାପ୍ରଭୁଙ୍କୁ ଦେଖିଦେଲେ ଦିବ୍ୟ ଆନନ୍ଦରେ ଭରିଯାଏ ହୃଦୟ। ଦୟଣା, ତୁଳସୀ ଆଉ ଚନ୍ଦନର ମିଶ୍ରିତ ମହକରେ ପୁଲକିତ ହୋଇଯାଏ ଆତ୍ମା। ସେ ଡୋରି ଲଗାଇ ଟାଣି ନିଅନ୍ତି, ଭାଗ୍ୟରେ ଥିଲେ ଦର୍ଶନ ଦିଅନ୍ତି, ଭାଗ୍ୟ ବାମ ହେଲେ ଅଧା ବାଟରେ ଛାଡ଼ିଦେଇ ମୁରୁକି ମୁରୁକି ହସନ୍ତି, ସହିବାର ସୀମା ଟପିଗଲେ ହାତ ଧରି ବାଟ କଢ଼େଇ ବି ଦିଅନ୍ତି। ଏମିତିକା ଦିଅ ଆଜି ବଡ଼ଦେଉଳକୁ ବାହୁଡ଼ି ଆସିବାକୁ ପ୍ରସ୍ତୁତ ହେଉଛନ୍ତି, ସେଥିପାଇଁ ଅଭିନବ ଉଲ୍ଲାସରେ ଭକ୍ତମାନେ ନାଚି ଉଠୁଛନ୍ତି ବଡ଼ଦାଣ୍ଡରେ।

ଆଜି ପ୍ରଭୁଙ୍କର ଜୟଗାନରେ ଶ୍ରୀକ୍ଷେତ୍ର ମୁଖରିତ। ସେ ଭକ୍ତମାନଙ୍କର ସଖା, ଭକ୍ତମାନଙ୍କର ବନ୍ଧୁ, କୃପାର ସାଗର ବୋଲି କବିମାନେ ତାଙ୍କୁ କୃପାସିନ୍ଧୁ ନାମରେ ସମ୍ବୋଧନ କରି ରଚନା କରିଛନ୍ତି ଅନେକ ଭକ୍ତିଗୀତ। ଦରିଦ୍ର ସୁଦାମାକୁ ବନ୍ଧୁପଣରେ ମାନ୍ୟ ଦେଇ ସେ ଦ୍ୱାପରରେ ସୃଷ୍ଟି କରିଥିଲେ ଏକ ଅବିସ୍ମରଣୀୟ ଆଦର୍ଶ। କଳିଯୁଗରେ ବନ୍ଧୁ ମହାନ୍ତିଙ୍କୁ ବନ୍ଧୁ ରୂପେ ସମ୍ମାନ ପ୍ରଦାନ କରି ଭାବର ଠାକୁର ରୂପେ ଜନମାନସରେ ଲୋକପ୍ରିୟ। ସେଇଥିପାଇଁ ଭକ୍ତ କଣ୍ଠରୁ ଝରିଯାଏ

ନୀଳାଚଳ ନାଥଙ୍କୁ ଯିଏ ଭାବରେ ଡାକିଛି ସେ ନିଶ୍ଚିତ ରୂପେ ତାଙ୍କର ସାନ୍ନିଧ୍ୟ ପାଇଛି। ସେଇଥିପାଇଁ ଆଜି ତାଙ୍କର ବାହୁଡ଼ା ଜାତରେ ଏକାତ୍ମ ହୋଇ ସମସ୍ତେ ଡାକୁଛନ୍ତି, ହେ ଶରଣ ରକ୍ଷଣ, ବଳିଆର ଭୁଜ ତଳେ ଆମକୁ ଆଶ୍ରୟ ଦିଅ। ପଲକହୀନ ଦୃଷ୍ଟିରେ ଆପଣ ସମସ୍ତଙ୍କୁ ଚାହିଁଛନ୍ତି, ରଙ୍ଗ ଅଧରରେ ମଧୁର ହସି ହସି ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି। ସେଇଥିପାଇଁ ଆଜି ସମସ୍ତଙ୍କ କଣ୍ଠରୁ ଝରିପଡ଼ୁଛି ତୁମରି।

ମନର ବଡ଼ଦାଣ୍ଡରେ ଚାଲିଛି ମହାପ୍ରଭୁଙ୍କର ନନ୍ଦିଘୋଷ ରଥ। ହଜାର ହଜାର ଭକ୍ତ ଆନନ୍ଦ ମନରେ ଟାଣିବେ ରଥ ଦୌଡ଼ି ଧରି। ଚତୁର୍ଦିଗରେ ଶୁଭୁଥିବ ଜୟ ଜଗନ୍ନାଥ ଧ୍ୱନି। ଡାକୁଛି ଶ୍ରୀମନ୍ଦିର, ଡାକୁଛି ଶରଧା ବାଲି, ଡାକୁଛି ବାଇଶି ପାହାଚ।

ଡାକୁଛି ରତ୍ନବେଦୀ, ଡାକୁଛନ୍ତି ଭକ୍ତମାନେ। ପ୍ରଭୁ ତରତର ହେଉଛନ୍ତି ନୀତି ସମାପନ ପାଇଁ, ବାହୁଡ଼ିବାର ବେଳ କ୍ରମଶଃ ନିକଟତର ହେଉଛି।

ଥରେ କଳାଶ୍ରୀ ମୁଖକୁ ଦେଖିଦେଲେ ସବୁ ଦୁଃଖ ଆପଣା ଛାଏଁ ଭୁଲି ହୋଇଯାଏ, ଆପଣାର ଭାବ ସଞ୍ଚରିଯାଏ ଅନ୍ତର ଭିତରେ। ବାହୁଡ଼ା ଦଶମୀରେ ମହାପ୍ରଭୁ ବାହୁଡ଼ି ଆସିବେ, ତାଙ୍କୁ ଅତି ନିକଟରୁ ଦର୍ଶନ କରିବେ ଭକ୍ତମାନେ। ଏକ ଆନନ୍ଦଦାୟକ ଉତ୍ତେଜନାରେ ସମସ୍ତେ ଶିହରିତ। ଏହି ସୌଭାଗ୍ୟ ମିଳେ କେବଳ

ବରଷେ କି ଥରେ ଦୁଃଖକୁ ସୁଖରେ ରୂପାନ୍ତରିତ କରିଦେଇପାରୁଥିବା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରତିଯୋଗିତା ଲାଗିଛି ଭକ୍ତମାନଙ୍କ ଭିତରେ।

ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଶୈଳଭମା ମହାପାତ୍ର, ଚିତ୍ତରଞ୍ଜନ ଜେନା, ସୁମିତା ଗରାବଡ଼ୁ, ସୁଭାଷ ଦାସ, ଶ୍ୟାମାମଣି ଦେବୀ ଏବଂ ତାନସେନ ସିଂ। ଗୀତ ରଚନା କରିଥିଲେ ବାବା ବୁଦ୍ଧନାଥ ଦାସ, ତପନ ପଟ୍ଟନାୟକ, ପଦ୍ମଚରଣ, ଶଙ୍କର୍ଷଣ ମଙ୍ଗରାଜ ଏବଂ ପୁରାତନ ରଚନା ଆଲେଖ୍ୟ ବସନ୍ତ ମହାନ୍ତି ଏବଂ ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରା ତିନି ରଥ ହେରା ପଞ୍ଚମୀ ପରଦିନଠାରୁ ଦକ୍ଷିଣ ମୋଡ଼ ନେଇସାରିଛନ୍ତି। ବାହୁଡ଼ା ରଥଟଣା ଆରମ୍ଭ ହୋଇ ବଳଭଦ୍ରଙ୍କ ରଥ ବଡ଼ଶଙ୍ଖ ଯାଏ ଆସିଲା ପରେ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହେବ। ତାପରେ ଜଗନ୍ନାଥଙ୍କର ରଥ, ବାଟରେ ମାଉସୀମା ମନ୍ଦିର ବା ଅର୍ଦ୍ଧାସନୀ ମନ୍ଦିରଠାରେ ଜଗନ୍ନାଥଙ୍କୁ ପୋଡ଼ପିଠା ଭୋଗ ଅର୍ପଣ କରାଯିବ। କିମ୍ବଦନ୍ତୀ କହେ, ମାଳିନୀ ନଦୀ ଯାହା ପୂର୍ବରୁ ବଡ଼ଦାଣ୍ଡରେ ପ୍ରବାହିତ ହେଉଥିଲା ଏବଂ ଯେଉଁଥିପାଇଁ ତିନିଯୋଡ଼ା ରଥ ନିର୍ମାଣ କରାଯାଉଥିଲା, ସେ ନଦୀର ବନ୍ୟାଜଳକୁ ଶୋଷଣ କରିଥିବାରୁ ସେ ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାସନୀ। ଅନ୍ୟ କେତେକଙ୍କ ମତରେ ସେ ପ୍ରଳୟ ଜଳକୁ ଶୋଷଣ କରିଥିବାରୁ ତାଙ୍କର ନାମ ମଧ୍ୟ ଅର୍ଦ୍ଧାସନୀ। ତେବେ ରାଜାଙ୍କ ନଅର ସାମ୍ନାରେ ଜଗନ୍ନାଥଙ୍କ ରଥ ରହେ। ଏ ସମୟରେ ବଡ଼ଦେଉଳରୁ ନିଜ ମନ୍ଦିର ଛାଡ଼ି ଲକ୍ଷ୍ମୀ ପାଲିଙ୍କିରେ ବିଜେହୀ ସ୍ନାନବେଦୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚନ୍ତି, ଜଗନ୍ନାଥଙ୍କ ରଥକୁ ଚାହାନ୍ତି। ବିଧି ଅନୁଯାୟୀ ଏହି ନୀତି ସିନା ସମ୍ପନ୍ନ ହୁଏ, କିନ୍ତୁ ପ୍ରଶ୍ନ ଉଠୁଛି, ଲକ୍ଷ୍ମୀ ଜାଣିବାକୁ ଚାହାନ୍ତି ପ୍ରକୃତରେ ଜଗନ୍ନାଥ ରଥରେ ବସି ଫେରିଛନ୍ତି ତ? ଏହି ସନ୍ଦେହକୁ ମୋଚନ କରିବା ପାଇଁ ବୋଧହୁଏ ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସନ୍ତି। ସେତିକିରେ ମଧ୍ୟ ସନ୍ଦେହ ତାଙ୍କର ଦୂର ହୁଏ ନାହିଁ। ମା ଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀନଗର ସମ୍ମୁଖରେ ଜଗନ୍ନାଥଙ୍କ ରଥ ନିକଟକୁ ଯାଆନ୍ତି। ଘଣ୍ଟ ଛତି କାହାଳି ସହ ପଟୁଆରରେ ପାଲିଙ୍କିକୁ ବିମାନ ବଳୁ ସେବକମାନେ କାନ୍ଧେଇ ନିଅନ୍ତି। ଏହାକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଏ। ତାପରେ ଜଗନ୍ନାଥଙ୍କ ରଥ ଟଣା ହୋଇ ସିଂହଦ୍ୱାର ପାଖରେ ଲାଗିଥାଏ। ତେବେ ସେସବୁ ଠିକ୍, କିନ୍ତୁ ଲକ୍ଷ୍ମୀଙ୍କ ମନରେ ଜଗନ୍ନାଥଙ୍କର ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାକୁ ନେଇ ବିଷନ୍ନ ଭାବ ଥାଏ। ସେଇଥିପାଇଁ ସେ ହେରାପଞ୍ଚମୀ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସନ୍ତି। ଅଭିମାନରେ ନନ୍ଦିଘୋଷ ରଥର ଚକର ଏକ କ୍ଷୁଦ୍ରାଂଶ ଭାଙ୍ଗି ଦିଅନ୍ତି, ହେରାଗୌରୀ ସାଇଦେଇ ବିମାନରେ ପୁଣି ଫେରିଯାଆନ୍ତି। ତେବେ ଶ୍ରୀମନ୍ଦିର ପରିପ୍ରେକ୍ଷୀରେ ବାହୁଡ଼ା ଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା ଅପେକ୍ଷା ବେଶି ପ୍ରତୀକ୍ଷିତ। ଶ୍ରୀଗୁଣ୍ଡିଚା ଯାତ୍ରା ଜନଗଣର ଯାତ୍ରା, ଲୋକଙ୍କ ଆଶା ଆକାଂକ୍ଷାର ଯାତ୍ରା। ବାହୁଡ଼ା ଶ୍ରୀମନ୍ଦିର ଭିତରେ ମେଘନାଦ ପାଚେରୀ ବେଢ଼ା କୁର୍ମବେଢ଼ା ଭିତରେ ସବୁ ପାର୍ଶ୍ୱ ଦେବାଦେବୀଙ୍କର ଆକାଂକ୍ଷିତ ଯାତ୍ରା, କାରଣ ଜଗନ୍ନାଥଙ୍କ ବାହୁଡ଼ିବା ପ୍ରକ୍ରିୟା ଉପରେ ପୂର୍ବରୁ ସଂଶୟର ମୋହର ମାରି ଦିଆଯାଇଛି। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋପପୁରରେ 11 ବର୍ଷ ବାଲ୍ୟକାଳ କଟେଇ ଭାଇ ବଳରାମଙ୍କ ସହ ମଥୁରା ଗଲେ। କଂସ ବଧର ନାୟକ ସାଜିଲେ, ନିଜ ପିତା ବସୁଦେବ ଏବଂ ମାତା ଦେବକୀଙ୍କୁ ବନ୍ଦୀଶାଳରୁ ମୁକୁଳେଇଲେ। କଂସଙ୍କ ପିତା ଉଗ୍ରସେନ ମଥୁରାର ନ୍ୟାୟୋଚିତ ରାଜା ହେଲେ। ଶ୍ରୀକୃଷ୍ଣ ଓ ବଳରାମଙ୍କ 14 ବର୍ଷର ମଥୁରା ରହଣୀ ଯୁଦ୍ଧର ଘନଘଟା ଭିତରେ କଟିଗଲା। ସେତେବେଳେ ମଗଧର ସମ୍ରାଟ ଥିଲେ ଜରାସନ୍ଧ, ତାଙ୍କର ଅତ୍ୟାଚାରରେ ମଥୁରାର ପ୍ରଜା ପ୍ରପୀଡ଼ିତ ଥିଲେ। ସେମାନଙ୍କୁ ସୁରକ୍ଷା ଦେବା ଲାଗି ଶ୍ରୀକୃଷ୍ଣ ଓ ବଳରାମ ଜରାସନ୍ଧ ସହିତ ଲଢୁଥିଲେ। ଏଣୁ ମଥୁରାବାସୀଙ୍କୁ ସ୍ଥାୟୀ ନିରାପତ୍ତା ଦେବା ପାଇଁ ଶ୍ରୀକୃଷ୍ଣ ସମସ୍ତଙ୍କୁ ନେଇଗଲେ ଦ୍ୱାରକା। ଦ୍ୱାରକାରେ ତିଆରି ହେଲା ସଞ୍ଚ ସୁନ୍ଦର ନଗରୀ, କୃଷ୍ଣ ହେଲେ ଦ୍ୱାରକାଧୀଶ। ଦ୍ୱାରକାରେ ପ୍ରବଳ ଜ୍ୱରାକ୍ରାନ୍ତ ହୋଇଥିଲେ ଶ୍ରୀକୃଷ୍ଣ, ମସ୍ତିଷ୍କରେ ଅସହ୍ୟ ବେଦନା, କପାଳରେ ତାତି। ରାଜବୈଦଙ୍କର ଚେରମୂଳି ଔଷଧ କିଛି କାମ କଲା ନାହିଁ। ଶ୍ରୀକୃଷ୍ଣ ନିଜର ଜଣେ ବିଶ୍ୱସ୍ତ ଦୂତକୁ ପଠାଇଲେ ଗୋପପୁର। ଶ୍ରୀରାଧା ତାଙ୍କ ପାଦରେ ଯେତେକ କାଦୁଅ ଲାଗିଥିଲା ସେତକ ସାମୁକାରୀ କୋରି ପଠାଇଦେଲେ ଶ୍ରୀକୃଷ୍ଣଙ୍କ ପାଖକୁ। ଯେପରି ରାଧା କହୁଛନ୍ତି ସେ କାଦୁଅ ଭିତରେ, ନାହିଁ ନାହିଁ ନିଖିଳ ଜଗତକୁ ନଦୀ ସହି ଉପମାନ, ନବନିରଦ ନୀଳମଣି ଅତସୀ ଶ୍ୟାମ ସୁନ୍ଦର ସମାନ। ସେହି କାଦୁଅକୁ କପାଳରେ ବୋଳି ଶ୍ରୀକୃଷ୍ଣ ଆରୋଗ୍ୟ ହେଲେ, କିନ୍ତୁ କେବେ ତ ଫେରି ନଥିଲେ ବୃନ୍ଦାବନ। ସେହି ପଞ୍ଜୀକୃତ କାହାଣୀ ଜାଣନ୍ତି ମା ଲକ୍ଷ୍ମୀ, ସେ ପରା ରୁକ୍ମିଣୀ, ନ ଜାଣିବେ ବା କିପରି? ଏଣୁ ସେ ଅଧୀରା, କାରଣ ସେ ଜାଣନ୍ତି ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଥରେ ଗଲେ ଆଉ ଫେରନ୍ତିନି, କିନ୍ତୁ ଆଜି ବାହୁଡ଼ାରେ ଫେରିବେ ପ୍ରଭୁ, କାରଣ ସେ ଜଗନ୍ନାଥ, ସେ ସୂର୍ଯ୍ୟ, ସେ ତେଜ, ସେ ଦୀପ୍ତି, ସେ ଜଗତର ଅକ୍ଷୟ ପ୍ରକାଶ। ସକାଳୁ ଉଦୟ ହୋଇ ମୁଣ୍ଡ ଉପରକୁ ଉଠିବା ତାଙ୍କର ଯିବା, ଏବଂ ଅପରାହ୍ନରୁ ଗୋଧୂଳି ପର୍ଯ୍ୟନ୍ତ ତାଙ୍କର ଫେରିବା, ଏହା ଭିତରେ ମଣିଷ ନିଜର ପ୍ରାତ୍ୟହିକ ଜୀବନକୁ ସନ୍ଧାନ କରେ। ଋଗ୍ବେଦରେ କୁହାଯାଇଛି, ଆ କୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନ୍ ଅମୃତଂ ମର୍ତ୍ତଂ ଚ ହିରନ୍ନୟନ ସବିତା ରଥେନା ଦେବଃ ଜାତି ଭୁବନାନି ପଶ୍ୟତଂ। ଅନ୍ଧକାରମୟ ଅନ୍ତରୀକ୍ଷ ମାର୍ଗରେ ଆସୁଥିବା ଦେବତା ଓ ମନୁଷ୍ୟକୁ ସ୍ୱ କାର୍ଯ୍ୟରେ ନିୟୋଜିତ କରୁଥିବା ସୁବର୍ଣ୍ଣ ନିର୍ମିତ ରଥକୁ ଆରୋହଣ କରିଥିବା ସବିତା ଦେବ ସମଗ୍ର ପ୍ରାଣୀ ଜଗତକୁ ଦେଖି ଦେଖି ପ୍ରତ୍ୟେକ ଦିନ ଆସନ୍ତି। ମଣିଷର ରଥର ପଥର ଏ ଅନୁସନ୍ଧାନ ଯୁଗେ ଯୁଗେ ଚାଲିଥାଉ, ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ତରୁଣକାନ୍ତି ରାଉତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଧ୍ରୁବଙ୍କ ତପସ୍ୟାରେ ଇନ୍ଦ୍ରାଦି ଦେବତାମାନେ ଭୟ କରି ତାଙ୍କର ତପସ୍ୟା ଭାଙ୍ଗିବାକୁ ଉଦ୍ୟମ କଲେ। ବାଳକ ରୂପ ଧରି ତାଙ୍କୁ ଭୁଲାଇବାକୁ ଚେଷ୍ଟା କଲେ। ଭୂତ ପ୍ରେତ ଓ ନାନାଦି ଭୟଙ୍କର ରୂପ ଧରି ଡରାଇଲେ। ପୁଣି ସୁନୀତି ରୂପରେ ଭୁଲାଇବାକୁ ଚେଷ୍ଟା କଲେ। କେହି ଧ୍ରୁବଙ୍କ ତପସ୍ୟା ଭାଙ୍ଗିବାକୁ ସମର୍ଥ ହେଲେ ନାହିଁ। ଭଗବାନ ଦେବତାମାନଙ୍କୁ କହିଲେ ଯେ ଧ୍ରୁବ କାହାରି ଅଧିକାର ନେବାକୁ ତପସ୍ୟା କରୁନାହିଁ, ସେ ତପସ୍ୟା କରୁଛି ପିତାଙ୍କ କୋଳରେ ବସିବା ପାଇଁ। ଭଗବାନ ଧ୍ରୁବଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ବର ମାଗିବାକୁ କହିଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, କୀର୍ତ୍ତିନନ୍ଦ ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ପୁରୀ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ

ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଏହି ମାସ ଶେଷ ସୁଦ୍ଧା ତଳିଘେରାରେ ଧାନ ତଳି ପକାଇବା କାମ ସମ୍ପୂର୍ଣ୍ଣ କରିଦିଅନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଖରିଫ୍ ମକା ଡାଲିଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରାକୁ ବର୍ଷାରୁ ରକ୍ଷା ପାଇବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଆଖୁ ଗଛ 4-5 ମାସର ହୋଇଗଲେ ବିଳମ୍ବରେ ଆସିଥିବା ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି 2-3 ଆଖୁ ଏକାଠି କରି ବାନ୍ଧି ଦିଅନ୍ତୁ। କ୍ରମାଗତ ବର୍ଷା ହେତୁ ପନିପରିବା ଫସଲରେ ଝାଉଁଳା ଓ ମୂଳପଚା ରୋଗର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦି ଏହି ରୋଗର ଲକ୍ଷଣ ଦେଖାଯାଏ ତେବେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ 8% ସହିତ ମାଙ୍କୋଜେବ 64% WP ମିଶାଇ ଗଛର ମୂଳ ଚାରିପକ୍ଷେ ଡ୍ରେଚିଂ କରନ୍ତୁ ଏବଂ ଜମିରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା କରନ୍ତୁ। ଧାନ ତଳିଘେରା ଓ ନର୍ସରୀ ଅବସ୍ଥାରେ ଥିଲେ ତଳି ଓପାଡ଼ିବାର 7 ଦିନ ପୂର୍ବରୁ ଶୁଖିଲା ପାଗ ଦେଖି 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ 10 ଡେସିମିଲ୍ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିବ, ତେଣୁ ଏସବୁ ପଦକ୍ଷେପ ନିଅନ୍ତୁ। ମୁଗ ବିରି ବୁଣିବା ଅବସ୍ଥାରେ ଥିଲେ 1 ଏକର ମୁଗ କିମ୍ବା ବିରି ଚାଷ ପାଇଁ 10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 7 ଦିନ ପୂର୍ବରୁ 1 କିଲୋଗ୍ରାମ ମଞ୍ଜିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲ୍ଚର ଉପଚାର କରି ବୁଣନ୍ତୁ। ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ସହିତ 35 କିଲୋଗ୍ରାମ ଡିଏପି, 13 କିଲୋଗ୍ରାମ ମ୍ୟୁରେଟ ପଟାସ ସାର ଏବଂ 4 କିଲୋଗ୍ରାମ ୟୁରିଆ ସାର ମୂଳସାର ହିସାବରେ ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ଧାଡ଼ିରେ ବିହନ ଶୁଖିଲା ପାଗ ଦେଖି ବୁଣନ୍ତୁ। ହରଡ଼ ବୁଣିବା ଅବସ୍ଥାରେ ଥିଲେ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲ୍ଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ବୀଜାଣୁ କଲ୍ଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତିକମ୍ରେ 7 ଦିନର ବ୍ୟବଧାନ ରଖନ୍ତୁ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ରାଶି ବୁଣିବା ଅବସ୍ଥାରେ ଥିଲେ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେପରି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସାନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମ ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛରୁ ଗଛ ମଧ୍ୟରେ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ।
0: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିମଧ୍ୟରୁ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ ସକାଳ 6:55, ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। प्रधानमंत्री नरेन्द्र मोदी अवदत् यत् प्रश्नपत्रस्य अनधिकृत प्रकाशन प्रकरण

ଅଞ୍ଜଳି ସକାଳ 7:40 ଶିଳ୍ପୀ ପ୍ରତିଭା ପ୍ରଧାନ, ସଙ୍ଗୀତ ପ୍ରସେନଜିତ ସିଂ। ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବି ସକାଳ 8:30 ଦିନ 1:50, ଦିନ 2:15, ଦିନ 2:30 ଏବଂ ଦିନ 2:42 ଅପରାହ୍ନ 5 ପର୍ଯ୍ୟନ୍ତ। ଧାରାବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଭକ୍ତିଗୀତ ଶୁଣିବେ ଅପରାହ୍ନ 5:00, ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 88ତମ ଭାଗ ପ୍ରଚାର କରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିବେ ଓଡ଼ିଆ ଆଲବମ୍ ଗୀତ, ଓଡ଼ିଆ କଥାଚିତ୍ରର ଗୀତ ରାତି 7:02। ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲାର ହାଲଚାଲ ରାତି 7:25। ପଲ୍ଲୀମଞ୍ଚ ରାତି 7:30 ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଜିଆଖତ ପ୍ରସ୍ତୁତି, ଏ ସମ୍ପର୍କରେ ମୀନାକ୍ଷୀ ପୃଷ୍ଟିଙ୍କ ସହିତ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 8:02। ଇଂରାଜୀ ଆଲୋଚନା ରାତି 8:30 ବିଷୟ ରହିଛି କେଟ୍ସ ନୋ ଲଙ୍ଗର ହାଭ୍ ନାଇନ୍ ଲାଇଫ୍ସ, ଆଲୋଚକ ଡକ୍ଟର ଲାଲା ଅଶ୍ୱିନୀ କୁମାର ସିଂ। ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ନାଟକ ଭକ୍ତ ବାଲି ଗାଁ ଦାସ ଶୁଣିପାରିବେ ରାତି 10:00, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ରାତି 8:15 ପାର୍ଲାମେଣ୍ଟ ରିଭ୍ୟୁ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ନବମୀରେ ଦେବନୀତି ସମ୍ପନ୍ନ ହୋଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ପ୍ରସଙ୍ଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ଅନ୍ୟ ସଦସ୍ୟଙ୍କ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ସୋମବାର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ବିଲ୍ ଆଗତ କରାଯାଇ ସଂସଦରେ ପାରିତ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଅର୍ ସୋମବାର ସେ ଜଲ୍ଦ ଉସ ବିଲ୍ କୁ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ଏହି ମାମଲାର ତ୍ୱରିତ ବିଚାର ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହାପରେ ଏନେଇ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନଶନ କରୁଥିବା ସୋନମ ୱାଙ୍ଗଚୁକ୍ ଗତକାଲି ବିଳମ୍ବିତ ରାତିରେ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ଶ୍ରୀ ୱାଙ୍ଗଚୁକ୍ ଅନଶନରୁ ଓହରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୁସ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲରେ 152 ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ଅଧ୍ୟାପକ, ସହାୟକ ଅଧ୍ୟାପକ, ସିନିୟର ରେସିଡେନ୍ସ ଆଦି ପଦବୀଗୁଡ଼ିକୁ ଅନୁମୋଦନ ମିଳିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ଭୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 9 ସ୍ୱୟଂ ସହାୟକ ଗୋଷ୍ଠୀ 1 କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ନରସିଂହ ଭତ୍ରା ଉମରକୋଟ ଅଞ୍ଚଳରେ 3 ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 9 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଇବର ଥାନାଧିକାରୀ ବିଭିନ୍ନ ସାଇବର ଅପରାଧର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଗତକାଲି ଭାରତର ଲଭ୍ଲିନା ବୋର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି।

0: 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଯାନୀ ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
2: ଆଚ୍ଛା ଭାବିଲେ ଦେଖି ପର୍ବପର୍ବାଣୀ ଗୁଡିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବମାନ କାଳରୁ ମଣିଷ ଗୁଡିକୁ ପାଳନ କରି ଆସୁଥାନ୍ତା କାହିଁକି। ଯେଉଁଠି ମଣିଷ ବସତି ଅଛି ସେଠି ଗଢି ଉଠିଛି ସମାଜ, ସେଠି ହେଇଥାଏ ଯାନିଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଥିରେ ସତରେ କଣ କିଛି ହିତ ହେଇଥାଏ? ହଁ ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ ହିତ ହଉଛି ଏହା ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହୋଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣି ପାଳନ କଣ ଆମ ଦେହ ମନ ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହୋଇଥାଏ? ହଁ ହୋଇଥାଏ। କଥାରେ ଅଛି ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୁଏ। ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ। ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ। ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ। ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି, କାମ କରି କରି ହାଲିଆ ଲାଗେ। ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ। ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା। ନିଜେ ଖାଇବା ଆଉ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା। ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ, ଫଳରେ ଶରୀର ସୁସ୍ଥ ରହେ। ତେବେ ପୃଥିଳତା ହେଲା, ଡାଇବେଟିସ୍ ହେଲା, ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ। ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ। ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ। ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ, ଉତ୍କଣ୍ଠା, ମାନସିକ ଚାପ ଇତ୍ୟାଦି ଲାଘବ ହୋଇଯାଏନି? ମନରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧାଭାବର ଉଦ୍ରେକ ହୁଏନି? ସାଙ୍ଗସାଥୀମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି? ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ। ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହୋଇପାରେନି। ଜାତି, ଧର୍ମ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗି ପଡ଼ିବା ଫଳରେ ସମସ୍ତେ ସ୍ନେହ, ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହୋଇ ରହନ୍ତି। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ, ଭାଇଚାରା ଅକ୍ଷୁର୍ଣ୍ଣ ରହେ। ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ ଆଧ୍ୟାତ୍ମିକତା। ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ, କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତାର ପଶ୍ଚାତରେ ଥାଏ ମଣିଷର ଭୂମିକା। ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି? ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି? ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ଶିଶୁ, ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି? ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ। ପୂଜା ସରିବା ପରେ ନଈ, ନାଳ କି ପୋଖରୀରେ ମୂର୍ତ୍ତିଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ। ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
1: ଆମର ସ୍ୱାସ୍ଥ୍ୟରେ ଯାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ।

0: ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ, ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ, ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ, ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 wicketରେ ପରାସ୍ତ କଲା ଭାରତ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ ଅଢ଼େଇ ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ, ବିଭାଗୋଂ ନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ। ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି, କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଅର୍ ସୋମବାର ସେ ଜଲ୍ଦ ଉସ ବିଲ୍ କୋ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ସମାଜସେବୀ ସୋନୁ ୱାଙ୍ଗଚୁକ୍ 26 ଦିନ ପରେ ଗତ ରାତିରେ ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍କିଟାଲରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ନିଜର ଅନଶନ ଭଙ୍ଗ କରିଛନ୍ତି। ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର 65 ଜଣ ସଦସ୍ୟ ପତ୍ର ମାଧ୍ୟମରେ ଅନଶନ ଭଙ୍ଗ କରିବା ଲାଗି ତାଙ୍କୁ ଅନୁରୋଧ କରିସାରିଛନ୍ତି। ଅନଶନ ଭଙ୍ଗ ପରେ ଶ୍ରୀ ୱାଙ୍ଗଚୁକ୍ କହିଛନ୍ତି, ବିସ୍ତୃତ ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଛନ୍ତି, ତେବେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଦେଶରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଦି କେତେକ ଦାବି ନେଇ ଶ୍ରୀ ୱାଙ୍ଗଚୁକ୍ ଗତମାସ 28 ତାରିଖରୁ ଅନଶନ କରିଥିଲେ। ଡାକ୍ତରମାନେ ପରାମର୍ଶ ଦେଇଥିବା ଦୈନିକ କାର୍ଯ୍ୟସୂଚୀକୁ ଅନୁସରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ୱାଙ୍ଗଚୁକ୍ଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ନିରନ୍ତର ସୁସ୍ଥତା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁକାରେଷ୍ଟର ଭିକ୍ଟୋରିଆ ପ୍ୟାଲେସ୍ଠାରେ ରୋମାନିଆର ପ୍ରଧାନମନ୍ତ୍ରୀ ଇଲି ବୋଲାଜାନ୍ଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହାଛଡ଼ା ସେ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ରୋମାନିଆ ସଂସଦ ପରିଦର୍ଶନ କରିବା ସହିତ ଟମ୍ବ ଅଫ୍ ଦ ଅନ୍ନୋନ୍ ସୋଲଜର୍ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବୁକାରେଷ୍ଟଠାରେ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଲାଗି 3ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିବୃତ୍ତି ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗତ 7 ଦଶନ୍ଧି ଧରି ଆପୋଷ ବିଶ୍ୱାସ, ସମ୍ମାନ ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି।
2: ଶିକ୍ଷା, ସଂସ୍କୃତି ତଥା ପିପୁଲ୍ ଟୁ ପିପୁଲ୍ କଣ୍ଟାକ୍ଟ ଭାରତ ରୋମାନିଆ ସମ୍ବନ୍ଧ କି ଆଧାରଶିଲା ହେ ଅର୍ ମୁଝେ ଖୁସି ହେ କି ଆଜ ହମନେ ଇନ୍ ଦୋନୋ ମେ 3 ମହତ୍ୱପୂର୍ଣ୍ଣ ସାଝେଦାରୀ ପର ହସ୍ତାକ୍ଷର କିଏ ହେ। ହମ ପ୍ରୋଗ୍ରାମ ଓ କୋପରେସନ ଇନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କେ ଅନ୍ତର୍ଗତ ଜଏଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କା ବିସ୍ତାର କରେଙ୍ଗେ। ବୁକାରେଷ୍ଟ ୟୁନିଭର୍ସିଟି ମେ ଇଣ୍ଡିଆ କାଉନ୍ସିଲ ଫର କଲ୍ଚରାଲ ରିଲେସନ୍ସ के सहयोग से इंडिया स्टडी चेयर की स्थापना की जा रही है। हम आज हस्ताक्षरित हुई MOU के जरिए स्पोर्ट्स के क्षेत्रों में भी अपना सहयोग बढ़ाएंगे।
0: ରାଷ୍ଟ୍ରପତି କହିଛନ୍ତି, ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି। ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ

0: ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଭାରତ ଓ ରୋମାନିଆ ଆଗାମୀ ତିନି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱରର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରହିଛି। କୁଶାର ଏହି ସଫଳ ଉଡ଼ାଣ ପରୀକ୍ଷଣ ଲାଗି ଏଥିରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଡିଆର୍ଡିଓ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହାଦ୍ୱାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଉଲ୍ଲେଖନୀୟ ଭାବେ ସଶକ୍ତ ହୋଇପାରିବ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସଚିବ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସୁଶୀଲ କୁମାର ଲୋହାନୀଙ୍କୁ ପଶୁ ସମ୍ପଦ ଓ ଦୁଗ୍ଧ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସହରାଞ୍ଚଳ ବ୍ୟାପାର ସଚିବ କାତି କିଥାଲା ଶ୍ରୀନିବାସଙ୍କୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପୁରୀରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉମାନେ ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋର୍ରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରାପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ, ରବିବାର ଦିନ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯାଇ ସୋମବାର ଦିନ ନୀଳାଦ୍ରି ବିଜେ କରାଯିବ। ଦେଶବ୍ୟାପୀ ମୌସୁମୀ ସ୍ଥିତି ଉପରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସକ୍ରିୟ ଭାବେ ନଜର ରଖିଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରବଳ ବର୍ଷା ଯୋଗୁଁ ଉତ୍ପନ୍ନ ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଜୁଲାଇ ମାସରେ ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳୀ, ଦାମନ ଏବଂ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେବା ସହିତ ଭୂସ୍କଳନ ମଧ୍ୟ ହୋଇଥିବା ସମ୍ପର୍କରେ ଏ ବିବୃତ୍ତିରେ ସୂଚନା ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସମନ୍ୱିତ ନିୟନ୍ତ୍ରଣ କକ୍ଷ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ସମୟୋପଯୋଗୀ ସୂଚନା ପ୍ରଦାନ କରୁଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ଭଳି କେତେକ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମନ୍ୱୟ ସ୍ଥାପନ କରିଛି। ହରାରେଠାରେ ଗତକାଲି ଅନୁଷ୍ଠିତ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରିଛି। ଏଥିସହିତ ଭାରତ ବର୍ତ୍ତମାନ 1-0 ସିରିଜ୍ ଅଗ୍ରଣୀ ରହିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 125 କରିଥିଲା। 126 ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 13 ଓଭର ଓ 2 ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ହରାରେଠାରେ ଖେଳାଯିବ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ସମୀର ମିଶ୍ର।

0: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆଜି ହେଉଛି ନବମ ଦିନ। ଜଗତରନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ବାହୁଡ଼ିବେ ବଡ଼ଦେଉଳ ଅଭିମୁଖେ। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତମାନଙ୍କ ଗହଣରେ ଯାତ୍ରା କରିଥିଲେ ଗୁଣ୍ଡିଚା ମନ୍ଦିର ଅଭିମୁଖେ। ଆଜି ଯାତ୍ରାର ନବମ ଦିନରେ ଶ୍ରୀଜୀଉ ବାହୁଡ଼ିବେ ବଡ଼ଦେଉଳ ଅଭିମୁଖେ ବାହୁଡ଼ା ଯାତ୍ରାରେ। ଦାରୁବ୍ରହ୍ମଙ୍କର ଏହି ଅନନ୍ୟ ଯାତ୍ରା ସମ୍ପର୍କରେ କହନ୍ତି ସୁଭଦ୍ରା ମହାନ୍ତି।
1: ଆଜି ମହାପ୍ରଭୁ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା। ରଥଯାତ୍ରା ହେଉଛି ଓଡ଼ିଶା ଓ ଭାରତର ଏକ ବିଶିଷ୍ଟ ଧାର୍ମିକ ଉତ୍ସବ। ବାହୁଡ଼ା ଯାତ୍ରା ମାନେ ମହାପ୍ରଭୁ ଜଗନ୍ନାଥ, ଭଗିନୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ରଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରୁ ନିଜ ମନ୍ଦିରକୁ ବାହୁଡ଼ି ଆସନ୍ତି। ଏହି ଯାତ୍ରା ରଥଯାତ୍ରା ପରେ ନବମ ଦିନରେ ପାଳନ ହୁଏ। କବିବର ରାଧାନାଥଙ୍କ ଭାଷାରେ, କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ବାହୁଡ଼ା ଦିନର ମୁଖ୍ୟ ଆକର୍ଷଣ ହେଉଛି ରଥ ଉପରେ ଠାକୁରଙ୍କର ଦର୍ଶନ ଓ ଆରତୀ। ଏହା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୁଏ। ଏହି ଉତ୍ସବ ଆମକୁ ଏହି ଶିକ୍ଷା ଦେଉଛି ଯେ ଯାହା ଆରମ୍ଭ ହୁଏ ତାର ଶେଷ ମଧ୍ୟ ଥାଏ। ଯେପରି ପ୍ରଭୁଙ୍କର ଆଗମନ ହୁଏ ଓ ପ୍ରତ୍ୟାବର୍ତ୍ତନ ହୁଏ, ଦେବ ଦର୍ଶନ ଓ ପୁଣ୍ୟାର୍ଜନ ଏହାର ବାହ୍ୟ ଉଦ୍ଦେଶ୍ୟ ହେଲେ ମଧ୍ୟ ସାମ୍ୟ ମୈତ୍ରୀର ପ୍ରଚାର ମୁଖ୍ୟ ଲକ୍ଷ୍ୟ। ଆମେ ଧରାବକ୍ଷରେ ଜନ୍ମଗ୍ରହଣ କରିଛୁ ଓ ଦିନେ ନା ଦିନେ ପ୍ରତ୍ୟାବର୍ତ୍ତନ କରିବୁ, ତେଣୁ ଏହି କ୍ଷଣିକ ଜୀବନ ନାଟକରେ ଆମର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଆମର ପରମେଶ୍ୱରଙ୍କ ଠାରେ ଉତ୍ପତ୍ତି ଏବଂ ପରମେଶ୍ୱରଙ୍କ ଠାରେ ପରିସମାପ୍ତି, ତେଣୁ ଏହି ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନୁସାରେ ଅର୍ଥାତ୍ ବିବେକ ଅନୁମୋଦିତ କର୍ମ କରିବା କର୍ତ୍ତବ୍ୟ। ଶାସ୍ତ୍ର କହେ, ଅନିତ୍ୟାନି ଶରୀରାଣି ବିଭବ ନୈବ ଶାଶ୍ୱତ, ନିତ୍ୟଂ ସନିତମୁଚ୍ଛୁ କର୍ତ୍ତବ୍ୟ ଧର୍ମ ସଂଗ୍ରହ। ଅକୃତଂ ନୈବ କର୍ତ୍ତବ୍ୟଂ ପ୍ରାଣ ତ୍ୟାଗେ ଉପସ୍ଥିତେ ନ ଚ କୃତଂ ତେଜ ମେଷ ଧର୍ମ ସନାତନ। ଜୀବନ ଯେତେ ସଂକଟାପନ୍ନ ହେଲେ ମଧ୍ୟ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବା ଅନୁଚିତ।

ଶ୍ରୋତା ବନ୍ଧୁ, ମଣିଷ ଏକ ସାମାଜିକ ପ୍ରାଣୀ, ସମାଜ ଭିତରେ ସେ ରହେ। ସମାଜର ଭଲ ମନ୍ଦ ଘଟଣା ଭିତରେ ସେ ନିଜକୁ ସାମିଲ କରେ। ଜୀବନର ଚଲାପଥରେ ମଣିଷକୁ ଅନେକ ବାଧା ବିଘ୍ନ ଏବଂ ସୁଖ ଦୁଃଖକୁ ସାମନା କରିବାକୁ ହୋଇଥାଏ। ବେଳେବେଳେ ସେହି ଭିତରେ ସେ ବାଟବଣା ବି ହୋଇଯାଏ। ସେତେବେଳେ ସେ ବିଚାର କରିପାରେ ନା ଭୁଲ ଠିକ୍ର, ସିଦ୍ଧାନ୍ତ କରିପାରେ ନା କେଉଁଟା ଉଚିତ ମାର୍ଗ ଆଉ କେଉଁଟା ଅନୁଚିତ। ମଣିଷ ଦ୍ୱନ୍ଦ୍ୱରେ ପଡ଼ିଯାଏ, ଯାହାକୁ ନେଇ ଦେଖାଦିଏ ବିବାଦ। କେତେକ ସମୟରେ ଏହିଭଳି ସମସ୍ୟା ଉଗ୍ର ରୂପ ବି ନେଇଥାଏ। ଛୋଟିଆ ଛୋଟିଆ ଭୁଲ ପାଇଁ ବି ତାକୁ ଅନେକ ମୂଲ୍ୟ ଦେବାକୁ ହୋଇଥାଏ, ଅନେକ କିଛି ହରାଇବାକୁ ମଧ୍ୟ ପଡ଼ିଥାଏ। କିଛି ଲୋକଙ୍କ ସହ ଅପ୍ରିୟ ହୋଇଥାଏ, ନିନ୍ଦା ଅପବାଦ ବି ସହିବାକୁ ପଡ଼ିଥାଏ। ଏହିଭଳି ସମୟରେ ମଣିଷର ମନ ବିଚଳିତ ହୋଇଯାଏ, ଖୁବ୍ କଷ୍ଟକର ସେ ସମୟ। ହେଲେ ଶ୍ରୋତାବନ୍ଧୁ, ଏସବୁ ଜୀବନର ଗୋଟିଏ ଗୋଟିଏ ଅଂଶ। ସୁଖ ସମୟ ଖୁବ୍ ଶୀଘ୍ର କଟିଯାଇଥାଏ, ହେଲେ ଦୁଃଖର ସମୟ ଭାରି ଲମ୍ବା ଲାଗେ। ଦୁଃଖ ସମୟରେ ମଣିଷକୁ ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା କରିବାର ଆବଶ୍ୟକତା ରହିଛି। ଅସୁବିଧା ସମୟରେ ଧୈର୍ଯ୍ୟହରା ହେଲେ ସମସ୍ୟା ବହୁ ପରିମାଣରେ ବଢ଼ିଯାଇଥାଏ, ସମାଧାନର ବାଟ ଆହୁରି ଦୂରକୁ ଚାଲିଯାଇଥାଏ, ଜୀବନ ଆହୁରି ଦୁର୍ବିସହ ଲାଗେ। ଯେକୌଣସି ଆପଦ ବିପଦ ବେଳେ ଧୈର୍ଯ୍ୟହରା

ନହୋଇ ସାହସର ସହ ସମସ୍ୟାକୁ ସାମନା କରି କର୍ତ୍ତବ୍ୟ କରିବା ବୁଦ୍ଧିମାନ ଲୋକର କାମ। ଏଇଭଳି କଲେ ସମସ୍ୟା ଆପେ ଆପେ ଚାଲିଯାଇଥାଏ।

0: ଆମ ସମାଜ ହେଉ କି କୌଣସି ଅନୁଷ୍ଠାନ, ସବୁଠି କିଛି ନୀତି ନିୟମ ନିର୍ଦ୍ଧାରଣ କରାଯାଇଥାଏ, ଯାହାକୁ ସମସ୍ତେ ମାନି ଚଳିଲେ ସବୁ ଶୃଙ୍ଖଳିତ ହୋଇଥାଏ, ତା'ର ଉତ୍ତରୋତ୍ତର ଉନ୍ନତି ହୋଇଥାଏ। ଯେଉଁଠି ନୀତି ନିୟମର ଉଲ୍ଲଂଘନ ହୁଏ ଦେଖାଯାଏ ବିଶୃଙ୍ଖଳା। ରାଜ୍ୟ ଓ ଦେଶ ପାଇଁ ମଧ୍ୟ ସେହି ସମାନ କଥା। ନୀତି ନିୟମ ଆଇନ କାନୁନରେ ଦେଶ ପରିଚାଳିତ ହୁଏ। ଯେଉଁଠି ନୀତି ନିୟମର ଉଲ୍ଲଂଘନ ହୁଏ, ନୀତି ବିରୁଦ୍ଧ କାର୍ଯ୍ୟ ହୋଇଥାଏ, ଦୁର୍ନୀତି ହୁଏ, ସେଠାରେ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ। ବିକଶିତ ଭାରତ ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି ଆମ ପ୍ରଧାନମନ୍ତ୍ରୀ। ଦେଶର ପ୍ରଗତିରେ ବାଧକ ଦୁର୍ନୀତି, ଏ ପ୍ରସଙ୍ଗରେ ନିଜର ଅଭିମତ ରଖନ୍ତି ସମାଜସେବୀ ନିଶିକାନ୍ତ ମିଶ୍ର।
1: ଦୁର୍ନୀତି ସମାଜର କ୍ଷତି କରେ, ସମୟର କ୍ଷତି କରେ, ଭବିଷ୍ୟତର କ୍ଷତି କରେ, କେବଳ ଦେଶର ପ୍ରଗତିରେ ବାଧକ ବୋଲି କହିବା ଛୋଟିଆ କଥା ହେଇଯିବ। ଏହା ତ ନିଶ୍ଚିତ କ୍ଷତି କରେ, ତା ସହିତ ସମୟ ଆଉ ଭବିଷ୍ୟତକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରିଦିଏ। ବହୁତ ଦିନ ତଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗୋଟେ ବିଜ୍ଞାପନ ମତେ ଭାରି ହୃଦୟକୁ ସ୍ପର୍ଶ କରିଥିଲା। ଆଜିକାଲି ଆମେ ଯୋଉ ବିଭିନ୍ନ ଦିନ ବିଭିନ୍ନ ଦିବସ ପାଳନ କରୁଛେ, ସେମାନେ ଗୋଟେ ବାକ୍ୟ କହିଥିଲେ, ଏଭ୍ରି ଡେ ଇଜ୍ ଆଣ୍ଟି କରପ୍ସନ୍ ଡେ, ଅର୍ଥାତ୍ ପ୍ରତ୍ୟେକ ଦିନଟି ହେଉଛି ଗୋଟିଏ ଦୁର୍ନୀତି ବିରୋଧୀ ଦିବସ। ମଝିରେ ଗୋଟେ କୁହାଯାଉଥିଲା ଦେଶର ସମାନ୍ତରଳ ଅର୍ଥନୀତି ଚାଲିଛି, ତା ଭିତରେ ଗୋଟେ ପ୍ରମୁଖ କାରଣ ହେଉଛି ଦୁର୍ନୀତି, ଅର୍ଥାତ୍ ବିଭିନ୍ନ ପ୍ରକାର ଦୁର୍ନୀତି ବା ଅପନୀତି କରି କରି ସେମାନେ ଏପରି ଅର୍ଥ ଆଉ ଏପରି ସୁଖ ସୁବିଧା ଠୁଳ କରୁଛନ୍ତି ଯେ ସେମାନେ ଦେଶର ସରକାରଙ୍କର ଗୋଟେ ଯାହା ଅର୍ଥନୀତି ତାର କହିବାକୁ ଗଲେ ଗୋଟେ ସମାନ୍ତରଳ ଅର୍ଥନୀତି କରୁଛନ୍ତି। ଯେତେବେଳେ ଅନ୍ୟାୟ ଅନୁଚିତ ମାର୍ଗରେ ଯୋଉଠି ଅର୍ଥ ଆସେ, ସେ ଅର୍ଥ ଗୁଡାକ ଅର୍ଥ ନୁହେଁ, ଅନର୍ଥ ସୃଷ୍ଟି କରିବ, କଦର୍ଥ ପରିସ୍ଥିତି ସୃଷ୍ଟି କରିବ। ଗୋଟିଏ ମତ ଅନୁସାରେ ଯଦି ଆପଣ ସରକାରୀ ଚାକିରି ନିୟମିତ ବା ସରକାରୀ ଦରମା ନିଶ୍ଚିତ ନ କରିକି ପରଫର୍ମାନ୍ସ ଲିଙ୍କ୍ଡ ସାଲାରି କରାଯାଏ, ଆପଣଙ୍କର ଯଦି କାର୍ଯ୍ୟଦକ୍ଷତା ବା ଆପଣଙ୍କର ଯଦି କର୍ମକୁଶଳତା ଏବଂ ସେବା ସେହି ସ୍ତରର ହେଲା, ଆପଣ ସେହି ମାସର ଦରମାଟି ବା ସେହି ମାସର ବେତନ ବା ସେହି ମାସର ଚାକିରିରେ ଆପଣଙ୍କର ଗ୍ରହଣୀୟ ଏବଂ ଉନ୍ନତି ସରକାର ସ୍ୱୀକୃତି ପ୍ରଦାନ କରିବେ। ତାହା ସ୍ଥିର କରିବ ନାଗରିକମାନଙ୍କର ସମୀକ୍ଷା ଉପରେ ବା କେତେ ଜଣ ଷ୍ଟେକ୍ ହୋଲ୍ଡର୍ସ ହିତଧାରୀମାନଙ୍କର ସମୀକ୍ଷା ଓ ଆକଳନ ଉପରେ। ତେଣୁ ସେପରି ଗୋଟିଏ ଅନ୍ତତଃ ପରୀକ୍ଷା କରାଯାଇପାରେ ସମାଜରୁ ଦୁର୍ନୀତିର ପ୍ରଭାବ କମେଇବା ପାଇଁ। ନିରାପତ୍ତା କ୍ଷେତ୍ରରେ ସିକ୍ୟୁରିଟି କ୍ଷେତ୍ରରେ କୁହାଯାଏ ଗୋଟିଏ ଜୀବନର ମୂଲ୍ୟବାନ କୋଟି କୋଟି ଜୀବନ ସହିତ ସମାନ, ସେପରି ସମାଜର ତଳ ସ୍ତରରେ ଥିବା ଗୋଟିଏ ଲୋକ ବି ଯଦି ଅନ୍ୟାୟ ଅନୁଚିତ ବା ଅତ୍ୟାଚାର ବା କୌଣସି ପ୍ରକାର ଭ୍ରଷ୍ଟାଚାରର ସମ୍ମୁଖୀନ ହେଇଯାଉଛି, ତାହା ଦେଶର ପ୍ରଗତିର ବା କୋଟି କୋଟି ଲୋକଙ୍କର ଅନ୍ୟାୟ ଅତ୍ୟାଚାର ସହିତ ତୁଳନା କରାଯାଇପାରେ। ତେଣୁ ମୋଟାମୋଟି ଭାବରେ କୁହାଯାଇପାରେ ଯୋଉଟା ମହାତ୍ମା ଗାନ୍ଧୀ ପୁରୁଣା କଥାକୁ ପୁନରୁଦ୍ଧାର କରିଥିଲେ ଯେ ଇଣ୍ଟରନାଲ ଭିଜିଲାନ୍ସ ଇଜ୍ ଦ ପ୍ରାଇସ୍ ଅଫ୍ ଲିବର୍ଟି, ଅର୍ଥାତ୍ ନିରନ୍ତର ସତର୍କତା, ପ୍ରତିଟି ବ୍ୟକ୍ତିଙ୍କର ନିରନ୍ତର ସତର୍କତା ଏ ଦୁର୍ନୀତିକୁ ବହୁମାତ୍ରାରେ ନିବାରଣ କରାଯାଇପାରେ।

0: ଶ୍ରୀକ୍ଷେତ୍ର ଆଜି ବିଶ୍ୱବିଖ୍ୟାତ ହୋଇପାରିଛି। ଏଠାରେ ବର୍ଷସାରା ବିଭିନ୍ନ ଯାତ୍ରା ଉତ୍ସବ ପାଳିତ ହୋଇଥାଏ। ସେଥିପାଇଁ କୁହାଯାଏ ପୁରୀରେ ବାର ମାସରେ ତେର ଯାତ। ଶ୍ରୀଜଗନ୍ନାଥଙ୍କର ସମସ୍ତ ଯାତ୍ରା ଓ ଉତ୍ସବ ମଧ୍ୟରେ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ହେଉଛି ସର୍ବଶ୍ରେଷ୍ଠ। ଏହା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ପାଳିତ ହୋଇଥାଏ। ଏହି ଦିନ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ସର୍ବସାଧାରଣଙ୍କୁ ଦର୍ଶନ ଦେବା ନିମିତ୍ତ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଆସିଯାଆନ୍ତି। ଏ ପ୍ରସଙ୍ଗରେ ଆମର ଜାଣିବା କଥା ଯେ ଭାରତବର୍ଷର ଅନ୍ୟ କୌଣସି ମନ୍ଦିରରେ ପୂଜା ପାଉଥିବା ମୁଖ୍ୟ ମୂର୍ତ୍ତିଙ୍କୁ ଆସ୍ଥାନରୁ ଉଠାଇ ବାହାରକୁ ଅଣାଯାଏ ନାହିଁ। କୌଣସି ମନ୍ଦିରର ଠାକୁରଙ୍କୁ ଏକ ଉତ୍ସବ ଦିବସରେ ନଗର ପରିକ୍ରମା କରାଇବାକୁ ହେଲେ ତାହାଙ୍କର ବିଜେ ପ୍ରତିମାଙ୍କୁ ବିମାନରେ ବସାଇ ବୁଲାଯାଏ। ମାତ୍ର ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଏକମାତ୍ର ଦେବତା ଯେ ରଥରେ ବସି ନଗର ପରିକ୍ରମା ନିମିତ୍ତ ସ୍ୱୟଂ ମନ୍ଦିର ଛାଡ଼ି ଭଗ୍ନୀୟ ଭ୍ରାତାଙ୍କ ସହିତ ବାହାରକୁ ଚାଲିଆସନ୍ତି। ଏହିଦିନ ପ୍ରଭୁ ରଥରେ ବିଜେ କରନ୍ତି ଓ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ସେଠାରୁ ନଅ ଦିନ ପରେ ଶୁକ୍ଳ ଦଶମୀ ବା ବାହୁଡ଼ା ଦିନ ମନ୍ଦିର ଅଭିମୁଖେ ଫେରିଥାନ୍ତି। ଏହି କାରଣରୁ ଏହାକୁ କେହି କେହି ନବଦିନାତ୍ମକ ଉତ୍ସବ ବୋଲି ମଧ୍ୟ କହିଥାନ୍ତି। ପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବା ସମୟରେ ତାହାଙ୍କୁ ଦର୍ଶନ କରିବା ଏକ ପରମ ସୌଭାଗ୍ୟ ବୋଲି ମନେ କରାଯାଏ। ଏ ସମ୍ପର୍କରେ କୁହାଯାଇଛି, ଦୋଳେ ଚ ଦୋଳ ଗୋବିନ୍ଦମ୍ ଚାପେ ଚ ମଧୁସୂଦନମ୍ ରଥେତୁ ବାମନମ୍ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍ ଦୋଳବେଦୀରେ ଦୋଳଗୋବିନ୍ଦ, ଚନ୍ଦନ ଯାତ୍ରା ସମୟରେ ଚାପରେ ବିଜୟ କରିଥିବା ମଧୁସୂଦନ ଏବଂ ରଥଯାତ୍ରାରେ ରଥ ଉପରେ ବିଜୟ କରିଥିବା ବାମନଙ୍କୁ ଦର୍ଶନ କଲେ ମନୁଷ୍ୟ ପୁନର୍ଜନ୍ମ ଲାଭ କରେ ନାହିଁ, ତାହାର ମୋକ୍ଷଗତି ହୋଇଯାଏ। ରଥରେ ବିଜେ କରିଥିବା ଜଗନ୍ନାଥଙ୍କୁ ବାମନ ବୋଲି ଏଠାରେ କୁହାଯାଇଛି। ଏହା କହିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଥିବା ସମୟରେ ଆମେ ବଡ଼ଦାଣ୍ଡରେ ରହି ତାଙ୍କୁ ନିରୀକ୍ଷଣ କଲେ ତାଙ୍କର ମୂର୍ତ୍ତିଟି କ୍ଷୁଦ୍ର ଦେଖାଯାଇଥାଏ। ବିଶାଳକାୟ ମୂର୍ତ୍ତି ଦର୍ଶକର ଆଖିରେ କ୍ଷୁଦ୍ର ରୂପେ ଦେଖାଯାଉଥିବାରୁ ତାହାଙ୍କୁ ବାମନ ରୂପରେ କଳ୍ପନା କରାଯାଇଥିବା ଅନୁମିତ ହୁଏ। ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି, ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ପଞ୍ଚମ ଅବତାର ନାମ ବାମନ ଅବତାର। ସତ୍ୟଯୁଗରେ ବଳି ନାମକ ଜଣେ ରାକ୍ଷସ ରାଜା ଅତ୍ୟନ୍ତ ଦାନଶୀଳ ଥିଲେ। ଅତ୍ୟଧିକ ଦାନ ଓ ଯଜ୍ଞାନୁଷ୍ଠାନ ଦ୍ୱାରା ସେ ସ୍ୱର୍ଗରେ ଇନ୍ଦ୍ରପଦରେ ବସିବା ନିମିତ୍ତ ଆଶାୟୀ ହେଲେ। କୌଣସି ଦୁରାଶା ରଖି ଦାନ ଓ ଯଜ୍ଞା ଧର୍ମାନୁଷ୍ଠାନ କରିବା ଏକ ଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ। ପ୍ରଭୁ ନାରାୟଣ ବଳିରାଜାର ଏହି ମନ୍ଦ ଉଦ୍ଦେଶ୍ୟ ଜାଣିପାରିଲେ। ବାମନ ଅବତାରରେ ବଳିରାଜାଠାରୁ ଦାନ ଗ୍ରହଣ ଛଳରେ ତାହାକୁ ନିମ୍ନଗାମୀ କରାଇ ପାତାଳପୁରକୁ ପଠାଇଦେଲେ। ବାମନ ଅତି କ୍ଷୁଦ୍ର ଦେଖାଯାଉଥିଲେ ମଧ୍ୟ ସେ ବାସ୍ତବତଃ ଥିଲେ ଅସୀମ ଓ ଅନନ୍ତ, ଯାହାଫଳରେ ସେ ନିଜର ଦୁଇ ଗୋଟି ପାଦ ତଳେ ସମଗ୍ର ପୃଥିବୀ ଓ ଆକାଶକୁ ରଖିଦେଇଥିଲେ ଏବଂ ତୃତୀୟ ପାଦରେ ବଳିକୁ ଚାପି ଦେଇ ପାତାଳପୁରକୁ ପଠାଇ ଦେଇଥିଲେ। ସେଥିପାଇଁ ବାମନଙ୍କୁ ତ୍ରିବିକ୍ରମ ବୋଲି କୁହାଯାଏ। ରଥରେ ରହି ଦୂରରୁ ବାମନ ତୁଲ୍ୟ କ୍ଷୁଦ୍ର ଦେଖାଯାଉଥିବା ଜଗନ୍ନାଥ ହେଉଛନ୍ତି ବାସ୍ତବରେ ଅତ୍ୟନ୍ତ ମହାନ ଓ ବିଶାଳ। ସେ ଅନନ୍ତ ଓ ଅସୀମର ଯଥାର୍ଥ ସ୍ୱରୂପ। ମନରେ ଦୁରାଶା ବା ଆବିଳତା ରଖି ତାହାଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିର ଅଧୋଗତି ଘଟେ। ସୁତରାମ ଭକ୍ତ ସାଲବେଗ, ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତ କବି ବଳରାମ ଦାସ, ଧ୍ରୁବ ଓ ପ୍ରହ୍ଲାଦଙ୍କ ତୁଲ୍ୟ ନିଷ୍କାମ ଓ ଐକାନ୍ତିକ ଭକ୍ତିପୂର୍ଣ୍ଣ ଚିତ୍ତରେ ତାଙ୍କର ଶରଣାପନ୍ନ ହେବା ଆବଶ୍ୟକ। ପ୍ରଭୁ ଜଗନ୍ନାଥଙ୍କର ଅନ୍ୟ ନାମ ହେଉଛି ଦଧିବାମନ। ଯେଉଁ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ନ ରହି ଏକମାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ରହିଥାଏ ତାହାଙ୍କୁ ଦଧିବାମନ କୁହାଯାଏ। ଏହିପରି ବିଭିନ୍ନ ଦୃଷ୍ଟିକୋଣରୁ ରଥାରୂଢ଼ ପ୍ରଭୁ ଜଗନ୍ନାଥଙ୍କୁ ବାମନ ବୋଲି କୁହାଯାଇଛି। ତାଙ୍କର ରଥଯାତ୍ରା ଆଜି ବିଶ୍ୱବିଖ୍ୟାତ ହୋଇଛି। ବର୍ତ୍ତମାନ ଏହା କେବଳ ଶ୍ରୀକ୍ଷେତ୍ର ବା ପୁରୀରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ଦେଶରେ ପାଳିତ ହେଉଛି। ପ୍ରଭୁ ଜଗନ୍ନାଥ ଆଜି ଯଥାର୍ଥରେ ଜଗତର ନାଥ ବା ବିଶ୍ୱ ଦେବତା ହୋଇଯାଇଛନ୍ତି।
1: କଥିକିରି ଶୁଣିଲି ରଥିତୁ ବାମନ ଦୃଷ୍ଟ୍ୟ।

ଶେଷରେ ଶିଳ୍ପୀ ପ୍ରତିଭା ପ୍ରଧାନ ଗାଇଛନ୍ତି ରଥରେ କାଳିଆ ସୁନ୍ଦର ଦେଶ ମୋରୁକି ହସରି ପରାଣ ତୋଷ ଟାହିଆ ହଲାଇ ଦାଣ୍ଡ ଦୋଲୁକାଇ ହରସରେ ନନ୍ଦେ ଘୋଷରେ ବସ।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ଶିଳ୍ପୀ ଥିଲେ ପ୍ରତିଭା ପ୍ରଧାନ, ସ୍ୱରସଂଯୋଜନା ଓ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ, ଗୀତ ରଚନା ଅଭୟ ସୁତାର। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ କୁମାର ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶିଖର ମହାପାତ୍ର, ଭବତୋଷ ମହାନ୍ତି, ଅଜୟ ଚୌଧୁରୀ, ଅନିରୁଦ୍ଧ ଧଳ, ବସନ୍ତ କୁମାର ମିଶ୍ର, ମନୀଷ ରାଜ ନନ୍ଦ ଏବଂ ସତୀଶ ଚନ୍ଦ୍ର ତ୍ରିପାଠୀ। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସତ୍ୟସ୍ମିତା ବେହେରା।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧା ଭ୍ୟାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ସରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଭବ୍ୟ ଏବଂ ଦିବ୍ୟ ଲୀଳା ଆପଣମାନଙ୍କୁ ଶୁଣେଇବା ପାଇଁ ସେ ଆମକୁ ଭାବ ଦିଅନ୍ତୁ। ଆମର ବାଣୀ ଦେଇ ସେ ଭାବ ପ୍ରସରି ଯାଉ ଆପଣଙ୍କ ନିକଟକୁ। ଆପଣ ଯେଉଁଠି ଅଛନ୍ତି ସେଇଠି ପାଇଯାଆନ୍ତୁ ମହାପ୍ରଭୁଙ୍କର ଅନୁଭବ। ଧାରା ବିବରଣୀ କେନ୍ଦ୍ର, ପ୍ରଥମ ଧାରା ବିବରଣୀ କେନ୍ଦ୍ର ହେଉଛି ଆମର ଶରଧାବାଲି ପ୍ରାଥମିକ ବିଦ୍ୟାଳୟ ଉପରେ, ଏବଂ ସେଇଠି ବିବରଣୀ ଦେବା ପାଇଁ ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ଡକ୍ଟର ଦାସ ହେଉଛନ୍ତି ଶ୍ରୀକ୍ଷେତ୍ରର ଜଣେ ବାସୀ ଏବଂ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ସେ ଅବସର ନେଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ସେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ବହୁ ଗ୍ରନ୍ଥ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମନ୍ଦିର ପ୍ରଶାସନରୁ ଯାହା ପ୍ରସ୍ତୁତ ହୋଇଛି ତାର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି, ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହୋଇଛି ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି। ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହୋଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହୋଇକିରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-8:30 ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:30, କିନ୍ତୁ ଆମେ ଆଶା କରୁଛୁ ଯେ 12 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହୋଇଯିବ ଏବଂ ରଥ ଚଣା 4 ବେଳେ ଅଛି। ଏବଂ ଗତବର୍ଷମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। ତିନି ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହୋଇକରି ଆମ ଆଗରେ ନାକଚଣା ଦ୍ୱାରରେ ଅଛନ୍ତି, ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲମଣ୍ଡଣୀ ହୋଇଥାଏ, ନାକଚଣା ଦ୍ୱାର ମଧ୍ୟ ସେହିଭଳି ସୁନ୍ଦର ମଣ୍ଡଣୀ ହୋଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେ ରାତିରେ ଯେଉଁ ଫୁଲରେ ତିନି ରଥଙ୍କର ସଜ୍ଜୀକରଣ ହୋଇଥିଲା, ମଣ୍ଡଣୀ ହୋଇଥିଲା, ସେହି ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି ତିନି ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା, ଏବଂ ରଥ ଏଠି ଚକ ମଧ୍ୟ ପୋତି ହୋଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ୍ ହୋଇଯାଇଛି ଶରଧା ବାଲି। ତାହାରି ଉପରେ ବାଲି ପକାଇକିରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟ୍କା ଏବଂ ଏଇ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ
କେତେ ସାତ୍ୱିକ ଭାବରେ

0: କହିବାକୁ ପଡେ ଏବଂ ଗୁଟକା କେତେ ମାରାତ୍ମକ ପୁଡିଆ କେତେ ମାରାତ୍ମକ ସେ ପୁଡିଆ ଉପରେ ଲେଖା ହେଇଥିଲେ ମଧ୍ୟ ତାକୁ ସ୍ୱୀକାର ନ କରି ବା ତାକୁ ନ ମାନି ଅନେକ ଲୋକ ପୁଡିଆ ଖାଉଛନ୍ତି ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି ଏହିଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆ ହେଇଛି ଦୁଇଟି କଡ଼ନ ଅଛି ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହେଇଛି ଏବଂ ଆଉଟର କଡ଼ନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କଡ଼ନ କରିକି ରଖିଛନ୍ତି ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହେଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ ବିନତି କରିବେ ପ୍ରାର୍ଥନା କରିବେ ନମ୍ରତାର ସହିତ ସମର୍ପଣର ସହିତ ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରେ ନୁହେଁ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ ଏ ପ୍ରକାର ବିଶ୍ୱାସ ଆମର ହେଉଛି ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ମତ୍ସ୍ୟକାର ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ ସେମାନଙ୍କୁ ଅନୁରୋଧ କରିବି ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି ଡକ୍ଟର କାନନଙ୍କୁ ଏବଂ ଶ୍ରୀ ତ୍ରିପାଠୀ ମୁଁ ଅନୁରୋଧ କରିବି ସେମାନେ ମଧ୍ୟ ପ୍ରସ୍ତୁତ ରହିବେ ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି ଯାହା ସେ ଦେଖୁଛନ୍ତି ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ ଧନ୍ୟବାଦ
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମଃ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ କିଏ ବାହୁଡ଼ୁଛନ୍ତି ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ ଯେତେବେଳେ ଆମେ ଯେଉଁଠି ବସୁଛେ ଇଏ ହେଉଛି ଶରଧା ବାଲି ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ ସେତିକି ବେଳେ ପାଖରେ ବ୍ରହ୍ମା ଅଛନ୍ତି ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି ଭରଦ୍ୱାଜ ମୁନି ଅଛନ୍ତି ନାରଦ ମହର୍ଷି ଅଛନ୍ତି କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି ଅନେକ ଦେବତା ଅଛନ୍ତି देवाधिदेव श्री जगन्नाथ महाप्रभु भाई भौणी सहित।

ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦୁମ୍ନ, ଏଥି ପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ, ଏବଂ ହେ ଇନ୍ଦ୍ରଦୁମ୍ନ ମହାରାଜା, ତୁମରି ଯୋଗୁଁ ସେ ଆଜି ଦାରୁ ବ୍ରହ୍ମ ରୂପ ଧାରଣ କରିଛନ୍ତି। ତେଣୁ ମହାପ୍ରଭୁଙ୍କର ଦାରୁ ବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡ଼ିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କଲେ। ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ। କହିଲେ ଇନ୍ଦ୍ରଦୁମ୍ନ, ସେ ତାଙ୍କର ପ୍ରଥମ ବାଣୀ ଥିଲା, ହେ ଇନ୍ଦ୍ରଦୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। ଧନ୍ୟ ସେ ଇନ୍ଦ୍ରଦୁମ୍ନ, ଧନ୍ୟ ତାଙ୍କର ଭକ୍ତି। ସେ ଭକ୍ତିରେ ସ୍ୱୟଂ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଅସରଣ ଶରଣ ପଦ୍ମ ପଲାସ ଲୋଚନ ଅଘଟନ ଘଟନ ପଟିଆନ ପ୍ରଭୁ ଭଗବାନ ଶ୍ରୀ ଜଗନ୍ନାଥ ତୁଣ୍ଡ ଖୋଲିଲେ, କହିଲେ ଇନ୍ଦ୍ରଦୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। କଣ ମତେ ବର ମାଗୁଛ? ମାଗ, ମୁଁ ହଉଛି ବରଦାୟକୁ ବରଦାନୀ, ତେଣୁ ଯେଉଁମାନେ ବରଦାତା ସେମାନଙ୍କୁ ମଧ୍ୟ ମୁଁ ବରଦାନ କରେ, ତେଣୁ ତୁମ ଇଚ୍ଛା ହଉଛି ଯାହା ମାଗି ନିଅ ମୋ ଠାରୁ। ଇନ୍ଦ୍ରଦୁମ୍ନଙ୍କର ଆଖିରୁ କେବଳ ଆନନ୍ଦାଶ୍ରୁ ବୋହୁଛି। ବ୍ରହ୍ମା ଠିଆ ହେଇଛନ୍ତି, ସେ ମଧ୍ୟ ଦେଖୁଛନ୍ତି କଣ ଇନ୍ଦ୍ରଦୁମ୍ନ ମାଗିବେ, ଆଉ କଣ ମାଗିବାକୁ ଅଛି। ଯାହାଙ୍କ ପ୍ରେମରେ ବଶୀଭୂତ ହୋଇ ସ୍ୱୟଂ ଭଗବାନ ବଡ଼ ଦେଉଳର ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ଏବଂ କହିଛନ୍ତି, ଇନ୍ଦ୍ରଦୁମ୍ନ ମୁଁ ତୁମ ଉପରେ ପ୍ରସନ୍ନ, ୟାଠାରୁ ବଳି ଆଉ ଅଧିକ କ'ଣ ଗୋଟିଏ ମଣିଷ ପକ୍ଷରେ ଆବଶ୍ୟକ। ସେଥିପାଇଁ ଇନ୍ଦ୍ରଦୁମ୍ନ ମହାରାଜା ଚୁପ୍ ହେଇଗଲେ, କିଛି କହିଲେନି, ବାକ୍ୟ ସ୍ଫୁରିଲାନି। ହଠାତ୍ ଇନ୍ଦ୍ରଦୁମ୍ନ ମହାରାଜ କହି ପକେଇଲେ, କହିଲେ ଇନ୍ଦ୍ରଦୁମ୍ନ ମୁଁ ତ ତୁମକୁ ଯେତେ ପଚାରୁଛି, କ'ଣ ତୁମେ ବର ମାଗୁଛ ମାଗ, ତୁମେ ତ କିଛି ମାଗୁନ, ମୁଁ କ'ଣ ଦେବି? ତେବେ ତୁମେ ଯଦି କିଛି ନ ମାଗୁଛ, ମୋ ପାଖରେ ଯାହା ସବୁଠାରୁ ଭଲ ବସ୍ତୁଟି ଅଛି, ମୁଁ ତୁମ ଉପରେ ପ୍ରସନ୍ନ ହେଇଯାଇଛି, ତ ସେଇଟା ଦେଇଦେଉଛି। ଠିଆ ହେଇଛନ୍ତି ଇନ୍ଦ୍ରଦୁମ୍ନ ମହାରାଜ, କ'ଣ କହିଲେ? କହିଲେ ମୟି ଭକ୍ତି ସ୍ଥିରାସ୍ତୁତେ, କହିଲେ ହେ ଇନ୍ଦ୍ରଦୁମ୍ନ ମୟି ମାନେ ମୋ ଠାରେ, ତେ ମାନେ ତୁମର ଭକ୍ତି ସ୍ଥିରାସ୍ତୁ, ତୁମର ଭକ୍ତି ସ୍ଥିର ହେଇକିରି ରହୁ, ମୋ ଠାରେ ତୁମର ଭକ୍ତି ସ୍ଥିର ହୋଇ ରହୁ, ଆଉ କ'ଣ ଆବଶ୍ୟକ ଅଛି? ଭକ୍ତିରେ ଭଗବାନ ବଶୀଭୂତ ହେଇକିରି ରହନ୍ତି, କିନ୍ତୁ ଏତିକି କହିକିରି ରହିଗଲେ ନେଇ ସେଇଠି ସାଙ୍ଗେ ସାଙ୍ଗେ କହିଲେ, କହିଲେ ଇନ୍ଦ୍ରଦୁମ୍ନ ମହାରାଜା ଶୁଣ, ତୁମେ ତ କିଛି କହିଲ ନେଇ, ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁନି, କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି, ଶୁଣ, ମୋର ତୁମେ ଦୁଇଟି ଯାତ୍ରା କରିବ, ଯେଉଁ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି। ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି, ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହେଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ, ତାଙ୍କର ବିଜେ ପ୍ରତିମା ମାନେ ଆସିବେ କିନ୍ତୁ ସେ ନିଜେ ଆସିବେନି। କିନ୍ତୁ ସେଇଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାର କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ, ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ, କହିଲେ ଶୁଣ, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହେଇଛି। ଆପଣ କହିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହେଇଛି, ତେଣୁ ସେଇଟା ମୋର ଜନ୍ମଦିନ, ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ, ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନ ବେଦୀକୁ ସେଇଠି 108 ଗଡ଼ୁ ଜଳରେ ସ୍ନାନ କରେଇବ, ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି। କ'ଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ? ନା ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକିରି ରଖିଛି, ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଳିଛି, ସେଇ କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରେଇବ,
ଆପଣମାନେ ବିଚାର କରନ୍ତୁ।

ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ, ଏବଂ ସେ କହିଲେ ମୋର ଜନ୍ମ ଦିନ ହଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦୁମ୍ନ ସ୍ୱୀକାର ବି କରିଯାଇଛନ୍ତି। ଏବଂ ପୁଣି କହିଲେ ଶୁଣ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମୋର ଗୋଟିଏ ଯାତ୍ରା କରିବ, ଯେଉଁ ଯାତ୍ରାର ନାମ ହବ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏ ଯାତ୍ରାରେ ମଧ୍ୟ ମୋତେ ନବ, କେଉଁଠିକି ନବ, ମୋର ଜନ୍ମସ୍ଥାନକୁ ନବ, ମୁଁ ଯେଉଁଠି ଜନ୍ମ ହେଇଥିଲି। ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା, ଏବଂ ମୋତେ ତୁମେ କେଉଁଠିକି ନବ ନା ଗୁଣ୍ଡିଚା ମଣ୍ଡପକୁ ନବ। ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି, ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି। ଏ ସବୁ ତାଙ୍କ ସେ ନାଁ ଦେଇଛନ୍ତି, ଏ ନାମ କେହି ଆଉ

ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି, ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି, ଇଏ ସବୁ ତାଙ୍କ ସେ ନାଁ ଦେଇଛନ୍ତି, ଏ ନାମ କେହି ଆଉ ଦେଇନାହାନ୍ତି। ସ୍ୱୟଂ ମହାପ୍ରଭୁ କହୁଛନ୍ତି ଗୁଣ୍ଡିଚା ମଣ୍ଡପ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦା ଭବତ। ଆରେ ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡ ନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟି, ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି ଯୋଉ ବ୍ରହ୍ମାଣ୍ଡରେ ରହିଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହେଇଛି, ଆଉ ମୋତେ ଆଷାଢ଼ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଜନ୍ମବେଦୀକୁ ନେବ। ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନେବା, କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

ମାଗୁଛି ସରଧା ବାଲିରୁ ହାତେ। ଜୟ ଜଗନ୍ନାଥ। ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ କବି ବନମାଳୀ ଦାସଙ୍କର ଏ ରଚନା। କେତେ ପୁଣ୍ୟ ପବିତ୍ର ଏଇ ମାଟି, ଏ ସରଧା ବାଲି। ଯୋ ସରଧା ବାଲି ଆଜି ପବିତ୍ର ହୋଇ ଉଠିଛି, କାରଣ ମହାପ୍ରଭୁ କୋଟି କୈବଲ ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି, ସେଇ ସରଧା ବାଲିରେ ତିନି ଗୋଟି ରଥ ଅପେକ୍ଷା କରିଛନ୍ତି। ଆଉ ଯେଉଁ ସରଧା ବାଲି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପରେ ଆଜି ପବିତ୍ର ହୋଇ ଉଠିଛି। ଯେଉଁ ବାଲିରେ ରହିଛି ଆତ୍ମୀୟତା, ଯେଉଁ ବାଲିରେ ରହିଛି ଏତେ ପ୍ରେମ, ଏତେ ଆନନ୍ଦ, ଏତେ ସେଇ ଭାବକୁ ନେଇ, ଭକ୍ତିର ସେ ଧାରାକୁ ନେଇ ଆଜି ଯେଉଁ ଛୁଟି ଆସିଛନ୍ତି, ଭାରତ ବର୍ଷର କୋଣ ଅନୁକୋଣରୁ ଦେଶ ବିଦେଶରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଆମେ ଦେଖିପାରୁଛୁ ସେଇ ସରଧା ବାଲିର ପ୍ରାଙ୍ଗଣରେ ଅପେକ୍ଷା କରିଛନ୍ତି, କେତେବେଳେ ଆସିବେ ମହାପ୍ରଭୁ ଆଉ ବାହୁଡ଼ି ଯିବେ ସେଇ ଜନ୍ମ ବେଦୀରୁ କର୍ମ ବେଦୀକୁ। ଅପେକ୍ଷା କରିଛନ୍ତି ଅନେକ ଶ୍ରଦ୍ଧାଳୁ, କିଏ ନୃତ୍ୟ ମାଧ୍ୟମରେ, କିଏ ସେବା ମାଧ୍ୟମରେ, କିଏ ବିଭିନ୍ନ ପ୍ରଶାସନିକ ସ୍ତରରେ, ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଯାଇଛନ୍ତି। ସେଇ ଭାବନାରେ, ଯେଉଁ ଭାବନା ଭକ୍ତ ଆଉ ଭଗବାନଙ୍କର ମିଳନର ଯାତ୍ରାରେ, ଯେଉଁ ଭାବନା ମୋ ଆନନ୍ଦର, ଆଜି ଏତେ ସୁନ୍ଦର ବାତାବରଣ ଏଇ ପବିତ୍ର ପୁଣ୍ୟ କ୍ଷେତ୍ର ଯେଉଁ ଗୁଣ୍ଡିଚା ମନ୍ଦିରର ପ୍ରାଙ୍ଗଣ, ଯେଉଁଠି ଆଜି ସୁନ୍ଦର ଭାବରେ ସୁଶୀତଳ ପବନ ମନକୁ ଆନନ୍ଦ କରିବା ସହିତ ନାନା ଭାବରେ ଯେଉଁ ଅନେକ ଆସିଛନ୍ତି ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଏଠି ଭକ୍ତି ଭାବନା ମହାପ୍ରଭୁଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଇଛନ୍ତି। କେତେ ଭାବରେ କିଏ ଉଦଣ୍ଡ ନୃତ୍ୟ କରୁଛନ୍ତି, କିଏ ଭଜନ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, କିଏ ମଧ୍ୟ ନୃତ୍ୟ ମାଧ୍ୟମରେ ଏଇ ନବଦିନାତ୍ମକ ଯାତ୍ରାର ଶେଷ ସୋପାନରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରଭୁ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ, ଯେଉଁ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଆଦ୍ୟ ପୀଠ। କାହିଁକି ନା ସ୍କନ୍ଦ ପୁରାଣ ଅନୁସାରେ ଯେତେବେଳେ ଦାରୁ ଭାସମାନ ହୋଇ ଆସିଥିଲେ ଏଇ କ୍ଷେତ୍ରରେ ଅଛନ୍ତି ଯଜ୍ଞ ନୃସିଂହଙ୍କର ମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହଙ୍କର ମନ୍ଦିରକୁ ଏଇଠାରେ ଯଜ୍ଞ ନୃସିଂହଙ୍କୁ ସ୍ଥାପିତ କରି ପ୍ରଭୁ ଯେଉଁ ଗୁଣ୍ଡିଚା ମନ୍ଦିର, ଯେଉଁଠି ଆଟବ ମନ୍ଦିର ବୋଲି କୁହାଯାଏ, ଆଟବ ମଣ୍ଡପ, କାହିଁକି ନା ଗୁପ୍ତ ଭାବରେ ପ୍ରଭୁଙ୍କର ଦାରୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେଇ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯେଉଁ ପୋଖରୀ, ବହୁ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହେଉଛି ସେଇ ଆଟବ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ, ମଧ୍ୟ ଏଇ ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ, କାରଣ ଏଇ ମହାବେଦୀ

0: ବେଦୀ କୁହାଯିବାର କାରଣ ଏଠି ସ୍ୱୟଂ ଭଗବାନ ଏ ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯୋଉ ପ୍ରଥମ ଯୋଉ ଗୁଣ୍ଡିଜା ଯାତ୍ରା ଆରମ୍ଭ ହେଇଥିଲା ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା ଏଇ ଗୁଣ୍ଡିଜା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା ସେଇଥିରେ ପ୍ରଭୁ ବିରାଜମାନ କରି ଏ ଗୁଣ୍ଡିଜା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା ହେଇଥିଲା ସେଇ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଆଜି ହଉଛି କିନ୍ତୁ ସେ ଆଷାଢ଼ ମାସ ଯୋଉ ଦଶମୀ ତିଥି। ଏ ଆଜି ବିଜୟୀ ଉତ୍ସବ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଭୁ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରିଅସି ସେ ମାଙ୍କର କୋଳରୁ ଫେରିଯିବେ କର୍ମଭୂମିକୁ। ସୁନ୍ଦର ଭାବରେ ଏ ସମଗ୍ର ବିଶ୍ୱକୁ ଏ ସମଗ୍ର ପ୍ରାଣୀମାନଙ୍କୁ ତାହା କହିଦେଉଛନ୍ତି ସେ ମାନବୀୟ ଲୀଳାର ବିସ୍ତୃତ ଭାବରେ। ଯେଉଁଠି ଜନ୍ମ ଅଛି ସେଠି ମାର ପ୍ରେମ ମାର ସ୍ନେହ ରହିବା ସହିତ ଆମେ କର୍ମ ମଧ୍ୟ କରିଯିବା। ଆଉ କର୍ମ ଆଉ ଜନ୍ମ ଆଉ ଧର୍ମ ଇଏ ହଉଛି ତିନି ଗୋଟି କଥା ଯାହାକି ଆମେ ତାକୁ ଏଇ ମାନବୀୟ ଯାତ୍ରା ବା ଯୋଉ ଲୀଳା ଯାତ୍ରା ଘୋଷ ଯାତ୍ରା ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡଙ୍କ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥ ଗୁଡିକ ସୁସଜ୍ଜିତ ହୋଇଛନ୍ତି ସେଇ ଶରଧା ବାଲିରେ। ଶରଧା ବାଲିକୁ ଚାହାରେ ସଜନି ଶରଧା ବାଲିକୁ ଚାହା ତିନି ରଥେ ତିନି ଧ୍ୱଜା ଉଡୁଅଛି କେମନ୍ତ ସଦିରେ ଆହା। ଯୋଉ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହଦ୍ୱାରରୁ ଏଇ ଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାରରେ ରହିଥିଲେ କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯୋଉ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜାଯାଇଛି ପୁଷ୍ପର ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯୋଉ ପ୍ରାତଃକାଳୀନ ଯୋଉ ସମସ୍ତ ନୀତି ନିୟମ ରହିଛି ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି। ବର୍ତ୍ତମାନ ଅବକାଶ ପୂଜା ଚାଲିଛି ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯୋଉ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯୋଉ ନୀତି ଚାଲିଛି। ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ ପ୍ରଭୁଙ୍କର ଦନ୍ତ ମର୍ଜନ ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ ଆଗକୁ ନିର୍ଦ୍ଦିଷ୍ଟ ନୀତି ନିୟମରେ କାରଣ ସେ ତ ହେଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି ସ୍ୱତନ୍ତ୍ର ନିୟମ। ସେଇ ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯୋଉ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣମାନଙ୍କ ପାଖରେ ପହଞ୍ଚେଇ ପାରିବୁ। ତେବେ ଆପଣ ଆସନ୍ତୁ ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି ଠିକ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ

0: କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା ଗାଣ୍ଡୁଆ ଚୌରା ଛକ, ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
1: ରେବଣା ନୂଆଗାଁ
0: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ବାହୁଡ଼ା ଦଶମୀ, ମହାପ୍ରଭୁଙ୍କର ସେହି ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ, ଯାହା ଆଜି ପ୍ରଥମ ବୁଥରେ ଆଲୋଚନା ପ୍ରସଙ୍ଗରେ କଲ୍ୟାଣୀ କହୁଥିଲେ ଅବକାଶ ନୀତି ପ୍ରସଙ୍ଗ। କାରଣ ମହାପ୍ରଭୁଙ୍କର ଯେତେ ସବୁ ବିଧିବିଧାନ ରହିଛି, ସେ ବିଧିବିଧାନ ଗୁଡ଼ିକ ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଖଞ୍ଜା ଯାଇଛି, ତାକୁ ଅନୁଭବ କଲେ ହିଁ ଆପଣମାନେ ଜାଣିପାରିବେ ଯେ ପ୍ରକୃତରେ ଠାକୁର କେଡ଼େ ମହାନ। ଏ କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ, ଦାରୁ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ସ୍ୱରୂପରେ ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ କରି ଆଜି ଯେଉଁଭଳି ଭାବରେ ନିଜର ଲୀଳା ଖେଳା କରୁଛନ୍ତି, ଅନୁଭବ କଲେ ଆପଣ ଜାଣିପାରିବେ। ଗତକାଲି ଯେଉଁ ନବମୀ ସନ୍ଧ୍ୟା ଦର୍ଶନ ହେଇଥିଲା, ଶ୍ରଦ୍ଧାଳୁମାନଙ୍କର ଏତେ ଭିଡ଼, ମନରେ ଏତେ ଆକୁଳତା, ବ୍ୟାକୁଳତା, ଆମେ ଟିକେ ମହାପ୍ରଭୁଙ୍କୁ ଦେଖିବୁ, ଦେଖିବା ପାଇଁ ଯେଉଁ ଆକର୍ଷଣ, ମହାପ୍ରଭୁଙ୍କୁ ଦେଖିଦେଲେ ସତେ ଯେମିତି ମଣିଷର ଆତ୍ମତୃପ୍ତ ହେଇଯାଏ, ଯେମିତି ଗୋଟେ ଭଲ ଜିନିଷ ଖାଇଲେ ମନବୋଧ ହେଇଯାଏ, ସେମିତି ମହାପ୍ରଭୁଙ୍କୁ ଚର୍ମଚକ୍ଷୁରୁ ଦେଖିଦେଲେ ଆତ୍ମା ତୋଷ ହେଇଯାଏ, ସନ୍ତୁଷ୍ଟ ହେଇଯାଏ। ଇଏ ହେଉଛନ୍ତି ସେଇ ଭଗବାନ, ଯେଉଁ ଭଗବାନଙ୍କୁ ଭକ୍ତଟିଏ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି। ସେଇଥିପାଇଁ ଏଇ ପୁରୀ ଶ୍ରୀକ୍ଷେତ୍ର ହେଉଛି ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର, ପରମ ପାବନ କ୍ଷେତ୍ର। ଚାରିଧାମ ଭିତରେ ଏହାର ସ୍ୱତନ୍ତ୍ର ପ୍ରସିଦ୍ଧ ରହିଛି, ଏହାର ସ୍ୱାତନ୍ତ୍ର ରହିଛି। ଆପଣମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯେଉଁ ରଥଯାତ୍ରା ଦେଖି ଅନୁଭବ କରୁଥିଲେ, ତାର ଯେଉଁ ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣି ନିଜକୁ ଧନ୍ୟ ଧନ୍ୟ ମନେ କରୁଛନ୍ତି ବା କରୁଥିଲେ, ଆଜି ଏହି ପବିତ୍ର ବାହୁଡ଼ା ଯାତ୍ରାରେ ମଧ୍ୟ ସେହିଭଳି ଭାବରେ ଆଜି ଆମେ ପ୍ରତ୍ୟକ୍ଷ ଯାହା କିଛି ଘଟୁଛି, ଯାହା କିଛି ବଡ଼ଦାଣ୍ଡରେ ଅନୁଭୂତ ହେଉଛି, ତାହାକୁ ଆମେ ଦୁଇ କେନ୍ଦ୍ରରୁ ଆପଣମାନଙ୍କୁ ଶୁଣେଇବୁ, ଆପଣମାନେ ଶୁଣିବେ ଏବଂ ଅନୁଭବ କରିବେ ଏ ମହାପ୍ରଭୁ ସତରେ କଳିଯୁଗରେ କେତେ ମହାନ, ଏହି ମହାପ୍ରଭୁଙ୍କର ବିଚାରଧାରା କେତେ ଉଚ୍ଚକୋଟୀର, ଏବଂ ମହାପ୍ରଭୁ
1: କ'ଣ କହିବାକୁ ଏ ବଡ଼

0: ଦାଣ୍ଡକୁ ଆସିଛନ୍ତି। ମହାପ୍ରଭୁ ତାଙ୍କର ମାତୃକୋଳରେ ମା କୋଳରେ ସାତ ଦିନ ରହିଲା ପରେ ସତର କ'ଣ ତାଙ୍କର ମନ ହଉଥିବ ତାଙ୍କର କର୍ମଭୂମିକୁ ଯିବା ପାଇଁ? ଇଏ ପରା ଲୀଳା। ମହାପ୍ରଭୁ ଯାହା କରନ୍ତି ତାହା ଲୀଳା, ମଣିଷ ଯାହା କରେ ତାହା ହଉଛି କର୍ମ। ତେଣୁ ଆମେ ତାଙ୍କର ବିଚାରଧାରାକୁ ଯଦି ଗ୍ରହଣ କରିବା, ଅନୁଭବ କରିବା ଯେ ପ୍ରକୃତରେ ଏ ମହାପ୍ରଭୁ କେତେ ମହାନ, ଏବଂ ତାକୁ ଦେଖିବା ପାଇଁ, ଅନୁଭବ କରିବା ପାଇଁ, ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାକୁ ଆପଣ ଅନୁଭବ କଲେ ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ, ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ, ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରାର ଯେଉଁ କାର୍ଯ୍ୟଶୈଳୀ, ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କ ଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ, ସନ୍ତ କବୀର, ରାମଭକ୍ତ ରାମାନନ୍ଦ, ରାମାନୁଜ, ଶ୍ରୀ ଗୁରୁ ନାନକ, ପ୍ରଭୁ ଶ୍ରୀ ଚୈତନ୍ୟ, ଭକ୍ତ ସାଲବେଗ, ଭକ୍ତ ଶ୍ରୀପୁଟି, ବନ୍ଧୁ ମହାନ୍ତି, ଭକ୍ତ ଦାସିଆ ବାଉରୀ, ସମସ୍ତେ ଧାଇଁ ଆସିଛନ୍ତି ଏଇ ପବିତ୍ର ପୀଠକୁ। ଏଇ ପୀଠର, ଏଇ ବଡ଼ଦାଣ୍ଡର ଚରଣ ରେଣୁଟିଏ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ, ନିଜକୁ କୃତାର୍ଥ ମନେ କରିବେ, ଏଇ ଭାବନା ନେଇ ପ୍ରତିଟି ଭକ୍ତ ଧାଇଁ ଆସୁଛି ପୁରୀ ଶ୍ରୀକ୍ଷେତ୍ରକୁ। କାରଣ ଇଏ ପୁରା ପାପ ଛଡ଼ା ପୁର, ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଦୋଇଯିବ, କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହବ, ଇଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳି ଯୁଗରେ, କଳିହତ ମାନବ ପାଖରେ ବିଶ୍ୱାସ ନାହିଁ, ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି, ଏଇ ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ, ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନି, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ହବନି। ଏଇ ଯେଉଁ ବିଚାର ଅର୍ଥାତ୍ ଏଇ ଯେଉଁ ଆଦର୍ଶ, ଏ ଗୁଣ୍ଡିଚା ଯାତ୍ରା ସାଧାରଣ ଯାତ୍ରା ନୁହେଁ, ସାଧାରଣ ମହୋତ୍ସବ ନୁହେଁ, ଏହା ଜଗତର କଲ୍ୟାଣ ପାଇଁ, ସମଗ୍ର ବିଶ୍ୱବାସୀର କଲ୍ୟାଣ ପାଇଁ ଏ ପବିତ୍ର ବାହୁଡ଼ ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଜନ୍ମଭୂମିରୁ ଆଜି ବାହୁଡ଼ି ଯିବେ ମହାପ୍ରଭୁ ତାଙ୍କର କର୍ମଭୂମିକୁ, ତାଙ୍କର କର୍ମମୟ କ୍ଷେତ୍ରକୁ। ସେଇଥିପାଇଁ ଆମର ଗୋଟେ ଓଡ଼ିଆରେ କଥା ଅଛି ଯେ କର ରାଜକାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ। ତେଣୁ ପିତ୍ରାଳୟ, ମାତ୍ରାଳୟ ଅର୍ଥାତ୍ ମାତୃଭୂମି, ଜନ୍ମଭୂମିର ମୋହକୁ ଆମକୁ ତ୍ୟାଗ କରିବାକୁ ପଡ଼ିବ, ଇଏ ହେଉଛି କର୍ତ୍ତବ୍ୟର ଦାୟ। କର୍ତ୍ତବ୍ୟ କର୍ମ ଆଗରେ ସବୁ ତୁଚ୍ଛ। ବର୍ତ୍ତମାନ ଆଜି ଭଗବାନ ଯେଉଁ ବାହୁଡ଼ି ଯିବେ, ଏଇ ବାହୁଡ଼ା ଯାତ୍ରାର ପରବର୍ତ୍ତୀ ଧାର ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନୀଳାଦ୍ରିନାଥଂ ଜଗତାମଧୀଶଂ ଚିଦଂ ସ୍ୱରୂପଂ ଶରଣୈକନାଥଂ।

ପରେ ଭକ୍ତ ସାଲ ବେଗଙ୍କର ସମାଧି ପୀଠ ବଡ଼ଦାଣ୍ଡରେ ଏଭଳି ଭକ୍ତଟିଏ ସିଏ ତାଙ୍କର ସମାଧି ପୀଠ ଅବସ୍ଥିତ ବଡ଼ ଛତା ଯେଉଁ ବଳଗଣ୍ଡିର ଆମ ସମ୍ମୁଖ ଭାଗରେ ଛତା ମଠ ବଳଗଣ୍ଡି ଛତା ମଠ ତାହା ଗୋଟିଏ ଧାର୍ମିକ ଅନୁଷ୍ଠାନଟିଏ ବିରାଜମାନ କରୁଛି ଏବଂ ଆମ କେନ୍ଦ୍ର ସମ୍ମୁଖ ଭାଗରେ ଅନେକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଗୋଟିଏ ବର୍ଣ୍ଣର ମୁଣ୍ଡରେ ସବୁ ଟୋପି ଲଗେଇଛନ୍ତି କୌଣସି ଏକ ସଂସ୍ଥା ତାଙ୍କୁ ପ୍ରଦାନ କରିଛନ୍ତି ଆଉ ଅନ୍ନ ଛତ୍ର ମଧ୍ୟ କିଛି କିଛି ଶ୍ରଦ୍ଧାଳୁ ଦାନ କରୁଛନ୍ତି ଜଳ ବଣ୍ଟନ କରାଯାଉଛି ଆରକ୍ଷୀ ବାହିନୀ ସେମାନଙ୍କର ଯତ୍ନ ନେଉଛନ୍ତି ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି କାହିଁକିନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ ସଂକୀର୍ତ୍ତନ ମଣ୍ଡଳୀମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆରପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ ଯେ କି ଶ୍ରୀମନ୍ଦିର ପାଖରୁ ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆରପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ ପୁରା ମହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ୍ ସ୍ଥାସ୍ୟାମି ସପ୍ତବାସରମ୍ ଏଇ ସାତଟି ଦିନ ଯେଉଁ ଆରପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ ଯେଉଁ ଆନନ୍ଦ ଯେଉଁ ଲୀଳା ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରୀ ହୋଇପାରିନଥାନ୍ତା ତେଣୁ ମା ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି ଆଜି ମଙ୍ଗଳାରୋପଣ କରାଯିବ ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନ କୁମାର ରଥ ମହୋଦୟ କହୁଥିଲେ ପୁଷ୍ପ ମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ତେଣୁ ଏଇ ଯେଉଁ ପରିବେଶ ରହିଛି ଆକାଶ ମେଘମୁକ୍ତ ଆକାଶ ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ କାହିଁକି ନା ଯତ୍ରାସ୍ତେ ଦାରବ ତନୁହୁ ଶ୍ରୀ ସୋ ମାନୁଷ ଲୀଳୟା ଏଇ ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନ ଆଦି କାର୍ଯ୍ୟ ପରେ ଶେଷରେ ବଡ଼ ସିଂହାରରେ ପହୁଡ଼ ହେବା ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ ମୂଳ ଆସ୍ଥାନକୁ ଛାଡ଼ି ଯେତେବେଳେ ଆସିଛନ୍ତି ଏହା ସର୍ବତନ୍ତ୍ର ସ୍ୱତନ୍ତ୍ର ଏବଂ ଯାହାକୁ ରହସ୍ୟ ବୋଲି କୁହାଯାଏ ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି ସର୍ବମ୍ ରହସ୍ୟ ପୁରୁଷୋତ୍ତମସ୍ୟ ତେଣୁ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତଟିଏ ପହଞ୍ଚିଗଲେ ତାର ଆଧ୍ୟାତ୍ମିକ ଆଧିଦୈବିକ ଆଧିଭୌତିକ ଏ ତ୍ରିତାପ ମିଳେଇଯାଏ ନଷ୍ଟ ହୋଇଯାଏ ଏ କ୍ଷେତ୍ର ଉଦ୍ଘୋଷଣା କରିଛନ୍ତି ତୁଳା ଯେପରି ଅଗ୍ନିରେ ଦଗ୍ଧିଭୂତ ହୋଇଯାଆନ୍ତି ଭସ୍ମ ହୋଇଯାଆନ୍ତି ସେହିପରି ପାପ ରାଶି ଖଣ୍ଡନ ହୁଏ ସେହି ବିଶ୍ୱାସ

0: ଇତିହାସକୁ ଆଧାର କରି କେବଳ ଆମ ପ୍ରଦେଶ ନୁହେଁ, କେବଳ ଆମ ଦେଶ ନୁହେଁ, ଅନେକ ବିଦେଶୀ ଭକ୍ତମାନଙ୍କର ସମାଗମ ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ହୋଇଛି। ସେମାନେ ଏପରି ଭାବରେ ଜାଣିଲେଣି ମହାପ୍ରଭୁଙ୍କୁ, ସେମାନଙ୍କର ଆନନ୍ଦର ସୀମା ରହୁନାହିଁ। ତେଣୁ ଇଏ ଗୋଟେ ଅପୂର୍ବ ସୁଯୋଗ, ଯେତେବେଳେ ଦଶ ବାର ଦିନର ଦର୍ଶନ ସେମାନେ ଏଇ ଯାତ୍ରା ସମୟରେ ପାଇପାରନ୍ତି। ଦକ୍ଷିଣା ଅଭିମୁଖୀ ଯାତ୍ରା ଆରମ୍ଭ ହେବ ମହାପ୍ରଭୁଙ୍କର। ତେଣୁ ଆମର ବାମ ପାର୍ଶ୍ୱରେ ଏ କେନ୍ଦ୍ରର ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ ବଡ଼ଶଙ୍ଖ, ଦକ୍ଷିଣ ପାର୍ଶ୍ୱରେ ଶ୍ରୀମନ୍ଦିର, ଏଇଭଳି ଏକ ମଧ୍ୟସ୍ଥଳରେ ଆମେ ଆପଣମାନଙ୍କୁ ଏ ବାର୍ତ୍ତା ପହଞ୍ଚାଉଛୁ। ବାସ୍ତବରେ ଶ୍ରୋତା ବନ୍ଧୁ, ମହାପ୍ରଭୁ ଯେ ଆମ ପାଇଁ କେତେ ବରେଣ୍ୟ, ମହାପ୍ରଭୁ ଏ ଜାତି ପାଇଁ କେତେ ଗର୍ବ ଗୌରବର ଆମ ମୁରବୀ ଭାବରେ ବିରାଜମାନ କରନ୍ତି, ତାକୁ ଆମେ ସମସ୍ତେ ଅନୁଭବ କରୁଛେ। ଆପଣମାନେ ମାନସ ଚକ୍ଷୁରେ ଇଏ ଶ୍ରାବ୍ୟ ଭାବକୁ ଗ୍ରହଣ କରି ମହାପ୍ରଭୁଙ୍କୁ ଲୟ ଲଗାନ୍ତୁ ଏବଂ ଭକ୍ତିର ସହିତ ଆଜିର ଏ ପବିତ୍ର ଉତ୍ସବରେ ଆପଣମାନେ ନିଜକୁ ସଂଯୋଜିତ ରଖିଥାନ୍ତୁ। ପୁଣି ଆମେ ଆପଣଙ୍କ ନିକଟକୁ ଆସୁଛୁ। ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଫେରେଇ ନେଉଛୁ। ସେଠାରୁ ଆପଣମାନେ ଶ୍ରବଣ କରିବେ ମହାପ୍ରଭୁଙ୍କର ଦିବ୍ୟ ବାର୍ତ୍ତାକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ପ୍ରତାପ ବାବୁ, ଆପଣ ଦୁଇ ଜଣ ଯାକ ଭାଷ୍ୟକାର ବଡ଼ ସୁନ୍ଦର ଭାବରେ ସେଇଠୁ ଆପଣଙ୍କର ସୂଚନା ଦେଉଥିଲେ, ଯାହା ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ଲୀଳାର ମାହାତ୍ମ୍ୟ, ତା ସହିତ ସେହି ସ୍ଥାନର ପରିବେଶ ଆପଣଙ୍କ ଦୃଷ୍ଟିରେ ଯେତିକି ଆସୁଛି ଆପଣ ତାକୁ ସଂଗ୍ରହ କରି ଶ୍ରୋତାମାନଙ୍କ ପାଖରେ ପହଞ୍ଚିଲେ। ଶ୍ରୋତା ବନ୍ଧୁ, ଆପଣ ଜାଣନ୍ତି ଯେ କେବଳ ଆକାଶବାଣୀ ପୁରୀ ବଡ଼ଦାଣ୍ଡରୁ ଆପଣଙ୍କୁ ଏ ଧାରା ବିବରଣୀ ଶୁଣାଉଛି, ଅନ୍ୟ କୌଣସି ଦୃଶ୍ୟ ମାଧ୍ୟମରେ ଆପଣ ଯାହା ବି ଦେଖୁଛନ୍ତି ସେ ସିଧାସଳଖ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ନୁହେଁ। ସେ କ୍ୟାମେରା ସଂଗ୍ରହ କରି ସେ ଦୃଶ୍ୟ ସବୁ ପହଞ୍ଚାଇଲା ପରେ ଭାଷ୍ୟକାରମାନେ ତାଙ୍କର ଷ୍ଟୁଡ଼ିଓ ଭିତରେ ବସିକରି ଆପଣମାନଙ୍କୁ ଧାରା ବିବରଣୀ ଦେଉଛନ୍ତି। ଏ ଶ୍ରୀକ୍ଷେତ୍ରରେ ଏହି ଗୁଣ୍ଡିଚା ଯାତ୍ରା ଅବଧିରେ ଯେତେ ସବୁ ଘଟଣା ଘଟେ, ସେସବୁ ଘଟଣାକୁ ଯୋଡ଼ିଆ ଆଖିରେ ତାକୁ ସଂଗ୍ରହ କରିବା କଷ୍ଟକର। ଆମର ତ ବେଳେବେଳେ ମନେ ହୁଏ ଆମର ମୁଣ୍ଡଯାକ ଆଖି ହେଇଯାଆନ୍ତା କି ଆମେ ଯେତେ ପାରୁ ସେତେ ଦେଖନ୍ତୁ ଏବଂ ଯାହା ଦେଖନ୍ତୁ ଆପଣଙ୍କୁ କହନ୍ତୁ, ମାତ୍ର ଦୁଇଟି ଆଖି ପ୍ରଭୁ ଦେଇଛନ୍ତି ଆମକୁ। ସେଇ ଦୁଇଟି ଆଖିରେ ଚାରିପଟକୁ ଆଖି ବୁଲେଇ ବୁଲେଇ ବୁଲେଇ ବୁଲେଇ ଯାହା ସଂଗ୍ରହ ଆମେ କରୁଛୁ ବା ଯାହା ମନ୍ତର ଭିତରେ ସ୍ଫୁରଣ ହେଉଛି ତାକୁ ଆପଣମାନଙ୍କୁ ଶୁଣାଉଛୁ। ଆପଣ ଜାଣନ୍ତି ବର୍ତ୍ତମାନ ରଥ ଶରଧାବାଲି ପାଖରୁ ବଡ଼ଶଙ୍ଖ ଯାଏଁ ତିନୋଟି ରଥ ସମ୍ମୁଖରେ ପ୍ରବଳ ଜନସମୁଦ୍ର ସୃଷ୍ଟି ହେଲାଣି। ଆମେ ଯେତେବେଳେ 5:30 ବେଳେ ଏହି ସ୍ଥାନରେ ଆସିକି ପହଞ୍ଚିଲୁ, ଆପଣ ଦେଖନ୍ତୁ 8:30 ବେଳେ ଆମେ ଧାରା ବିବରଣୀ ଦେବା ଆରମ୍ଭ କଲୁ, କିନ୍ତୁ ଆମେ ପହଞ୍ଚିଲୁ କେନ୍ଦ୍ରରେ 5:30 ବେଳେ, 3 ଘଣ୍ଟା ପୂର୍ବରୁ। ତାର କାରଣ କ'ଣ? ତାର କାରଣ ହେଉଛି ଏ ଯେଉଁ ସୁରକ୍ଷା ବଳୟ ଭେଦ କରି ଆଉ ଶରଧାବାଲିରେ ପହଞ୍ଚିବା ସହଜ ନୁହେଁ, ତେଣୁ ଯେତେ ଶୀଘ୍ର ଆସିବେ ଆପଣ ନିର୍ବିଘ୍ନରେ ଆସିପାରିବେ, ନହେଲେ ସୁରକ୍ଷା କଟକଣାରେ ପଡ଼ିଯିବେ। ଆପଣ ଯେତେ ଆପଣଙ୍କ ପାଖରେ ପାସ୍ ଥାଉ, ଅନୁମତି ପତ୍ର ଥାଉ, ସୁରକ୍ଷା ବାହିନୀ ଆପଣଙ୍କୁ ଆଉ ଛାଡ଼ିବେ ନାହିଁ, ଆପଣ ନିର୍ଦ୍ଧାର୍ଯ୍ୟ ସ୍ଥାନରେ ପହଞ୍ଚି ପାରିବେ ନାହିଁ। ବଡ଼ କଷ୍ଟକର କାର୍ଯ୍ୟ ଇଏ, ତଥାପି ମହାପ୍ରଭୁଙ୍କ କରୁଣାରୁ ସବୁ ଭଲରେ ଭଲରେ ଚାଲିଛି ଏବଂ ଆମେ ଆସିଲା ବେଳକୁ ଶରଧାବାଲି ଫାଙ୍କା ଫାଙ୍କା ଥିଲା, କିନ୍ତୁ ବର୍ତ୍ତମାନ ମାତ୍ର 4 ଘଣ୍ଟା ସମୟ ଭିତରେ 6:00 ଆରମ୍ଭ କରି 3:30 ହେଇଗଲାଣି। ଏହି 3 ଘଣ୍ଟା ଭିତରେ ଶରଧାବାଲି ଠାରୁ ବଡ଼ଶଙ୍ଖ ଯାଏଁ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହେଇଗଲାଣି। ସବୁ ବର୍ଷ ଏଇଭଳି ହୁଏ। ଆପଣ ଜାଣନ୍ତି ଆମର ଭାଷ୍ୟକାରମାନେ କହୁଥିଲେ ଆପଣଙ୍କୁ ବାହୁଡ଼ା ଯାତ୍ରା ସମ୍ପର୍କରେ, ମାନୁଷୀ ଲୀଳାରେ ପ୍ରଭୁ ଆସନ୍ତି, ଇଏ ହେଉଛି ଯାତ୍ରା। ଯାତ୍ରା ଆଉ ଉତ୍ସବ ଭିତରେ ପାର୍ଥକ୍ୟ ହେଉଛି ଯାତ୍ରାମାନଙ୍କରେ ସ୍ୱୟଂ ଦିଅମାନେ ଆସନ୍ତି। ଆପଣ ଦୋଳଯାତ୍ରା କହନ୍ତୁ, ଠାକୁରାଣୀ ଯାତ୍ରା କହନ୍ତୁ, ଗୁଣ୍ଡିଚା ଯାତ୍ରା କହନ୍ତୁ, ସ୍ନାନ ଯାତ୍ରା କହନ୍ତୁ, ଯେତେ ଯାତ୍ରା ଆପଣ କହିବେ, ଶୀତଳଷଷ୍ଠୀ ଯାତ୍ରା କହନ୍ତୁ, ଯାତ୍ରା କହିବାର ମାନେ ହେଲା ସେଇଠି ନିଶ୍ଚିତ ଭାବରେ ଠାକୁରମାନେ ବିରାଜମାନ କରିବେ। ତେଣୁ ସେଇ ଦୃଷ୍ଟିରୁ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏଇ ଯାତ୍ରାର ବହୁତ ନାଁ ଅଛି। ଆପଣ ପତିତ ପାବନ ଯାତ୍ରା, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ଜନ୍ମବେଦୀ ଯାତ୍ରା, ଅନ୍ତର୍ବେଦୀ ଯାତ୍ରା, ଏମିତି ନାନା ପ୍ରକାର ନାଁ ଆକୁ ଦିଆହେଇଛି। ତେଣୁ ଏଇ ଯେଉଁ ଯାତ୍ରା ଦିଆହେଇଛି ବାହୁଡ଼ା ଯାତ୍ରାର ଗୋଟେ ବଡ଼ ବିଶେଷତ୍ଵ କ'ଣ ଜାଣନ୍ତି? ଗୁଣ୍ଡିଚା, ଆମର ଗୁଣ୍ଡିଚା ମନ୍ଦିରରୁ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଭିତରୁ ବାହାରିକରି ଆସନ୍ତି ଏବଂ ବାହୁଡ଼ାର ଏଇ ଯେଉଁ 7 ଦିନ କାଳ ଅବସ୍ଥାନ କରନ୍ତି ଆଡ଼ପ ମଣ୍ଡପରେ,

ଏଇଟା ୟା ଭିତରେ ଗୋଟେ ସାଂସ୍କୃତିକ ଐତିହ୍ୟ ବା ସାଂସ୍କୃତିକ କାରଣ ଅଛି। ସେ କାରଣ ହେଉଛି ଯେଉଁ ଶବର ପରମ୍ପରାରୁ ବା ଯେଉଁ ଶବର ସଂସ୍କୃତିରୁ ମହାପ୍ରଭୁ ବ୍ରାହ୍ମଣ୍ୟ ସଂସ୍କୃତି ଭିତରକୁ ଆସିଲେ ବା ବୈଦିକ ଦେବତାରେ ସେ ପରିଣତ ହେଲେ, ତାଙ୍କୁ ପୁଣି ଥରେ ସେଇ ଶବର ପରିବେଶକୁ ବା ସେଇ ଶବରାୟିତ ସଂସ୍କୃତିକୁ ଫେରେଇ ଦେବା ପାଇଁ ଏଇ ବାହୁଡ଼ା ଯାତ୍ରାଟି ଗୋଟେ ସୁଯୋଗ ଦିଏ। ଆପଣ ଜାଣିଥିବେ ସମସ୍ତେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଯେଉଁ ଅବସ୍ଥାନ କରନ୍ତି, ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବା, ମହାପ୍ରଭୁଙ୍କର ନୀତିକାନ୍ତି କେଉଁମାନେ କରନ୍ତି? ଦଇତା ଏବଂ ପତି। ଦଇତା ଏବଂ ପତି ମହାପାତ୍ର ବୋଲି ଯାହାକୁ କୁହାଯାଏ, ଦଇତାମାନେ ହେଉଛନ୍ତି ଶବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ରମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସିଏ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦଇତାମାନଙ୍କର ଯେଉଁ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି, ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ। ଏବଂ ପୁଣି ଥରେ ସେହି ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜି ଯେଉଁ ବାହୁଡ଼ା ଯାତ୍ରା ହେଉଛି ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେହି ବ୍ରାହ୍ମଣ୍ୟାୟିତ ପରିବେଶକୁ। ଆପଣ ଜାଣନ୍ତି ଏହି ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ଆଡ଼ପ ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ, ଇଏ ହେଉଛି ମହାପ୍ରଭୁଙ୍କର ଗୋଟିଏ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼। ସେହି ସଂସ୍କୃତିର ଗୋଟିଏ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ, ଏବଂ ସେହି ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେହି ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତାର ମୂଳ କାରଣ ହେଉଛି ସେହି ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ। ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯେଉଁ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚା କୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। ଦ୍ୱାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟେ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, ଛଅ ରଥ ହେଉଥିଲା ତିନି ରଥ ହେଲା, ମାଳତୀ ନେଇ ପୋତେଇ ତିନି ରଥ କଲେ, ଗୁଣ୍ଡିଚା ଘର କାଷ୍ଠ ମଣ୍ଡପକୁ ପଥର ମଣ୍ଡପ କଲେ, ଚାରିପାଖରେ ବେଢ଼ା ତିଆରି କଲେ, ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ, ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟଗଣା ତିଆରି କଲେ, ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଉଲି ସେଠିକାର ଜମିଦାର ଥିଲେ, ସେ 80,000 ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହୋଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏହି ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହୋଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହୋଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜେ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତାର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହେଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର, ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ ଚିଠି ମାଧ୍ୟମରେ, ଆମକୁ ଫୋନ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକିରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ଲକ୍ଷ୍ମୀ ଆସିକିରି ରଥ ଭାଙ୍ଗିକିରି ଯାଆନ୍ତି ରାଗିକିରି, ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି, ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ,
ଏଇଟା ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି?

0: ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କଣ ଦେଇପାରିବା? ଡକ୍ଟର ଦାସ
1: ପଚାରିଲେ ଅନେକ ଲୋକଙ୍କର ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ ଅଛି। ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା, କାରଣ ସେ ଲୋକବତ୍ ଲୀଳା କୈବଲ୍ୟମ, ତାଙ୍କର ଯେଉଁ ଲୀଳା କୈବଲ୍ୟଟି ହେଉଛି ସେ ହେଉଛି ଲୋକବତ୍, ଲୋକରେ ଯେମିତି ସେ। କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ ବାଗିସା ଯସ୍ୟ ବଦନେ ଲକ୍ଷ୍ମୀରି ଯସ୍ୟ ଚ ବକ୍ଷସି ଯସ୍ୟାସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି, ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି, ସେହି ନୃସିଂହ ରୂପୀ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି। ଏଇଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି,
0: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହନ୍ତି କସ୍ମିନ୍ କାଳେ,
1: କେତେବେଳେ ସେ ଅଲଗା ହେଇପାରିବ ନାହିଁ। ଏଭଳିକି କ୍ଷଣ ସହତେ ମୁକ୍ତୁମ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ, ଏ କଥା ସ୍କନ୍ଦ ପୁରାଣରେ ପରିଷ୍କାର।
0: ମହାପ୍ରଭୁ ଆସିକିରି ଆଡ଼ପ ମଣ୍ଡପରେ ଅବସ୍ଥାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
1: ଲକ୍ଷ୍ମୀ ରହିବେ
0: ରହିବେ,
1: ଲକ୍ଷ୍ମୀ ଛାଡ଼ିବେ କେମିତି, ତାଙ୍କ ବକ୍ଷ ଦେହରେ ସେ ଅଛନ୍ତି, ବକ୍ଷସ୍ଥଳ ଆସି ନୟା।
0: ସେ ତ ରନ୍ଧନ କଲେ ଆଉ ପାକ କଲେ ରନ୍ଧନ ହେଲା।
1: ନିଶ୍ଚିତ ମହାପ୍ରଭୁଙ୍କୁ ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର,
0: ବାସ
1: ଜଦନ୍ନଂ ପାଚ ଏତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ।
0: ଆଚ୍ଛା ବଢିଆ ହେଲା, ଏ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟେ ପ୍ରଶ୍ନ ହେଲା ଯେ ଏଇଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ, ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କେମିତି ମହାପ୍ରସାଦ ହଉଛି ବିମଳା ନଥାଇକି?
1: ଏଇ ଯୋଉ କଥାଟି ଆପଣ କହିଲେ ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ ଲୋକମାନଙ୍କ ମୁଣ୍ଡରେ ପଶିଛି ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକିରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତାହା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ ତାହା
0: ଭୋଗ ହେଲା ପରେ,
1: ମହାପ୍ରସାଦ ମା ବିମଳା ଭୋଜନ କରନ୍ତି, ତାଙ୍କ ପାଇଁ ରୋଷ ଘର ନାହିଁ। ଆପଣ ଦେଖିବେ ଲକ୍ଷ୍ମୀଙ୍କର ଗୋଟିଏ ରୋଷ ଘର ଅଛି ବଡ଼ଦେଉଳରେ, କିନ୍ତୁ ବିମଳାଙ୍କ ପାଇଁ ରୋଷ ଘର ନାହିଁ। ସେ କଣ କରନ୍ତି, କେବଳ ସେ ହେଲେ କୈବଲ୍ୟ ଲୋଲୁପିନି, ତେଣୁ ମହାପ୍ରଭୁଙ୍କର କୈବଲ୍ୟ ବାହାରିଲା ପରେ ସେ ତାକୁ ଭୋଜନ କରନ୍ତି, ଆଉ ତାଙ୍କ ପାଖରେ ଲାଗିଲେ ଯାଇକିରି
0: ମହାପ୍ରସାଦ
1: ହବ ହୁଏ, ଏଇଟା ଭୁଲ। ଆଚ୍ଛା ଆମେ ଏବେ ପ୍ରଶ୍ନ କରୁଛନ୍ତି ଆପଣ ଯେ ବିମଳା ତ ଏଠି ନାହାନ୍ତି, ଖାଉଛନ୍ତି କେମିତି? ଶୁଣନ୍ତୁ, ଆପଣ ବିଷ୍ଣୁ ସହସ୍ର ନାମରେ ପ୍ରଭୁଙ୍କର ଗୋଟିଏ ନାମ ଦେଖିବ, ଅଦୃଶ୍ୟ ବ୍ୟକ୍ତ ରୂପଶ୍ଚ, ସେ ନିଜେ ହେଉଛନ୍ତି ଅଦୃଶ୍ୟ ପୁଣି ହେଉଛନ୍ତି ବ୍ୟକ୍ତ ରୂପ। ଆମେ ଯାହାଙ୍କୁ ରଥରେ ଆଣୁଛେ ବ୍ୟକ୍ତ ରୂପ, କିନ୍ତୁ ସେ ସମସ୍ତଙ୍କ ପାଖରେ ଅଛନ୍ତି। ତୋର ପାସେ ପାସେ ଛନ୍ତି ନନ୍ଦନ, ତୁଇ କାହିଁକି କରୁଛୁ, କୋଉ ରୂପରେ ଅଛନ୍ତି, ଅଦୃଶ୍ୟ ରୂପରେ। ତେଣୁ ଏଠାରେ ମଧ୍ୟ ସେଇ କୈବଲ୍ୟ ଲୋଲୁପିନୀ ମା ବିମଳା ଅଦୃଶ୍ୟ ରୂପରେ ରହି ମାଙ୍କ ପାଖରେ ଯେତେବେଳେ ମହାପ୍ରସାଦ ହୋଇଯାଏ ସେ ତାକୁ ଅଦୃଶ୍ୟ ରୂପରେ ପାଆନ୍ତି।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମର ଏଇ ଯୋଉ ଜଗନ୍ନାଥ ସଂସ୍କୃତି ବା ମହାପ୍ରଭୁଙ୍କର ଲୀଳା ଯେତେବେଳେ ଆମେ ଆଲୋଚନା କରୁଛୁ, ଆମକୁ ଦୁଇଟି କଥାକୁ ଧ୍ୟାନ ଦେବାକୁ ପଡିବ। ଗୋଟିଏ ହେଲା ଲୌକିକ ବିଚାର, ଆଉ ଗୋଟେ ହେଲା ତାତ୍ତ୍ୱିକ ବିଚାର। ତାତ୍ତ୍ୱିକ ବିଚାରରେ ମହାପ୍ରଭୁଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ, ସିଏ ଆସନ୍ତି, ଆମେ ଯୋଉ କହିଦଉଛୁ ଅନେକ ସମୟରେ ସିଏ ଜନ୍ମ ବେଦିକି ଆସିଛନ୍ତି, ବାହୁଡ଼ାରେ ଫେରିଗଲା ବେଳକୁ ତାଙ୍କୁ ଆଉ ମନ ହଉନଥିବ ଯିବାକୁ, ତେଣୁ ମହାପ୍ରଭୁଙ୍କର ମନ ଟିକେ ବିରସ ହଉଥିବ, ଇଏ ସବୁ ଆମର ଲୌକିକ ବିଚାର, ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
1: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା କହିବଲି,
0: ନାଇଁ ସେଇଟା ହେଲେ କଣ ହବ କି କହୁଛି ନା, ଆମକୁ ଟିକେ ଆନନ୍ଦ ମିଳୁଛି, ଆମକୁ ଟିକେ ଆନନ୍ଦ ମିଳୁଛି, ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡି ପାରୁଛୁ,
1: ଆମରି ଭଳିଆ ସେ ଲୀଳା କରୁଛନ୍ତି।
0: କିନ୍ତୁ ତାର ତତ୍ତ୍ୱଟି ହଉଛି, ଦେଖନ୍ତୁ ଯେତେ ପ୍ରିୟ ସ୍ଥାନ ହଉ, ମହାପ୍ରଭୁ ସାତ ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହଉଛି ଭଲ ଲାଗୁଥାଇ ପାରେ, କିନ୍ତୁ ସେ ତ ମାୟାର ଅତୀତ,

0: ମହାପ୍ରଭୁଙ୍କୁ ମାୟା କୁଆଡେ ଲାଗିବ?
1: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ, ଭଲ କଥା ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯୋଉ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକିରି କର୍ମସ୍ଥାନରେ ବସିଛନ୍ତି। ଏଠିକି ଆସିଲେ ସାତ ଦିନ ପର୍ଯ୍ୟନ୍ତ ରହିବେ, କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ।
0: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ, କାରଣ ସେ ମାୟାର ଅଧୀଶ୍ୱର। ସେଥିପାଇଁ ଗୀତାରେ କହିଛନ୍ତି ମାୟା ଅଧ୍ୟକ୍ଷଣ ପ୍ରକୃତି
1: ସଚରାଚରମ
0: ହେତୁ ନା ନେଇନ କହନ୍ତି
1: ଜଗତ ବିପରିବର୍ତ୍ତନ।
0: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମତେ ମାୟା ଆଉ ଧରିବ କୁଆଡେ? ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ ଏଇ ଯୋଉ ଲୀଳା କରୁଛନ୍ତି
1: ସଂସାରରେ, ତିନି ଶ୍ରେଣୀର ଲୋକ ଆପଣ ଦେଖିବେ
0: ଆଜ୍ଞା।
1: ଜଣେ ହଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ସବୁ ପ୍ରାଣୀ, ଯୋଉମାନେ ଅଜ୍ଞାନୀ ବ୍ୟକ୍ତି ସେମାନେ ହଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ? ଯୋଉ ମୁନି ଋଷି ମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ। କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ, ତେଣୁ ମାୟା ମାୟାର ଅଧୀଶ ସେ, ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ତେଣୁ ମାୟା ମାୟା ପାଖରେ, ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
0: ବହୁତ ବଢିଆ କଥା। ଏବଂ ଏଇଥିରୁ ମଧ୍ୟ ଆମକୁ ଯୋଉଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ, ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡିବ। ଆମେ ତ ମାୟାଧୀଶ ହେଇପାରିବାନି, କିନ୍ତୁ ମାୟାତୀତ ହେଇପାରିବା। ଏବଂ ମାୟାତୀତ ହେଲେ କ'ଣ ହବ ନା, ସଂସାରର ଦୁଃଖ କ୍ଲେଶ ଯୋଉ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ, ଆଧି ଭୌତିକ, ଆଧି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦା ନେଇ ପାରିବା।
1: ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଲେ, ମମ ମାୟା ଦୂରତ୍ୟୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟୟା ମାମେ ମଚେ ପ୍ରପଦ୍ୟନ୍ତେ ମାୟା ମେ ତାଂ। ଆପଣ ଯୋଉଟା କହିଲେ ମାୟା ତୀତ ହେବ, ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟୟା, ମୋ ମାକୁ ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ।
0: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହବ,
1: ମାମେ ବଜେ ପ୍ରପଦ୍ୟନ୍ତେ, ଯେ ମୋ ପାଖରେ ଶରଣାପନ୍ନ ହବ ମାୟା ମେ ତାଂ ତରମ୍ତିତ। ଏ ମୁନି ଋଷି ମାନେ କଣ କରୁଥିଲେ? ସେମାନେ ମାୟାତୀତ କେମିତି ହେଲେ? ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି, ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି।
0: ତେଣୁ ଏ ରଥଯାତ୍ରାର ଗୋଟେ ବଡ ଉପଲବ୍ଧି ହେଲା ଯେ ଏଇ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଲୀଳା, ଏଇଟା ହଉଛି ବଡ଼ ତତ୍ତ୍ୱ, ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ।
1: ଆଜ୍ଞା ଆଜ୍ଞା,
0: ବହୁତ ବଢିଆ। ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ, ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ ହସ୍ତାନ୍ତର କରିବା।
1: ବର୍ତ୍ତମାନ ଆମେ ଦେଖିପାରୁଛୁ ଯୋଉ ମାୟାଧୀଶଙ୍କ କଥା ପଡିଥିଲା, ମାୟାଧୀଶ ବର୍ତ୍ତମାନ ଅଛନ୍ତି, ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି। ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି। ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା, କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି, ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି। ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି, ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି, ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହେଇଛି। ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ଭାବନାଭୂତ ଅଛି। ଭାବନାଭୂତ ଅଛି କ'ଣ? ଅର୍ଥାତ୍ ଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକିରି ପଡ଼ୁଛି, ତେଣୁ ମହାପ୍ରଭୁ ଆସିଲେ ସାତ ଦିନ ଅବସ୍ଥାନ କଲେ, ଲୀଳାଖେଳା କଲେ, ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା, ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି।

0: ଯାହା ବି ହଉ ଲୀଳା ଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି, ପୁଣି ବନ୍ଦ ହେଇଯାଉଛି। କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି। ଆପଣମାନଙ୍କୁ ବିଶ୍ୱାସ ହବନି, କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ, ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢ଼ିଆ ଅଛି, ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି। ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିପାରୁଛୁ ଯେଉଁ ବ୍ୟାରିକେଡ୍ କରାଯାଇଛି, ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀମାନେ ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି, ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଦା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଥା ବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି, କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉ ନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକା ମାଡ଼ି ବହୁତ ଭକ୍ତ ବସି ସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେଇ 1510 ଖ୍ରୀଷ୍ଟାବ୍ଦରେ, ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ, ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ, ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯେଉଁ ଭାବରେ ଆମେ ମଧ୍ୟ ତଲ୍ଲୀନ ହେଇଯାଉଛୁ। ଆଉ ଏପଟେ ଦେଖୁଛୁ ରଥ, ଯେଉଁ ରଥ ନିକଟରେ ଘୋଡ଼ା, ଯେଉଁ ଚାରି ଚାରି ଗୋଟି 12 ଘୋଡ଼ା, ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି, କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯେଉଁ ନନ୍ଦିଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା, ପୁରୁଷୋତ୍ତମ ସୁମହ କ୍ଷେତ୍ରମ ପରମ ପାବନମ ୟତ୍ରାସ୍ତେ ଦାରବତନ ଶିଷ୍ୟ ମାନୁଷ ଲୀଳା। ପ୍ରଭୁ ଯଦିଓ ଦାରୁ ତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ ତାଙ୍କର ଦାରୁ ବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯେଉଁ ଯାଇଥିଲା ଯେଉଁ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି, ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯେଉଁ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତାର ଚାଲିଚଳନରେ। ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ ଧୁଆ ହେଇଛନ୍ତି, ୟା ପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରା ବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଆଜି କି ସର୍ବ ରହସ୍ୟତମ ପୁରୁଷ ତମସ୍ୟ ଦେବନା।

0: ଜାଣନ୍ତି କୁତ ମନୁଷ୍ୟ ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 ମାସରେ 13 ଯାତ୍ରା, 27 ଗୋଟି ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ, ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦେଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଜାନିଯାତ୍ରା, ଯାହା ଯାହା ଆଜି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏଇ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ, ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧାବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧାବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହେଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀ ମାନେ ସୁନ୍ଦର ନୃତ୍ୟ କଳାର, ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତଗୋବିନ୍ଦର ସେ ଗାନ ବା ଗୀତଗୋବିନ୍ଦର ସୁଲଳିତ ସ୍ୱର, ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ୍ ସେହିପରି ଆମେ ଦେଖିପାରୁଛୁ ଶରଧାବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ, ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ, ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏଇ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା, ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ 9 ସଂଖ୍ୟା ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ 9 ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ। ଆଉ ସବୁଠାରୁ ଚମତ୍କାର କଥା ହେଲା ଶ୍ରୀମନ୍ଦିର ରୋଷଶାଳାରେ ଯେଉଁ ରନ୍ଧନ କାର୍ଯ୍ୟ ହେଉଛି, ତାହା ମଧ୍ୟ 9 ଗୋଟି ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି, ଉପରକୁ ଉପରକୁ ବସୁନାହିଁ, 6 ଆଉ ଯୋଉଠିକି 5, 3 ଏବଂ 1।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025ରୁ ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ତୃତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀ ମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

0: ଅଛି।
1: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
3: ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
6: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
5: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
6: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
7: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନଛୁଆଁ, ଅନୁଭବ ହିଁ ଜାଣେ। ସେଇ ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି, କମ୍ବଡ଼ କଥା। ଆମେ ବର୍ତ୍ତମାନ ଅଛୁ ସେଇ ଭକ୍ତ ସାଲବେଗଙ୍କର ସମାଧି ପୀଠରେ। ଯାହା ହଉ, ଆମର ପରମ ସୌଭାଗ୍ୟ ଆକାଶବାଣୀ କଟକ କେନ୍ଦ୍ର ଯୋଉ ଭକ୍ତ ସାଲବେଗଙ୍କର ସମାଧି, ଯାହା ଆଜି କୋଟି କୋଟି ଓଡ଼ିଆ ମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯୋଉ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା। ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ, ଗୋଟେ ପଟରେ ଶଙ୍ଖ, ଆଉ ଗୋଟେ ପଟରେ ଚକ୍ର, ଏବଂ ଏଇ ଯୋଉ ରାଜା ଇନ୍ଦ୍ରଦୁମ୍ନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏଇ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ, ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ, ଶତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ। ଶତ ଜନ୍ମ ପାପରୁ ମୁକ୍ତ ହେବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ, ଯେମିତି ଚୁମ୍ବକ ଲୁହାକୁ ଟାଣେ। ତେଣୁ ପ୍ରଭୁଙ୍କର ଆକର୍ଷଣରେ, ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯେଉଁ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯେଉଁ ଗୁଣ୍ଡିଚା ମଣ୍ଡପ, ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କ'ଣ? ସେ ଆଡ଼ପ ମଣ୍ଡପ ହଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ 9ମ ଶତାବ୍ଦୀରେ ସୋବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ଯୋଉ ପାତାଳ ହେଇଥିଲେ ସୋନପୁରର ଗୋପାଳୀ ଗ୍ରାମରେ, 144 କିମ୍ବା 146 ସେଇ ପାତାଳି ହେଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରେଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି। କୋଉଠି ପ୍ରତିଷ୍ଠା କରିଛନ୍ତି? ନା, ଏଇ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ଉଚ୍ଚର ଏଇ ଯୋଉ ପଟୋଳ, ପଟ୍ଟାରେ ନିର୍ମିତ ଦେଉଳ, ପଟ୍ଟାରେ ନିର୍ମିତ ମଣ୍ଡପ, ସେଇ ମଣ୍ଡପରେ ମହାପ୍ରଭୁଙ୍କୁ ପ୍ରଥମେ ରଖାଯାଇଥିବାରୁ ତାର ନାଁ ହେଉଛି ଜନକପୁରୀ, ଜନ୍ମସ୍ଥାନ, ଜନ୍ମବେଦୀ। କିନ୍ତୁ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଆଉ ଗୋଟିଏ ଦେଉଳ ରହିଛି, ତା ନାଁ ହେଉଛି ନୃସିଂହ ଦେଉଳ।

0: ସଂସ୍ଥାମାନେ ସ୍ୱେଚ୍ଛାସେବୀ ସଂଗଠନମାନେ ଇଏ ବଡ଼ ଯାତ୍ରାକୁ ଆଧାଇ ଆସିଛନ୍ତି ସେବା ଯୋଗାଇବା ପାଇଁ। ଶ୍ରୀ ମହାପ୍ରଭୁଙ୍କର ମହିମା ସମସ୍ତଙ୍କ ଉପରେ କାହିଁକି ନ ହେବ। ତେଣୁ ଏଇ ଯେଉଁ କୁହାଯାଏ ଆମର ଗୋଟେ କଥା ଶୁଣିବାକୁ ଭଜନରେ ଆମେ ପାଇଛୁ, ଥକା ମନ ସାଲ ଯିବା ଚକା ନୟନ ଦେଖିବା ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା। ବେନି ନେତ୍ରକୁ ନୟନ ଯୁଗଳକୁ ପଖାଳିବା ଅର୍ଥ ଖେଳନ କରିବା ବା ପାପମୁକ୍ତ କରିବା। ସେଇ ଲୋତକ ଧାରଟିକେ ମହାପ୍ରଭୁଙ୍କ ପ୍ରେମାଶ୍ରୁ ଆମେ ଅଜାଡ଼ି ଦେଇ ମହାପ୍ରଭୁଙ୍କୁ ଦିବ୍ୟ ସ୍ନାନରେ ସ୍ନାନ ପ୍ରଦାନ କରିବା, ଇଏ ହେଉଛି ଭକ୍ତର ମନବାଞ୍ଛା। ସେ ଜାଣିଛି ଏ ବଡ଼ଦାଣ୍ଡର ମହାତ୍ମ୍ୟକୁ, ସେ ଛୋଟବେଳୁ ଶୁଣିଛି ମହାପ୍ରଭୁଙ୍କର କଥାକୁ। ଏହି ପ୍ରକାର ଭାବମୟ ପରିବେଶ ବଡ଼ଦାଣ୍ଡରେ ବର୍ତ୍ତମାନ କେତେ ପ୍ରକାରର ଭାବକୁ ସାଉଁଟିବା ପାଇଁ ଶ୍ରଦ୍ଧାଳୁମାନେ ଏକତ୍ର ହୋଇଛନ୍ତି।
1: ଏ ପରିବେଶ ଭିତରେ ଆପଣ ଆଜି ବାହୁଡ଼ା ଯାତ୍ରା ଅବସରରେ କଣ ଅନୁଭବ କରୁଛନ୍ତି ଆମେ ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇବା କହିବା।
0: ଆମେ ଯେଉଁ କଥା ଆଲୋଚନା କରୁଥିଲେ ସମସ୍ତଙ୍କ ଭିତରେ ଗୋଟିଏ ଉଦ୍ଦେଶ୍ୟ, କେତେବେଳେ ଆମ ପ୍ରିୟ ଠାକୁର ଜଗନ୍ନାଥଙ୍କର ସାନ୍ନିଧ୍ୟ ଆମକୁ ମିଳିଯିବ। ତେଣୁ କେତେ ପାଖ ସେମାନେ ହୋଇପାରିବେ, ଆଡ଼ପ ମଣ୍ଡପ ପାଖକୁ ହେଉ କିମ୍ବା ଶ୍ରୀମନ୍ଦିର ଆଡ଼କୁ ହେଉ, ଉଭୟ ପଟକୁ ଭକ୍ତ ଶ୍ରଦ୍ଧାଳୁମାନେ ଧାଇଁବାରେ ଲାଗିଛନ୍ତି।
1: ଦେଖନ୍ତୁ ଏ ଛକଟା ନା ହଉଛି ବଳଗଣ୍ଡି, ଯୋଉ ମାଳିନୀ ନଦୀ ଥିଲା, ଯୋଉ ମାଳିନୀ ନଦୀ ତିନି ଦି ଭାଗ କରୁଥିଲା, ଗୋଟେ ପଟରେ ତିନି ରଥ ଆର ପଟରେ ତିନି ରଥ ରହୁଥିଲା, ଆମେ ସେଇ ଜାଗାରେ ଅଛେ ବଡ଼ଶଙ୍କ ବଳଗଣ୍ଡି। ଏ ନାଁରୁ ଜଣାପଡୁଛି ଏଠାରେ ନଦୀଟିଏ ଥିଲା, ନଦୀ କିଭଳି ଭାବରେ ପୋତା ହେଇକିରି ଆମର ତିନି ଛଅ ରଥ ପରିବର୍ତ୍ତେ ତିନି ରଥ ହେଲା, ଏବଂ ବର୍ତ୍ତମାନ ବଡ଼ଦାଣ୍ଡ ତିନି କିଲୋମିଟର ବ୍ୟାପୀ, ଯୋଉ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର, ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଦୀର୍ଘ ତିନି କିଲୋମିଟର ବ୍ୟାପୀ ଯୋଉ ବଡ଼ଦାଣ୍ଡ, ଏଇ ବଡ଼ଦାଣ୍ଡରେ ଯୋଉ ତିନି ରଥ ଯାଉଛନ୍ତି ଏବଂ ତିନି ରଥ ଆସୁଛନ୍ତି, ଇଏ ଯୋଉ ଷୋହଳ ଚଉଦ ବାର ବୟାଳିଶ ଯାଉଛି ବୟାଳିଶ ଆସୁଛି ବୟାଳିଶ, ଯୋଉ ଚୌରାଅଶୀ ଲକ୍ଷ ଜୀବ ଦେଇ ଯୋଉ ଦୁର୍ଲଭ ମଣିଷ ପାଇଛେ ତାକୁ କେବେ ହତାଦର କରିଦେବା ଉଚିତ ନୁହେଁ।
0: ଚୌରାଅଶୀ ଲକ୍ଷ ଜୋନିରୁ ମୁକ୍ତ ପାଇବା ପାଇଁ,
1: ମୁକ୍ତି ହେବା ପାଇଁ
0: ଦିବ୍ୟ ରଥତ୍ରୟର ଦର୍ଶନ। ଆମେ ଇତି ଅବସରରେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଗୋଟେ ସୂଚନା ଦେଉଛୁ, ଯେଉଁମାନେ ମହାପ୍ରଭୁଙ୍କୁ ଜାଣିବାରେ କିଛି ଆଗ୍ରହ ରହିଛି, ପ୍ରଶ୍ନ ଆପଣମାନଙ୍କର ରହିଛି, ଆମର ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନେ ଯୋଗାଯୋଗ କରିପାରିବେ। ଆପଣ ହ୍ୱାଟ୍ସଆପ୍ ନମ୍ବରଟି ମନେ ରଖନ୍ତୁ, 8895254200। ଆଉ ଥରେ କହିଦେଉଛୁ, 8895254200। ଏଇ ନମ୍ବରରେ ଆପଣମାନେ ସମ୍ପର୍କ କରିପାରିବେ। ଶୁଣୁଥିଲେ ଆପଣମାନେ ଚୌରାଅଶୀ ଲକ୍ଷ ଜୋନିରୁ ମୁକ୍ତି ପାଇବା ପାଇଁ ଭକ୍ତ ଏଠି ମହାପ୍ରଭୁଙ୍କର ଆଶୀର୍ବାଦକୁ କାମନା କରିଥାଏ
1: କି ନା। ଏ ଜନ୍ମ ଆଉ ମିଳିବ କି ନ ମିଳିବ ଆମେ ଜାଣିନେ, ତେଣୁ ରକ୍ତ ମାଂସ ଦେହଧାରୀ ମଣିଷ ପ୍ରତ୍ୟେକ ବେଳେ ଆଶା କରେ ଯେ ମତେ ଆଉ ପୁନର୍ଜନ୍ମ ନ ମିଳୁ, କାରଣ ଯାହା ଆଚାର୍ଯ୍ୟ ଶଙ୍କର କହିଥିଲେ, ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ, ପୁନରପି ଜନ୍ମ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନମ,
0: ଯେଉଁ କଥା କୁହାଯାଇଛି ଯଦି ମାନବ ଜନ୍ମେ ଏହି ଲାଭ ଯଦି ଗୋବିନ୍ଦେ କରେ ଭାବ। ତେଣୁ ସ୍ୱୟଂ ଗୋବିନ୍ଦ ଯେତେବେଳେ, ସ୍ୱୟଂ ଜଗନ୍ନାଥ ଯେତେବେଳେ ଆସିଛନ୍ତି ଭକ୍ତର ନିକଟକୁ ବଡ଼ଦାଣ୍ଡକୁ, ସିଏ କାହିଁକି ଏ ସୁଯୋଗକୁ ହାତ ଛଡ଼ା କରିବ। ତେଣୁ ତାର ଭକ୍ତି କୈବଲ୍ୟକୁ ଭକ୍ତି ପସରାରେ ସିଏ ମହାପ୍ରଭୁଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛି, ଏବଂ ମହାପ୍ରଭୁଙ୍କୁ ସେବା କରିବା ପାଇଁ ମହାପ୍ରଭୁଙ୍କୁ ଆଖି ଖୋଲି ପ୍ରାଣ ଭରି ସିଏ ଏଇ ଯୋଉ ଦର୍ଶନର ପରିବେଶକୁ ସିଏ ନିଜର କରିବା ପାଇଁ ଆଜି ଗୋଟେ ସମ୍ପୂର୍ଣ୍ଣ ସୁଯୋଗ ପାଇଛି ଶ୍ରଦ୍ଧାଳୁଟିଏ। ନା ଆପଣ କଣ ଭାବୁଛନ୍ତି?
1: ସେ ତାହିଁ ସତ୍ୟ, କାରଣ ବର୍ତ୍ତମାନ ପାଗ ଆଗ ଭଳି ରଥଯାତ୍ରାରେ ଯୋଉ ଆମେ ଦେଖୁଥିଲେ ମୂଷଳଧାରାରେ ଯୋଉ ବର୍ଷା ସତ୍ୟମିତି ଚାରିମେଘ ହେଇଥିଲା, ଆଜି ତାର ବିପରୀତ, ଆଜି ସେସବୁ ଜିନିଷ ନାହିଁ, ମୁକ୍ତାକାଶ ଭଳି ରହିଛି। ଯଦିଓ ଆକାଶ ମେଘାଚ୍ଛନ୍ନ ଅଛି, ତଥାପି ଲୋକମାନେ ଆନନ୍ଦରେ ଯାଉଛନ୍ତି ଆସୁଛନ୍ତି, ପ୍ରଭୁଙ୍କୁ ସମର୍ପିତ ହେଇକିରି ଯୋଉ ଅନୁଭବ ନେଇକିରି ଆସୁଛନ୍ତି ସେଇ ଅନୁଭବ ତାଙ୍କର ପୂରଣ
0: ହେଉ। 4 ଫୁଟର ରଥ ବର୍ତ୍ତମାନ କିଛି ଶ୍ରଦ୍ଧାଳୁ ସେମାନେ ଏଇ ଆମର ବଳଗଣ୍ଡି ଛକ ନିକଟରୁ ଘଣ୍ଟା ବଜେଇ ବଜେଇ ଆଡ଼ପ ମଣ୍ଡପ ଆଡ଼କୁ, ଗୁଣ୍ଡିଚା ମନ୍ଦିର ଆଡ଼କୁ ବର୍ତ୍ତମାନ ଯାତ୍ରା ଆରମ୍ଭ କରୁଛନ୍ତି। କଣ କହିବେ?
1: ସବୁ ସବୁ ରଥ ଛୋଟ ବଡ କିଛି ନାହିଁ, ଭଗବାନଙ୍କ ପାଖରେ ସମସ୍ତେ ସମାନ। ସାମ୍ୟବାଦ, ସମାଜବାଦ, ମାନବବାଦ, ଏଇ ତିନିଟା ବାଦ ଯେତେବେଳେ

0: ଏକତ୍ରିତ ହୋଇଯାଉଛି ସେତେବେଳେ ଏ ବିଚାରଧାରା ସେତେବେଳେ ଏ ବିଚାରଧାରା ପ୍ରତ୍ୟେକ ଭକ୍ତମାନେ ଅନୁଭବ କରୁଛନ୍ତି। ବର୍ତ୍ତମାନ ଏହି ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ କଥାକୁ ଆଗେଇ ନେବା ପାଇଁ ଆମେ ଯିବା ପ୍ରଥମ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆପଣମାନେ ଦ୍ୱିତୀୟ କେନ୍ଦ୍ରରୁ ଧାରା ବିବରଣୀ ଶୁଣୁଥିଲେ। ଏ ଯେଉଁ ଛୋଟ ରଥ, ବଡ଼ ରଥ, ଏଇ ଯେଉଁ ବିଚାର ଆସୁଛି, ରଥରେ କୌଣସି ଛୋଟ ବଡ଼ ନଥାଏ, ଏବଂ ଯାହାର ସାମର୍ଥ୍ୟକୁ ଦେଖି ମହାପ୍ରଭୁଙ୍କର ଏଇ ବଡ଼ ଦାଣ୍ଡରେ ସମସ୍ତେ ରଥଟିଏ ଗଡ଼େଇବାକୁ ଚାହାନ୍ତି। ଏବଂ ସେଇଭଳି କେହି ଜଣେ ଭକ୍ତ ଗୋଟିଏ ଛୋଟିଆ ରଥ ତିଆରି କରିକି ବଡ଼ ଦାଣ୍ଡରେ ଆଣୁଛନ୍ତି। ସେହି ଦୃଶ୍ୟ ଆମର ବିବରଣୀଦାତାଙ୍କ ଦୃଷ୍ଟିରେ ପଡ଼ିଲା ବୋଲି ସେ ଆପଣମାନଙ୍କୁ ଶୁଣେଇଲେ। ଆପଣ ଜାଣିଛନ୍ତି, ଆଜି ସାରା ଓଡ଼ିଶାରେ 3000ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିର ଅଛି, ଏବଂ ସବୁ ସ୍ଥାନରେ ଛୋଟ ହଉ ବଡ଼ ହଉ ରଥଯାତ୍ରା ହେଉଛି। କେଉଁଠି 3ଟି ରଥ ହେଉଛି, କେଉଁଠି ଗୋଟିଏ ରଥରେ 3 ଠାକୁର ଯାଉଛନ୍ତି, ଚତୁର୍ଦ୍ଧା ମୂର୍ତ୍ତି ଯାଉଛନ୍ତି। ତେଣୁ ଏଭଳି ଭାବରେ ଜଗନ୍ନାଥ ସଂସ୍କୃତିର, ଜଗନ୍ନାଥ ଉପାସନାର ଯେଉଁ ଉତ୍କଳ ଭୂମିରେ ପ୍ରସାର ହୋଇଛି, ସେ ପ୍ରସାର ଫଳରେ ବହୁ ସ୍ଥାନରେ ଏବେ ରଥଯାତ୍ରା ଆମେ ଦେଖିବାକୁ ପାଉଛୁ। ଯେଉଁ ରଥଯାତ୍ରା ସବୁ ବିଧି ରକ୍ଷା କରି, ବିଧିବିଧାନକୁ ମାନି, ଜଗନ୍ନାଥଙ୍କର ଯେଉଁ ମୂଳ ପୀଠ ଶ୍ରୀକ୍ଷେତ୍ରର ବିଧିବିଧାନକୁ ମାନିକରି 3000 ସ୍ଥାନରେ ରଥଯାତ୍ରା ବର୍ତ୍ତମାନ ହେଉଛି। ଏଇଟା ବହୁତ ବଡ଼ କଥା ଆମ ପାଇଁ। ଏଇ ଯେଉଁ ରଥ ବଡ଼ ଦାଣ୍ଡରେ ବିଜୟ ହେବା, ସେ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡ ହେଉ, କି କୋରାପୁଟ ଦାମନଯୋଡ଼ିର ହେଉ, କି ସାବର ଶ୍ରୀକ୍ଷେତ୍ର ହେଉ, କି ବାରିପଦା ହେଉ, ଯେଉଁ ସ୍ଥାନରେ ବି ରଥଯାତ୍ରା ହେଉଛି, ରଥଯାତ୍ରାଟା ହେଉଛି ଗୋଟିଏ ପ୍ରତୀକ ମାତ୍ର। ଏଇ ରଥଯାତ୍ରାଟାକୁ ଆମେ ବିଚାର କରିବାକୁ ପଡ଼ିବ ଯେ ଆମର ମନରୂପକ ବଡ଼ ଦାଣ୍ଡରେ ମହାପ୍ରଭୁ ବିଜେ ହେବେ। ଏବଂ ଏଇଥିପାଇଁ ଗୋଟିଏ ସୁନ୍ଦର ଗୀତ ଅଛି, ସେ ଗୀତଟି ଆମର ରଚନା କରିଛନ୍ତି। ସେ ଆଧୁନିକ ଗୀତ ହେଲେ ମଧ୍ୟ ସେ ଗୀତ ଭିତରେ ଗୋଟିଏ ଗଭୀର ଦାର୍ଶନିକ ତତ୍ତ୍ୱଟି ଅଛି। ସେ ଗୀତଟି ହେଉଛି ଯେ ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ। ଏହି ଗୀତଟିକୁ ଲେଖିଛନ୍ତି ଆମର ଗୀତିକବି ନନ୍ଦକିଶୋର ସିଂ, ଏବଂ ତାକୁ ଗାଇଛନ୍ତି ପ୍ରଖ୍ୟାତ ଗାୟକ ଦିବାକର ମହାନ୍ତ। ତେଣୁ ଯେତେବେଳେ ବଡ଼ଦାଣ୍ଡରେ, ବଡ଼ଦାଣ୍ଡେ ଚାଲେ ତମ ନନ୍ଦିଘୋଷ ରଥ, ମହାପ୍ରଭୁ ଆପଣଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଚାଲୁଛି, ମୋର ମନର ବଡ଼ଦାଣ୍ଡରେ ମଧ୍ୟ ପ୍ରଭୁ ଆପଣ ବିଜୟ କରନ୍ତୁ। ଏଇ ଯେଉଁ ବିଚାରଟା, ଏଇ ବିଚାରଟା ହେଉଛି ଆମର ବୈଦିକ ବିଚାର। ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ବୋଲି ଯେଉଁ କୁହାହେଇଛି, ରଥରେ ଯେତେବେଳେ ଆଷାଢ଼ ମାସରେ ମହାପ୍ରଭୁ ବାମନ ଅବତାର ହୁଅନ୍ତି, ସେହି ମହାପ୍ରଭୁ ବାମନ ହେଇକରି ଯେତେବେଳେ ରଥ ଉପରେ ବସିବେ, ସେତେବେଳେ ଆମର ଅନ୍ତର ଭିତରେ, ଆମ ହୃଦୟ ଭିତରେ ମଧ୍ୟ ଆମେ ମହାପ୍ରଭୁଙ୍କୁ, ଆମେ ଶରୀର ରଥରେ ଯେଭଳି ଧାରଣ କରିଛେ, ହୃଦୟ ରୂପକ ସିଂହାସନରେ ମହାପ୍ରଭୁ ବସିଛନ୍ତି, ଏ ରଥ ଉପରେ ମହାପ୍ରଭୁଙ୍କର ବିଜୟ ହେବା, ଏବଂ ଆମର ଅନ୍ତର ରଥରେ ମଧ୍ୟ, ଆମ ଶରୀର ରଥରେ ମଧ୍ୟ ହୃଦୟ ସିଂହାସନରେ ମହାପ୍ରଭୁ ବିଜୟ ହେବା, ଏ ଦୁଇଟି କଥା ଯେତେବେଳେ ଏକାକାର ହେବ, ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ ଦାଣ୍ଡରେ ଗଡ଼ୁଛି, ଆମର ମନର ବଡ଼ ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜୟ ହୋଇଛନ୍ତି। ତେଣୁ ଏହି ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି, ଏବଂ ତାକୁ ସୁନ୍ଦର ଭାବରେ ଆମେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛୁ। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଆପଣମାନଙ୍କୁ କହୁଥିଲେ, ଏଇ ଯେଉଁ ନର୍ତ୍ତକ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି, ଏବଂ ମହାପ୍ରଭୁଙ୍କୁ ଏ ନୃତ୍ୟ ଦେଖିବାକୁ ଭଲ ଲାଗେ, ଏବଂ ମହାପ୍ରଭୁ ବଡ଼ସିଂହାର ବେଳେ ମଧ୍ୟ ଏହି ନୃତ୍ୟ ଦେଖିକରି ସେ ନିଦ୍ରା ଯାଆନ୍ତି, ପହୁଡ଼ ହୁଅନ୍ତି। ଏ ନୃତ୍ୟଟି ଆମର କ'ଣ ଜାଣନ୍ତି, ଆମର ଓଡ଼ିଶୀ ନୃତ୍ୟ ଯାହାକୁ ଆମେ କହୁଛୁ, ସେ ଓଡ଼ିଶୀ ନୃତ୍ୟର 5ଟି ପର୍ଯ୍ୟାୟ ଅଛି। ଗୋଟେ ହେଉଛି ମଙ୍ଗଳାଚରଣ, ଦ୍ୱିତୀୟଟି ହେଉଛି ବଟୁ, ତୃତୀୟଟି ହେଉଛି ପଲ୍ଲବୀ, ଚତୁର୍ଥଟି ହେଉଛି ଅଭିନୟ, ପଞ୍ଚମଟି ହେଉଛି ମୁଖ୍ୟ। ତେଣୁ ଯେଉଁମାନେ ଓଡ଼ିଶୀର ନର୍ତ୍ତକ ଏବଂ ନର୍ତ୍ତକୀ ବା ନୃତ୍ୟାଙ୍ଗନା, ସେମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରନ୍ତି ବା ନୃତ୍ୟରେ ବିଭୋର ହୋଇଯାଆନ୍ତି, ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଏକ ଅବସ୍ଥା ଅଛି, ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ, ତାର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ, ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି, ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏଇ ଯେଉଁ ନୃତ୍ୟ କରୁଛନ୍ତି, ଏହି ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି, ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ

ଯାହାକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହୋଇଯିବାର ଗୋଟେ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି, ଯୋଉଟା ମହାପ୍ରଭୁଙ୍କର ଅତି ପ୍ରିୟ। ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି ଏବଂ ତାର ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ, ଏହି କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ, ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି, ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ। ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏହି ସଂସାରର ଜଞ୍ଜାଳ ମୋହ ମାୟା କାଟିକିରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ, କିନ୍ତୁ କୋଉଠି ଫେରିପାରୁଛେ ଆମେ? ତେଣୁ ଯେତେବେଳେ ଏହି କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ, ଯୋଉଟା ନବଦା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନଂ। ଭକ୍ତିରେ ନଅ ପ୍ରକାର ବାଟ ଦେଖା ହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, ନଅଟା ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ ନଅ ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି, ସେଇ ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏହି କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ ଏବଂ ଆମର ଯେଉଁ ଓଡ଼ିଶୀ ନୃତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି, ତାରି ଭିତରେ ଆମେ ସେହି ଭାବଟିକୁ ଦେଖୁଛୁ ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି, କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି, ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ଯେତେବେଳେ ରଥ ଗଡ଼ୁଥିଲା, ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି? ଏଭଳି ଜଣେ ଭକ୍ତ, ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ, ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ, ସେ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶି ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି, ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ। ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେହି ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ, ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ। ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ। ତେଣୁ ବାହୁଡ଼ା ଆଉ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା, ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା, ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ। ଆମର କବିମାନେ ମଧ୍ୟ ଲେଖିଛନ୍ତି, ସତେ କିଏ ଯିବ ବୃନ୍ଦାବନରେ ଯାଇ ପ୍ରବେଶ ହେବ, ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏହି ଶରୀରର ଆତ୍ମା ଛାଡ଼ିଯିବ। ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅନ୍ତକାଳେ ଜମାମେବଂ ସ୍ମରଣ ମୁକ୍ତ୍ୱା କଳେବରଂ ଯଃ ପ୍ରୟାତି ସମଦ ଭାବଂ ଜାତ୍ୟତ୍ର ନତ୍ୟତ୍ର ସଞ୍ଚୟ। ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ, ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ, ଏଥିରେ ସନ୍ଦେହ ନାହିଁ। ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ। ତେଣୁ ଏଇ ଯେଉଁ ଗୀତାରେ ଯେଉଁ ବାଣୀ ଅଛି, ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ। ଏଭଳି ଅନେକ କଥା ଏଇ ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି, କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ। ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ, ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତାର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ।

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି। ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି? କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ଆରେ ଆରେ ଲକ୍ଷ୍ମଣ, ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି, ମୋର ଜନ୍ମ ମାତା, ଜନ୍ମିତ ମାତା, ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ। ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ। ଚାଲନ୍ତୁ ତାଙ୍କ ସହିତ କଥା ହେବା।
1: ମୋ ନାଁ ହେଉଛି ତନ୍ୟା ଘୋଷାଲ, ମୋ କ୍ଲାସ୍ ହେଉଛି ଫାଇଭ, ମୁଁ ପୁରୀରୁ ଆସିଛି।
0: କିଏ କହିଲେ ତମକୁ ଆସିବା ପାଇଁ?
1: ମୋ ବାପା।
0: କେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ ଏଠି ନୃତ୍ୟ ପ୍ରଦର୍ଶନ କରୁଛ?
1: ବହୁତ ଭଲ ଲାଗୁଛି।
0: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
1: ପୁନମ ଜେନା।
0: ଆଉ ତମ ନାଁ?
1: ସ୍ମୃତି ଆରାଧ୍ୟା।
0: ଆଜି କ'ଣ ଏଠି ତମେ ପରଫର୍ମ କରିବ?
1: ଓଡ଼ିଶୀ।
0: ପ୍ରାକ୍ଟିସ୍ କରୁଛ ଭଲରେ?
1: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡ୍ୟାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢି ଦିଅନ୍ତୁ।
0: ଆଉ ତମେ କ'ଣ ମାଗିବ ଠାକୁରଙ୍କୁ?
1: ମୁଁ କହିବି ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ ହଉ।
2: ଜୟ ଜଗନ୍ନାଥ। ସତରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେଇ ଅନୁଭୂତି, ଯେ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏଇ ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ, ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯେଉଁ ମିଛ ମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇ ଦେଲେ ସବୁକିଛି ହଜିଯାଏ। ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା, ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ, ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହଉ କି କୀର୍ତ୍ତନ ମାଧ୍ୟମରେ ହଉ, ଆଉ ତାଠୁ ବଡ଼ି ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବ କି। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେ ସେବକମାନଙ୍କ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛାସେବକ, ଯେଉଁମାନେ କିଏ ପାଣି ବାଣ୍ଡୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ, ମହାଶୂନ୍ୟ, ଯେ ଶୂନ୍ୟ ଭିତରେ ବଡ଼ ଦାଣ୍ଡ, ବଡ଼ ପଣ୍ଡା, ମହାପ୍ରସାଦ, ସ୍ୱର୍ଗଦ୍ୱାର, ପତି ତପାବନ, ଆଉ ଶରଧା ବାଲି। ଶରଧା ବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯେଉଁ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି, ଯେଉଁ ସେବକଗଣ ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯେଉଁ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି। ରୋଷହୋମ ତ ସରିଲାଣି, ଖେଚୁଡ଼ି ଭୋଗ ହେବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯେଉଁ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି, ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ। କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ, ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ, ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ଼ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକେଇ

0: ମସ୍ତକରେ ସୁନ୍ଦର ସୁଶୋଭିତ ଟାୟା ବାନ୍ଧି ଆସିବେ ଜଗତର ନାଥ ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ। ଯୋଉ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ସେ ଯୋଉ ଭାବନା, ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା। ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେଇ ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ତ୍ତ ହୋଇଣ ବାଚୋରି ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋମନ ଲୋଡ଼ଇ ଦେଶନେ ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି। ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ ତୀବ୍ର ହୋଇ ଉଠୁଛି। ସମସ୍ତେ ଅପେକ୍ଷା କରିଛନ୍ତି ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏଇ ଯୋଉ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯୋଉ ଯାତ୍ରା ହଉଛି ଆଷାଢ଼ ମାସର ଆଦ୍ୟ ଆଷାଢ଼ର ଯୋଉ ପ୍ରାବୃଟ ରାସରେ ନିଜକୁ ଏ ରାସ ରସ ବୈଷ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯୋଉ ନବରସର ଯୋଉ ଠାକୁର, ନବଶୃଙ୍ଗାରର ଠାକୁର, ନବଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ଶାନ୍ତେ କୋଟି କୈବଲ୍ୟ ନାଥଙ୍କର ଯୋଉ ଯାତ୍ରା ହଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନୀ ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଇଏ ସେ ଅବନୀ ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି। ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଏଇ ଖ୍ୟାତି ଆଜି ସୁଦୂର ପ୍ରସାରୀ। ସେଇଥିପାଇଁ କୋଣ ଅନୁକୋଣରୁ ଯୋଉମାନେ ଯୋଉ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର। ଯୋଉ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି। ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲକୋ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୀମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
4: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁ?

0: ତଥ୍ୟ ମିଳିବ।
1: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
2: जय जगन्नाथ, जय जगन्नाथ, जय जगन्नाथ। आज प्रकृत श्रद्धा बाली रे जो श्रद्धार सहित आज भक्त माने समस्ते रथ टाणीमा पई अपेक्षा करिकरी रहिछंती। केतेबेले महाप्रभुंकर सेही दिव्य रथ रे ठाकुर माने आरोहण करिवे एवं रथ यात्रा आरंभ हबो। किंतु वर्तमान आमे देखिबा को पाउचे जे जो कर्डन करा जाइछि रथ को गोटे इनर कर्डन करा जाइछि, ता भितरे तीन रथ अति सुंदर भाव अच्छा सब परिष्कृत। आज कौटी टिके नाकू नाही अलिया नाही कौन सी अपरिष्कृत जगह नाही। जहाँ को कहती श्रद्धा बाली बाली के टिके मुंडे मारवाई जो कवि माने सब लिखिंट वास्तविक आज से रूप धारण कर श्रद्धा बाली। एवं आज गोटे अपूर्व दृश्य आम देखा पाच ପବନ ଖିଲି ଖିଲି ହେଇକି ପ୍ରବାହିତ ହେଉଛି। ପବନର ବେଗ ବା ଗତି ସେ ମଧ୍ୟ ମନ୍ଦ ପଡ଼ୁନାହିଁ, ଅତି ସୁନ୍ଦର ଭାବରେ ସେ ପବନ ଚାଲିଛନ୍ତି ଏବଂ ନଭୋମଣ୍ଡଳରେ ଏବଂ ସମ୍ପୂର୍ଣ୍ଣ ଭାବରେ ମେଘ ଆଚ୍ଛାଦନ କରିକି ରଖିଛନ୍ତି। ଆଉ ବର୍ଷା ମଧ୍ୟ ସାମାନ୍ୟ ନାହିଁ, କ୍ଳାନ୍ତି କେହି ଅନୁଭବ କରୁନାହାନ୍ତି। ଅତି ସୁନ୍ଦର ଭାବରେ ଆଜି ପାଗ ହେଇଛି, କାରଣ ଯେଉଁ ଆମେ ଦେଖିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିର ଯେଉଁ ଅବସ୍ଥା ଥିଲା ବର୍ତ୍ତମାନ ସେ ଅବସ୍ଥା ନାହିଁ। ସେ ଥିଲା ସମ୍ପୂର୍ଣ୍ଣ ଭାବରେ କାଦୁଆ ଗୁଣ୍ଡିଚା, କାରଣ ବର୍ଷା ହେଉଥିଲା, ନିରନ୍ତର ବର୍ଷା ହେଉଥିଲା। କିନ୍ତୁ ଆମେ ଭାବୁଥିଲୁ ଆଉ ଏଇ ସମୟ ମଧ୍ୟ ଅର୍ଥାତ୍ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟା ଅଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଇଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
3: ଗୋଟେ କଥା ମୋର ମନେ ପଡୁଛି
2: ଆଜ୍ଞା,
3: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
2: ବହୁଛି।
3: ଏ ଯୋଉ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
2: ଆଜ୍ଞା
3: ସେ ମ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ। ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେଇ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କଣ ହଉଛି ନା, ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧମହ, ଯେ ଗନ୍ଧମହର ଅର୍ଥ ହେଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯୋଉ ବର୍ତ୍ତମାନ ମଧ୍ୟ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହଉଛି ନା
2: ଆଜ୍ଞା,
3: ଏଇ ଯୋଉ ମିଳନଟା କଣ, ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେ ଜୀବ ପରମର ମିଳନ, ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ। ତେଣୁ ଏଇଟା ମଧ୍ୟ ଗନ୍ଧମହ ବର୍ତ୍ତମାନ ପ୍ରସରିତ ହଉଛି, ପ୍ରକୃତି ଏଇ ଯୋଉ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ଦାଣ୍ଡରେ, ମହାପ୍ରଭୁଙ୍କୁ ଦର୍ଶନ କରିବେ
2: ଆହୁରି ଆମୋଦିତ କରିବା ପାଇଁ,
3: ଆହୁରି ଆମୋଦିତ କରିବା ପାଇଁ
2: ପବନ,
3: ଦକ୍ଷିଣା ପବନ ବହୁଛି,
2: ମୃଦୁମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼। ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟିଏ ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି। ଯାହା ତ କହୁଥିଲେ ବର୍ତ୍ତମାନ ଟିକେ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି ରଥ
3: ପୂର୍ବରୁ ପରେ ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକା ମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ। ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ ଆଉ ପରିଷ୍କାର ହେଇଗଲା
2: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ ତିନି ରଥ।

ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ ଏବଂ ଯୋଉ ଚାରମାଳ ଦେଇକରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟ ତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବେ। ଇଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା, ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟେ ମହୋତ୍ସବର କଥା ସେଠି ଲେଖାହେଇଛି। ଏତେ କାଳା, ଏଇ କାଳ ଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯୋଉ ଏଇ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ। ଇଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ, କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ, କୁହାଯାଉ କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 2,50,000 ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି ସେଇ ଶ୍ରୀକ୍ଷେତ୍ରରେ 1,50,000, 2,50,000, 10,00,000 ଲୋକ ଆସି ରୁଣ୍ଡ ହେଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା, ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି। ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି ଯାହାଫଳରେ ମହାପ୍ରଭୁ ଟିକେ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହେଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକେ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ, ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକେ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହେଇନି, 7:00 to 12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି, କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତାର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି, ସେମାନେ ମଧ୍ୟ ଆମ ଏକ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତ୍ୟୁପହୃତଂ ଅଶ୍ରାମି ପ୍ରୟତ ଆତ୍ମନଃ। ପତ୍ର ଟିକେ ହଉ, ପାଣି ଟିକେ ହଉ, ଫୁଲ ଟିକେ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି ଏବଂ ତାଙ୍କର ଜନ୍ମ ନାହିଁ, ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି, ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି। ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାସନୀ ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନୀ ଏବଂ ଅର୍ଦ୍ଧାସନୀ ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଙ୍ଗ।

0: ପିଲାମାନେ ଭପା ତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହବ। ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ, ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ, ସୁନ୍ଦର କଥା ଆପଣ କହିଲେ। ଯୋଉ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୁସଜ୍ଜିତ ହୋଇଛି ସେନାପଟା ଲାଗି ହେଇକିରି, ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଯେ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କ'ଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାଣନ୍ତି କୁତଃ ମନୁଷ୍ୟ। ତେଣୁ ଯୋଉ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ, ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯୋଉଟା ଜାଣିପାରୁନାହାନ୍ତି, ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯୋଉ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯୋଉ ଅର୍ଦ୍ଧ ଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାର ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି, ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ କେନ୍ଦ୍ର ତିଆରି ହେଇଛି। ଏବଂ ଏଠି ଆମର ଯାହା ଅନୁଭବ, ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯୋଉ ଚେତନା, ଯୋଉ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯୋଉ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ, ଯୋଉ ଚେତନାରେ ମଣିଷ ଭଲ ହୁଏ। ସେଇଥିପାଇଁ ଭାଗବତରେ କହିଲା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ା ପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି, ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ, ତାଙ୍କର ହୃଦୟ ଭିତରେ, ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ, ଯୋଉ ଆଦିବାସୀ ଦେବତା, ଯୋଉ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଆଲୋଚନା କରୁଥିଲେ, ତାହା ହିଁ ସତ୍ୟ। କାରଣ ଏଇ ଯୋଉ ଦଇତା ଏବଂ ପତି, ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ, ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯୋଉ ବିଗ୍ରହ ଏତେ ମନ ଛୁଆଁ, ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ। କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା, ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ, ନାଗଚକ୍ଷୁ ଅପଲକ ନେତ୍ର, ତଳଭାଗ ହେଉଛି ଦଣ୍ଡି ଥମ୍ବ ଲିଙ୍ଗ, ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ

0: ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ, ସେଇଥିପାଇଁ ଏଇ ଯୋଉ ଦୁଇଟି ଶିବଲିଙ୍ଗ ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ ଯୋଗଳି ଭାବରେ ରହିଛନ୍ତି। ତେଣୁ ଏ ଦେବତା ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ, ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଜଗତ ସରସେ ଭାରତ କମଳ ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ। ବାସ୍ତବରେ ଏ ନୀଳାଚଳ ଧାମର ମହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗ

ଏ ନୀଳାଚଳ ଧାମର ମହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନ କରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ଶ୍ୱେତ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ, ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି। ମହାପ୍ରଭୁ କେତେ ସୁନ୍ଦର ଜଗନ୍ନାଥ ମହାପ୍ରଭୁ, ଅଭିନବ ଜଳଧର ସୁନ୍ଦର ଧୃତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର, ସେ ସୌନ୍ଦର୍ଯ୍ୟରେ ବସିଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ। ମହାପ୍ରଭୁ ହେଉଛନ୍ତି ଦାତା, କ'ଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟିଏ ଅଣ୍ଟା ଭିଡ଼ି ଆସିଯାଏ, ମୁଁ ଯାଉଛି ଆଜି ଜଣେଇବି କାଳିଆକୁ, ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ପରି ବଡ଼ ଦାଣ୍ଡରେ ଠିଆ ହୋଇ, ଯେ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁ ମହାନ୍ତିଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତମାନେ ଆସିଛନ୍ତି ବଡ଼ଦାଣ୍ଡକୁ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ଭକ୍ତ ସିନା ଅନେକ କଥା ଭାବିକରି ଆସିଥାଏ, ଏ ବଡ଼ଦାଣ୍ଡର ଏତେ କୁହୁକ ସ୍ପର୍ଶ, ଏତେ ଭାବନାତ୍ମକ ସ୍ପର୍ଶ ରହିଛି, ଭକ୍ତ ସବୁ ଭୁଲିଯାଏ ତା ନିଜ କଥାକୁ। ଏଇଥିପାଇଁ ଯେ ମହାପ୍ରଭୁ କେତେବେଳେ ନା କେତେବେଳେ ତାର ସେ ଦୁଃଖକୁ ହରଣ କରିନିଅନ୍ତି, ହରି ହରଣ କରିନିଅନ୍ତି, ସିଏ ଆଉ କ'ଣ ଦୁଃଖ କଥା ମନେ ପକେଇବ। ଖଣ୍ଡନାଥ ସର୍ବ ଦୁଃଖାନମ୍ ଅଖଣ୍ଡାନନ୍ଦ ଦାନତ ସ୍ୱଭାବାଦାରୁ ରୂପମ୍ ହି ପରଂ ବ୍ରହ୍ମାଭିଧୀୟତେ। ଏ ପରଂ ବ୍ରହ୍ମଙ୍କ ପାଖରୁ ଆଉ ସେ ତାର କ'ଣ ଆଉ ପାଇବାକୁ ଅଛି? ତେଣୁ ଏଇ ସର୍ବ ରହସ୍ୟମୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଆଜିର ବାହୁଡ଼ା ଯାତ୍ରାରେ ଆମେ ଦେଖୁଛେ। ଆମ କେନ୍ଦ୍ର ଆଗରେ ଯେଉଁ ଭକ୍ତମାନଙ୍କ ଦ୍ୱାରା କିଛି ଦ୍ରବ୍ୟ ପଡ଼ିଯାଇଛି, କାଗଜ ହେଉ ପତ୍ର ହେଉ, ସେସବୁକୁ ଉଠାଇ ଦେଉଛନ୍ତି ସ୍ୱେଚ୍ଛାସେବୀମାନେ, ପରିମଳ ବିଭାଗ। ସେମାନେ ଯେଉଁ କଥା ଆସିଛନ୍ତି ଶ୍ରୀକ୍ଷେତ୍ରକୁ ସେମାନେ ତାଙ୍କ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଇଏ ବଡ଼ଦାଣ୍ଡର ପବିତ୍ରତାକୁ ସମସ୍ତେ ଅଙ୍ଗୀକାର କରିଛନ୍ତି ହୃଦୟରେ।

0: ବୁଝିଛନ୍ତି, ମନରେ ହୃଦୟରେ ଧାରଣ କରିଛନ୍ତି ପବିତ୍ରତାକୁ। କାହିଁକି ନା ଏଇ ଜାଗାରେ ପହଞ୍ଚିବା ହେଉଛି ଭକ୍ତର ଗୋଟିଏ ବଡ଼ ଆସ୍ଥା ଏବଂ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚି ଆପଣମାନେ ମଧ୍ୟ ପହଞ୍ଚିଛନ୍ତି, ଯାହା ମାନସିକ ସ୍ତରରେ ଯେଉଁ କଥା ଆମର ମାନସ ଉପଚାର ପୂଜନ କରାଯାଏ ଦେବାଦେବୀଙ୍କୁ, ଆପଣମାନେ ଜାଣନ୍ତି। ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏଇ ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏଇ ମାନସିକ ପୂଜାକୁ ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ, ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏଇ ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ଦାଣ୍ଡରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି, ଶ୍ରୋତାବନ୍ଧୁ ଏ କଥାକୁ ଆଗକୁ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦ୍ୱିତୀୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥା ଗୁଡ଼ିକ ବର୍ତ୍ତମାନ ଆସିକିରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକିରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗେଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହେଇକି ରହିଛି ଏବଂ ନିବଦ୍ଧ ହେଇକି ରହିବାର ସୂଚନା ମିଳୁଛି। ଏବଂ ତାଙ୍କର ଯେଉଁ କୋଠ ସୁଆସିଆ ସେବକମାନେ ସେମାନେ ସବୁ ବୋହିକିରି ଆଣିକିରି ବାକ୍ସ ଇତ୍ୟାଦି ହଣ୍ଡାହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯେଉଁଟା ଆମର ଠିକ୍ ତଳେ ଅଛି, ଶରଧାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯେଉଁଠି ପ୍ରଥମ କେନ୍ଦ୍ର ହେଇଛି, ସେଇଥିରେ ଯେଉଁ କର୍ଡନ୍ ଥିଲା ସେଇ କର୍ଡନ୍କୁ ବର୍ତ୍ତମାନ ହଟେଇ ଦିଆହେଲା। ଏଇଥିରୁ ଜଣାପଡ଼ୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା। ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି, କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡ଼ୁଛି ଯେ ପହଣ୍ଡିର ଆରମ୍ଭ ହେବ। ଆଉ ବଡ଼ଦାଣ୍ଡକୁ, ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହେଇଛି ଏବଂ ବର୍ଷା ତ ନାହିଁ, ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି। ସେଇଥିପାଇଁ ଯେଉଁଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯେଉଁଟା ପ୍ରକୃତି କରୁଥିଲା ଏ ବର୍ଷ ତାକୁ ସରକାର କରୁଛନ୍ତି, ପାଣି ସିଞ୍ଚନ କରୁଛନ୍ତି। ଏ ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି। ମଝି ରାସ୍ତାଟି ଆମ୍ବୁଲାନ୍ସ ଯିବା ଆସିବା ପାଇଁ ସଫା ହେଇକି ରଖାହେଇଛି ମେଡ଼ିକାଲ ଛକ ପର୍ଯ୍ୟନ୍ତ, କାଳେ କିଛି ଅସୁବିଧା ହେଲେ ଯେଉଁମାନେ ଆହତ ହେବେ ବା ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବ ସେମାନଙ୍କୁ ତୁରନ୍ତ ସେଇ ବାଟରେ ନେଇକରି ପହଞ୍ଚାଇ ଦିଆଯାଇପାରିବ। ଆଉ ସମଗ୍ର ମେଡ଼ିକାଲ ଛକ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ ସୋରିଷ ବୁଣିବାକୁ ଜାଗା ନାହିଁ, ପ୍ରବଳ ଜନସମୁଦ୍ର ସମାଗମ ହୋଇଗଲେଣି। ସମ୍ପୂର୍ଣ୍ଣ ଶରଧାବାଲି ସେମାନଙ୍କ ଦ୍ୱାରା ବର୍ତ୍ତମାନ ଆଚ୍ଛନ୍ନ ହୋଇକରି ଶରଧାବାଲି ବର୍ତ୍ତମାନ ଅଛି। କିଛି ସମୟ ପୂର୍ବରୁ ଆମର ଜଣେ ନୃତ୍ୟାଙ୍ଗନା ବା ଜଣେ ନର୍ତ୍ତକ ଆସିକରି ଯେତେବେଳେ ଆମକୁ ସାକ୍ଷାତକାର ଦେଉଥିଲେ ସେତେବେଳେ ସେ କହୁଥିଲେ ଯେ ଆମେ କାହିଁକି ଏଇ ଶ୍ରୀକ୍ଷେତ୍ରକୁ ଆସିକରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ନୃତ୍ୟ ପ୍ରଦର୍ଶନ କରୁ। ତାର କାରଣ ହେଉଛି ଯେ ଏ ଜଗତରେ ଏକମାତ୍ର ପୁରୁଷ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଏବଂ

0: ଏଇଟା ହେଉଛି ବୈଷ୍ଣବୀୟ ଭାବନା। ବୈଷ୍ଣବୀୟ ଭକ୍ତି ଆନ୍ଦୋଳନ ଯେତେବେଳେ ଆସିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଏତେ ଚାଞ୍ଚ କଳାପୁଞ୍ଚ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା। ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ, ଆଉ ସଂସାରରେ ସମସ୍ତେ ହେଉଛନ୍ତି ନାରୀ। ଏଇଟା ହେଉଛି ଗୋପୀ ଭାବନା, ଏଇଟା ହେଉଛି ବୈଷ୍ଣବ ଭାବନା। ତେଣୁ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ। ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି, ରାଧା ମଧ୍ୟ ଜଣେ ଗୋପୀ, ତେଣୁ ଗୋପୀ ଭାବ କହିଲେ ରାଧା ଭାବ, ରାଧା ଭାବ କହିଲେ ଗୋପୀ ଭାବ। ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ। ହଁ, ଆମେ ଘଣ୍ଟ ଶବ୍ଦ କାହିଁକି, ଆମେ ତ ଦେଖିପାରୁଛେ ବର୍ତ୍ତମାନ ଆଲୋଟ ପଡ଼ିବାର ଦୃଶ୍ୟ, ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯେଉଁ ପାଚେରୀ, ସେ ପାଚେରୀ ସନ୍ଧିରେ ଯେଉଁ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି ଯେ ଆଲୋଟ ହଲୁଛି, ବର୍ତ୍ତମାନ ଆଲୋଟ ପଡ଼ୁଛି ଏବଂ ଆଲୋଟ ପଡ଼ିବା ଫଳରେ ସୂଚନା ମିଳୁଛି, ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର। ବର୍ତ୍ତମାନ ଆସିବ, ବର୍ତ୍ତମାନ ପହଣ୍ଡି ହେଇକିରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକିରି ଆସିବେ। କେତେ ସମୟ ଲାଗୁଛି ଆମେ କହିପାରିବୁନି, କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକିରି ବର୍ତ୍ତମାନ ସରଦାବାଲିକୁ ଆସିଲେଣି, ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ। ତେଣୁ ବଡ଼ ଠାକୁର ସୁଦର୍ଶନ ଆସିବେ, ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର, ତେଣୁ ସୁଦର୍ଶନ ଆସିବେ, ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ। ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁନା, ନା ମୁକ୍ତି ଯଦି ପାଇଯିବୁ ଆମେ, ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏହି ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏଇ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି, ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହେଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏଇ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବ ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକିରି, ଯାଇଥିଲେ ସିଂହଦ୍ୱାର ଦେଇକିରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେଇ ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂ ଚ ତତୋ ନୀତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ

0: ମା ସୁଭଦ୍ରା ଦେବୀ ଆସିବେ ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର କ୍ରିୟାଶକ୍ତି, ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନ ତ ମାଧ୍ୟମରେ ହିଁ କରନ୍ତି, ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜୟ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏହି ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଇଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କରେ ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ 6 ଥର ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି, ତେଣୁ ସେଥିପାଇଁ 24 ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧା ବଲ୍ଲଭ ମଠ ପାର୍ଶ୍ୱ ଦେଇ
1: ଡକ୍ଟର ଦାସ ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯେଉଁ ପହଣ୍ଡି ହେଉଛି ବୋଲି ଆମେ କହୁଛେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି, ତେଣୁ ମହାପ୍ରଭୁମାନଙ୍କର ଯେଉଁ 3 ଠାକୁରଙ୍କର ପହଣ୍ଡି ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ 2 ଠାକୁରଙ୍କର ହିଁ ପହଣ୍ଡି
0: ହେଉଛି, ପାଉଣ୍ଡ ପରେ ପାଉଣ୍ଡ ପକେଇ
1: ପାଉଣ୍ଡ ପରେ ପାଉଣ୍ଡ ପକେଇକିରି ଆସୁଛନ୍ତି, କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
0: ସ୍କନ୍ଧ ଦେଶରେ ଆସି,
1: ତଥାପି ଆମେ ଆକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁ,
0: ଯେହେତୁ 2 ବଡ଼ ଠାକୁରଙ୍କର ପହଣ୍ଡି ହେଉଛି ତେଣୁ ଇଏ ମଧ୍ୟ ତାହାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁଛୁ, କିନ୍ତୁ ବାସ୍ତବିକ ସେମାନେ ପହଣ୍ଡ ପାଉଣ୍ଡ ପରେ ପାଉଣ୍ଡ ନ ପକେଇକିରି ଯେଉଁ ତାଙ୍କର ପ୍ରିୟ ଭକ୍ତ, ତାଙ୍କର ଯେଉଁ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏଇ ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି, ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ ତାପରେ ଦ୍ୱାର୍ପଦଳନ ରଥ ଏବଂ ପରିଶେଷରେ କାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ ଶୁଣନ୍ତୁ ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯେଉଁ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ, କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହୁଛି,
1: ସେଇଟା ହଉଛି ଯେ 3 ରଥରେ 16, 14, 12 42 ଘଣ୍ଟୁଆ 3 ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି, ଜଗନ୍ନାଥଙ୍କ ରଥରେ 16, ତାଳଧ୍ୱଜ ରଥରେ 14, ଦେବଦଳନ ଦର୍ପଦଳନ ରଥରେ 12, ଏଇ ଯୋଉ 42 ଘଣ୍ଟୁଆ, କିନ୍ତୁ ପହଣ୍ଡି ବେଳେ 42 ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ,
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡ ଆରମ୍ଭ ହଉଛି ସେତିକି ବେଳଠୁ ଯୋଉ 42 ଜଣ ମିଳିତ ଭାବରେ ଯୋଉ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, महाशब्द सृष्टि होती तेणु।

0: ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ ତିନି ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରାଟି ହେଉଛି, ଏଇ ଯେଉଁ ପହଣ୍ଡି ଆରମ୍ଭ ହୋଇଛି, ଇଏ ହେଉଛି ଧାଡ଼ି ପହଣ୍ଡି। ମହାପ୍ରଭୁ ସୁଭଦ୍ରା ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ, ସେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ଏବଂ ଏଇ ଘଣ୍ଟୁଆମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯୋଉ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହଉଛି, ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
0: ଆଜ୍ଞା,
1: ଏତିକି ତ କଥା ହବ,
0: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସେ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ। ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି, ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି। ଏବଂ ଯେଉଁ ତାମର ପଡ଼ୁଛି, ଯେଉଁ ଆଲୋଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହୋଇଛି, ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି। ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି, ବର୍ତ୍ତମାନ ନାକଚଣା ଦୁଆରରେ ଦୁଆର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS Care App। ସୁନା କିଣିବା ପୂର୍ବରୁ BIS Care App ରୁ HUID କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
4: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
3: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
4: ଅଛି କେବଳ ମଣିଷ ପଣିଆ।
3: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
4: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
3: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
4: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
3: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
4: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
3: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
4: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
3: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
5: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1-8-1। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
6: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ, ଖଙ୍କାର, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନକରି ନିକଟ

0: ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ। ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ବର୍ତ୍ତମାନ ଆମେ ଦେଖୁଛୁ ନାକଚଣା ଦ୍ୱାର ସମ୍ମୁଖ ଭାଗରେ ଲୋକାରଣ୍ୟ, ଅର୍ଥାତ୍ ବର୍ତ୍ତମାନ ଘଣ୍ଟୁଆମାନେ ସେଇଠି ପହଞ୍ଚିଗଲେଣି, ନୃତ୍ୟକାରୀମାନେ ସେଇଠି ପହଞ୍ଚିଗଲେଣି ଏବଂ ଆମେ ଜାଣିପାରୁଛୁ ୟା ପରେ ହେଉଛନ୍ତି ପହଣ୍ଡି ହେବେ ସେଇ ବଳଭଦ୍ର ଭଗବାନ। ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ୍ୟଂ ବରକୁଣ୍ଡଳଂ ଭୁଜବଳେଇ ରାକ୍ରାନ୍ତ ଭୂମଣ୍ଡଳଂ ବଜ୍ରାଭା ମଳଚାରୁ ଗଣ୍ଡ ଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀକାମପାଳଂ ଭଜେ। ଆଜି କାମପାଳ ବିଜେ କରିବେ, ଆଉ ଅଳ୍ପ ସମୟ ପରେ ଆମେ ଦେଖିବା କାମପାଳ ବିଜେ କରିବେ। ଏଇ ଯେଉଁ ଘଣ୍ଟୁଆମାନେ ବର୍ତ୍ତମାନ ଘଣ୍ଟ ବଜାଉଥିଲେ ସେମାନେ ଶ୍ରୀ ସୁଦର୍ଶନ ଭଗବାନଙ୍କୁ ଦର୍ପଦଳନ ରଥରେ ଆଜି ଛାଡ଼ିକରି ଯାଇଛନ୍ତି ଏବଂ ଏଇ ଶ୍ରୀ ସୁଦର୍ଶନ ହେଉଛନ୍ତି ସମଗ୍ର ବିଘ୍ନର ଉଚ୍ଚାରଣ କରିବା ପାଇଁ ସେ ଆସିଛନ୍ତି। ଯେହେତୁ ପ୍ରଭୁମାନେ ବିଜେ କରିବେ, ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦକ୍ଷ କର ବା ଡାହାଣ କରରେ ଭଗବାନ ସୁଦର୍ଶନ ବିଜେ କରିଥାନ୍ତି ଏବଂ ସିଏ ହେଉଛନ୍ତି ସୂର୍ଯ୍ୟ କୋଟି ସମପ୍ରଭ। ସେଥିପାଇଁ କୁହାଯାଏ ସୂର୍ଯ୍ୟ କି ଉଦିତ ଅମ୍ବରେ, ସତ୍ୟ କ'ଣ ଅମ୍ବରର ଅର୍ଥାତ୍ ନଭୋଦୟ ନଭୋମଣ୍ଡଳରେ ସୂର୍ଯ୍ୟ ଉଦୟ ହେଲେ କି ଏଇଭଳି ଭାବରେ ବିଜେ କଲେ ସେଇ ଶ୍ରୀ ସୁଦର୍ଶନ ମହାରାଜ। ଘଣ୍ଟ ଘଣ୍ଟ ଘଣ୍ଟ ଘଣ୍ଟା ଧୀରେ ଧୀରେ ଶୁଭିଲାଣି ଏବଂ ଆମେ ମଧ୍ୟ ଯେଉଁ ଫାଙ୍କରେ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ବିଜେ କରୁଥିଲେ ସୁଦର୍ଶନ ମହାରାଜ, ସେଇ ଫାଙ୍କ ଦେଇ ବର୍ତ୍ତମାନ ଆମେ ଦେଖୁଛେ ଧୀର ପଦକ୍ଷେପରେ ପାହୁଣ୍ଡ ପରେ ପାହୁଣ୍ଡ ପକେଇ ବିଜେ କରୁଛନ୍ତି କାମପାଳ ହଳାୟୁଧ ସଂକର୍ଷଣ ଭଗବାନ ଶ୍ରୀ ବଳଭଦ୍ର ଭଗବାନ। ସିଏ ହେଉଛନ୍ତି କାମପାଳ, ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳ ଭଜେ। କାମପାଳ କହିଲେ କ'ଣ? କାମ କହିଲେ କନ୍ଦର୍ପ, ପାଳ କହିଲେ ରକ୍ଷା ପାଳକ। କନ୍ଦର୍ପ କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସିଏ ହେଉଛନ୍ତି କାମପାଳ, ଅର୍ଥାତ୍ ଶିବସ୍ୱରୂପ ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ। ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସିଏ ହେଉଛନ୍ତି କାମପାଳ, ସେଇ କାମପାଳ ସିଏ ବିଜେ କରିବେ। ସେ କିଏ? ସେ ଅୟଙ୍ଗି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣୈ ଆଖ୍ୟାସ୍ୟତେ ରାମ ଇତି ବଳାଧିକ୍ୟାତ ବଳଂ ବିଦୁ ଯଦୁନା ମପୃଥକ ଭାବାତ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା ଅୟଙ୍ଗି ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହବ ଶେଷରେ ତା ପୂର୍ବରୁ ସଂକର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ, ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ସଂକର୍ଷଣ ଚାଲିଯିବେ ଅର୍ଥାତ୍ ହଳାୟୁଧ ଚାଲିଯିବେ ସେ ତେଣୁ ଏବଂ କଂସକୁ ବିନାଶ କରିବେ, ମୁଁ ପୁଣି କେମିତି ଯିବି? ସେଥିପାଇଁ ସେ କ'ଣ କଲେ, ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକରି ରୋହିଣୀଙ୍କ ଗର୍ଭରେ ରଖିଲେ ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ। ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକିରି କୁହାଯାଏ।

0: ଭାଗରେ ଅଛନ୍ତି। ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
1: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
0: ନାଇଁ ଠିକ ଅଛି, ଦକ୍ଷ କରେ ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ, ଯିଏକି ସ୍ତମ୍ଭାକାରରେ ଅଛନ୍ତି, ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସେ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି। ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହେଇକିରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏଇଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନରେ ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ହଁ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ। ଯେମିତି ଆମେ ଗଣେ, ନାରାୟଣ, ରୁଦ୍ର, ଅମ୍ବିକେ, ଭାସ୍କର ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏଇ ପଞ୍ଚ ଦେବତାଙ୍କର ପୂଜା ନେଇକରି, ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା, ତାର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚ ଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା। ଏବଂ ରତ୍ନ ସିଂହାସନ ଯେଉଁ କରାଗଲା, ସେ ପଞ୍ଚ ଦେବତା କିଏ ନା, ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ ଏବଂ ମାଧବ ହେଉଛନ୍ତି ବିଷ୍ଣୁ ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏଇଭଳି ଭାବରେ ପଞ୍ଚ ଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ, ଆମେ ଯେଉଁ ପଟେ ଅଛୁ, ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେଇ ବାଟ ଦେଇକିରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇ ପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ ମୁଁ କ୍ଷମା ଚାହୁଁଛି, ଦଶାବତାର ମଠ ଦେଇକିରି ଶରଧା ବାଲି ତଳ ଦେଇକିରି, ଶରଧା ବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ ଏଇ ତଳ ଦେଇକିରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକିରି ସେଇ ପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି, ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆହରଣ କରିବେ। ହଁ ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କ ରଥ, ଦଶାବତାର ମଠ ଦେଇକିରି ଆସିବେ
0: ତାଙ୍କୁ ଏଇ ପଟଟା ସୁବିଧା,
1: ଏଇ ପଟ ସୁବିଧା, ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜୟ ହେବେ, ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ। ମୋର ଟିକେ ବିସ୍ମରଣ ହେଇଗଲା କଥା, କହୁ କହୁ ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି, ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ର ସ୍ୱରୂପ, ରୁଦ୍ର ସ୍ୱରୂପ ହେଇଥିବ, କାମକୁ ଧ୍ୱଂସ କରିଛନ୍ତି ଏବଂ ତାଙ୍କର ଏ ଯୋଉ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି, ତେଣୁ ତନୁ ନାହିଁ କନ୍ଦର୍ପର, ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ

0: ତାପରେ ଏଇ ଯୋଉ ଅମରକୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚସ୍ୱର ସ୍ମର, ଏଇ ଯୋଉ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ ତାଙ୍କର ଯୋଉ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯୋଉ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହଉଛନ୍ତି କାମପାଳ। ତେଣୁ କାମପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି ମଧ୍ୟ,
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭମାନଙ୍କୁ,
1: ଯୋଉ କାମ ଜର୍ଜରିତ ହଉଛେ ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ, ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଡୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ
1: ନାଗେନ୍ଦ୍ର
0: ଚୂଡୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନାକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ, ପ୍ରାର୍ଥନା ବଡ ଠାକୁରଙ୍କ ପାଖରେ। ଏଇ ଟାହିଆ ଯୋଉ ରାଘବ ଦାସ ମଠ ଦଉଛନ୍ତି, ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାହିଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାହିଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାହିଆ ଭାଙ୍ଗିଗଲା କି ଟାହିଆ ଯଦି କୌଣସି ଅସୁବିଧା ହେଲା, ନୂତନ ଟାହିଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା,
1: ଟାହିଆ ଦିଶି ଯାଉଛନ୍ତି,
0: ହଁ ଟାହିଆ ଦିଶି ଯାଉଛନ୍ତି। ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ।
1: ଆପଣ ଏଇ ଯୋଉ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି, ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ ତ ହୃଦୟ,
1: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକେ ଆଗଉଛନ୍ତି, ଟାହିଆ ଟିକେ ଆଗକୁ ଆସୁଛି, ପୁଣି ପଛକୁ ଚାଲି ଯାଉଛନ୍ତି ଏବଂ ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର 14 ଚକ, ତାଙ୍କ ରଥର 14 ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ। ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେଇ ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଣ୍ଡ, ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି ତା ଭିତରେ। ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା, ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ, ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି, ବଡ଼ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ, ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର ତାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଛି, ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ, ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ, ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି, ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହେଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହେଇକରି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ, ମହାପ୍ରଭୁ ମହାକୃପାମୟ, ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ। ତେଣୁ ସେଇଠି

0: ରଘୁ ଅରକ୍ଷିତ ହେ ପ୍ରଭୁ, ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ, ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହେଇକିରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଚାହିଆ ଆଣିକିରି ଦେବି, ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ, ଏବଂ ଦେଖ ଦେଖିପାରୁଛୁ ସେ ଧଳା ଧଳା ଆଖି, ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି, ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି, କି ଅପୂର୍ବ ଇଏ ଶୋଭା, ବାସ୍ତବିକ ଆଖିରେ ନ ଦେଖିଲେ ଇଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ, ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି, ସେ କାହା କଥା ଶୁଣିବେ ନାହିଁ, ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି, ଆଉ ଏଇଠି ଅପେକ୍ଷା କରିଛି ଦଶାବତାର ମଠ, ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେ ଜୟ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ, ଯଦି ହରିସ୍ମରଣେ ସରସଙ୍ଗ ମନୁ, ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳୀ ଶୁଣୁତଦା ଜୟଦେବ ସରସ୍ୱତୀ, ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି, ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ, ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିବାରେ, ଆଜି ଘଣ୍ଟା ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ, ଏବଂ ଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି, ହେ ମହାପ୍ରଭୁ ଆଉ କାହିଁକି ବିଳମ୍ବ କରୁଛନ୍ତି ପ୍ରଭୁ, ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ, ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ, ମହାପ୍ରଭୁ ଆସୁଛନ୍ତି ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ ଟିକିଏ ଉପରକୁ ଟିକିଏ ଟିକିଏ ପାର୍ଶ୍ୱକୁ ଆଉ ଗୋଟିଏ ପାର୍ଶ୍ୱକୁ, ଢଳି ଢଳି ଦୋହଲି ଦୋହଲି ଭକ୍ତମାନଙ୍କ ହୃଦୟକୁ ମଧ୍ୟ, ଭକ୍ତମାନେ ତୁମେ ସମ୍ଭାଳି ଯାଅ, କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ, ସେ ବାମକୁ ଢଳୁଛନ୍ତି ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି, ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ, ଏବଂ ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି, କାରଣ ସୂର୍ଯ୍ୟଦେବ ସେ କହିଲେ ଆରେ ଯେଉଁ ଯେଉଁଦିନ ପ୍ରଭୁ ଆସିଥିଲେ ମୋତେ ତ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସେ ମେଘଡମ୍ବରୁ ଗୁଡ଼ାକ ପକେଇକିରି ମୋତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି, ତେଣୁ ବର୍ତ୍ତମାନ ନଭୋ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି, ଖରା ତ ନୁହେଁ ଏ ଭଗବାନ ସୂର୍ଯ୍ୟଦେବ, ସିଏ ମଧ୍ୟ ତାଙ୍କ ଏହି ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି, ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
1: ଡକ୍ଟର ଦାସ, ଏଇ ଯେଉଁ ଟାହିଆ କଥା ଆପଣ କହୁଥିଲେ, ଏ ଟାହିଆର ଯେଉଁ ରୂପ ଏବଂ ଟାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ, ଏବଂ ଆପଣ ଦେଖନ୍ତୁ ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାଭୃତ କାଳ ମହା ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି, ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତା'ର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ, ଏବଂ ସେ ପୁଲକ ପ୍ରଭାବରେ ତା'ର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ, ଏବଂ ଉନ୍ମୁକ୍ତ ହେବା ଫଳରେ ତା'ର ଶୋଭା ଶତଗୁଣିତ ହୋଇଯାଏ, ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ, ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି, ଏବଂ ଟାହିଆ ହେଉଛି ସମଗ୍ର ଭାରତ ବର୍ଷରେ ଏକ ଅନନ୍ୟ ଆଭୂଷଣ, ଏବଂ ଟାହିଆ ଯୁକ୍ତ ହୋଇକରି ବା ଟାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜୟ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ, କୌଣସି ଦେବତା ଏଭଳି ଟାହିଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
0: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ଟାହିଆକୁ ଲକ୍ଷ୍ୟ

0: ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ଟାହିଆ ଏବଂ ସେଇ ଟାହିଆ ଉପରେ କେରାଏ ଦୁବ ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ ଆଜି ଟାହିଆ ମାନେ ଦୁବ କହୁଛି ଆରେ ମତେ ପାଇବ ତ ଦୁବ ଭଳି ହେଇଯାଅ ତୃଣାଦପି ଶୁନି ଚେନ ତରୋରପି ସହିଷ୍ଣୁନା ଅମାନୀ ନା ମାନ ଦେନ କୀର୍ତ୍ତନୀୟ ଯଥା ହରି ତୁମେ ଦୁବ ଭଳି ଅତ୍ୟନ୍ତ ନୀଚ ହବ ନିଜକୁ ନୀଚ ମନେ କରିବ ଉପରେ ରହିବ
1: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା
0: ନା ଅହଂକାର ତ୍ୟାଗ
1: ଅହଂକାର ତ୍ୟାଗ କରିବ ଏବଂ ଅନ୍ତର ଭିତରେ ଯେଉଁ ବିଚାର ଅଛି ଯେଉଁ ନମ୍ରତା ଅଛି ଯେଉଁ ବିନୟ ଗୁଣ ଅଛି ସେ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ ମଣିଷ ସେତିକି ବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ ବହୁତ ଉଦ୍ଧତ ମଣିଷ ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ ନା ନମ୍ରତା ପ୍ରକାଶ ହେଲେ ଏବଂ ସେଇ ନମ୍ରତାର ଲକ୍ଷଣ ବା ସେଇ ନମ୍ରତାର ପ୍ରତିଭୂ ହେଉଛନ୍ତି ଦୁବ ଘାସ ଏବଂ ସେଇ ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି ଯିଏ ନମ୍ର ହେବ ବିନୟ ହେବ ସେ ଭଗବାନଙ୍କ ମସ୍ତକରେ ରହିବ ଯିଏ ଉଗ୍ର ହେବ ଅହଂକାରୀ ହେବ ସେ ମହାପ୍ରଭୁଙ୍କର ପାଦ ତଳେ ସେ ଦଳି ହେଇଯିବ ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ କାହିଆ ଉପରେ ଯେଉଁ ଦୁବ ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି ଏଇଟା ହେଉଛି ତାହିଆର ବଡ଼ ସୂଚନା
0: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି ଏପଟରେ ଦଶାବତାର ମଠ ଆଉ ସେପଟରେ ତାଳଧ୍ୱଜ ରଥ ଏଇ ମଠିକ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରି ଫଳମୂଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା କାମପାଳ ହଳାୟୁଧ ସଂକର୍ଷଣ ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି ତାଙ୍କର ଆଖି ଦେଇକି ଆଜି ଚାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି ହୃଦୟରୁ କୋହ ବାହାରି ଆସୁଛି ଜନ୍ମ ଜନ୍ମର ଯେଉଁ ଦୁଃଖ ମହାପ୍ରଭୁଙ୍କୁ ତକ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ ଜଗତକୁ ଉଦ୍ଧାର କରନ୍ତୁ ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ସୁଭଦ୍ରା ମହାରାଣୀ ସେ ମଧ୍ୟ ଆସୁଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ କୁହ
2: ଭଦ୍ରଦାୟିନୀ ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମାସ୍ତୁତେ ମା ଜଗତ ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି ଘଣ୍ଟମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ ଖାଲି ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି ଆଉ ପ୍ରଭୁଙ୍କର ଘଣ୍ଟ ରାଗ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି କାହିଁକିନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ ଯେଉଁ ପହଣ୍ଡି ଯାତ୍ରା ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ ଯାହାକୁ ଦର୍ଶନ କଲେ ଅଶେଷ।

0: ତମିଳେ ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିରପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି, ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ, କୋଟି କୋଟି ଜନ୍ମ ପାପ ହୁଅ ବହନ, ସେ ଚତୁର୍ଥା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ, ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେଇ। ଏ ଚତୁର୍ଥା ମୂର୍ତ୍ତିଙ୍କର ଏ ଯେଉଁ ଯାତ୍ରା, ଯେଉଁ ଯାତ୍ରାର ପହଣ୍ଡି ରୂପ, ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ, ଯେତେ ପୁଣ୍ୟ କଲେ ମଧ୍ୟ, ଯେତେ ତାର ଶକ୍ତି ଥିଲେ ମଧ୍ୟ, ତାକୁ କେବେ ହେଲେ ମୁକ୍ତି ମିଳେ ନାହିଁ। କାରଣ ଇଏ ହେଉଛି ସେଇ କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି। କାରଣ ବଡ଼ ଭାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏଇ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି। ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ, ଦୈ ବିଶ୍ୱାବସୁ ବଂଶଧର ଯେଉଁମାନେ ଆଗରେ ପାଟ ଢଳକୁ ଢାରି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି। ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ। ଧୀରେ ଧୀରେ ପାଦକୁ ମୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହିଁ ପଟାନ୍ତର କାମପାଳ, ତୋର ନାମ ଅତି ବଳରେ ବୋଲାଉ ଦୁହି ବଳରାମ, ନୀଳଗିରି ବାସି ତୁ ଅଟୁ ନୀଳାମ୍ବର, କୃତାନ୍ତକ ବୋଲି ତୋତେ କହନ୍ତି ଅମର। ହେ ପ୍ରଭୁ, ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି। ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି, ସେଇ ଶ୍ରବଣ କର୍ତ୍ତା, ସେଉ ଆର୍ତ୍ତ ସମସ୍ତ ଦୁଃଖକୁ ହରଣ କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ। ଘଣ୍ଟୁଆମାନେ ମଧ୍ୟ ନାନା ଭଙ୍ଗୀରେ ନାନା ଢଙ୍ଗୀରେ ଘଣ୍ଟ ବଜାଉଛନ୍ତି, ଆଉ ପାଟ ଡୋର ଧରିଛନ୍ତି ସେବକମାନେ, ଆଉ ଟାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ, ଶ୍ୱେତ ଫୁଲ, ଦୁର୍ବା, ତୁଳସୀ ଏବଂ ବିଭିନ୍ନ ସୋଲରେ ସୁସଜ୍ଜିତ ହୋଇଥିବା ପାଉଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାର ଯେଉଁ କାର୍ଯ୍ୟର ଯେଉଁ ରୂପ, ସେ ଟାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି। ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗମନ ହୋଇଛନ୍ତି ସେବକମାନେ। ପାଟ ଧରି ବନ୍ଧା ଯାଇଛି ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା, ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡୋରକୁ। ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ। ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲଟ ଚାଲିଛି, ଚାମର ଚାଲିଛି, ବାଜା ବାଜୁଛି, ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ ଚାଲିଛି। ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦିଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ। ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ, ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ ପହଣ୍ଡି ହବ। ସେଇ ନୃତ୍ୟର ତାଳେ ତାଳେ ପ୍ରଭୁଙ୍କୁ ମଧ୍ୟ ତାଙ୍କର ନୃତ୍ୟ ସେବାକୁ ଅର୍ପଣ କରିବେ। କୁନି କୁନି କଳାକାର ମଧ୍ୟ କିଏ ବାହୁକୁ ଅର୍ଦ୍ଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିଏ ଶରଧା ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି। କାଦମ୍ବରୀ ରସକୁ ପାନ କରି ମଦବତ୍ତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରସକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ିଯାଉଛନ୍ତି। ତାଳଧ୍ୱଜ ରଥର ସେଇ ମଣ୍ଡପ, ଯେଉଁ କାଠ ମଣ୍ଡପ, ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ। ମା ସୁଭଦ୍ରା ସେପଟେ ଆସିଯାଉଛନ୍ତି।
1: ନମସ୍ତେ ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯେଉଁ ଘଣ୍ଟ ବାଦକ ମାନେ ଘଣ୍ଟ ବାଦନ କରୁଛନ୍ତି, ତା ସହିତ ଯେଉଁ ଦଇତାପତି ମାନେ ନେଇକିରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି। ଏବଂ ମୁଁ ଦେଖୁଛି ଯେତେକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ, ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁଷ୍ମାନ ବପୁଷ୍ଠ ବଳଶାଳୀ ସେମାନେ। ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କୁ, ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା

0: ପାଖାପାଖି 8 ଫୁଟ ଖଣ୍ଡେ ହବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି। ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି। ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ, ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି। ଏଇଟା ଗୋଟେ ବଡ଼ କଥା।
1: ଦେଖନ୍ତୁ ଅବଲମ୍ବନ କରୁଛନ୍ତି, ଦେଖନ୍ତୁ ପଛପଟୁ କିଏ ନିଜର

0: କଥା
1: କେତେ ସୁନ୍ଦର କୌଶଳ ଅବଲମ୍ବନ କରୁଛନ୍ତି। ଦେଖନ୍ତୁ ପଛପଟୁ କିଏ ନିଜର ପୃଷ୍ଠଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେ ଜଣ ବ୍ୟକ୍ତି ଯିଏକି ତାଙ୍କର ଯେଉଁ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଟ ଡୋରକୁ ଧରିଛନ୍ତି। ଆଉ ସୁନ୍ଦର ଭାବରେ ଦେଖନ୍ତୁ ସେ ପାଟ ଡୋରଟା ଯେତେବେଳେ ପହଣ୍ଡି ହେଉଥିଲା ତାହା ପ୍ରଭୁଙ୍କର ପଛପଟେ ଥିଲା ଏବଂ ସେବକମାନେ ତାକୁ ପଛପଟୁଆ ଟାଣୁଥିଲେ। ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ, ସେ ପାଟ ଡୋରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି, ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି, ତ୍ରାହିମା ପଦ୍ମ ପତ୍ରାଖି କାତ୍ୟାୟିନୀ ନମସ୍ତୁତେ ବଳଦେବ ଭଗିନୀ ସୁଭଦ୍ରା ବରଦାମ ଶିବାମ। ଶିବା ଶକ୍ତିର ସଂଯୋଗକାରିଣୀ ଶକ୍ତି, ଯାହାଙ୍କ ବିନା ସଂସାର ସଂସାର ନୁହେଁ। କାରଣ କୁହାଯାଇଛି ଶିବ ଶକ୍ତି ସମାଯୋଗ ପରମାତ୍ମତି ନିଶ୍ଚିତ ପରମ ଶକ୍ତି ସୁସଂଜାତ ଚିତ୍ ଶକ୍ତି ତଦ୍ଭବାମ। ଏ ଜଗନ୍ନାଥ
0: ଚାରମାଳ ଉପରେ, ଚାରମାଳ ଉପରେ ପହଞ୍ଚିଲେ ବଡ ଠାକୁର ତାହିଆ ଭଙ୍ଗା ହେଲା।
1: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ, ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତା ବନ୍ଧୁ ଦେଖୁଛୁ ଆଜିର ଯୋଉ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ। କାରଣ ଏଇ ଯୋଉ ପ୍ରଭୁଙ୍କ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହଉ, ଫୁଲ ହଉ, ଫଳ ହଉ ଏବଂ ନୈବେଦ୍ୟ ସବୁକିଛି ଆଜି ମହାପ୍ରସାଦ। ଏ ଶରଧା ବାଲିର ରେଣୁ ରେଣୁ, ପ୍ରତ୍ୟେକଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳ ଦୁବକୁ
0: ଚାରମାଳ ଉପରେ ଠାକୁର ବିଜୟ ହବା ପରେ ତାହିଆଟା ଖୋଲା ହବାର ବିଧି, କିନ୍ତୁ ଏଇ ଯୋଉ ସେବକ ମାନେ ଅଛନ୍ତି ସେମାନେ ଲୋଭରେ, ଏବଂ ଅଛି ଲୋକମାନଙ୍କର ମଧ୍ୟ ଯାତ୍ରୀମାନଙ୍କୁ ଭକ୍ତମାନଙ୍କୁ ଦେବେ, ଭକ୍ତମାନେ ମଧ୍ୟ ବ୍ୟାକୁଳ ଭାବରେ ତାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ, ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ, ରଥ ଭିତରକୁ ଯିବେ ସେତେବେଳେ ତାହିଆକୁ ସମସ୍ତେ ନେଉଛନ୍ତି। ତାହିଆର ଦୁବ, ତାହିଆର ତୁଳସୀ ସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
1: ଆଜ୍ଞା, ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି ମଧ୍ୟ, ଫିଟଉଛନ୍ତି ସେ ଗଣ୍ଠିକି, କାରଣ ତୁ ଅତ୍ୟନ୍ତ ମଜବୁତ ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯୋଉ ଚଢ଼ୁଛନ୍ତି ପ୍ରଭୁ। ସେ ତାହିଆ ଯୋଉ ତାହିଆ ରାଘବ ଦାସ ପ୍ରଦତ୍ତ ତାହିଆ, ଯୋଉ ରାଘବ ଦାସ ରଘୁଅରହତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା ସେହି ସମୟରେ ମଦନ ମୋହନଙ୍କର ଯୋଉ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା, ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହୋଇଥିଲା ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ। ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେହି ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ତାହିଆ ପ୍ରଭୁଙ୍କୁ ଲାଗି ହେଉଛି, ଯେଉଁ ତାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ ଏବଂ ଯେଉଁଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ତାହିଆ ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା କଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ ଏବଂ ଏତତ୍ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ ଅପେକ୍ଷା କରିଛନ୍ତି, କିଛି ସମୟ ସେଠି ନେଇଛନ୍ତି, ବିଶ୍ରାମ ନେଇଛନ୍ତି। ମାତାଙ୍କୁ କୋଳରେ କିପରି ଭାବରେ କୋଳାଗ୍ରତ କରିଛନ୍ତି ପୁତ୍ରମାନେ, ଆଉ ଘଣ୍ଟୁଆମାନଙ୍କର ଘଣ୍ଟ, ସୁଭଦ୍ରା ମାଆଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି, ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ, ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ। ଏଭଳି ପରମ୍ପରା ନୀତି କେଉଁଠି ନାହିଁ, ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ। ଓଡ଼ିଆ ଜାତିର ଅସ୍ମିତା, ଓଡ଼ିଆ ଜାତିର ଇତିହାସ, ସାଂସ୍କୃତିକ ସାମାଜିକ ଚାଲିଚଳନ ଯଦି ଥାଏ ତାହା ହେଉଛି ଜଗନ୍ନାଥଙ୍କର ସ୍ୱରୂପ। ସେ ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରଦ୍ଧାମାନ ବନ୍ଧୁ, ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ। କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ।

0: ଦେଖନ୍ତୁ ଆସୁଛନ୍ତି। ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ, ଆଜି ଠିକ ସେହିପରି ଜଗଜନନୀ ମା ସୁଭଦ୍ରାଙ୍କର ରଥ, ଆଜି ତିନି କୋଟି ରଥକୁ ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଦାରୁଣା ହେଇ ମା ତିନି କୋଟି ରଥକୁ ପରିକ୍ରମା କରିବେ। ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ, ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ। କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ ପକାଉଛନ୍ତି, କିଏ ଚାମର ପକାଉଛନ୍ତି। ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି। ମା ରଥ ଯେଉଁ ପଦ୍ମଧ୍ୱଜ ରଥ, ଲାଲ ଏବଂ କଳା ରଙ୍ଗର ଯେଉଁ ରଥ, ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ, ତାରି ଉପରକୁ ମା ଚଢ଼ିଯେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପା ପ୍ରକୃତି ଆଉ ପୁରୁଷ ସହିତ ସେ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କ ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ, ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର। ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକମାନେ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ପତ୍ନୀଙ୍କୁ ପସନ୍ଦ ଆସିବ?
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
5: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
4: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
5: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
4: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
5: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
4: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
6: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
7: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
4: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
7: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
4: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର ପଶ୍ଚାତ ପଟେ ଦଣ୍ଡାମାନ କରିଛନ୍ତି। ପୁଣି ଆସିବେ ନନ୍ଦିଘୋଷ ରଥ ଦେଇ ସେଇ ଦର୍ପଦଳନ ରଥ ବା ପଦ୍ମଧ୍ୱଜର ରଥରେ ବିରାଜମାନ କରିବେ ବଳଭଦ୍ର ଜଗନ୍ନାଥ ସୁଭଦ୍ରାଜ ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥ ମୂର୍ତ୍ତୟ ନମଃ। ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି, ଆଉ ମା ସୁଭଦ୍ରା

0: ସମସ୍ତେ ଆଜି ଉପକୃତ ହେଉଛନ୍ତି ସେଇ ଗୋଟିଏ ଜଗତର ନାଥ ଜଗନ୍ନାଥଙ୍କର କୃପା ପାଇବା ଆଶିଷ ପାଇବା ଏଇ ଲକ୍ଷ୍ୟ ନେଇକିରି ସମସ୍ତେ ଆଜି ଧୀରେ ଧୀରେ ବଡ଼ଦାଣ୍ଡରେ ପରିବାର ଧରିକିରି ଆସୁଛନ୍ତି। କାରଣ ଆଜି ଛାଡ଼ିଦେଲେ ଏବଂ ଆଜି ଛାଡ଼ିଦେଲେ ଆଉ ନାହିଁ ପୁଣି ଆର ବର୍ଷକୁ। ପାଗ ମଧ୍ୟ ଅନୁକୂଳ ଅଛି, ବର୍ଷା ନାହିଁ। ସମସ୍ତେ ନିଜ ନିଜ ସାଧନରେ ଆସିଛନ୍ତି ବଡ଼ଦାଣ୍ଡ। ଯେଉଁ ବଡ଼ଦାଣ୍ଡରେ ପାଦ ଥାପିଦେଲେ ଅନୁଭବ କରିପାରିବେ। ବର୍ତ୍ତମାନ ପୁଲିସ ଭାଇମାନେ ବର୍ତ୍ତମାନ ଧାଡ଼ିରେ ଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ସ୍ଥଳକୁ, ଗନ୍ତବ୍ୟ ସ୍ଥଳକୁ। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁଛନ୍ତି। କାରଣ ସେ ପରା ଜଗତନାଥ, ଶ୍ରୀ ଜଗନ୍ନାଥ, ସେ ପରମ ବ୍ରହ୍ମ, ସେ ପରମାତ୍ମା, ସେ ନିର୍ବିକାର ଏବଂ ସର୍ବଧର୍ମ ସମନ୍ୱୟର ପୀଠସ୍ଥଳୀ ହେଉଛି ଏହି ଶ୍ରୀକ୍ଷେତ୍ର। ଜନମାନସରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଆପଣେଇ ନେଇଛି, ସମସ୍ତଙ୍କୁ ନିଜର କରି ନେଇଛି। ଏବଂ ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ ଯେ ଜଣେ ସବର ଦେବତା, ଦାରୁ ଦେବତା, ଏବଂ ଦାରୁ ମୂର୍ତ୍ତିରେ ଯେତେବେଳେ ମହାପ୍ରଭୁ ସମଗ୍ର ବିଶ୍ୱକୁ ଦର୍ଶନ ଦେଉଛନ୍ତି, ସମଗ୍ର ମାନବ ଜାତିକୁ ଜ୍ଞାନ ଦେଉଛନ୍ତି, ପ୍ରଜ୍ଞା ଦେଉଛନ୍ତି, ବିଚାର ଦେଉଛନ୍ତି, ଏବଂ ସେଭଳି ଦେବତାଙ୍କୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା, ସମସ୍ତଙ୍କ ଭିତରେ ଆଗ୍ରହ। କାରଣ ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟର ନିର୍ବିଶେଷରେ ମହାପ୍ରଭୁ ଏକମାତ୍ର ହେଉଛନ୍ତି ସତ୍ୟ ସନାତନ ପରମ ବ୍ରହ୍ମ, ଦାରୁ ବ୍ରହ୍ମ। ଏହି ଦାରୁ ବ୍ରହ୍ମଙ୍କର ପାବନ ଯାତ୍ରାକୁ, ଗୁଣ୍ଡିଚା ଯାତ୍ରାକୁ, ବାହୁଡ଼ ଯାତ୍ରାକୁ ବର୍ତ୍ତମାନ ଆଗେଇ ନେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଯେ ଜଗତ ଅଛି ଛନ୍ଦି ଭକତ ପାରେ ମୋତେ ବାନ୍ଧି।
2: ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯେ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ? କେବଳ ଭାବରେ, ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି, ତା ନିକଟରେ, ତା ଘରେ, ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବସେଇ ସେ ପୂଜା କରିବାର। ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତା ନୁହେଁ, ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତ କରାଯାଇଛି ସରକାରଙ୍କ ତରଫରୁ। ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦିବ୍ୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି, ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର, ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହେଇଛି। ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି। ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା, ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ସଂଘଠାରେ ଅପେକ୍ଷା କରିଛନ୍ତି। ଏବଂ ଯାହା ଜଣାପଡ଼ୁଛି, ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ। କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ।

0: ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି। ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକି ନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ, ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି। ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର ଅନୁଭବକୁ କହିବେ। ଆପଣଙ୍କର ନାମ କୁହନ୍ତୁ।
1: ଯୋଗେନ୍ଦ୍ର ସାହୁ।
2: ଯୋଗେନ୍ଦ୍ର ସାହୁ, ଆପଣ ଆଜି କେଉଁଠୁ ଆସିଛନ୍ତି?
1: ଜଗନ୍ନାଥ ସହିତ ବ୍ଲକ ଗୋଛାବାଡ଼ି।
0: ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି, ଆଉ ଦର୍ଶନ ପାଇ ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇଏ କ'ଣ ମହାପ୍ରଭୁଙ୍କ ପାଇଁ ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ, କିଏ ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ।
0: ଯାହା ହଉ ସାହାଯ୍ୟ କରିଛନ୍ତି, ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ। ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି। ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି, ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହେଉଛି ଶ୍ରୋତା ବନ୍ଧୁ, ଗୋଟେ ମହାପ୍ରଭୁଙ୍କ ପ୍ରତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ। ତେଣୁ ସିଏ ଆମ କେନ୍ଦ୍ରକୁ ଆସିଥିବାରୁ ଆମେ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ ସେ ମହାଶୟଙ୍କ ନିକଟରେ।
3: ପ୍ରତାପ ବାବୁ ଜଣେ ଦିବ୍ୟାଙ୍ଗ, କିନ୍ତୁ ତାଙ୍କର ମନର ଆଗ୍ରହ, ମନର ବଳ ତାଙ୍କୁ ଏଠି ଟାଣି ଆଣିଛି।
0: ମହାପ୍ରଭୁ କହିଛନ୍ତି ପଙ୍ଗୁମ ଲଙ୍ଘେୟତେ ଗିରିମ
3: ଯତ୍କୃପା ତମ ବନ୍ଦେ ପରମାନନ୍ଦ ମାଧବ।
0: ସେଇ ପରମାନନ୍ଦ ମାଧବଙ୍କର ଆକର୍ଷଣରେ ଆକର୍ଷିତ ହୋଇ ସେମାନେ କେତେ ସୌଭାଗ୍ୟ ମିଳିଛି ବୋଲି ପ୍ରକାଶ କରୁଥିଲେ।
3: ତେଣୁ ପରମ ପାବନ ଯାତ୍ରାରେ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ମହାପ୍ରଭୁ। ସେବା ବିନା କିଛି ନାହିଁ, ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମୁକ୍ତିମୋକ୍ଷ ଦିଏ, ମଣିଷକୁ ଆଉ ପୁନର୍ଜନ୍ମ ଦିଏ ନାହିଁ। ଏଇ ଯୋଉ ଜ୍ଞାନ ମହାପ୍ରଭୁ ଦେଇଛନ୍ତି, ସେଇଥିପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇଁ ଆସୁଛନ୍ତି ଏଇ ପୀଠକୁ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର, ଇଏ ହେଉଛି ଅନୁଭବ।
0: ଅଚଳକୁ ସଚଳ କରନ୍ତି ସେତିକି ବେଳେ ଯେତେବେଳେ ମହାପ୍ରଭୁଙ୍କର କୃପା କଟାକ୍ଷ ଟିକେ ପଡିଯାଏ, ନା କଣ ଆପଣ କହୁଛନ୍ତି?
3: ମହାପ୍ରଭୁଙ୍କର କଟାକ୍ଷ, ମହାପ୍ରଭୁଙ୍କର ଦୃଷ୍ଟି, ଚାରିଚକ୍ଷୁର ମିଳନ ନହେଲେ, ମହାପ୍ରଭୁଙ୍କର କୃପା ନ ପାଇଲେ
0: ସେଦିନ ଡକ୍ଟର କାନନ୍ଦ ସେଦିନ କୁବୁଜା ଉପରେ ମହାପ୍ରଭୁଙ୍କର ଦୃଷ୍ଟି ପଡିଥିଲା। ସେ କହିଥିଲେ ମୋତେ ଚନ୍ଦନ ଲଗେଇ ଦିଅ। ତେଣୁ କୁବୁଜାକୁ ଉଦ୍ଧାର କଲେ, ଅର୍ଥାତ ଅତି ଦିବ୍ୟ ରମଣୀ ଭାବରେ ମହାପ୍ରଭୁ
3: କେତେ ଲୋକଙ୍କୁ ଉଦ୍ଧାର କରିଛନ୍ତି, କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି। ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗରେ କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି।
0: ବଡ଼ଦାଣ୍ଡର ପରିବେଶ ଧୀରେ ଧୀରେ ଭାବମୟ ପୂର୍ଣ୍ଣ ହୋଇଯାଉଛି, ଭକ୍ତିମୟ ହୋଇଯାଉଛି। ଆପଣମାନଙ୍କୁ ଆମେ କିଭଳି ଭାବରେ ପହଞ୍ଚେଇବୁ, ଶବ୍ଦ ଶବ୍ଦ ମଧ୍ୟ ତାର ବାଟ ପାଉନି, କାହିଁକି ନା ବଡ଼ଦାଣ୍ଡର ପରିବେଶ ସେହିପରି ଅଛି। ଯେଉଁ ବଡ଼ଦାଣ୍ଡ ଟିକେ ସ୍ଥିର ଥିଲା କିଛି ସମୟ ପୂର୍ବରୁ, ତାହା ବର୍ତ୍ତମାନ ଚଳଚଞ୍ଚଳ ହୋଇଯାଇଛି।
3: ବାବୁ ଠାକୁର ଅଛନ୍ତି ଗୁଣ୍ଡିଚା ମନ୍ଦିର ଶରଧାବାଲିରେ,
0: ନିଶ୍ଚୟ
3: ଧୀରେ ଧୀରେ ଶ୍ରୀମନ୍ଦିର ଆଡକୁ ଗହଳି ଲାଗିବାରେ ଲାଗିଛି।
0: ନିଶ୍ଚୟ
3: ତାର କାରଣ ହଉଛି ସମସ୍ତେ ଭାବୁଛନ୍ତି ଏଇ ବାଟ ଦେଇ ଯେତେବେଳେ ପ୍ରଭୁ ଯିବେ ଶ୍ରୀମନ୍ଦିରକୁ, କର୍ମଭୂମିକୁ, ଏଇଠି ଆମେ ରହିକିରି ମହାପ୍ରଭୁଙ୍କ ରଥ ଟାଣିଦବା, ମହାପ୍ରଭୁଙ୍କୁ ଦେଖିଦବା, ଚାରିଚକ୍ଷୁର ମେଳନ ହବ। ଏଇ ଜ୍ଞାନ ସମସ୍ତଙ୍କ ଭିତରେ ଶୋଭା ପାଉଛି, ଦୃଶ୍ୟମାନ ହେଉଛି।
0: ତେଣୁ ଆମେ ନିଜକୁ ଭାଗ୍ୟ ସୌଭାଗ୍ୟ ମଣିବା ଯେ ଆମେ ଉତ୍କଳରେ ଜନ୍ମ, ପୁଣି ମହାପ୍ରଭୁଙ୍କ ଧାମରେ ଜନ୍ମ, ଆଉ ତାଙ୍କର ଏଇ ମାଟିରେ, ଏଇ ଉତ୍କଳ ମାଟିରେ ଆମେ ଜନ୍ମ ହୋଇଛେ। ଆମ ଜନ୍ମ ମାଟିକୁ, ମହାପ୍ରଭୁଙ୍କର ଏ ପବିତ୍ର ଦରବାରକୁ ସାରା ବିଶ୍ୱ ଆଜି ଦର୍ଶନ କରିବା ପାଇଁ ଧାଇଁ ଆସୁଛି। ଏଇ ଦିବ୍ୟ ଲୀଳାକୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀମାନେ ତାଙ୍କର ସେବା ଅର୍ପଣ କରୁଛନ୍ତି, ଅଗ୍ନିଶମ ବାହିନୀ ତାଙ୍କର ସେବା ଅର୍ପଣ କରୁଛନ୍ତି। ଦ୍ୱିତୀୟ ଅବସରରେ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡିର ପରିବେଶକୁ ଅତି ସୁଚାରୁ ରୂପରେ ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରଥମ କେନ୍ଦ୍ର ଶରଧାବାଲିକୁ ନେଇଯାଉଛୁ। ଜୟ ଜଗନ୍ନାଥ,
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆପଣ ଦ୍ୱିତୀୟ କେନ୍ଦ୍ରରୁ ଶୁଣୁଥିଲେ ଆମର ବାଚ୍ୟକାରମାନେ ସେଠିକାର ବିବରଣୀ ଏବଂ ସେଠିକାର ଅନୁଭବ ଆପଣମାନଙ୍କୁ ଶୁଣାଉଥିଲେ। ପ୍ରକୃତରେ ବର୍ତ୍ତମାନ ମହାପ୍ରଭୁଙ୍କର ପହଣ୍ଡି ଖୁବ୍ କ୍ଷିପ୍ର ଗତିରେ ଚାଲିଛି, ଏବଂ କ୍ଷିପ୍ର ଗତିରେ ଚାଲିଥିବା ହେତୁ ଦୁଇ ତିନି ଠାକୁର ବର୍ତ୍ତମାନ ରଥାରୂଢ଼ ହୋଇଗଲେଣି। ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ମା ସୁଭଦ୍ରା ଦର୍ପଦଳନ ରଥରେ, ଏବଂ

ସୁଦର୍ଶନ ଚକ୍ରରାଜ ନନ୍ଦିଘୋଷ ମା ସୁଭଦ୍ରାଙ୍କ ରଥରେ ଆସୀନ ହୋଇଗଲେଣି। ଆଉ କେବଳ ମହାପ୍ରଭୁଙ୍କର ଆଗମନକୁ ସମସ୍ତଙ୍କର ପ୍ରତୀକ୍ଷା। ଆପଣ ଜାଣନ୍ତି ମହାପ୍ରଭୁ ସହଜରେ ଆସନ୍ତି ନାହିଁ, ସେ ଅଚଳ ମହାମେରୁ। ନିଶ୍ଚିତ ଭାବରେ କ'ଣ ତାଙ୍କର ଲୀଳା ଥିବ, କାହିଁକି ବିଳମ୍ବ ହେଉଛି, ସେ କଥା ଆମେ ନାକଚଣା ଦ୍ୱାରରୁ ଆପଣଙ୍କୁ ଦେଖିକିରି କହିପାରୁନାହୁଁ। କିନ୍ତୁ ମନ୍ଦିର ଭିତରେ ଚଳଚଞ୍ଚଳତା, ମଣ୍ଡପ ଭିତରେ ଚଳଚଞ୍ଚଳତା ଆମର ଦୃଶ୍ୟମାନ ହେଉଛି। ଯେତିକି ସଂକୀର୍ଣ୍ଣ ବାଟ ଦେଇକରି ଆମେ ଦେଖିପାରୁଛୁ, ଚଞ୍ଚଳତା ଅଛି। ଏବଂ ସେଥିରୁ ଜଣାପଡ଼ୁଛି ଯେ ମହାପ୍ରଭୁ ଆଉ କିଛି ସମୟ ଭିତରେ ପହଣ୍ଡି ହେଇକରି ଆସିବେ। ଆପଣ ଦେଖିଲେ ଶ୍ରୋତା ବନ୍ଧୁ, ଏ ଯେଉଁ ପହଣ୍ଡିର କ୍ରମକୁ ଆପଣ ଲକ୍ଷ୍ୟ କରନ୍ତୁ, ପ୍ରଥମେ ଆସିଲେ ଚକ୍ରରାଜ ସୁଦର୍ଶନ। ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବାର କାରଣ କ'ଣ, କାହିଁକି ଏଭଳି ପହଣ୍ଡିର ପରିକଳ୍ପନା କରାହେଇଛି? ତାର କାରଣ ହେଉଛି ଯେ ଚକ୍ରରାଜ ସୁଦର୍ଶନ ହେଉଛନ୍ତି କାଳର ପ୍ରତୀକ, ଏବଂ କାଳ ଯେହେତୁ ଅପ୍ରତିହତ, କାଳ ଯେହେତୁ କାହାକୁ ଅପେକ୍ଷା କରେ ନାହିଁ, ସେଇଥିପାଇଁ ସ୍କନ୍ଧ ଦେଶରେ ତାଙ୍କର ସେବକମାନେ ତାଙ୍କୁ ଅତି କ୍ଷିପ୍ର ବେଗରେ ତାଙ୍କୁ ଆଣି ସୁଭଦ୍ରାଙ୍କ ରଥରେ ଆସୀନ କରେଇଲେ। ଏବଂ ତାଦ୍ୱାରା କ'ଣ ହେଲା ନା, ସିଏ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି। କ୍ରିୟାଶକ୍ତି ଏଇଥିପାଇଁ ଯେ ମହାପ୍ରଭୁ ତାଙ୍କରି ମାଧ୍ୟମରେ ହିଁ ତାଙ୍କର ସକଳ କର୍ମ ସମ୍ପାଦନ କରନ୍ତି, ଏବଂ ସକଳ କର୍ମ ସମ୍ପାଦନ କରିଥିବାରୁ ଯେତେବେଳେ କ୍ରିୟାଶକ୍ତି ରଥ ଉପରେ ବିରାଜମାନ କଲେ, ପହଣ୍ଡି ହେଇକରି ଆସିଲେ, ସମଗ୍ର ଜଗତ ଚଳଚଞ୍ଚଳ ହେଲା, ସମଗ୍ର ବଡ଼ଦାଣ୍ଡ ଚଳଚଞ୍ଚଳ ହେଲା, ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଚଳଚଞ୍ଚଳ ହେଲେ। କେବଳ ବଡ଼ଦାଣ୍ଡ, ଏଇଟା ଆମେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ବୋଲି କହିବା ନାହିଁ, ଆଜିର ଏଇ ମୁହୂର୍ତ୍ତରେ ମହାପ୍ରଭୁଙ୍କର ଏଇ ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ବଡ଼ଦାଣ୍ଡ ହୋଇଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଏବଂ ସେଇ ଗୋଟିଏ ବଡ଼ଦାଣ୍ଡରେ ଯେତେବେଳେ କ୍ରିୟାଶକ୍ତି ଆସିକରି ସଞ୍ଚାଳିତ ହେଲେ, ସମଗ୍ର ବିଶ୍ୱ ବର୍ତ୍ତମାନ କ୍ରିୟାଶୀଳ ହୋଇଛି, ଏହି ବିଚାର ରଖିଲେ। ସେଇଥିପାଇଁ ତାଙ୍କର ଚକ୍ରରାଜ ସୁଦର୍ଶନଙ୍କୁ ମହାପ୍ରଭୁଙ୍କର କ୍ରିୟାଶକ୍ତି ଭାବରେ ପ୍ରଥମେ ପହଣ୍ଡି କରି ସମଗ୍ର ଜଗତକୁ ସଚଳ ଏବଂ କ୍ରିୟାଶୀଳ କରିବାର ଗୋଟିଏ ପ୍ରକ୍ରିୟା ଏହି ବଡ଼ଦାଣ୍ଡରେ ଅନୁଷ୍ଠିତ ହୁଏ। ସେଇଥିପାଇଁ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସନ୍ତି। ଦ୍ୱିତୀୟରେ ଆସନ୍ତି ପ୍ରଭୁ ବଳଭଦ୍ର। ବଳଭଦ୍ର ଜାଣନ୍ତି ଆପଣ, ସେ ହେଉଛନ୍ତି ବଳାୟୁଧ, ଏବଂ ସେ କୃଷିର ଦେବତା। ଏବଂ କୃଷିମାନେ କ'ଣ, କୃଷିମାନେ କହିଲେ ଆମେ କେବଳ ଶସ୍ୟ ଉତ୍ପାଦନକୁ ବୁଝିବା ନାହିଁ, କେବଳ ମାଟିକୁ କର୍ଷଣ କରିବା ବୁଝିବା ନାହିଁ, ଏବଂ କୃଷି କହିଲେ ଆମର ହୃଦୟ ଅନ୍ତରକୁ ମଧ୍ୟ କର୍ଷଣ କରିବା, ହୃଦୟକୁ ମଧ୍ୟ ମନ୍ଥନ କରିବା, ଏବଂ ଅନ୍ତର ହୃଦୟରେ ଯେଉଁ କୃଷି କରି ଆମେ ଅନ୍ତର ଭିତରେ ଯେଉଁ ଭାବ ଉତ୍ପାଦନ କରିବା, ସେଇଟା ମଧ୍ୟ ଗୋଟେ କୃଷି ବୋଲି କୁହାଯିବ। ତେଣୁ ସେଇ କୃଷି କର୍ମ କରିବା ପାଇଁ ଅନ୍ତର ଭିତରେ, ହୃଦୟ ଭିତରେ କୃଷି କର୍ମ କରି ଆମ ଭିତରେ ଥିବା ସମସ୍ତ ସଦ୍ଗୁଣ, ସମସ୍ତ ଆଧ୍ୟାତ୍ମିକ ଭାବ, ତାକୁ ବୀଜ ଭାବରେ ଅଙ୍କୁରିତ କରିବା ପାଇଁ ଯେଉଁ କ୍ଷେତ୍ର ପ୍ରସ୍ତୁତି ଦରକାର, ସେଇ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ବଳାୟୁଧ ବଡ଼ ଠାକୁର ବଳଭଦ୍ର ପ୍ରଥମେ ଆସିଲେ। ଏବଂ ସେ କ୍ଷେତ୍ର ପ୍ରସ୍ତୁତ କରିଦେଲା ପରେ ମା ସୁଭଦ୍ରା ହେଉଛନ୍ତି ଶକ୍ତିମୟୀ। ତେଣୁ ମା ସୁଭଦ୍ରା ଯେହେତୁ ଶକ୍ତିମୟୀ, ଆପଣ ଜାଣିଛନ୍ତି ଶ୍ରୀ ଶ୍ରୀ ଚଣ୍ଡୀରେ କୁହାହେଇଛି, ଯାହା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟ ନମସ୍ତସ୍ୟ ନମସ୍ତସ୍ୟ ନମଃ ନମଃ। ତେଣୁ ମା ସୁଭଦ୍ରା ଯେହେତୁ ହେଉଛନ୍ତି ଶକ୍ତି, ସମଗ୍ର ଜଗତର ଶକ୍ତିର ଆଧାର, ତେଣୁ ଶକ୍ତି ଆସିକରି ତିନି ରଥକୁ ପରିକ୍ରମା କଲେ। ଆପଣ ଦେଖୁଛନ୍ତି ଚକ୍ରରାଜ ସୁଦର୍ଶନ ଆସିଲେ, ସେ ପରିକ୍ରମା କଲେ, ଏବଂ ମା ସୁଭଦ୍ରା ମଧ୍ୟ ଆସିଲେ, ସେ ପରିକ୍ରମା କଲେ। ପରିକ୍ରମା କରିବାର ଅର୍ଥ ହେଉଛି ଦେବୀ ଶକ୍ତି ରୂପରେ ଯେତେବେଳେ ସବୁ ରଥକୁ ପରିକ୍ରମା କରନ୍ତି, ଏହି ତିନୋଟି ରଥକୁ ପରିକ୍ରମା କରିବାର ପ୍ରଚ୍ଛନ୍ନ ତାର ପ୍ରତୀକ ହେଉଛି ସମଗ୍ର ବିଶ୍ୱକୁ ସିଏ ପରିକ୍ରମା କଲେ। ଏବଂ ସମଗ୍ର ବିଶ୍ୱକୁ ପରିକ୍ରମା କରିବା ଦ୍ୱାରା ସମସ୍ତ ବିଶ୍ୱ ଶକ୍ତିମୟ ହେଲା, ଏବଂ ସେହି ଶକ୍ତିଙ୍କର ପ୍ରଭାବରେ ସମସ୍ତ ଅପଶକ୍ତି ଅପସାରିତ ହେଲେ। ସମସ୍ତ ଅପଶକ୍ତି ଅପସାରିତ ହେଲା ପରେ ଶକ୍ତିର ଯେତେବେଳେ ସ୍ଫୁରଣ ହେବ, ସମସ୍ତ ଜଗତ ଚଳଚଞ୍ଚଳ ହେବ, ସମସ୍ତ ଜଗତ ଶକ୍ତିମୟ ହେବ। ସେଇଥିପାଇଁ ମା ସୁଭଦ୍ରା ଆସିକରି ତିନି ରଥକୁ ପରିକ୍ରମା କରି ସତେ ଯେଭଳି ବିଶ୍ୱ ବ୍ରହ୍ମାଣ୍ଡକୁ ସେ ପରିକ୍ରମା କଲେ, ସେହି ପରିକ୍ରମା ଶେଷ କରି ତାଙ୍କର ଦର୍ପଦଳନ ରଥରେ ସେ ଆରୂଢ଼ ହେଲେ। ତେଣୁ ଏହି ତିନି ଦେବତାଙ୍କର ବର୍ତ୍ତମାନ ପହଣ୍ଡି ସରିବା ପରେ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି। ଏଇ ଯେଉଁ ପାଚେରୀ ଏବଂ ନାକଚଣା ଦ୍ୱାର, ଏଇ ମଧ୍ୟବର୍ତ୍ତୀ ବାଟ ଦେଇକରି ଆମେ ଦେଖୁଛୁ ଯେ ମହାପ୍ରଭୁଙ୍କର ଟାହିଆ ବର୍ତ୍ତମାନ ହଲିବାକୁ ଆରମ୍ଭ କଲାଣି। ଇଏ ହେଉଛି ପ୍ରକୃଷ୍ଟ ସମୟ, ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ ସିଏ ଯେତେବେଳେ ଆସନ୍ତି ବଡ଼ଦାଣ୍ଡକୁ, ସେତେବେଳେ ସମଗ୍ର ଜଗତ ଚକିତ ହୋଇକରି ତାଙ୍କୁ ଅନେଇଥାଏ। ସମଗ୍ର ଜଗତ ଭିତରେ ଉତ୍କଣ୍ଠା, ଅପୂର୍ବ ଉତ୍ସାହ ଏବଂ ଉନ୍ମାଦନା ଥାଏ। ତେଣୁ ସେହି ଉନ୍ମାଦନାକୁ ପ୍ରଶମିତ କରିବା ପାଇଁ, ସମସ୍ତ ଜଗତକୁ ପରିତୃପ୍ତ କରିବା ପାଇଁ, ସମସ୍ତ ଜଗତକୁ ପାବନ କରିବା ପାଇଁ, ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସନ୍ତି। ତେଣୁ କ୍ଷେତ୍ର ପ୍ରସ୍ତୁତ, ସମଗ୍ର ଜଗତ ଚଳଚଞ୍ଚଳ,
ସମଗ୍ର ଜଗତ ଶକ୍ତିମୟ, ଅପଶକ୍ତିମାନେ ଅପ

0: ସାରିତ ଏଇଭଳି ଗୋଟେ ମୁହୂର୍ତ୍ତ ଯେତେବେଳେ ଉପଗତ ହେଇଛି ଶ୍ରୀକ୍ଷେତ୍ରରେ ବର୍ତ୍ତମାନ ମହାପ୍ରଭୁ ବିଜେ କରୁଛନ୍ତି ବଡ଼ଦାଣ୍ଡକୁ, ଏବଂ ଏଇ ଯେଉଁ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ନାକଛଣା ଦ୍ୱାର ଦେଇକରି ଖୁବ୍ ଅଳ୍ପ ସମୟ ଭିତରେ ସେ ଆସିକି ପହଞ୍ଚିଯିବେ ଆମ ବାହାରେ, ଏବଂ ଘଣ୍ଟୁଆମାନେ ଉପସ୍ଥିତ ହୋଇକରି ଅପେକ୍ଷା କରିଛନ୍ତି ସେଇଠି ମହାପ୍ରଭୁଙ୍କୁ ପାଛୋଟି ଆଣିବା ପାଇଁ। ଆପଣ ଜାଣନ୍ତି ଏଇ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ। ସ୍ୱୟଂ ପରମାତ୍ମା ପରମବ୍ରହ୍ମ ନିଜେ ସ୍ୱ ଇଚ୍ଛାରେ ତାଙ୍କୁ ଯଦିଓ ଆମେ ବିଗ୍ରହ ଭାବରେ ନିର୍ମାଣ କରିଛୁ ଏବଂ ଦାରୁ ରୂପ ତାଙ୍କୁ ଦେଇଛୁ, ସେଇ ଦାରୁ ରୂପଟି ତାଙ୍କର ନିଜ ଇଚ୍ଛାରେ ସେ ଗ୍ରହଣ କରିଛନ୍ତି। ନିଜ ଇଚ୍ଛାରେ କାହିଁକି ଗ୍ରହଣ କରିଛନ୍ତି ନା, ଦାରୁ ରୂପ ହେବା ଦ୍ୱାରା ସେ ଆମ ପାଇଁ ସୁଲଭ ହେଲେ, ଦାରୁ ରୂପ ହେବା ଦ୍ୱାରା ତାଙ୍କର ଯାତ୍ରା ହେଇପାରିଲା, ଦାରୁ ରୂପ ହେବା ଦ୍ୱାରା ସେ ବଡ଼ଦାଣ୍ଡକୁ ଆସିପାରିଲେ, ଭକ୍ତମାନଙ୍କୁ ସେ ଦର୍ଶନ ଦେଇପାରିଲେ, ଏବଂ ଦାରୁ ରୂପ ହେବା ଦ୍ୱାରା ତାଙ୍କୁ ମାନସୀ ଲୀଳା କରିବାକୁ ସହଜ ହେଲା। ତେଣୁ ଅନେକ ଗୁଡ଼ିଏ ବିଚାର, ଅନେକ ଗୁଡ଼ିଏ ତତ୍ତ୍ୱ ସମାହିତ କରିବା ପାଇଁ, ତାକୁ ସମନ୍ୱିତ କରିବା ପାଇଁ କେବଳ ଦାରୁ ବିଗ୍ରହ ହିଁ ଏକମାତ୍ର ବାଟ। ତେଣୁ ମହାପ୍ରଭୁ ନିଜ ଇଚ୍ଛାରେ ଏଇ ଦାରବତନୁ ଧାରଣ କରି ବର୍ତ୍ତମାନ ଜଗତକୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କର ଯେଉଁ ଲକ୍ଷଣ ସବୁ ବେଦ ବେଦାନ୍ତରେ କୁହାହେଇଛି, ସେ ସମସ୍ତ ଲକ୍ଷଣ ମହାପ୍ରଭୁଙ୍କ ବିଗ୍ରହରେ ଆମେ ଦେଖୁଛୁ। ମହାପ୍ରଭୁ ଆସନ୍ତୁ, ଯେତେବେଳେ ବନାଟି ବୁଲିଲାଣି ଏବଂ ଟାହିଆ ଦିଶିଲାଣି, ମହାପ୍ରଭୁ ଆଉ କିଛି ସମୟ ପରେ ଆସିବେ। ତେଣୁ ମହାପ୍ରଭୁ ଯେତେବେଳେ ରଥ ପରିକ୍ରମା କରିବେ, ପରିକ୍ରମା ତ କରିବେ ନାହିଁ, ତାଙ୍କ ରଥକୁ ଯେତେବେଳେ ତାଙ୍କର ଆମର ସାମ୍ନା ପଟରେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେହି ବାଟ ଦେଇକି ସେ ଯେତେବେଳେ ତାଙ୍କ ନନ୍ଦିଘୋଷ ରଥକୁ ଯିବେ, ସେତେବେଳେ ମହାପ୍ରଭୁଙ୍କ ମହିମା ଏବଂ ତତ୍ତ୍ୱ ଆମେ ଅବଶ୍ୟ ଆପଣଙ୍କୁ କହିବୁ। ବର୍ତ୍ତମାନ ଆମର ଦେଖାଯାଉଛି ଯେ ସମଗ୍ର ବଡ଼ଦାଣ୍ଡ ମାନେ ଯେତିକି ବାଟ ଆମେ ଦେଖିପାରୁଛୁ, ସରଧା ବାଲିରୁ ଆରମ୍ଭ କରି ଆମର ଦ୍ୱିତୀୟ କେନ୍ଦ୍ର ଥିବା ବଳଗଣ୍ଡି ପର୍ଯ୍ୟନ୍ତ ପ୍ରାୟ ଆମକୁ ଦେଖାଯାଉଛି, ଏବଂ ସେଇ ଯେଉଁ ଦେଖାଯାଉଛି ଆମେ କେବଳ ମୁଣ୍ଡମାଳ ଦେଖୁଛୁ, ଆଉ କିଛି ଦେଖାଯାଉ। ଆମକୁ ସକାଳେ ସକାଳେ ସରଧା ବାଲି ଦେଖାଯାଉଥିଲା, କିଛି କିଛି ରାସ୍ତା ଆମେ ଦେଖିପାରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେ ମୁଣ୍ଡ ନଇକରି ଏପଟ ସେପଟ ଚାହିଁଲେ ମଧ୍ୟ କେବଳ ମୁଣ୍ଡମାଳ ଛଡ଼ା ଆମକୁ ଆଉ କିଛି ଦୃଶ୍ୟମାନ ହେଉନାହିଁ। ତେଣୁ ଏଇଥିରୁ ଭାବନ୍ତୁ ଆପଣ ବର୍ତ୍ତମାନ ବଡ଼ଦାଣ୍ଡର ଅବସ୍ଥା କ'ଣ। ଏବଂ ଏହା ସବୁବେଳେ ହୁଏ, ଯେତେବେଳେ ଗଜପତି ମହାରାଜା ଛେରା ପହଁରା କରିବା ପାଇଁ ଆସିବେ, ଏବଂ ସେ ସମୟ ମଧ୍ୟ ଉପଗତ ହେଲାଣି, ଏବଂ ମେହେନା ମଧ୍ୟ ବଡ଼ଗଣ୍ଡି ପାଖରେ, ବଡ଼ ଶଙ୍ଖ ପାଖରେ ମେହେନା ମଧ୍ୟ ବର୍ତ୍ତମାନ ଉପସ୍ଥିତ ହେଲେଣି ଏବଂ ଅପେକ୍ଷା ରହିଛି ସେଥିପାଇଁ। ତେଣୁ ଏଇ ଯେଉଁ ସମୟ, ଏଇ ସମୟଟାକୁ ସବୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି। ତେଣୁ ସେଇଥିପାଇଁ ଏଇ ମୁଣ୍ଡମାଳମାନେ ଆମେ ଦେଖିପାରୁଛୁ, ଆଉ ଶୂନ୍ୟ ସ୍ଥାନ ବୋଲି କିଛି ନାହିଁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଶରଧା ବାଲିରୁ। ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି। ମହାପ୍ରଭୁଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଗୁମୁଟ ଭିତରେ ନାକଚଣା ଦ୍ୱାର ଭିତରକୁ ବି ଆସିନାହାନ୍ତି, ତାର କିଛି ପଛରେ ଟାହିଆ ହଲିବାର ଦେଖାଯାଉଛି, ପହଣ୍ଡି ବର୍ତ୍ତମାନ ତାରି ଭିତରେ ଚାଲିଛି, ଏତିକି ସୂଚନା ଆମେ ଶ୍ରୋତାମାନଙ୍କୁ ଦେଇପାରିବା। ପରବର୍ତ୍ତୀ ବିବରଣୀ ଆପଣ ଦିଅନ୍ତୁ, ଯେତେବେଳେ ନାକଚଣା ଦ୍ୱାରରେ ମହାପ୍ରଭୁ ଆମର ଦୃଶ୍ୟମାନ ହେବେ ସେତେବେଳେ ପରବର୍ତ୍ତୀ କଥା ଆମେ ତଥ୍ୟ ଦେବା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଗୋଟେ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ପହଞ୍ଚିଛେ ଯେ ତିନି ରଥରୁ ଦୁଇ ରଥରେ ରଥୀମାନେ ବସିଗଲେଣି, ଆଉ ଗୋଟିଏ ରଥ ବର୍ତ୍ତମାନ ରଥୀଙ୍କୁ ଅପେକ୍ଷା କରିକିରି ରହିଛନ୍ତି, ଏବଂ ଆଉ ଆମେ ଆଶା କରୁଛୁ ଯେ ଆଉ କିଛି ସମୟ ମଧ୍ୟରେ ମହାପ୍ରଭୁ ଆସିବେ। ବର୍ତ୍ତମାନ ଆଉ ଘଣ୍ଟ ଶବ୍ଦ ଶୁଭୁନି କି ବର୍ତ୍ତମାନ ସମସ୍ତେ ଯେମିତି ଶାନ୍ତ ହେଇକିରି ରହିଯାଇଛନ୍ତି, କ'ଣ ପାଇଁ ରହିଛନ୍ତି, ଯେମିତି ବାତ୍ୟା ପୂର୍ବରୁ ବା କୌଣସି ଏକ ଝଡ଼ ପୂର୍ବରୁ ଟିକେ ଶାନ୍ତ ପଡ଼ିଯାଏ, ସେଭଳି ପ୍ରଭୁ ସେମିତି ଆସିବେ। ପ୍ରଭୁ ଯେତେବେଳେ ଆସିବ ସମସ୍ତଙ୍କର ଦୃଷ୍ଟି ସେଇଠିକି ଚାହିଁକିରି ବସିଛନ୍ତି, କାହିଁକି ନା ଜଗତ କରତା ଚୌବର୍ଗଦାତା ଫିଟାଇ ଐଶ୍ୱର୍ଯ୍ୟ ଖଣିକି ପ୍ରେମ ଚିନ୍ତାମଣି ସମ୍ପତ୍ତିକୁ ଆଣି ଦାଣ୍ଡରେ ଦେବେ କି ବୁଣିକି। ସେ ବର୍ତ୍ତମାନ ପ୍ରେମ ଚିନ୍ତାମଣିରେ ଦାଣ୍ଡରେ ଆଣି ବୁଣିବେ, ତେଣୁ ବର୍ତ୍ତମାନ ସେ ଭିତରେ ଅଛନ୍ତି, ଏବଂ ଭିତରେ ଗୋଟିଏ କାର୍ଯ୍ୟ ଚାଲିଛି, କାହିଁକି ନା ବର୍ତ୍ତମାନ ମହାପ୍ରଭୁ ଗୋଟିଏ ବର୍ଷର ଅବଧି ପୂର୍ଣ୍ଣ ହେଲା ପରେ ଆସିଥିଲେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଏଇ ମାଙ୍କ ପାଖକୁ, ତାଙ୍କ ଜନ୍ମସ୍ଥାନକୁ, ଏବଂ ଜନ୍ମସ୍ଥାନରେ କେତେ ଦୁଃଖୀ ରଙ୍କି ପତିତ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି, ଏବଂ ଯେତେବେଳେ ମହାପ୍ରଭୁ ବିଦା ହେଉଛନ୍ତି ନା, ତେଣୁ ସାତ ଦିନ ହେଲା ସ୍ନେହ ଲଗେଇଥିଲେ, ସ୍ନେହ ଲଗେଇକିରି ଯେତେବେଳେ ମହାପ୍ରଭୁ ବିଦା ହେବାକୁ ବସିଛନ୍ତି, ତେଣୁ ସେତେବେଳେ ଯେ

0: ଯେମିତି ଆଜି ଶ୍ରୀମନ୍ଦିରରେ ଘୁମୁରି ଘୁମୁରି କାନ୍ଦୁଛନ୍ତି ଶ୍ରୀଦେବୀ ମହାଲକ୍ଷ୍ମୀ ଠାକୁରାଣୀ, ଏବଂ ସେ ଅପେକ୍ଷା କରିଥିଲେ, ସେ ମଧ୍ୟ ଏ ସ୍ଥାନକୁ ପଳେଇ ଆସିଥିଲେ କାହିଁକି ନା ସେ ଏ ସ୍ଥାନକୁ ଦେଖିବା ପାଇଁ। ଇଏ ଏମିତି ଏକ ସ୍ଥାନ, ଏ ସ୍ଥାନରେ କେତେ ଯେ ଆକର୍ଷଣ, ଏ ସ୍ଥାନର ଆକର୍ଷଣରେ ମହାଲକ୍ଷ୍ମୀ ଆସିଥିଲେ, ଏବଂ ଏହି ସ୍ଥାନର ଆକର୍ଷଣରେ ଏଠି ରାଇ ରାଇ ତୋଟା ବୋଲି ଗୋଟେ ଅଛି, ତାକୁ ଆଇ ତୋଟା କହନ୍ତି, କିନ୍ତୁ ବାସ୍ତବିକ ବୈଷ୍ଣବ ମାନେ କହନ୍ତି ସେ ହେଉଛି ରାଇ ତୋଟା। ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ, ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହେଇକିରି ଗଲେ ହେଡ଼ା ପଞ୍ଚମୀ ଦିନ, ତା ପରଦିନ ଠାରୁ ଏହି ସ୍ଥାନରେ ସବୁ ଲୀଳା ଆରମ୍ଭ ହେଇଗଲା। କି ଲୀଳା? ରାସଲୀଳା। ରାସଲୀଳା ଆରମ୍ଭ ହେଲା, ଅର୍ଥାତ ତିନି ଦିନ ଧରି ସପ୍ତମୀ ଅଷ୍ଟମୀ ନବମୀ ତିଥିରେ ଏଇ ଏହି ସ୍ଥାନରେ ଗୋପାଙ୍ଗନାମାନଙ୍କ ସହିତ ଲୀଳା ଆରମ୍ଭ କଲେ ମହାପ୍ରଭୁ। ତେଣୁ ଇଏ ପୁରା ସର୍ବେଷାଂ ସମସ୍ତଙ୍କର ଆନନ୍ଦଦାୟକ ଇଏ ହେଉଛି ଯାତ୍ରା। ତେଣୁ ଏଇ ସର୍ବେଷାଂ ପାବନଙ୍କ ମହତ, ଇଏ ସମସ୍ତଙ୍କୁ ଉଦ୍ଧାର କରିବେ, ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ଏ ସ୍ଥାନର ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ପହଞ୍ଚୁ ମହାପ୍ରଭୁ, ଆପଣ ଚଳିତ ବର୍ଷ ଦେଖିଛନ୍ତି ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକ ଲାଗି ଉତ୍ସବ ଅନୁଷ୍ଠିତ ହେଲା, ଏବଂ ତା ପରଦିନ ହେରା ପଞ୍ଚମୀ ହେଲା, ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକିରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନା ମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ, କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି, ଏତେ ସହଜରେ ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
1: ରାସଲୀଳା ବୋଲି କହିଲେ ତାକୁ, ଏଇ ଯୋଉ ରାସଲୀଳା ହେରା ପଞ୍ଚମୀ ପରେ ତିନି ଦିନ ରାସଲୀଳା,
0: ସପ୍ତମୀ ଅଷ୍ଟମୀ ନବମୀ,
1: ସେଇ ଯୋଉ ରାସଲୀଳାଟା କଣ ବୋଲି ଅନେକ ଶ୍ରୋତା ବନ୍ଧୁ ମାନେ ମଧ୍ୟ ପଚାରିଛନ୍ତି, ଏଇଟା ରାସଲୀଳା କେମିତି ହବ ବୋଲି।
0: ହଁ ଶୁଣନ୍ତୁ, କଥା ହଉଛି ଆମ ଏଇ ଯୋଉ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ ତିନି ଜଣ ବିଜେ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମ କୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି, ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ ତିନି ଦିନ, ସପ୍ତମୀ ଅଷ୍ଟମୀ ନବମୀ, ଇଏ ଏଠାରେ ଗୋପାଙ୍ଗନା ମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନା ମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ, ଘୋଷ କୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନା ମାନେ ଅପେକ୍ଷା କରି ରହିଛନ୍ତି, ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଇଏ ଏଇ ଯେଉଁ ଗୁଣ୍ଡୁଚା ମଣ୍ଡପ, ଇଏ ହେଉଛି ରାସ ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ, ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିଲେ ଥିବା ଯେଉଁ ଗୋପାଙ୍ଗନା ମାନେ ଅଛନ୍ତି। ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ, ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି, ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏଇ କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠୁଛି କ'ଣ କି, ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ

0: ହେଉଛି ଗୁଣ୍ଡିଚା ମଣ୍ଡପରେ ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି। ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
1: ଏ କଥା ଆପଣ ଯାହା କହିଲେ ଇଏ 100%

0: ହିଁ କୃଷ୍ଣ ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଠିକ୍ ଅଛି।
1: ବର୍ତ୍ତମାନ ଆମେ ଯୋଉ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହେଇଥିବ। ଯଦି ଅଧିକ ଦୂର ନ ହେଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
0: କରିପାରିବେ। ତେଣୁ କହିବାର କଥା ହେଲା ଏଇ ଯୋଉ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ମୁପାଦାୟ ହରିଶ୍ଚରତୀ ଭୂତଳେ, ଇଏ ହେଉଛି ଗୋଟେ ସ୍ନେହର କଥା, ଇଏ ହେଉଛି ଗୋଟେ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ରହ୍ମ ପରମାତ୍ମା। ପରମାତ୍ମାଙ୍କର ସ୍ୱରୂପ କ'ଣ? ଯତୋ ବା ଇମାନି ଭୂତାନି ଜାୟନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସସ୍ୱ ତତ୍ ବ୍ରହ୍ମେତି। ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ୍ବ୍ରହ୍ମ, ଓ ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହେଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି। ଅନ୍ତକାଳରେ ସମଗ୍ର ଜୀବ ତାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ୍ବ୍ରହ୍ମ ପରମାତ୍ମା।
1: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି,
0: ବେଦାନ୍ତ
1: ଏଇଟା ବେଦାନ୍ତରେ କୁହାହେଇଛି ସୋ ଅକାମୟତ ଏକୋହଂ ବହୁଶ୍ୟାମ। ତେଣୁ ଏ ତସ୍ମାତ୍ ଆକାଶ ସମ୍ଭୂତଃ, ଆକାଶାତ୍ ବାୟୁ, ବାୟୁ ରଗ୍ନେ, ଅଗ୍ନେ ଆପଃ ଅଦ୍ଭ୍ୟ ପୃଥିବୀ, ପୃଥିବ୍ୟାଂ ଔଷଧୟଃ, ଔଷଧିଭ୍ୟାଂ ଅନ୍ନଃ, ଅନ୍ନାତ୍ ଭୂତାନି। ତେଣୁ ଏଇ ଯୋଉ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
0: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ମୁପାଦାୟ ହରିଶ୍ଚରତି ଭୂତଳେ ଏବଂ ଭୂତ ଯେ ପରମ୍ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତେ ଦିବ୍ୟ ସ୍ତବୈ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କ'ଣ କରୁଛନ୍ତି ଏଠି? ହରିଶ୍ଚରତି ଭୂତଳେ ଅର୍ଥାତ୍ ନରଚେଷ୍ଟା ମୁପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡ଼େ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାର ମିଶଂ ସ୍ୱଜନ ପରିବୃତଂ ବ୍ରହ୍ମ ଦାରୁଂ ଭଜେୟମ୍, ଅର୍ଥାତ୍ ବେଦର ସାର ତତ୍ତ୍ୱ ସେଇ ଆଜି ସେ ହରି ନରଚେଷ୍ଟାଂ ଉପାଦାୟ ଗୋଟିଏ ମଣିଷ ସାଧାରଣ ମଣିଷ ଭଳି ହରିଶ୍ଚରତି ଭୂତଳେ। ଦେଖନ୍ତୁ ବର୍ତ୍ତମାନ ସିଏ ଆସୁଛନ୍ତି, କେମିତି ଆସୁଛନ୍ତି? ଆରେ ମହାପ୍ରଭୁ ପୁରା ମାନେ ଶୋଇଥିଲେ ସେ ଚାଲନ୍ତି, ଅର୍ଥାତ୍ ଅପାଣି ପାଦ ଜବାନୋ ଗ୍ରହିତା ପଶ୍ୟତ୍ୟଚକ୍ଷୁ।
1: ଆପଣ ଯୋଉଟା କହିଲେ ସେଇଟା ହଉଛି ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି, ବସିଥିଲେ ମଧ୍ୟ ଚାରିଆଡେ ବୁଲିପାରନ୍ତି। ଆସିନୁଂ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ।
0: ତେଣୁ
1: ଚୈତରୀ ଉପନିଷଦ
0: ଏଇସବୁ ଏ ଯୋଉ ବେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ ସେ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ? ତାଙ୍କ ଠାରୁ ଇଏ ଭିନ୍ନ ନୁହନ୍ତି, ଯୋଉ ବେଦରେ ଯାହାଙ୍କର ତତ୍ତ୍ୱ ଇଏ ସେଇ ପ୍ରଭୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆମମାନଙ୍କୁ ଧନ୍ୟ କରିବା ପାଇଁ, ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏଇ ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କ'ଣ ଏଇ ଯୋଉ କେତେ ଖଣ୍ଡ କାଠ, ଇଏ 742 ଖଣ୍ଡ କାଠରେ ନନ୍ଦିଘୋଷ, 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତିକି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡ ନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତାଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତାଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଜାତୋ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି। ତେଣୁ ସେ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକିରି ରହିଛି, ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଏଇ ଯୋଉ ତିନିଟା ରଥ ନା, ଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ, ସେ ନିଜେ ନିଜକୁ ଧାରଣ କରୁଛନ୍ତି। କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ, ତାକୁ ଇଏ ଯୋଉ କାଠରେ ନିର୍ମିତ ହେଇଥିବା ୟାକୁ ସେ ଅଟକେଇ ପାରିବେ? ଉଦ୍ଧାର ମାନେ ରଖିପାରିବେ।

0: ଟିକେ ଅଣେଇ ହେଇପାରିଲେ ଯେ ଆର୍ଥରକ ଆପଣ ଦେଖୁଛନ୍ତି ଦେଢ଼ ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ ପରମବ୍ରହ୍ମଙ୍କୁ ଟେକି ଦେବା ପାଇଁ କାହା ପାଖରେ ଶକ୍ତି ନାହିଁ। ସେଇ ପ୍ରାର୍ଥନା, ପ୍ରଭୁ ମଣିମା କାହିଁକି ଆପଣ ମନ ଦୁଃଖ କଲେ, କାହିଁକି ଅଭିମାନ କରୁଛନ୍ତି ପ୍ରଭୁ, ହଁ ଆପଣଙ୍କ ଟାହିଆ ନାହିଁ ବୋଲି କଣ ଯିବେ ନେଇ ବୋଲିକିରି ଭାବୁଛନ୍ତି କି? ଛୋଟ ପିଲାକୁ
1: ସେ ସ୍ୱୟଂ ଜଗତ, ତେଣୁ ସ୍ୱୟଂ ଜଗତକୁ ଧାରଣ କରିବା ପାଇଁ ଆମ ପାଖରେ କି ଆଧାର ଅଛି?
0: ସେଥିପାଇଁ ସେ ନିଜେ ଆଧାର ହେଇଯାଇଛନ୍ତି। ଏଇ ଯୋଉ ତିନିଟା ରଥରେ ସେ କହୁଛନ୍ତି ସ୍ୱୟଂ ଶ୍ୱାସନ ବିଗ୍ରହ, ତେଣୁ ତସ୍ମାତ୍ ଜାନଂ ନ ବିଦ୍ୟତେ, ପୁରା ପରିଷ୍କାର କୁହାଯାଇଛି ୟାକୁ ଜାନ ବୋଲି ଆମେ କହିବାନି, କାହିଁକି ଇଏ ହେଉଛନ୍ତି ସ୍ୱୟଂ ମହାପ୍ରଭୁ। ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ। ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନି ଖଣ୍ଡ ରଥ ତାକୁ ଧାରଣ କରିଦେବ, ତେଣୁ ଆମେ ଏକାଧାରରେ ରଥ ଦେଖୁଛେ। ରଥ ଇଏ ହେଉଛନ୍ତି, ରଥ ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ୟା ଅର୍ଥ କ'ଣ? ଦେଖନ୍ତୁ ପରମ ବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ୱାତ୍ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। କ'ଣ ଏହା ଅର୍ଥ? ଯେ ନିଜେ ବୃହତ୍ ହେଇ ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ବୃହତ୍ୱାତ୍ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। ଯେ ନିଜେ ବୃହତ୍ ହେଇକିରି ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି, ଏ ଦାଣ୍ଡର ନାଁ ହେଇଛି କ'ଣ? ବଡ଼ ଦାଣ୍ଡ। ବଡ଼ ଠାକୁର, ସେ ନିଜେ ବଡ଼ ଠାକୁର, ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ଼ ଦେଉଳ, ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡ଼ାକ ବୁଲୁଛନ୍ତି, ପଣ୍ଡା ହେଉଛନ୍ତି ବଡ଼ ପଣ୍ଡା, ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି। ତେଣୁ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ସମସ୍ତେ ବଡ଼ ହେଇଯାଇଛନ୍ତି। ସେଇ ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି। ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଭକ୍ତମାନେ ଚାହିଁକିରି ବସିଛନ୍ତି। କ'ଣ ଭକ୍ତ କ'ଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦ୍ୱାର ମୁହଁରେ? ତା ନୁହଁ, ଆମ ପାଖରେ ତା ନୁହଁ, ଅଗଣିତ ଭକ୍ତ ଆଜ୍ଞା, ସାରା ବିଶ୍ୱ ଦେଖୁଛି। ଇଏ ହେଉଛି ବିଶ୍ୱ, ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା। ଏହାକୁ ସାରା ବିଶ୍ୱ ଆମେ କହିବାନି 4.5 କୋଟି ଲୋକ, ଆମେ କହିବା ଶହ ଶହ କୋଟି ଲୋକ, 700 କୋଟି ଲୋକ ସମସ୍ତେ ଦେଖୁଛନ୍ତି। ଏ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ମୁନି ଋଷି ଆପଣ ଦେଖିବେ, ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି? କିଛି ଭାଗ ହଉନି। ଆପଣ ଦେଖିବେ କାଲି ରାତି 10 ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହେଇକିରି ବସିଥିବେ ସିଂହ ଦ୍ୱାରରେ। କ'ଣ ଦେଖିବେ? କି କି ରୂପ ତାଙ୍କର? ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଜେନ ତଥା ତସ୍ୟ ଫଳପ୍ରଦ।
2: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମର ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶ ମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକ ମାନଙ୍କର କୋଳାକୃତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯୋଉ ପହଣ୍ଡି ପ୍ରଭୁଙ୍କର ଚାଲିଛି, ଇଏ କୋଉ ପହଣ୍ଡି? ଇଏ ପ୍ରଭୁଙ୍କର ଦାଢ଼ି ପହଣ୍ଡି। ଶ୍ରୋତାଗଣ, ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯୋଉ ଭାବନା ଥାଏ ମିଶିବା ପାଇଁ ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଦାଢ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯୋଉ ପ୍ରଭୁଙ୍କର ନୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳ କଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ବାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ।

ତାଙ୍କର ଯେଉଁ ଘଣ୍ଟନାଥ ବାସ୍ତବିକ ତାହା ପ୍ରଶଂସନୀୟ। କାହିଁକି ନା ଏତେ ସାମର୍ଥ୍ୟ ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି। ଦୁଇ ଘଣ୍ଟା ଧରି ମାନେ କ୍ରମାଗତ ନିରନ୍ତର ଭାବରେ ଯେଉଁ ଘଣ୍ଟ ବଜାଇ ଆମମାନଙ୍କ ମନ ଭିତରେ ଅଧିକରୁ ଅଧିକ ଯେଉଁ ଆନନ୍ଦ ଯେଉଁ ଭାବ ବେଗକୁ ସୃଷ୍ଟି କରୁଛନ୍ତି ତାହା ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ ତୋଷିବି ତୁଷ୍ଟ ପ୍ରାଣ କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ କେଉଁ ତତ୍ତ୍ୱ ପଥେ ଖୋଜିଲେ ତୁମକୁ ମିଳିଯିବ ଥଳ କୂଳ ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ। ଏ ସମଗ୍ର ସଂସାରର ଆପଣ ହେଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ର ଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁକିଛି ଆସୁଛି। ଆଉ ଏପଟେ ଘଣ୍ଟୁଆଙ୍କର ଘଣ୍ଟ ନାଦରେ ଉଦ୍ଘୋଷଣ ହେଉଛି ନାକଚଣାର ଦ୍ୱାର କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ ଅଗଣିତ ଭକ୍ତ କିଏ ଛାତରେ କିଏ ପଥରେ କିଏ ଆଗରେ କିଏ ପଛରେ କିଏ ଶରଧା ବାଲିର ଦୁଇ ପଟରେ ରହିଛନ୍ତି କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ କିଏ ପୁଣି ପରୋକ୍ଷରେ। ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ ସୁଦାମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା ଗଜେନ୍ଦ୍ର ପଦ୍ମପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମ ପରିତୃପ୍ତି ଲାଭ କରିଥିଲେ। ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ ସେଇ ଯେଉଁ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି ଆହା ଆସିଗଲେ ପ୍ରଭୁ ମୋ ଠାକୁର ମୋ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର ରାଧା କହେ ମୋ କାଳିଆ ରାଜା ଗୋପପୁରେ ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଜଳେ ମୀରା କହେ ମୋ କାଳିଆ ଅଟେ ଗିରିଧର ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି। ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି ସେ ଟାହିଆ ଦୋଳାମାନ ହେଉଛନ୍ତି ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ ଅଗତିର ଗତି ଆରତିର ସାଥୀ ଅତୀତ ପାବନ ପ୍ରଭୁ ଜଗନ୍ନାଥ କମନୀୟ ନମନୀୟତାର ପ୍ରତୀକ ଆପଣ ହେଉଛନ୍ତି ଅବ୍ୟକ୍ତ। ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି ଗୁରୁଗମ୍ଭୀର ନାଦ ଯୋଉ ନାଦ ଭିତରେ ନାଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି ସେ ନାଦ ବ୍ରହ୍ମ ଯୋଉ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯୋଉ ଟାହିଆ ଆମେ ଦେଖିପାରୁଛୁ। ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହେଉଛନ୍ତି କାହିଁକି ନା ଆଜିର ଯୋଉ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହୋଇଥିଲା ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ ଏ ବାହୁଡ଼ା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ କିନ୍ତୁ ତାହା କଲେ ନାହିଁ ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ ଯୋଉ ଯାତ୍ରା ଆମର ରହିଛି ଯୋଉ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା ଅର୍ଥାତ୍ ଧୂଳି ଉଡ଼େଇ ସମଗ୍ର ଶରଧାବାଲିର ଏଇ ଯୋଉ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର ପ୍ରତିଟି ସେଇ ଶ୍ରଦ୍ଧାଳୁମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି ସିଞ୍ଚନ କରାଯାଉଛି ମଧ୍ୟ ବାରିର ଯୋଉ ଯୋଉ ପାଣି ଯାହା ସେବକମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବାରେ ସେବା କରିବା ସହିତ ସେବକମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯୋଉ ବିଭିନ୍ନ ପ୍ରକାର ଯୋଉ ପୁରୀର ଶ୍ରୀକ୍ଷେତ୍ରର ଯୋଉ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇ ଯାତ୍ରାରେ ଦେଖାଯାଏ

0: ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ, ଯୋଉ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହଉଛି ସେ କାଳିଆ ଠାକୁର, ସର୍ବବ୍ୟାପୀ ସର୍ବଦ୍ରଷ୍ଟା, ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା, ସୃଷ୍ଟି ସ୍ଥିତି ଲୟକର୍ତ୍ତା, ସର୍ବଶକ୍ତିମାନ, ଆତ୍ମତ୍ରାଣ ଅନ୍ତର ଜଗନ୍ନାଥ ସ୍ୱାମୀ ଗୋବିନ୍ଦ, ହେ ହୃଷିକେଶ, ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ। ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକାଚକା ଆଖି ଦେଖାଗଲାଣି, ଆହା ଧନ୍ୟ ହେଇଗଲି ପ୍ରଭୁ, ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ନିସ୍ତରିଲୁ ପ୍ରଭୁ। କାଳିଆ ଶାନ୍ତ ଅପେକ୍ଷା କରିଥିଲୁ, ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯେଉଁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଯ୍ୟ ନୟନରେ କେବଳ ମାତ୍ର ଇଚ୍ଛା, କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା, ପରମବ୍ରହ୍ମ, ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହିଁ ମରହି। ସ୍ୱୟଂ ମହାପ୍ରଭୁ ମଧ୍ୟ ସେଇ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ। ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ସତ୍ କିଏ, କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି, ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେଇ ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ ସତ୍ ବୋଲି କୁହାଯାଏ। ତେଣୁ ସେଇ ସତ୍ ସ୍ୱରୂପ ଭଗବାନ ବର୍ତ୍ତମାନ ପରମବ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଯିଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ, ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହେଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମସ୍ୱରୂପରେ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ ପ୍ରଭାତରେ ଉଠିକରି ଯେତେବେଳେ ଆମେ ସ୍ୱପ୍ନଟାକୁ ବଖାଣୁ ଏବଂ ସ୍ୱପ୍ନଟାକୁ ଦେଖିଲୁ ବୋଲି କହୁ, ସେତେବେଳେ ଆମେ ତ ଜଡ଼ ହେଇକି ଶୋଇଥାଉ, କିଏ ପ୍ରକୃତରେ ସେ ସ୍ୱପ୍ନ ଦେଖେ? ସେ ସ୍ୱପ୍ନ ଦେଖନ୍ତି ପରମାତ୍ମା, ଯିଏ ଆତ୍ମସ୍ୱରୂପରେ ଆମ ଭିତରେ ଅଛନ୍ତି। ତେଣୁ ତାଙ୍କୁ ଆମେ ସାକ୍ଷୀ ବୋଲି କହୁ। ସାକ୍ଷୀର ଅର୍ଥ ହେଉଛି ଯିଏ ଆମର ସକଳ ଚିନ୍ତା, ସକଳ ବିଚାର, ସକଳ ଭାବନା, ସକଳ କାର୍ଯ୍ୟ ଏ ସମସ୍ତଙ୍କୁ ଦେଖୁଥାନ୍ତି। ସେ କେବେ ମଧ୍ୟ ଶୁଅନ୍ତି ନାହିଁ, ସଦା ଜାଗ୍ରତ ଏକ ଚୈତନ୍ୟ ଶକ୍ତି, ଯାହାକୁ ସାକ୍ଷୀ ଚେତା ବୋଲି ବେଦାନ୍ତ କହିଛନ୍ତି। ସିଏ ହେଉଛନ୍ତି ଆମର ଚିତ୍ ଶକ୍ତି। ସତ୍ ଗଲା, ଚିତ୍ ଗଲା, ଏବଂ ଆନନ୍ଦ, ଆନନ୍ଦଟି କ'ଣ ନା ବେଦାନ୍ତ କହିଲେ ଆନନ୍ଦାତ୍ ଖଳୁ ଇମାନି ଭୂତାନି ଜାୟନ୍ତେ। ସମସ୍ତେ ଆମେ ଯେତେ ପ୍ରାଣୀ ଅଛେ ସମସ୍ତେ ଆନନ୍ଦର ସୃଷ୍ଟି ହେଇଛେ, କେବଳ ମନୁଷ୍ୟ

0: ବନ୍ଧନ ସୃଷ୍ଟି ହେଇନି, ଗୋଟେ ପିତା ମାତାଙ୍କର ଏବଂ ପୁରୁଷ ସ୍ତ୍ରୀର ମିଳନରୁ ସନ୍ତାନଟିଏ ହୁଏ, କିନ୍ତୁ ଯେକୌଣସି ଜୀବକୁ ଆପଣ ଦେଖନ୍ତୁ ସେମାନଙ୍କର ଆନନ୍ଦର ମିଳନରୁ ହିଁ ଅନ୍ୟ ଜୀବମାନେ ଉତ୍ପନ୍ନ ହୁଅନ୍ତି, ତେଣୁ ମିଳନ ଜନିତ ଆନନ୍ଦ, ତେଣୁ ଏଇ ଯେଉଁ ଆନନ୍ଦ, ଏଇ ଆନନ୍ଦ ହେଉଛି ମୂଳଭୂତ ଆନନ୍ଦ। ସେଇ ଆନନ୍ଦ ଯେତେବେଳେ ଏକ ପରମାର୍ଥିକ ଆନନ୍ଦରେ ରୂପାନ୍ତରିତ ହୁଏ, ଯେତେବେଳେ ଏକ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୁଏ, ସେ ଦିବ୍ୟ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଏକ ମାଧ୍ୟମ। ସେଇଥିପାଇଁ ମହାପ୍ରଭୁଙ୍କୁ ଦେଖିଲେ ଆମେ ଆନନ୍ଦ ବିଭୋର ହଉ, ସେଇଥିପାଇଁ ଆମେ ଆନନ୍ଦ ବିଭୋର ହେବାର ମୁହୂର୍ତ୍ତରେ ଉପଗତ ହେଇଛେ। ବର୍ତ୍ତମାନ ବିଜ୍ଞାପନ ବିରତି ନେବା, ମହାପ୍ରଭୁ ନାକଚଣା ଦ୍ୱାର ବାହାରକୁ ବାହାରିଲେଣି। ବିଜ୍ଞାପନ ବିରତି ପରେ ଆମେ ପୁଣି ଆପଣମାନଙ୍କୁ ମହାପ୍ରଭୁଙ୍କର ଏହି ଧାରା ବିବରଣୀ ଆପଣମାନଙ୍କୁ ଶୁଣେଇବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା ଗାଣ୍ଡୁଆ ଚୌରା ଛକ, ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
2: ରେବଣା ନୂଆଗାଁ
1: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବିଜ୍ଞାପନ ବିରତି ପରେ ପୁଣି ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ବର୍ତ୍ତମାନ ନାକଚଣା ଦ୍ୱାର ବାହାରେ ମହାପ୍ରଭୁ ତାଙ୍କର ସୁନ୍ଦର ଟାହିଆ ଦୋଳାୟମାନ କରି ସମଗ୍ର ବିଶ୍ୱକୁ ଦେଖୁଛନ୍ତି ଏବଂ ଉର୍ଦ୍ଧ୍ୱ ଚକ୍ଷୁ ହୋଇ ସତେ ଯେମିତି ଆକାଶକୁ ଚାହୁଁଛନ୍ତି, ତାପରେ ମାଟିକୁ ଚାହୁଁଛନ୍ତି ଏବଂ ବଡ଼ଦାଣ୍ଡକୁ ଚାହୁଁଛନ୍ତି। ବଡ଼ ସୁନ୍ଦର ଦୃଶ୍ୟ। ତେଣୁ ଏଇ ଯେଉଁ ମହାପ୍ରଭୁଙ୍କର କାହିଁକି କଳା ରଙ୍ଗ ଏବଂ କାହିଁକି ତାଙ୍କର ଗୋଲ ଗୋଲ ଆଖି, ୟାର ପଛରେ ଏବଂ ଏମାନଙ୍କର ମହାପ୍ରଭୁ ବଡ଼ ଠାକୁର ବଳଭଦ୍ର କାହିଁକି ଧଳା, ମା ସୁଭଦ୍ରା କାହିଁକି ହଳଦିଆ ଏବଂ ସୁଦର୍ଶନ କାହିଁକି ସ୍ତମ୍ଭାକୃତି, ଏ ସମସ୍ତଙ୍କର ପଛରେ ଗୋଟେ ମଧ୍ୟ ବୈଜ୍ଞାନିକ କାରଣ ଅଛି ଏବଂ ସେ ବୈଜ୍ଞାନିକ କାରଣ ମଧ୍ୟ ଆମକୁ ଜାଣିବାକୁ ହେବ। ବଡ଼ ଭାଇ ଥାଉ ଥାଉ ସାନ ଭାଇ ନାଁରେ ମନ୍ଦିର କାହିଁକି ଏବଂ ବଡ଼ ଭାଇ ଥାଉ ଥାଉ ସାନ ଭାଇର ଏତେ ପ୍ରାଧାନ୍ୟ କାହିଁକି, ଏସବୁ କଥାରେ ମଧ୍ୟ ଗୋଟେ ବୈଜ୍ଞାନିକ ବିଶ୍ଳେଷଣ କରାହେଇଛି। ସେ ବିଶ୍ଳେଷଣ ମଧ୍ୟ ଆମକୁ ଜାଣିବାକୁ ହେବ। ଜାଣିଲେ ଏ ଯେଉଁ ପୁରାଣ ଜନଶ୍ରୁତି କିମ୍ବଦନ୍ତୀ ଭିତରେ ଆମେ ମହାପ୍ରଭୁଙ୍କୁ ବାନ୍ଧୁଛେ, ତାରି ଭିତରୁ ବୈଜ୍ଞାନିକ ତଥ୍ୟଟି ମଧ୍ୟ ଆମେ ଯଦି ଜାଣିବା, ମହାପ୍ରଭୁଙ୍କ ପ୍ରତି ଆମର ବିଶ୍ୱାସ ଆହୁରି ବଢ଼ିଯିବ, ଆହୁରି ଦୃଢ଼ୀଭୂତ ହେବ। ଆପଣ ଜାଣନ୍ତୁ ଯେ ଭାଗବତରେ କହିଲେ ଯେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମ ମୂଳେ ବିରାଜୟୀ, ତୋ ଲୋମ ମୂଳେ ବିରାଜୟୀ। ତେଣୁ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯାହାର ଲୋମ ମୂଳରେ ବିରାଜମାନ କରୁଛି। ଆପଣ ବ୍ରହ୍ମାଣ୍ଡ କହିଲେ କ'ଣ ଜାଣନ୍ତୁ ମହାପ୍ରଭୁ, ଆମେ ଗୋଟିଏ ଛୋଟିଆ ଗ୍ରହରେ ବାସ କରୁଛେ ଏବଂ ଆମେ ଯେଉଁ ଗ୍ରହରେ ବାସ କରୁଛେ ପୃଥିବୀ ତା ନା, ଏବଂ ସେଇ ପୃଥିବୀ ଗୋଟେ ସୂର୍ଯ୍ୟ ଭଳି ନକ୍ଷତ୍ରର ଗୋଟେ ଗ୍ରହ। ତେଣୁ ଏଇଭଳି ଭାବରେ ଏମିତି କୋଟି କୋଟି ସୂର୍ଯ୍ୟ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଅଛନ୍ତି। ତେଣୁ ସେଇ ଯେଉଁ ବ୍ରହ୍ମାଣ୍ଡ ମାଳ ମାଳ ହେଇକିରି ଯାହାର ଲୋମ ମୂଳରେ ବିରାଜମାନ କରିଛନ୍ତି, ସିଏ କେମିତି ହେଇଥିବେ? ଆପଣ ଭାବନ୍ତୁ ତାଙ୍କର ବିଶାଳତା, ଆପଣ ଭାବନ୍ତୁ ତାଙ୍କର ବ୍ୟାପକତ୍ୱ। ତେଣୁ ବିଜ୍ଞାନ କହୁଛି କ'ଣ, ଆମର ସୂର୍ଯ୍ୟ ହେଉଛି ଗୋଟିଏ ଛୋଟ ତାରା ଯାହା ଚାରିପଟେ ଆମ ପୃଥିବୀ ଓ ଅନ୍ୟାନ୍ୟ ଗ୍ରହ

0: ଉପଗ୍ରହ ଘୁରୁଛନ୍ତି। ସୂର୍ଯ୍ୟଙ୍କ ଠାରୁ ଆହୁରି ବଡ଼ ପ୍ରାୟ 20 ଲକ୍ଷ ତାରାଙ୍କୁ ନେଇ ଆମର ଗାଲାକ୍ସି ବା ବ୍ରହ୍ମାଣ୍ଡ ବୋଲି ଆମେ ଯାହାକୁ କହୁଛୁ, ଏହିପରି କୋଟି କୋଟି ବ୍ରହ୍ମାଣ୍ଡ ମହାକାଶରେ ଅବସ୍ଥିତ ଅଛନ୍ତି। ଏଗୁଡ଼ିକ ଶହ ଶହ ଆଲୋକ ବର୍ଷ ଦୂରରେ ଥିଲେ ମଧ୍ୟ ନିର୍ମଳ ଆକାଶରେ ଆମକୁ ମେଘଖଣ୍ଡ ଭଳି ଦେଖାଯାଆନ୍ତି। ଏହାକୁ ଆମେ ଆକାଶ ଗଙ୍ଗା ବା ଇଂରାଜୀରେ ଯାହାକୁ ମିଲ୍କୱେ ବୋଲି କୁହାଯାଏ, ଆମେ ତାକୁ ମିଲ୍କୱେ ବୋଲି କହୁଛୁ। ଏ ସୃଷ୍ଟିକୁ କିଏ ଗଢ଼ିଛି? ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି ଗୋଟିଏ ମହାକାଶ ମହାଶକ୍ତି ଦ୍ୱାରା ଏ ମହାବିଶ୍ୱ ତିଆରି ହୋଇଛି। ଏହାକୁ ବୈଜ୍ଞାନିକମାନେ କହୁଛନ୍ତି କସ୍ମିକ୍ ଏନର୍ଜି। ତେଣୁ ଏଇ ଯେଉଁ କସ୍ମିକ୍ ଏନର୍ଜି, ଏହା ଉପରେ ଗବେଷଣା କରି ଜଣାଯାଇଛି ଯେ ଏହି କସ୍ମିକ୍ ଏନର୍ଜି ବା ମହାଶକ୍ତି ଚାରି ପ୍ରକାର ଶକ୍ତିର ସମାହାର। କ'ଣ ସେ ଚାରି ପ୍ରକାର ଶକ୍ତି? ଗୋଟିଏ ହେଉଛି ଡାର୍କ ଏନର୍ଜି, ଗୋଟିଏ ହେଉଛି ହ୍ୱାଇଟ୍ ଏନର୍ଜି, ଗୋଟିଏ ହେଉଛି ନେଗେଟିଭ୍ ଏନର୍ଜି, ଆଉ ଗୋଟିଏ ହେଉଛି କନସିୟସନେସ୍। ଏଇ ଡାର୍କ ଏନର୍ଜି ହେଉଛନ୍ତି ଜଗନ୍ନାଥ, ହ୍ୱାଇଟ୍ ଏନର୍ଜି ହେଉଛନ୍ତି ବଳଭଦ୍ର, ନେଗେଟିଭ୍ ଏନର୍ଜି ହେଉଛନ୍ତି ନାରୀ ବା ଦେବୀ ଶକ୍ତି ସୁଭଦ୍ରା, ଆଉ କନସିୟସନେସ୍ ଯାହାକୁ ଆମେ ଚେତନ ଶକ୍ତି ବୋଲି କହୁଛୁ ସିଏ ହେଉଛନ୍ତି ସୁଦର୍ଶନ। ତେଣୁ ସେଇଥିପାଇଁ ଏବଂ ପୃଥିବୀରେ ଏଇ ଯେଉଁ ଶକ୍ତିରେ ଏଇ ଯେଉଁ ଚାରିଟା ଶକ୍ତି କହିଲି, ଡାର୍କ ଏନର୍ଜି, ହ୍ୱାଇଟ୍ ଏନର୍ଜି ଏବଂ ନେଗେଟିଭ୍ ଏନର୍ଜି, ତା ସହିତ କନସିୟସନେସ୍, ଏଇ ଚାରିଟା ଭିତରୁ ଡାର୍କ ଏନର୍ଜି ହେଉଛି ସବୁଠାରୁ ବେଶୀ। ତେଣୁ ଡାର୍କ ଏନର୍ଜି ସବୁଠାରୁ ବେଶୀ ହେଇଥିବାରୁ ଜଗନ୍ନାଥ ମହାପ୍ରଭୁଙ୍କର ବର୍ଣ୍ଣ ହେଉଛି କଳା, ଏବଂ ସୃଷ୍ଟିରେ ଡାର୍କ ଏନର୍ଜିର ପ୍ରାବଲ୍ୟ ହେତୁ ମହାପ୍ରଭୁଙ୍କ ବିଗ୍ରହ ସବୁଠାରୁ ବଡ଼, ଏବଂ ଡାର୍କ ଏନର୍ଜି ଶକ୍ତିଶାଳୀ ହେଇଥିବାରୁ ତାଙ୍କ ନାଁରେ ହିଁ ଏହି ରଥଯାତ୍ରା, ତାଙ୍କ ନାଁରେ ଶ୍ରୀମନ୍ଦିର, ତାଙ୍କର ପ୍ରମୁଖତା। ଏହାକୁ ବିଚାର କଲେ ଜଣାପଡ଼ିବ ଯେ ବିଜ୍ଞାନ ମଧ୍ୟ ମହାପ୍ରଭୁଙ୍କର ଏହି ରଙ୍ଗମାନଙ୍କୁ ସ୍ୱୀକାର କରୁଛି। ଆପଣ ଜାଣନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି କଳା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣ ହେଉଛି କଳା, କଳାର ଗୋଟିଏ ଶକ୍ତି ଅଛି, ଏବଂ ଡାର୍କ ଏନର୍ଜିର ଏଭଳି ଶକ୍ତି ସେ ସମସ୍ତ ଶକ୍ତିକୁ ସମସ୍ତ ରଙ୍ଗକୁ ସେ ଆକର୍ଷିତ କରି ନିଜ ଭିତରେ ସମାହିତ କରିପାରେ। ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ, ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ, ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି। ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନ ସିଂହାସନରେ ଦେଖୁଛେ, ସେ ତାଙ୍କର ସେହି ବର୍ଣ୍ଣ ବଳରେ, ସେହି ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ତେଣୁ ଡାର୍କ ଏନର୍ଜିର ଯେଉଁ ଚାରିଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ, ଯେଉଁ ଆଧିକ୍ୟ, ସେହି ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି, ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି, ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା, ଏତେ ଦେବତା ଅଛନ୍ତି। କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଅନୁମାଦନା, ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା, ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ। ଏଇଟା ହେଉଛି ବିଜ୍ଞାନ ସମ୍ମତ ବିଚାର। ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ, ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ବିଜ୍ଞାନ ଏବଂ ବିଶ୍ୱାସ, ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ। ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ, ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ। ତେଣୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି, ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ, କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି, କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି। ତେଣୁ ଦେଖନ୍ତୁ ବଡ଼ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ,
1: ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ।
0: ଜନ୍ମବେଦୀରେ
1: ଗୋଟେ ମାୟା ଲାଗିଯାଇଥିଲା ନା, 7 ଦିନ ହେଲାଣି।
0: ମାୟାକୁ ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା, କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି, ତାଙ୍କୁ ଟିକେ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକେ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ, ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ଅପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ, ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ। ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ, ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକିରି ଏଇଥିପାଇଁ ରଖିଛନ୍ତି, ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି, ହା ହା ହା ମୋ ପାଖକୁ ଆ, କେତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି, ବାହୁ ପ୍ରସାରଣ କରି ତୁ ଟିକେ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହେଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର
2: ସୁଯୋଗ ସିନା ପାଇପାରୁ।

0: दाता जनार्दन यही जो रथजात्रा टी करुछंती यही रथजात्रा से कौन कौन काम करुछंती दौर्भाग्यं किल दूरयन सुमनसाम अभ्यर्थितं पूरयन पापिष्ठा निवतर्जयन सकृतिनो भक्ता निवा वर्जयन जाड्यं निर्दलयन शुभानि कलयन नानंद मुदुबेलयन पश्य श्री जगदीश्वरो विजयते श्री नंदी घोषो परी। वर्तमान आम नहीं जा एक छोट विज्ञापन विरती
1: जय जगन्नाथ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8ଟି ଅତ୍ୟାଧୁନିକ 10 ଶଯ୍ୟା ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ଇସିଜି, ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300ରୁ ଅଧିକ ସଂରକ୍ଷିତ ଶଯ୍ୟା, ଆଇସିୟୁ, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82ଟି ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ କହୁଥିଲି ମହାପ୍ରଭୁଙ୍କର ଏଇ ଯୋଉ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏ ଯାତ୍ରାରେ କ'ଣ କ'ଣ ହେଉଛି, ଭଗବାନ କ'ଣ କରୁଛନ୍ତି। ଆରେ ଭଗବାନ ଯେତେବେଳେ ଆସୁଛନ୍ତି, ଆଜି ତ ବହୁତ ଅଞ୍ଚଳ କ୍ଷିପ୍ର ଗତିରେ ମହାପ୍ରଭୁ ଆସୁଛନ୍ତି। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ, ଚକ୍ଷୁ ନାହିଁ ତାର ତିନି ପୁର ଦିଶେ, ଜିହ୍ୱା ନାହିଁ ସ୍ୱାଦୁ ମଣେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ଭାବରେ ଏକଥାଟି କହିଲେ, ପାଦ ନାହିଁ ସେ ଯେ ଗମନ କରଇ। ଆପଣ ଦେଖୁନାହାନ୍ତି, ବର୍ତ୍ତମାନ ଆମେ ଦେଖୁଥିଲୁ ଏ ଯେଉଁ ବର୍ତ୍ତମାନ ଗୋମୁଟ ରହିଥିଲା ନାକଚଣା ଦ୍ୱାର, ସେଠୁ ଅତିକ୍ରମ କରି କେଡ଼େ କ୍ଷିପ୍ର ଗତିରେ ସେ ବର୍ତ୍ତମାନ ପଳେଇ ଆସିଲେଣି ରାଧା ବଲ୍ଲଭ ମଠରେ, ମଠର ଯେଉଁ ପାର୍ଶ୍ୱବର୍ତ୍ତୀ ଅର୍ଥାତ୍ ରାଧାବଲ୍ଲଭ ମଠ ଏବଂ ଶ୍ରୀ ନନ୍ଦିଘୋଷ ୟାରି ମଧ୍ୟବର୍ତ୍ତୀ ଯେଉଁ ମାର୍ଗ, ସେଇ ମାର୍ଗ ପାଖରେ ସେ ଅଛନ୍ତି। ଏବଂ ସେଇଠି ଦଣ୍ଡାୟମାନ ହେଇଥିବା ନନ୍ଦିଘୋଷ ରଥ ଉପରେ ଆଉ ଅଳ୍ପ ସମୟ ପରେ ସେ ବିରାଜମାନ କରିଯିବେ। କେତେ ଲୋକ ଚାହିଁକରି ବସିଛନ୍ତି ମହାପ୍ରଭୁଙ୍କୁ, ତାଙ୍କର ଦୁର୍ଭାଗ୍ୟ କଥା ଟିକେ କହିବା ପାଇଁ ମହାପ୍ରଭୁ କହିଛନ୍ତି, ଆରେ ମୁଁ ତ ସେଇଥିପାଇଁ ଆସିଛି, କେତେ କହୁଛୁ ମୋତେ, ମୋତେ କାହିଁ ଏତେ କହୁଛୁ, ମୁଁ ପୁରା ଅନ୍ତର୍ଯ୍ୟାମୀ, ମୁଁ କ'ଣ ତୋ ଅନ୍ତରରେ ନାହିଁ, ତୁ କେବଳ ମୋତେ ମନ ଦେ, ମଜେ ଏବଂ ମନ ଆଧତ୍ସ୍ୱ ମୟି ବୁଦ୍ଧି ନିବେଶୟ, ତୁ ମୋତେ ମନ ଦେଇଦେ, ତୁ ମୋତେ ବୁଦ୍ଧି ଦେଇଦେ, ଆଉ ସବୁ ଭାର ମୁଁ ତୋର ବହନ କରିବି। ତେଣୁ ମୋ ତୁ ଭାବୁଛି କି ମୋର ପାଦ ନାହିଁ ବୋଲି ମୁଁ ଚାଲିପାରୁନି, ମୁଁ ଚାଲେ, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ। ତମେ କହିବ ପ୍ରଭୁ ଆପଣଙ୍କର ତ କର୍ଣ୍ଣ ନାହିଁ, ମୁଁ ଯେତେ କହୁଛି ଶୁଣୁଛନ୍ତି କେମିତି? ନା ରେ, ମୁଁ ଏମିତି ଏକ ବସ୍ତୁ, ମୁଁ ଏମିତି ଏକ ବସ୍ତୁ, ସର୍ବେନ୍ଦ୍ରିୟାଣି ସର୍ବେନ୍ଦ୍ରିୟ ବୃତ୍ତିମନ୍ତୀ, ଏମିତି କେଉଁ ଦେବତା ଅଛି ଆପଣ କହିଲେ? ମାନେ ଯସ୍ୟେନ୍ଦ୍ରିୟାଣି, ଯାହାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟର କାମ କରେ, ହସ୍ତୋପି ପଶ୍ୟତି, ହାତୀ ମଧ୍ୟ ହାତ ମଧ୍ୟ ତାଙ୍କର ଦେଖେ। ଆପଣ ଭାବିବେ ନାହିଁ, ଇଏ ଗୋଟେ କିମ୍ଭୂତ କିମାକାର ପ୍ରଭୁ, ଯାହାର ସର୍ବେନ୍ଦ୍ରିୟାଣି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତୀ, ଯାହାର ଇନ୍ଦ୍ରିୟ ନଥିଲେ ମଧ୍ୟ ଯେକୌଣସି ଅଙ୍ଗ ତାଙ୍କର, ସେ ସବୁ ଅଙ୍ଗର କାମ କରିବ। ହସ୍ତୋପି ପଶ୍ୟତି, ହାତ ବି ଦେଖେ, ତାଙ୍କର ଶରୀରଟି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।
3: ଡକ୍ଟର ଡକ୍ଟର ଦାସ,
0: ଆଜ୍ଞା,
3: ଆମର ଅତି ବଡ଼ି ଜଗନ୍ନାଥ ଦାସ,
0: ହଁ,
3: ତାଙ୍କର ଗୋଟିଏ ଭଜନ ଅଛି,
0: ଆଜ୍ଞା,
3: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ।

0: ଆଜ୍ଞା
1: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
2: ଖାଲି
1: ଶ୍ରୋତା ମାନଙ୍କ ପାଇଁ ଆମେ ଟିକେ କହିଦବା ଯେ ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆବର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, ଚଉଦ ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୁବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁ ଜାତ, ଆପଣ ଶୁଣୁଥାନ୍ତୁ, ତୁହିଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟଚନ୍ଦ୍ର ଜାତ ହୋଇଛନ୍ତି, ଭୁଜରୁ ଅନନ୍ତ ମୂରତୀ କଣ୍ଠରୁ ଜାତ ସରସ୍ୱତୀ, ସଦା ଚଞ୍ଚଳ ନିଦ୍ରା ନାହିଁ ଏରୂପେ ଶୂନ୍ୟ, ସଦା ଚଞ୍ଚଳ ନିଦ୍ରା ନାହିଁ ଏରୂପେ ଶୂନ୍ୟ ଅଛୁ ରହି, ଅଶେଷ ତୋହର ମହିମା କେଜାଣି ପାରେ ଗୁଣ ସୀମା, ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ, ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି, ଆରତ ଭଞ୍ଜନ ତୋ ବାନା ଆତଙ୍ଗ କାଳେ ବଜ୍ରସେନା, ହୋଇଲୁ ଦଶ ଅବତାର ନାସିଲୁ ଅବନିରଭାର, ଦୁଷ୍ଟ ନିବାରି ସନ୍ତ ପାଳୁ ତୁ ନାଥ ପରମ ଦୟାଳୁ, ତୁ ଅଟୁ ଦରିଦ୍ରଙ୍କର ଧନ ତୋପଦେ ରହୁ ମୋର ମନ, ସତୀ ଯୁବତୀଙ୍କର ମନେ ନିଜର ସ୍ୱାମୀ ଥାନ୍ତି ଜେନେ, ସେହି ପ୍ରକାରେ ମୋର ମନ ତୋପଦେ ରହୁ ଭଗବାନ, କହଇ ଦାସ ଜଗନ୍ନାଥ କହଇ ଜଗନ୍ନାଥ ଦାସ କମଳ ଚରଣକୁ ଆସ, ଆପଣ ଯାହା ଯାହା କହିଲେ ବେଦ ବେଦାନ୍ତର ସବୁ କଥା ଗୁଡାକ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ କେଡ଼େ ସରଳ ଭାବରେ ଲେଖିଦେଇଛନ୍ତି,
2: ସେଇଥିପାଇଁ ଗୀତାରେ କହିଛନ୍ତି ପ୍ରଭୁ କହିଲା ଆରେ ମୁଁ କିଛି ମାଗୁନି, ମଜେବ ମନାଧସ୍ୱ ମୟ ବୁଦ୍ଧି ନିବେଶ ମତେ ମନ ଦେ, ସେ କଥାକୁ ଶେଷରେ ସେ କହିଲେ, ସତୀ ନାରୀ ତା ପତି ପାଖରେ ଯେମିତି ମତିକୁ ବା ମନକୁ ନିଶ୍ଚଳ କରି ରଖେ, ହେ ପ୍ରଭୁ ଆପଣଙ୍କ ପାଖରେ ମୋ ମନଟା ଅତ୍ୟନ୍ତ ନିଶ୍ଚଳ ହେଇକି ରହୁ, ତେଣୁ ମୋ ମନ
1: ତେଣୁ ଏବେ ଶ୍ରୋତା ବନ୍ଧୁମାନେ ଟିକେ ମନେ କର ମନେ ପକାନ୍ତୁ, ଯଦି ପତି ହେଇଥିବେ ମନେ କରନ୍ତୁ, ନହେଲେ ପତ୍ନୀ ହେଇଥିଲେ ବି ମନେ କରନ୍ତୁ, ପତ୍ନୀ ଯେମିତି ପତି କଥା ସବୁବେଳେ ବିଚାର କରେ, ଯଦି ସେ ସଚ୍ଚା ପତ୍ନୀ ହେଇଥାଏ ପତିବ୍ରତା ହେଇଥାଏ ପତିଙ୍କ ପତି ପ୍ରାଣା ହେଇଥାଏ ସିଏ ଯେମିତି ସବୁବେଳେ ପତି କଥା ଭାବେ, ଏବଂ ପତି ଯଦି ପ୍ରକୃତରେ ପତ୍ନୀ ପ୍ରାଣା ହେଇଥାଏ ସିଏ ଯେମିତି ନିଜର ପତ୍ନୀ କଥା ସବୁବେଳେ ଭାବେ, ସେଇଭଳି ଭଗବାନ କହୁଛନ୍ତି ତୁ ପତି ପତ୍ନୀଙ୍କ ଭଳି ପବିତ୍ର ଭାବରେ ଯଦି ମୋ ପ୍ରତି ମନ ଲଗେଇବୁ ମୁଁ ତୋର ସକଳ ଦୁଃଖକୁ ଦୂର କରିଦେବି,
2: ଭଗବାନ କେତେ ବଡ ଆଶ୍ୱସ୍ତି କରିଛନ୍ତି, ଅନନ୍ୟାସ ଚିନ୍ତୟନ୍ତ ମାଂ ଯେ ଜନା ପର୍ଯ୍ୟୁପାସତେ ତେସା ନିତ୍ୟ ବିଯୁକ୍ତାନାମ ଯୋଗକ୍ଷେମଂ ବହାମ୍ୟହମ୍, ଯେ ଅନ୍ୟ ପତିବ୍ରତା ନାରୀ କ'ଣ କରେ, ତାର ମନଟିଏ ତାର ପତିଟିଏ ତା ମନକୁ ଗୋଟିଏ ପତି ପାଖରେ ଯେମିତି ସେ ନିଶ୍ଚଳ କରି ରଖିଦିଏ, ସେମିତି ଭଗବାନ କହୁଛନ୍ତି ଯେଉଁ ବ୍ୟକ୍ତି ନିଜର ମନକୁ ଅନ୍ୟ କୌଣସି ଜାଗାରେ ନ ଦେଇ ଅନନ୍ୟା ଚିନ୍ତୟନ୍ତୁ ମାଂ, କୌଣସି ଜାଗାରେ ନ ଦେଇ ମୋତେ କେବଳ ପ୍ରଦାନ କରିଥାଏ ମୋତେ ଚିନ୍ତା କରୁଥାଏ ମୁଁ ତାର ଦୁଇଟା କଥା ବହନ କରେ, ତେସାଂ ନିତ୍ୟାଭିଯୁକ୍ତାନାମ ନିତ୍ୟ ଅଭିଯୁକ୍ତ ସେହି ବ୍ୟକ୍ତିମାନଙ୍କୁ ମୋର ଯୋଗକ୍ଷେମ ବହାମ୍ୟହମ୍, କ'ଣ ଏହା ଅର୍ଥ, ଯୋଗ ମାନେ କ'ଣ କ୍ଷମ ମାନେ କ'ଣ, ଯୋଗ କହିଲେ ଅପ୍ରାପ୍ତସ୍ୟ ପ୍ରାପ୍ତି ହି, ଯାହା ତୋ ଜୀବନରେ ପାଇନୁ ମୁଁ ତତେ ପ୍ରଦାନ କରିବି, ଆଉ କ୍ଷମ ମାନେ କ'ଣ ପ୍ରାପ୍ତସ୍ୟ ରକ୍ଷଣ, ଯାହା ତତେ ମୁଁ ଦୁର୍ଲଭ ଜିନିଷ ଦେଲି ତାକୁ ସୁରକ୍ଷା କରିବି, ଜଣକୁ 5 କୋଟି ଟଙ୍କା ଦେଇଦେଇକରି ଆମେ ନିଶ୍ଚିନ୍ତରେ ବସିପାରିବାନି, ଯଦି ଟିକିଏ ବା ମାନେ ଲିକ୍ ହେଇଗଲା ତେବେ ନିଶ୍ଚିତ ଭାବରେ ତା ମୁଣ୍ଡଟି କଟିଯିବ, ତେଣୁ ଭଗବାନ କହିଲେ ମୁଁ ଦୁର୍ଲଭ ବସ୍ତୁ ଦିଏ ଏବଂ ତାକୁ ସୁରକ୍ଷାର ଭାର ମଧ୍ୟ ମୁଁ ନିଏ,
1: ସେଇଥିପାଇଁ ଏ ଯୋଉ ଯୋଗକ୍ଷେମ କଥା କହିଲେ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣ, ତେଣୁ ଆମକୁ ଭଗବାନ ବହୁତ କଥା ଦେଲେ ମଧ୍ୟ ଆମେ ତାକୁ ଧାରଣ କରିବା ଆମେ ତାକୁ ରକ୍ଷା କରିବା ନିଜ ଭିତରେ ସବୁବେଳେ ସେଇ ଭାବନାରେ ରହିବା ସେଇଟା

0: हुए ना कारण आज पवित्र भावना आसूची काली से भावना चली जाऊँगी तेणु भगवान कहते तू जदि अनन्य चित्त होकर मो सहित रहीबु ताहले तते मु अप्राप्त वस्तुर प्राप्ति मध्य करेबी एवं से प्राप्त वस्तुटी को तू किभली धारण कर रखिबु ते शक्ति मध्य तते देबी
1: देबी जहाँ फल तू निश्चिंत होइजिबु केते बड़ कथा तेणु आम को निश्चिंत कर दौंट निजे कहते ये सब सत्वे एवं निजे आसुचे आसिकी कौन कर कहले अरे मोर केतोटा जात्रा रे तू आ दोले च दोल गोविंद चापे तु मधुसूदन रथे तु बामनम दृष्ट्वा पुनर्जन्म न विद्यते जदि दोल जात्रा रे मु दोल गोविंद होइकिरी जेतेबेले दोल बेदी रे झुलुथिबि सेति बेले मते टिके दर्शन करिबु आउ चापे च मधुसूदन जेतेबेले चाप होउथिब चंदन जात्रा होउथिब ମୁଁ ମଧୁସୂଦନ ହେଇକିରି ବସିଥିବି ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ ମୋର ଆଗରେ ଆଉ ଗୋଟେ ଚାପରେ ରାମକୃଷ୍ଣ ଥିବେ ପଞ୍ଚମହାଦେବ ଥିବେ ଚାପରେ ଆମେ ବୁଲୁଥିଲୁ ଏଇ ବେଳରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ ମୁକ୍ତି ଲାଭ କରିବୁ ଆଉ ଗୋଟିଏ କଥା ରଥେ ତୁ ବାମନମ ଦୃଷ୍ଟ୍ୱା ଯେତେବେଳେ ରଥଯାତ୍ରା ହେଉଛି ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହେଇକିରି ଆଷାଢ଼େ ବାମନଂ ଚୈବ ଆଷାଢ଼ ମାସରେ ମୁଁ ହେଉଛି ବାମନ ଆପଣମାନେ ଜାଣନ୍ତି ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ ମୋତେ ମୁକ୍ତି ଲାଭ କରିବୁ କେତେ ଆଶ୍ୱାସନା ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ ସଂସାରକୁ ନିଜର ବୋଲିକିରି ମନେ କରିଛେ ଆଉ ଭଗବାନଙ୍କୁ ଭୁଲିଛେ ଯାହାଫଳରେ କୃଷ୍ଣ ଭୁଲି ଏଇଯିବ ଅନାଦି ବହିର୍ମୁଖ ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ ନା ଆମେ କୃଷ୍ଣଙ୍କୁ ଭୁଲିଛେ ଜଗଦୀଶ୍ୱରଙ୍କୁ ଭୁଲିଛେ କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ ଆମେ ସମସ୍ତେ ବହିର୍ମୁଖ ହେଇଯାଇଛେ ତେଣୁ ମାୟା ଅତଏବ ମାୟା ତାର ଦୟେ ସଂସାର ଦୁଃଖ ତେଣୁ ମାୟା ଆମକୁ ଦୁଃଖ ଦେଉଛି ଆଉ ମନେ ରଖିଥାନ୍ତୁ ଏଇ ଯେଉଁ ଘଣ୍ଟ ବାଜୁ ନେଇ ଆପଣ ଦେଖନ୍ତୁ ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି ଭୋ ଭୋ ଶବ୍ଦ ହେଉଛି କ'ଣ କହୁଛି ଘଣ୍ଟ ପାତକମାନଙ୍କୁ କହୁଛି ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ ହଉ ଘୋଡ଼େଇ ଦେଉଥାଉ ଘଉଡ଼େଇ ଦେଇଥାଉ ସେମିତି ଏ ଘଣ୍ଟ ବାଜୁ ନେଇ ଯେ କବି କହୁଛନ୍ତି ଏ ଘଣ୍ଟ ବାଜିକିରି କ'ଣ କହୁଛି ହେ ପାତକ ହେ ପାପ ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନାହିଁ ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି ହଁ କଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ ଗୌରଚରଣ ଲେଖିଛନ୍ତି
0: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା ଶ୍ରୋତାମାନେ ପଚାରିବେ ଆପଣ ତ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କହିଲେ ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ ସେ ସାର କଥା କ'ଣ ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
1: ପୁରାଣୀଷୁ ବ୍ୟାସସ୍ୟ ବଚନଂ ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନ
0: ଏଇଟା ହେଲା ସାର ତେଣୁ ଏଇଟା ଯେମିତି ସାର ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦେଉଛେ ସେ ବିବରଣୀର ସାର ହେଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ
1: ଏଇ ପୁରା କହିଲେ ଗୀତାରେ ଆରେ ଅର୍ଜୁନ ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାମ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍
0: ତେଣୁ ପରମାତ୍ମା ଆପଣଙ୍କର ଯେଉଁ ଦୁଇଟି କଥା କିଛି ସମୟ ତଳେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ ଶ୍ରଦ୍ଧା ଏବଂ ବିଶ୍ୱାସର କଥା ଶ୍ରଦ୍ଧାର ଶାସ୍ତ୍ରୀୟ ଅର୍ଥ କ'ଣ

0: ଶାସ୍ତ୍ର ଏବଂ ଗୁରୁ ବାକ୍ୟରେ ବିଶ୍ୱାସ, ଏଇଟା ହେଲା ଶ୍ରଦ୍ଧା। ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହଉଛି ଯେ ଆପଣ ମତେ ଶ୍ରଦ୍ଧା କରନ୍ତି, ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ଇଏ ମଧ୍ୟ ଗୋଟିଏ ଅର୍ଥ। ଆଉ ଗୋଟିଏ ହେଲା ବିଶ୍ୱାସ। ଏଇ ଯୋଉ ବଡ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି, ଓଲଟ ଶୁଆ, ତାକୁ ଆମେ ଯୋଉ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ। ସେଇ ଶ୍ରଦ୍ଧା ହଉଛି ଆମେ ଯେତେ ଯେତେ ଆମେ ଶାସ୍ତ୍ର ମାନଙ୍କ କଥା ଆଲୋଚନା କରୁଛେ, ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ, ନୀଳାଦ୍ରି ମହୋଦୟ କଥା କହୁଛେ, ରାମାୟଣ ମହାଭାରତ କଥା କହୁଛେ କହୁଛେ, ତେଣୁ ସେଇ ଯୋଉ ଶାସ୍ତ୍ର କଥା କହୁଛେ ସେ ଶାସ୍ତ୍ର ମାନଙ୍କୁ ବିଶ୍ୱାସ କରିବାକୁ ହବ। ଏବଂ ପ୍ରଥମ କଥା ହେଲା ବିଶ୍ୱାସ।
1: ତେବେ ଏଇଠି ନେଇଯିବା ଗୋଟେ ବିରତ।
0: ହଁ ଆଜ୍ଞା ଆଜ୍ଞା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1-8-1। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
4: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
7: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
6: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
7: ଅଛି କେବଳ ମଣିଷ ପଣିଆ।
6: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
7: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
6: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
7: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
6: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
7: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
6: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
7: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
6: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।

0: ଏଇ ଶରୀରରେ ଗତିମୁକ୍ତି ପାଇଯିବ ଏଥିରେ ସନ୍ଦେହର ଅବକାଶ ନାହିଁ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ। ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି, ନୀଳାଦ୍ରୋ ମହତି କ୍ଷେତ୍ରେ ସର୍ବଲୋକ ଏକ ପାବରେ ଦେବସ୍ୟ ଗଣଗନ୍ଧର୍ବ ଯକ୍ଷ କିନର ସେବିତେ। ଇଏ ହେଉଛି ସେଇ ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, ଯାହା ଯକ୍ଷ, ଦେବଶ୍ରୀ, ଗଣ, ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରେ ସମର୍ପିତ ହୋଇଛନ୍ତି। ଆଉ ସେବାର ଗୋଟିଏ ଯାହା ହେଉଛି ପ୍ରଧାନ କଥା, ତାହା ହେଉଛି ପ୍ରେମ ଭକ୍ତି। କାରଣ ପ୍ରେମ ଭକ୍ତି ଯେଉଁ ଭକ୍ତି ରହିଛି, ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର। ସେ ଭକ୍ତି ଅଟେ ଏକ ଠୋ ଗୋପୀମାନଙ୍କର, ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇଁ, ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ। କାରଣ ପ୍ରେମ ଭକ୍ତି ବିନା ପ୍ରଭୁଙ୍କର ଦର୍ଶନ ନାହିଁ। ଆମେ ଦେଖିପାରୁଛୁ ସେଇ ପ୍ରେମର ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କର ଝୁଲୁଛି ନନ୍ଦୀ ଘୋଷ ରଥର। ସେ ବାମ ପାର୍ଶ୍ୱରେ ଯେଉଁ ସାରଥି ଅଛନ୍ତି ଦାରୁକ, ସେଇ ଯେଉଁ ମଠ ଅଛନ୍ତି ରାଧା ବଲ୍ଲଭୀ ମଠ, ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି, ତା ସେଇ କାର୍ଯ୍ୟାଳୟ ରହିଛି। ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ ଆସୁଛନ୍ତି। ଆଉ ଘଣ୍ଟୁଆମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଘଣ୍ଟକୁ ମଧ୍ୟ ବଜାଉଛନ୍ତି, ଯେ ଉଦ୍ଘୋଷଣ ଦେଉଛନ୍ତି, ଯାହା କୁହାଯାଇଛି ଯେ ମୁଁ ନୁହେଁ ଗୋଷ୍ଠୀର, ମୁଁ ନୁହେଁ ବ୍ୟଷ୍ଟିର, ଉତ୍କଳରେ ଅଛି ସତ ସକଳ ଧର୍ମ, ମୋହଠାରେ କୁଳ, ମୁଁ ଜଗତର ନାଥ। ମୁଁ ଏକରେ ନୁହେଁ, ମୁଁ ଗୋଷ୍ଠୀର ନୁହେଁ, ମୁଁ ବ୍ୟଷ୍ଟିର ନୁହେଁ, ମୁଁ ଉତ୍କଳରେ ଅଛି ସତ, ମୁଁ ଉତ୍କଳର ସେଇ ଶ୍ରୀମନ୍ଦିର ରତ୍ନ ସିଂହାସନର ଅଧିଷ୍ଠିତ, ମୁଁ ହେଉଛି ମହାବାହୁ ଜଗତର ନାଥ। ମୁଁ କିନ୍ତୁ ମୁଁ ସମଗ୍ର ବିଶ୍ୱ ପ୍ରାଣୀମାନଙ୍କ ପାଖରେ ଅଛି। ସେଇଥିପାଇଁ ତ ଏଇ ଯାତ୍ରା ପରମ ପାବନ ଯାତ୍ରା, ଅତୀତ ପାବନ ଯାତ୍ରା, ଯେଉଁ ଯାତ୍ରାରେ ଆଜି ସାମ୍ୟ ମୈତ୍ରୀ ବାଣୀକୁ ପ୍ରଚାର କରି ବସୁନ୍ଧୈବ କୁଟୁମ୍ବକର ଯେଉଁ ବାଣୀ, ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ପ୍ରଭୁ ଆପଣେଇ ନେଉଛନ୍ତି ସମସ୍ତଙ୍କୁ। ଏ କ୍ଷେତ୍ର ଶରଧା ବାଲିର କ୍ଷେତ୍ର, ଏ କ୍ଷେତ୍ର ପୁଣ୍ୟର କ୍ଷେତ୍ର, ଏ କ୍ଷେତ୍ର ପରମ ପାବନ କ୍ଷେତ୍ର। ନାହିଁ ଦାନ ଧ୍ୟାନ, ନାହିଁ ଜପ ତପ, ନାହିଁ ତୀର୍ଥ ବ୍ରତ, କିଛି ନୀତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷ ଅଛି। ଏ ଜୀବ ଯଦି ତୁମେ ମୋକ୍ଷ ପାଉଛ, କେବଳ ମୋରି ଭିତରେ, ମୋରି ପ୍ରେମରେ, ମୋରି ଭାବରେ ନିଜକୁ ନିୟୋଜିତ କର। ଆଜି କାଳିଆ ଠାକୁର ଭାରି ସୁନ୍ଦର ଦେଖାଯାଉଛନ୍ତି। ରଥଯାତ୍ରା ବେଳେ ଯେତେବେଳେ ଆସିଥିଲେ ପ୍ରଭୁ, ତାଙ୍କର ଟାହିଆ ନଥିଲା, ମନ ମାରିଥିଲା ଭଳିଆ ଦେଖାଯାଉଥିଲେ। କିନ୍ତୁ ଆଜି ପ୍ରଭୁ ତାଙ୍କର ଯେଉଁ ମସ୍ତକର ଟାହିଆ ଅତ୍ୟନ୍ତ ସୁନ୍ଦର, ଆଗଠାରୁ ଆହୁରି ସୁନ୍ଦର ଭାବରେ ସେ ତାହିଆକୁ ପ୍ରସ୍ତୁତ କରାଯାଉଛି। ଆଉ ଯେଉଁ ଆଖି ଚକା ଚକା ଆଖି, ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ, ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି। ଏମିତି ଥାଣିରେ ଅପରୂପ ଛବି କିଏ ଦେଖିଛ କି? କେଉଁଠି ଆଖି ଲାଗିଯାଏ, ପେଟ ପୁରିଯାଏ, ମର୍ତ୍ୟ ବୈକୁଣ୍ଠ ଯେଉଁଠି, ଯେଉଁଠି ସେଇ ମର୍ତ୍ୟ ବୈକୁଣ୍ଠର କ୍ଷେତ୍ର, ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ, ଆଉ ମା ସୁଭଦ୍ରା ଜଗତ ଜନନୀ ଯିଏ ପଦ୍ମଧ୍ୱଜ ରଥ, ଆଉ ଗରୁଡ଼ ଧ୍ୱଜ ରଥରେ ବିରାଜମାନ କରିବେ ଜଗନ୍ନାଥ। ଧୀରେ ଧୀରେ ପଦକୁ ପକାଇ, ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ। କିନ୍ତୁ ଘଣ୍ଟୁଆମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି। ଅନେକ ନୃତ୍ୟଶିଳ୍ପୀ, ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ, ସେମାନଙ୍କର ନୃତ୍ୟର ଛନ୍ଦେ, ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳର ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ। ସେବାର ଯେଉଁ ସମର୍ପିତ ଭାବନା ଯେ ପ୍ରଭୁଙ୍କ ନିକଟରେ, ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି, ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟାମ ଅର୍ଚ୍ଚିତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଦଧାମ୍ୟହମ୍। जिए मत जहाँ कि

0: ଅର୍ପଣ କଲା ଆଜି ଭକ୍ତି ଭାବରେ, ମୁଁ ତାକୁ ହିଁ କେବଳ ମୁଁ ଘେନା କରିବି, ମୁଁ ତାକୁ ହିଁ କେବଳ ଗ୍ରହଣ କରିବି। କାରଣ ଭାବ ବିରୋଧିଆ ଭାବର ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ କଳେ ବରହେ ଦଶ ମୂରତି ଧରି ଭକ୍ତ ତୁମର କି କରିବ ଭକ୍ତ ବୋଲାରେ ଥାଅ ଭକ୍ତ ପେଶିଲା ହସ୍ତିନାକୁ ଦୂତ ପଣରେ ଯାଅ। ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ଅଧୀନ, ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ପାଇଁ ନିଜେ ହସ୍ତିନାପୁରକୁ ଦୂତ ହେଇଯାଇଥିଲ। ସେଇ କାଳିଆ ଶାନ୍ତ ମସ୍ତକରେ ଦୁର୍ପାକୁ ଧାରଣ କରି ତୃଣା ଦପି ସୁନି ଚେନ ତର ରୋପି ସହି ସୁନା ଅମାନୀୟ ମାନ ଦେୟ କୀର୍ତ୍ତନୀୟ ସଦାହରି। ସମଗ୍ର ବିଶ୍ୱକୁ ଆଜି ଏହା କହୁଛନ୍ତି ଯେ ସମସ୍ତେ ଆଜ୍ଞା ଆଜ୍ଞା
1: ଆମର କବି ଦୀନକୃଷ୍ଣ ଦାସ ଗୋଟେ ସୁନ୍ଦର କବିତା ରଚନା କରିଛନ୍ତି। ସେ କବିତା ଗୋଟିଏ ଧାଡ଼ି ପଢ଼ିଦେବା କି? ସେ କବିତାର ଗୋଟିଏ ଧାଡ଼ି,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ସେ ଗୋଟିଏ ଧାଡ଼ି ହେଉଛି

ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ତେବେ ରାଜ୍ୟସଭା ଆଜି ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଅଧ୍ୟକ୍ଷ ଶୂନ୍ୟକାଳରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସମ୍ପର୍କରେ ଉତ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଛନ୍ତି। ସଂସଦ ଭବନରେ ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ମର୍ମରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଯେଭଳି କଠୋର ଦଶ୍ଚବିଧାନ କରାଯାଇପାରିବ ସେ ନେଇ ଦୃଢ଼ ଆଇନ ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ରାହୁଲ ସିହ୍ନା କହିଛନ୍ତି

ପ୍ରଶ୍ନପତ୍ର ପ୍ରଘଟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସମ୍ପର୍କରେ ଉତ୍ଥାପନ କରିଥିଲେ, ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଛନ୍ତି। ସଂସଦ ଭବନରେ ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ମର୍ମରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଯେଭଳି କଠୋର ଦଶ୍ଚବିଧାନ କରାଯାଇପାରିବ ସେ ନେଇ ଦୃଢ଼ ଆଇନ ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ରାହୁଲ ସିହ୍ନା କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଧାନମନ୍ତ୍ରୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଶ୍ୱାସନା ଦେଇଛନ୍ତି। ଶ୍ରୀ ସିହ୍ନା ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟତମ ବିଜେପି ସାଂସଦ ଶଶାଙ୍କ ମଣି ସୋନମ ୱାଙ୍ଗଚୁଙ୍କ ଅନଶନ ପ୍ରତ୍ୟାହାର ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ସରକାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଏହାକୁ ସଂଗଠିତ ଅପରାଧ ଭାବେ ବିବେଚନା କରୁଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରେ ଲାଗୁ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଶୁଣାଣି କରି କହିଛନ୍ତି, ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ଏହି ଘଟଣାରେ ଖଣ୍ଡପୀଠ ମାମଲାର ଅଗ୍ରଗତି ନେଇ ନିରୀକ୍ଷଣ କରିବେ ବୋଲି କହିଛନ୍ତି। ଏ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ମାଧ୍ୟମରେ କରିବା ଲାଗି କେନ୍ଦ୍ର ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତି, ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ସରକାର ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତେବେ ଏଥିଲାଗି ସେ ନ୍ୟାୟାଳୟକୁ ଆଉ କିଛି ସମୟ ଦେବା ଲାଗି ଅନୁରୋଧ କରିଥିଲେ, ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା 27 ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀକୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ ଅଢ଼େଇ ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ନ୍ୟୁଜ୍ ଅନ୍ ଏୟାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାକିସ୍ତାନ ଦ୍ୱାରା ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଥିବା ପରିସ୍ଥିତିକୁ ଜାତିସଂଘ ଅଣଦେଖା କରିବା ପ୍ରସଙ୍ଗରେ ଭାରତ କ୍ଷୋଭ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବଥାନାନୀ କହିଛନ୍ତି, ଅନ୍ୟ ଦେଶରେ ଘଟୁଥିବା ଏଭଳି ଘଟଣାକୁ ଜାତିସଂଘ ନିନ୍ଦା କରୁଥିବା ବେଳେ ପାକିସ୍ତାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତି ଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଅପରାହ୍ନ 3:30ରେ ଛେରା ପହରା ନୀତି ଚାରାମାଳ ଫିଟାଯାଇ ଘୋଡ଼ା ଯୋଚାଯିବ।

0: DOJ paper leak. India calls out United Nations for ignoring repression in Pakistan-occupied Kashmir, accuses Islamabad for systematically crushing rights of the people. IMD forecasts very heavy to extremely heavy rainfall over East Rajasthan, Gujarat and Madhya Maharashtra today, and India's Anahat Singh enters semi-finals of World Junior Squash Championships. With that, we end the midday news.
1: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ନେଇଯାଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
2: ଗୋଟେ ପରିବାରର ଭାବନା ମଧ୍ୟ ସୃଷ୍ଟି ହେଇଯାଉଛି, କାହିଁକି ନା ଆମ ମହାପ୍ରଭୁ ହେଉଛନ୍ତି ଗୋଟେ ପରିବାରର ମହାପ୍ରଭୁ, ଭାଇ ଅଛନ୍ତି, ଭଉଣୀ ଅଛନ୍ତି, ସାଙ୍ଗରେ ସେବକ ଅଛନ୍ତି, ଆଉ ଭକ୍ତମାନଙ୍କୁ ନେଇ ସେ ଯାଇଛନ୍ତି। ତେଣୁ ଏଠି ଯେଉଁ ମହାପ୍ରଭୁ ଆମର ପରିବାରବାଦର ଠାକୁର, ଆଉ ତାଙ୍କ ପାଖକୁ ଯେଉଁ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଛନ୍ତି, ସେମାନେ ସମସ୍ତେ କୌଣସି ଦ୍ୱେଷ ନାହିଁ, କେହି କାହା ପ୍ରତି ଘୃଣାଭାବ ନାହିଁ,
3: ବସୁଧୈବ କୁଟୁମ୍ବକମ୍ ଭାବରେ ସମସ୍ତେ।
2: ସେ କଥାଟା କେବଳ ଶବ୍ଦରେ ନୁହଁ, ଆମେ ଏଠି ପ୍ରତ୍ୟକ୍ଷ ଭାବରେ ଦେଖୁଛେ,
3: ଅନୁଭବ କରୁଛେ।
2: କାହିଁକି ନା ଜଣେ ଜଣଙ୍କୁ ଯଦି ରାସ୍ତା ଟିକେ ମାଗୁଛି ସେ ଛାଡି ଦଉଛନ୍ତି, ଜଣେ ଜଣକୁ ପାଣି ମାଗିବା ପୂର୍ବରୁ ସେ ପାଣି ଦେଇ ଦଉଛନ୍ତି।
3: ଜଗନ୍ନାଥଙ୍କ ପ୍ରାଣତରେ ମଣିଷ ଉଦ୍ବୁଦ୍ଧ ହଉଛି।
2: ଜଣେ ଯଦି ପାଣି ବୋତଲଟିଏ ପିଇକି ପାଣିକି ପକେଇ ଦଉଛି ବୋତଲଟାକୁ, ଖାଲି ବୋତଲ, ଆଉ ଜଣେ ଅପେକ୍ଷା କରି ରହୁଛି ତାକୁ ପହଁରି ନେଇଯାଉଛି। ତେଣୁ ଗୋଟେ ସୁନ୍ଦର ପରିବାର, ବଡ଼ ପରିବାର, ବସୁଧାର ପରିବାର, ଏଇ ଯେଉଁ ସମଗ୍ର ବିଶ୍ୱକୁ ଯେଉଁ ବାର୍ତ୍ତା ଏଠି ଶ୍ରୀକ୍ଷେତ୍ରରୁ ଯାଉଛି ବଡ଼ଦାଣ୍ଡରୁ, ଇଏ ହଉଛି ମହାପ୍ରଭୁଙ୍କର ଦିବ୍ୟ ଲୀଳା।
3: ସାହାଯ୍ୟ, ସହଯୋଗ, ସେବା, ସଂସ୍କାର ଓ ସମର୍ପଣ, ଏଇ ପାଞ୍ଚଟି ବିଚାର, ଏଇ ପାଞ୍ଚଟି ଗୁଣ ଆମେ ଆଜି ଅନୁଭବ କରୁଛୁ ବଡ଼ଦାଣ୍ଡରେ, ବଳଗଣ୍ଡି ଛକ ପାଖରେ ରହିକିରି ଆମେ ଅନୁଭବ କରୁଛୁ ଯେ ମହାପ୍ରଭୁ କେତେ ଦୟାଳୁ।
2: ମାନବ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ଏଇ ଯୋଉ ଦିବ୍ୟ ଜ୍ଞାନ ଏଠି ମଣିଷ ଭିତରେ ସୃଷ୍ଟି ହେଉଛି, ସେବା କରିବା ପାଇଁ, ଅନ୍ୟକୁ ସାହାଯ୍ୟ କରିବା ପାଇଁ, ଅନ୍ୟକୁ ଭଲ ପାଇବା, ଶ୍ରଦ୍ଧା କରିବା ପାଇଁ, ସେଥିରୁ ଆମେ ଜାଣିବା ଦରକାର ଯେ ପ୍ରକୃତ ମଣିଷ ଜନ୍ମର ସାର୍ଥକତା ହେଉଛି ଏତିକି ଯେ ମଣିଷ ପଣିଆ, ଗୋଟେ ହୃଦୟ ଥିବା ଦରକାର। ଆଉ ଯଦି ପଶୁ ଆଉ ଆମ ଭିତରେ ଏଇ ଯୋଉ ତଫାତ ଆମେ ଜାଣିଛେ ଯେ ସାମାନ୍ୟ ମେତତ ପଶୁଭିର ନରାଣମ ଆହାର ନିଦ୍ରା ଭୟ ମୈଥୁନ, ଏଇ ଯୋଉ ଚାରିଟା ଜିନିଷ ପଶୁ ଆଉ ଆମମାନଙ୍କ ଭିତରେ ଏକତା ରହିଛି, ମାତ୍ର ସମତା ରହିଛି, ମାତ୍ର ଆମ ଭିତରେ ଯୋଉ ଦିବ୍ୟ ଗୁଣ ହେଉଛି।
4: ଆଚ୍ଛା ତ୍ରିପାଠୀ ମହାଶୟ,
3: ଜ୍ଞାନ ମହାପ୍ରଭୁ ଆମକୁ ଦେଇଛନ୍ତି, ସେଇ
4: ଡକ୍ଟର କାନୁନଙ୍କ ମହାଶୟ ଆପଣ ମତେ ଶୁଣିପାରୁଛନ୍ତି,
3: ଆମେ ସମାଜରେ ନିଶ୍ଚିତ ଭାବରେ ଜଣେ ଜଣେ ଭଲ ମଣିଷ ହେବା, ଏଇ ଜ୍ଞାନ ପ୍ରଦାନ କରିବା ପାଇଁ ମହାପ୍ରଭୁ ଏଇ ପ୍ରକାରର ବିଚାର ରଖିଛନ୍ତି, ଏଇ ପ୍ରକାରର ବାର୍ତ୍ତା ରଖିଛନ୍ତି, ଏଇ ପ୍ରକାରର ଭାବ ରଖିଛନ୍ତି। ଏଣୁ ଆମେ ଆଶା କରିବା ଯେ ପ୍ରକୃତରେ ମହାପ୍ରଭୁଙ୍କର ଏଇ ଯେଉଁ ବିଶ୍ୱ ପ୍ରସିଦ୍ଧ ଆଜି ବାହୁଡ଼ା ଯାତ୍ରା ଆମେ ଦେଖୁଛୁ, ଅନୁଭବ କରୁଛୁ, ତା ସମସ୍ତଙ୍କ ଭିତରେ
2: ଆମେ ପ୍ରଥମ କେନ୍ଦ୍ର ସହିତ ଆମର ଯୋଗାଯୋଗ ରଖୁଛୁ।
4: ହଁ ମତେ ଶୁଣିପାରୁଛନ୍ତି ଡକ୍ଟର ତ୍ରିପାଠୀ?
3: ହଁ
4: ଏଇଠି ତିନି ରଥରେ ଠାକୁର ମାନେ ଆରୂଢ ହେଇଗଲା ପରେ ବର୍ତ୍ତମାନ ଚାରମାଳ ତଳୁ ସବୁ ଲୋକଙ୍କୁ ବାହାର କରିଦିଆଯାଉଛି ଆରକ୍ଷୀ ବାହିନୀ ମାନେ, ବହୁତ ଲୋକ ଥିଲେ ଚାରମାଳ ତଳେ, ତେଣୁ ତାଙ୍କୁ ନିଜେ ପୁରୀ ପୋଲିସ ଏସ୍ପି ନିଜେ ତତ୍ତ୍ୱାବଧାନରେ ସମସ୍ତଙ୍କୁ ବାହାର କରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଗଜପତି ମହାରାଜାଙ୍କର ଛେରା ପହରା ହବ, କିଛି ସୂଚନା ଅଛି କି ସେପଟୁ?
3: ନାଇଁ ଆସିନାହାନ୍ତି, ଗଜପତି ମହାରାଜ ଆସିନାହାନ୍ତି, କିନ୍ତୁ ଆଉ ଅଳ୍ପ ସମୟ ଭିତରେ ଆସିବେ ବୋଲି ଆମେ ଭାବୁଛୁ, ଚିନ୍ତା କରୁଛୁ, ଏବଂ ଆଗରୁ ତାମଜାନ ଯାଇକିରି ସେଇ ପହଞ୍ଚି ଯାଇଛି, ବଡ଼ ସଂଖ୍ୟାରେ ପହଞ୍ଚି ଯାଇଛି। ତେଣୁ ଖବର ପାଇଲା ପରେ ଗଜପତି ମହାରାଜ କାର୍ରେ ଆସିବେ, ବଡ଼ ସଂଖ ପାଖରୁ ଯିବେ ଆପଣଙ୍କର ତାମଜାନରେ ସେଇ ଶରଧା ବାଲି ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ସେଇ ରଥ ନିକଟକୁ।
4: ଆଚ୍ଛା ସେପଟେ ଗହଳି କେମିତି ଅଛି?
3: ବହୁତ ବହୁତ ଗହଳି ଅଛି ଆଜ୍ଞା, ଆପଣଙ୍କର ଶ୍ରୀମନ୍ଦିର ପାଖରୁ ଧୀରେ ଧୀରେ ଏତେ ବଢ଼ିଗଲାଣି, ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

0: ନାଇଁ ଆପଣ ଆପଣ ସେପଟେ ଶ୍ରୀମନ୍ଦିର ଆଡକୁ ଯେତେ ବାଟ ଚାହୁଁଛନ୍ତି କେମିତି ଜଣାଯାଉଛି?
1: ବହୁତ ଗହଳି ଆଜ୍ଞା, କେବଳ ଭାବ ସମୁଦ୍ର।
0: ଆଚ୍ଛା,
1: ଆଉ
0: ଭାବ ସମୁଦ୍ର ମୁଣ୍ଡମାଳ,
1: କଳା ଧଳା ନାଲି ହଳଦୀ ବିଭିନ୍ନ ରଙ୍ଗର ପୋଷାକରେ ମଣ୍ଡିତ ହୋଇ ସରଦା ବାଲିରୁ ଯିବା ଆସିବା କରୁଛନ୍ତି। ସତେମିତି ଯିବା ଆସିବା ଚାଲିଛି।
0: ଆଚ୍ଛା, ହଉ, ତାହେଲେ ଆମର ଅପେକ୍ଷା ରହିବ ଗଜପତି ମହାରାଜା କେତେବେଳେ ଆସିବେ, ଏବଂ ଗଜପତି ମହାରାଜା ଆସିଲେ ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଅଛି। ବର୍ତ୍ତମାନ ସିନ୍ଧୁକ ସବୁ ଆସିକରି ରଥମାନଙ୍କ ଉପରେ ରହିଲାଣି, ତାପରେ ରାମକୃଷ୍ଣ ମଦନ ମୋହନ ଏମାନେ ସମସ୍ତେ ରଥକୁ ବିଜେ ହେବେ। ତେଣୁ ବିଜେ ହେଲା ପରେ ଗଜପତି ମହାରାଜା ଛେରାପରା କରା ଆସୁଏ। ବର୍ତ୍ତମାନ ଅଢ଼େଇଟା ହେଲା, ଭାବୁଛୁ ଆଉ ଅଧଘଣ୍ଟା ଘଣ୍ଟେ ଭିତରେ ଏସବୁ କାର୍ଯ୍ୟ ସମାପନ ହେବ। ଚାରିଟା ସମୟ ଧାର୍ଯ୍ୟ ହୋଇଛି ରଥ ଟଣା ପାଇଁ, ତେଣୁ ରଥ ଟଣା ପାଇଁ ଚାରିଟା ଭିତରେ ଏସବୁ କାର୍ଯ୍ୟ ସମାହିତ ହୋଇକରି ଧାର୍ଯ୍ୟ ସମୟରେ ରଥଯାତ୍ରା ହୋଇଯିବ, ଏ ପ୍ରକାର ଗୋଟେ ଆଶା ଆସୁଛି ମନରେ। ଆଉ କ'ଣ କହିବେ ସେପଟୁ କହନ୍ତୁ।
1: ନିଶ୍ଚିତ ଆଜ୍ଞା, ନିଶ୍ଚିତ। ନାଇଁ, ଭଲ ଲାଗିଲା ଆଜି ସୁନ୍ଦର ଭାବରେ ଏ କାର୍ଯ୍ୟକ୍ରମଟି ଆପଣ ଯେଉଁଭଳି ଭାବରେ ଆଜି ପହଣ୍ଡି ବିଷୟରେ ଯେଉଁ କହିଲେ ବହୁତ ଭଲ ଲାଗିଲା।
2: ବର୍ତ୍ତମାନ ଆମେ ଦେଖିପାରୁଛେ ଯେଉଁ ଆରକ୍ଷୀ ବାହିନୀ ମାନେ ତାଙ୍କର ସାଜସଜା ଯେଉଁ ଦୌଡ଼ି ଏବେ ଆଜି କରଣ କରିବା ପାଇଁ ନେଇକରି ଯାଉଛନ୍ତି, ଏଥିରୁ ଆମେ ସ୍ପଷ୍ଟ ଅନୁମାନ କରିପାରୁଛୁ ଯେ ଗଜପତି ମହାରାଜ ଆଉ ମାତ୍ର 5-10 ମିନିଟ ଭିତରେ ଆମର କେନ୍ଦ୍ର ଆଗ ଦେଇଯିବେ, ଇଏ କଥା ମଧ୍ୟ ଆମେ ଅନୁଭବ କରିପାରୁଛୁ। ଆଉ ସେଥିପାଇଁ ପ୍ରସ୍ତୁତି ଚାଲିଛି। ତେବେ ଶ୍ରଦ୍ଧାଳୁମାନଙ୍କର ଯେଉଁ ଗହଳି ଅତି ମାତ୍ରାରେ ବଢ଼ି ବଢ଼ି ଚାଲିଛି, ତେଣୁ ଯିଏ ଯେଉଁ ପ୍ରକାର କର୍ତ୍ତବ୍ୟରେ ସବୁ ଲାଗିଛନ୍ତି, କିଏ ଭୋଗ କିଣୁଛନ୍ତି, କିଏ ଦର୍ଶନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁଙ୍କର ଆଶୀର୍ବାଦ ନେବା ଭାଙ୍ଗି ଯାଉଛନ୍ତି।
0: ପ୍ରତାପ ବାବୁ,
2: ଭିତରେ ବର୍ତ୍ତମାନ
0: ଗହଳି ତ ହବ, ରଥଯାତ୍ରାରେ ଆଉ ଗହଳି ହବନି କେବେ, କୋଉଠି ଗହଳି ହବ? ସେ ଗହଳି ହଉ କିଛି ଜାୟଜ ନାହିଁ, କିନ୍ତୁ ଆଜି ଯାହା ପାଗ ଅଛି ଏବଂ ପାଣିପାଗର ବ୍ୟବସ୍ଥା, ଯାହା ପବନ ଯେମିତି ବହୁଛି, ଉତ୍ତାପ ଯେମିତି ଅତି ବେଶୀ ନାହିଁ, ଆଉ ତାରି ଭିତରେ ଲୋକମାନଙ୍କର ଯିବା ଆସିବା ସମାଗମ ଏସବୁ ଏପର୍ଯ୍ୟନ୍ତ ଶୃଙ୍ଖଳାର ସହିତ ଚାଲିଛି, ଆପଣଙ୍କ ଆଖିରେ କୌଣସି ଲୋକ ବେହୋସ ହେବା କି କିଛି ଅଘଟଣ ଘଟିବା ଏଭଳି କିଛି ପଡ଼ିଛି କି ସେପଟେ?
2: ନାଇଁ, ସେପରି କୌଣସି ପରିସ୍ଥିତି ଏପର୍ଯ୍ୟନ୍ତ ଆସି ନାହିଁ।
0: ବାଃ, ବହୁତ ବଢ଼ିଆ। ଆମର ଏପଟେ ମଧ୍ୟ ଯେଉଁଟା ଶରଧା ବାଲିରୁ ଆମେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେଖୁଛୁ, ଗୋଟିଏ ମଧ୍ୟ ଲୋକ କେହି ଆମ୍ବୁଲାନ୍ସରେ ଯିବାର ଦୃଷ୍ଟିରେ ଆମର ପଡ଼ିନାହିଁ। ତେଣୁ ଜଣାପଡ଼ୁଛି ମହାପ୍ରଭୁଙ୍କର ଅପାର କରୁଣାରୁ ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ ନୀତି ସମ୍ପାଦନ ହୋଇଛି। ଭକ୍ତ ଶ୍ରଦ୍ଧାଳୁମାନେ ଭଲରେ ଭଲରେ ଆସିକରି ଦର୍ଶନ କରିକିରି ଯାଉଛନ୍ତି। ଅନେକ ଆରକ୍ଷୀ ବାହିନୀର ସବୁ ଆରକ୍ଷୀ ବାହିନୀମାନଙ୍କୁ ଆମେ ଦେଖୁଛୁ, ତା ଭିତରେ କିଛି ମହିଳା ଆରକ୍ଷୀ ମଧ୍ୟ ଅଛନ୍ତି, ସମସ୍ତେ ଶରଧା ବାଲିରେ ଲମ୍ବା ହୋଇକରି ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଆଉ ରଥ କଡ଼ନ ଭିତରୁ ଲୋକମାନଙ୍କୁ ଯେଉଁମାନେ ଥିଲେ ପହଣ୍ଡି ଦର୍ଶନ କରିବା ପାଇଁ ଥିଲେ ସେମାନଙ୍କୁ ସବୁ ବାହାର କରିଦିଆ ହେଉଛି। ତେଣୁ ରଥ ଟଣା ପାଇଁ ଗଜପତି ମହାରାଜାଙ୍କ ସ୍ୱାଗତ ପାଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ ଯେମିତି କରାଯିବା କଥା ସେ ବିଧିବିଧାନ ସହିତ ସେସବୁ କରାଯାଉଛି। ଆଉ ଗୋଟେ, ଆପଣ ତ ଦୂରରୁ ଦେଖିପାରିନଥିବେ, କେବଳ ଧାରା ବିବରଣୀରୁ ଯାହା ଶୁଣିଥିବେ, ଏଥର ମହାପ୍ରଭୁଙ୍କର ଏ ଯେଉଁ ଟାହିଆ ସତେ ଯେମିତି ଆମର ଅନୁଭବ ହେଲା ଯେ ଗତଥର ଟାହିଆ ନଥିଲା ବୋଲି ଭକ୍ତମାନଙ୍କ ମନରେ ଯେଉଁ ଦୁଃଖ ହୋଇଥିଲା, ମହାପ୍ରଭୁଙ୍କର ମନରେ ଟିକେ ଯେଉଁ ମ୍ଲାନି ଆସିଥିଲା, ସେ ମ୍ଲାନି ତ ଅପସରି ଯାଇଛି, କିନ୍ତୁ ସେ ଯେଉଁ ଭକ୍ତଙ୍କ ମନରେ ଯେଉଁ ଟିକେ ଦୁଃଖ ହୋଇଥିଲା ସେ ଦୁଃଖ ଦୂର ହୋଇଯାଇଛି, ଏବଂ ଟାହିଆ ବହୁତ ସୁନ୍ଦର ହୋଇଛି। ଏତେ ସୁନ୍ଦର ଟାହିଆ ମୋର ମନେ ପଡ଼ୁନି ଯେ ଗତ ବର୍ଷ ମାନଙ୍କରେ ଏମିତି ସୁନ୍ଦର ଟାହିଆ ଆମେ ଦେଖିଥିଲୁ, ଗୁଣ୍ଡିଚାରେ ଦେଖିନଥିଲୁ ବୋଲି ଏମିତି ଆମକୁ ଲାଗୁଛି କି ପ୍ରକୃତରେ ଟାହିଆଟା ବହୁତ ସୁନ୍ଦର ହେଇଛି ସେ କଥା ଆମେ କହିପାରିବୁ ନାହିଁ, କିନ୍ତୁ ଆମର ଅନୁଭବ ହେଉଛି ଏଇଆ। ଡକ୍ଟର ଦାସଙ୍କର ମଧ୍ୟ ସେହି ପ୍ରକାର ଅନୁଭବ, ବଡ଼ ସୁନ୍ଦର ଟାହିଆ ଦୋଳାୟମାନ ରୀତିରେ ଟାହିଆ ହଲେଇ ହଲେଇ ମହାପ୍ରଭୁ ଚାରମାଳ ଉପରକୁ ଗଲେ, ଏବଂ ସୁନ୍ଦର ଭାବରେ ସେବକମାନେ

0: ମଧ୍ୟ ଅତି ନିର୍ବିଘ୍ନର ସହିତ ମହାପ୍ରଭୁଙ୍କୁ ବର୍ତ୍ତମାନ ନେଇକି ରଥ ଉପରେ ତାଙ୍କୁ ଆରୂଢ଼ କରାଇଛନ୍ତି। ମୋଟାମୋଟି ଏପର୍ଯ୍ୟନ୍ତ ଭଲ ସୁନ୍ଦର ଭାବରେ ବାହୁଡ଼ା ଯାତ୍ରା ସମାହିତ ହୋଇଛି। ଆଶା କରିବା ଯେ ଆହୁରି ସୁନ୍ଦର ଭାବରେ ଏ ତିନି ରଥ ଯାଇକରି ଆଜି ସିଂହଦ୍ୱାରରେ ପହଞ୍ଚି ଯାଆନ୍ତୁ, କାରଣ ବର୍ଷା ନାହିଁ, କୌଣସି ଅସୁବିଧା ନାହିଁ, ଭକ୍ତମାନଙ୍କର ସମାଗମ ଅଛି, ତେଣୁ ଉତ୍ସାହ ଲୋକଙ୍କ ଭିତରେ ଅଛି, କାରଣ କିଛି ଅଘଟଣ ଘଟିନଥିବାରୁ ଲୋକମାନଙ୍କ ଭିତରେ କୌଣସି ଭୟ ବା କୌଣସି ଆଶଙ୍କା ମଧ୍ୟ ନାହିଁ, ତେଣୁ ସେ ଉତ୍ସାହର ସହିତ ଲୋକମାନେ ଟାଣି ନେଇକରି ଆଜି ସିଂହଦ୍ୱାର ପାଖରେ ରଥକୁ ପହଞ୍ଚେଇ ଦେବେ, ଏ ବିଶ୍ୱାସ ମଧ୍ୟ ମନରେ ଆସୁଛି। ଆଉ କ'ଣ ସୂଚନା ଦେବାର ଅଛି ଯଦି ଦ୍ୱିତୀୟ କେନ୍ଦ୍ରରୁ ଦିଅନ୍ତୁ, ଏବଂ ଗଜପତି ମହାରାଜା ଆସିବା ପରେ ରଥ ଛେରା ପହଁରା ବେଳକୁ ଆମ କେନ୍ଦ୍ର ସକ୍ରିୟ ହେବ, ଆପଣ ସେଇଠୁ ଯାହା କହିବା କଥା କହନ୍ତୁ।
1: ଯାହା ହଉ, ସୁନ୍ଦର ଭାବରେ ଆମର ପ୍ରଥମ କେନ୍ଦ୍ର ଆଗରେ ଆମେ ଦେଖିବାକୁ ପାଉଛୁ ଶ୍ରୋତା ବନ୍ଧୁ, ବହୁ ସଂଖ୍ୟାରେ ପ୍ରାୟତଃ ସହସ୍ରାଧିକ ଶ୍ରଦ୍ଧାଳୁମାନେ ନିରନ୍ତର ସେମାନେ ନିଃଶୁଳ୍କ ଭୋଜନ କରୁଛନ୍ତି। ଆଉ ସେଇ ଯେଉଁ ଭୋଜନ କରିବା ପରେ ସେମାନଙ୍କର ଯେଉଁ ପତ୍ର ଏସବୁ ପଡ଼ିଯାଉଛି ତାକୁ ମଧ୍ୟ ପରିଷ୍କାର କରାଯାଉଛି, ଯେହେତୁ ଆଉ ଦୁଇ ଘଣ୍ଟା ଭିତରେ ଯାହା ଅନୁଭବ କରାଯାଉଛି ରଥ ଏଇପଟ ଦେଇଯିବ, ତେଣୁ ସବୁ କ୍ଷେତ୍ରରେ ସମସ୍ତେ ଚଳଚଞ୍ଚଳ। ଆଉ ଗଜପତି ମହାରାଜଙ୍କର ଆଗମନର ସୂଚନା ଆମେ ପାଇଯାଉଛୁ ବର୍ତ୍ତମାନ, ଯାହା ଦେଖୁଛୁ ଯେଉଁ ଟାର୍ଗେଟ କରାଯାଉଥିଲା ତାହା ବର୍ତ୍ତମାନ ଆଗକୁ ଆଗକୁ ଚାଲୁଛି। ଆଉ ଆମେ ଆଉ ଅଳ୍ପ ସମୟ ଭିତରେ ସ୍ପଷ୍ଟ ସୂଚନା ଆମ କେନ୍ଦ୍ର ପାଖକୁ ଆମେ ଦେଇପାରିବୁ।
2: ପ୍ରତାପ ବାବୁ, ଆଜି ଯେଉଁ କଥା କହୁଥିଲେ ଶାନ୍ତନୁ ବାବୁ ଯେ ଟାୟାରଟା ଏତେ ସୁନ୍ଦର ଦେଖାଯାଉଛି, ଆମର ମଧ୍ୟ ସେଇ ଅନୁଭବ, ଆମେ ଦେଖୁଛେ ଅନୁଭବ କରୁଛେ ଏତେ ଦେଦୀପ୍ୟମାନ ଟାହିଆ, ଯେଉଁ ଟାହିଆ ଭିତରେ ସତ୍ୟମତି ଜ୍ୟୋତି ବାହାରୁଛି, ସେ ଜ୍ୟୋତିର ପଟାନ୍ତର ନାହିଁ, ଏବଂ ଯେଉଁ ଟାହିଆ ଆଗକୁ ହଲିଲେ ବ୍ରହ୍ମସତ୍ୟ, ପଛକୁ ଗଲେ ଜଗତ ମିଥ୍ୟା, ଏଇ ଯେଉଁ ଜ୍ଞାନ ଆମକୁ ଦେଉଥିଲା ଶାସ୍ତ୍ର ଅନୁସାରେ ଆଜି ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ଜାଣିଲେ ଯେ ବାସ୍ତବରେ ତାହା ହିଁ ସତ୍ୟ। ଏ ଦୋଳାୟମାନ ଟାହିଆ, ସର୍ପାକୃତି ଟାହିଆ, ଏ ଟାହିଆ ଯେତେବେଳେ ଝୁଲୁଛି ଆମକୁ ଏଭଳି ଜ୍ଞାନ ଦଉଛି, ଆମକୁ ଏଭଳି ବିଚାର ଦଉଛି, ଆମେ ସତ୍ୟ ପଥରେ ଯିବା ଉଚିତ, କାରଣ ସତ୍ୟର ପଥ ହଉଛି ଧର୍ମର ପଥ, ଧର୍ମର ପଥ ହଉଛି କର୍ମର ପଥ, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ବସାଓ ପରାଣ ମୋର ତମ ପ୍ରେମ ସ୍ରୋତ।
1: ଏଇ ଟାହିଆକୁ ଦିବ୍ୟ ଟାହିଆର ଦର୍ଶନ କେବଳ ଆମେ ଏଠି କରୁନାହେଁ, ଏହା କୋଟି କୋଟି ନର ନାରାୟଣ ତାଙ୍କ ହୃଦୟରେ ସେମାନେ ସାଇତିକି ରଖୁଛନ୍ତି ମହାପ୍ରଭୁଙ୍କର ଏଇ ଦିବ୍ୟ ଦର୍ଶନକୁ, ତେଣୁ ଭଲକୁ ସବୁବେଳେ ଚାହିଁ ବସିଥାନ୍ତି ଏ ଜଗତର ପ୍ରତିଟି ମଣିଷ ଅପେକ୍ଷା କରିଥାଏ। ତେଣୁ ଜଗନ୍ନାଥ ମହାପ୍ରଭୁ କେତେ ସୁନ୍ଦର ହୋଇପାରିବେ ସେ ସୁନ୍ଦରକୁ ଦେଖିବା ପାଇଁ ଆମ ଭିତରେ ମଧ୍ୟ ପ୍ରତିଯୋଗିତା ରହିଥାଏ, ଯେତେ ଦେଖୁଥିଲେ ନୂଆ ସେ ଲାଗଇ ନୂଆ ଦିଶୁଥାଏ, ତେଣୁ ତାଙ୍କୁ ଦେଖିବାରେ ଗୋଟିଏ ଶ୍ରଦ୍ଧାଳୁ ଯଦି ସକାଳ ସମୟରେ ମଙ୍ଗଳ ଆଳତୀ ଦର୍ଶନ କରିଛି, ସେ ବଲ୍ଲଭରେ ଦେଖିଲେ ଆହୁରି ନୂଆ, ଦ୍ୱିପହର ଧୂପ ପରେ ଦେଖିଲେ ସକାଳ ଧୂପରେ ଆହୁରି ନୂଆ, ଯେତେ ଥର ମହାପ୍ରଭୁଙ୍କୁ ସେ ଦେଖିପାରୁଥିବ ତା ଭିତରେ ନୂଆ ନୂଆ ଦେଖିବାର ସେଇ ଭାବ ସୃଷ୍ଟି ହେଉଥିବ, ତେଣୁ ତାଙ୍କୁ କୁହାଯାଏ ନବନିରଦ ସୁନ୍ଦର କାନ୍ତି ଧରମ ରସ ସାଗର ନାଗର ଭୂପବରମ ଶୁଭ ବଙ୍କିମ ଚାରୁ ଶିଖଣ୍ଡ ଶିଖମ ଭଜ କୃଷ୍ଣ ନିଧିମ ବ୍ରଜ ରାଜ ସୁତମ। ତେଣୁ ମହାପ୍ରଭୁ ସବୁବେଳେ ଗୋଟେ ନୂଆର ପରିବେଶକୁ ଆସନ୍ତି, ତାଙ୍କର ସିଏ ଯେତେବେଳେ ଅବକାଶ ସମୟରେ ଖଣ୍ଡିଏ ଗାମୁଛା ପିନ୍ଧି ବସିଥାନ୍ତି, ତାଙ୍କୁ ଶ୍ରଦ୍ଧାଳୁ ଦେଖିଲେ ଯେମିତି ଲାଗେ ଯେତେବେଳେ ସିଏ ବଡ଼ସିଂହାର ବେଶ ଫୁଲରେ ପୁଷ୍ପ ଆଭୂଷଣରେ ମଣ୍ଡିତ ହୋଇଯାଆନ୍ତି ସମଗ୍ର, କେବଳ ଚକ୍ଷୁ ଦୁଇଟି ଚକ୍ଷୁକୁ ଛାଡ଼ିଲେ ସେତେବେଳେ ମଧ୍ୟ ଆହୁରି ଆନନ୍ଦ ଦିଶନ୍ତି, ତେଣୁ ତାଙ୍କର ଦର୍ଶନ ସବୁବେଳେ ନୂଆ। ଏବଂ ଇଏ ଜାତି, ଇଏ ଯେଉଁ ଜଗନ୍ନାଥ ପ୍ରେମୀମାନେ ଯେଉଁମାନେ ଜଗନ୍ନାଥଙ୍କୁ ନିଜର କରିଛନ୍ତି ସେମାନେ ମହାପ୍ରଭୁଙ୍କୁ ସଦା ସର୍ବଦା ଦେଖିବାକୁ ଚାହାନ୍ତି। ଆଉ ଇତି ଅବସରରେ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରିବେ ଯେ ଶ୍ରଦ୍ଧାଳୁ କିପରି ମହାପ୍ରଭୁଙ୍କୁ ଭଲ ପାଏ। ଆମ କେନ୍ଦ୍ରରେ ଆସି ଜଣେ ବୟୋଜ୍ୟେଷ୍ଠ श्रद्धा।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପରମ୍ପରା ଅନୁଯାୟୀ ଆଜି ଭୋରରୁ ଶ୍ରୀଜୀଉଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି ସୂର୍ଯ୍ୟପୂଜା, ମଙ୍ଗଳାପ୍ରଣ କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ବିଜେ ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦଳ୍ପଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦୀଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ସହ ଚାରମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରତ୍ନବେଦୀକୁ ବାହୁଡ଼ିବା ବେଳେ ବିଶ୍ୱନିୟନ୍ତା ମାଉସୀମା ହାତରୁ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ଠାକୁରଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାହୁଡ଼ା ଯାତ୍ରା ସମ୍ପର୍କରେ ଅଧିକ ତଥ୍ୟ ଦେଉଛନ୍ତି ସତ୍ୟନାରାୟଣ ପଟ୍ଟନାୟକ।
2: ବର୍ତ୍ତମାନ ଆରମ୍ଭ ମଣ୍ଡପରୁ ଜଗନ୍ନାଥ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ବର୍ତ୍ତମାନ ବାଦ୍ୟ ବାଜଣରେ ବର୍ତ୍ତମାନ ମହାପ୍ରଭୁଙ୍କୁ ରଥ ଉପରକୁ ନିଆଯାଉଛି। ପ୍ରଭୁ ବଳଭଦ୍ର ମା ସୁଭଦ୍ରା ପୂର୍ବରୁ ଠାରେ ବିରାଜମାନ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ 4:00ରେ ରଥ ଟଣାଯିବ।
1: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା

0: ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀ।
1: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିଥିବା ଶ୍ରୀ ରିଜିଜୁ କହିଛନ୍ତି।
2: अनुरोध करता हूं आप अपने कांग्रेस पार्टी के साथियों को थोड़ा समझा दीजिए और बाकी कई पार्टी के एमपीज भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज पांचवा दिन है हम इसमें एक
1: ଶ୍ରୀ ରିଜିଜୁ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତିନି ରଥରେ ଛେରାପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି। ଜିଲ୍ଲାର 7ଟି ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ହୋଇଯାଇଛି। ପ୍ରଶ୍ନପତ୍ର ପ୍ରଘଟ ପରେ ବ୍ୟବସ୍ଥାରେ ଲାଗୁ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣା ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିଭିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିଭିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିଭିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଇଥାଏ। ଜଣେ କରଦାତାଙ୍କ ଅବଦାନ ସିଧାସଳଖ ଭାବେ ଦେଶର ପ୍ରଗତି ସହ ଜଡ଼ିତ। ସମୟ ସହିତ ଦେଶର ଆୟକର ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ ହୋଇପାରିଛି। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ଭଳି ବ୍ୟବସ୍ଥା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ଆହୁରି ସହଜ କରିଛି। ଆଜିର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳାର ଆୟୋଜନ କରାଯାଉଛି। ଆସନ୍ତୁ ଆଜିର ଦିନରେ ଏକ ଦାୟିତ୍ୱବାନ ନାଗରିକ ଭାବେ କର ଅନୁପାଳନ କରି ପ୍ରତିବଦ୍ଧତାକୁ ଆହୁରି ସଶକ୍ତ କରିବା। ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ଆଜି ପରଲୋକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ସ୍ୱର୍ଗତ ମୁଦୁଲି ଭାରତର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହେବା ସହ ଏହି ଦାୟିତ୍ୱକୁ ସକ୍ରିୟ ଭାବେ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି

ଦେଶ ପାଇଁ ତାଙ୍କ ଅସୀମ ଅବଦାନ ଓ ନିଃସ୍ୱାର୍ଥପର ସେବା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଭଦ୍ରକ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁରରୁ 11ଟି ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ଫେରାଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ପହରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତା ବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତାର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେହି ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏହିସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେହି ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ ସେବା

0: ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି, ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତାର ଦର୍ପଣର ଜ୍ୟୋତି ଯେମିତି ଫୁଟେ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁ ନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେଇ ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରୁ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି, ଆପଣ ଜାଣନ୍ତି ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ, କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। ତାରି ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା। ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି, କିନ୍ତୁ ଆମେ ଆପଣଙ୍କୁ କହୁଛୁ, ଏଇଟା ଆପଣ ସତ ବୋଲି ଘେନା କରନ୍ତୁ, ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି କାହା ମନରେ କ୍ଲାନ୍ତି ନାହିଁ, କିଏ ମଧ୍ୟ ଟିକେ ଟାୟାର୍ଡ଼ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ। ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି। ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ? ଏଇଟା ଗୋଟେ ବିସ୍ମୟ, ଏବଂ ଏଇ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି ସମସ୍ତେ ଆସୁଛନ୍ତି। କିଛି ନା କିଛି, କିଏ କ'ଣ ଟିକେ ସେବା ଦେଇଦେବ, କିଏ ପାଣି ପିଉଛି ଆଉ ଜଣଙ୍କୁ ପାଣି ଯାଚି ଦେଉଛି, କିଏ ପ୍ରସାଦ ଟିକେ ଧରିକି ଆସିଛି ସେ ପ୍ରସାଦ ନିଜେ ନ ଖାଇକିରି ସମସ୍ତଙ୍କୁ ଚିରୁଡ଼ାଏ ଚିରୁଡ଼ାଏ କଣିକାଏ କଣିକାଏ ପ୍ରସାଦ ସେ ବାଣ୍ଟିକିରି ଆନନ୍ଦ ପାଉଛି। କାହିଁକି ଏଇଟା ହେଉଛି? ଏଇଟା ହେଉଛି ଏ ଯାତ୍ରାର ମହତ୍ତ୍ୱ, ଏ ମହାପ୍ରଭୁଙ୍କର ମହିମା। ତେଣୁ ମହାପ୍ରଭୁଙ୍କର ମହିମା ଫଳରେ ସମସ୍ତଙ୍କ ଭିତରେ ଯେଉଁ ସେବା କରିବାର ମନୋଭାବ ଆସୁଛି, ସେବାର ଅର୍ଥ କ'ଣ? ସେବାର ଅର୍ଥ ହେଉଛି ମୁଁ ମୋର ସ୍ୱାର୍ଥ ତ୍ୟାଗ କରି ଅନ୍ୟ ପାଇଁ କିଛି କରିବି, ଏଇଠି ଭାବନାଟା ଯେଉଁ ଆସୁଛି ଏଇଟା ହେଉଛି ସେବା। ଏଇ ସେବାର କ୍ଷେତ୍ର ଏଇଟା ହେଇଥିବାରୁ ସମସ୍ତେ ଏଥିରେ ଆନନ୍ଦ ପାଉଛନ୍ତି। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ଏବଂ ଏହାପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜ ସେଠିକି ଆସୁଛନ୍ତି ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ଧାରା ବିବରଣୀ ପ୍ରଦାନ କର।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖୁଛେ 3 ରଥରେ ରଥୀମାନେ ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି, ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଏବଂ ଆମର ଯେଉଁ 3 ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି 3 ରଥରେ ବିଜେ କରିସାରିଛନ୍ତି। ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ନିସ୍ତବ୍ଧରେ ରହିଛି, କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ। ଆଉ ଆମେ ଦେଖୁଛୁ 3 ରଥରେ ଠାକୁରମାନେ ଅଛନ୍ତି, ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି, ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି। ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି, ଝୁଡ଼ି ଝୁଡ଼ି ଫୁଲ ଆସୁଛି, କଦଳୀ ପତ୍ରରେ ସବୁ ଘୋଡ଼ିଆ ହେଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ

0: ପୁରୁଷୋତ୍ତମ ବଲ୍ଲଭପୁରରୁ ଏଭଳି ସବୁ ଜାଗା ମାନଙ୍କରୁ ସବୁ ଆସୁଛି ଏବଂ
1: ଆମେ ଡକ୍ଟର ଦାସ ଏ ଯୋଉ ବାଲି ଗାଁରୁ
0: ଫୁଲ
1: ତୁଳସୀ ଫୁଲ ମାଳ ଚୁଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ
0: ଆସେ ସେ ଆସିଲେ ଆସିଲାଣି ସେ ମଧ୍ୟ ଆସିଲାଣି ସେମାନେ ପଟୁଆରରେ ଆଣିକରି ଆସିବେ ଏବଂ ବର୍ତ୍ତମାନ ଆଣିକରି ଦେଲେଣି ଦେଲେ ମଧ୍ୟ ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା ମୁଦୁଲି ଆଉ ଗରାବଡ଼ୁ ତା ସହିତ ଖୁଣ୍ଟିଆ ଘଟୁଆରୀ ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି ଏବଂ ମୁଦୁଲି ସେବକ ସିଏ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି ଏସବୁ ଆସିକରି ପହଞ୍ଚିଗଲେଣି ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହେଇକରି ଅଛନ୍ତି ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା ଗଜପତି ମହାରାଜା ଆସିବେ ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେହି ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ଏବଂ ବର୍ତ୍ତମାନ ଏଇ ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ କିନ୍ତୁ ଆମର ଆରକ୍ଷୀ ବାହିନୀ ସେ ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଦୁକ ଯେଉଁ ଦିବ୍ୟ ସିନ୍ଦୁକ ଯେଉଁ ସିନ୍ଦୁକରେ ବସ୍ତ୍ର ଅଳଙ୍କାର ଇତି ସବୁ ଥାଏ ସେ ସିନ୍ଦୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଦୁକକୁ ରଖିବେ କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର ତାଙ୍କର ଅଳଙ୍କାର ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା ସେସବୁ ଆସିଥିଲା ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି ତେଣୁ ବର୍ତ୍ତମାନ ଇଏ ହେଉଛି ବିଧାକାଳୀନ ଦୃଶ୍ୟ ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବ ନାହିଁ ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ ତେଣୁ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି ଗୋଟିଏ ବର୍ଷକୁ ଅପେକ୍ଷା ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏ କଥା ତ ବିଧାତା ଜାଣନ୍ତି ଭଗବାନ ଜାଣନ୍ତି ତଥାପି ଆଜି ବହୁ ଭକ୍ତ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ ବଡ଼ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାରରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ଶଙ୍ଖ ପଟକୁ ନିବଦ୍ଧ ହେଲାଣି କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି ଆଉ କେବଳ ଗଜପତି ମହାରାଜାଙ୍କୁ ହିଁ ଅପେକ୍ଷା କାରଣ ଏଇ ବେଶ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ ତେଣୁ କେବଳ ବର୍ତ୍ତମାନ ରହିଲା କାରଣ ସବୁ ନୀତି ସରିଗଲେଣି ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀ ମଦନ ମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱ ରଥରେ ଆରୋହଣ କରିସାରିଲେଣି ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ଗଜପତି ମହାରାଜା ଆସିବେ ଗଜପତି ମହାରାଜା ଆସି ରଥରେ ଛେରା ପହଁରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ ଘୋଡ଼ା ଯୋଚା ହେବ ଏବଂ ପୁଣି ରଥ

ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ, ଚାରମାଳ ପାଖରେ ତିନି ଚଉ ବାର, ବାରଟି ଘୋଡ଼ା ସେ ପ୍ରସ୍ତୁତ ହେଇକିରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି। ସେ ହେଉଛନ୍ତି, ତାଙ୍କର ମଧ୍ୟ ନାମ ଅଛି, ଶ୍ୱେତ ହରିଦାସ, ଏଇଭଳି ଚାରି ଜଣ ସିଏ। ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସିଏ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସତେକି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି

0: ହେଉଛନ୍ତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ ଏଇଭଳି ଚାରି ଜଣ ସିଏ ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରିଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସିଏ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରିଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହେଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି, ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ 12ଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହେଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ 4ଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ 4ଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ 3ଟା ପାଖାପାଖି ହେଇଗଲା, ଆଉ 5 ମିନିଟ୍ ଅଛି 3ଟା ବାଜିବାକୁ। କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ 3 ରଥକୁ ଯିବେ। 3 ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ। ଏବଂ
1: ଡକ୍ଟର ଦାସ,
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ 3 ରଥରେ ରାଜନୀତି କରିବେ, ଏ ଯୋଉ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡେ ମହାନ ଶବ୍ଦ,
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା
0: କେଡେ
1: ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ, ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସେ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ, ଏଇ ଯୋଉ କଥା ହେଲା ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯୋଉ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜମାନଙ୍କ ମଧ୍ୟରେ ରାଜା,
1: ରୀତିମାନଙ୍କ ମଧ୍ୟରେ ରାଜା,
0: ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ରାଜନୀତି,
1: କିନ୍ତୁ ଏଇ ଯୋଉ ଯୁଆଡୁ ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି, କେତେ କୁଟ କପଟ ଈର୍ଷା ଦ୍ୱେଷ ନାନା ପ୍ରକାର ଭ୍ରଷ୍ଟାଚାର ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ ବା ପ୍ରାର୍ଥନା ହେବ ମଧ୍ୟ ଯେ ଆମର ଏଇ ଯୋଉ ରାଜନୀତି ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା ଯଦି ଲୋକମାନେ ପ୍ରଜାମାନେ ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
0: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ

0: ଲୋକମାନଙ୍କ ମନରେ
1: ଯୋଉ ବିଚାରଟା ଥିଲା ଆଗରୁ ଯୋଉ ବିଚାରଟା ଥିଲା, ଏ ରାଜ୍ୟର ଗଜପତି ମାନେ, ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।
6: ହଁ ଆଜ୍ଞା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
7: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
9: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
2: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025 ଲାଗୁ କରାଯାଇଛି।
9: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
2: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
9: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
2: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
9: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍ସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
10: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କର୍ଟରେ, ଏବଂ ଶ୍ରୀନଗରର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି। ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମର ଆଦ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ।
11: ପତିତାନାମ୍ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି निश्चला भक्ति में विभो।

0: ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜାଙ୍କର ଆଗମନ ହେଉଛି, ଉଭୟ ପାର୍ଶ୍ୱରେ ନରନାରାୟଣ ମାନେ ସବୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଜଣାଉଛନ୍ତି। ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ, ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ ଆପଣଙ୍କ ମାଧ୍ୟମରେ। ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠେଇ ଦେଉଛୁ, କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଅଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ, ଛେରା ପରା ପରି ସେବା। ଶ୍ରୋତା ବନ୍ଧୁ ଆପଣମାନେ ଜାଣନ୍ତି, ଇଏ ହେଉଛନ୍ତି, ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ, ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ, ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ। ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି, ରାଜା ସେତିକି ବେଳେ ତାଙ୍କୁ କୁହାଯିବ, ଯେମିତି ଗଙ୍ଗାଧର ମେହେର କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ, ଜଳ ଦାନେ ଘନ ବାଧ୍ୟ, ସୁଖ ତେଜି ରାଜା ତୋଷିବେ ପରଜା, ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେବେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ, ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ, ଆକାଶରୁ ବୃଷ୍ଟି ହୁଏ, ସେହିପରି କଷ୍ଟ ସହି ରାଜା ପ୍ରଜାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଗୋଟିଏ କଥାକୁ ଆପଣମାନଙ୍କ ଆଗରେ ଆମେ ରଖୁଛୁ, ଇତି ଅବସରରେ ଆମ କେନ୍ଦ୍ର ଆଗରେ ଜଣେ ପରଲୋକ ହୋଇଯାଇଥିବା ଜଣେ ଶ୍ରଦ୍ଧାଳୁ, ଆଜି ତାଙ୍କର ମହାଭାଗ୍ୟ, ଏ ବଡ଼ଦାଣ୍ଡରେ ସେ ଯାଉଛନ୍ତି, ଆମର ଏ କେନ୍ଦ୍ର ଆଗରେ ସଂକୀର୍ତ୍ତନ ଆଗେ ଆଗେ ଚାଲିଛି, ତାଙ୍କର କୁଟୁମ୍ବମାନେ ତାଙ୍କୁ ନେଇକରି ଯାଉଛନ୍ତି ସ୍ୱର୍ଗଦ୍ୱାରକୁ। ଇଏ ହେଉଛି ସେହି ବଡ଼ଦାଣ୍ଡ ଯେଉଁଠି ଜନ୍ମ, ଯେଉଁଠି ମୃତ୍ୟୁ, ଯେଉଁଠି ଲୀଳା ଖେଳା, ଯେଉଁଠି ଶିଶୁ କୈଶୋର ଏବଂ ଯୌବନ, ବାର୍ଦ୍ଧକ୍ୟ, ଶେଷରେ ବିଦାୟ। ଏଇଠି ଆରମ୍ଭ ହୁଏ ଜୀବନର ଆନନ୍ଦ, ଏଇଠି ପୁଣି ବିଲୟ ହେଇଯାଏ, ଆଉ ସବୁର ସାକ୍ଷୀ ରୁହନ୍ତି ଆମ ମହାପ୍ରଭୁ। ତେଣୁ ଆମ ମହାପ୍ରଭୁ ଜନ୍ମାଦେଶ୍ୟ ଯତଃ ଏ ସୂତ୍ରରେ ଆମକୁ ଯେଉଁ ସୁନ୍ଦର କଥା ବୁଝେଇ ଦେଇଛନ୍ତି ବ୍ୟାସଦେବ, ଯେ ଏଇ ଯାହାଙ୍କ ପାଖରୁ ଜନ୍ମ ହୁଏ, ଯାହାଙ୍କ ପାଖରେ ସ୍ଥିତି ବା ଆମେ ରହିଥାଉ, ଲୀଳାଖେଳା କରିଥାଉ, ଆଉ ଯାହାଙ୍କ ପାଖରେ ଲୟ ହେଇଯାଏ, ଯାହାଙ୍କ ପାଖରେ ଆମେ ପୁଣି ମିଶିଯାଉ। ତାକୁ ଅପର କଥାରେ ପୁଣି ବୁଝେଇଲେ ଯେ ଉର୍ଣ୍ଣ ନାଭି ତନ୍ତୁବତ, ଅର୍ଥାତ୍ ବୁଢ଼ିଆଣୀ ଯେପରି ତାର ଜାଲକୁ ନିଜ ଶରୀରରୁ ଗଠନ କରେ, ବିଭିନ୍ନ ପ୍ରକାର ସୂତ୍ର ପରି ଗଠନ କରେ, ଶେଷରେ ନିଜ ଭିତରେ ପୁଣି ସମାହିତ କରେ, ମହାପ୍ରଭୁ ସେହିପରି ଏ ଜଗତକୁ ଲୀଳାଖେଳା କରୁଛନ୍ତି। ଜଗତ କହିଲେ ଆମେ ସମସ୍ତେ, ନାଥ କହିଲେ ମହାପ୍ରଭୁ ପରଂ ବ୍ରହ୍ମ ଜଗନ୍ନାଥ। ତେଣୁ ଜଗତ ଯୁକ୍ତ ନାଥ ସମାନେ ଜଗନ୍ନାଥ, ଇଏ ବ୍ରହ୍ମାଣ୍ଡ ଯାକ ସମସ୍ତେ ଆମେ ହେଉଛୁ ରମଣୀ ବା ତାଙ୍କର ପତ୍ନୀ, ସିଏ ଜଣେ ହେଉଛନ୍ତି ଏକମାତ୍ର ପରଂ ବ୍ରହ୍ମ ସଚ୍ଚିଦାନନ୍ଦ ଘନ ବିଗ୍ରହ ମହାପ୍ରଭୁ ଜଗନ୍ନାଥ। ତେଣୁ ତାଙ୍କର ଲୀଳାଖେଳାକୁ ଆପଣମାନେ ଦେଖିବେ, କେଦାର ଦ୍ୱାରିକାନାଥ, ରାମନାଥ, ବଦ୍ରୀନାଥ, କିନ୍ତୁ ଇଏ ହେଲେ ଜଗତନାଥ। ଏ ଜଗତର ନାଥ ଶବ୍ଦକୁ ସାକାର କରିଛନ୍ତି ଆଜି ଏ ପବିତ୍ର ଘୋଷ ଯାତ୍ରାର ଯେଉଁ ବର୍ଣ୍ଣାଢ୍ୟ ପରିବେଶ, ଏ ପରିବେଶକୁ କେହି କେତେବେଳେ ଅସ୍ୱୀକାର କରିପାରିବ ନାହିଁ ଯେ ସିଏ ଜଗତର ନୁହନ୍ତି ବୋଲି। ଏଠି ଅଛନ୍ତି ଆମେରିକାର ବିଦେଶୀ ଭକ୍ତମାନେ, ଏଠି ଅଛନ୍ତି ଜାପାନର ବିଦେଶୀ ଭକ୍ତମାନେ, ତେଣୁ କେତେ ଦୂର ଦୂରାନ୍ତରୁ ସମସ୍ତେ
1: ଆସିଛନ୍ତି। ବଳଗଣ୍ଡି ଛକ ସାମ୍ନାରେ ଆମେ ଯୋଉ ଦେଖୁଛେ ବର୍ତ୍ତମାନ ଗଜପତି ମହାରାଜ ତ ଗଲେଣି, ଲୋକଙ୍କ ଭିତରେ କି ଉତ୍ସାହ ଉଦ୍ଦୀପନା ଆମେ ଦେଖୁଛେ, ଅନୁଭବ କରୁଛେ। ଲୋକମାନେ ଗୁଣ୍ଡିଚା ମନ୍ଦିରରୁ ଯାଉଛନ୍ତି ଶ୍ରୀମନ୍ଦିର ଆଡକୁ, କଣ ସେମାନଙ୍କର ଉଦ୍ଦେଶ୍ୟ, କାହିଁକି ଯାଉଛନ୍ତି?
0: ଭକ୍ତିମୟ ପରିବେଶ ବଢି ଯାଉଛି, ଯେଉଁ ନାମ ସଂକୀର୍ତ୍ତନ ସବୁ ଆମେ ଶୁଣିବାକୁ ପାଉନଥିଲେ ଏକ ଘଣ୍ଟା ପୂର୍ବରୁ, ବର୍ତ୍ତମାନ ବିଭିନ୍ନ ସଂଗଠନ ତରଫରୁ ସେମାନେ ସଂକୀର୍ତ୍ତନ, ନାମ କୀର୍ତ୍ତନ ବେଳକୁ ବେଳ ତାଙ୍କର ଉତ୍ସାହ ବଢ଼ିଯାଉଛି। ବିଶେଷ କରି ଭକ୍ତ ସାଲବେଗଙ୍କର ସମାଧିର ଆଗରେ ଏକ ସୁନ୍ଦର ସଂକୀର୍ତ୍ତନ ମଣ୍ଡଳୀ, ସେମାନେ ଉଭୟ ଭକ୍ତ ଏବଂ ଭଗବାନ, କାହିଁକିନା ସାଲବେଗ ତାଙ୍କର ଯେଉଁ ଯଶ କୀର୍ତ୍ତି ତାକୁ ରଖି

0: ନେଇ ଯାଇଛନ୍ତି ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ତୁମ
1: ଚରଣ ବିନୁ ଆନଗତି ନାହିଁ,
0: ଆନଗତି ନାହିଁ ଜଗବନ୍ଧୁ ହେ ଗୋସାଇଁ, ଏ କଥାକୁ ଭକ୍ତ ସାଲବେଗ ମହାପ୍ରଭୁଙ୍କ ପାଖରେ ଅଜାଡି ଦେଇଛନ୍ତି। ସେହି ସଙ୍ଗୀତକୁ ପୁନର୍ବାର ଆଜିର ଶ୍ରଦ୍ଧାଳୁ ସଂକୀର୍ତ୍ତନ ମଣ୍ଡଳୀ ଶୁଣାଉଛନ୍ତି ତାଙ୍କରି ପାଖରେ ତାଙ୍କରି ଗୀତକୁ। ଇଏ ହେଉଛି ଯଶ, ଇଏ ହେଉଛି କୀର୍ତ୍ତି। ସେହି କୀର୍ତ୍ତିମୟ ପୁରୁଷ ସେ ଧ୍ୟେୟମ୍ ସଦା ପରିଭବକ୍ନମ ଅଭୀଷ୍ଟ ଦୋହମ୍ ତୀର୍ଥାସ୍ପଦମ୍ ଶିବ ବିରିଞ୍ଚି ନୂତମ୍ ଶରଣ୍ୟମ୍ ଭୃତ୍ୟାର୍ତ୍ତିହମ୍ ପ୍ରଣତ ପାଳ ଭବାଧିପୋତମ୍ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍। ସେହି ମହାପୁରୁଷ, ସେହି ବିରାଟ ପୁରୁଷ ଭକ୍ତଜନ ବାନ୍ଧବ ମହାପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ଲୀଳାରେ ଭକ୍ତିମୟ ହୋଇଯାଇଛି ବଡ଼ଦାଣ୍ଡ, ଆଉ ସମସ୍ତେ ନିଜକୁ ଚଳଚଞ୍ଚଳ କରିଛନ୍ତି ମହାପ୍ରଭୁଙ୍କର ସେବାରେ। କାହିଁକିନା ଗଜପତିଙ୍କର ବର୍ତ୍ତମାନ ରଥ ନିକଟବର୍ତ୍ତୀ ହେବାର ଯେଉଁ ପରିବେଶ ରହିଗଲାଣି, ସବୁ ପ୍ରସ୍ତୁତି ଭିତରେ ଆଉ ଅଳ୍ପ କ୍ଷଣ ଭିତରେ ଗଜପତି ମହାରାଜ ରଥ ନିକଟରେ ଉପସ୍ଥିତ ହୋଇ ସେବା ପ୍ରଦାନ କରିବେ। ଇତି ଅବସରରେ ଆମ କେନ୍ଦ୍ରର ସମ୍ମୁଖ ଭାଗରେ
1: ବର୍ତ୍ତମାନ ଯୋଉ ପରିବେଶ ଅଛି, ପାଗ ଅନୁକୂଳ, ସୁନ୍ଦର ପବନ ବହୁଛି, ଲୋକମାନେ ଯିବା ଆସିବା କରୁଛନ୍ତି, ଲୋକଙ୍କ ଭିତରେ ଯୋଉ ଉତ୍ସାହ, ଯୋଉ ଉଦ୍ଦୀପନା, କଣ ପାଇଁ ଉତ୍ସାହ ଉଦ୍ଦୀପନା?
0: ଆପଣ ଗୋଟିଏ କଥା ଦେଖନ୍ତୁ, ଶ୍ରୀଗୁଣ୍ଡିଚା ଦିନ ଯେତେ ପ୍ରତିକୂଳ ପରିସ୍ଥିତି ଥିଲା, କୋଉ ଲୋକ କମ୍ ଥିଲେ, ତେଣୁ ଭକ୍ତ କେବେ ଚାହେଁ ନା ଅନୁକୂଳ ପାଗ, ଭକ୍ତ ଚାହେଁ ନା ଜଗନ୍ନାଥଙ୍କ ପାଖରେ, ସେ କେବଳ କେବଳ ଚାହେଁ ମୋ କାଳିଆ ଯୋଉଠି ମୁଁ ସେଇଠି, ସେଠି ଯେତେ ବିପତ୍ତି ଆସୁ, ଯେତେ ପ୍ରତିକୂଳ ପରିସ୍ଥିତି ଆସୁ, ସେ କେବଳ ଚାହେଁ ମୋ କାଳିଆ ଯେଉଁଠି ଅଛି ମୁଁ ଦିବାରାତ୍ର ସେଇ ଜାଗାରେ ରହିବି, ଯାହା ଆଜି ଆମେ ଦେଖିବାକୁ ପାଉଛେ।
1: କନେଇ ପାଇଁ ଗାଈ ଗୋଠ, କନେଇ ଯୋଉଠି ସେଇଠି ଭକ୍ତମାନେ ରୁଣ୍ଡ ହେଇକି ରହନ୍ତି।
0: ଯେମିତି ଦୋଳ ହେଲେ ବିମାନ ବାହାରେ ଦୋଳ ଠାକୁରଙ୍କୁ ନେଇକି ଯିବା ପାଇଁ, ସେହିପରି ଆଜି ଏ ଯୋଉ ସ୍ୱୟଂ ନୀଳା ରଥଯାତ୍ରା, ଏ ରଥଯାତ୍ରାରେ ମହାପ୍ରଭୁଙ୍କ ପାଖରେ ବିମାନ ସହିତ କାନ୍ଧୁଆଳି ସହିତ ଆମେ ସମସ୍ତେ ହେଲେ ଜଣେ ଜଣେ ସେବାୟତ, ଭିନ୍ନ ଭିନ୍ନ ଭାବରେ ଆମେ ମହାପ୍ରଭୁଙ୍କ ସେବାକୁ ଅର୍ପଣ କରୁଛେ।
1: ସେଇଥିପାଇଁ ମୋର ବିଶ୍ୱାସ ହଉଛି ଯେ ଜଗନ୍ନାଥ ଧାମରେ ମହାପ୍ରଭୁ ଜଗନ୍ନାଥ ହଉଛନ୍ତି ସର୍ବଜନମାନ୍ୟ ରାଷ୍ଟ୍ର ଦେବତା। ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡିକିରି 9 ଦିନ ଧରିକିରି ମହାପ୍ରଭୁ ଆସି ଏଠି ଯୋଉ ଜନ୍ମବେଦୀରେ ଜନକପୁରୀରେ ରହିକିରି ଆଜି ଯୋଉ ଫେରୁଛନ୍ତି, ଇଏ ଏକ ଦୁର୍ଲଭ ଦର୍ଶନ, ଇଏ ଏକ ଏଭଳି ଦର୍ଶନ, ୟାକୁ ଅନୁଭବ କଲେ ହିଁ ଭକ୍ତମାନେ ଜାଣିପାରିବେ।
0: ଆପଣ ଜାଣନ୍ତି ଜଗନ୍ନାଥ ମହାପ୍ରଭୁ ଗୋଟେ ମଣିଷ ପରି। ଆଉ ଗୋଟିଏ ଉଦାହରଣ ଆମେ ଦେଇପାରିବା, ଏଇ ଯୋଉ ଟିକେ ସମୟ ପୂର୍ବରୁ ଆମର ଶ୍ରୋତା ବନ୍ଧୁଙ୍କୁ ଆମେ ସୂଚନା ଦେଇଥିଲୁ, ସିନ୍ଧୁକ ଗଲା 3 ରଥ ଉପରକୁ 3ଟି ସିନ୍ଧୁକ, ସେ ସିନ୍ଧୁକରେ କଣ? ମହାପ୍ରଭୁଙ୍କର ପାଟ ବସ୍ତ୍ର, ବିଭିନ୍ନ ଅଳଙ୍କାର ସାଜସଜ୍ଜା, ତାଙ୍କର ଦୈନନ୍ଦିନ ନୀତିକର୍ମ ପାଇଁ ତାଙ୍କର ସାଜ ସବୁ ତା ଭିତରେ ରହିଛି। ଆମେ ଯେମିତି ବାହାରକୁ ଗଲେ
1: ଆଟାଷ୍ଟ ଧରିକି ଯାଉ,
0: ନାଇଁ ବାହାରକୁ
1: ଭଗବାନ ତାଙ୍କ ଜିନିଷକୁ ସିନ୍ଧୁକରେ ନଉଛନ୍ତି,
0: ଆମର ଟିକେ ଚନ୍ଦନ ଟିକେ ଦରକାର, ସିନ୍ଦୁର ଟିକେ ଦରକାର, ବସ୍ତ୍ର ବିଭିନ୍ନ ପ୍ରକାର ଦରକାର, ଇଏ ସବୁ ଯେଉଁ ସୁରକ୍ଷିତ ଜିନିଷ ରଖିବା ପାଇଁ ଗୋଟେ ପାତ୍ରଟିଏ ଆମେ ସାଙ୍ଗରେ ନେଇକି ଯାଉଛେ। ଆଟାଚ କଥା ଯେଉଁ ଆପଣ କହିଲେ, ମହାପ୍ରଭୁ ଗୋଟେ ବଡ଼ ପାତ୍ର ନେଇ ଯାଉଛନ୍ତି ସିନ୍ଧୁକ।
1: ମାନେ ସମଗ୍ର ପୃଥିବୀରେ ଏଭଳି ଦେବତା ବିରଳ,
0: ସମଗ୍ର
1: ପୃଥିବୀରେ ଏଭଳି ଦେବତା ବିରଳ ଯିଏ ତାଙ୍କର ଜିନିଷପତ୍ର ନେଇକିରି କାଠରେ ନିର୍ମିତ ରଥରେ, କାଠ ନିର୍ମିତ ସିନ୍ଧୁକରେ, ସିଏ ନିଜେ ମଧ୍ୟ ସ୍ୱୟଂ କାଠ, ତେଣୁ ବୃକ୍ଷ ଦେବତା, ବୃକ୍ଷକୁ ଏତେ ପ୍ରାଧାନ୍ୟ ଦେଇଛନ୍ତି, ବୃକ୍ଷକୁ ଏତେ ପରିମାଣରେ ମୁଣ୍ଡରେ ବସେଇଲା ଭଳି ରଖିଛନ୍ତି, ତାକୁ ଅନୁଭବ କଲେ ହିଁ ଆମେ ଜାଣିପାରିବା।
0: ଭଗବତ ଗୀତାରେ ମହାପ୍ରଭୁ ଗୋଟେ କଥା କହିଛନ୍ତି, ହେ ଅର୍ଜୁନ ମମ ମାୟା ଦୂରତ୍ୟା, ମୋ ମାୟାକୁ ଜାଣିବା ପାଇଁ ଅତି କଷ୍ଟ, ଆଉ ମୋ ମାୟାକୁ ଜାଣିପାରେ କିଏ? ନା 7 ବର୍ଷର ବାଳକ ଧ୍ରୁବ ଜାଣିପାରେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ, ଏଇ ଯୋଉ ଓମ୍ ନମ ଭଗବତେ ବାସୁଦେବାୟ, ଏଇ ଛୋଟିଆ ମନ୍ତ୍ରଟିକୁ ସେ ଜପ କରି କରି ଧ୍ରୁବ ପାଇଗଲେ ମତେ, ତାଙ୍କ ପାଇଁ ମୁଁ ମାୟା ଆଉ ବିସ୍ତାର କରିପାରିଲି ନାହିଁ। ତେଣୁ ଯିଏ ଭକ୍ତ ହେବ
1: ସେ ମାୟା ମୋହରୁ ଉର୍ଦ୍ଧ୍ୱରେ ଯାଇକିରି ଭଗବାନଙ୍କର ଶ୍ରୀଚରଣ
0: ସିଏ ମତେ ଜାଣିପାରିବ, ଯିଏ ସେବା ସେବକ ହେବ ସିଏ ମତେ ଜାଣିପାରିବ। ତେଣୁ
1: ଯାହା ହଉ, ଜଗନ୍ନାଥ ମହାପ୍ରଭୁ ଆଜି ସୁନ୍ଦର ଦେଖାଯାଉଥିଲେ, ତାଙ୍କର ବେଶ ଯେମିତି ଅତି ସୁନ୍ଦର ଆକର୍ଷଣୀୟ, ଏବଂ ଆସନ୍ତାକାଲି ତ ଆପଣ ଦେଖିବେ ସୁନାବେଶରେ ମହାପ୍ରଭୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାରେ ସଜ୍ଜିତ ହୋଇକିରି ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ 2-4 ଘଣ୍ଟା ପରେ ଦେଖିବେ ଆଉ ତାଙ୍କ ଦେହରେ ସୁନା ନଥିବ।
0: ମାଙ୍କ କୋଳରୁ ଆସିଛନ୍ତି, ମାଙ୍କ ପାଖରୁ ଆସିଛନ୍ତି, ନିଶ୍ଚୟ ସୁନ୍ଦର ଦେଖାଯିବେ।

0: ମା ପାଖରୁ ଯୋଉ ସନ୍ତାନ ଆସେ ଆପଣ ଭଲ ଭାବରେ ଜାଣନ୍ତି ତାର ସୌନ୍ଦର୍ଯ୍ୟ ବଢି ଯାଇଥାଏ, ଆଉ କର୍ମକ୍ଷେତ୍ରରୁ ଜଣେ ଯେତେବେଳେ ଫେରିଥାଏ ତାର ମୁହଁ ଶୁଖି ଯାଇଥାଏ। ତେଣୁ ମହାପ୍ରଭୁ ଯେତେବେଳେ ମାଙ୍କ କୋଳରୁ ଆସିଛନ୍ତି ସେ ସୌନ୍ଦର୍ଯ୍ୟ ନିଶ୍ଚିତ ଦେଖାଯିବେ। ଆଉ ଗୋଟେ କଥା ଆପଣ ଜାଣିଥିବେ, ମା ପୁରା କହିଛନ୍ତି ଯେତେ ଦଉଥିବି ସେତେ ଖାଉଥିବୁ, ନ ଶୁଖିବ ତୋର ହାତ, ଲୋକେ କହୁଥିବେ ଖାଇବା ଠାକୁର ନୀଳା ଚଳେ ଜଗନ୍ନାଥ। ତେଣୁ
1: ମୋ ପ୍ରତାପ ବାବୁ ଭାରତ ବର୍ଷର ବିଭିନ୍ନ ଜାଗା ବୁଲିଛି, କିନ୍ତୁ ଏ ଜାଗାରେ ଯୋଉ ଖାଇବା, ଯୋଉ ପିନ୍ଧିବା, ଆନନ୍ଦରେ ରହିବା, ପରସ୍ପର ଭିତରେ ଭାଇଚାରା ଭାବ ସୃଷ୍ଟି କରି ବସୁଧୈବ ଭାବ ଭାବଧାରାରେ ଉଦ୍ଭୁତ ହେଇ ସମସ୍ତଙ୍କୁ ଆପଣାର କରିନବା, ଏ ଜ୍ଞାନ ଆଉ କୋଉଠି ମିଳିବ ନାହିଁ।
0: ଯେତେବେଳେ ମହାସ୍ୱାରଙ୍କୁ ଆମେ ପଚାରିଛୁ, ସିଏ କୋଠସୁଆର ମହାସ୍ୱାର, ସେମାନେ କହିଛନ୍ତି ଆମେ ମଧ୍ୟ ନିଜେ ଅବଗତ ନୁହଁ ମହାପ୍ରଭୁ କେତେ ପ୍ରକାର ଅନ୍ନ ବ୍ୟଞ୍ଜନ ବା କେତେ ପ୍ରକାର ଶୁଖିଲି ଭୋଗ ଭୋଜନ କରୁଛନ୍ତି। ତେଣୁ ତାଙ୍କୁ ଗୋଟେ ସାଧାରଣ ଭାବରେ 60 ପୌଟି ବୋଲି ଗୋଟେ ବର୍ଣ୍ଣନାରେ ରଖି ଦିଆଯାଇଛି, କିନ୍ତୁ ମହାପ୍ରଭୁ ତତୋଧିକ କେତେ ପରିମାଣର ଭୋଜନ କରନ୍ତି,
1: 56 ପ୍ରକାରର ଭୋଗ, 60 ପୌଟି
0: ତା ସୀମିତ, ତାଠୁ ଉର୍ଦ୍ଧ୍ୱରେ 200 ପ୍ରକାରର ନୈବେଦ୍ୟର ନାମ ସବୁ ରହିଛି,
1: ସଂକୁଡି ନିସଂକୁଡି ସୁଖିଲି କେତେ ପ୍ରକାରର ଭୋଗ, ଯୋଉ ଭୋଗକୁ ବର୍ଣ୍ଣନା କଲେ ରାତି ପାହିକି ଦିନ ହେଇଯିବ ସରିବ ନାହିଁ। ଇଏ ଭାବମୟ ଦେବତା, ଏତେ ମହାନ ଦେବତା, ତାଙ୍କର ସବୁ ମହାନ, ସେ ଦେଉଳ ମହାନ, ଦାଣ୍ଡ ମହାନ, ଚକ୍ର ମହାନ, ମୌଦଦୀ ମହାନ, ତାଙ୍କର ମହାପ୍ରସାଦ ମଧ୍ୟ ମହାନ।
0: ଏହିପରି ଏକ ସମୟରେ ଆମ ମହାପ୍ରଭୁଙ୍କ ନିକଟରେ ଆମେ ଏହିପରି ସୌଭାଗ୍ୟ ସୁଯୋଗ ସବୁ ପାଇଛେ, କିଏ ଦର୍ଶନ କରୁଛେ, କିଏ ଶ୍ରବଣ କରୁଛେ, କିଏ କୀର୍ତ୍ତନ କରୁଛେ, କିଏ ସଖ୍ୟ କରୁଛେ, କିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, କିନ୍ତୁ ବିଭିନ୍ନ ପ୍ରକାରରେ ଆମେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ଇତି ଅବସରରେ
1: ନିଶ୍ଚିତ ଭାବରେ ଆମ ସମସ୍ତଙ୍କୁ କୃପା କରନ୍ତୁ, ଦୟା କରନ୍ତୁ ଏବଂ ଆମ ବିଚାରଧାରାକୁ ସଂଶୋଧିତ କରିବା ପାଇଁ ଆମକୁ ପ୍ରେରଣା ଦିଅନ୍ତୁ।
0: ଯେଉଁ କଥା ବର୍ତ୍ତମାନ ସେଠି ଚଳଚଞ୍ଚଳ ହେଲାଣି ଶରଧା ବାଲି, ତେଣୁ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମେ ନେଇଯାଉଛୁ, ସେଠାରୁ ଦିବ୍ୟ କଥା ପ୍ରସଙ୍ଗ ଶ୍ରବଣ କରନ୍ତୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ୍ ପ୍ରଥମ କେନ୍ଦ୍ରର ତଳେ ଗଜପତି ମହାରାଜା ଦିବ୍ୟ ସିଂହଦେବ ମେହେନାରେ ଆସୀନ ଅଛନ୍ତି, ଯୋଡ଼ ହସ୍ତରେ ରାଜକୀୟ ପରିଧାନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଛେରା ପହଁରା କରିବା ପାଇଁ ତାଙ୍କ ମେହେନା ବର୍ତ୍ତମାନ ଚାରମାଳ ତଳେ ଯାଇକରି ରହିବା ପାଇଁ ତାଙ୍କର ସେବକମାନେ ମେହେନାକୁ ନେଇଯାଉଛନ୍ତି। ଗଜପତି ମହାରାଜାଙ୍କର ସମ୍ପର୍କରେ ଆମେ ତ ସବୁବେଳେ ଆପଣଙ୍କୁ କହୁଛୁ, ଗଜପତି ମହାରାଜା ଦିବ୍ୟ ସିଂହଦେବ ଇଏ ଭୋଇବଂଶର ରାଜା, ତାଙ୍କର ଭୋଇବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ, ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ। କାରଣ ସିଏ ଯେତେବେଳେ କଳାପାହାଡ଼ ନେଇକରି ଆମର ଦାରୁ ଦେବତାମାନଙ୍କୁ ନେଇକରି ଗଙ୍ଗାକୂଳରେ ପୋଡ଼ି ଦେଇକରି ବିସର୍ଜନ କରିଦେଇଥିଲା, ସେଇ ବିଷର ମହାନ୍ତି ସେଇ ବ୍ରହ୍ମ ପଦାର୍ଥଙ୍କୁ ସଂଗ୍ରହ କରି ଆଣିକରି କୁଜଙ୍ଗରେ ରଖିଥିଲେ ଏବଂ ସେଇ କୁଜଙ୍ଗରୁ ମହାପ୍ରଭୁଙ୍କର ସେଇ ବ୍ରହ୍ମଙ୍କୁ ଆଣି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ ଆଉ ଥରେ ପୁଣି ନବକଳେବର କରାଇ ତାକୁ ପ୍ରତିଷ୍ଠା କରିଥିଲେ। ସେଇଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ ଇତିହାସରେ। ସେଇ ବଂଶ ପରମ୍ପରାରେ ସେ ଉତ୍ତରଦାୟତ ଭାବରେ ଆଜି ଗଜପତି ରାଜା ଦିବ୍ୟ ସିଂହଦେବ ଏହି ରାଜନୀତି କରୁଛନ୍ତି ଏବଂ ଗଜପତି ରାଜା ଦିବ୍ୟ ସିଂହଦେବ 1953 ମସିହା ଫେବୃଆରୀ 6 ତାରିଖରେ ତାଙ୍କର ଜନ୍ମ। ବୀରକିଶୋର ଦେବ ହେଉଛନ୍ତି ପିତା, ତାଙ୍କର ମହାରାଣୀ ସୂର୍ଯ୍ୟମଣି ପାଟ ମହାଦେଇ, ନାମ କାବାନବ ଦେବ। 1957 ସେ ଶିକ୍ଷା ଆରମ୍ଭ କରିଥିଲେ ପୁରୀ କନଭେଣ୍ଟ ସ୍କୁଲରେ 3 ବର୍ଷ, ତାପରେ ରାଜପୁତ୍ରମାନଙ୍କ ପଢ଼ିବା ପାଇଁ ଯେତେ ଭାରତର ଯେତେ ରାଜପୁତ୍ର ପଢ଼ିବେ ତା ପାଇଁ ଗୋଟେ ସ୍ୱତନ୍ତ୍ର କଲେଜ ରାୟପୁରରେ ହେଇଥିଲା ରାଜକୁମାର କଲେଜ, ସେ ରାଜକୁମାର କଲେଜରେ ସେ ପାଠ ପଢ଼ିଥିଲେ। ତାଙ୍କ ପିତା ବୀରକିଶୋର ଦେବ ଥିଲେ ଅନେକ ଗୁଣର ଅଧିକାରୀ, ଉଡ଼ାଜାହାଜ ଚଳାଇବା, ଫୁଟବଲ ଖେଳିବା, ଅଶ୍ୱଚାଳନା, ଲନ୍ ଟେନିସ୍, ସଙ୍ଗୀତ ଏସବୁଥିରେ ତାଙ୍କର ରୁଚି ଥିଲା। ସେହି ଅନୁସାରେ କାମାନବ ଦେବ ଯିଏ ବର୍ତ୍ତମାନର ଦିବ୍ୟ ସିଂହଦେବ ସେ ବାଳକ ବୟସରୁ ମଧ୍ୟ ଫୁଟବଲ ଖେଳିବା, ଭାୟୋଲିନ୍ ବଜାଇବା ଇତ୍ୟାଦି ସବୁ ଆରମ୍ଭ କରିଥିଲେ। ତାଙ୍କର ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ହେଲା, କାରଣ ସିଏ ଆଇନ ବ୍ୟବସାୟ କରିବା ପାଇଁ ଆଇନ ପାଠ ମଧ୍ୟ ପଢ଼ିଥିଲେ। ସେ ଗଜପତି ସେବା କରିବା ସହିତ ଆଇନ ବ୍ୟବସାୟ କରିବାର ମଧ୍ୟ ସଂକଳ୍ପ।

ରଖିଥିଲେ, କିନ୍ତୁ ତାଙ୍କ ଜୀବନରେ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଲା, ବା ଯାହାକୁ ଆମେ ଇଂରାଜୀରେ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁ। ସେ ପଏଣ୍ଟଟି ହେଉଛି, ସିଏ ମହାପ୍ରଭୁଙ୍କର ସେବକ ଭାବରେ ଅନ୍ୟ କାହାକୁ ମହାମହିମ ବା ମିଷ୍ଟର ଲର୍ଡ଼ ଏଇ କଥା କହିବା ଅନ୍ୟମାନଙ୍କ ଦୃଷ୍ଟିରେ ନଯିବାରୁ ଅନ୍ୟମାନଙ୍କ ପରାମର୍ଶରେ, ସେ ସମୟର ଆଡ଼ଭୋକେଟ୍ ଜେନେରାଲ ଗୋବିନ୍ଦ ଦାସ ବାରିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ। ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟିଏ କଥା ହେଲା ଯେ 1980 ବେଳକୁ ତାଙ୍କର 4 କନ୍ୟା ସନ୍ତାନ ଜାତ ହୋଇସାରିଥିଲେ। ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980-1993 ଏଇ 14 ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି, ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ, ଚିଦାନନ୍ଦ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଇଠି ଯେଉଁ ସେବା କରୁଛନ୍ତି, ସେ ସେବାଟି ହେଉଛି ତାଙ୍କର 55ତମ ସେବା। ଆଜିକୁ 54 ଧରି ସିଏ ସେବା କରିଛନ୍ତି। ଏହି 2026 ତାଙ୍କର 55ତମ ସେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏଇ ଗଜପତି ମହାରାଜାଙ୍କର ସେବାକୁ ଆମେ, ଏଇ ଯେଉଁ ଛେରା ପହଁରା ସେବାକୁ ଆମେ ଦେଖିବେ, ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ ଥିଲେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା, ଛେରା ହେଉଛି ଚନ୍ଦନ ପାଣି, ସେ ମଧ୍ୟ ଶ୍ୱେତବର୍ଣ୍ଣର। ତାପରେ ଯେଉଁ ଫୁଲ ପକେଇକିରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ, ସେ ମଧ୍ୟ ଶ୍ୱେତବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତବର୍ଣ୍ଣର ଫୁଲ ପକେଇକିରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହେଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତାର କାରଣ ହେଉଛି, ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ, ତାହେଲେ ତା ମନ ଭିତରେ ସମର୍ପଣ ଭାବ ଆସିବ ନାହିଁ। କାରଣ ଆମେ ଯେତେବେଳେ ସମର୍ପଣର ସେବା ବୋଲି ଏଇଟାକୁ କହୁଛୁ, ଗଜପତିଙ୍କର ସେବା ସମର୍ପଣର ସେବା, ଏ ସମର୍ପଣ ସେବା ପାଇଁ ଅନ୍ତର ଭିତରଟା ଶୁଦ୍ଧ ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା, ଶୁଭ୍ରତା ରହିବା ଦରକାର। ଏ ଶୁଭ୍ର ସ୍ୱଚ୍ଛତା କେମିତି ରହିବ? ଏ ଶୁଭ୍ର ସ୍ୱଚ୍ଛତା ରହିବ ଯେତେବେଳେ ମନ ଭିତରେ ଥିବା ଆମେ ସମସ୍ତ ମଇଳା ଗୁଡ଼ାକୁ ବାହାର କରିଦେବା। ତେଣୁ ଗଜପତି ମହାରାଜା ମଧ୍ୟ ଯେତେବେଳେ ଏ ସେବା କରିବା ପାଇଁ ତାଙ୍କ ଜୀବନରେ ସଂକଳ୍ପ ନେଲେ 1971 ଠାରୁ, ସେହିଦିନଠାରୁ ସେ ମହାପ୍ରଭୁଙ୍କ ସେବାରେ ସମର୍ପିତ, କୌଣସି ଅହଂକାର ନ ରଖି ସିଏ ସେବା କରୁଛନ୍ତି। ଏବଂ କେବଳ ଏ ସେବାରେ ତାଙ୍କର ନିରହଙ୍କାରିତା ନାହିଁ, ତାଙ୍କର ଆଚାର ବ୍ୟବହାରରେ ମଧ୍ୟ, ଦୈନନ୍ଦିନ ବ୍ୟବହାରରେ ମଧ୍ୟ ଏହି ସମର୍ପଣ ଭାବ, ଏହି ସ୍ୱଚ୍ଛ ଭାବ, ସାଧୁ ଭାବ, ଏସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚରିତ୍ରରେ ପ୍ରତିଫଳିତ ହୋଇଛି। ତେଣୁ ଯେତେବେଳେ ସିଏ ଏ ସେବା କରୁଛନ୍ତି, ତାଙ୍କର ସେବାରେ ଯେଉଁମାନେ ଅଛନ୍ତି, ତାଙ୍କର ପୁରୋହିତ ଅଛନ୍ତି, ତାପରେ ତାଙ୍କର ଅନ୍ୟ ସେବକମାନେ ଯେଉଁମାନେ ଘଟୁଆରୀ ଅଛନ୍ତି ସେମାନେ ଅଛନ୍ତି, ଏ ସମସ୍ତେ ତାଙ୍କୁ ଏ ସେବା କରିବାରେ ସହାୟକ ହେଉଛନ୍ତି। ତେଣୁ ଯେଉଁ ଫୁଲ ସବୁ ବ୍ୟବହାର ହେଉଛି ସେଥିରେ ମଲ୍ଲି ଚମ୍ପକ ଜାତି କାସ ତୁଳସୀ ପୂର୍ଣ୍ଣାଗସତ କେତକୀ କୁନ୍ଦାଦ୍ୟୁତ୍ତମ ପୁଷ୍ପଜାଲ ରଚିତା ମାଳା ତୁଳା ମଞ୍ଜୁଳା ଭକ୍ତ୍ୟାମୟା ଦତ୍ତା ସମ୍ପ୍ରତି ଗୃହ୍ୟତାଂ ପ୍ରଭୁ ବୋଲିକିରି ଯେତେବେଳେ ସିଏ ମହାପ୍ରଭୁଙ୍କ ଆଗରେ ନିଉଛାଳି ହେଇକିରି ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି, ଏହିସବୁ ପୁଷ୍ପାଞ୍ଜଳି ସେ ପ୍ରଦାନ କରନ୍ତି। ତାପରେ ଯେତେବେଳେ ଆରତୀ କରନ୍ତି, ଆରତ୍ରିକଙ୍ଗେ କୃପୟା ଗୃହାଣ ହେ ଦୀନବନ୍ଧୁ କରୁଣୈକ ସିନ୍ଧୁ ରମାପତେ ଶ୍ରୀ ଜଗଦେକନାଥ ବିଷ୍ଣୁ ମୁରାରି ଭବଭୀତି ହାରିନ୍, ଏଇଭଳି ଭାବରେ ସେ ଯେଉଁ ଆରତ୍ରିକ ବନ୍ଦାପନା କରନ୍ତି ଏବଂ ଛେରା ପହଁରା କରନ୍ତି, ଇଏ ହେଉଛି ଗୋଟେ ଅନନ୍ୟ ସେବା। ଏହି ଅନନ୍ୟ ସେବାଟି ତାଙ୍କର ଅତି ପବିତ୍ର ସେବା ହୋଇଥିବାରୁ ଏ ସେବାଟି ଦର୍ଶନ କରିବା ପାଇଁ ମଧ୍ୟ ସମସ୍ତଙ୍କ ମନରେ ଗୋଟେ ଆବେଗ ଥାଏ। କାରଣ ଏହି ସେବାଟି ସ୍ୱୟଂ ସନ୍ଦର୍ଶନ କରିବା ଫଳରେ ଆମମାନଙ୍କ ମନ ଭିତରେ ମଧ୍ୟ ସେ ଭାବଟା ସଞ୍ଚରଣ ହୁଏ।
ତେଣୁ ଗଜପତିଙ୍କ ଛେରା ପହଁରାଟା କାହିଁକି ଏତେ ମହାନ?

0: କାହିଁକି ଏତେ ପ୍ରସିଦ୍ଧ, କାହିଁକି ଏତେ ପ୍ରଖ୍ୟାତ, ତାର ମହିମା ଏତେ କାହିଁକି? ଗଜପତି ମହାରାଜା ସମସ୍ତେ ଯେମିତି ପୋଲିସ ଏସ୍ପି ଯେମିତି ତାଙ୍କର କାମ କରୁଛନ୍ତି, ମନ୍ଦିରର ମୁଖ୍ୟ ପ୍ରଶାସକ ଯେମିତି ତାଙ୍କର କାମ କରୁଛନ୍ତି, ଇଏ ମଧ୍ୟ ତାଙ୍କର ସେମିତି କାମ କରନ୍ତି, ତେଣୁ ଏହାର ମହିମା କାହିଁକି, ଏ ସେବାଟାକୁ ଏତେ ମହିମା ମଣ୍ଡିତ କାହିଁକି କରାହେଇଛି? ମହିମା ମଣ୍ଡିତ ଏଇଥିପାଇଁ କରାହେଇଛି ଏବଂ ଏହି ସେବାଟାକୁ ଦେଖିବା ପାଇଁ ଆମମାନଙ୍କ ଭିତରେ ଏତେ ଆବେଗ ଅନୁମାଦନା ରହୁଛି। ଏଇଥିପାଇଁ ଏଇ ଯେଉଁ ସମର୍ପଣର ପ୍ରତିଫଳନ ଆମେ ଦେଖୁଛୁ, ସମର୍ପଣଟା ପ୍ରତ୍ୟକ୍ଷ ଭାବରେ ଆମେ ଦର୍ଶନ କରୁଛୁ, ସେଇ ଦର୍ଶନ କରିବା ଫଳରେ ଆମ ମନ ଭିତରେ ମଧ୍ୟ ସେଇ ସମର୍ପଣ ଭାବଟା ସମ୍ପ୍ରସାରିତ ହେଉଛି ଏବଂ ସମର୍ପଣ ଭାବ ସମ୍ପ୍ରସାରିତ ହେଲା ଫଳରେ ଆମର ଅନ୍ତର ଭିତରେ ଯେଉଁ ଚେତନାର ବିକାଶ ହେଉଛି ସେ ଗୋଟେ ଅନନ୍ୟ ଅନୁଭବ ଆମକୁ ଦେଉଛି। ସେଇଥିପାଇଁ ଏ ଛେରା ପହଁରା ସେବାଟି ଏତେ ମହିମା ମଣ୍ଡିତ। ଆଉ ଟିକେ ଛେରା ପହଁରା ସେବା ସମ୍ପର୍କରେ କହିବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖିଲେ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ଅନିକରଣ ରାଉତରାୟ ପ୍ରବଳ ପ୍ରତାପୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ବର୍ତ୍ତମାନ ଛେରା ପହଁରା କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସେବକ ଅଛନ୍ତି ଗରାବଡ଼ୁ ସେବକ ଏବଂ ମେକାପ ମେକାପ ରୂପା ପିଙ୍ଗଣରେ ଧରିଛନ୍ତି ଶୁକ୍ଳ ଫୁଲ ଏବଂ ସେ ଶୁକ୍ଳ ଫୁଲ ବର୍ତ୍ତମାନ ପକେଇ ଚାଲୁଛନ୍ତି ଏବଂ ରାଜଗୁରୁ ସଂସ୍କାର କରିଥିବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି, ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା, କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ, ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ବା ପ୍ରତାପ ରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡି ହେଇକରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ୱ ରାଜସିଂହାସନ ପାଇଲେ ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏଇ ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏଇ ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପ ରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପ ରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି, କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ, କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା। ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି, ଛେରି ପକେଇଛି ତା ମାନେ, ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ମାନେ ଘୋରା ଚନ୍ଦନ, ଘଟୁଆରି ଚନ୍ଦନକୁ ଘୋରିକିରି ଆଣିଥାନ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଏଠି ବିଶୁଦ୍ଧ ଚନ୍ଦନ ଘୋରା ବା ଚନ୍ଦନ ପାଣି ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଚନ୍ଦନ ପାଣି ସେ ରଥ ଚାରିପଟ ଯାକ ଛିଞ୍ଚୁଛନ୍ତି। ପ୍ରଥମେ ସେ ଗଲେ ଏବଂ ଯାଇ ମହାପ୍ରଭୁଙ୍କ ପାଖରେ ଠିଆ ହେଲେ ଏବଂ ତାଙ୍କ ନିକଟରେ ରହି ସେ ତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ଏବଂ କର୍ପୂର

0: ମୃତ୍ତିକାରେ ତାଙ୍କୁ ଆଳତି କଲେ ଏବଂ ଆଲୋଟ କଲେ ଏବଂ ଚାମର ସେବା ମଧ୍ୟ କଲେ। ଏସବୁ କରିକିରି ସେ ଯେତେବେଳେ ତଳକୁ ଓହ୍ଲେଇଲେ ମାନେ ସିଂହାସନରୁ ତଳକୁ ଓହ୍ଲେଇ ସେ ଖଡ଼ିକା ଧଇଲେ।
1: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ। ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: ଜୟ ଜଗନ୍ନାଥ। ବର୍ତ୍ତମାନ ଗଜପତୀ ମହାରାଜ, ଯିଏକି ସାକ୍ଷାତ ଚଳନ୍ତି ବିଷ୍ଣୁ ବୋଲି, ଯାହାଙ୍କୁ ଆମର ଓଡ଼ିଆ ଜାତି ଚିର ନମସ୍ୟ ଭାବରେ ଗ୍ରହଣ କରିଛନ୍ତି, ସେଇ ଗଜପତି ମହାରାଜ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କର ରଥରେ ଛେରା ପହରା କାର୍ଯ୍ୟ ସମାପନ କରିସାରିଲେଣି। ଜଡ଼ହସ୍ତରେ ପ୍ରଭୁଙ୍କ ନିକଟରେ ମାଗୁଛନ୍ତି ମାଗୁଣୀ। ଓଡ଼ିଆ ଜାତିର ମାନ, ଗର୍ବ, ଅଭିମାନ ସବୁକିଛି ଯେପରି ବଳବତ୍ତର ରହିବ, ସେଇ ସମର୍ପିତ ଭାବନା ନେଇ ସେବା କରୁଛନ୍ତି ଉତ୍କଳର ମୌଡ଼ମଣି ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର। ପ୍ରଭୁ କେତେ ପରମ ଦୟାଳୁ, ପ୍ରଭୁ ମଧ୍ୟ ଆଶୀର୍ବାଦ କରନ୍ତୁ ଉତ୍କଳୀର ଗଜପତି ଚଳନ୍ତି ବିଷ୍ଣୁଙ୍କୁ ସଦାସର୍ବଦା, ତାଙ୍କର ଜୀବନ କୁସୁମିତ ହୋଇଉଠୁ। ଜଗତର ଯିଏ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛନ୍ତି, ସେ ଗୋଟିଏ ପରେ ଗୋଟିଏ ଯେଉଁ କାର୍ଯ୍ୟ ଚାଲୁଥିଲା, ପ୍ରଥମେ ଆସିଲେ ଶୁକ୍ଳ ଯେଉଁ ରାଜନୀତି ବନ୍ଦାପନା ଆଉ ଛେରା ପହରାର ଯେଉଁ କାର୍ଯ୍ୟ ଚାଲୁଛି, ଦୁଇ ଗୋଟି ପର୍ଯ୍ୟାୟରେ କାର୍ଯ୍ୟ, ପ୍ରଥମେ ଶୁକ୍ଳ ପୁଷ୍ପକୁ ସିଞ୍ଚନ କଲେ ଆଉ ଓଳେଇ ନେଲେ ଗଜପତି ମହାରାଜ, ତାପରେ ଚନ୍ଦନ ଗୁଣ୍ଡ ବର୍ତ୍ତମାନ ସିଞ୍ଚ କରୁଛନ୍ତି, ଜଳ ସିଞ୍ଚନ କରୁଛନ୍ତି, ବିଜେ କାହାଳି ବାଜୁଛି ଆଉ ସେବା କାର୍ଯ୍ୟରେ ତାଙ୍କୁ ଯେଉଁ ସହଯୋଗ କରୁଛନ୍ତି। ଆଜିର ଏଇ ଯାତ୍ରାର ସୁନ୍ଦର ଦିବ୍ୟ ଭାବରେ ଭଣ୍ଡାର ମେକଅପ୍, ଦୟଣାମାଳି, ଘଟୁଆରୀ, କରାବୁଡ଼ୁ ସେବକ, ମୁଦୁଲି ସେବକ, ରାଜଗୁରୁ, କାହାଳିଆ, ତଡ଼ାଉକରଣ, ଦେଉଳକରଣ, ରାଜଜ୍ୟୋତିଷ ମଧ୍ୟ ରହିଛନ୍ତି ଏହି ଛେରାପହରା କାର୍ଯ୍ୟରେ, ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଛନ୍ତି। ପ୍ରଭୁ ନମଃ।

Kale kale Shiva, tava yoga stava, ramani ratana sanga. Prabhu, mo magu nahi dhana magu nahi, mo rajapada magu nahi. Prabhu, eti ki kebala karuna, eti ki kebala mo upare ashirvadara paridhara tie deithantu prabhu. ମୁଁ ଯେତେ ଦିନ ପର୍ଯ୍ୟନ୍ତ ଥିବି ଆପଣଙ୍କ ନିକଟରେ ସେଇ ସେବାକୁ କରୁଥିବି, ସେ ମାର୍ଜନା କାର୍ଯ୍ୟ କରୁଥିବି, ଯେଉଁ ମାର୍ଜନା ଭିତରେ ରହିଛି ଏକ ଦ୍ୟୋତନା, ଯେଉଁ ଦ୍ୟୋତନା ଭିତରେ ରହିଛି ସମଗ୍ର ସଂସାରର ସେଇ ସୁଖକୁ ସମର୍ପିତ କରିବାର ଭାବନା, ଇତିହାସ ସାକ୍ଷୀ ଏ ଦେଶର ରାଜା କେତେ ଉତ୍ସର୍ଗୀକୃତ ଭାବନା ତାଙ୍କ ଭିତରେ, ପ୍ରଭୁଙ୍କ ନିକଟରେ ସେଇ ଉତ୍ସର୍ଗୀକୃତ ଭାବନା ଭିତରେ ଗୋଟିଏ ଆମେ ସୂଚନା ଦେବାକୁ ଚାହୁଁଛୁ। ସେ ପ୍ରଭୁଙ୍କର ସେବା କାର୍ଯ୍ୟ ବଡ଼ ଭାଇ ବଳଭଦ୍ରଙ୍କର ଚଳନ୍ତି ବିଷ୍ଣୁ ବର୍ତ୍ତମାନ ସମାପନ କରିବାକୁ ଲାଗିଲେଣି, ଆଉ କେବଳ ଆଶୀର୍ବାଦ ଭିକ୍ଷା କରିବା ପରେ ଆଶୀର୍ବାଦର ସେଇ ପ୍ରାପ୍ତି ସ୍ୱରୂପ ପୁଷ୍ପ ମାଲ୍ୟଟିଏ ପ୍ରାପ୍ତ କରିବେ। ଆଉ ଏପଟେ ପ୍ରଜାବତ୍ସଳ ଯେଉଁ ରହିଛନ୍ତି ସମସ୍ତ ଶ୍ରଦ୍ଧାଳୁ, ତାଙ୍କୁ ସେଇ ପ୍ରଭୁଙ୍କର ସେବା ଯାହା କରିସାରିଛନ୍ତି ଯେଉଁ ଆଶୀର୍ବାଦ, ତାଙ୍କୁ ମଧ୍ୟ ସେମାନଙ୍କୁ ସମର୍ପଣ କରିବେ। କିନ୍ତୁ ସେଇ ସମର୍ପିତ ଭାବନା ନେଇ ପ୍ରଭୁଙ୍କ ନିକଟରେ ଆଜକୁ ବହୁତ ଦିନ ଧରି ଯିଏ ସେବା କରୁଛନ୍ତି, ନର୍ତ୍ତକୀ ଭାବରେ ବା ନର୍ତ୍ତନ ଭାବରେ ସେଇ ନୃତ୍ୟ ନିପୁଣ କଳାର ପ୍ରଦର୍ଶନ କରି ପ୍ରଭୁଙ୍କ ନିକଟରେ ନିଜ ଜୀବନକୁ ସମର୍ପିତ କରିଛନ୍ତି, ଆମ ନିକଟରେ ପହଞ୍ଚିଛନ୍ତି। ପିଲାଟି ଦିନରୁ ସିଏ

0: ଆକାଶବାଣୀର ଗୋଟେ ଶିଶୁ କଳାକାର ଭାବରେ ତାହାଙ୍କର ସେବା ମଧ୍ୟ ପ୍ରଦାନ କରିଛନ୍ତି। ତାଙ୍କଠାରୁ ଏ ପ୍ରଭୁଙ୍କର ଏଇ ଅନୁଭବ ଅନୁଭୂତି ସେବାର ସମର୍ପିତ ଭାବନାକୁ ଜାଣିବା। ତାଙ୍କ ନାମ ହେଉଛି ଡକ୍ଟର ଚିତ୍ତରଞ୍ଜନ ସାହାଣି ମହୋଦୟ। ତାଙ୍କ ପାଖକୁ ଆମେ ନେଇ ଯାଉଛୁ ସେ ପ୍ରଭୁଙ୍କର ସେଇ ଭାବ ଅନୁଭୂତିକୁ ଟିକେ ଆମମାନଙ୍କୁ ପହଞ୍ଚାଇବା ପାଇଁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କ'ଣ ଆପଣମାନଙ୍କ ଅନୁଭୂତି କହିବି, ଆଜି ଗତ ଦିନ ମାନଙ୍କରେ ଆପଣ ଯେଉଁ ବର୍ଷା ଦେଖୁଥିଲେ, ଆମେ ଭାବୁଥିଲୁ ବର୍ଷା ହବ, ଏ ପିଚି ପିଚି ହେଇ ମେକଅପ୍ ଛାଡ଼ିଯିବ, କେମିତି ନାଚିବୁ ସାନ୍ତେ, ତମେ ତ ଗିଲାପ ପିନ୍ଧିକି ଆସିଲା, ଆମେ କେମିତି ନାଚିବୁ, ଆମେ କେମିତି ତମ ସହିତ ରହିବୁ, ତମକୁ ଯେଉଁ ମୁହଁଟାକୁ ସଜବାଜ ହେଇଛି ଦେଖେଇବୁ କେମିତି। ଆଜି ସୁନ୍ଦର ଭାବରେ ମହାପ୍ରଭୁ ପାଗଟିଏ କରିଦେଲେ। କିନ୍ତୁ ବଡ଼ କଥାଟିଏ, ଯେତେବେଳେ ମୁଁ ଆଜି ଦେଖିଲି ଦି ଭାଇ ଭଉଣୀ ପଳେଇ ଆସିଲେ, ବଡ଼ବାଡ଼ ମଣିମା ହରିଦ୍ରା ମଣିମା ସୁଭଦ୍ରିକା ଚକରାଜ ସୁଦର୍ଶନ ପଳେଇ ଆସିଲେ, ଏତେ କାଳିଆ ସାନ୍ତ ଆସିଲେ, ଆହା ମୁଁ ଦେଖୁଥାଏ ଯେତେ ସେବେଳେ ରହିଯାଉଥାନ୍ତି, ନାକଚଣା ଦ୍ୱାର ପାଖରେ ରହିଯାଉଥାନ୍ତି, ଆସୁନଥାନ୍ତି, ବିକଳ ହେଇ ତାଙ୍କ ପାଇଁ ନାଚୁଥାଏ, ପ୍ରଭୁ ତମେ ଟିକେ ଦେଖିଦିଅ, ତମେ ଟିକେ ଅନେଇ ଦିଅ। ଏହି ସମୟରେ ମୁଁ ହଠାତ୍ ଦେଖୁଥାଏ ଯେ ଗୁଣ୍ଡିଚା ମନ୍ଦିରର ରାସ୍ତା ଆଉ ଶ୍ରୀମନ୍ଦିରର ବାଇଶି ପାହାଚ ପୁରା ଅଲଗା ଅଲଗା କଥା। ଏଠି ସମତଳ ରାସ୍ତା, ଯେ ଠାଡିଆଁ ଆସୁଥାନ୍ତି, ହଠାତ୍ ଯେତେବେଳେ ଝକାଟିଏ ଦେଉଥାନ୍ତି ଦୈତାପତି ସେବକମାନେ, ଯେତେବେଳେ ପହଣ୍ଡି କରୁଥାନ୍ତି ସେତେବେଳେ ଠାକୁରେ ପଛକୁ ହେଇଥାନ୍ତି, ଯେତେବେଳେ ଟିକେ ଆଗକୁ ଟାଣୁଥାନ୍ତି ସେତେବେଳେ ଦେଖୁଥାଏ ଆଖିରେ ଅନଉଥାନ୍ତି ବିସ୍ଫାରିତ ନେତ୍ର। ମୋତେ ଲାଗିଲା ମୋ ଛଡ଼ା ସେ କାହାକୁ ଦେଖୁନାହାନ୍ତି, ମୋତେ ହିଁ ଦେଖୁଛନ୍ତି। ଏତେ ଆନନ୍ଦ ଲାଗିଲା, ମୁଁ ତାକୁ ଆଉ କ'ଣ ନାଚିବି, ନାଚ ଭୁଲିଗଲି। ମୁଁ ସାଙ୍ଗେ ସାଙ୍ଗେ ଚନ୍ଦନ କରି ପକାଇଦେଲି, ମୁଁ ତାକୁ ଚନ୍ଦନ ପକାଇଦେଲି, ଚନ୍ଦନ ତାଙ୍କ ମୁହଁରେ ଲେପିଦେଲି, ସେଇ ଚନ୍ଦନକୁ ଆଣି ମୋ ଦେହରେ ପକାଇଦେଲି। ମୋତେ ଏତେ ଖୁସି ଲାଗିଲା। ଆପଣମାନେ ସମସ୍ତେ ଜଗନ୍ନାଥଙ୍କୁ ଭଲ ପାଆନ୍ତୁ, ମହାପ୍ରଭୁଙ୍କ ପାଇଁ ସମସ୍ତେ ଆଜି ସଂସାର ମଙ୍ଗଳମୟ ହେଉ ସମସ୍ତେ କହୁଥାନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
0: ବର୍ତ୍ତମାନ ଆମର ଉତ୍କଳର ମୌଡ଼ମଣି ଗଜପତି ଦିବ୍ୟ ସିଂହ ଦେବ ବର୍ତ୍ତମାନ ଛେରା ପହରା କାର୍ଯ୍ୟକୁ ସମାପନ କରି ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଜି ଶ୍ରଦ୍ଧାଳୁ ଭକ୍ତ ଏଇ ଶରଧାବାଲିର ପ୍ରାଙ୍ଗଣରେ ଦଣ୍ଡାମାନ ହୋଇ ଚଳନ୍ତି ବିଷ୍ଣୁ ଆଉ ସାକ୍ଷାତ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ଆଜିର ଯେଉଁ ମହା ଆନନ୍ଦର ମିଳନର ଯାତ୍ରାକୁ ଅନୁଭବ କରୁଛନ୍ତି। ସେଇ ଅନୁଭବ ଭିତରେ କିନ୍ତୁ ପ୍ରଶାସନ ସ୍ତରରେ ତତ୍ପରତା ଦେଖାଯାଇଛି। ଏପଟେ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ତାଙ୍କର ସେବା କାର୍ଯ୍ୟ, ଯେଉଁ ବା ଆମର ଯେଉଁ ଛେରା ପହରା କାର୍ଯ୍ୟ କରିବାକୁ ଯେତେବେଳେ ଗଜପତି ଯାତ୍ରା କରୁଛନ୍ତି ସେ ନନ୍ଦିଘୋଷ ରଥକୁ, ଏପଟେ କିନ୍ତୁ ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଭୋଇ ସେବକମାନେ କୋଠ ସୁଆସିଆମାନେ ସମସ୍ତେ ମିଳିତ ଭାବରେ ଚାରମାଳକୁ ବର୍ତ୍ତମାନ କାଢ଼ି ନେଉଛନ୍ତି। କେତେ ତତ୍ପରତା ରହିଛି ମହାପ୍ରଭୁଙ୍କର ଆଜିର ଯେଉଁ ଯାତ୍ରାକୁ ଶୃଙ୍ଖଳିତ କରି ସମଗ୍ର ବିଶ୍ୱକୁ ପୁଷ୍ପାୟିତ କରି କୁସୁମିତ କରି ପ୍ରଭୁଙ୍କର ଯାତ୍ରାରେ ଆଶୀର୍ବାଦ ସ୍ୱରୂପ ରଥଯାତ୍ରାର ଯେଉଁ ନିର୍ଦ୍ଦିଷ୍ଟ ସ୍ଥିର ଧାର୍ଯ୍ୟ କରାଯାଇଥିଲା ତାହା ବହୁ ବିଳମ୍ବିତ ହୋଇଥିଲା। କିନ୍ତୁ ଆଜି ବାହୁଡ଼ାରେ ଆଜି ବର୍ତ୍ତମାନ ଦେଖନ୍ତୁ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଚାରମାଳ ବନ୍ଧା ହୋଇଥିଲା ଯାହା ତାହା ଖୋଲା ହେଲାଣି, ଆଉ କିଛି ସମୟ ପରେ ଘୋଡ଼ା ଝୋଚା ଯିବ ଏବଂ ରଥ ଟଣା କାର୍ଯ୍ୟ ଯେ ଚାରିଟା ବେଳକୁ ଯେଉଁ ଧାର୍ଯ୍ୟ କରାଯାଇଥିଲା ବୋଧ ହୁଏ ତାହା ଚାରିଟା ବେଳକୁ ଟଣା ଆରମ୍ଭ ନିଶ୍ଚିତ ଭାବରେ ହେଇଯିବ ଏହା ଆଶା କରାଯାଉଛି। କିନ୍ତୁ ୟାରି ଭିତରେ ଏଇ ଆଶା ସମ୍ଭାବନା ଉଦ୍ଦୀପନା ଭାବନା ଭକ୍ତି ଭାବନା ୟାରି ଭିତରେ ଆମେ ମଧ୍ୟ ଦେଖିପାରୁଛୁ ଆଜି ଶ୍ରୀକ୍ଷେତ୍ରର ଯେଉଁ ଆମର ବାତାବରଣ ବା ପରିବେଶ ଯେଉଁ ଅନୁକୂଳ ପାଗ ଥିଲା ତାହା ସାମାନ୍ୟ ବର୍ତ୍ତମାନ ବର୍ଷା ଅଭିମୁଖେ ବା ବର୍ଷା ହେବ ବୋଲି ସୂଚନା ପ୍ରାପ୍ତ ହେଉଅଛି, କାରଣ ଘଡ଼ଘଡ଼ିର କିଞ୍ଚିତ ଶବ୍ଦ ଆମେ ବର୍ତ୍ତମାନ ଶ୍ରବଣ କଲୁ, ତାହା ମଧ୍ୟ ଆମେ ଆଶୀର୍ବାଦ ଭାବିକି ଭାବୁଛୁ। ଆଉ ଏଇଠି ଶାନ୍ତିନାଥ ମହୋଦୟ ଏଇ ଭାବନା ଭିତରେ ପ୍ରଭୁଙ୍କର କଥାକୁ କିଛି କହିବା ପାଇଁ ଚାହୁଁଛନ୍ତି। ଆଜ୍ଞା କୁହନ୍ତୁ।
2: ମୁଁ ଗୋଟେ କଥା ଖାଲି ସୂଚନା ଦେବାକୁ ଚାହିଁବି, ଏଇ ଯୋଉ ଗଜପତି ମହାରାଜା ଛେରା ପହରା କରୁଛନ୍ତି, ୟାଙ୍କର ପ୍ରଥମେ ତ ମନ୍ଦିର ଶାସନ ବା ମନ୍ଦିର ପରିଚାଳନା ଦାୟିତ୍ୱ ତ ରାଜାଙ୍କ ପାଖରେ ଥିଲା, ତାପରେ ଯେତେବେଳେ ସରକାରଙ୍କ ପାଖକୁ ଚାଲିଗଲା ସେତେବେଳେ ଏଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାପା ବୀରକିଶୋର ଦେବ ଗୋଟେ ଗୀତ ଲେଖିଥିଲେ, ସେ ଗୀତଟି ମୁଁ ଟିକେ ଶୁଣେଇ ଦେବାକୁ
0: ଚାହୁଁଛି।
2: ସେ ଗୀତଟି ହେଉଛି ଚକାଡୋଳା ଚଉ ବାହାକୁ ଦୋଷ ନ ଦେଇ ମୁଁ ଦେବି କାହାକୁ, ପ୍ରଭୁ କେଉଁ ଦରକାରକୁ ଆଶ୍ରା କଲୁ ସରକାରକୁ।

0: ରଥ ଖରକାକୁ ପଛରେ ପକାଇ, ରଥ ଖରକା ମାନେ ମୁଁ ରଥ ଖରକା, ରଥ ଖରକାକୁ ପଛରେ ପକାଇ ମଥାରେ ରଖିଲୁ କଥା କୁହାଙ୍କୁ, ବୁଝିଲେ, ନ ରଖିଲୁ ସେବକ ଟେକ, ବେଳ ଜାଣି ମୋଡ଼ିଲୁ ବେକ, ଏକିତ ବିବେକ ପ୍ରଭୁ ଶ୍ରୀମୁଖ, ମହାବାହୁ ବୋଲା ଉଚ୍ଚୁ ଛାଙ୍କୁ, ନାଥ ତୋର ଏକି ଅକଲ, ନିଜ ଘର ଦେଲୁ ଦଖଲ, ଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥ, ରଖି ନ ପାରିଲେ ଲକ୍ଷ୍ମୀ ମାଆଙ୍କୁ। ଇଏ ହେଉଛି ଯେତେବେଳେ ମନ୍ଦିରର ପ୍ରଶାସନ ଦାୟିତ୍ୱ ତାଙ୍କ ହାତରୁ ଚାଲିଗଲା, ହୁଏତ ସେତେବେଳକୁ ତାଙ୍କର ସାମର୍ଥ୍ୟ ବି ନଥିଲା, କିନ୍ତୁ ସିଏ ମହାପ୍ରଭୁଙ୍କର ଯେଉଁ ପରିଚାଳନା ଦାୟିତ୍ୱ ଦେବାକୁ ହସ୍ତାନ୍ତର କରିବାକୁ ଚାହୁଁନଥିଲେ ବୋଲି ଏ ପ୍ରକାର ତାଙ୍କର ଅନୁଶୋଚନା ବା ତାଙ୍କର ମନର କ୍ଷୋଭକୁ ଗୋଟେ କବିତା ମାଧ୍ୟମରେ ସିଏ ବର୍ଣ୍ଣନା କରିଛନ୍ତି। ଏଇଥିରୁ ଆମେ ବୁଝିବା ଯେ ଯେତେ ଯାହା ହେଲେ ମଧ୍ୟ କେଉଁ ହଜାର ହଜାର ବର୍ଷ ତଳୁ ମହାରାଜାମାନଙ୍କର ଯେଉଁ ଶାସନ କ୍ଷମତା ଥିଲା ଏବଂ ତାର ଗୋଟେ ଅଂଶ ଥିଲା ଶ୍ରୀମନ୍ଦିର ପରିଚାଳନା, ସେ ପରିଚାଳନା ଯେତେବେଳେ
1: ଆଉ ଗୋଟିଏ ମଧ୍ୟ କବିତାଟିଏ ମଧ୍ୟ କହିଛନ୍ତି,
0: ଆଜ୍ଞା,
1: ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ, ଏ ପ୍ରାଣ ଥିବ କିମ୍ ପାଇଁ, ଓହ୍ଲାଏ ନଦୀ କିମ୍ପା ମୋ ମଥାରୁ ଜଞ୍ଜାଳ ଭାର ଗୋସାଏ।
0: ହଉ ଆପଣ କୁହନ୍ତୁ,
1: କେତେ ସମର୍ପିତ ଭାବନା ଏ ଦେଶର ରାଜା କେତେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପିତ କରିଛନ୍ତି, ଯଦି ପ୍ରଭୁ ମୁଁ ଯଦି ଆପଣଙ୍କର ସେବା କରିପାରିଲି ନାହିଁ ତାର ଏ ସଂସାରର ଭାର ମୋ ମଥାରେ କାହିଁକି ଦେଇଛ ପ୍ରଭୁ, ମୁଁ ଆପଣଙ୍କର ସେବାର ଯଦି ଯୋଗ୍ୟ ହେଇପାରିଲି ନାହିଁ, ସେଇ ଭାବ ସମର୍ପଣରେ ଇତିହାସ ସାକ୍ଷୀ ଯେତେବେଳେ ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଅଭିଯାନ କରିଥିଲେ ଏଇ ଉତ୍କଳର ରାଜାଙ୍କର ସେ ସମ୍ମାନକୁ ରଖିବା ପାଇଁ ନିଜେ ପ୍ରଭୁ ବଳିଆର ଭୁଜ ବଡ ଭାଇ ବଳଭଦ୍ର ଏବଂ ଜଗନ୍ନାଥ କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ଯାତ୍ରା କରିଥିଲେ ସେ କାଞ୍ଚି ଅଭିଯାନରେ। ହଁ, ଆଉ ଆମେ ମଧ୍ୟ ଦେଖିପାରୁଛୁ ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଜଗତର ନାଥ ଜଗନ୍ନାଥ କୋଟି କୈବଲ ନାଥ ଅରକ୍ଷ ରକ୍ଷଣ ପ୍ରଭୁଙ୍କ ପାଖରେ ସେ ଗଜପତି ମହାରାଜ ବର୍ତ୍ତମାନ ସୁନ୍ଦର ଭାବରେ ସେଇ ଛେରା ପହରାର କାର୍ଯ୍ୟକୁ କରୁଛନ୍ତି ପ୍ରଭୁଙ୍କ ନିକଟରେ। ଏ ଯେଉଁ ଏପଟେ ବଡ ଭାଇ ବଳଭଦ୍ରଙ୍କର ରଥର ଚାରମାଳ ମଧ୍ୟ ଖୋଲାଯାଉଛି, ଯାହା ଟିକିଏ ସମୟ ପୂର୍ବରୁ ଆମେ ମଧ୍ୟ ସୂଚନା ପ୍ରଦାନ କରୁଥିଲୁ। ଆଉ ସବୁଠାରୁ ବଡ କଥା, ଶରଧାବାଲିରେ ଭକ୍ତମାନେ ସବୁ ଥିଲାବେଳେ ପ୍ରାତଃ ସମୟରୁ ଆମେମାନେ ମଧ୍ୟ ଦେଖିପାରୁଛୁ ଯେଉଁ ତିନି ଗୋଟି ରଥରେ ଯୋଚା ଯାଇଥିଲା ଦଉଡ଼ି, ଯେତେବେଳେ ଗୁଣ୍ଡିଚା ଯାତ୍ରାରେ ସେଇ ଦଉଡ଼ି ମଧ୍ୟ ସୁନ୍ଦର ଶୃଙ୍ଖଳିତ ଭାବରେ ତାକୁ ଗୋଟିଏ ଜରି ପାଲକୁ ଢଙ୍କା ଯାଇ ରଖାଯାଇଛି, ଆଉ କିଛି ସମୟ ପରେ ତାହାର ମଧ୍ୟ ସେ ଜରି କଢ଼ାଯିବ ଆଉ ଦଉଡ଼ି ଲାଗିବ, ଯେଉଁ ଦଉଡ଼ି ଲାଗି ସାରିଲା ପରେ ରଥ ଟଣା କାର୍ଯ୍ୟ ହେବ। ଆଉ ଏପଟେ ଆମର ଗଜପତି ମହାରାଜ ଛେରା ପହରାର ଯେଉଁ ନୀତି, ଯେ ଦୁଇଟି ପ୍ରକାରର ହେଇଥାଏ ରାଜନୀତି, ଆଉ ଗୋଟିଏ ହେଉଛି ଛେରା ପହରା, ଯେ ଦଣ୍ଡ ପ୍ରଣାମ ପ୍ରଥମେ ଆସିବେ, ଦଣ୍ଡ ପ୍ରଣାମ କରିବେ, ତାପରେ ଶୁକ୍ଳ ବସ୍ତ୍ର ପ୍ରଦାନ କରିବେ। ଏଇ ଯେ ଶୁକ୍ଳ ବସ୍ତ୍ର ପ୍ରଦାନ କରିବାର ପରମ୍ପରା ଯାହାକି ଆମର ରାଜା କପିଳେନ୍ଦ୍ର ଦେବଙ୍କର ସମୟରୁ ଏହା ହେଇଥିଲା, ଯେତେବେଳେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆସିଥିଲେ ସେତିକି ବେଳେ ସେ ପ୍ରଥମେ ବସ୍ତ୍ରକୁ ପ୍ରଦାନ କରି ଦାକ୍ଷିଣାତ୍ୟ ବିଜୟ ପରେ ଆଶୀର୍ବାଦ ସ୍ୱରୂପ ପ୍ରଭୁଙ୍କ ପାଖରେ ବସ୍ତ୍ର ପ୍ରଦାନ କରି ଆଶୀର୍ବାଦର ଯେଉଁ ଛତ୍ର ଛାୟାରେ ବାହୁତଳେ ରଖିବା ପାଇଁ ନିବେଦନ କରିଥିଲେ। ଦେହର ସୌନ୍ଦର୍ଯ୍ୟ ହେତୁ ବିବର୍ଦ୍ଧନ ଆହେ ପ୍ରାଣ ନାଥନୀୟ ସୁଚାରୁ ବସନ, ସେଇ ଦଣ୍ଡ ପ୍ରଣାମ କରି ପ୍ରଭୁ ସୁଚାରୁ ବସ୍ତ୍ର ପ୍ରଦାନ କରୁଛନ୍ତି, ଯାହାକୁ ନିଉ ଛାଳି ବୋଲି ମଧ୍ୟ କୁହାଯାଇଥାଏ। ସେ ନିଉ ଛାଳି ପରେ ପୁଣି ପୁଷ୍ପାଞ୍ଜଳି ଅର୍ପଣ କରିବେ, ତାପରେ କର୍ପୂର ଆଳତୀ ସୁନା ଚାମରରେ ଆଲଟ ସେବା ଆଉ ଯାହା କରିବେ ମାର୍ଜନା ତାପରେ ଆରମ୍ଭ ହେବ। ବାସ୍ତବରେ ଏଇ ଯେଉଁ ପୁଷ୍ପାଞ୍ଜଳି ପ୍ରଦାନ ମାଧ୍ୟମରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ଯାତ୍ରା କୁସୁମିତ ହେବା ସହିତ ଏ ସମଗ୍ର ସଂସାରର ଜଗତର ଜନଜୀବନ ତାଙ୍କର ଯାତ୍ରା ମଧ୍ୟ କୁସୁମିତ ହେଉଥାନ୍ତୁ। ତାରି ଭିତରେ ବିଜେ କାହାଳି ବାଜୁଛଇ ବୈଜନ୍ତ୍ରୀ ଅଛନ୍ତି, କାହାଳିଆ ସେବକମାନେ ଅଛନ୍ତି, ଆଉ ମଧ୍ୟ ଶ୍ରୋତାବନ୍ଧୁ ଆମେ ଦେଖିପାରିଲୁଣି ବର୍ତ୍ତମାନ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଆନନ୍ଦ ଆହୁରି ଅଧିକରୁ ଅଧିକ ଭାବ ଜାତ ହେଲାଣି, କାହିଁକି ନା ଆଉ କିଛି ସମୟ ପରେ ରଥ ଟଣା କାର୍ଯ୍ୟ ହେବ ଏବଂ ଆମର ପୋଲିସର ଯେଉଁ ବାହିନୀ ଅଛନ୍ତି କିଛି ଯେଉଁ ସୁବ୍ୟବସ୍ଥା ନିମନ୍ତେ ସେମାନଙ୍କୁ ମଧ୍ୟ ତିନି କୋଟି ରଙ୍ଗରେ ମଧ୍ୟ ତାଙ୍କୁ ଜ୍ୟାକେଟ୍ ସେମାନେ ପିନ୍ଧି ସାରିଲେଣି, ବଡ଼ ଭାଇ ବଳଭଦ୍ରଙ୍କର ନୀଳବର୍ଣ୍ଣର, ଲାଲ ରଙ୍ଗର ଦେବୀ ସୁଭଦ୍ରାଙ୍କର, ଆଉ ହଳଦିଆ ଜ୍ୟାକେଟ୍ ଯେଉଁମାନେ ପିନ୍ଧିଛନ୍ତି ସେମାନେ ସେବା କାର୍ଯ୍ୟ ତୁଲାଇବେ ସେଇ ନନ୍ଦିଘୋଷ ରଥର।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରି ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
3: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା ଏକ ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
2: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
3: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ଓଆର୍ଏସ୍ ଦ୍ରବଣ ପିଅନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ହଁ, ଏ ମୂର୍ତ୍ତିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
7: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
6: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
7: ଅଛି କେବଳ ମଣିଷ ପଣିଆ।
6: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
7: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
6: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
7: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
6: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
7: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
6: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
7: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
6: ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଦ୍ୱାରା ଜନହିତରେ ଜାରି।
0: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
8: ଆଗେ ଗଜପତି ଉଭା ହୋଇଛନ୍ତି, ସିରେ ଯୋଡ଼ି କର ଦୁଇକି, ସିନା ସୋଧନୀରେ ମାର୍ଜନା କରନ୍ତି ରଥ ଚକ ସବୁ ଭୂଇଁକି।
9: ଆଗେ ପହଣ୍ଡିର ଭୂଇଁକି ଯୋଉ ମାର୍ଜନା କାର୍ଯ୍ୟ କରାଯାଉଥିଲା, ବର୍ତ୍ତମାନ ରଥର ସେଇ ଭୂମିକୁ ମାର୍ଜନା କରୁଛନ୍ତି ଗଜପତି ମହାରାଜ। ସମ୍ପ୍ରତି ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ଯୋଉ ହେଇଛି, ଯେଉଁ ସୁନାର ଯେଉଁ ମାର୍ଜନାର ଯେଉଁ ସୁନା ଖଡ଼ିକା, ସେଇ ସୁନା ଖଡ଼ିକାକୁ ଧରିଛନ୍ତି ଗଜପତି ମହାରାଜ। ଯେଉଁ ମହାରାଜ ମାର୍ଜନର କାର୍ଯ୍ୟ କରିବେ, କିନ୍ତୁ ତା ପୂର୍ବରୁ ସିଏ ବର୍ତ୍ତମାନ କର୍ପୂର ଆଳତି କରୁଛନ୍ତି। କର୍ପୂର ଆଳତିରେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି। କର୍ପୂର ପୁରେଣ ମନ ହରେଣ ସୁବର୍ଣ୍ଣ ପାନ୍ତ୍ରାନ୍ତର ସଂସ୍ଥିତେନ ପ୍ରଦୀପ୍ତ ଭାଷା ସହସଙ୍ଗତେନ ନିରାଞ୍ଜନାତେ ଜଗନ୍ନାଥ କୁର୍ବେ। ସେ କର୍ପୂର ବର୍ତ୍ତିକାର ଆଳତି ପୂର୍ବକ ପ୍ରଭୁ ବର୍ତ୍ତମାନଙ୍କର ସେଇ ଜଗନ୍ନାଥ, ଯେଉଁ ଅଖିଳ ବ୍ରହ୍ମାଣ୍ଡର ପ୍ରତି ସେଇ ଚକା ଚକା ଆଖି, ଚକା ନୟନରେ ଯିଏ ସବୁକିଛି ଦେଖୁଛନ୍ତି, ସେ କାଳିଆ ଶାନ୍ତ, ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଏକାକାର ହେଇଛନ୍ତି ସେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ, ସେ ଭକ୍ତଙ୍କ ସମ୍ମୁଖରେ ଆଜି ସର୍ବଶ୍ରେଷ୍ଠ ଭକ୍ତ ଯିଏ ଆଦ୍ୟ ସେବକ ଚଳନ୍ତି ବିଷ୍ଣୁ, ବର୍ତ୍ତମାନ ସେଇ ନନ୍ଦୀଘୋଷ ରଥରେ ଛେରା ପହରା କାର୍ଯ୍ୟ କରିବାକୁ ଯାଉଛନ୍ତି। କାରଣ ଏହା ପୂର୍ବରୁ ତାଙ୍କର ଯେଉଁ ରାଜନୀତି ବନ୍ଦାପନା କାର୍ଯ୍ୟ, ତାହା ସମାପନ କରିସାରିଲେଣି, ଆଉ ଅପେକ୍ଷା କରିଛନ୍ତି ଯେ ଯେଉଁ ଦୟଣାମାଳୀ ଶୁକ୍ଳ ବସ୍ତ୍ର ଶୁକ୍ଳ

ପୁଷ୍ପ ପ୍ରଦାନ କରିବେ। ସେଇ ଶୁକ୍ଳ ପୁଷ୍ପକୁ ତାହାକୁ ଭଣ୍ଡାର ମେକାବ ରଥର ଚତୁର୍ଦିଗରେ ବା ଯେଉଁ ଯେଉଁ ଭୂମି ରଥର ଭୂମି ସେଇଠାରେ ସିଞ୍ଚନ କରିବେ। ଆଉ ସଂସ୍କାର ହୋଇଥିବା ସେଇ ଖଡ଼ିକା ଯେଉଁ ଝାଡ଼ୁକୁ ସୁନାର ଯେଉଁ ଲାଗିଅଛି ବେଣ୍ଟ ସୁନାର ବେଣ୍ଟରେ ଯେଉଁ ନାରିକେଳର ଯେଉଁ ଖଡ଼ିକା ବା ଯେଉଁ ରହିଅଛି ତାହାର ସେଇ ଯେଉଁ ରଥର ଭୂମିକୁ ତାକୁ ସୁନ୍ଦର ଭାବରେ ମାର୍ଜନାର କାର୍ଯ୍ୟ କରୁଛନ୍ତି। ଇଏ ଶୋଧନର କାର୍ଯ୍ୟ। ବାସ୍ତବରେ ଯଦି ଆମେ ଦେଖିବା ଏ ମାର୍ଜନ କ'ଣ, ଯଦି ଆମେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଚିନ୍ତା କରିବା, ଅନ୍ତଃଶୁଦ୍ଧି ବୋଲି ଯାହାକୁ କୁହାଯାଇଥାଏ, କାରଣ ବହିଶୁଦ୍ଧି ଯାହା ଆମର ଆଖିକୁ ଦେଖାଯାଉଛି ତା ବାସ୍ତବରେ ସେୟା ନୁହେଁ। ଏହା ମାଧ୍ୟମରେ ଆମ ମନ ଭିତରେ ଥିବା ସମସ୍ତ ଷଡ଼ରିପୁ, ଯେଉଁ ଷଡ଼ରିପୁକୁ ଆମେ ଦମନ କରି ମନ ଭିତରେ ଶାନ୍ତି ମୈତ୍ରୀ ପ୍ରୀତି ଆଉ ସବୁବେଳେ ଚିର ଆନନ୍ଦ ଆମେ ରହି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲ ପାଇବା, ସମ୍ମାନ ଦେବା, ସ୍ନେହ ପ୍ରଦାନ କରିବା, ଇଏ ଯାତ୍ରାର ଆଭିମୁଖ୍ୟ ହେଉଛି ଏଇଆ। କାହିଁକି ନା ଆମ ଭିତରେ ଯଦି କୌଣସି ବିକାର ଥିବ ତେବେ ତାହେଲେ ଆମେ କେବେ କାହାକୁ ଆପଣେଇ ପାରିବା ନାହିଁ। ଠିକ୍ ସେହିପରି ସେହିପରି ଭାବରେ ଶୁକ୍ଳ ପୁଷ୍ପକୁ ଯେଉଁ ସିଞ୍ଚନ କରାଯାଉଛି, ଭଣ୍ଡାର ମେକାପ ଯେଉଁ ଏଇଠାରେ ଆଣି ସିଞ୍ଚନ କରୁଛନ୍ତି ଦୟଣାମାଳୀ ସେବକଙ୍କଠାରୁ, ତାହା ସେଇ ରଥର ଭୂମିକୁ ମାର୍ଜନ କରୁଛନ୍ତି ଗଜପତି ମହାରାଜ। ଏହାପରେ ଚନ୍ଦନର ଜଳ ଯାହା ଯେଉଁଥିରେ ଚନ୍ଦନ ଗୁଣ୍ଡ ଜଳରେ ମିଶ୍ରଣ କରାଯାଇଥିବ ବହଳିଆ, ତାକୁ ମଧ୍ୟ ପକାଇବେ, ସିଞ୍ଚନ କରିବେ, ସେଇ ସଂସ୍କାରିତ କରିବେ, ଆଉ ପୁନର୍ବାର ପୁଣି ଆସିବ ସେଇ ଚନ୍ଦନ ଗୁଣ୍ଡର ସିଞ୍ଚନ ଆଉ ମାର୍ଜନାର କାର୍ଯ୍ୟ। ଏ ମାର୍ଜନା ଆଉ ଦ୍ୟୋତନା ଭିତରେ ଯେଉଁ ସେବା ସମର୍ପଣର ଭାବ, ଯେ ପ୍ରଭୁ ମୁଛାର ମାତର ମୋର ମୋର ବୋଲି କହିବାକୁ ନାହିଁ ବାଟ, ତୁମ ଶ୍ରୀ ଚରଣେ ଅର୍ପଣ କରୁଛି, ଘେନ ହେ ବିଶ୍ୱ ସମ୍ରାଟ, ମୁଁ ସବୁକିଛି ଆପଣଙ୍କ ସମ୍ରାଟ, ହେ ବିଶ୍ୱର ସମ୍ରାଟ ମୁଁ ଆପଣଙ୍କୁ ସମର୍ପଣ କରୁଛି। ସେଇ ପ୍ରଭୁଙ୍କର ନିକଟରେ ଯେଉଁ ସେବା ସମର୍ପଣକୁ ଅର୍ପଣ କରୁଛନ୍ତି ଗୋଟିଏ ପରେ ଗୋଟିଏ, ଜ୍ୟେଷ୍ଠାୟ ନମ ଶ୍ରେଷ୍ଠାୟ ନମ, ଏ ସଂସ୍କୃତି ମଧ୍ୟ ଆମକୁ ସେୟା ଶିଖଉଛି, ଗୁରୁ ଗୁରୁଜନମାନଙ୍କୁ ସମ୍ମାନ କର, ତାଙ୍କର ଆଶୀର୍ବାଦ ଲାଭ କର, କାରଣ ତାଙ୍କର ଆଶୀର୍ବାଦରେ ପଙ୍ଗୁ ଲିଙ୍ଘୟତିଗିରି ଭଳି ଆମେ ସବୁକିଛି ଆମେ କରିପାରିବା, ଯେତେ ବଡ଼ ଅସାଧ୍ୟ କାର୍ଯ୍ୟ ହେଲେ ମଧ୍ୟ। ଆଉ ଏପଟେ ଆମର ବଡ଼ ଭାଇ ବଳଭଦ୍ରଙ୍କର ରଥର ସମସ୍ତ ଚାରମାଳ ଯାହା ବନ୍ଧା ଯାଇଥିଲା ତାହା ଖୋଲା ଗଲାଣି, ଆଉ ଦଉଡ଼ିମାନେ ମଧ୍ୟ ଯେଉଁ ଲାଗିଥିଲା ସେଇ ବନ୍ଧା କାର୍ଯ୍ୟରେ ତାକୁ ମଧ୍ୟ ସୁନ୍ଦର ଭାବରେ ସବୁ ଖୋଲା ହୋଇ ଏକତ୍ରୀକରଣ କରାଗଲାଣି। ପ୍ରଶାସନିକ ସ୍ତରରେ ସୁନ୍ଦର ଭାବରେ ବାରିକେଡ୍ ମଧ୍ୟରେ କୌଣସି ବାହାର ବ୍ୟକ୍ତି ଯେଉଁମାନେ ବିନା ପାସ୍ରେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାହାରକୁ ବାହାର କରା ଦିଆଯାଉଛି ଯେଉଁ କଡନ୍ ଭିତରୁ, ଆଉ ବିଜେ କାହାଳି ବାଜିକି ସେଇ ଜଗନ୍ନାଥଙ୍କର ଯେଉଁ ଛେରା ପହରର କାର୍ଯ୍ୟ ଆଉ କିଛି ସମୟ ପରେ ଯେଉଁଠି ସରିବ, ସେ ସରିବା ଭିତରେ ଆଶୀର୍ବାଦର ମାଳ ସ୍ୱରୂପ ମଧ୍ୟ ନିଜେ ଚଳନ୍ତି ବିଷ୍ଣୁ ଧାରଣ କରିସାରିଛନ୍ତି ବଡ଼ ଭାଇ ବଳଭଦ୍ରଙ୍କ ଯେଉଁ ପାଖରୁ। ଆଉ କିଛି ସମୟ ଆମେ ଅପେକ୍ଷା କରିବା। ଭରସା ଶିରସା ଦୃଷ୍ଟିଆ ମନସା ବଶସାମ ତଥା ପଦ୍ମଭ୍ୟାମ କରାଭ୍ୟାମ ଜାନୁଭ୍ୟାମ ପ୍ରାଣମ ଅଷ୍ଟାଙ୍ଗ ଉଚ୍ଚତେ, ଯେଉଁଠିକି ଆମେ ଯେଉଁଠି ଅର୍ଥାତ୍ ବକ୍ଷ ଶିର ଅନ୍ତର୍ଦୃଷ୍ଟି ମନ ବଚନ ପାଦ କର ଜଙ୍ଘ ଏ ସମସ୍ତକୁ ଆମେ ଆପଣଙ୍କ ନିକଟରେ ଏକୀଭୂତ କରି ସବୁ ଷଡ଼ରିପକୁ ଆମେ ଦମନ କରି ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା, ହେ ପ୍ରଭୁ ଆପଣ ଆମକୁ ଆଶୀର୍ବାଦ କରନ୍ତୁ, ଯୁଗେ ଯୁଗେ ଆପଣଙ୍କର ସେବାର ଯେଉଁ ଆମକୁ ସାନ୍ନିଧ୍ୟ ମିଳିଛି, ଯେଉଁ ପ୍ରାପ୍ତ ମିଳିଛି, ବାସ୍ତବରେ ଏହା ଚିର ବନ୍ଦନୀୟ, ଆମେ ସେତିକି ଧନ୍ୟ କରୁ ହେଇଥିଲେ, ଆମେ ଯେଉଁ କେଉଁ ଜନ୍ମରେ ଆମେ ସେତିକି ପୁଣ୍ୟ ଫଳ ଲାଭ କରିଛୁ, ଆଜି ଆପଣଙ୍କର ସେବାରେ ଏଇ ଯେଉଁ ନିଜକୁ ନିୟୋଜିତ କରିଛୁ, କାରଣ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ କ୍ଷେତ୍ର, କାରଣ ଗଙ୍ଗାୟାମ ଜଳେ ମୁକ୍ତି ବାରାଣସ୍ୟା ଜଳେ ସ୍ଥଳେ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ, ଏଇ ସେ ପୁରୁଷୋତ୍ତମ କ୍ଷେତ୍ର ଯେଉଁ କ୍ଷେତ୍ର ପରମ ପାବନ କ୍ଷେତ୍ର, ମୁକ୍ତିର କ୍ଷେତ୍ର, ମୋକ୍ଷର କ୍ଷେତ୍ର, ଏଠି ସାକ୍ଷାତ ଦେବୀ ବିମଳା ମଧ୍ୟ ମୁକ୍ତି ପାଇବା ପାଇଁ ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି। କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ, ପ୍ରତିଟି ପ୍ରଭୁଙ୍କର ଲାଗି ହୋଇଥିବା ପ୍ରତ୍ୟେକଟି ପଦାର୍ଥ ତାହା ମଧ୍ୟ କୈବଲ୍ୟ, ସେଇ କୈବଲ୍ୟ ପ୍ରାପ୍ତି ହେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ସ୍ୱରୂପ ଯେଉଁ ତାମଜାନରେ ଆସିଛନ୍ତି ଦେଖ।

0: ଧୀରେ ଧୀରେ ଆସୁଛି ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ସମୟ ଟିକେ ସନ୍ଧ୍ୟା ସମୟ ହେଇଯାଉଛି, ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି। ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କାରଣ ରଥ ଟଣା ସମୟ ପାଖେଇ ଯାଉଛି। ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା, ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା, ବର୍ତ୍ତମାନ ଚାରମାଳର ଫିଟା ଯାଇ ସେ କାଠ ଗଡ଼ିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଯୋଚିବାକୁ ଆରମ୍ଭ କରିଛନ୍ତି। କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜାଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ ଏବଂ ଏହାପରେ ମହାପ୍ରଭୁଙ୍କର ରଥ ଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଛେରା ପହଁରା କରିକିରି ସେ ଚାଲି ଯାଇଛନ୍ତି, ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ପ୍ରସ୍ତୁତି ତାହା ଆରମ୍ଭ ହୋଇଛି। ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି ଏବଂ ଆମେ ଦେଖୁଛୁ ଯେଉଁ କଡ଼ନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି। ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି। ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି ଏବଂ ଯେଉଁ ଆମର ଆରକ୍ଷୀ ଅଧୀକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସେ ବର୍ତ୍ତମାନ ଅଛନ୍ତି ବଳଭଦ୍ରଙ୍କ ରଥ ଠିକ ତଳେ ସେ ଅଛନ୍ତି, ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ ଟଣାଟି ଆରମ୍ଭ ହେବ। ରଥ ଟଣାର ସମୟ ଥିଲା ଦିନ 4 ଏବଂ ବର୍ତ୍ତମାନ ପ୍ରାୟ 4 ବାଜିଲାଣି, ତେଣୁ 4 ସମୟରେ ରଥ ଟଣା ଯାଇପାରିନି। ଆଉ ଯେତିକି ସମୟ ବର୍ତ୍ତମାନ ରହିବ ବା ଆଉ ଅଧଘଣ୍ଟାଏ ଅତି କମରେ ଅଧଘଣ୍ଟାଏ ନିଶ୍ଚିତ ଭାବରେ ଡେରି ହେବ, କାରଣ ପ୍ରତିବର୍ଷ ଆମେ ଦେଖୁ 4 ବେଳକୁ 3 ରଥ ଟଣା ହେଇକରି ବୋଧେ ବହୁତ ଆଗକୁ ପଳେଇଥାଏ, କିନ୍ତୁ ଚଳିତ ବର୍ଷ ଯେ କ'ଣ ତା ଭିତରେ କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଥିଲା ଯାହାଫଳରେ ଆଉ ବର୍ତ୍ତମାନ
1: ଡକ୍ଟର ଦାସ
0: ଆଜ୍ଞା
1: ଆମର ବିଳମ୍ବର କାରଣ ହେଲା ଏଇ ବର୍ଷ ଆମେ ଯାହା ଭାବୁଥିଲେ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ଟିକେ ଆଗୁଆ କହିଥିଲେ ଯେ ପହଣ୍ଡିଟା ଏ ବର୍ଷ ଟିକେ ଶୀଘ୍ର ହେବ ବୋଲି, କିନ୍ତୁ ପହଣ୍ଡି ଶୀଘ୍ର ହେଲା ନାହିଁ।
0: ସେଥିପାଇଁ ଆମେ ଆସିଛେ 6 ବେଳ ଠୁ
1: ନା, ଆମେ 6 ବେଳୁ ଆସିଲେ କ'ଣ ହେବ, ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ ଆପଣ ଯାହା ଯାହା ନାଁ କହିଲେ ସେ ପୋଲିସର DG ADG ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରଶାସକ ଇଏ ତ ସବୁ ରାତି ଶୋଇନାହାନ୍ତି ଏଇଠି ଅଛନ୍ତି, ଶୋଇଲେ କଣ ହବ, ସିଏ ଉଠିଲେ ତ, ତେଣୁ ମୂଳ କଥା ତ ସେଇଆ, ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା। ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକିରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା,
0: କାହିଁକି ନା ମନୁଷ୍ୟର କୋଟି ବାଞ୍ଛା କୋଇ ସିଦ୍ଧ ନହେ, ଈଶ୍ୱରରେ ଯେ ଇଚ୍ଛା ସେଇ ସିଦ୍ଧ ହୁଏ,
1: ସେଇଟା ନାଇଁ ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେବେଳେ,
0: ସେଇଟା ଠିକ ନୁହଁ,
1: ଏଇଟା ଠିକ ନୁହଁ, ତେଣୁ ସବୁ ଭଗବାନଙ୍କର ଇଚ୍ଛା ତା ବୋଲି ଆମର ସମସ୍ତ ସତର୍କତା ଆମର ସମସ୍ତ ପୁରୁଷାର୍ଥ ଆମର ସମସ୍ତ ନିଷ୍ଠା ଏସବୁଟା ତ ଆମକୁ ରଖିବାକୁ ପଡିବ ନା।
0: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକି ନା କୋଉଠି ଆମେ ସେତେଟା ଦେଖିନେ ଯେ ଡେରି ହେଲା, କିନ୍ତୁ
1: ଡେରି ଯଦି ଶୁଣନ୍ତୁ ଆମର କଣ ହୁଏ ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ ଆମେ ବେଳେବେଳେ ଦେଖୁ 9 ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ
0: ବାସ,
1: ତେଣୁ ସେଇଟା ହେଇପାରେନି ଏ ବର୍ଷ, ନ ହଉ କିଛି ଯାଏ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା ତାହେଲେ

0: ରଥ ତ ତିନି ତିନି ଚାରି ଦିନ ପରେ ଯାଇକିରି ଗୁଣ୍ଡିଚା ମନ୍ଦିରରେ ଲାଗିଛି ଆଜ୍ଞା,
1: ତା ତ ନିଶ୍ଚିତ।
0: ହଁ, ତେଣୁ ସେତେବେଳେ ସେତେବେଳେ ନିଜେ ଗଜପତି ରାଜାମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା। ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ। ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରା ପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରା ପହଁରା ହେଇଯିବ।
1: ଘଣ୍ଟୁଆ ସେବକ ମାନେ ଥିଲେ, ଚାରମାଳ ବନ୍ଧା ହେଇଛି,
0: ସିଏ ବର୍ତ୍ତମାନ
1: ସବୁ ଚାଲିଗଲେ
0: ଚାଲିଗଲେଣି। କଣ ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାରମାଳ ଫିଟା ହବ।

0: ଯିବ ରଥ ଯାଇକି ଯଦି ବଡ଼ଶଙ୍କ ପାଖରେ ରହିଗଲା ବଳଗଣ୍ଡି ପାଖରେ କାଲି ସକାଳୁ ଟାଣିବେ
1: ନାଇଁ ନାଇଁ ସକାଳେ ଆଜି ଯେକୌଣସି ପ୍ରକାର ରଥ ସିଂହ ଦ୍ୱାରା ଲାଗିବାଟା ନିଶ୍ଚିତ
0: ତାହେଲେ ଯଦି
1: କାହିଁକି କାହିଁକି ଆଗାମୀ କାଲି ଯେହେତୁ ରହିଛି ସୁନାବେଶ ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକି ସବୁ ବ୍ୟାରିକେଡ୍ ତିଆରି ହେବ ତେଣୁ ଆଜି ସେଇଟା ରହିବ ପିଠା ଖାଇକିରି ତାପରେ ସେ ଯିବେ ଦୁଇ ରଥ ଯାଇକିରି ସିଂହଦ୍ୱାର ଲାଗିବ ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନୂଆର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି
0: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡିଦେବା ସେଇଟା ଆଉ କଣ କରିବା
1: ନାଇଁ ନାଇଁ ଆଜି ଶୁଣନ୍ତୁ ରାତି 10 କି 11 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ ତିନି ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି ଏବଂ ହୁଏତ ଗଜପତି ମହାରାଜା ଠିକ୍ ବାହାରିଲା ପରେ ପରେ ହିଁ ରଥ ଟଣା ଆରମ୍ଭ ହେଇଯିବ ତେଣୁ ଏ ଆଶା ଆମେ କରି
0: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ
1: ଟଣା ହେବା ଅବସ୍ଥାକୁ ଆସିଗଲାଣି ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି ଏବଂ ଦୌଡ଼ି ମଧ୍ୟ ଲାଗିବ ବାସୁକି ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ ଲାଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ଆରକ୍ଷୀ ବାହିନୀ ମାନେ ସେମାନେ ସବୁ ଆସି ଆଣିକରି ଦୌଡ଼ି ସବୁ ରଖିଲେଣି ଯେଉଁ ଦୌଡ଼ିରେ ମହାପ୍ରଭୁଙ୍କ ରଥ ଟଣାଯିବ ଏବଂ ଭକ୍ତମାନେ ଟାଣିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଗଲେଣି ବର୍ତ୍ତମାନ ସବୁ ପ୍ରସ୍ତୁତି ଉପରେ ଅଛନ୍ତି କେବଳ ବଳଭଦ୍ର କେବଳ ଦେବୀ ସୁଭଦ୍ରାଙ୍କ ରଥରେ ବର୍ତ୍ତମାନ ଛେରା ପହଁରା କରୁଛନ୍ତି ପରମ ପୂଜ୍ୟ ଗଜପତି ମହାରାଜା ଏବଂ ଗଜପତି ମହାରାଜାଙ୍କ ସମ୍ପର୍କରେ ତ ଆପଣ କହୁଥିଲେ ଏବଂ ଆମର କଲ୍ୟାଣୀ ମ୍ୟାଡ଼ାମ୍ ମଧ୍ୟ ସୁନ୍ଦର ଭାବରେ କହୁଥିଲେ ଏବଂ ଇଏ ହେଉଛନ୍ତି ଏଭଳି ଜଣେ ରାଜା ଯେଉଁ ରାଜା ବାସ୍ତବିକ ରାଜକୀୟ କଳା ତାଙ୍କ ପାଖରେ ଅଛି କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ରୀତି ଇତ୍ୟାଦି ଯାହା ସବୁ ସେ ନିଜେ ସେ ମ୍ୟାନେଜିଂ କମିଟିର ବା ପରିଚାଳନା କମିଟିର ସେ ସଭାପତି ଥାଇ ସବୁ ବୁଝାବୁଝି କରୁଛନ୍ତି
0: ଆଉ ଗୋଟେ କଥା ଆମର ଇତିହାସରେ ଆମେ ଦେଖିଛେ ସମସ୍ତଙ୍କର ଗୋଟେ ସାଧାରଣ ଧାରଣା ଯେ ରାଜାମାନେ ସେ ଉଗ୍ର ସେ ଉଦ୍ଧତ ସେ ଗର୍ବୀ ସେ କ୍ରୋଧୀ ଏସବୁ କଥା ଗୁଡାକ ହେଇଥିବା କଥା ଏସବୁ ଗୁଣ ଗୁଡା ଥାଏ ନା ଆମେ ଆମ ଲୋକ କଥାରେ ଅଛି ରଜା ଗୋଜା ବୋଲିକିରି ତେଣୁ ରଜାକୁ ତ ଉତ୍ତର ନାହିଁ ତେଣୁ ସେଇଭଳିଆ ଯୋଉ କଥା ଗୁଡା କୁହା ହେଇଥିଲା ସେଇଟା ରଜାମାନଙ୍କ କ୍ଷେତ୍ରରେ ବା ତାଙ୍କର ସେଇଟା ସାଧାରଣ ଚରିତ୍ର ଥିଲା ବୋଲି ଏସବୁ କଥା କୁହା ହଉଥିଲା କିନ୍ତୁ ନମ୍ରତା ଯେ ମଧ୍ୟ ଗୋଟେ ରାଜକୀୟ କଳା ଏଇଟା ଏ ଗଜପତି ମହାରାଜା ଏବଂ ତାଙ୍କର ପୂର୍ବପୁରୁଷ ମଧ୍ୟ ଯେଉଁମାନେ ସମର୍ପଣ ଭାବ ନେଇକରି ମହାପ୍ରଭୁଙ୍କ ସେବା କରିଛନ୍ତି ସମସ୍ତଙ୍କ ଭିତରେ ଯେତିକି ସେ ଭାବଟା ଫୁଟିଛି ମହାପ୍ରଭୁଙ୍କର ଅପାର କରୁଣାରୁ ଇଏ ଯେହେତୁ ତାଙ୍କର ସବୁ ବୃତ୍ତି ବ୍ୟବସାୟ ଏସବୁ ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଦେଲେ ତେଣୁ ମହାପ୍ରଭୁଙ୍କର ଭାବନାଟା ତାଙ୍କ ହୃଦୟ ଭିତରେ ଦୃଢ଼ୀଭୂତ ହେଇଗଲା
1: ବହୁ ବହୁ ସାଧୁ ସନ୍ଥଙ୍କର ସେ ସାନ୍ନିଧ୍ୟ ଲାଭ କରୁଛନ୍ତି ଏବଂ ସେମାନଙ୍କ ଠାରୁ କଥା ଶୁଣୁଛନ୍ତି ଯାହାଫଳରେ
0: ସାଧୁ ଭାବ ତାଙ୍କ ଭିତରେ
1: ଜାଗ୍ରତ ହେଇଛି
0: ଏବଂ ସାଧୁ ଭାବଟା ତ ହଉଛି ନମ୍ର ଭାବ ବିନୟ ଭାବ ସମସ୍ତଙ୍କୁ କଲ୍ୟାଣ ଦୃଷ୍ଟିରେ ଦେଖିବାର ଭାବ ତେଣୁ ସେଇ ଭାବଟା ତାଙ୍କ ଭିତରେ ଜାଗ୍ରତ ହେଲା ଯାହାଫଳରେ ଏଇ ଯୋଉ ଉଗ୍ରତା ଔଦତ୍ୟ ଗର୍ବ ଅଭିମାନ ଏସବୁ ଯୋଉ ରାଜକୀୟ କଳା ବୋଲି ଆମେ କହୁଥିଲୁ ତା ସହିତ ନମ୍ରତାଟା ଯୋଡ଼ି ହେଇଗଲା ତେଣୁ ନମ୍ରତା ବି ଯେ ଏକ ଉତ୍କୃଷ୍ଟ ରାଜକୀୟ କଳା ଏଇଟାକୁ ପ୍ରମାଣିତ କରିଦେଲେ ଏଇ ଦିବ୍ୟ ସିଂହଦେବ ଗଜପତି ମହାରାଜ
1: ଆମର ଭାଗବତରେ ଅମ୍ବରୀଶଙ୍କ ଚରିତ୍ରରେ ଆପଣ ଶୁଣିଥିବେ ସବୈ ମନଃ କୃଷ୍ଣ ପଦାରବିନ୍ଦ ଉର୍ବଚାଂ ସେ ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଶୁ ଶ୍ରୁତି ଚକାରାଚ୍ୟୁତ ସତକଥୋଦୟ ଇଏ ଥିଲା ଅମ୍ବରୀଶ ମହାରାଜାଙ୍କର ଚରିତ୍ର ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା ସବୈ ମନ କୃଷ୍ଣ ପଦାରବିନ୍ଦୟୁ କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି ଏବଂ ସବୁବେଳେ ବିନମ୍ର ଭାବ ଏବଂ ସାଧୁ ସନ୍ଥଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥା।

0: ଆନତ କରନ୍ତି ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ
1: ଏବଂ ତାଙ୍କର ଆଉ ଗୋଟେ ବଡ କଥା ହେଲା ଯେ ତାଙ୍କର କଥା ବଡ ଧୀର କଥା ବଡ଼ ଧୀର କଥା
0: ଧୀର ଏବଂ ମାର୍ଜିତ
1: ମାର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ ଯାହାକୁ କହନ୍ତି ଆପଣଙ୍କ ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହବ ଏବଂ ମାର୍ଜିତ ହବ ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା ଯେ ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସେ ଅଛନ୍ତି ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜା ସେବା କରୁଛନ୍ତି ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା ଏଇ ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସେ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି ଏଇ ଯେଉଁ ଭାବନାଟା ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ ଆପଣ ମୁଣ୍ଡକ ଉପନିଷଦରେ ଗୋଟେ ମନ୍ତ୍ର ଅଛି ମନ୍ତ୍ରଟି ହେଉଛି ବିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କିୟନ୍ତି କର୍ମାଣି ଯସ୍ମିନ୍ ଦୃଷ୍ଟେ ପରାବରେ ବୋଲିକରି କଥା ଅଛି ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପିକି ରହିଛନ୍ତି ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟ ସିଂହ ଗଜପତି ପରମ ପୂଜ୍ୟ ଗଜପତିଙ୍କର ଭିତରେ
0: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ଶ୍ରୀମନ୍ଦିରର କୌଣସି ଏକ ମାନେ ଯେତେବେଳେ ବିବଦମାନ ଅବସ୍ଥା ଆସି ପହଞ୍ଚିବ ପରିସ୍ଥିତି ଆସନ୍ତି ସେତେବେଳେ ଆମମାନଙ୍କୁ ସାଙ୍ଗରେ ନେଇ ସେ ଗୁରୁଜୀଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କରି ଠାରୁ ପରାମର୍ଶ ନେଲା ପରେ ସେ କାର୍ଯ୍ୟାନୁଷ୍ଠାନ କରନ୍ତି ବା ମ୍ୟାନେଜିଂ କମିଟି ତାକୁ ଆଇନରେ ପରିଣତ
1: କରନ୍ତି ସେ ତ ନିରହଙ୍କାର ଲୋକ ବ୍ୟକ୍ତି ହଉ ତେଣୁ ଏଇ ଯୋଉ କଥା କହିଲେ ଆମର ଯୋଉ ଗ୍ରନ୍ଥି ଭେଦ ହବ ଆମର ଗଣ୍ଠିଟା କଣ ଯୋଡ଼େ ଗଣ୍ଠି ପଡିଛି ଗୋଟେ ହେଲା ଅଜ୍ଞାନତା ଗୋଟେ ହେଲା ଅହଙ୍କାର ତେଣୁ ଅଜ୍ଞାନ ତ ଗଣ୍ଠିଟା ଫିଟିଯିବ ଏବଂ ଅହଙ୍କାର ଗଣ୍ଠିଟା ଫିଟିଯିବ ତାହେଲେ ତ ଆପଣ ସର୍ବଜନାଦୃତ ହେଇଯିବେ ଆଉ କଣ ଏଇ ଗଜପତି ମହାରାଜା ତାର ତ ଉଦାହରଣ କୁହନ୍ତୁ
0: ଆଉ ପ୍ରଭୁଙ୍କ ନିକଟରେ ସେ ଏଇଭଳି ମାନେ ନିଷ୍ଠାପର ସେବା ସମର୍ପଣ କରି ଆସୁଥିବାରୁ କୃତଜ୍ଞ ଓଡ଼ିଆ ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ଚଳନ୍ତି ବିଷ୍ଣୁ ବୋଲି ଆଖ୍ୟାୟିତ କରିଛନ୍ତି ଏବଂ ଯେତେବେଳେ ଗଜପତି ମହାରାଜଙ୍କୁ କେହି କେତେବେଳେ ଅସମ୍ମାନିତ କଥା କହିଦିଏ ସେତେବେଳେ କୌଣସି ଓଡ଼ିଶାବାସୀ ତାକୁ ସହ୍ୟ କରନ୍ତି ନାହିଁ ଗଜପତିଙ୍କର ଅସମ୍ମାନ ଆମର ଅସମ୍ମାନ ଏଭଳି ବ୍ୟବହାର ଆଗେ କରୁଥିଲେ ଏବେ ମଧ୍ୟ କରି ଚାଲିଛନ୍ତି
1: ଏବେ ମଧ୍ୟ ଯେତେବେଳେ ଆପଣ ଦେଖିବେ ଏଇ ଯୋଉ ଇସ୍କନ ରଥଯାତ୍ରା ସମ୍ପର୍କରେ ବିବାଦ ଉଠିଲା ସେତେବେଳେ ଆପଣ ଜାଣିଛନ୍ତି ଯେ ଭାରତରେ ଯୋଉ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ କ୍ରିଷ୍ଣା କନସିୟସନେସ୍ ଇସ୍କନ ବୋଲି ଯୋଉଟା କୁହାହଉଛି ତାର ଦୁଇଟି କାର୍ଯ୍ୟାଳୟ ଅଛି ଗୋଟେ ବେଙ୍ଗାଲୁରୁରେ ଅଛି ଗୋଟେ ମୁମ୍ବାଇରେ ଅଛି ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଯେଉଁମାନେ ସବୁ ଅଛନ୍ତି ତାଙ୍କର ନୀତି ନିର୍ଦ୍ଧାରକ ବା ତାଙ୍କର ପ୍ରଶାସକ ସେମାନେ ଭାରତୀୟ ବିଧିବିଧାନକୁ ସମ୍ମାନ ଦିଅନ୍ତି କିନ୍ତୁ ମୁମ୍ବାଇରେ ଯେଉଁ କାର୍ଯ୍ୟାଳୟଟି ଅଛି ସେମାନେ ଏଗୁଡ଼ାକୁ କିଛି ମାନନ୍ତି ନାହିଁ ଏବଂ ଯେତେବେଳେ ମୁମ୍ବାଇ କାର୍ଯ୍ୟାଳୟ ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଅସୌଜନ୍ୟ ଭାବରେ ଦେଲେ ଏବଂ କହିଲେ ଆମେ ଆପଣଙ୍କ ଠାରୁ ଆଉ କୌଣସି ଚିଠି ବା ପତ୍ର ଗ୍ରହଣ କରିବୁ ନାହିଁ ଏ ବାବଦରେ ଆପଣଙ୍କ ସହିତ ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ ଏଇ କଥା ଯେତେବେଳେ ସେ ଉତ୍ତର ଆସିଲା ସମଗ୍ର ଓଡ଼ିଶାବାସୀ ଉତ୍କ୍ଷିପ୍ତ ହେଲେ ତାତିଲେ ଏବଂ ତାତିକିରି କହିଲେ ଆମେ ପୁରୀ ବଡ଼ଦାଣ୍ଡରେ ଇସ୍କନ ଲୋକଙ୍କୁ ପୁରେଇ ଦେବୁ ନାହିଁ ସେ ବହି ବିକ୍ରି କରୁଛନ୍ତି କରିପାରିବେ ନାହିଁ ସେ କୀର୍ତ୍ତନ କରିବାକୁ ଆସୁଛନ୍ତି ଏଗୁଡ଼ା ସବୁ ହବ କାରଣ ଏଭଳି ଅସୌଜନ୍ୟ ଆମେ ବିଚାର କରୁଛୁ ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ ନହେଲେ ରଥଯାତ୍ରା ପରେ ଆମେ ବସିବା ଆଲୋଚନା କରିବା ଏସବୁ କଥା କହିଥିଲେ ହେଇଥାନ୍ତା ତେଣୁ ଏଭଳି ଗୋଟେ ତିରସ୍କାର କଲା ଭଳି ଗୋଟେ ଅବମାନନା କଲା ଭଳି ଗୋଟେ ପତ୍ର ଗଜପତି ମହାରାଜାଙ୍କୁ ଦବା ଜାଣିବା ସତ୍ତ୍ୱେ ଯେ ସିଏ ଓଡ଼ିଆ ଜାତିଙ୍କର ଜଣେ ପ୍ରତିନିଧି ତଥାପି ଏଭଳି ଦୁଃସାହସ କରିବା ଦ୍ୱାରା କଣ ହେଲା ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହେଲା
0: ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯୋଉ ଶ୍ରଦ୍ଧା ଏବଂ ସମ୍ମାନ ରହିଛି ସେମାନେ ସହ୍ୟ କରିବେନି ଅବମାନନା ଅସହ୍ୟ
1: ଆଚ୍ଛା ଯାହାଫଳରେ ସେମାନେ ପୁଣି ଆଉ ଥରେ ତାର କଥାର ମର୍ମକୁ ବଦଳେଇକି ଏ କଥା କହିଲେ ତେଣୁ ଏ ହେଉଛି ଗଜପତି ମହାରାଜାଙ୍କର ପ୍ରତିଷ୍ଠା ଏବଂ ଓଡ଼ିଆ ଜାତି ପାଖରେ ରାଜ୍ୟରେ ଗଜପତି ମହାରାଜାଙ୍କର ମାନ୍ୟତା ତାଙ୍କର ସାମାନ୍ୟତମ ଅପମାନ ମଧ୍ୟ ଏ ଓଡ଼ିଆ ଜାତି ସହିବା।

0: પ્રદાન કરીએ. જય જગન્નાથ,
1: જય જગન્નાથ, જય જગન્નાથ, જય જગન્નાથ. ବର୍ତ୍ତମାନ ଛେରା ପହଁରାର ଶେଷ ପର୍ଯ୍ୟାୟରେ ଆମେ ଉପନୀତ. ଏଇ ଯେଉଁ ଛେରା ପହଁରା ଆପଣ ଦେଖୁଛନ୍ତି, ଶୁଣୁଛନ୍ତି, ଗଜପତି ମହାରାଜ ଶେଷରେ ଯେଉଁ ଦର୍ପ ଦଳନ ରଥରେ ଛେରା ପହଁରା କାର୍ଯ୍ୟ କରୁଛନ୍ତି, ଇଏ ଏକ ମହାନ କାର୍ଯ୍ୟ. 1972 ଗଜପତି ମହାରାଜାଙ୍କୁ ଏ ଛେରା ପହଁରା କାର୍ଯ୍ୟରୁ ନିବୃତ କରାଯାଇଥିଲା, କିନ୍ତୁ ଅଟକି ଗଲେ ମହାପ୍ରଭୁ ଚାରମାଳ ନିକଟରେ, ଫୁଙ୍କିଲେ ନାହିଁ, ଗଲେ ନାହିଁ. ଏବଂ ଶେଷରେ ଆମର ଜଣେ ସହକାରୀ ପ୍ରଶିକ୍ଷକ, ସହକାରୀ ନିର୍ଦ୍ଦେଶକ ଆଷ୍ଟାନ୍, ଯେ ଟେମ୍ପୁଲ ଆଡମିନିଷ୍ଟ୍ରେଟର, ସେ ଯାଇକି ଯେତେବେଳେ ଅଧିଆ ପଡ଼ିଲେ, ତାଙ୍କୁ ସପ୍ଲାଇନ୍ସ ହେଲା ଯେ ତୁରନ୍ତ ଯାଇ ଗଜପତିଙ୍କୁ ଖବର ଦିଅନ୍ତୁ. ଗଜପତି ଆସିକି ଲମ୍ବ ଯେତେବେଳେ ପଡ଼ିଗଲେ, ତାପରେ ଡଗଡଗ ହେଇକିରି ମହାପ୍ରଭୁ ଚାଲିଗଲେ ନନ୍ଦିଘୋଷ ରଥକୁ. ଇଏ ଏକ ମହାନ ପରମ୍ପରା, ଏଠି କୌଣସି ଭେଦଭାବ ନାହିଁ. ରାଜା ପ୍ରଜା, ଧନୀ ଦରିଦ୍ର, ସାନ ବଡ଼, ୟା ଭିତରେ କିଛି ଭେଦଭାବ ନାହିଁ ଆଜ୍ଞା. ଇଏ ଏକମାତ୍ର ଦେବତା ଯାହାଙ୍କ ପାଖରେ ନିଉ ଛେଳି ହେଇକିରି, ଦୁଇ ହାତ ସମର୍ପିତ ହେଇକିରି, ସେବା ମନୋଭାବ ନେଇକିରି ଯଦି ଆପଣ ଲମ୍ବ ହେଇକିରି ପଡ଼ିଯିବେ ନା, ସବୁ କ୍ଷମା କରିଦେବେ ମହାପ୍ରଭୁ. ଇଏ କ୍ଷମାର ସାଗର, ଇଏ ଦୟାର ସାଗର. ସେଇଥିପାଇଁ ଲକ୍ଷ ଲକ୍ଷ ଭକ୍ତମାନେ ଧାଇଁ ଆସୁଛନ୍ତି, ଚାଲି ଆସୁଛନ୍ତି ଏଇ ବଡ଼ଦାଣ୍ଡକୁ, ମହାପ୍ରଭୁଙ୍କୁ ଦର୍ଶନ କରିବେ, ଭକ୍ତି ନୈବେଦ୍ୟ ଅର୍ପଣ କରିବେ, ମନସ୍କାମନା ପୂରଣ କରିବା ପାଇଁ ଯୋଡ଼ ସ୍ତରେ ନିଉ ଚାଳି ହେଇ ତାଙ୍କୁ ଡାକିବେ. ଏହା ହେଉଛି ଭାବ, ଏହା ହେଉଛି ବିଶ୍ୱାସ, ଏହା ହେଉଛି ଭକ୍ତିର ଗୋଟେ ନମୁନା. ଏବଂ ଗଜପତି ମହାରାଜ ଆଉ ଅଳ୍ପ ସମୟ ପରେ ଛେରା ପହଁରା, ବର୍ତ୍ତମାନ ଯେଉଁଭଳି ଭାବରେ ଦର୍ପ ଦଳ ନଥରେ ମହାପ୍ରଭୁ ଗଜପତି, ଯିଏକି ଚଳନ୍ତି ବିଷ୍ଣୁ ଠାକୁର ରାଜା ଆଦ୍ୟ ସେବକ, ସେ ବର୍ତ୍ତମାନ ଯେଉଁଭଳି ଭାବରେ ଏଠି ସେ କର୍ମଟି ସାରୁଛନ୍ତି ଏବଂ ମାନେ ମୁଣ୍ଡିଆଟେ ମାରୁଛନ୍ତି ଏବଂ ଜଗତର କଲ୍ୟାଣ ପାଇଁ, ଜଗତର ମଙ୍ଗଳ ପାଇଁ ସେ ଯେଉଁଭଳି ଦେଖନ୍ତୁ ମସ୍ତକରେ କେମିତି ତାଙ୍କୁ ଫୁଲମାଳ ଦିଆଯାଉଛି ଏବଂ ଆଜ୍ଞାମାଳ ଦେଲା ଭଳି ତାଙ୍କୁ ଦିଆଯାଉଛି, ତଥାସ୍ତୁ କହିଦେଉଛନ୍ତି ତିନି ରଥର ଦେବଦେବୀମାନେ. ଏଇଟା ହେଉଛି ପରମ୍ପରା, ଇଏ ହେଉଛି ମହାନ ପରମ୍ପରା. ଏ ମହାନ ପରମ୍ପରାକୁ ଆପଣ ଅନୁଭବ କଲେ ହିଁ ଜାଣିପାରିବେ, କାରଣ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଯେଉଁ ଶ୍ରଦ୍ଧା ବାଲି, ବର୍ତ୍ତମାନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ସତ୍ୟନ୍ତି ବିଭୋର ହେଇଯାଉଛନ୍ତି. ଏବଂ ବର୍ଷକର ଯେଉଁ ଉତ୍କଣ୍ଠା ଭକ୍ତି ପ୍ଲାବନରେ ସତ୍ୟନ୍ତି ରୂପାନ୍ତରିତ ହୋଇ ଉଠୁଛି, ଭକ୍ତମାନଙ୍କର ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ଜୟ ଗଜପତି ମହାରାଜାଙ୍କର ଜୟ ଧ୍ୱନିରେ ଗଗନ ପବନ ସତ୍ୟନ୍ତି ପ୍ରକମ୍ପିତ ହୋଇ ଉଠୁଛି. ଏହି କଥାକୁ ଆଗକୁ ନେବା ପାଇଁ ମୁଁ ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ.
2: ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳି, ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ୟ ସଦୟଃ, ଦୟା ସିନ୍ଧୁର୍ ବନ୍ଧୁ ସକଳ ଜଗତାଂ ସିନ୍ଧୁସୁତୟା, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଶ୍ରୋତା ବନ୍ଧୁ, ଏଇ ଯେଉଁ ମାଙ୍ଗଳିକ ମୁହୂର୍ତ୍ତ, ଏଇ ଯେଉଁ ପାବନ ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତରେ ଆପଣମାନେ ଅନୁଭବ କରୁଥିବେ ତିନି ରଥର ଛେରା ପହଁରାକୁ, ଦିବ୍ୟ ସେବାକୁ ଆଦ୍ୟ ସେବକ ସମ୍ପନ୍ନ କରି ତାଙ୍କର ସେହି ଯେଉଁ ତାମଜାନରେ ବସି ସେ ଫେରି ଆସୁଛନ୍ତି ଶ୍ରୀନହରକୁ, ଇତି ଅବସରରେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ର ବଡ଼ବାଡ଼ ସାମନ୍ତଙ୍କର ସେଇ ଦିବ୍ୟ ତାଳଧ୍ୱଜରେ ଘୋଟକମାନେ ପ୍ରସ୍ତୁତ ଏବଂ ଡାହୁକ ମଧ୍ୟ ତାଙ୍କର ସ୍ୱସ୍ଥାନରେ ପ୍ରସ୍ତୁତ ରହି ସେ ରଥକୁ ଦଉଡ଼ି ଧରି ଟାଣିବା ପାଇଁ ଯେଉଁ ପ୍ରସ୍ତୁତିର ପର୍ବ ବର୍ତ୍ତମାନ ଚୂଡ଼ାନ୍ତ ହୋଇସାରିଲାଣି, ନନ୍ଦିଘୋଷର ମଧ୍ୟ ଚାରମାଳ ଖୋଲା ସରିଲାଣି, ଆଉ ପରେ ପରେ ମା କପିଲ୍ୟବାସିନୀ ସୁଭଦ୍ରିକାଙ୍କର ଚାରମାଳ ଖୋଲା ହେବ। ତେବେ ଆପଣମାନେ ଜାଣି ଖୁସି ହେବେ, ଆମର ଏଇ ଦ୍ୱିତୀୟ କେନ୍ଦ୍ର ଯାହାକି ବଡ଼ଶଙ୍ଖ ପାଖରୁ ଆମେ ଅବଲୋକନ କରିପାରୁଛେ ଆଉ ସିଂହ ଶ୍ରୀମନ୍ଦିର ପର୍ଯ୍ୟନ୍ତ, ଇଏ ସମ୍ପୂର୍ଣ୍ଣ ପରିବେଶ ବଡ଼ଦାଣ୍ଡଟି ଜନ ସମୁଦ୍ରର एक उत्ताल तुरंग

0: ସଦୃଶ କେବଳ ମୁଣ୍ଡ ମାଳ ଗୁଡିକ ମୁଣ୍ଡର ଦର୍ଶନ ଆମେ କରୁଛେ, ଆଉ ବଡ଼ଦାଣ୍ଡ ଆମକୁ ଦେଖାଯାଉ ନାହିଁ। ଇତି ଅବସରରେ ଫେରି ଆସୁଛନ୍ତି ଆଦ୍ୟ ସେବକ ଗଜପତି ଦିବ୍ୟ ସିଂହ ମହାଦେବ ଦିବ୍ୟ ସିଂହ ମହାରାଜ, ଯାହାଙ୍କ ଆଗରେ ଦୁଇଟି ଛତ୍ରୀ ଦର୍ଶନ କରିବେ ଆପଣମାନେ। ସେ ଛତ୍ରୀ ଦୁଇଟି ହେଉଛି କଳା ଛତ୍ରୀ ଧଳା ଛତ୍ରୀ। ଆମେମାନେ ଅନୁଭବ କରିବା ଯେତେବେଳେ ଜଗନ୍ନାଥଙ୍କର ପହଣ୍ଡି ହୁଏ ବା ବଳଭଦ୍ର ମହାପ୍ରଭୁଙ୍କର ପହଣ୍ଡି ହୁଏ, କଳା ଠାକୁରଙ୍କ ପାଖରେ ଧଳା ଛତ୍ରୀ ଆଉ ଧବଳ ବର୍ଣ୍ଣର ଠାକୁର ଯିଏକି ବଳଭଦ୍ର ତାଙ୍କ ପାଖରେ କଳା ଛତ୍ରୀ ଧରା ହୋଇଥାଏ। ମାତ୍ର ଗଜପତି ମହାରାଜଙ୍କ ପାଖରେ ଦୁଇଟି ଛତ୍ରୀ ତ୍ରାସ ଚାମର ପଡୁଛି, ଶ୍ୱେତ ଚାମର। ରାଜଗୁରୁ ତାଙ୍କ ସହିତ ଆସୁଛନ୍ତି। ଏ ଯେଉଁ ଲେଙ୍କାକରଣ ଦେଉଳକରଣ ଏବଂ ଘଟୁଆରୀ, ଏ ଯେଉଁ ବର୍ଣ୍ଣାଢ୍ୟ ପରିବେଶ, ଏ ଯେଉଁ ପରମ୍ପରା, ଏତ ଦେଶ ପ୍ରସୂତସ୍ୟ ସକାଶତ ଅଗ୍ରଜନ୍ମନଃ ସ୍ୱମ୍ ସ୍ୱମ୍ ଚରିତ୍ରମ୍ ଶିଖେରନ୍ ପୃଥିବ୍ୟାମ୍ ସର୍ବମାନବାହା। ପୃଥିବୀର ସବୁ ମାନବ ମାନେ ଆମର ଏଇ ବର୍ଣ୍ଣାଢ୍ୟ ସେବାକୁ, ଆମର ଏଇ ନୀତି ପରମ୍ପରାକୁ, ଆମର ଏଇ ଆଦର୍ଶକୁ, ଆମର ଏଇ ପାରିବା ପଣିଆକୁ ସମସ୍ତେ ଅବଲୋକନ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଗର୍ବ ଅନୁଭବ କରୁଛନ୍ତି। ଆଉ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଯେହେତୁ ଅଳ୍ପ କିଛି ସମୟର ବ୍ୟବଧାନରେ ମହାପ୍ରଭୁଙ୍କର ଦିବ୍ୟ କାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଯିବ, ସେଥିପାଇଁ ଉଭୟ ବଡ଼ଦାଣ୍ଡର ଉଭୟ ଯେଉଁ କୋଠା ଗୁଡ଼ିକ ଅଛି, ସେଇ ଅଟ୍ଟାଳିକାର ବିଭିନ୍ନ ଯେଉଁ ମହଲା ସବୁ ରହିଛି, ସେଇ ମହଲାମାନଙ୍କରେ ଛାତ ଉପରେ ସମସ୍ତେ ଝରକା ନିକଟରେ ଯିଏ ଯେଉଁଠି ପାରୁଛନ୍ତି ରହି ନିଜର ସ୍ଥାନକୁ ସଂରକ୍ଷଣ କରିଛନ୍ତି। ଏତେ ଆଦର, ଏତେ ଆଗ୍ରହ, ଏତେ ଭାବ, ଏତେ ମାନସିକତା ଯେ ଆମ ମହାପ୍ରଭୁଙ୍କୁ ଟିକେ ଆଖି ପୁରେଇ ଦେଖିବୁ। ଆଜି ଆମରି ଆଗ ଦେଇ ସେଇ ଦିବ୍ୟ ମହାପ୍ରଭୁଙ୍କର ସେଇ ଯେଉଁ ଐଶ୍ୱର୍ଯ୍ୟପୂର୍ଣ୍ଣ ଦେବଦୁର୍ଲଭ ରଥ ତ୍ରୟ ଆଜି ଆମରି ଆଗରେ ଯିବେ। ଏଇ ଅପେକ୍ଷାରେ ଆମେ ଦେଖିପାରୁଛୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଟି ଯେଉଁ ବଡ଼ ଯେଉଁ କୋଠା ଗୁଡ଼ିକ ତା ଉପରେ ଭକ୍ତମାନେ ଅଛନ୍ତି। ତେଣୁ ଏ କଥାରେ ଆପଣମାନେ କେତେ ଆନନ୍ଦ ଅନୁଭବ କରୁଥିବେ।
1: ସୁନ୍ଦର, ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ମହାପ୍ରଭୁ ବଡ଼ ବଳିଆର ଭୁଜ ବଡ଼ ଠାକୁର ତାଳଧ୍ୱଜ ରଥ କେତେବେଳେ ଆସିବ, କେତେ ଆଗକୁ ଆସିବ। ସମସ୍ତେ ଆପଣ ଦେଖନ୍ତୁ ବଡ଼ଦାଣ୍ଡର ଉଭୟ ପଟରେ ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଇଏ ହଉଛି ଭାବ, ଇଏ ଭାବ ସମୁଦ୍ର।
0: ଯେଉଁ ଛୋଟ ଛୋଟ ଦୋକାନୀ ମାନେ ତାଙ୍କର ମେଲିଥିଲେ ସେମାନେ ସବୁ ଉଠେଇ ନେଇଗଲେଣି, କାହିଁକି ନା ଏତେ ଗହଳି ବଢିଛି, ସେମାନେ ଆଉ ବିକ୍ରି ମଧ୍ୟ କରିପାରିବେ। ପୁଣି ଆଗକୁ ଚାଲିଲେଣି, ଯାହାକି ସିଂହଦ୍ୱାର ପାଖାପାଖି ସେମାନେ ଚାଲିଗଲେଣି। ତେଣୁ ଧୀରେ ଧୀରେ ସମସ୍ତଙ୍କ ଗତି ବର୍ତ୍ତମାନ ସିଂହଦ୍ୱାର ଆଡକୁ,
1: ଏବଂ
0: ସମୁଦ୍ର ପରିପୂର୍ଣ୍ଣ ହୋଇଗଲାଣି।
1: ପ୍ରତାପ ବାବୁ, ଆଜି ତିନି ରଥ ଟଣା ହେଇ ସିଂହଦ୍ୱାର ସମ୍ମୁଖକୁ ଯିବେ, ନଗଲେ କାଲି ସୁନାବେଶ ହେଇପାରିବ ନାହିଁ।
0: ମହାପ୍ରଭୁଙ୍କର ଦାୟିତ୍ୱ,
1: ଆଜି ଯାହା ହେଲେ ବି ତାଙ୍କୁ ନେଇକିରି ଯିବେ।
0: ଆମେ କେବଳ କର୍ତ୍ତବ୍ୟ ସମ୍ପାଦନ କରିବା, ଆମ ହାତରେ ରହିଛି କେବଳ ଦାୟିତ୍ୱ, ମହାପ୍ରଭୁଙ୍କର ସେବା,
1: ସେ ନେଇ ପଳେଇବେ
0: ପ୍ରତି ଆରାଧନା। ତେଣୁ ଏଇ ଯେଉଁ ଦିବ୍ୟ ଅବସର ରହିଛି, ଆପଣମାନେ ଜାଣନ୍ତି ଶ୍ରୋତା ବନ୍ଧୁ, ଦୁଇଟି ମାସରେ ଏ ଦିବ୍ୟ ରଥତ୍ରୟ ନିର୍ମାଣ କରାଯାଏ। ଭୋଇ ସେବାୟତ ମହାରଣା ସେବାୟତ ମାନେ ତିନି ରଥର ତିନି ଜଣ ସର୍ଦ୍ଦାର, ତାଙ୍କୁ ଦିଆଯାଇଥାଏ ଶାଢ଼ୀ ବନ୍ଧା ଯାଇଥାଏ, ନିମନ୍ତ୍ରଣ ଦିଆଯାଇଥାଏ, ଯାହାକି ବୈଶାଖ ଶୁକ୍ଳ ତୃତୀୟା ତିଥି ବା ଅକ୍ଷୟ ତୃତୀୟା ଠାରୁ। ସେଦିନ ଶ୍ରୀମନ୍ଦିରର ଯେଉଁ କାର୍ଯ୍ୟାଳୟ ସମ୍ମୁଖରେ, ଶ୍ରୀନର ସମ୍ମୁଖରେ ଯେଉଁ ତିନି ଖଣ୍ଡ ରଥର ଅନୁକୂଳ କରାଯାଇଥାଏ, ରଥ ଅନୁକୂଳ ବୋଲି ଆପଣମାନେ ଜାଣନ୍ତି ଅକ୍ଷୟ ତୃତୀୟା। ଆଜି ଦେଖୁଛନ୍ତି ସେଇ ଦିବ୍ୟ ରଥ ବାହି ନେଇଥିଲା ମହାପ୍ରଭୁ ଆମ ପ୍ରାଣପ୍ରିୟ ଠାକୁରଙ୍କୁ, ପୁଣି ସିଏ ବର୍ତ୍ତମାନ ଫେରି ଆସୁଛନ୍ତି ତାଙ୍କର ସେଇ କର୍ମବେଦୀକୁ। ଆପଣମାନେ ଏ କଥାକୁ ଅଙ୍ଗୀକାର କରୁଥିବେ, ପ୍ରଥମେ ହେଉଛି କର୍ମ, ଦ୍ୱିତୀୟରେ ହେଉଛି ଧର୍ମ। କର୍ମ ହିଁ ଭଗବାନ, କର୍ମ ହିଁ ଧର୍ମ, ଏ କଥାକୁ ଆଜି ପ୍ରତିପାଦନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଯାଇଥିଲେ ଯାତ୍ରାରେ ମାତ୍ର ସାତଟି ଦିନ ମାଙ୍କ କୋଳରେ ରହି, ପୁଣି ନବଦିନାତ୍ମକ ଯାତ୍ରାରେ ଫେରି ଆସୁଛନ୍ତି ବର୍ତ୍ତମାନ ଏ ଅବସରରେ। କଣ କହିବେ,
1: କର୍ମ ହିଁ ଭଗବାନ, ଏବଂ ଭଗବାନ ସବୁବେଳେ କହୁଛନ୍ତି कर्म कर कर्म तोहर निज गुरु उद्धव केते तू पचारू
0: सही कथा को भगवत।

0: ଏବଂ ତିନୋଟି ଅଙ୍ଗରୁ ଯେକୌଣସି ଅଙ୍ଗ ଦର୍ଶନ କଲେ ମଧ୍ୟ କିଛି କମ୍ ଫଳ ହେବ ନାହିଁ, ଏ ପ୍ରକାର କଥା ଆମର ଶାସ୍ତ୍ର ପୁରାଣ ମାନଙ୍କରେ କୁହାଯାଇଛି। ଜଗନ୍ନାଥ ହେଉଛନ୍ତି ସମନ୍ୱୟର ପ୍ରତୀକ। ଜଗନ୍ନାଥଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ସବୁ ଧର୍ମ, ସବୁ ଦର୍ଶନ, ସବୁ ମତ, ସବୁ ପଥ, ଇଏ ସବୁ ସମାହିତ ହୋଇଛନ୍ତି। ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ, ସାରା ବିଶ୍ୱ ଦେଖନ୍ତୁ, ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଇଠି ଯିଏ ତାଙ୍କୁ ଯେଭଳି ଭାବରେ, ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ, ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଙ୍ଗ ତଥୈବ ଭଜାମ୍ୟହମ୍, ବା ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିରେ ଭବତୀ ତାଦୃଶୀ ବୋଲି ଯେଉଁ କଥା ଅଛି, ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସେ ସେଇ ଭାବରେ ଦେଖିପାରିବ, କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେଇଭଳି। ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହୋଇଛି, ସେଇ ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ, ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ, ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ। ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି। ତେଣୁ ଏଇଟା କମ୍ ବଡ଼ କଥା ନୁହେଁ। କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ, ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି। ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ, ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ, ସମ୍ପ୍ରଦାୟ, ମତ, ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସେ ସବୁ। ତେଣୁ ଆମେ ଯେମିତି କହୁଛେ ଆଲ୍ଲାହ, ଆକବର, ରହିମ, ଏ ସମସ୍ତେ ଯୀଶୁ, ଏ ସମସ୍ତେ ସମାନ, ସେଇଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା, କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାରରୁ ବହୁତ ଊର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା? ଏ କ'ଣ କେଉଁ କ୍ଷେତ୍ରରେ ଘଟିଛି? କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହୋଇଛି ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି ଏବଂ ସମଗ୍ର ବିଶ୍ୱ ଜନତା ଜଗନ୍ନାଥଙ୍କ ବିଗ୍ରହ ଭିତରେ ନିଜର ଆରାଧ୍ୟଙ୍କୁ ଦେଖିଛି, ତାହେଲେ ଇଏ ହେଉଛି ସେଇ ମହାପ୍ରଭୁଙ୍କର କରୁଣା ଏବଂ ମହାପ୍ରଭୁଙ୍କର ନିଜ ବିଚାର। ମହାପ୍ରଭୁ ନିଜେ ନିଜ ପାଇଁ ନିଜେ ଯେଉଁ ବିଗ୍ରହ ଗଢ଼ିଛନ୍ତି, ସେଇ ବିଗ୍ରହ ହେଉଛନ୍ତି ଅନନ୍ୟ ବିଗ୍ରହ ସମଗ୍ର ବିଶ୍ୱରେ। ସେଇ ଅନନ୍ୟତା ହେତୁ ମହାପ୍ରଭୁଙ୍କର ମହିମା ଏତେ ବ୍ୟାପକ ହୋଇଛି। ଏବଂ ଆଜି ଯେତେବେଳେ ଘୋଷଯାତ୍ରାରେ ମହାପ୍ରଭୁ ଯାଉଛନ୍ତି, ଆମେ ଚାରି ବିଗ୍ରହଙ୍କର କଥା କହୁଛୁ, ଚତୁର୍ଦ୍ଧା ମୂର୍ତ୍ତିଙ୍କ କଥା କହୁଛୁ, କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ପ୍ରକୃତରେ କିଛି ନାହିଁ। ଗୋଟିଏ ମୂର୍ତ୍ତି ହିଁ ସେ ଚାରି ଭାଗ ହୋଇଛନ୍ତି। ତେଣୁ ଯେତେ ଅବତାର ସୃଷ୍ଟି ହୋଇଛନ୍ତି ସେ ମହାପ୍ରଭୁଙ୍କ ପାଖରୁ ସୃଷ୍ଟି ହୋଇଛନ୍ତି, ଯେତେ ଅବତାର ତାଙ୍କ ଭିତରେ ସବୁ ଲୀନ ହେବେ। ତେଣୁ ମହାପ୍ରଭୁ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କହୁଛୁ, ଆମେ ତେଣୁ ଭିନ୍ନ ବୁଦ୍ଧି କରୁଛୁ, ଭିନ୍ନ ବୁଦ୍ଧି କରିବା ଅନୁଚିତ। ଯିଏ ଜଗନ୍ନାଥ ସିଏ ବଳଭଦ୍ର, ଯିଏ ଜଗନ୍ନାଥ ସିଏ ସୁଭଦ୍ରା, ଯିଏ ଜଗନ୍ନାଥ ସିଏ ସୁଦର୍ଶନ। ତେଣୁ ଏକ ମୂର୍ତ୍ତି, ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଲୀଳା ରଚନା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଇଏ ଜଣେ ଦେବତାଙ୍କ ରଥଯାତ୍ରା, ପରମବ୍ରହ୍ମ ବିଷ୍ଣୁ ମହାବିଷ୍ଣୁଙ୍କର ଇଏ ରଥଯାତ୍ରା, ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କ ରଥଯାତ୍ରା, ସେ ବଳଭଦ୍ର ହୁଅନ୍ତୁ, ମା ସୁଭଦ୍ରା ହୁଅନ୍ତୁ, ସବୁ ଗୋଟେ। ତେଣୁ ସେଇଭଳିଆ ଭାବରେ ଏଇ ଯେଉଁ ଅନନ୍ୟତା, ଏଇ ଦର୍ଶନ ବିଚାରର ଯେଉଁ ଅନନ୍ୟତା, ସେଇ ଅନନ୍ୟତା ହିଁ ଆଜି ଆକୃଷ୍ଟ କରିଛି ସମଗ୍ର ବିଶ୍ୱଙ୍କୁ। ସେଇଥିପାଇଁ ରଥଯାତ୍ରାର ଏତେ ମହନୀୟତା, ରଥଯାତ୍ରାର ଏତେ ମହତ୍ଵ। ବର୍ତ୍ତମାନ ୟାର ପରବର୍ତ୍ତୀ ଧାରା ବିବରଣୀ ଆପଣଙ୍କୁ ଶୁଣାଇବା ପାଇଁ, ବର୍ତ୍ତମାନ ରଥ ଧୀରେ ଧୀରେ ତାଳଧ୍ୱଜ ରଥ ବଡ଼ଶଙ୍ଖ ଆଡ଼କୁ ଅଗ୍ରସର ହେଉଛନ୍ତି, ଟାଣିବା ଜାରି ରହିଛି, ରଥ ଟଣା ଜାରି ରହିଛି। ପରବର୍ତ୍ତୀ ଧାରା ବିବରଣୀ ଆଉ ଦୁଇଟି ରଥ ଯେଉଁ ଅଛନ୍ତି, ୟାଙ୍କର ବ୍ୟବସ୍ଥା ଏବଂ କେଉଁ ଅବସ୍ଥାରେ ଏମାନେ ଅଛନ୍ତି, କ'ଣ କ'ଣ ଆଗକୁ ହେବ, ସେହି ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ମିନ୍ଦୁ କଳିନ୍ଦ ମୁଖମ ବରଚନ୍ଦନ ବାସିତ ବିଗ୍ରହକମ କଳଧୌତ ବିଜୃମ୍ଭିତ ଭୂଷଜୁସଂ ଭଜ ନୀଳ ନଗାର୍ଚିତ ଚକ୍ରଦୃଶମ ଭଜ ନୀଳ ନଗାର୍ଚିତ ଚକ୍ରଦୃଶଂ ଭଜ ନୀଳ ନଗାର୍ଚିତ ଚକ୍ରଦୃଶମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ବିଜେ କରିଗଲେଣି

0: ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ ତାଳଧ୍ୱଜ ରଥରେ ଚଢ଼ି ସେ ଆଗେ ଆଗେ ଆଗେ ଆଗେ ଚାଲିଲେଣି। ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁ ପଛରେ ଆସେ କାଳିଆ ଗହଳି ଲଗାଇ। ତେଣୁ ଏ ହେଉଛି ପରମ୍ପରା। ଆଗରେ ବଳଭଦ୍ର ଭଗବାନ ସେ ତାଳଧ୍ୱଜ ରଥରେ ବିଜେ କରିଗଲେଣି। ତାଙ୍କର ଗତି ଅବାହାରିତ। ସେ ଏଇଭଳି ଭାବରେ ସେ ଚାଲିଯିବେ। ସେ ନିଶ୍ଚିତ ଭାବରେ ଆଜି ଯାଇ ପହଞ୍ଚିବେ ସିଂହଦ୍ୱାର ନିକଟରେ। ତେଣୁ ବର୍ତ୍ତମାନ ଯେତେବେଳେ ବଳଭଦ୍ରଙ୍କର ରଥ ଟଣାଗଲା ସେତେବେଳେ ଆକାଶରୁ ବିନ୍ଦୁ ବିନ୍ଦୁ ହେଇ ଟିକେ ବର୍ଷା ହେଲା। ତେଣୁ ଆମେ ଏହାକୁ କଳ୍ପନା କରିବା ଯେ ଯଦି କୌଣସି ଏକ କାର୍ଯ୍ୟର ଶୁଭାରମ୍ଭରେ ବର୍ଷା ଟିକେ ହୁଏ ତେବେ ନିଶ୍ଚିତ ଭାବରେ ମଙ୍ଗଳପ୍ରଦ ହେବ। ତେଣୁ ବର୍ତ୍ତମାନ ଶୁଭ ମଙ୍ଗଳରେ ବିଜେ କରିଛନ୍ତି କାମପାଳ ହଳାୟୁଧ ଭଗବାନ ଶଙ୍କର୍ଷଣ ଏବଂ ତାଙ୍କର ଯେଉଁ ରଥ 14 ଚକ ବିଶିଷ୍ଟ ରଥ ସେଇ 14 ଚକ ବିଶିଷ୍ଟ ରଥ ବର୍ତ୍ତମାନ ଅଗ୍ରସର ହେଉଛନ୍ତି ଏବଂ ଆଉ କିଛି ସମୟ ପରେ କିଛି ଘଣ୍ଟା ପରେ ସେ ରଥ ଯାଇ ଲାଗିବେ ସିଂହଦ୍ୱାରରେ। ସିଂହଦ୍ୱାରରେ ଲାଗିଲା ପରେ ମହାପ୍ରଭୁ ପୁଣି ସିଂହଦ୍ୱାରରେ ଆଉ 3 ଦିନ ଆଜିକୁ ମିଶାଇ 4 ଦିନ ସେଠାରେ ରହିବେ। ସିଂହଦ୍ୱାରରେ 4 ଦିନ ଅବସ୍ଥାନ କରିବେ। ମହାପ୍ରଭୁ ଆସିଥିଲେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ଆହୁରି ମଧ୍ୟ କେତେକ ପତିତ ଅଛନ୍ତି ସେମାନଙ୍କୁ ଉଦ୍ଧାର କରିବେ। ଏ ସ୍ଥାନକୁ ଆସିଥିଲେ
1: ଡକ୍ଟର ଦାସ ଆଗେ ନନ୍ଦୀ ତାଳଧ୍ୱଜ ରଥ କେତେ ବାଟ ଗଲା ପରେ ମା ସୁଭଦ୍ରାଙ୍କ ରଥ ଟଣା ହବ?
0: ତାଳଧ୍ୱଜ ରଥ ବଡ଼ ଶଙ୍ଖ ନିକଟରେ ପହଞ୍ଚିଲେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯିବ। ସେଇଭଳି ଦେବୀ ସୁଭଦ୍ରାଙ୍କ ରଥ ବଡ଼ ଶଙ୍ଖ ପାଖାପାଖି ହେଇଗଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ଟଣାଯିବ। ଏଇଭଳି ମଝିରେ ମଝିରେ କିଛି ବ୍ୟବଧାନ ରହିକରି ରଥ ଟଣାଯିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁଙ୍କ ରଥ ରଥ ଟାଣିକି ଟାଣିବା ଏବଂ ସେ ବାଟରେ ଯେଉଁ ଅଟକି ଯାଉଛନ୍ତି ତାର କାରଣ ହେଉଛି ରଥକୁ ଗୋଟିଏ ସରଳ ରେଖାରେ ନେବାକୁ ପଡ଼ିବ। କାରଣ ରଥ ସବୁବେଳେ ବାଁକୁ ନହେଲେ ଡାହାଣକୁ ମାଡ଼ି ଚାଲନ୍ତି। ଏଇ ଯେଉଁମାନେ ରଥ ଟାଣୁଛନ୍ତି ସେମାନେ ଯେହେତୁ ପ୍ରଶିକ୍ଷିତ ରଥ ସଞ୍ଚାଳକ କେହି ନୁହନ୍ତି ତେଣୁ ସେମାନେ ତାଙ୍କ ମନ ଇଚ୍ଛା ଭିଡ଼ି ନିଅନ୍ତି ଏବଂ ସେଥିପାଇଁ ମଧ୍ୟ ବ୍ରେକ୍ ପଡ଼େ। ତେଣୁ ଯଦି
1: ଆଗରୁ ଭୋଇ ସେବକ ମାନେ ରଥ ଟାଣୁଥିଲେ ବୋଲି ଆମେ ଶୁଣିଛୁ।
0: ହଁ ସେମାନେ ସବୁ ପ୍ରଶିକ୍ଷିତ ତେଣୁ ସେମାନେ ତାଙ୍କ ନା କଳା ବେଠିଆ ବି ଅଛି।
1: କଳା ବେଠିଆ ସରି ଭୋଇ ସେବକ ଭୁଲ କହିଲି, କଳା ବେଠିଆ ମାନେ ଟାଣୁଥିଲେ କିନ୍ତୁ ସିଏ ପ୍ରଶିକ୍ଷିତ ଥିଲେ। ସେମାନେ ସେତେବେଳକୁ ଦାଣ୍ଡ ଠିକ ନଥିଲା,
0: ଦାଣ୍ଡ ଠିକ ନଥିଲା କିନ୍ତୁ ପ୍ରଶିକ୍ଷିତ ଥିବାରୁ ଆସିକିରି ଏଠି ଲାଗୁଥିଲା। ନହେଲେ 9 ଦିନ ଭିତରେ ଫେରିବା ବଡ଼ କଷ୍ଟ ହେଇଥାନ୍ତା। ଏବଂ ଆଗେ ମୁଁ ନିଜେ ଦେଖିଛି ଯେ ଯେତେବେଳେ ବଡ଼ ଦାଣ୍ଡରେ ସବୁ ଇଲେକ୍ଟ୍ରିକ୍ ପୋଲ ଥାଏ ସେତେବେଳେ ଦୁଇ ପାର୍ଶ୍ୱରେ ଇଲେକ୍ଟ୍ରିକ୍ ପୋଲ ଥାଏ ଏବଂ ଇଏ ରଥ ଗୁଡ଼ିକ ଯାଇକରି ସେ ଇଲେକ୍ଟ୍ରିକ୍ ପୋଲ ଭିତରେ ପଶିଯିବେ। କାରଣ ସେ ବ୍ରେକ୍ ସେମିତି ଠିକ୍ ନଥାଏ ଯାହାଫଳରେ ରଥ ଚାଲିବାଟା ବଡ଼ କଷ୍ଟ ହୁଏ। ଯାହାଫଳରେ ବର୍ତ୍ତମାନ ସେ ଇଲେକ୍ଟ୍ରିକ୍ ପୋଲକୁ ଉଠେଇ ପୁଣି ସେ ଜାଗାରେ ଜଣଙ୍କ ଘର ପାଖରେ ଯଦି ଘର ଭିତରେ ପଶିଗଲା ତାହେଲେ ଭାରି କଷ୍ଟରେ ସେଠୁ ରଥକୁ ଟାଣିବା ବହୁତ ମୁସ୍କିଲ ହେଇଯାଏ, ଦିନେ 2 ଦିନ ମଧ୍ୟ ଲାଗିଯାଏ। ଏ ଆମେ ଦେଖିବାର ଅଛି। ତେଣୁ କହିବାର କଥା ହେଲା ସେଇଭଳି ଭାବରେ ବର୍ତ୍ତମାନ ଯେଉଁମାନେ ରଥକୁ ଟାଣୁଛନ୍ତି ବଡ଼ ଉତ୍ସାହ ସେମାନଙ୍କ ମନରେ ଅଛି। ସେଇ ଉତ୍ସୁକତା ବଶତଃ ସେମାନେ ଏଭଳି ଭାବରେ ରଥକୁ ଭିଡ଼ି ଦେଉଛନ୍ତି ଯାହାଫଳରେ ରଥ ଗୋଟିଏ
1: ଆଜିକାଲି କ'ଣ କି ଆଜିକାଲି ଯେହେତୁ ବୈଷୟିକ ସୁବିଧା ସବୁ ହେଇଗଲାଣି, ବ୍ରେକ୍ ଆସିଗଲାଣି, ଜ୍ୟାଗ୍ ଆସିଗଲାଣି, ରେଳବାଇ ବିଭାଗରୁ ଅନେକ ଯନ୍ତ୍ରପାତି ମିଳିଯାଉଛି ରଥକୁ ସଜାଡ଼ି ଦେବା ପାଇଁ। ତେଣୁ ଆଜିକାଲି ଏପଟ ସେପଟ ହେଇଗଲେ ମଧ୍ୟ ରଥକୁ ପୁଣି ବାଟରେ ପକେଇଦେବାର ବ୍ୟବସ୍ଥା ହେଲାଣି, କିଛି ଅସୁବିଧା ହଉନାହିଁ।
0: ସେଇଥିପାଇଁ ରଥ ଗୋଟିଏ ଦିନରେ ବା 2 ଦିନରେ ପହଞ୍ଚି ଯାଉଛି। ପ୍ରଥମ ଦିନ ଅଳ୍ପ ଟିକେ ଯାଉଛି କିନ୍ତୁ ଦ୍ୱିତୀୟ ଦିନ 2ଟା ସୁଦ୍ଧା ଲାଗିଯାଉଛି। କାହିଁକି ନା ଏଇସବୁ ବୈଷୟିକ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଲାଣି। ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ଧୀରେ ଧୀରେ ଧୀରେ ଧୀରେ ଆଉ କିଛି ସମୟ ଗଲେ ସେ ଚକ୍ଷୁର ଅନ୍ତର ଆଳକୁ ପଳେଇବେ ଏବଂ ବଡ଼ ଶଙ୍ଖ ପାରି ହଁ। ତେଣୁ ବର୍ତ୍ତମାନ କ'ଣ ବଡ଼ ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି? ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି।

0: ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା, ସମୁଦ୍ର ଭିତରେ କଡ଼ା ପାଣି ଲହଡ଼ି ମାରୁଛି, ତାର ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି। ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ ମାନେ ଅଛନ୍ତି ତାଙ୍କୁ ଟିକେ ନିବେଦନ କରୁଛି, ସେ ବର୍ତ୍ତମାନ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
1: ବର୍ତ୍ତମାନ ଦେଖାଯାଉଛି, ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲେଣି ବଡ଼ ଶଙ୍ଖ ପର୍ଯ୍ୟନ୍ତ, ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାର ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଇଏ ଏଭଳି ଏକ ଜନସମୁଦ୍ର ନୁହେଁ, ଭାବ ସମୁଦ୍ର। ଏ ଭାବ ସମୁଦ୍ରରେ ଗୋଟେ ଉତାଳ ତରଙ୍ଗ ସତ୍ୟମିତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି, ଏବଂ ବିଭିନ୍ନ ରାସ୍ତା ଗୁଡ଼ିକ ଆ ସହିତ ଯେମିତି ମିଶିଯାଉଛି ତାକୁ ପୋଲିସ ଭାଇମାନେ ଅଟକ ରଖୁଛନ୍ତି, କୌଣସି ଯାନବାହନ ଛାଡ଼ି ଦେଉନାହାନ୍ତି। ବର୍ତ୍ତମାନ ଆକାଶରେ ମେଘ ରହିଛି, ଟୋପେ ଟୋପେ ବିନ୍ଦୁ ଭଳି ପଡୁଛି, ଏବଂ ଏଠି ମୋର ବିଚାର ହେଉଛି ଯେ ଇନ୍ଦ୍ର ଦେବତା ମଧ୍ୟ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି, କାରଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ସମସ୍ତ ଦେବଦେବୀମାନେ ମହାପ୍ରଭୁଙ୍କର ଏହି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। ଅହୋଭାଗ୍ୟ ଅହୋଭାଗ୍ୟ ଅହୋଭାଗ୍ୟ ଦେଖା ରଥ ଟିକେ ଟିକେ ଆମକୁ ଦୃଷ୍ଟି ପଥାରୂଢ଼ ହେଉଛି, ଯଦିଓ ଆପଣଙ୍କର ବଡ଼ ଶଙ୍ଖ ପାଖରେ ରହିଛନ୍ତି ତାଳଧ୍ୱଜ ରଥ, ଏବଂ ଏଠୁ ଗହଳି ଆମରି ବଳଗଣ୍ଡି ଛକ ପାଖରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଆଉ କିଛି ଜାଗା ନାହିଁ। ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିଶ୍ଚିତ ଭାବରେ ଧୀରେ ଧୀରେ ଆଗକୁ ମାଡ଼ି ଆସିବ, କାରଣ ରଥ ହେଉଛି ଆଗକୁ ଯିବା, ମାଡ଼ି ଚାଲିବା ହେଉଛି ରଥ। ରଥର ଚକ ହେଉଛି ପ୍ରଗତିର ଚକ, ଏବଂ ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ଆଗକୁ ମାଡ଼ି ଚାଲେ, ସେଇଭଳି ଭାବରେ ମହାପ୍ରଭୁଙ୍କର ଏଇ ଦିବ୍ୟ ରଥ ଆଗକୁ ଆଗକୁ ଏମିତି ମାଡ଼ି ଚାଲିବ। ଏହାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ମନ ମନ୍ଦିର ମୋ ମୁକୁଳା ରଖିଛି, ଆସ ଆସ ଭଗବାନ ହୃଦୟ।

ସତରେ କେଡେ ଭାଗ୍ୟ ଆମମାନଙ୍କର, ଆମେ ଗୋଟିଏ ରଥକୁ ଦେଖୁଛୁ ଆଉ ଏ ଦେହକୁ ଏକ ରଥ ସଦୃଶ କରି ସେଇ ରଥର ହୃଦୟ ରୂପକ ସିଂହାସନରେ ଆମ ପ୍ରାଣପ୍ରିୟ ଠାକୁର ମହାପ୍ରଭୁ ଦାରୁ ବ୍ରହ୍ମଙ୍କୁ, ଜଗନ୍ନାଥଙ୍କୁ, ବଳଭଦ୍ର ମହାପ୍ରଭୁଙ୍କୁ, ମାତା ସୁଭଦ୍ରାଙ୍କୁ ବସାଇବାର ପ୍ରୟାସ କରୁଛୁ। ଏଠି ଭକ୍ତ ଆଖି ବୁଜି ସ୍ତୁତି କରୁଛି, ଜଣାଣ କରୁଛି, ବେଦ ମନ୍ତ୍ର ପାଠ କରୁଛି ଏବଂ ମହାପ୍ରଭୁଙ୍କୁ କିପରି ଭାବରେ ସିଏ ଖୁସି କରିପାରିବ ସେଥିପାଇଁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଏତେ ଗହଳ ଲାଗିଛି। ବାସ୍ତବରେ ଇଏ ହେଉଛି ବଡ଼ ଠାକୁରଙ୍କ ପ୍ରତି ବର୍ତ୍ତମାନ ବଡ଼ ଦାଣ୍ଡରେ, ଏଇ ବଡ଼ ଯେଉଁ ଧାମରେ, ଶ୍ରେଷ୍ଠ ଧାମରେ, ଏଇ ପାବନ କ୍ଷେତ୍ରରେ ସମସ୍ତେ ପ୍ରୟାସ କରୁଛନ୍ତି। ଛୋଟ ଛୁଆଟି ତାର ବାପାଙ୍କର ମସ୍ତକ ଯେଉଁ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡକୁ ଧରି ଚାହୁଁଛି କୋଉଠି ରଥ, ସିଏ ଦେଖେଇ ଦଉଛନ୍ତି ହେଇ ଆଗରେ ଆସୁଛନ୍ତି ରଥ। ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ। ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ। ଏଇଥିପାଇଁ ଅନେକ ଶ୍ରଦ୍ଧାଳୁ ମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା, କାହିଁକି ନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି, ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁ ମାନେ, ବିଭିନ୍ନ ବର୍ଣ୍ଣର ପତାକା, ଜୟ ଜୟକାର କରୁଛନ୍ତି, ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତା ଗୁଡିକ ସବୁ ଅଛି, ମାର୍ଗ ଗୁଡିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ, ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସି ଯାଉଛନ୍ତି। ଆଉ ବିଭିନ୍ନ ଯେଉଁ ଅଟ୍ଟାଳିକା

0: ରହିଛି ଉଭୟ ପାର୍ଶ୍ୱରେ ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି। ଭକ୍ତ ସାଲ ବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି। ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ତୁମ୍ଭ ଶ୍ରୀ ଚରଣ ବିନୁ ଆନ ଗତି ନାହିଁ, ଜଗବନ୍ଧୁ ହେ ଗୋସାଇଁ। ଇଏ ସେଇ ପୁଣ୍ୟ ପରିବେଶ, ଯେଉଁ ପରିବେଶ ଭିତରେ ଅନେକ ଶ୍ରଦ୍ଧାଳୁମାନେ ଭକ୍ତ ସାଲ ବେଗଙ୍କର ସେଇ ସମାଧି ପୀଠର ଦ୍ୱାର ଦେଶରେ ଠିଆ ହୋଇ ଉଭୟ ଆଡ଼କୁ ଚାହୁଁଛନ୍ତି, ରଥକୁ ଚାହୁଁଛନ୍ତି। ଦୂରରୁ ଯେହେତୁ ବଡ଼ ଶଙ୍ଖର ଆଗକୁ ଆସିଗଲେଣି ବଡ଼ବାଡ଼ ସାମନ୍ତ, ଆଉ ଭକ୍ତ ସାଲ ବେଗଙ୍କୁ ଚାହୁଁଛନ୍ତି ତାଙ୍କର ସମାଧି ପୀଠକୁ। ସତରେ ତମେ କେତେ ବଡ଼ ଭକ୍ତ ଥିଲ ମହାପ୍ରଭୁଙ୍କୁ, ଆହେ ନୀଳ ଶୈଳ ଏହିପରି ସମ୍ବୋଧନ କରି ମହାପ୍ରଭୁ କେତେ ନିଜ କରିଥିଲ। ତେଣୁ ସେମାନଙ୍କର ଜଣାଣ ଆଜି ବେଦମନ୍ତ୍ର ସଦୃଶ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ କାର୍ଯ୍ୟ କରୁଛି, ଏବଂ ପ୍ରତିଟି ପରିବାରରେ ଏ ବାର୍ତ୍ତା ପହଞ୍ଚିଛି। ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଜଗତ ପତି ଜଗତ ନାଥ ଏହି କଥାକୁ ଅଙ୍ଗୀକାର କରିଛନ୍ତି। ସର୍ବଧର୍ମର ବ୍ୟକ୍ତିମାନେ, ସର୍ବଧର୍ମର ମଣିଷମାନେ ଗୋଟିଏ ପରିବାର ସଦୃଶ ବଡ଼ଦାଣ୍ଡରେ ଆନନ୍ଦକୁ ସେମାନେ ଉପଭୋଗ କରୁଛନ୍ତି।
1: ପ୍ରଭୁ ବର୍ତ୍ତମାନ ଦୁଇ ପଟରେ ଆଉଜି କି ରହିଗଲେଣି, ଭକ୍ତମାନେ ବର୍ତ୍ତମାନ ଅପେକ୍ଷା କରିଛନ୍ତି କେତେବେଳେ ତାଳଧ୍ୱଜ ରଥ ଆସିବ। ଆମେ ସଂଦର୍ଶନ କରି ନିଜର ମନ ତନ ଚୈତନ୍ୟ ପବିତ୍ର କରିବା ସଙ୍ଗେ ସଙ୍ଗେ ଚର୍ମ ଚକ୍ଷୁକୁ ନିର୍ମଳ କରିବୁ, ପବିତ୍ର ବାତାବରଣ ଭିତରେ ଆମେ ଆଗକୁ ମାଡ଼ିଯିବୁ।
0: ସେମାନେ ବଡ଼ଦାଣ୍ଡକୁ ବର୍ତ୍ତମାନ ପିଚୁ ରାସ୍ତା ବୋଲି ଭାବୁନାହାନ୍ତି ବା ଧୂଳି ଧୂସର ବୋଲି ଭାବୁନାହାନ୍ତି। ଅନେକ ଭକ୍ତ ଆମ କେନ୍ଦ୍ର ଆଗରେ ପଦ୍ମାସନ ପକାଇ ଚେକା ପକାଇ ବସିଗଲେଣି, ଆଉ ସେମାନେ ଥକି ପଡ଼ିଛନ୍ତି ଦିନ ସାରା ପ୍ରଭୁଙ୍କ ପାଖରେ ଦଣ୍ଡାୟମାନ ହୋଇ ଦର୍ଶନ କରିବାରେ। ସେମାନେ ବସି ଯାଇଛନ୍ତି, ସେଇ ବସିବା ଭିତରେ କିନ୍ତୁ ଛାଡି ନାହାନ୍ତି ତାଙ୍କର ସେଇ ପ୍ରାଣପ୍ରିୟ ଠାକୁରଙ୍କୁ
1: ଜଣାଣ
0: କରିବା ବା ଚିନ୍ତନ କରିବା, ଏକ ଆରାଧନାରେ ବସିଛନ୍ତି। କେତେବେଳେ ମୋ ନିକଟବର୍ତ୍ତୀ ହେବେ ସେଇ ବଡ଼ ଠାକୁର, ମୁଁ ତାଙ୍କର ସେଇ ଦଉଡ଼ିର ସ୍ୱର୍ଣ୍ଣଚୂଡ଼ର ସେଇ ବାସୁକୀ ନାଗର ସେଇ ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଶଙ୍କଚୂଡ଼ର ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ବାସ୍ତବରେ ଏଇ ଯେଉଁ ପରିବେଶ ବେଳକୁ ବେଳ ଏକ ମହାର୍ଘ ପରିବେଶ ହେଇଯାଉଛି, ଆଧ୍ୟାତ୍ମମୟ ହେଇଯାଉଛି, ପୁଣ୍ୟ ପବିତ୍ରମୟ ହେଇଯାଉଛି, ଏ ହେଉଛି ମହାପ୍ରଭୁଙ୍କର ଦିବ୍ୟ ରଥର ଆଗମନରେ ସମସ୍ତେ ଯେପରି ନିଜକୁ ହଜେଇ ଦେଉଛନ୍ତି।
1: ମହାପ୍ରଭୁମାନେ ଯେମିତି ପାଟ ଡୋରିରେ ବନ୍ଧା ହେଇକିରି ଯାଉଥିଲେ ରଥକୁ, ତାଙ୍କ ଦଉଡ଼ି ମଧ୍ୟ ଯୋଉ ବାସୁକୀ କହିଲେ, ନାଗ କହିଲେ, ନାଗୁଣୀ କହିଲେ, ଇଏ ଯୋଉ ଭକ୍ତ ଭଗବାନଙ୍କର ମିଳନର,
0: ସିଏ ବନ୍ଧନ ପ୍ରିୟ ଠାକୁର ଯୁଗେ ଯୁଗେ ବନ୍ଧନ ହୋଇ ରହିଛନ୍ତି। ଆପଣ ବିଶେଷ କରି ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖନ୍ତୁ, ଶିକୁଳି ଫିଟା ହେଲା ଯେତେବେଳେ ସ୍ନାନ ବେଦୀକୁ ଆସିବେ, ପୁଣି ଗଲେ ଅଣସର ଘର ଭିତରେ ରହିଲେ ବନ୍ଧନ ହୋଇ, ତାପରେ ପୁଣି ଆସିଲେ ରଥରେ ବନ୍ଧା ହୋଇ ରୁନ୍ଧା ହୋଇ ରହିଲେ, ପୁଣି ରଥରୁ ଫିଟା ହେଲେ ପୁଣି ଆଡ଼ପ ମଣ୍ଡପରେ ବନ୍ଧା ହେଲେ।
1: ଭାବ ରଜୁର ବନ୍ଧନ, ଭାବ ଡୋରିର ବନ୍ଧନ, ଭକ୍ତ ଭଗବାନଙ୍କର ମିଳନର ବନ୍ଧନ,
0: ତାର ନାଁ ହେଉଛି ରସିକ ଶିକୁଳି। ସେ ରସିକ ଶିକୁଳି ଯଦି ବନ୍ଧା ଟିକେ ନ ହବ, କାଳିଆକୁ ନିଦ ହେବ ନାହିଁ, ସିଏ ସବୁ ଠିଆ ପହୁଡ଼ ରହୁଛି
1: ରସିକ ନାଗର, ରସିକ ନାଗର
0: ସେ ଶିକୁଳି ଯୋଉ ଅଣ୍ଟା ଶିକୁଳି, ତାହା ହେଉଛି ରସିକ ପ୍ରେମ ଶିକୁଳି। ତେଣୁ ସେ ଶିକୁଳି ଭକ୍ତ ପାଇଁ ସେ ଆଜି ବଡ଼ ଦାଣ୍ଡରେ ଠିଆ ପହୁଡ଼ ହେଇକି ରହୁଛନ୍ତି, ଆପଣ ଜାଣିଛନ୍ତି ରଥ
1: ଉପରେ ଭକ୍ତମାନଙ୍କ ପାଇଁ।
0: ଆସନ୍ତା
1: ଭଗବାନ ସିଏ
0: କାଲିଠାରୁ ଯୋଉ ତିନି ଦିନ ରହିବେ।

0: ଯଥାକୁ ସେ ସହି ନେଉଛନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ ରହିଛି, କର୍ମକୁ ସିଦ୍ଧି କରିବା, ଯାତ୍ରାକୁ ସିଦ୍ଧି କରିବା। ଖଣ୍ଡନାଥ ସର୍ବ ଦୁଃଖାନାମ, ଗୋଟିଏ ଉଦ୍ଦେଶ୍ୟ, ସବୁ ଖଣ୍ଡନ କରିବି ଦୁଃଖ ଗୁଡ଼ିକ। ମୋ ଛୁଆ ଆସିଛନ୍ତି, ମୋର ପିଲାମାନେ ଆସିଛନ୍ତି ବଡ଼ଦାଣ୍ଡକୁ, ମୁଁ ସମସ୍ତଙ୍କ ଦୁଃଖକୁ ଖଣ୍ଡନ କରିଦେବି। ଏ କଥା ଯେତେ ଦୂର ଯାଉଛି, ଯେତେ ଦୂରରେ ପହଞ୍ଚୁଛି ଏ ବାର୍ତ୍ତା, ସମସ୍ତଙ୍କୁ ମୁଁ ଖଣ୍ଡନ କରିବି। ସେଇ ଖଣ୍ଡନ କରିବା ପାଇଁ ଦୁଃଖ, ମହାପ୍ରଭୁ ସବୁ କଷ୍ଟକୁ ସ୍ୱୀକାର କରି ଅଙ୍ଗୀକାର କରି ଆସୁଛନ୍ତି।
1: ସେଇଥିପାଇଁ ମହାପ୍ରଭୁ ଯୋଉ ସିନ୍ଧୁକ ନେଇକିରି ଯାଉଛନ୍ତି, ସେଇ ସିନ୍ଧୁକରେ 9 ଦିନ ପାଇଁ ତାଙ୍କର ବସ୍ତ୍ର, ତାଙ୍କର ଢାଳ, ତାଙ୍କର ପ୍ରତ୍ୟେକଟି ଜିନିଷ ସେଇଥିରେ ଯାଉଛି। ଦେଖନ୍ତୁ, ଭଗବାନଙ୍କର ସବୁ ଜିନିଷ ସେଇଥିରେ ଯାଉଛି, ପୁଣି ସେଇ ଜିନିଷ ଫେରିକିରି ଆସୁଛି।
0: ଆପଣ ଗୋଟିଏ କଥା ଆମେ ବର୍ତ୍ତମାନ ଶ୍ରୋତାବନ୍ଧୁକୁ ଜଣେଇବା, ଯେଉଁ ଠାକୁର 60 ପୌଟି ଖିଆ ଠାକୁର, ଯେଉଁ ଠାକୁର 4 ଥର ଦିନକୁ 60 ପୌଟି, ହଜାର ହଜାର ଲୋକଙ୍କର ଯେଉଁ ପ୍ରସାଦ ଲୋକମାନେ ପାଉଛନ୍ତି, ଅନ୍ନ ବ୍ୟଞ୍ଜନ ତାର ନାମ କହିଲେ କେତେ ସମୟ ଲାଗିବ, ବୁଝିବା ପାଇଁ ସମୟ ଲାଗିବ। ସେ ଠାକୁର ବର୍ତ୍ତମାନ ଶୁଖିଲି ବେଘ କାଇ ଆସନ୍ତା 3 ଦିନ ଏଇ ରଥ ଉପରେ ରହିବେ। ଏହାର ଅର୍ଥ କଣ? ଭକ୍ତ ପାଇଁ ସେ ଭଗବାନ ନା କଣ କହିପାରିବେ?
1: ନିଶ୍ଚିତ ଭକ୍ତ ପାଇଁ ଭଗବାନ। ନୀଳାଦ୍ରିକୁ ଯୋଉଦିନ ବିଜେ କରିବେ, ତା ପରଦିନ ଯାଇ ହବ ନୀଳାଚଳ ବଡ଼ା, ତା ପୂର୍ବରୁ ଆଉ ନୀଳାଚଳ ଅବଡ଼ା ହବ ନାହିଁ।
0: ଆମେ ଯଦି 2 ଦିନ ଗୋଟିଏ ଦିନ ଉପବାସ କରୁଛେ, ପରଦିନ ଅନ୍ନ ପାଇବା ପାଇଁ କେତେ କଷ୍ଟ ଆମକୁ ହେଉଛି, କିନ୍ତୁ ଆମ ମହାପ୍ରଭୁ ସବୁ ସହି ଯାଆନ୍ତି, କେ ପଥର କରି ଦିଅନ୍ତି ନିଜକୁ, ତାରୁ ବ୍ରହ୍ମ ସିଏ। କେବଳ ଏଇ ଭକ୍ତଙ୍କର ସୁଖ ଦୁଃଖର କଥାକୁ ବୁଝିବା ପାଇଁ ତାଙ୍କରି କଥାକୁ ସିଏ ଅବଲମ୍ବନ କରିଛନ୍ତି, ଅନେକ କଷ୍ଟକୁ
1: ଗୋଟେ ବିରାଟ ମାନେ ଭଜନ କୀର୍ତ୍ତନ କରୁଛନ୍ତି, ଏବଂ କିଭଳି ଭାବରେ ଏକତ୍ରିତ ହେଇକିରି ସତୃଷ୍ଟ ନୟନରେ ଅପେକ୍ଷା କରିଛନ୍ତି, କେତେବେଳେ ବଡ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ ଆସିବ ଆମେ ଦେଖିବୁ, ନୟନ ପୁରେଇ ଦେଖିବୁ, ଚର୍ମଚକ୍ଷୁକୁ ପବିତ୍ର କରିବୁ। ଦେଖନ୍ତୁ, ଉର୍ଦ୍ଧ ବାହୁ ହେଇକିରି ହାତ ଯୋଡ଼ିକିରି ଉଦଣ୍ଡ ନୃତ୍ୟ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ଅଭାଗ୍ୟ ଅଭାଗ୍ୟ ବୋଲି କହୁଛନ୍ତି। ଏଇ ହେଉଛି ଭଲ ପାଇବା, ଏଇ ହେଉଛି ସ୍ନେହ, ଏଇ ହେଉଛି ମମତା, ଏହା ହେଉଛି ମଣିଷ ପଣିଆ। ପ୍ରତ୍ୟେକ ମଣିଷ ଭିତରେ ପୁରୁଷୋତ୍ତମ ଚେତନା ରହିଲେ ସେଇ ପୁରୁଷୋତ୍ତମ ଚେତନା ହିଁ କଳିଯୁଗର ଏକମାତ୍ର ସତ୍ୟ।
0: ଆଉ ଗୋଟିଏ କଥା ଆମେ ବର୍ତ୍ତମାନ ଦେଖିବାକୁ ପାଉଛେ, ଯେଉଁ ବର୍ଷା ଟିକିଏ ସାମାନ୍ୟ ଝିପି ଝିପି ବିନ୍ଦୁ ବିନ୍ଦୁ ପଡୁଥିଲା, ତାହା ବର୍ତ୍ତମାନ ଆଉ ଟିକେ ବଢିଛି, ଯାହାକି କୌଣସି ବ୍ୟବସ୍ଥାକୁ କୌଣସି କଷ୍ଟ ଦେଉନାହିଁ, ମାତ୍ର ବର୍ଷା ବିନ୍ଦୁ ଟିକେ ଅଧିକ ପଡୁଛି। ଯେଉଁ ଗହଳି ରହିଛି ସେ ଗହଳିରେ କେହି କଷ୍ଟ ଅନୁଭବ କରିବେ ନାହିଁ, ସେଥିପାଇଁ ଯେମିତି ସିଏ ମଧ୍ୟ ଭକ୍ତି କରୁଛନ୍ତି ମହାପ୍ରଭୁଙ୍କୁ, ସ୍ୱୟଂ ଇନ୍ଦ୍ର ଦେବ ସେ ତାଙ୍କର ବର୍ଷା ମାଧ୍ୟମରେ, କଣ କହିବେ ଆପଣ?
1: ତ ଏଇ ତ ମାନେ କେତେ ସୁନ୍ଦର ପରିବେଶ, ଟୋପେ ଟୋପେ ବର୍ଷା ପଡୁଛି, ଇନ୍ଦ୍ର ଦେବତା କୃପା ପ୍ରଦାନ କରୁଛନ୍ତି, ସିଏ ବି ଦେଖୁଛନ୍ତି ଯେ ମୋର ଭକ୍ତମାନେ ଯେତେବେଳେ ବଡ଼ଦାଣ୍ଡରେ ଏଣେ ତେଣେ ଯିବା ଆସିବା କରୁଛନ୍ତି, ଆଗକୁ ଯାଉଛନ୍ତି, ପଛକୁ ଯାଉଛନ୍ତି, ଏବଂ ପରିବାର ହାତ ଛନ୍ଦା ଛନ୍ଦେଇ ହାତ ଧରାଧରି ହେଇକିରି ଯାଉଛନ୍ତି, ଏବଂ ମା ଭଉଣୀମାନେ ପକେଇକିରି ବସିଗଲେଣି, କେତେ କଷ୍ଟ କରିବେ, ଦିନମାନଟା ଏକ ଠିଆ ହେଇଛନ୍ତି, ତେଣୁ ତାଙ୍କର ଆଉ ଧୈର୍ଯ୍ୟ ରହୁନାହିଁ, ସାହସ ରହୁନାହିଁ ପରସ୍ପର ଭିତରେ। ଠାକୁରଙ୍କ ବଡ଼ ଠାକୁର ଏଇ ଯୋଉ ତାଳଧ୍ୱଜ ରଥରେ ବଡ଼ ଠାକୁର ବଳଭଦ୍ର ବଳିଆର ଭୁଜ, ଯିଏକି ଅନନ୍ତ, ଯିଏକି ଅନନ୍ତ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ସ୍ୱରୂପରେ ଯିଏ ଶ୍ରୀମନ୍ଦିରରେ ବିରାଜମାନ କରିଛନ୍ତି, ସେ ଠାକୁର ଜଗତ କଲ୍ୟାଣ ପାଇଁ, କାହିଁକି ନା ଯୋଉ କହୁଥିଲେ ଆମେ ଆଲୋଚନା କରୁଥିଲେ ଜଗନ୍ନାଥଙ୍କ ନାଁରେ ସବୁ କିଛି, ମନ୍ଦିର ହେଉଛି ଶ୍ରୀମନ୍ଦିର, ଲକ୍ଷ୍ମୀଙ୍କର ମନ୍ଦିର, କିନ୍ତୁ ବଡ଼ ଠାକୁର ବଳଭଦ୍ରଙ୍କ ନାଁରେ ଖାତା ଖତିଆନ, ସବୁ ଦେଖିବେ ଖାତା ଖତିଆନ ହେଉଛି ବଡ଼ ଠାକୁର ବଳଭଦ୍ରଙ୍କର, କିନ୍ତୁ ସମସ୍ତେ କହୁଛନ୍ତି ଜଗନ୍ନାଥ କ୍ଷେତ୍ର ଜଗନ୍ନାଥ ଧାମ, ତେଣୁ ଏ ବଡ଼ ଠାକୁର ବଳଭଦ୍ରଙ୍କ ଉପରେ ଆପଣଙ୍କର ମତ କଣ?
0: ଅନନ୍ତ ସଂସାର ମହାସମୁଦ୍ରେ ମଗ୍ନାନ ସମଭ୍ୟୁଧର ବାସୁଦେବ, ଅନନ୍ତ ରୂପେଣ ବିନିଯୋଦୟସ୍ୱ ଅନନ୍ତ ରୂପାୟ ନମୋ ନମସ୍ତେ। ସାକ୍ଷାତ ଅନନ୍ତ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର, ସେଇ ଅନନ୍ତ ଶିରସି ଯାହାଙ୍କର ମସ୍ତକରେ ଅନନ୍ତ ଫଣା ସେବା କରୁଛନ୍ତି, ଯେଉଁ ଅନନ୍ତଙ୍କର ସାକ୍ଷାତ ଦର୍ଶନ ଆମେ ପାଉଛେ, ସେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁ ସେଇ ତାଳଧ୍ୱଜ ରଥ ଆଗକୁ ଆଗକୁ ଆସିଯାଉଛନ୍ତି, ଯାହା ଆମେ ଅନୁଭବ କରୁଛେ ମହାପ୍ରଭୁଙ୍କର ଯେଉଁ ଗତି ଥିଲା ପୂର୍ବରୁ ତାହା ଟିକେ ଶିଥିଳ ହୋଇଯାଇଛି। ଆଉ ଇତି ଅବସରରେ ଭକ୍ତମାନଙ୍କର ଯେଉଁ ପ୍ରେମ, ଭକ୍ତମାନଙ୍କର ଯେଉଁ ଭକ୍ତି, ଭକ୍ତମାନଙ୍କର ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ଉତ୍କଣ୍ଠା, ତାହା ଅତି ପ୍ରାବଲ୍ୟ ହୋଇଯାଇଛି।
1: ଭଗବାନ ବଡ଼ ଠାକୁର ବଳଭଦ୍ରଙ୍କର ହଳ ଆଉ ମୁଷଳ, ଯୋଉ ହଳ ମୁଷଳ ସୂଚାଇ ଦିଏ, ଇଏ

0: କୃଷିର ପ୍ରତୀକ, କୃଷି ସଭ୍ୟତାର ପ୍ରତୀକ। ଭାରତ ବର୍ଷ ଓଡ଼ିଶା ହେଉଛି କୃଷି ପ୍ରଧାନ ଦେଶ, ଚାଷ ହେଉଛି ଆମର ମୂଳ ଜୀବିକା ହେଉଛି ଚାଷ। ତେଣୁ ଭଗବାନ ଆମକୁ ସବୁବେଳେ ଜ୍ଞାନ ଦେଉଛନ୍ତି ଯେ କୃଷି କର୍ମ କର, ଚାଷ ଅଛି ଯାହାର, ବାସ ଅଛି ତାହାର, ଚାଷୀ ଭାଇ ଯୋଗଉଛି ଦୁନିଆକୁ ଆହାର। ଏଇ ଜ୍ଞାନ ବଡ଼ ଠାକୁର ବଳଭଦ୍ର ଆମକୁ ଦେଉଛନ୍ତି ଯେ ଆମେ ଚାଷ କରିବା, ଖଟିବା, ଖାଇବା, କର୍ମ କରିବା, ଯଦି ଅଳସୁଆ ହେଇଯିବା ଆମକୁ ଭଗବାନ କିଛି ଦେବେ ନାହିଁ। ଏଇ ଯୋଉ ଜ୍ଞାନ ବଡ଼ ଠାକୁର ବଳଭଦ୍ର, ଯିଏକି କୃଷିର ପ୍ରତୀକ, ଯିଏକି ହଳ ଧର, ଏବଂ ଯିଏ ହେଉଛନ୍ତି ଶେଷ ନାଗ, ଯିଏ ହେଉଛନ୍ତି ଯେ ଏଭଳି ବିଚାରବନ୍ତ ବଡ଼ ଠାକୁର ବଳଭଦ୍ର, ବଳରେ ଯେମିତି ବଳିଆନ ଏବଂ ଭଦ୍ରରେ ମଧ୍ୟ ସେଇଭଳି ଭଦ୍ରତାର ଠାକୁର। ତେଣୁ ବଳ ଏବଂ ଭଦ୍ର ଉଭୟର ସମନ୍ୱୟର ଦେବତା ହେଉଛନ୍ତି କଳିଯୁଗର ସତ୍ୟ ସନାତନ ପରମ୍ବ୍ରହ୍ମ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଆସୁଛନ୍ତି ବର୍ତ୍ତମାନ ଶ୍ରୀମନ୍ଦିରକୁ।
1: ଯେଉଁପରି ଭାବରେ ଭକ୍ତମାନେ ଶ୍ରଦ୍ଧାଳୁମାନେ ଧାଇଁ ଯାଉଛନ୍ତି ଆଗକୁ, ଅର୍ଥାତ୍ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଦୌଡ଼ୁଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଜାଣିବା ଦରକାର ଆମ ଆଗରେ କେତେ ଶ୍ରଦ୍ଧାଳୁ ରହିଛନ୍ତି, ଆମେ ବା ରଥର ସ୍ପର୍ଶ, ଆମେ ବା ରଥ ଦୌଡ଼ିର ସ୍ପର୍ଶ କିପରି ପାଇବୁ। କିନ୍ତୁ କେହି କିଛି ବୁଝିବାକୁ ନାରାଜ, କାହିଁକି ନା ଗୋଟିଏ କଥା ରହିଛି, ଭକ୍ତି, ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ। ତେଣୁ ପାଦ ଆଗକୁ ଟାଣି ନେଉଛି, ସେ ଜାଣିନାହାନ୍ତି କେତେ ବାଟ ଚାଲିଲେଣି, କ'ଣ କଲେଣି।
0: ବର୍ତ୍ତମାନ ଠାକୁର ଯୋଉ ବଡ଼ ସଂଘ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ, ମୋ ଭଉଣୀ କୋଉଠି ଅଛନ୍ତି, ତେଣୁ ସେ ଆସିଲେ ମୁଁ ଯିବି। ତେଣୁ ବଡ଼ ଭାଇ ସାନ ଭାଇ ପ୍ରତି ଯୋଉ ସ୍ନେହ ମମତା ଆମର ଓଡ଼ିଆ ଘରେ ଅଛି, କ୍ଷୀର ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରିବସିବୁ ସଙ୍ଗେ ଥିବ ଭାଇ। ତେଣୁ ଭାଇ ଭାଇର ସ୍ନେହ ମମତା ବୋଧେ ଭୁଲି ପାରୁନାହାନ୍ତି। ତେଣୁ ବଡ଼ ଠାକୁର ତାଳଧ୍ୱଜ ରଥ ଅଟକି ଯାଉଛି, ମୋ ଭଉଣୀ କୋଉଠି ଅଛନ୍ତି।
1: ଯୌଥ ପରିବାରର ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
0: ପରସ୍ପର ସ୍ନେହ ଚାହିଁ ଥାଏ ନିରନ୍ତର।
1: ସେଇ ଯୌଥ ପରିବାରର ସୂଚକ ସେଇ ଯୋଉ ବାର୍ତ୍ତାକୁ ମହାପ୍ରଭୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭାଇ ଭଉଣୀଙ୍କ ସହିତ ଆସି ଜଣେଇ ଦେଉଛନ୍ତି। ମୁଁ କରିବି ଗୁପ୍ତ ଗୁଣ୍ଡିଚା, ମୁଁ ଯେତେ କଥା ଅଙ୍ଗୀକାର କରିବି, କବାଟ ପଡ଼ିଯିବ ପଛେ ନୀଳାଦ୍ରି ବିଜୟ ଦିନ, ଯିଏ ମତେ ଯାହା ଭାବୁ, କିନ୍ତୁ ଗୋଟେ ପରିବାରର କଥାକୁ ମୁଁ ପଛରେ ପକାଇ ପାରିବି ନାହିଁ। ମହାପ୍ରଭୁ ଆଜି କେଡ଼େ ସୁନ୍ଦର ଦିବ୍ୟ ଲୀଳା ଲଗେଇଛନ୍ତି ଏ ବଡ଼ଦାଣ୍ଡରେ, ପ୍ରକୃତରେ ଅନୁଭବ ହେଉଛି ସେଦିନର ଲେଖା, ଆଜିର ଦୃଶ୍ୟ, ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ମହାପ୍ରଭୁ ଆପଣଙ୍କର ଏ ଯୋଉ ଘୋଷ ଯାତ୍ରା, ଆପଣଙ୍କର ଏ ବାହୁଡ଼ା ଯାତ୍ରା ଅତି ଆନନ୍ଦରେ ପରିପୂର୍ଣ୍ଣ। ଆମେ ଶ୍ରୋତା ବନ୍ଧୁ ଆପଣମାନଙ୍କୁ ବର୍ତ୍ତମାନ ଏ ଦ୍ୱିତୀୟ କେନ୍ଦ୍ରରୁ ଆମେ ଫେରେଇ ନେଉଛୁ ଶ୍ରଦ୍ଧାବାଲିକୁ, ଯେଉଁଠାରେ ଶ୍ରଦ୍ଧା ବିତରଣ କରିବେ ଆମର ଘୋଷକ ମାନେ। ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ମା ଦେବୀ ସୁଭଦ୍ରା, ଜୟ ଜଗନ୍ନାଥଙ୍କର। ମହାପ୍ରଭୁଙ୍କର ଯୋଉ ବଡ଼ ଭାଇ ବର୍ତ୍ତମାନ ଆଗରେ ଗଲେଣି, ପଡ଼ିଆ କହୁଛନ୍ତି ମା ସୁଭଦ୍ରାଙ୍କୁ, ବାସିଲାଣି ପୋଡ଼ ପିଠା, ମାଉସୀ କରିଛି ଅପେକ୍ଷା, ସୁଭଦ୍ରା ଭଉଣୀ ଜଗନ୍ନାଥଙ୍କୁ ବେଗି ବେଗି ଉଠା। ସେଇ ଷହଳ ଷହଳ ନୀତିରେ ବର୍ତ୍ତମାନ ସେଇ ମାଉସୀ ମା ମନ୍ଦିର ଅଭିମୁଖେ ବଡ଼ ଭାଇ ବଳଭଦ୍ର ଚାଲିଲେଣି, ଆଉ ବର୍ଷାର ଟିକିଏ ଟିକିଏ ବାରିପାଦ ମଧ୍ୟ ବର୍ତ୍ତମାନ ଅନୁଭବ ହେଲାଣି। ଏହାରି ଭିତରେ ଆମେ ଦେଖିପାରୁଛୁ ପ୍ରଶାସନିକ ସ୍ତରରେ ଆଉ ଗୋଟିଏ ସୁନ୍ଦର ବ୍ୟବସ୍ଥା, ଯେମିତି ଭକ୍ତମାନଙ୍କର ମସ୍ତକ ବର୍ଷାର ଜଳରେ ନ ତିନ୍ତିବା ପାଇଁ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ଯେଉଁ ଜରି ମଧ୍ୟ ସମସ୍ତଙ୍କୁ ବିତରଣ କରାଯାଉଛି। ସମସ୍ତେ ସେ ଜରିକୁ ଟାଣି ଓଟାରେ ନେଇଯାଉଛନ୍ତି ପ୍ରଭୁଙ୍କର ପ୍ରସାଦ ପରି। କିଞ୍ଚିତ ମଧ୍ୟ ଆମମାନଙ୍କୁ ଭ୍ରମ ସୃଷ୍ଟି ହେଲା ସତେ ଯେପରି ପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ଗୋଟେ ଚାଲିଛି ପ୍ରତିଯୋଗିତା, କିନ୍ତୁ ବାସ୍ତବରେ ତା ନୁହେଁ। ଜରି ଖଣ୍ଡିଏ ନେଇ ସମସ୍ତେ ନିଜର ମସ୍ତକରେ ତାହାକୁ ପିନ୍ଧୁଛନ୍ତି, ଆଉ ଏପଟେ ପ୍ରସ୍ତୁତ ହେଲେଣି ମା ସୁଭଦ୍ରାଙ୍କର ରଥ, ଯୋଉ ରଥରେ ରୋଚିକା, ମୋଚିକା, ଜିତା, ଅପରାଜିତା ନାମକ ଚାରିଗୋଟି ଯୋଉ ଅଶ୍ୱ ତାହା ଯୋଚା ସରିଲାଣି। ଡାହୁକ ଅତି ସୁନ୍ଦର ଭାବରେ ଦୁଇ ପଟେ ଘୋଡ଼ାର ରହିଲେଣି ବେତକୁ ଧରି। ବର୍ତ୍ତମାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ସେ ବାଜିଲା ବିଜେ କାହାଳୀ ଘଣ୍ଟ ଘଣ୍ଟୁଆଙ୍କର ସେ ଘୋର ଘର ନାଦ, ଯୋଗ ମାୟା ମହାଦେବୀ ମହା ମାୟା ନମସ୍ତୁତେ ଈଶ୍ୱରୀ ଅଙ୍ଗ ଭଞ୍ଜନମ ବ୍ରହ୍ମସ୍ଥାନ ସ୍ଥିତା ସଦା। ସେ ଜୀବ ଚୈତନ୍ୟ ବ୍ରହ୍ମ ଚୈତନ୍ୟକୁ ଯିଏ ଏକତ୍ର ବନ୍ଧନରେ ବାନ୍ଧି ପାରନ୍ତି, ସେଇ ମାୟା ହିରଣ୍ୟ ଗର୍ଭ ସମ୍ଭୂତା ସିଏ ହେଉଛନ୍ତି ସେ ନିର୍ଲିପ୍ତା ମା ଜଗଜ୍ଜନନୀ ସୁଭଦ୍ରା। ରଥର ସେଇ ଘଣ୍ଟୁଆ

ଶଙ୍କର ଘଣ୍ଟ ନାଦରେ ଭକ୍ତମାନେ ଯଦିଓ ସେଇ ଦୌଡ଼ି ଯାହା ଶଙ୍ଖଚୂଡ ନାମକ ଯୋଉ ରଜ ବନ୍ଧା ଯାଇଛି ତାହା ଜଗନ୍ନାଥଙ୍କ ରଥରେ, ଆଉ ଇଏ ହେଉଛି ସ୍ୱର୍ଣ୍ଣଚୂଡ ନାମକର ଯୋଉ ରଜୁ ତାହାକୁ ଟାଣି ଆଣିଥିଲେ, ତାହା କିଛି ସମୟ ପାଇଁ ରହିଯାଇଥିଲା। ପୁନର୍ବାର ଘଣ୍ଟୁଆଙ୍କର ଘର ଘର ନାଦ, ସେ ଘଣ୍ଟ ନାଦରେ ମା ଚାଲି ଆସୁଛନ୍ତି। ଦେବୀ ଦେବୀ ଶକ୍ତି ଯିଏ ଦର୍ପ ଦଳନକାରୀ, ସମସ୍ତ ଆସୁରିକ ପ୍ରକୃତିକୁ ଯିଏ ଦର୍ପିତ ଭାବରେ ଦଳନ କରିଦେଇଥାନ୍ତି, ସେଇ ମା ଜଗଜ୍ଜନନୀ ଦେବୀ ସୁଭଦ୍ରାଙ୍କର ରଥ ସୁନ୍ଦର ଭାବରେ ଏଇ ଶରଧା ବାଲିର ପ୍ରାଙ୍ଗଣରେ ଆଗକୁ ଆଗକୁ ଗଡ଼ି ଯାଉଛନ୍ତି, ଆଉ ଗଡ଼ି ଯାଉଛନ୍ତି। ଭକ୍ତମାନେ ଆନନ୍ଦରେ ଶରଧା ବାଲିର ସେଇ ଧୂଳିକୁ ମସ୍ତକରେ ଅର୍ପଣ କରି, ମା ଏ ସଂସାରକୁ ତୁମେ ଢାଙ୍କି ରଖିଥା ତୁମର ପଣତ କାନିରେ, ଏ ସଂସାରର ସମସ୍ତ ଭକ୍ତ ଆପଣଙ୍କର ପୁତ୍ର ସଦୃଶ, ଆଉ ସେଇ ସମସ୍ତ ଜନତା ସମସ୍ତ ଭକ୍ତକୁ ଆପଣଙ୍କର ସେ କାରୁଣ୍ୟ ପାଥ ନିଧି, ଆପଣ ପରା ହେଉଛନ୍ତି ଯୋଗୀ, ଆପଣ ହେଉଛନ୍ତି ସେଇ ତ୍ୟାଗୀ, ଆପଣ ହେଉଛନ୍ତି ଜୟ ଦେବୀ ଜଗତ ମାତା ପ୍ରସିଦ୍ଧ ପରମେଶ୍ୱରୀ କାର୍ଯ୍ୟକାରିଣୀ କର୍ତ୍ତୃତ୍ୱ ସର୍ବଶକ୍ତି ନମସ୍ତୁତେ। ହେ ମା ଜଗଦମ୍ବେ, ଆପଣ ହେଉଛନ୍ତି ସର୍ବଶକ୍ତିର ଆଧାର ସ୍ୱରୂପ। ମା ସେ ମାଙ୍କର ସେ ଘଣ୍ଟ ନାଦ, ଘଣ୍ଟୁଆଙ୍କର ପୁଣି ବାଜିଲା ସେଇ ଘଣ୍ଟ, ଆହା ଯୋଉ ଘଣ୍ଟର ବାଦନ ମଧ୍ୟ ସ୍ୱତନ୍ତ୍ର ପ୍ରକାରର, ପହଣ୍ଡି ବଳରେ ଘଣ୍ଟ ବାଦ୍ୟ ଆଉ ବର୍ତ୍ତମାନର ଘଣ୍ଟର ନାଦ ଯଦି ଆପଣ ଶ୍ରବଣ କରିବେ, ନିଶ୍ଚିତ ଭାବରେ ତାହା ମନ ଭିତରେ ଗୋଟେ ଏଭଳି ଭାବ ଜାଗ୍ରତ କରିବ ଯାହା ଆମକୁ ଆହ୍ଲାଦିତ କରିବ, ଆମର ମନ ପ୍ରାଣକୁ ଏକୀଭୂତ କରି ସମସ୍ତ ଶକ୍ତି ସମସ୍ତ ସତା ମାଙ୍କର ପାଦରେ ଆମେ ନିୟୋଜିତ ହେଇଯିବା। ଏଇଠି ଗୋଟିଏ ଲୋକ କଥା ମନେ ପଡ଼େ, ଏ ବର୍ତ୍ତମାନର ଯେଉଁ ଶ୍ରୀକ୍ଷେତ୍ରର ଯେଉଁ ପରିବେଶ, ଶ୍ରୀକ୍ଷେତ୍ରର ବାତାବରଣ, ଏ ଭକ୍ତମାନଙ୍କ ଭିତରେ ଯେଉଁ ଆବେଗ, କି ସୁନ୍ଦର ଭାବରେ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗୋଟିଏ ଗୋଟିଏ କାଗଜକୁ ଯେଉଁ ମୁଚୁଳା କରି ବାଡ଼େଇ ପକାଉଛନ୍ତି ଭକ୍ତମାନଙ୍କୁ, ତାରି ଭିତରେ ପାଗ ଅନୁକୂଳକୁ ଅନେକ ଲକ୍ଷ୍ୟ କରି ଆମର ଗୋଟିଏ ଲୋକଗୀତ ପ୍ରଚଳିତ ଅଛି, ଆଷାଢ ମାସେ ସଖି ମେଘ ଘଡ଼ ଘଡ଼ି, ବାହାରିଲେ ପ୍ରଭୁ ଯେ ନନ୍ଦୀ ଘୋଷ ଚଢ଼ି, ନନ୍ଦୀ ଘୋଷ ରଥେ ଯେ ନନ୍ଦର ନନ୍ଦନ, ତାଳଧ୍ୱଜ ରଥେ ନିଜେ ଭାଇ ବଳରାମ, ଦେବୀ ରଥ ଚଢ଼ିନ ସୁଭଦ୍ରା ଗମନ, ସୁଭଦ୍ରା ସହିତ ବିଜେ ଚକ୍ର ସୁଦର୍ଶନ, ଯୋଉ ଚକ୍ରରାଜ ସୁଦର୍ଶନ ଏଇ ମା ଦେବୀ ସୁଭଦ୍ରାଙ୍କ ରଥରେ ସଂଯୁକ୍ତ ହେଇଛନ୍ତି। ଶକ୍ତିଙ୍କ ସହିତ ଶକ୍ତିଙ୍କର ସଂଯୋଗ, ଯାହା ଜୀବ ସହିତ ପରମର ମିଳନ, ଭକ୍ତ ସହିତ ଭଗବାନଙ୍କର ମିଳନ, ଭାବ ସହିତ ଭାବ ହେଉଛନ୍ତି ଜଗନ୍ନାଥଙ୍କର ପ୍ରତୀକ, ଆଉ ବିଶ୍ୱାସ ହେଉଛନ୍ତି ବଳଭଦ୍ରଙ୍କର ପ୍ରତୀକ। ବିଶ୍ୱାସ ଓ ଭାବକୁ ଯିଏ ଜାଗ୍ରତ କରୁଛନ୍ତି ସେଇ ଚେତନ ଶକ୍ତି ଆଜି ସମସ୍ତ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନ ଭିତରେ ସେ ଶକ୍ତି ନୁହେଁ ଭକ୍ତିର ସୁଅ ଛୁଟେଇ ଦେଉଛନ୍ତି, ସେ ଭକ୍ତି ଧାରାରେ ଭକ୍ତିର ସେ ରଜୁରେ ବାନ୍ଧି ହୋଇ ଆଗକୁ ଆଗକୁ ବଢ଼ି ଯାଉଛନ୍ତି, ପୁଣି କିଞ୍ଚିତ ରହିଯାଉଛନ୍ତି, କାରଣ ପଛରେ ସାନ ଭାଇ ଏବେ ତ୍ରିଭୁବନର ଈଶ୍ୱର ଅପେକ୍ଷା କରିଛନ୍ତି ନିର୍ଦ୍ଦେଶକୁ। ଭଉଣୀ ଯେତେବେଳେ ଆଗକୁ ଚାଲିଯିବେ ବଡ଼ଶଙ୍ଖ ନିକଟବର୍ତ୍ତୀ ହେବେ, ଯୋଉ ବଡ଼ଶଙ୍ଖରେ ଅତୀତରେ ଦିନେ ଯୋଉ ଶଙ୍ଖୁଆ ନଦୀ ମାଳିନୀ ବା ଯାହାର ଶଙ୍ଖୁଆ ନଦୀର ଗୋଟିଏ ଧାର ମାଳିନୀ ନଦୀ ପ୍ରବାହିତ ହେଉଥିଲେ, ଏବଂ ସେତେବେଳେ 6 କୋଟି ରଥ ହେଉଥିଲେ, ସେଇ 6 କୋଟି ରଥ ଆଜି 3 କୋଟି ରଥରେ ପରିବର୍ତ୍ତିତ ହୋଇଛନ୍ତି। ଆଉ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଘଣ୍ଟୁଆମାନେ ଯେମିତି ଆସୁଥିଲେ ପହଣ୍ଡିରେ ଠାକୁର ଝୁଲି ଝୁଲି ଆଗକୁ ପଛକୁ ଖୋଲି ଯାଉଥିଲେ, ଘଣ୍ଟୁଆମାନେ ମଧ୍ୟ ସେହିପରି ଭାବରେ ଝୁଲି ଝୁଲି ଘଣ୍ଟ ବାଦନ କରୁଛନ୍ତି, ଆଉ ପତାକା ଧରିଛନ୍ତି ଯୋଉ ବରକନ୍ଦାଜ ବୋଲି ଯାହାଙ୍କୁ ମଧ୍ୟ କୁହାଯାଏ, ସିଏ ମଧ୍ୟ ଘଣ୍ଟୁଆର ତାଳେ ତାଳେ ଘଣ୍ଟର ସେ ଉଦ୍ଘୋଷଣର ତାଳେ ତାଳେ ସେଇ ନାଲି ପତାକାକୁ ସୁନ୍ଦର ଭାବରେ ଦୋହଲାଉଛନ୍ତି, ଯାହା ହେଉଛି ଯେ ରଥ ଚାଲିବାର ଯୋଉ ଆହ୍ୱାନ। ଆଉ ଆହ୍ୱାନ ଭିତରେ ଆଗରେ ଅନେକ ଭକ୍ତ, ଏ ଶ୍ରୀକ୍ଷେତ୍ରର ଏଇ ଯେଉଁ ଶରଧା ବାଲିରୁ ଆମେ ଯେଉଁଠାଏ ପର୍ଯ୍ୟନ୍ତ ଆମର ଆଖି ଦୃଷ୍ଟି ଆରୂଢ଼ ହେଉଛି ଖାଲି ମୁଣ୍ଡ ମାଳ ମାଳ, ସତେ ଯେପରି ପ୍ରତୀୟମାନ ହେଉଛି ଏ ଜନ ସମୁଦ୍ର ଭିତରେ 3 କୋଟି ରଥ ଯାହା ବର୍ତ୍ତମାନ ପୋତ ସଦୃଶ ଆଗ ପଛ ହେଇ ରହିଅଛନ୍ତି ଗୋଟିଏ ସୁନ୍ଦର ସଡ଼କ ଧାରାରେ, ଯେଉଁ ଧାରା ଭିତରେ ଇ ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ ବୁଦ୍ଧି ତୁମ ସାରଥି ବିଧି ମନ ପ୍ରଘମେବଚ। ଆମେ କହୁଥିଲେ ନା ଟିକିଏ ପୂର୍ବରୁ, ମନ ବଡ଼ ଦାଣ୍ଡେ ଦେଖ ବିଜେ ଜଗନ୍ନାଥ, ଇଏ ଜଗନ୍ନାଥ ବଡ଼ ଦାଣ୍ଡରେ ଅଛନ୍ତି ସତ, କିନ୍ତୁ ଏଇ ରଥ ଯେଉଁ ଚାଲିଛି, ଇଏ ରଥ ଯେ ରଥ ହେଉଛି ଶରୀର, ସେ ଶରୀର ଭିତରେ ଆଜି ପ୍ରଭୁ ନିଜେ ସ୍ୱୟଂ ବିରାଜମାନ କରିଛନ୍ତି।

0: ଶାଳିନୀ ସେମାନଙ୍କର ରଥ ବିଷ୍ଣୁ ମାୟା ମହାମାୟା ବ୍ରହ୍ମ ଶକ୍ତି ସୁଦୁର୍ଦ୍ଧରା ଲକ୍ଷ୍ମୀ କୃଷ୍ଣାନୁଜା ତେଜ ରୂପ ସୌନ୍ଦର୍ଯ୍ୟ ଶାଳିନୀ ପ୍ରଭା ମୋହୟନ୍ତି ଜଗତ ଧାତ୍ରୀ ବିଷ୍ଣୁ ଭାବାନୁସାରିଣୀ ହୃଦ ପଦ୍ମାସନ ସଂସ୍ଥା ଚରାଚର ବିମୋହିନୀ। ଏ ସମଗ୍ର ବିଶ୍ୱକୁ ଆପଣାର କରି ନେଇଛନ୍ତି ଯିଏ ମାୟା, ଯୋଉ ମୋହ ମାୟା, ସିଏ ଅଗମ୍ୟ, ସିଏ ହେଉଛନ୍ତି ଅବଧ୍ୟ, ସେ ଶୋଭାମୟୀ ଶ୍ରୀ ସଂଯୁକ୍ତ କୃଷ୍ଣଙ୍କର ସେ ହେଉଛନ୍ତି ଅନୁଜା। ସେ ଅନୁଜାଙ୍କର ରଥ ଟିକିଏ ଆଗକୁ ଯେତେବେଳେ ଟଣା ହୋଇ ସାରିଛନ୍ତି, ଶ୍ରଦ୍ଧା ବାଲିରୁ ଟିକିଏ ଆଗକୁ ଗଡ଼ି ଯାଇଛନ୍ତି, କିନ୍ତୁ ଶ୍ରଦ୍ଧାଳୁମାନେ ଯେଉଁ ସୁଭଦ୍ରାଙ୍କର ରଥକୁ ଟାଣୁଥିଲେ ସେମାନେ ସେଇଠାରେ ରଥକୁ ଟିକିଏ ନାକୁ ଅଟକାଇ ଦେଇ ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କାହିଁକି ନା ଜଗନ୍ନାଥ ଯାହାଙ୍କର ରଥକୁ ଛୁଇଁ ଦେଲେ, ସ୍ପର୍ଶ କରିଦେଲେ, ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳିଯିଏ। କାରଣ ଦୁଃଖ ପ୍ରଭୁ ସେ ଦେଇଛନ୍ତି, ସୁଖ ସିଏ ମଧ୍ୟ ଦେଇଛନ୍ତି, ଆନନ୍ଦର ହେତୁ ମଧ୍ୟ ସିଏ। ତାଙ୍କ ବିନା ଆଉ କିଛି ଅଛି? ତୋ ବିନା କେମିତି ବିଚୁଚି ଜୀବନ ଆପଣାର ବୋଲି କେ ନାହିଁ ରେ। ଭକତି ପ୍ରେମରେ ତୋତେ ତ ପାଇଛୁ ଜୀବନର ସାଥୀ ତୁହିରେ। ହେ ଜଗନ୍ନାଥ, ଆପଣ ତ ହେଉଛନ୍ତି ଏ ସଂସାରର ପ୍ରତିଟି ପ୍ରାଣର ପ୍ରାଣ ସଞ୍ଚାରିକା ଶକ୍ତି। ଆପଣ ନଥିଲେ ଏ ସଂସାର ନଥାନ୍ତା, ଏ ସଂସାର ସୁନ୍ଦର ଯୋଉ ଧରା କେବଳ ଆପଣଙ୍କର ଆଶୀର୍ବାଦରେ। ଆଉ ଆଗକୁ ଆମେ ଦେଖୁଛୁ ବର୍ତ୍ତମାନ ଶାଲବେଗଙ୍କର ପୀଠ, ଯୋଉଠି ଭକ୍ତ ଶାଲବେଗର ଯୋଉ ରହିଛନ୍ତି ବଳଗଣ୍ଡି ଠାରେ, ସେ ଶାଲବେଗଙ୍କର ପୀଠ ଆଡ଼କୁ ବଳଭାଇ ବଳଭଦ୍ରଙ୍କର ବଳିଆର ଭୁଜଙ୍କର ତାଳଧ୍ୱଜ ରଥ ଅଗ୍ରସର ହେଉଛନ୍ତି। ଆଉ ଶରଧା ବାଲିର କିଛି ଆଗକୁ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ ଟଣା ହେଇଛି ଏବଂ ଅପେକ୍ଷା କରିଛନ୍ତି। ନନ୍ଦିଘୋଷ ରଥ ସୁନ୍ଦର ଭାବରେ ବର୍ତ୍ତମାନ ଦୌଡ଼ି ସଂଯୋଗ ଚାଲିବ, ଘୋଡ଼ା ମଧ୍ୟ ବନ୍ଧା ହେଇ ସାରିଲାଣି, କେବଳ ଦୌଡ଼ି ଜଗନ୍ନାଥଙ୍କ ରଥରେ ଲାଗିବ ଏବଂ ଏହାପରେ ରଥ ଟଣା ହେବା ପାଇଁ ନିର୍ଦ୍ଦେଶ ଦିଆଯିବ, ଯାହାଫଳରେ ନନ୍ଦିଘୋଷ ରଥ ଆଗକୁ ବଢ଼ି ଚାଲିବେ। ଆଉ ଗୁଣ୍ଡିଚା ମଣ୍ଡପର ଦୃଶ୍ୟ ଆମେ ଦେଖିପାରୁଛୁ, ନାକଚଣା ଦୃଶ୍ୟ, ଯେତେବେଳେ ଯୋଉ ନାକଚଣା ସକାଳ ସମୟରେ ଏତେ ସୁନ୍ଦର ଭାବରେ କୋଳାହଳମୟ ହୋଇ ଉଠିଥିଲା, ଆଜି ସେଇ ନାକଚଣା ଦ୍ୱାରର ଯୋଉ ରହିଛି ନାକଚଣା ମନ୍ଦିରର ଯୋଉ ଦ୍ୱାର, ତାହା ବର୍ତ୍ତମାନ ବନ୍ଦ ହେଇଗଲାଣି। ଆଉ କିଛି ସମୟ ପରେ ଆଉ ଜଗନ୍ନାଥଙ୍କ ରଥ ଚାଲିବ। ତେବେ ମୁଁ ନେଇଯାଉଛି ଏ ପ୍ରଥମ ବୁଥରେ ଆମ ନିକଟରେ ଥିବା ଆମର ଡକ୍ଟର ନରେଶ ଦାସ ମହୋଦୟଙ୍କ ନିକଟରୁ ଆମେ ପ୍ରଭୁଙ୍କର ଏ ଲୀଳା ଯାତ୍ରା ବିଷୟକୁ ଟିକେ ଶୁଣିବା। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଳଶଙ୍ଖ ଅତିକ୍ରମ କରିଗଲେଣି ଏବଂ ଆମର ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସେ ମଧ୍ୟ ବସ୍ ଷ୍ଟାଣ୍ଡ ଠାରୁ ଟିକେ ଆଗକୁ ଯାଇକରି ଅଟକିକରି ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ତାହା ପ୍ରସ୍ତୁତି ପଥରେ, ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେଇକରି ଅଛନ୍ତି। ଟିକେ ଆଉ ଟିକେ ଆଗକୁ ଗଲେ ମାଙ୍କ ରଥ, ସେ ରଥ ଟଣାଯିବ, ସେଥିପାଇଁ ମହାପ୍ରଭୁ ଚାହିଁକରି ବସିଛନ୍ତି। ଭକ୍ତମାନଙ୍କ ଗହଳକୁ ଯିବେ ଏବେ ଏବେ ମଧ୍ୟ ଭକ୍ତମାନେ କିଛି କିଛି ଆଗରେ ଅଛନ୍ତି, କିନ୍ତୁ ଯୋଉ ମହାସମୁଦ୍ର ଆଗରେ ଅଛି, ଇଏ ତ ଉପସାଗର, ମହାସାଗର ଭିତରକୁ ସେ ପ୍ରବେଶ କରିବେ, ଜନସମୁଦ୍ର ଭିତରକୁ। ଭଗବାନ କହିଛନ୍ତି ଯେ ମୋତେ ଭଜଇ, ମୁଁ ତାକୁ ଭଜଇ, ଏ ମୋର ନିୟତ ବାଣୀ, ଭକ୍ତି ଜେଣେ ଯାଇ ମୁହି ତେଣେ ଯାଇ, ନଛା ରହି ଫାଲଗୁନି, ଭକ୍ତ ମୋର ଦେହ ଅନ୍ତର ନୁହଇ, ତାର ମୋର ଏକ ପ୍ରାଣ, ଭକ୍ତକୁ ବିପତ୍ତି ପଡ଼ଇ ତହିଁ ମୁଁ ଉଦ୍ଧର ହି ଅରଜୁନ। ବୈଷ୍ଣବ ମାନେ ମୋହର କୀର୍ତ୍ତନେ ଦଶ ପାଞ୍ଚ ରୁଣ୍ଡ ହୋଇ, ମୁହିଁ ତାହାଙ୍କ ସଙ୍ଗତେ ବସିଥାଇ, ମୋତେ ନଚି ନମତି କେହି। ଭଗବାନ ଶ୍ରୀ ଜଗନ୍ନାଥ ଅପେକ୍ଷା କରିଛନ୍ତି କେତେବେଳେ ତାଙ୍କର ରଥ ଟଣା ହେବ ଏବଂ ଶରଧା ବାଲିରୁ ସେ ଧୀରେ ଧୀରେ ଧୀରେ ଧୀରେ ବଡ଼ଦାଣ୍ଡ ଆଡ଼କୁ ଅଗ୍ରସର ହେବେ। ଏବଂ ଆହୁରି ବହୁତ କାର୍ଯ୍ୟ ରହିଛି, ମାଉସୀ ମା ସେ ପୋଡ଼ପିଠା ବିଲକୁଲ ପ୍ରସ୍ତୁତ କରିକି ରଖିଛନ୍ତି, ଯେତେବେଳେ ପ୍ରଭୁ ଯିବେ ସେତେବେଳେ ସେ ତାଙ୍କୁ ପୋଡ଼ପିଠା ଖୁଆଇବେ। ଏବଂ ଆହୁରି ଗୋଟିଏ ବଡ଼ କାମ ହେବ ଯେତେବେଳେ ଶ୍ରୀନଗର ପାଖରେ ଯାଇକିରି ମହାପ୍ରଭୁ ପହଞ୍ଚିବେ। ତେଣୁ ବହୁତ କାର୍ଯ୍ୟ ରହିଛି, ଆଗରେ ଦୁଇ ରଥ ସେ ସିଧା ଯାଇ ପହଞ୍ଚିଯିବେ ସିଂହଦ୍ୱାରରେ, କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ

0: ମହାପ୍ରଭୁଙ୍କ ରଥ ଯେତେବେଳେ ଯାଇ ପହଞ୍ଚିବ ଶ୍ରୀନଗର ନିକଟରେ, ସେଠାରେ ସେ ରହିବେ ଏବଂ ଏହି ସମୟରେ ମହାଲକ୍ଷ୍ମୀ ଠାକୁରାଣୀ ଚାହାଣୀ ମଣ୍ଡପକୁ ଆସିବେ, ଦେଖିବେ ଯେ ମହାପ୍ରଭୁଙ୍କର ଏଇ ପୀତ ଲୋହିତ ବର୍ଣ୍ଣିଳ ଯେଉଁ ନନ୍ଦିଘୋଷ ରଥ ସେ ବର୍ତ୍ତମାନ ଶ୍ରୀନଗର ନିକଟବର୍ତ୍ତୀ ହେଲେଣି, ତେଣୁ ସେ ସେଠୁ ବାହାରିବେ, ବାହାରିକରି ଆସିବେ ପାଲିଙ୍କିରେ ଆସିବେ, ସେବକମାନଙ୍କ ଗହଣରେ ଆସିବେ, ବେଶ ପାଟ ମକୁଟା ପିନ୍ଧିଥିବେ ଏବଂ ଯେତେବେଳେ ସେ ଆସିବେ ସେତେବେଳେ ବଳଭଦ୍ରଙ୍କ ସମ୍ମୁଖ ଭାଗରେ ଗୋଟିଏ କପଡ଼ା ପଡ଼ିଥିବ। ତାର କାରଣ ହେଉଛି ଇଏ ହେଉଛନ୍ତି ଦେଢ଼ସୁର ସେ ଭାଇ ବୋଉ, ତେଣୁ ଦେଢ଼ସୁର ଭାଇ ବୋଉଙ୍କର ଯେଉଁ ସମ୍ପର୍କ ଆପଣ ଆଜି ଏଇ ଯେଉଁ ରଥ ଭେଟ ସମୟରେ ଆପଣ ଦେଖିବେ। ତାପରେ ସେ ଅତିକ୍ରମ କରି ଆସିବେ ନନ୍ଦିଘୋଷ ରଥ ନିକଟକୁ ମହାଲକ୍ଷ୍ମୀ ଠାକୁରାଣୀ। ଆଜି ମହାଲକ୍ଷ୍ମୀ ଠାକୁରାଣୀ ଆସିଲା ପରେ ତାଙ୍କର ମାନଭଞ୍ଜନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଗଜପତି ମହାରାଜା ସେ ନିଜେ ଟେକିକିରି ମାଙ୍କୁ ଜଗନ୍ନାଥଙ୍କ ସହିତ ମିଳନ କରାଇବେ। ଏ ଦୃଶ୍ୟ ଅତି ଅପୂର୍ବ ଦୃଶ୍ୟ, ଏହା ଆଜି ଅନୁଷ୍ଠିତ ହେବ ଏବଂ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି ତାଙ୍କୁ ଲାଗି କରାଯିବ। ଆଜ୍ଞାମାଳ ପାଇଲା ପରେ ଶାନ୍ତି ହେଇକିରି ସେ ଯିବେ, କିନ୍ତୁ ତଥାପି ମନଟା କୁହଳିବ, ତାଙ୍କ ମନ ଜମା ସଫା ହେବନି। କାହିଁକି ନା କି ଭଳିଆ କାମ କଲେ ପ୍ରଭୁ ତାଙ୍କୁ ନ ନେଇକିରି ଏଡ଼େ ବଡ଼ ଯାତ୍ରା କରିକିରି ଫେରିଲେ ଏବଂ ଫେରିକିରି ହେଲେ ଶୀଘ୍ର ପଳାଇ ଆସନ୍ତେ। ପୁଣି ଆହୁରି ତିନି ଦିନ ବାହୁଡ଼ା ଯାତ୍ରା ପରେ ସୁନାବେଶ, ସୁନାବେଶ ପରେ ଅଧରପଣା, ଅଧରପଣା ପରେ ନୀଳାଦ୍ରି ବିଜେ, ହେଲେ ଯାଇକିରି ମୁଁ ଦର୍ଶନ କରିବି। ତେଣୁ ତାଙ୍କୁ ରାଗିବା ପାଇଁ ଯଥେଷ୍ଟ ସମୟ ମିଳିଯାଉଛି ଏବଂ ତାଙ୍କ ରାଗ ସେହିଦିନ ଶାନ୍ତ ହେବ ଯେଉଁଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରିବେ। ବଡ଼ ଦେଉଳର ଯେଉଁ ବଡ଼ କବାଟ ଖୋଲିବ, ଜୟ ବିଜୟ ଦ୍ୱାର ଖୋଲିବ ଏବଂ ମହାଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥଙ୍କ ନିକଟରେ ଯେତେବେଳେ ରସଗୋଲା ଭୋଗ ସରିବ ତାଙ୍କର ଅଭିମାନ ଭଙ୍ଗ ହେବ, ମହାପ୍ରଭୁ ଯିବେ। ତେଣୁ ବର୍ତ୍ତମାନ ଆଉ ଅଧିକ ମୁଁ ସମୟ ନେବିନି, ଆମ ପାଖରେ ଅଛନ୍ତି ଆମର ବରିଷ୍ଠ ଘୋଷକ ଏବଂ ବିଦ୍ୱାନ ଡକ୍ଟର ଶାନ୍ତନୁ ରଥ ମହୋଦୟ, ମୁଁ ତାଙ୍କୁ ନିବେଦନ କରୁଛି ସେ ଧାରା ବିବରଣୀ ପ୍ରଦାନ କରିବେ।
1: ଜୟ ଜଗନ୍ନାଥ। ଆପଣମାନଙ୍କୁ ଆମେ ଶ୍ରୋତାବନ୍ଧୁ ସୂଚନା ଦେବାକୁ ଚାହିଁବୁ, ଏଇ ଯେଉଁ ତିନି ଅଙ୍ଗ ବିଶିଷ୍ଟ ରଥଯାତ୍ରାର ତୃତୀୟ ଅଙ୍ଗରେ ଆମେ ଉପନୀତ ହୋଇଛୁ। ପ୍ରଥମ ଅଙ୍ଗ ଥିଲା ଶ୍ରୀଗୁଣ୍ଡିଚା ଯାତ୍ରା, ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଘୋଷଯାତ୍ରାରେ ଆସିଲେ ଆଡ଼ପ ମଣ୍ଡପ, ଗୁଣ୍ଡିଚା ମନ୍ଦିରରେ ସାତ ଦିନ ଅବସ୍ଥାନ କରି ନବମ ଦିନରେ ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା। ଏହି ପ୍ରତ୍ୟାବର୍ତ୍ତନ ଯାତ୍ରାର ବର୍ତ୍ତମାନ ସ୍ଥିତି ହେଉଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖାପାଖି ବଡ଼ ଶଙ୍ଖ ପାଖରେ ପହଞ୍ଚିଛନ୍ତି, ମା' ସୁଭଦ୍ରାଙ୍କର ଦଳପଦନ ରଥ ଏହି ଶରଧାବାଲିର ପ୍ରଥମ କେନ୍ଦ୍ର ଗୁଣ୍ଡିଚା ମନ୍ଦିର ସାମ୍ନାରୁ କିଛି ବାଟ ଆଗେଇକି ରହିଛନ୍ତି। ଆପଣମାନେ ଜାଣିଛନ୍ତି ଏହି ରଥମାନଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନ ନହେଲେ ରଥଗୁଡ଼ିକ ଟଣା ହୋଇପାରେ ନାହିଁ, ତେଣୁ ଏହି ମା' ସୁଭଦ୍ରାଙ୍କର ଦର୍ପଦଳନ ରଥ ବଳଗଣ୍ଡିତ ନୁହେଁ, ବଡ଼ଶଙ୍ଖ ପାଖାପାଖି ହେଲେ ଯାଇକିରି ଆମର ନନ୍ଦିଘୋଷ ରଥ ଟଣା ହେବ। ତେଣୁ ନନ୍ଦିଘୋଷ ରଥ ଟଣା ହେବାର ଯେଉଁ ଅପୂର୍ବ ମୁହୂର୍ତ୍ତ, ସେହି ମୁହୂର୍ତ୍ତକୁ ସମସ୍ତଙ୍କର ପ୍ରତୀକ୍ଷା, ତାକୁ ମଧ୍ୟ ଆମେ ପ୍ରତୀକ୍ଷା କରିଛୁ। କିନ୍ତୁ ରଥର ଯେଉଁ ଶେଷ ପର୍ଯ୍ୟାୟ ସମ୍ପର୍କରେ ତ ଆପଣଙ୍କୁ ସୂଚନା ଦେଲେ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ। ଆହୁରି ତିନୋଟି ଉତ୍ସବ ଅଛି, ଗୋଟିଏ ହେଉଛି ସୁନାବେଶ, ଗୋଟିଏ ହେଉଛି ଅଧରପଣା, ଆଉ ଗୋଟିଏ ହେଉଛି ନୀଳାଦ୍ରି ବିଜେ। ଏ ତିନିଟି ଯାକ ଉତ୍ସବ ମଧ୍ୟ ଐତିହାସିକ ଉତ୍ସବ। ଏହି ପବିତ୍ର ପାବନ ଘୋଷଯାତ୍ରାର 2026 ମସିହାର ଅନ୍ତିମ ଚରଣରେ ଆମେ ଉପନୀତ ହୋଇଛେ। ଆକାଶବାଣୀର ବଡ଼ ସୌଭାଗ୍ୟ ଯେ 1948 ମସିହାରେ ଆକାଶବାଣୀ ପ୍ରତିଷ୍ଠା ହେବା ଦିନରୁ ଏହି ଧାରା ବିବରଣୀ କରିବାର ପବିତ୍ର ପାବନ ଅବସର ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରିଛନ୍ତି ଏବଂ 1948 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ବାହୁଡ଼ା ଯାତ୍ରାର ଧାରା ବିବରଣୀ ପାଇଁ। ଏବଂ ବାହୁଡ଼ା ଯାତ୍ରାର ଧାରା ବିବରଣୀ 2015 ଆରମ୍ଭ ହୋଇ ବର୍ତ୍ତମାନ 11 ବର୍ଷରେ ପହଞ୍ଚିଲାଣି ଏବଂ ଆମେ ଅପେକ୍ଷା କରିବା ମହାପ୍ରଭୁ ପୁଣି କେତେବେଳେ ପୁଣି ଆର ବର୍ଷକୁ ଆମକୁ ସୁଯୋଗ ଦେବେ। ଏବଂ ଏହି ପବିତ୍ର ଘୋଷଯାତ୍ରା ପାବନ ଯାତ୍ରାର ଯେଉଁ ବିବରଣୀ ଆପଣମାନଙ୍କୁ ଆମେ ଦେବାର ସୁଯୋଗ ଲାଭ କରୁଛୁ, ସେ ସୁଯୋଗ ମହାପ୍ରଭୁ ହିଁ ଆମକୁ ପ୍ରଦାନ କରୁଛନ୍ତି, ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରୁଛନ୍ତି। ଏବଂ ଆକାଶବାଣୀ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଚୟନ କରି ଅତୀତରୁ ଏ ଧାରା ବିବରଣୀ ଦେବାର

ପରମ୍ପରା ଜାରି ରଖିଛନ୍ତି, ସେ ପରମ୍ପରାରେ ଆମେ ମଧ୍ୟ ଜଣେ ଜଣେ ସତୀର୍ଥ ଭାବରେ ଏ କାର୍ଯ୍ୟ ସମ୍ପାଦନ କରିବାର ମହାରକ ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରୁଛୁ। ଏହି ଘୋଷଯାତ୍ରାର ଏଇ ଯେଉଁ ମହନୀୟ ପରମ୍ପରା, ଏହି ଘୋଷଯାତ୍ରାର ଏଇ ଯେଉଁ ବିଶ୍ୱଜନୀନ ଚିନ୍ତାଧାରା ଏବଂ ଜଗନ୍ନାଥ ଚେତନାର ଯେଉଁ ଉତ୍ତରଣ, ସେହି ଉତ୍ତରଣ ଆଜି ବିଶ୍ୱବାସୀଙ୍କୁ ପ୍ରଲୁବ୍ଧ କରିଛି ଶ୍ରୀକ୍ଷେତ୍ର ପ୍ରତି, ମହାପ୍ରଭୁଙ୍କ ପ୍ରତି। ଏବଂ ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଛି, ବିଶ୍ୱ ଯେତେ ଯେତେ ଜଟିଳ ହେଉଛି, ମହାପ୍ରଭୁ ସେତେ ସେତେ ଗୃହୀତ ହେଉଛନ୍ତି ବିଶ୍ୱବାସୀଙ୍କ ଦ୍ୱାରା। ଏବଂ ମହାପ୍ରଭୁଙ୍କର ଅପାର କରୁଣାରୁ ବିଶ୍ୱରେ ଯେଉଁ ଶାନ୍ତି, ସଦ୍ଭାବନା, ସହୃଦୟତା ଏସବୁ ପରିପୂର୍ଣ୍ଣ ହେଉଛି, ଏବଂ ମଣିଷ ନିଜ ଚେତନାର ଯେଉଁ ଉତ୍ତରଣ ଅନୁଭବ କରୁଛି, ନିଜ ଭିତରେ ନକାରାତ୍ମକତାର ବିନାଶ ଏବଂ ସକାରାତ୍ମକତାର ଉଦ୍ଭବ, ଏ ଯେଉଁ ମଣିଷକୁ ଏକ ଉନ୍ନତ ସ୍ତରରେ ପହଞ୍ଚାଉଛି, ମଣିଷର ଅନ୍ତର୍ମନରେ ଯେଉଁ ବିଶ୍ୱାସ ଜାତ କରୁଛି ମହାପ୍ରଭୁଙ୍କ ପାଇଁ, ଏବଂ ସେ ବିଶ୍ୱାସ ଏତେ ପ୍ରଶାନ୍ତ, ଏତେ ସ୍ୱଚ୍ଛ, ଏତେ ଶୁଭ୍ର ଏବଂ ମଣିଷକୁ ଏତେ ପରିତୃପ୍ତି ପ୍ରଦାନ କରୁଛି ଯେ ମଣିଷ ବ୍ୟାକୁଳ ହୋଇଯାଉଛି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କେବଳ ଦର୍ଶନ କରିବା ପାଇଁ ନାହିଁ, ଏ ଯେଉଁ ସମୁଦ୍ର ଭଳି ଜନତା ଅଗ୍ରସର ହୋଇ ରଥମାନଙ୍କ ରଜ ଧରିବା ପାଇଁ ଚେଷ୍ଟିତ ହେଉଛନ୍ତି ବା ପ୍ରଲୁବ୍ଧ ହେଉଛନ୍ତି, ତାର ଏକମାତ୍ର କାରଣ ହେଉଛି ଯେ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅଧିକାର ଆମର ନାହିଁ। ମହାପ୍ରଭୁଙ୍କୁ ସିନା ଆମେ ସ୍ପର୍ଶ କରିପାରିବୁ ନାହିଁ, କିନ୍ତୁ ରଥଯାତ୍ରାରେ ମହାପ୍ରଭୁଙ୍କର ରଥରେ ଯେଉଁ ରଜୁ ବନ୍ଧା ହେଇଛି ତାକୁ ସ୍ପର୍ଶ କଲେ ମହାପ୍ରଭୁଙ୍କର ସ୍ପର୍ଶ ଆମ ପାଖକୁ ଆସିବ ଏବଂ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ। ଏଇ ଯେଉଁ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ, ତାଙ୍କ ସ୍ପର୍ଶ ଆମ ପାଖକୁ ଆସିବ, ଏଇଟା ହେଉଛି ପ୍ରତୀକାତ୍ମକ ଭାବରେ ଜୀବ ଏବଂ ପରମର ମିଳନ। ପରମ ଯେତେବେଳେ ନିଜକୁ ପ୍ରସାରିତ କରିଦିଅନ୍ତି, ସେ ଜୀବ ଆଡ଼କୁ ଅଗ୍ରସର ହୋଇଯାଆନ୍ତି। ତେଣୁ ଶ୍ରୀ ଅରବିନ୍ଦ କହିଥିଲେ, ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଗୋଟିଏ ପଦ ଅଗ୍ରସର ହେଉ, ଭଗବାନ ଆମ ପାଖକୁ ତିନି ପଦ ଅଗ୍ରସର ହୁଅନ୍ତି, କାରଣ ସେ କରୁଣା ବରୁଣାଳୟ, ତାଙ୍କର ଆମ ପ୍ରତି ଅସୀମ କରୁଣା, କେବଳ ଆମ ପ୍ରତି ନୁହଁ ସକଳ ଜଗତର ବିଶ୍ୱବାସୀଙ୍କ ପ୍ରତି, ତାଙ୍କର ସମ୍ପ୍ରଦାୟ, ବର୍ଣ୍ଣ, ଜାତି ଏସବୁ ନିର୍ବିଶେଷରେ ସମସ୍ତଙ୍କର ପ୍ରତି ତାଙ୍କର ଯେଉଁ ଅପାର କରୁଣା ଅଛି, ସେଇ କରୁଣାର ପ୍ରତୀକ ଭାବରେ ତାଙ୍କର ରଥର ରଜ୍ଜୁ ଆଜି ପ୍ରସାରିତ ହୋଇଛି ବଡ଼ଦାଣ୍ଡକୁ, ଯାହାକୁ ସ୍ପର୍ଶ କରିବା ପାଇଁ ଆମ ସମସ୍ତଙ୍କ ମନ ଭିତରେ ଏତେ ବ୍ୟାକୁଳତା, ଏତେ ଉତ୍କଣ୍ଠା। ଆଜିର ଏହି ଧାରା ବିବରଣୀ ଏବଂ ଅତୀତର ଧାରା ବିବରଣୀମାନଙ୍କରେ ମଧ୍ୟ ଯେଉଁମାନେ ସହଯୋଗ କରିଥିଲେ, ଆଜିର ବିଶେଷ କରି ବାହୁଡ଼ା ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ଯେ ଦୁଇଟି ଆକାଶବାଣୀର ଦୁଇଟି ବିଭାଗ ଯେଉଁ ସହଯୋଗ କରିଛନ୍ତି, ସେ ବିଭାଗରେ ପ୍ରଥମ ବିଭାଗ ହେଉଛି କାର୍ଯ୍ୟକ୍ରମ ବିଭାଗ, ସେଥିରେ ଶ୍ରୀଯୁକ୍ତ ଜୟକିଶୋର ନାଗର, ଶ୍ରୀମନ୍ତ ପଟ୍ଟନାୟକ, ଦିଲ୍ଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା, ଅକ୍ଷୟ କୁମାର ସେଠୀ, ଏବଂ ବୈଷୟିକ ବିଭାଗରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ସଞ୍ଜୁଲତା ନାୟକ, ଶିଲେନ ପଟ୍ଟନାୟକ, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ କୁମାର ପସାୟତ, ରାଜେନ୍ଦ୍ର କୁମାର ଶତପଥୀ, ତ୍ରିଲୋଚନ ବେହେରା, ବିଜିତ କୁମାର ମିଶ୍ର, କୃଷ୍ଣଦୟାଲ ତ୍ରିପାଠୀ, ସନାତନ ମୁର୍ମୁ। ଏ ସମସ୍ତଙ୍କର ନାମ ଆମେ ନେବାର କାରଣ ହେଉଛି, ଏ ସମସ୍ତଙ୍କର ଦିନ ରାତି ଅନର୍ଗଳ ପରିଶ୍ରମ ଫଳରେ ଏହି ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ଆମେ ପହଞ୍ଚାଇଛୁ। ଏବଂ ତା ସହିତ ଆମର ଯେଉଁମାନେ ଏହି ଧାରା ବିବରଣୀ ଦେବା ପାଇଁ ଯେଉଁ ବିଦ୍ୱାନମାନେ ଆମର ଏଠି ଉପସ୍ଥିତ ହୋଇଥିଲେ, ଡକ୍ଟର ହରିହର କାନୁନଗୋ, ଶ୍ରୀଯୁକ୍ତ ପ୍ରତାପ କୁମାର ତ୍ରିପାଠୀ, ଏବଂ ତା ସହିତ ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଏ ସମସ୍ତ ମହାଶୟମାନଙ୍କୁ ମଧ୍ୟ ଆକାଶବାଣୀ ତରଫରୁ ଅଜସ୍ର ସାଧୁବାଦ। ଏବଂ ଆପଣମାନଙ୍କୁ ଆମେ ଆକାଶବାଣୀ ଷ୍ଟୁଡ଼ିଓକୁ ଫେରାଇ ନେବା ପୂର୍ବରୁ ଗୋଟିଏ କଥା ମନେ ପଡ଼ୁଛି, କଦାଚିତ କାଳିନ୍ଦୀ ଏଇ ଯେଉଁ ଶଙ୍କରାଚାର୍ଯ୍ୟକୃତ ଏଇ ଯେଉଁ ଜଗନ୍ନାଥାଷ୍ଟକର ନବୈ ପ୍ରାର୍ଥ୍ୟମ ରାଜ୍ୟମ ନଚ କନକ ମାଣିକ୍ୟ ବିଭବଂ ନଜାଚେହଂ ରମ୍ୟଂ ସକଳ ଜନକାମ୍ୟାଂ ବରବଧୁଂ ସଦା କାଳେ କାଳେ ପ୍ରମଥ ପତିନା ଗୀତ ଚରିତୋ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବ ତୁମେ। ହେ ପ୍ରଭୁ ଜଗନ୍ନାଥ, ହେ ମହାବାହୁ, ତୁମେ ଆମ ସମସ୍ତଙ୍କର ନୟନପଥ ଗାମୀ ହେଉଥାଅ, ଆମର ସମସ୍ତଙ୍କ ଦୃଷ୍ଟିରେ ସବୁବେଳେ ଏମିତି ଉଦ୍ଭାସିତ ହେଉଥାଉ ପ୍ରଭୁ ତୁମର ଅଭିରାମ ମୂର୍ତ୍ତି, ସେଇ ମୂର୍ତ୍ତିକୁ ଦେଖି ଦେଖି ଆମର ଜୀବନର ଅବସାନ ପର୍ଯ୍ୟନ୍ତ ଆମେ ତୁମକୁ ହିଁ ଦେଖୁଥାଉ, ଏ ପ୍ରକାର କରୁଣା କର। ଶ୍ରୋତାବନ୍ଧୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତାର ସେଇ ପବିତ୍ର ଧାରା ବିବରଣୀ ଆପଣଙ୍କୁ ଆମେ ଆଉ ଦେବା ପାଇଁ ଆମ ପାଖରେ ସମୟ ନାହିଁ, କେବଳ ସୂଚନା ଆମକୁ ଦେଉଛୁ। ଘଣ୍ଟ ଘଣ୍ଟା କାହାଳି ଆପଣ ଶୁଣୁଛନ୍ତି, ଗୋଟିଏ ସୂଚନା ଆପଣଙ୍କୁ ଦେଇକରି ଏହି ବିବରଣୀକୁ ଆମେ ଶେଷ କରିବୁ, ଯେ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେଲା ଏବଂ ଭକ୍ତମାନେ ତାଙ୍କର ରଜୁ ଧରି ମହାପ୍ରଭୁଙ୍କ ରଥକୁ ଟାଣିବା ଆରମ୍ଭ କଲେ। ଏଇଠି ଆମର ଧାରା ବିବରଣୀକୁ ଶେଷ କରି ମୁଁ ଆପଣମାନେ ଯେଉଁମାନେ ଶୁଣିଛନ୍ତି ଆମକୁ ସକାଳ 8:30ରୁ, ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ କୃତଜ୍ଞତା
ଏବଂ ଭବିଷ୍ୟତରେ ମଧ୍ୟ ଆପଣ

0: ଆପଣଙ୍କର ଏଇଭଳି ଅନୁରାଗ ଏବଂ ସହଯୋଗ ଆକାଶବାଣୀ ପ୍ରତି ରହିବ ଏହି ପ୍ରକାର ଆପଣଙ୍କୁ ଅନୁରୋଧ ଜ୍ଞାପନ କରି ଏହି ଧାରା ବିବରଣୀ ଏଇଠି ଶେଷ କରି ମୁଁ ଆପଣମାନଙ୍କୁ ଆକାଶବାଣୀର କଟକ କେନ୍ଦ୍ରର ଷ୍ଟୁଡିଓକୁ ଫେରାଇ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଭକ୍ତିଗୀତ, କଣ୍ଠଦାନ କରିଛନ୍ତି ଭିକାରୀ ଚରଣ ବଳ, ପ୍ରସନ୍ନ କୁମାର ସାମଲଙ୍କ ରଚନା।

0: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ତେବେ ଦେଖି ନେବା ଶ୍ରୁତି, ପରବର୍ତ୍ତୀ ଚିଠିଟି କିଏ ଏବଂ କେଉଁଠୁ ପଠାଇଛନ୍ତି?
1: ପରବର୍ତ୍ତୀ ଚିଠିଟି ବାସୁଦେବପୁର ଭଦ୍ରକରୁ ଶ୍ରୀ ନରେନ୍ଦ୍ର ମହାକୁଡ ପଠାଇଛନ୍ତି।
0: ଭାଇ ମଲ୍ଲାର ଅଗଣାକୁ ସ୍ୱାଗତ ଆପଣଙ୍କୁ। କଣ ଲେଖିଛନ୍ତି ଭାଇ ଚିଠିରେ?
1: ଭାଇ ଯୁବବାଣୀ ପରିବାରକୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି ଯେ ସେ ଯୁବବାଣୀର ଜଣେ ନିୟମିତ ଶ୍ରୋତା। ପ୍ରତିଦିନ ସେ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ମତାମତ ମଧ୍ୟ ପଠାନ୍ତି। ଯୁବବାଣୀର 7 ଦିନର କାର୍ଯ୍ୟକ୍ରମ ଖୁବ୍ ମନଛୁଆଁ। ଅପା ଓ ଭାଇଙ୍କର ଆନ୍ତରିକ ପ୍ରଚେଷ୍ଟା ଏହି କାର୍ଯ୍ୟକ୍ରମକୁ ସଫଳତା ଆଣିଦେଉଛି ବୋଲି ସେ ଲେଖିଛନ୍ତି।
0: ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ, ଆମ କାର୍ଯ୍ୟକ୍ରମକୁ ଏମିତି ଭଲ ପାଇବା ଦେଉଥାନ୍ତୁ ଆପଣ। ତେବେ ଭାଇ କେଉଁ ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ସ୍ୱାତି?
1: ଭାଇ ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରୁ ଏକ ଭଜନ ଶୁଣିବାକୁ ଅନୁରୋଧ କରିଛନ୍ତି।
0: ଖୁବ୍ ସୁନ୍ଦର ଭାଇ, ତେବେ ଶୁଣାଇ ଦେଉଛୁ ଭାଇ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଏହି ସୁନ୍ଦର ଗୀତଟି।

0: ଦେଖିବେ ଶୀତଲ ପରବର୍ତ୍ତୀ ଚିଠିରେ କିଏ କେଉଁ ଗୀତ ଅନୁରୋଧ କରିଛନ୍ତି।
1: ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ଧାମନଗର ଭଦ୍ରକରୁ ବାବାଜି ନାୟକ।
0: ଭାଇ ସ୍ୱାଗତ ଆପଣଙ୍କୁ ମଲ୍ହାର ଅଗଣାକୁ। ତେବେ ଭାଇ କଣ ଲେଖିଛନ୍ତି ଚିଠିରେ?
1: ଭାଇ ଲେଖିଛନ୍ତି, ଯୁବବାଣୀ ପରିବାରର ସମସ୍ତ ଅପା ଭାଇ ଏବଂ ନିଷ୍ପାଦକ ସାର୍ଙ୍କୁ ସେ ତାଙ୍କର ନମସ୍କାର ଜଣାଇଛନ୍ତି। ସେ ଆକାଶବାଣୀର ଜଣେ ନିୟମିତ ଶ୍ରୋତା ଏବଂ ଯୁବବାଣୀ କାର୍ଯ୍ୟକ୍ରମଟି ତାଙ୍କର ଅତି ପ୍ରିୟ ବୋଲି ସେ ଲେଖିଛନ୍ତି। ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଶିକ୍ଷଣୀୟ ହେଉଛି ବୋଲି ସେ ଲେଖିଛନ୍ତି ତାଙ୍କ ଚିଠିରେ।
0: ଆନ୍ତରିକ ଧନ୍ୟବାଦ ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ମନ ଧ୍ୟାନ ଦେଇ ଶୁଣୁଛନ୍ତି ଏବଂ ଭଲ ପାଇବା ଦେଉଛନ୍ତି। ତେବେ ଶୀତଲ ଭାଇ କେଉଁ ଗୀତ ଶୁଣିବାକୁ ଅନୁରୋଧ କରିଛନ୍ତି?
1: ଭାଇଙ୍କ ଅନୁରୋଧର ଗୀତଟି ରହିଛି ଅରୁନ୍ଧତୀ ଚଳଚ୍ଚିତ୍ରର ଚର୍ଚ୍ଚିତ ଗୀତଟି, ଯାହାକୁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଗୀତଟି ମୟୂରୀ ଗୋ ତୁମ ଆକାଶେ ମୁଁ।
0: ବେଶ ଲୋକପ୍ରିୟ ଗୀତଟି ଭାଇ, ମୋର ମଧ୍ୟ ଏହି ଗୀତଟି ଖୁବ୍ ପ୍ରିୟ। ତେବେ ଶୁଣାଇ ଦେଉଛୁ ଆପଣଙ୍କୁ ଆପଣଙ୍କର ଏବଂ ଆମ ପସନ୍ଦର ଏହି ସୁନ୍ଦର ଗୀତଟି।

0: ପରେ ପରେ ଦେଖିବା କେଉଁ ଶ୍ରୋତା ଭାଇ ଭଉଣୀ ଚିଠିଟି ପଠାଇଛନ୍ତି।
1: ସ୍ୱାତି ଚିଠିଟି ପଠାଇଛନ୍ତି ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ।
0: ଭାଇଙ୍କୁ ସ୍ୱାଗତ କରୁଛୁ ଆମ କାର୍ଯ୍ୟକ୍ରମକୁ। ଚିଠିରେ ଭାଇ କ'ଣ ଲେଖିଛନ୍ତି ଦେଖିବା।
1: ଭାଇ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ନମସ୍କାର ସହିତ ପବିତ୍ର ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି।
0: ଭାଇ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଏବଂ ଅନେକ ଅନେକ ଶୁଭେଚ୍ଛା ବାହୁଡ଼ା ଯାତ୍ରାର। ଭାଇ ଆଗକୁ କ'ଣ ଲେଖିଛନ୍ତି ଚିଠିରେ ପଢିନେବା ଶୀତଲ।
1: ଭାଇ ଲେଖିଛନ୍ତି ପୁରା ସପ୍ତାହକର କାର୍ଯ୍ୟକ୍ରମ ସେ ନିୟମିତ ଶୁଣୁଛନ୍ତି। ବ୍ୟସ୍ତ ଥିଲେ ମଧ୍ୟ ଯୁବବାଣୀ କାର୍ଯ୍ୟକ୍ରମ ନିମନ୍ତେ ସେ ସମୟ ବାହାର କରୁଛନ୍ତି। ସମସ୍ତ ଅପଭାଇଙ୍କ ଉପସ୍ଥାପନା ଏବଂ କାର୍ଯ୍ୟକ୍ରମର ବାର୍ତ୍ତା ଖୁବ୍ ଶିକ୍ଷଣୀୟ ହେଉଛି ବୋଲି ଭାଇ ଲେଖିଛନ୍ତି।
0: ଧନ୍ୟବାଦ ଭାଇ ଆପଣଙ୍କୁ। ଆପଣ ବ୍ୟସ୍ତ ଥିବା ସତ୍ତ୍ୱେ ମଧ୍ୟ ଆମ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ଭଲ ପାଇବା ଦେଉଛନ୍ତି ଜାଣି ଆମେ ବହୁତ ଖୁସି ହେଲୁ। ତେବେ ଭାଇ କେଉଁ ଗୀତଟି ଅନୁରୋଧ କରିଛନ୍ତି?
1: ଭାଇଙ୍କ ଅନୁରୋଧର ଗୀତଟି ହେଉଛି ମା ତୁମେ ଜଗତର ସୀମାହୀନ ସାଗର, ଯାହାକୁ କଣ୍ଠଦାନ କରିଛନ୍ତି ସୁରେଶ ୱାଡକର।
0: ତେବେ ଶୁଣାଇ ଦେଉଛୁ ଭାଇ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଉଲ୍କା ଚଳଚ୍ଚିତ୍ରର ଏହି ସୁନ୍ଦର ଗୀତଟି।

0: ତେବେ ଶୀତଲ, ଦେଖି ନେବା ଆମକୁ ଆଜିର ଶେଷ ଚିଠିଟି କିଏ ଏବଂ କେଉଁଠୁ ପଠାଇଛନ୍ତି?
1: ଚିଠିଟି ପଠାଇଛନ୍ତି ଉତ୍ସବ ଚରଣ ସାହୁ, ଧାରପୁର ମାହାଙ୍ଗା କଟକରୁ।
0: ଭାଇ କଣ ଲେଖିଛନ୍ତି ଚିଠିରେ?
1: ଭାଇ ଯୁବବାଣୀ କାର୍ଯ୍ୟକ୍ରମର ସମସ୍ତ ଅପାଭାଇମାନଙ୍କୁ ନମସ୍କାର ଜଣାଇଛନ୍ତି ଏବଂ ଆକାଶବାଣୀର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଭାଇ। ତେବେ ଦେଖିନେବା ଶୀତଲ, ଭାଇ ଏ ଚିଠିରେ ଆଗକୁ କଣ ଲେଖିଛନ୍ତି ଏବଂ କେଉଁ ଗୀତ ଅନୁରୋଧ କରିଛନ୍ତି?
1: ଭାଇ ଲେଖିଛନ୍ତି, ଯୁବବାଣୀର ସାତ ଦିନର କାର୍ଯ୍ୟକ୍ରମ ସେ ଖୁବ୍ ମନଧ୍ୟାନ ଦେଇ ଶୁଣୁଛନ୍ତି। ତାଙ୍କୁ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ମନଛୁଆଁ ଲାଗୁଛି ଏବଂ ସମସ୍ତ ଅପାଭାଇଙ୍କ ଉପସ୍ଥାପନା ମନକୁ ଛୁଉଁଛି। କାର୍ଯ୍ୟକ୍ରମର ସମସ୍ତ ପର୍ଯ୍ୟାୟ ବେଶ୍ ଶିକ୍ଷଣୀୟ ହେଉଛି ବୋଲି ଭାଇ ଲେଖିଛନ୍ତି ଏବଂ ଭାଇଙ୍କର ଅନୁରୋଧର ଗୀତଟି ରହିଛି ମତେ ଆଣିଦେଲୁ ଲକ୍ଷେ ଫଗୁଣ ଚଳଚ୍ଚିତ୍ରର ଶୀର୍ଷକ ଗୀତଟି, ଯାହାକୁ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ଶୈଳବାଳା ମହାପାତ୍ର।
0: ତେବେ ଭାଇ ଶୁଣେଇ ଦେଉଛୁ ଆପଣଙ୍କ ମନପସନ୍ଦର ଗୀତଟି।

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ମତାମତ ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com।
0: କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ସ୍ୱାତି।
0: ରହୁଛୁ,
1: ନମସ୍କାର।

0: ଶେଷ ହେଲା ଯୁବବାଣୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆକାଶବାଣୀ କଟକ
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭବ୍ୟ ରସାୟନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶର 3ଟି ସ୍ଥାନରେ ନିର୍ମାଣ ହେବ କେମିକାଲ ପାର୍କ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପେପର ଲିକ୍ ସଂଶୋଧନ ବିଲ୍କୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 10 କୋଟିର ଜରିମାନା ସହ 10 ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା। ଫାଷ୍ଟ୍ରାକ୍ କୋର୍ଟରେ 3 ମାସର ହେବ ଶୁଣାଣି। କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ବଲ୍ଲାରୀ ଗୁଣ୍ଡକାଲ ମଧ୍ୟରେ 46 କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖର୍ଚ୍ଚ ହେବ 1,264 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। तो सुनिए इस महीने 26 जुलाई सुबह 11 बजे मन की बात आकाशवाणी और दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स।

ସକାଳ 6:35ରେ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ରଜତ କର। ଶ୍ରୀମଦ୍ ଭାଗବତର 106ତମ ଭାଗ ସକାଳ 6:40ରେ, ଆମର ସ୍ୱାସ୍ଥ୍ୟ ସକାଳ 7:10ରେ, ଏଥିରେ ବୁଡ଼ିଯିବାରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ଦାସ। ପ୍ରଭାତ ପରିକ୍ରମା ସକାଳ 7:25ରେ, ସକାଳ 7:35ରେ ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ, ଏଥିରେ ଆଲୋଚନା ଓଡ଼ିଆ ଯୁକ୍ତାକ୍ଷର ଓ ଉଚ୍ଚାରଣ ଆଲୋଚନା କରିଛନ୍ତି ଡାକ୍ତର ସଦାନନ୍ଦ ନାୟକ। ଚିରସବୁଜ ସକାଳ 7:40ରେ, ଏଥିରେ ଶୁଣିବେ ଇନ୍ଦ୍ରାଣୀ ମିଶ୍ର ଏବଂ ଶ୍ୟାମାମଣି ଦେବୀ ଗାଇଥିବା ପଲ୍ଲୀ ଗୀତ। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30ରେ, ଏଥିରେ ସୁନାବେଶ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଭାସ୍କର ମିଶ୍ର। ବୈଦେଶିକ ବିଳାସର 91ତମ ଭାଗ ସକାଳ 8:45ରେ, ଗୀତ ଗୀତିକା ସକାଳ 9ରେ, ଅଭୁଲା ଗୀତ ଦିନ 11:10ରେ ଶିଳ୍ପୀ ଆରତୀ ମିଶ୍ର ଏବଂ ଇତିଶ୍ରୀ ଦାସ। ପାଲା ଦିନ 11:30ରେ ପରିବେଷଣ କରିଛନ୍ତି ବସନ୍ତ କୁମାର ରଥ ଏବଂ ସାଥୀ। ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାମାନଙ୍କର ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ରେ। ଏକ ଭାରତ ଶ୍ରେଷ୍ଠ ଭାରତ ଦିନ 12:30ରେ, ଏଥିରେ ଶୁଣିବା ଆଲୋଚନା ମହାରାଷ୍ଟ୍ରର ଅବିସ୍କରଣୀୟ ନାରୀ ପ୍ରତିଭା, ଆଲୋଚନା କରିଛନ୍ତି ରାଧା ଜୋଗ୍ଲେକର। ସାନ୍ତାଳୀ ଗୀତ ଦିନ 1:10ରେ ପରିବେଷଣ କରିଛନ୍ତି ଗୋବିନ୍ଦ ଚନ୍ଦ୍ର ସୋରେନ। ନାରୀମହଲ ଦିନ 1:20ରେ, ଏଥିରେ ଆଳାପରେ ରହିଛି ଡକ୍ଟର ସୋମା ଚାନ୍ଦଙ୍କ ସହିତ ସାକ୍ଷାତକାର। ଆମ ଆଇନ ଦିନ 2:45ରେ, ଏଥିରେ ଶୁଣିବେ ନାରୀ ସୁରକ୍ଷାରେ ବଳାତ୍କାର ନିରୋଧ ଆଇନ, ଏ ସମ୍ପର୍କରେ ମାନସ ରଞ୍ଜନ ଖଟୁଆଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3ରେ, ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପ୍ରଚାର କରିବ। ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10ରେ, ଅସରନ୍ତି ଅପରାହ୍ନ ଅପରାହ୍ନ 3:25ରେ, ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ରେ, କିଶୋର ଚକ୍ର ଅପରାହ୍ନ 5ରେ, ଯୁବବଣୀ ଅପରାହ୍ନ 5:30ରେ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 99ତମ ଭାଗ ସନ୍ଧ୍ୟା 6:10ରେ। ସମ୍ବଲପୁର ଅଞ୍ଚଳର ଗୀତ ଗାଇଛନ୍ତି ନିରୁପମା ପୁହାଣ ଏବଂ ପାର୍ବତୀ ଜେନା ସନ୍ଧ୍ୟା 6:30ରେ। ଜିଲ୍ଲା ହାଲଚାଲ ରହିଛି କଟକ ଜିଲ୍ଲାର ସମ୍ପର୍କରେ ରାତି 7:25ରେ। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦ୍ୱାଦଶ ଭାଗ ରାତି 8:30ରେ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରୀ ମୋହନ ମହାନ୍ତି। ଆସନ୍ତାକାଲିର କାର୍ଯ୍ୟସୂଚୀ, ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 88ତମ ଭାଗ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର .gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ କୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହରା ନୀତି ସମ୍ପନ୍ନ କରିଥିଲେ। ଛେରା ପହରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30ରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ ଟଣାଯାଇଛି।

0: ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ। ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ, କନ୍ଧ, ଭତ୍ରା, ପରଜା, ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ ତିନୋଟି ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପଭି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦେଶରେ ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
2: फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माननीय प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
0: ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ରେଳ ସୁରକ୍ଷା ସମ୍ଭନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ୍ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି ଏହି ଅଦାଲତଗୁଡ଼ିକ ଅଧୀନରେ 2025 ମସିହାରେ 1,43,936 ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ଭାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏଚ୍ସିଏଲ୍ ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ ଏଆଇ ସହିତ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। ଏଚ୍ସିଏଲ୍ ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6,000 ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ ଏଆଇ କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି ଏସ୍ସିଏଲ୍ ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀମାନଙ୍କୁ ସିଧାସଳଖ ଭାବେ ଜବ୍ ଥିରେ ପ୍ରାପ୍ତ ହୋଇପାରିବ।
0: सूचना अनुसार एचसीएल टेक राज्य में एक डेवलपमेंट सेंटर प्रतिष्ठा करिबो। एहा द्वारा आईटी इकोसिस्टम सुदृढ़ हेबो। सेहिबळी सर्वम एआई

0: ରାଜ୍ୟରେ ଏଆଇ ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏହି ଦୁଇଟି ପ୍ରକଳ୍ପ ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭିର ଗତିଶୀଳତାକୁ ପ୍ରୋହାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍ ଯୋଜନାରେ 40,50,75,740 ଅନୁଦାନ ରାଶିକୁ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ପୂର୍ବୋଦୟର ପ୍ରବେଶପଥ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସମଗ୍ର ଦେଶରେ ଇଭି ବ୍ୟବହାର ବୃଦ୍ଧି ପାଇଛି। ଗତ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ପ୍ରତିଶତ ଇଭି ବିକ୍ରି ହୋଇଥିବା ଶ୍ରୀ ଜେନା କହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିଭିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିଭିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିଭିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଏ। ପାଣିପାଗ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6:00 ସୁଦ୍ଧା 614.2 ଫୁଟ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ
2: ଆଜିର ପ୍ରସଙ୍ଗ ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା। ଆଲେଖ୍ୟ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବେଦ ହେଉଛି ଆମ ପ୍ରାଚୀନ ବିଶ୍ୱ ସଂସ୍କୃତିର ଏକ ଆଦ୍ୟ ଗ୍ରନ୍ଥ। ବୈଦିକ ଯୁଗରୁ ଆମ ସଂସ୍କୃତିର ରଥ ଓ ରଥଯାତ୍ରାର ବର୍ଣ୍ଣନା ଥିବା ଦେଖାଯାଏ। ବୈଦିକ ମତ ଅନୁସାରେ ସୂର୍ଯ୍ୟଦେବ ସମଗ୍ର ବିଶ୍ୱ ଭ୍ରମଣ ପାଇଁ ସପ୍ତାଶ୍ୱଯୋଚିତ ରଥ ବ୍ୟବହାର କରୁଥିଲେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ବିଭିନ୍ନ ଦେବତାଙ୍କର ବ୍ୟବହାରରେ ଲାଗୁଥିବା ରଥ ବିଷୟରେ ବର୍ଣ୍ଣନା ରହିଛି। ଦେବତାମାନଙ୍କର ପାଇଁ ଦେବରଥ ବା ମରୁତ ରଥ, ଆମୋଦ ପ୍ରମୋଦ ତଥା କ୍ରୀଡ଼ା କୌତୁକ ପାଇଁ ପୁଷ୍ପରଥ, ଯୁଦ୍ଧ ଉଦ୍ଦେଶ୍ୟରେ ବ୍ୟବହୃତ ରଥକୁ ସଂଗ୍ରାମିକ, ବୈନାୟିକା, କର୍ଣ୍ଣରଥ ଓ ନ୍ୟାୟାଧୀଶଙ୍କ ନିମନ୍ତେ ଯୋଗ୍ୟ ରଥ, ପରିଭ୍ରମଣ ନିମନ୍ତେ ପରିଘଟିକା ରଥ ଆଦିର ବର୍ଣ୍ଣନା ରହିଛି। ଏମିତିକି ମର୍ତ୍ତ୍ୟରୁ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ରଥଗର୍ଭକ ନାମକ ରଥର ବ୍ୟବହାର ହୋଇଥିବା ଜଣାଯାଏ। ଋଗ୍ବେଦରେ ରଥ ଶବ୍ଦ 1700 ଥର ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300ରୁ ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ

ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୁପ ଯୁପ ରଥ ଓ ସରର ସୃଷ୍ଟି ହେଲା। ସେହିଦିନରୁ ସୁପ ଓ ଯୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଷରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥର ସାରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ ମହାଭାରତ ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରାଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥ ଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600ରେ ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଶାନ୍ତିସ୍ତୂପ, ବୋଧଗୟା, ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। ଚତୁର୍ଥ ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ୍ ରଖୋଟାନ୍ ସହର ଏବଂ ନେପାଳର ପାଟଳୀପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ୍ ଦେଶ ଖୋଟାନ୍ର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି

ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି ତିନି ରଥରେ ବିରାଜମାନ ହୁଅନ୍ତି ଓ ନବଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ ଏହା କେବଳ ଶାରୀରିକ ନୁହେଁ, ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲୀଳାଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏହା ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।

0: ଆକାଶବାଣୀ କଟକ
1: ନମସ୍କାର। ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ପୁରୀ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି। ଭବ୍ୟ ରସାୟନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶର 3 ସ୍ଥାନରେ ନିର୍ମାଣ ହେବ କେମିକାଲ ପାର୍କ, ଖର୍ଚ୍ଚ ହେବ 3030 କୋଟି ଟଙ୍କା। ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ମିଳିଲା ଅନୁମୋଦନ। କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଟକାଲ ମଧ୍ୟରେ 46 କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖର୍ଚ୍ଚ ହେବ 1264 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ମୁଲତବୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚଣମାଝି। ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଦେଶରେ ଗତ ଏପ୍ରିଲ୍ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି କହିଲେ କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ। ବିନା ଅନୁମତିରେ କୋର୍ଟ କାର୍ଯ୍ୟବିଧିର ଭିଡ଼ିଓ ରେକର୍ଡିଂ ଓ ସାମାଜିକ ଗଣମାଧ୍ୟମ ପ୍ରସାରଣ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ। ହୀରାକୁଦର ଜଳଭଣ୍ଡାରର ବନ୍ଦ ହେଲା 4 ଗେଟ୍, ବର୍ତ୍ତମାନ 12 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।
0: ଆକାଶବାଣୀ କଟକ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମ ଗୀତଟି କଥାଚିତ୍ର ଗୋପରେ ବଢ଼ୁଛି କଳାକର ନାହିଁ। ଗାଇଛନ୍ତି ଜଲି ମୁଖାର୍ଜୀ, ବିନୋଦ ରାଠୋଡ ଏବଂ ଅନୁପମା ଦେଶପାଣ୍ଡେ।

ଶୁଣୁଥିଲେ ଓଡ଼ିଆ କଥା ଚିତ୍ରଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରଠୁ। ସମୟ ବର୍ତ୍ତମାନ

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧାୟକକୁ କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା, ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ୱଷ୍ଟ କଲା ଭାରତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3ଟି ସ୍ୱତନ୍ତ୍ର କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିଭିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟ୍ୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ ପଞ୍ଚମ ଦିନ ପାଇଁ ଗୃହରେ

ହଟ୍ଟଗୋଳ ଜାରି ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ପୁନର୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପୂର୍ବାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣ ପ୍ରଶ୍ନକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ବେଳେ କାର୍ଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସଦନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଗିଲ୍ ବିଜୟ ଦିବସ ଦେଶର ସାର୍ବଭୌମତ୍ୱ ରକ୍ଷା କରିଥିବା ସୈନିକମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ୍ କହିଥିଲେ। ଏହାପରେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ 12ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଲୋକସଭାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ସରକାର ପ୍ରଥମ ଦିନରୁ ହିଁ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର କେତେକ ସର୍ତ୍ତ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରୁ ନାହିଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ୍ ବିରୋଧୀଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ଦଳକୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି ଆଲୋଚନା ସମୟରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ ସିଜେପିର ଦାବିଗୁଡ଼ିକୁ ସେମାନେ ଶୁଣିଛନ୍ତି। ସିଜେପି ପକ୍ଷରୁ 3ଟି ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି ଏବଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସରକାର ଆସନ୍ତାକାଲି ଏହି ପ୍ରତିନିଧି ଦଳ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ବାଣିଜ୍ୟିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବୁଖାରେଷ୍ଟଠାରେ ଆୟୋଜିତ ଭାରତ ଓ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ରୋମାନିଆର ରଣନୀତିକ ଅବସ୍ଥିତି, ଦକ୍ଷ ଶ୍ରମଶକ୍ତି ଏବଂ ୟୁରୋପୀୟ ସଂଘ ସହ ଏହାର ମଜବୁତ ସମନ୍ୱୟ ଏହାକୁ ଭାରତ ପାଇଁ ଏକ ଦୃଢ଼ ଅଂଶୀଦାର ଭାବେ ଗଢ଼ି ତୋଳିଛି। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ଚୁକ୍ତି ବାଣିଜ୍ୟ ପୁଞ୍ଜିନିବେଶ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳକୁ ପ୍ରୋହାହିତ କରି ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହାର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭାରତ ଏବଂ ରୋମାନିଆ ପ୍ରତିରକ୍ଷା ଉତ୍ପାଦନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆଣବିକ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବହୁମାତ୍ରାରେ ବୃଦ୍ଧି କରିପାରିବେ। ଏତଦ୍ବ୍ୟତୀତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ନିବେଶକ ଅନୁକୂଳ ସଂସ୍କାର ଏବଂ ବିକଶିତ ଭାରତ 2047 ସଂକଳ୍ପ ବିଶ୍ୱସ୍ତରୀୟ ଭାଗିଦାରୀ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇସ୍ଲାମାବାଦ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ୱଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ, ରାମ, କୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟ ସିଂହଦେବ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯାଇଥିଲା। ଅପରାହ୍ନ ପ୍ରାୟ 4:30ଟାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଭାରତ ଏବଂ

0: ଇସ୍ରାଏଲ୍ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଚଳିତ ମାସ 20ରୁ 23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ ବ୍ୟାପକ ଏବଂ ପାରସ୍କରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ସେମିଫାଇନାଲ୍ ମ୍ୟାଚ୍ ଆଜି ରାତିରେ ଅନୁଷ୍ଠିତ ହେବ। ଭାରତର ରବି ବୀର ଭେଙ୍କଟ ବୁଡ଼ିଗିନା ଏବଂ ଅଲି ଇମାମ ପୁରୁଷ S13 100 ମିଟର ଫ୍ରି ଷ୍ଟାଇଲ୍ ପାରା ସୁଇମିଂ ପ୍ରତିଯୋଗିତାର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ଆଇଚିଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏବଂ ପାକିସ୍ତାନ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି T20 କ୍ରିକେଟ୍ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶରେ ଥିବା ଆଥ୍ଲେଟିକ୍ ପାର୍କରେ ଖେଳାଯିବ। ମହିଳା ପ୍ରତିଯୋଗିତା September 17-22 ଏବଂ ପୁରୁଷ ଟୁର୍ଣ୍ଣାମେଣ୍ଟ September 24-1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରେୟସ୍ ଆୟର ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବାକୁ ଥିବାବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ୱଷ୍ଟ କଲା ଭାରତ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଉଦ୍ୟାନ କୃଷିକୁ ପ୍ରୋହାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ମାଗଣା ଚାରା, ସବ୍ସିଡି ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟାନ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋହାହନ ଦିଆଯାଉଥିବା ଜିଲ୍ଲାର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି।
2: ରାଜ୍ୟ ସରକାର ଗୋଟେ ଯୋଜନା କରିଛନ୍ତି, ସ୍ପେଶାଲ କ୍ରପ ସ୍ପେସିଫିକ୍ ସ୍କିମ୍। ଏହି ମାଧ୍ୟମରେ ଯୋଉ ଚାଷୀ ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ, ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବି ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି, ସେମାନେ ଭଲ ଲାଭ ପାଉଛନ୍ତି। ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନ୍ଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନ୍ଭର୍ଜେନ୍ସ କରିକି ଏଇ ଯୋଉ ଫ୍ରୁଟ୍ ସ୍ପେସିଫିକ୍ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହେଉଛି। ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି, ଏବଂ ତା ସହିତ ଯୋଉ ମସରୁମ୍ ପ୍ରୋଡକ୍ସନ୍ ୟୁନିଟ୍ ଅଛି ଆମର, ଏଇଠି ସେଲ୍ଫ ହେଲ୍ପ ଗ୍ରୁପ୍ ମା ମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବ୍ସିଡି ପାଉଛନ୍ତି। ପିଆଜ ସହାୟତା ଗୃହ 2 ଲକ୍ଷ ଟଙ୍କାର ପ୍ରୋଜେକ୍ଟ, 1 ଲକ୍ଷ ଟଙ୍କା ସବ୍ସିଡି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି, ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। 9 ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀମା ମନ୍ଦିରରେ 3 ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବାବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ ଓ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭିଜି ରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳ।

0: କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ଖରିଫ ଧାନ ଫସଲ ବୀମା ପଞ୍ଜିକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦାବି ଆପତ୍ତି ଗ୍ରହଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବିକଶିତ ଭାରତ ଗ୍ରାମ ରୋଜଗାର ଓ ଆଜୀବିକା ମିଶନ ଯୋଜନାର ପ୍ରଭାବଶାଳୀ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ ଏବଂ କୃଷି ସହ ଉଦ୍ୟାନ କୃଷି, ମହ୍ୟଚାଷ ଓ ଜଳସେଚନର ବିକାଶ ଉପରେ ଆଲୋଚନା ହୋଇଛି। ଜାତୀୟ ମହ୍ୟଚାଷୀ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମହ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ୍ ସମେତ ଆଧୁନିକ ମହ୍ୟଚାଷକୁ ପ୍ରୋହାହନ ଦେବା ପାଇଁ ମହ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଦୁପଯୋଗ ମାଧ୍ୟମରେ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟ ମଧ୍ୟରେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଚାରାଧୀନ ପେନ୍ସନ୍, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ମାମଲାର ଅଗ୍ରଗତି ସମୀକ୍ଷା କରାଯାଇ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଶୁଣୁଥିଲେ ଜିଲ୍ଲା ହାଲଚାଲ।

କୋଟି ଓଡ଼ିଆଙ୍କର ଭାବର ଠାକୁରଙ୍କର ଏ ଯାତ୍ରା। ମହାପ୍ରଭୁ ସମସ୍ତଙ୍କୁ ଚକ୍ର ଆଢୁଆଳରେ ରଖିଥାନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦର ବାରିଧାରା ସମସ୍ତଙ୍କ ଉପରେ ଏମିତି ବରସୁଥାଉ।

ଅଧିକ ବହୁଳ ଭାବରେ ବ୍ୟବହାର କରାଯାଉଛି।

0: ବିଭାଗ ହଉ, ଆମର କୃଷି ବିଭାଗ ହଉ, ବିଜ୍ଞାନ ବିଭାଗ ହଉ, ଯେଉଁମାନଙ୍କ ଦ୍ୱାରା ଏଇଟା ମିଳୁଛି ଆଉ ଚାଷୀମାନେ ତାକୁ ନେଇ ନିଜର ବିଭିନ୍ନ ଡେମୋନ୍ଷ୍ଟ୍ରେସନ ୟୁନିଟ୍ କରିଛନ୍ତି, ସେଠୁ ମଧ୍ୟ ବିକା ଯାଇପାରିଛି। ତେଣୁ ସେଇ ଏଇ କିସମଟି ଚାଷୀମାନେ ଆରାମରେ ପାଇପାରିବେ ଆଉ ଏଇ କିସମଟି ମଧ୍ୟ ନିଜ ଓଜନର ଯେତିକି ଖାଇବ ମଳ ଖାଇବ ସେଥିରୁ 90-95% ସେ ମଳ ତ୍ୟାଗ କରିବ। ଯେତିକି ତାର ସେ ଖାଦ୍ୟ ଖାଏ ସେଥିରୁ 90-95% ସେ ମଳ ଆକାରରେ ତ୍ୟାଗ କରେ, ଯୋଉଟା କି ଆମର ବହୁତ ଭଲ ପରିବେଶ ପାଇଁ। କାରଣ ଯେତେ ସେ ତ୍ୟାଗ କରିବ ମଳଟା ସେଇ ହିସାବରେ ଆମେ ଆମର ଖତଟାର ଅମଳ ମଧ୍ୟ ସେଇ ହିସାବରେ ଅଧିକ ହବ ଆଉ ସେ ବିଭିନ୍ନ ପ୍ରକାର ପରିସ୍ଥିତିରେ ଯେତେ ପ୍ରତିକୂଳ ପରିବେଶ ହେଲେ ମଧ୍ୟ ସେ ବଞ୍ଚିପାରେ ବଢିପାରେ। ତେଣୁ ଏଇ କିସମଟା ଆମର ଓଡ଼ିଶାର ଯୋଉ ପ୍ରାକୃତିକ ପରିବେଶ ପାଇଁ ବ୍ୟବହାର କରିବାଟା ବେଶୀ
1: ଓଡ଼ିଶାରେ ବହୁ ଭାବରେ ଚାଷ କରାଯାଉଛି। ଆମର କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ବିଭାଗ, ବିଜ୍ଞାନ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସେଇଠି ମଧ୍ୟ ସେମାନେ ସଂଗ୍ରହ କରିକି ଚାଷ କରିପାରିବେ। ତେଣୁ ଯୋଉ ଜିଆ ଆଣିବେ କୁହନ୍ତୁ, ସେଟାକୁ ଆପଣ ଚାଷ କରିବେ, ଖତ ତିଆରି କରିବେ, କେମିତି କଣ କରିବେ?
0: ଜିଆଟା ଯୋଉ ଛାଡିବା ଆମେ ସେଟା ନିହାତି ଭାବେ ଶୀଘ୍ର ବଂଶବୃଦ୍ଧି କରିପାରୁଥିବ। କାରଣ ସେମାନଙ୍କର ଯଦି ବଂଶବୃଦ୍ଧି କରିବାର ହାରଟା କମ ରହିବ ତାହେଲେ ଆମେ ଯେତିକି ଆମେ ଆବର୍ଜନାରେ ତାକୁ ଦବା ସେ ସେହି ହିସାବରେ ତାକୁ ପଚେଇ ପାରିବେନି, ତାକୁ ସଢେଇ ପାରିବେନି। ସେମିତି ଯେତେ ଅଧିକ ଆମେ ଅଳିଆ ଆବର୍ଜନା ମଧ୍ୟ ଦବା ସେଥିରେ ସେ ବଞ୍ଚି ମଧ୍ୟ ପାରୁଥିବ ଆଉ ଛାଡିବା ମାତ୍ରେ ସେ ତାର କମ୍ପୋଷ୍ଟ ତିଆରି କରିବା ପ୍ରକ୍ରିୟା ଷ୍ଟାର୍ଟ କରିବ। ତାପରେ ସେ ଝିଅମାନେ ଅନ୍ୟମାନଙ୍କ ସହିତ ମଧ୍ୟ ମିଶିକି ରହିପାରୁଥିବେ, ବିଭିନ୍ନ ପ୍ରତିକୂଳ ପରିବେଶ ସହିପାରୁଥିବେ, ଅଧିକ ସଡ଼ାପତ୍ର ଖାଉଥିବେ କିନ୍ତୁ ମାଟିଟାକୁ ଖାଉନଥିବେ, ସେ ବେଶୀ ଭିତର ସ୍ତରରେ ନ ରହି ଆବର୍ଜନାର ଉପର ସ୍ତରରେ ରହୁଥିବେ। ଏଇଭଳି ଭାବେ ତାଙ୍କର ବିଭିନ୍ନ ଗୁଡ଼ିଏ ଗୁଣ ରହିବା ଦରକାର। ଏହି ଗୁଣ ଗୁଡିକ ରହିଲେ ଦେଖିକି ଆମର ଯୋଉ ଜିଆଟା ଚୟନ କରାଯାଏ।
1: ତାଙ୍କ ପାଇଁ କଣ ଖାଦ୍ୟ ଦରକାର? ଯୋଉ ଅବଶ୍ୟ ବର୍ଜ୍ୟବସ୍ତୁ ଯେଉଁ କହୁଛନ୍ତି ରହୁଛି କଣ କଣ ସେଗୁଡ଼ିକ ରହିଛି ଯୋଉଟାକି ଜିଆ ଛାଡିବା ସେ ଜିନିଷ ନିହାତି ଆମେ ପ୍ରସ୍ତୁତ ଜାଣିବା।
0: ଆମର ତା ପାଇଁ ଯୋଉ ଜିନିଷଟା ପଶୁନି ସେଇ ଜିନିଷଟିକୁ ଛାଡିଦେଲେ, ଯୋଉଟାକି ଆମେ କହୁଛେ କାଚ ଇଟା ପଥର ଏଇ ଜିନିଷଟାକୁ ଛାଡିଦେଲେ, ବାକି ଯୋଉ ଜିନିଷ ସରିପାରିବ ସେ ସବୁ ଜିନିଷ ଆମର ଜିଆ ଖତ ପାଇଁ ମାନେ ଖତ ଚାଷ ପାଇଁ ସେ ବର୍ଜ୍ୟବସ୍ତୁ ଆମର ଉପଯୋଗୀ ହୋଇପାରିବ। ସେ ଆମର ଗାଈ ଅଛି, ଛେଳି ଅଛି, ମେଣ୍ଢା ଅଛି, କୁକୁଡ଼ା ଅଛି, ତାର ଯେତେ ପ୍ରକାର ଆମର ବାହାରିଲା ଗୋବର ଖତ ସେ ସବୁକୁ ଆମେ ବ୍ୟବହାର କରିପାରିବା। କୃଷିଜାତ ଜିନିଷ ଯେତେ ବର୍ଜ୍ୟବସ୍ତୁ ଗଛର ପତ୍ର ଚୁପାଠୁ ଆରମ୍ଭ କରି ଯେକୌଣସି ଗଛରେ ମିଳିଗଲେ, ଯାହା ଅଗାଡ଼ି ବାହାରିଲା, ଯୋଉ ନଡ଼ିଆ କଟା ବାହାରିଲା, ଗୁଣ୍ଡ ବାହାରିଲା, ଯେକୌଣସି ଫସଲ ହଉ ତାର ଯାହା ବି ବର୍ଜ୍ୟବସ୍ତୁ ରହିଲା ତାକୁ ମଧ୍ୟ ଆମେ ଉପଯୋଗ କରିପାରିବା। ସେମିତି ଯାହାର ପାଖାପାଖି ଜଙ୍ଗଲ ଅଛି, ଜଙ୍ଗଲ ଜାତ ଯେତେ ବର୍ଜ୍ୟବସ୍ତୁ ତାକୁ ମଧ୍ୟ ବ୍ୟବହାର କରିପାରିବା। ଗୋବର ଗ୍ୟାସ୍ ପ୍ଲାଣ୍ଟ ମଧ୍ୟ ଯୋଉଠି ଅଛି ତାର ଆବର୍ଜନା ବ୍ୟବହାର କରିପାରିବା। ଆମର କୃଷିଭିତ୍ତିକ ହଉ, ରୋଷେଇ ଶାଳରୁ ହଉ, ଯେତେ ପ୍ରକାର ଆବର୍ଜନା ବାହାରୁଛି, ଯୋଉଠି ଯାହା ମଇଳା ବାହାରୁଛି, ସେ ସବୁକୁ ବ୍ୟବହାର କରିକି ଆମେ ଜିଆ ଖତ ପ୍ରସ୍ତୁତ କରିପାରିବା। ଦେଖନ୍ତୁ, ଖତ ପୃଷ୍ଟି କରିବା ପାଇଁ ବିଭିନ୍ନ ଗୁଡିଏ ପ୍ରଣାଳୀ ଅଛି, ଯେମିତି ଆମର କୁଣ୍ଡ ପଦ୍ଧତି ଅଛି, ବିମ୍ ପଦ୍ଧତି ଅଛି, ବାଉଁଶ ଦ୍ୱାରା ଆମର ଯୋଉ ଗୋଟେ ପ୍ରସ୍ତୁତ ହଉଛି ବକ୍ତା ତା ଭିତରେ ମଧ୍ୟ ହେଇପାରୁଛି, କାଠ ବାସରେ ହେଇପାରୁଛି, ଚଟାଣ ଉପରେ ମଧ୍ୟ କରା ହଉଛି। ଆଜିକାଲି ବିଭିନ୍ନ ଆମର କୃଷି ବିଭାଗ, ଉଦ୍ୟାନ ବିଭାଗ ତରଫରୁ ପଲିଥିନରେ ମଧ୍ୟ ପ୍ରସ୍ତୁତ କରାଯାଉଛି। କିନ୍ତୁ ଆମେ ତାର ବ୍ୟବସାୟିକ ଭିତରେ କରିବାକୁ ଚେଷ୍ଟା କରିବା, ଆମେ ନିହାତି ଭାବରେ କୁଣ୍ଡ ପ୍ରଣାଳୀଟାକୁ ହିଁ ପ୍ରଥମେ ପ୍ରାଧାନ୍ୟ ଦେବା। ହଁ, ସେଇଟାକୁ ହିଁ ଆମେ ପ୍ରାଧାନ୍ୟ ଦେବା।
1: କେମିତି

ସେଥିପାଇଁ ବଡ଼ ବଡ଼ କୁଣ୍ଡ କରାଯାଏ ତାହା ଆମେ ଦୁଇଟା କୁଣ୍ଡ କରୁ କାହିଁକି ନା ଗୋଟେ କୁଣ୍ଡରେ ଆପଣ ଅଳିଆ ସଢ଼େଇବେ ଦ୍ୱିତୀୟ କୁଣ୍ଡରେ ଆମେ ଯୋଉ ସଢ଼ା ଅଳିଆଟାକୁ ତାକୁ ପକେଇଲା ପରେ ସେଥିରେ ଜିଆ ଛାଡ଼ିକିରି ଆମେ ଜିଆ ଖତ ପ୍ରସ୍ତୁତ କରିବା ପ୍ରାୟ ସବୁବେଳେ ଦୁଇଟା କୁଣ୍ଡ କରାଯାଏ ସେ ଦୁଇଟା କୁଣ୍ଡ କରାଯାଏ ପ୍ରାୟତଃ ସାଇଜ ଆମର ରଖାଯାଏ 20 ଫୁଟରେ 7 ଫୁଟରେ 8 ଫୁଟ ଏବଂ ଆଉ ଗୋଟେ ହେଲା 15 ଫୁଟରେ 5 ଫୁଟ ଆଉ 8 ଫୁଟ କାହିଁକିନା ପଚିଗଲା ପରେ ଟିକେ ତାର ଆକାରଟା କମିଯାଏ ତେଣୁ ଗୋଟେ କୁଣ୍ଡର ସାଇଜ ଟିକେ କମ ହେଲେ ଆଉ ସବୁ ବର୍ଷା ଆଉ ଖରାରୁ ରକ୍ଷା କରିବା ପାଇଁ ଗୋଟେ ଆମର ସେଟ୍ ତିଆରି କରିବା ଛାଉଣୀ କରାଯାଏ ଆପଣ ସାଧାରଣ ଆମର ନଡ଼ା ଯୋଉ ସେଥିରେ ମଧ୍ୟ କରିପାରିବେ କିଛି ଅସୁବିଧା ନାହିଁ ତାପରେ ପ୍ରଥମେ ଆମେ ଆମର ଯୋଉ ସଂଗ୍ରହ କରାଯାଇଥିବା ଅଳିଆକୁ ତାକୁ ଆମେ ବଡ଼ କୁଣ୍ଡଟାରେ ଆମେ ଛୋଟ ଛୋଟ ସ୍ତର କରିକି ଦେବା 15-20 ସେଣ୍ଟିମିଟର କି 25 ସେଣ୍ଟିମିଟର ଗୋଟେ ଗୋଟେ ସ୍ତରରେ ଦେବା ପ୍ରତି ସ୍ତରରେ ଆମେ କିଛି କିଛି ଗୋବର ପାଣି ତାକୁ ଛିଞ୍ଚିବା ଛିଞ୍ଚିକି ପ୍ରତି ଥର ଆମେ ଗୋଟେ ଗୋଟେ ସ୍ତର କରିକି କୁଣ୍ଡଟାକୁ ପୂର୍ଣ୍ଣ କରିବା ଯେତେବେଳେ କୁଣ୍ଡଟା ଆମର ପୂର୍ଣ୍ଣ ହେଇଯିବ ଉପର ସ୍ତରଟାକୁ ଆମେ କଣ କରିବା ଟିକେ ଗୋବର ବେଶି ଅଧିକ ଆକାରରେ ଗୋଟେ ଲେପ ଦେଇକି ତାକୁ ଭଲସେ ଲେଖିଦେବା ଏମିତି କଣ କଲେ ଆମର ପ୍ରାୟ ମାସେ ଭିତରେ ଅଳିଆ ଗୁଡାକ ସରିଯିବ ଯଦି ଆମେ ସେ ଅଳିଆ ଗୁଡାକ ଜଲ୍ଦି ସରେଇଦେବା ତାହେଲେ ଆମର ଜିଆଟା ଯୋଉ ଆମେ ଛାଡିବା ତା ପରବର୍ତ୍ତୀ ଅବସ୍ଥାରେ ତାହେଲେ ସେଟା ବଂଶ ବୃଦ୍ଧି କରିବା ପାଇଁ ସହଜ ହେବ ଓ ଆମର ଖତଟା ଜଲ୍ଦି ପ୍ରସ୍ତୁତ ହେବ ଏହି ସଢା ଜିନିଷଟାକୁ ଆମେ ଆର କୁଣ୍ଡକୁ ଟ୍ରାନ୍ସଫର କରିଦେଲେ ଭଲ ପୁଣି ଆମେ ଏ କୁଣ୍ଡରେ ଆମେ ପୁଣି ଆମର ଯୋଉ ନୂଆ

0: ଏହାକୁ ପକେଇ ଦେଲା ତାପରେ ସେଇ ଯୋଉ ଅଳିଆଟାକୁ ଆମେ ସେଠି ଛାଡିବା ତୁ ସେଥିରେ ଯୋଉ କୁଣ୍ଡଟା ହେଇଯିବ ତାର ଗୋଟିଏ ଖଟ ଟିକେ ଲୁଚା ହେଇଯିବ କାହିଁକି ନା ଯୋଉ ଆମେ ପାଣି ଦେବା ଯୋଉ ଜିଆ ଖତର ପାଣି ଆମେ କହୁଛେ ଭର୍ମି ୱାଶ ଟାକୁ ଆମେ ଇଂଲିଶରେ କହୁଛେ ସେଇଟା ମଧ୍ୟ ବହୁତ ଉପକାରୀ ସେଟା ଗୋଟେ ଜୀବ କୀଟନାଶକ ହିସାବରେ କାମ କରେ ତେଣୁ ତାର କୋଉଠି ଆମେ ନାଳ ମାଧ୍ୟମରେ ଯଦି ସଂଗ୍ରହ କରିବା ତାକୁ ଆମେ ଗଛରେ ଯେମିତି କୀଟନାଶକ ଔଷଧ ସ୍ପ୍ରେ କରୁଛେ ସ୍ପ୍ରେ ହେବେ ସେଇଭଳି ସ୍ପ୍ରେ କରିବା ସେଟା ମଧ୍ୟ ଆମର ଫଳ କି ପନିପରିବା ହଉ କି ଫୁଲ ହଉ ତା ପାଇଁ ବହୁତ ଗୋଟେ ଉପକାରୀ ଉପାଦାନ ହିସାବରେ କାର୍ଯ୍ୟ କରିବା କାମ କରେ ତାପରେ ବର୍ତ୍ତମାନ ଆମେ ସେଥିରେ ଯୋଉ ଆମେ ଛାଡିଦେଲେ ଆମର ଅଧସଢା ଅଳିଆଟାକୁ ଛାଡିଦେଲା ପରେ ତାକୁ ସେଥିରେ ଆମେ କୁଣ୍ଡ ପୂରଣ ହେଇଗଲା ପରେ ପାଖାପାଖି ଗୋଟେ ରୁ 2 କେଜି ଆମେ ଜିଆ ଛାଡିଦେବା ଆଉ ପ୍ରତି 2-3 ଦିନ ଆମେ ଚେଷ୍ଟା କରିବା ପାଣି ସିଞ୍ଚନ କରିବା ପାଇଁ ସେଟା ସବୁବେଳେ ଓଦା ରହିବା ଉଚିତ ସେଥିରେ ଆମେ ଜିଆ ମାନେ ଟିକେ ତାଙ୍କର ବଞ୍ଚିବା ପାଇଁ ଅସୁବିଧା ହୁଏ ତେଣୁ ଜଳୀୟାଂଶ ସବୁବେଳେ ଠିକ ରହିବ ପ୍ରାୟ ଆମେ 2-3 ଦିନରେ ଥରେ 10 ଲିଟରରୁ 15 ଲିଟର ପାଣି ଆଣିଲେ ସିଞ୍ଚନ କରିବା କିନ୍ତୁ ଓଦା ରହିବ ତାର ଉପରେ ଆମେ ଗୋଟେ ଓଦା ଅଖା ମଧ୍ୟ ଗୋଡାଇ ଦେବା ଅଖାଟା ରହିଲେ ଜଳୀୟାଂଶ ମେଣ୍ଟେନ ହେଇକି ରହିବ ଆଉ ମଝିରେ ମଝିରେ ସେ ଅଖାଟାକୁ ଟିକେ କାଢିକି ଆମକୁ ଦେଖିବାକୁ ପଡିବ
1: ଆଉ ଗୋଟେ କହୁଥିଲେ ଆପଣଙ୍କର ସମସ୍ତ

0: ପୁରା କଞ୍ଚା ଗୋବର କି କଞ୍ଚା ଯୋଉ ଆବର୍ଜନା ପକେଇବାନି କାରଣ ପୁରା ହଠାତ୍ ତାକୁ ପକେଇଲେ ତାର ଟେମ୍ପରେଚରଟା ବଢିଯାଇଥାଏ ଭିତରେ ଯୋଉଟାକି ଜିଆ ମାନେ ମରିଯିବା ସମ୍ଭବ ନୁହେଁ ସେମିତି ଝିଟିପିଟି ମୂଷା ଚଢି ମାନଙ୍କ ଦ୍ୱାରା ଜିଆକୁ ରକ୍ଷା କରିବା ପାଇଁ ଗୋଟେ ତାର ଜାଲି ପକେଇଦେଲେ ଭଲ ଆଉ କେବେ ଅଧିକ ଜଳସେଚନ କରିବା ନାହିଁ ଯେତିକି ପାଣି ଦରକାର ଶୁଖିବନି ଯେମିତି ସେଇଠି ତାକୁ ଦେଖିକି ପାଣି ଛାଡ଼ିଦେବାନି ଆଉ ଜିଆ ଛାଡିଲା ପରେ ତାକୁ ଆମେ ଓଲଟପାଲଟା କରିବାନି ବସିବା ପାଇଁ ଆମେ ଓଲଟପାଲଟା ମଝିରେ ମଝିରେ କରୁଛେ ଜିଆ ଛାଡିଲା ପରେ ତାକୁ ଆମେ ଆଉ ଓଲଟପାଲଟା କରିବା ନାହିଁ ଆମେ ଯେମିତି ଦେଖୁଛେ ସାଧାରଣ କମ୍ପୋଷ୍ଟ ଆମେ ଯେତେବେଳେ ତାକୁ ଆମେ କମ୍ପେୟାର କରୁଛେ ଜିଆ ଖତ ସହିତ ସେତେବେଳେ ସାଧାରଣ କମ୍ପୋଷ୍ଟରେ ଆମେ ଯୋଉ ସାର ଗୁଡା କହୁଛେ ଯବକ୍ଷାରଜାନ ଫସ୍ଫରସ୍ ବା ପୋଟାସ୍ ଯୋଉଟାକି ମ୍ୟାକ୍ସିମମ୍ ଆମର 0.5%ରୁ 1% ଭିତରେ ରହୁଛି ସେଇ ଦୃଷ୍ଟିରୁ ଆମେ ଦେଖିଲା ବେଳକୁ ଜିଆ ଖତରେ ଆମର ଯୋଉଟା ଆମେ କହୁଛେ ଜୈବ ଅଙ୍ଗାରକ ସେଟା ଯେତେବେଳେ 70.7% ରହୁଛି ଯୋଉଟାକି ବହୁତ ବେଶୀ ସେମିତି ଯବକ୍ଷାରଜାନ ମଧ୍ୟ ଆମର ପାଖାପାଖି 2.5% ରହୁଛି ଫସ୍ଫରସ୍ ମଧ୍ୟ 2% ରହୁଛି ପୋଟାସ୍ ଅଣୁସାର ବିଷୟରେ ଆମେ କହୁଛେ ସେଥିରେ ମଧ୍ୟ ଆମର ସଲଫର ଦସ୍ତା ଏଇସବୁ ଅଣୁସାର ଗୁଡିକ ମଧ୍ୟ ଆମର କିଛି କିଛି ମାତ୍ରାରେ ରହୁଛି ଯୋଉଟାକି ଆମର ପନିପରିବା ଓ ଫଳ ଚାଷ ପାଇଁ ବହୁତ ଭାବରେ ପ୍ରୟୋଜନ
1: ଆଚ୍ଛା ଏଇ ଯୋଉ ଜିଆ ଖତଟି କୋଉ ଫସଲ ପାଇଁ ଆମେ ବ୍ୟବହାର କରିବା କେତେ ପରିମାଣର
0: ଜିଆ ଖତକୁ ତ ଆମେ ସବୁ ଫସଲ ପାଇଁ ବ୍ୟବହାର କରିପାରିବା କିନ୍ତୁ ଶସ୍ୟ ଜାତୀୟ ଫସଲରେ ଜିଆ ଖତଟା ବହୁତ ପରିମାଣର ଦରକାର ହୁଏ କିନ୍ତୁ ଆମେ ଯୋଉ ପନିପରିବା କରୁଛେ କି ଫୁଲ ଚାଷ କରୁଛେ କି ଫଳ ଚାଷ କରୁଛେ ଯୋଉଟାକି ଆମର ଛୋଟ ଛୋଟ ଏରିଆରେ ହେଉଛି ବେଶୀ ଏରିଆ ଆମର ଚାଷୀମାନେ କରୁନାହାନ୍ତି ସେଥିପାଇଁ ସେମାନେ ଆରାମରେ ତାକୁ ବ୍ୟବହାର କରିପାରିବେ ପନିପରିବା ଆମର 4-6 ଟନ୍ ଦରକାର ହେଉଛି ଏକର ପାଇଁ କିନ୍ତୁ ଚାଷୀମାନେ ତ ଆମର ଛୋଟ ଛୋଟ ପ୍ୟାଚରେ କରୁଛନ୍ତି ତେଣୁ ଆରାମରେ ବ୍ୟବହାର କରିପାରିବେ ସେମିତି ଫଳ ଚାଷ ଯୋଉଟା କରୁଛନ୍ତି ଆମ୍ବ ହଉ କଦଳୀ ହଉ ଯାହା ବି କରୁଛନ୍ତି ଗଛ ପ୍ରତି 2-3 କିଲୋଗ୍ରାମ ବ୍ୟବହାର କରିପାରିବେ ଆଉ ଯଦି କୁଣ୍ଡରେ କୌଣସି ଫୁଲ ଗଛ ହେରିକା ଲଗେଇଛନ୍ତି କୁଣ୍ଡ ପିଛା ସେମାନେ 250 ଗ୍ରାମ ବ୍ୟବହାର କରିପାରିବେ
1: ଆଚ୍ଛା ଯୋଉ ଜିଆ ଖତ ଉତ୍ପାଦନ କଲା ପରେ ତାକୁ ବିକିବେ କେମିତି ବିକିବେ ସେ ବିଷୟରେ ଟିକେ
0: ଯୋଉ ଜିଆ ଖତ ସେମାନେ ବାହାର କଲେ ଚାଷୀମାନେ ଆମ ମାର୍କେଟରେ ପ୍ରାୟ 1 କେଜି ପ୍ୟାକେଟରେ ସେଗୁଡାକ ବିକିଲେ ସେଟା ମାର୍କେଟରେ ଭଲ ବିକ୍ରି ହେଇଥାଏ ଆଉ ବର୍ତ୍ତମାନ ଆମେ ଦେଖୁଛେ ମାର୍କେଟରୁ 8-10 ଟଙ୍କା ହିସାବରେ ମଧ୍ୟ ପ୍ରତି କେଜି ହିସାବରେ ଜିଆ ଖତ ବିକ୍ରି ହେଉଛି ଆମେ ଯଦି ଜିଆ ଖତଟାକୁ ଠିକ୍ ଭାବରେ ପ୍ରସ୍ତୁତ କରିବା 1 ବର୍ଷରେ ଆମର 4 ଥର ଅମଳ ହେଇଥାଏ ଆଉ 1 କୁଣ୍ଡରୁ ଆମର ହାରାହାରି 12-15 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଜିଆ ଖତ ଅମଳ ହୁଏ ତେଣୁ ଜଣେ ଚାଷୀ ଯଦି ଠିକ୍ ଭାବରେ କରିବ ଆଉ ଏଟା ବହୁତ ଅଳ୍ପ ପରିଶ୍ରମ ଖର୍ଚ୍ଚ ମଧ୍ୟ ବହୁତ କମ୍ ଯଦି ସେ ଠିକ୍ ଭାବରେ କରିବ ସେ 1 ବର୍ଷରେ 4ଟି ଅମଳ କରି ବର୍ଷକୁ ସେ କିଛି ପରିମାଣରେ ନିହାତି ଭାବରେ ଲାଭ କରିପାରିବ ଯେ କୁଣ୍ଡଟା ତିଆରି 1 ଥର ମାତ୍ର ଖର୍ଚ୍ଚ ହୁଏ ସେଟା ତ 1 ଥର ଖର୍ଚ୍ଚ ହେଲା ପରେ ଆଉ ସେଥିପାଇଁ ଆପଣଙ୍କୁ ବିଲକୁଲ ଖର୍ଚ୍ଚ କରିବାକୁ ପଡେ ନାହିଁ ଯଦି ଗୋଟେ ଚାଷୀ କରୁଛି ବ୍ୟବସାୟିକ ଭିତରେ ସେ କରିବ ତାକୁ ନିହାତି ଆମେ 4-5 ଟାଙ୍କି କରିବା ପାଇଁ ଆମେ ପରାମର୍ଶ ଦଉ ତାର 4-5 ହଜାର ଟଙ୍କା ଖର୍ଚ୍ଚରେ ସେ ଟାଙ୍କି 4-5 କରିପାରିବ ଆଉ ସେଇଟା ଥରେ ହେଇଗଲେ କେବଳ ଅଲଗା ବର୍ଷ ଗୁଡାକ କେବଳ ଜିଆ କି ଗୋବର ଗୁଡାକରେ ହିଁ ତାର ଯାହା ଖର୍ଚ୍ଚ ହବ ଜିଆଟି ବି ମଧ୍ୟ ଥରେ ଆମେ ଛାଡିଲେ ଯଦି ଆମେ ମଝିରେ ବିଲକୁଲ ବନ୍ଦ କରିବାନି ଆମର ଟାଙ୍କିରୁ ମଧ୍ୟ ଜିଆ ଅମଳ ହବ
1: ତେଣୁ
0: ସେ ଜିଆଟି ବି ସଂଖ୍ୟାଟା ବୃଦ୍ଧି ପାଇବ ସେ ଚାଷୀ ମଧ୍ୟ ବିକ୍ରି କରିପାରିବ ତେଣୁ ଜିଆଟା ପାଇଁ ବି ଖର୍ଚ୍ଚ ହେବା ଉଚିତ ନୁହେଁ ଯଦି ଚାଷୀ ଠିକ୍ ଭାବରେ କଲା ତେବେ ମଧ୍ୟ ଆମର ଜିଆ କେଜି ପ୍ରତି 5 ଟଙ୍କା ହିସାବରେ କି 6 ଟଙ୍କା ହିସାବରେ ବିକ୍ରି ହେଉଛି ଯଦି ଚାଷୀ ତାକୁ କିଣିଲା ଆମର ସେହି ହିସାବରେ ଯୋଉ 10-12 କେଜି ଖର୍ଚ୍ଚ ହବ ମିଳିକୁ ଦରକାର ହବ 5-7 ହଜାର ଟଙ୍କା ଖର୍ଚ୍ଚ ହବ ଜିଆ ପାଇଁ ଆଉ ଗୋବର ବି ଯଦି ଚାଷୀର ଗାଈ ହେକା ଅଛି ସେଟା ବହୁତ ଭଲ କଥା ଯଦି ବି ନ ମିଳିଲା ସେ କିଛି ଯଦି ପ୍ରତି ମାସରେ କରୁଛି ପ୍ରତି ତା ଦରକାର ହେଉଛି ସେ କୋଉଠି କଣ୍ଟାକ୍ଟ କଲେ ତାକୁ ଟିକେ ଶସ୍ତାରେ ମିଳିପାରିବ ଏମିତି ଗୋବର ପିଛା ବି ସେ ଯଦି 800 ଟଙ୍କା ବର୍ତ୍ତମାନ ଆମେ ଦେଖୁଛେ ପ୍ରାୟ 700-800 ଟଙ୍କା ଗୋଟେ ଟ୍ରାକ୍ଟରକୁ ଗୋବର ମିଳୁଛି ତେଣୁ ସେହି ହିସାବରେ ତାର ଯଦି 10 ଟ୍ରାକ୍ଟର ଲୋଡ୍ ଦରକାର ହେଲା 8-10 ହଜାର ଟଙ୍କା ତାର ଖର୍ଚ୍ଚ ହେଲା ଏମିତି ଆମେ ଯୋଉଟା କହୁଛେ ଆମେ ଟାଙ୍କିଟାକୁ ଛାଡିଦେଲେ ଯୋଉ ଅନ୍ୟାନ୍ୟ ଖର୍ଚ୍ଚ ତାର 12-15 ହଜାର ଟଙ୍କା ଖର୍ଚ୍ଚ ହବ କିନ୍ତୁ ଯୋଉ ଆମେ ଆୟ ଦେଖିବା ଟାଙ୍କି ଖର୍ଚ୍ଚକୁ ଛାଡିଦେଲେ ପ୍ରତିବର୍ଷ ଆୟଟା ତାର ଠିକ୍ ଭାବରେ ମିଳିବ ଜିଆ ଖର୍ଚ୍ଚ ବିକିବ 4 ଥର ସେ ଅମଳ କଲା 400-500 କେଜି ଉପରେ ଆମର ଜିଆ ବାହାରିବ ତାର ସେହେତୁ ଜିଆରୁ ସେ ପ୍ରବଳ ଆୟ କରିପାରିବ ସେମିତି ଯଦି ଆମେ ଦେଖିବା ଜିଆ ଖତ ତାର ପାଖାପାଖି ସେ ଆମେ ଯୋଉ କହିଲେ ପ୍ରତିଥର ତାର 12 କ୍ୱିଣ୍ଟାଲ ହବ ଯଦି ସେ ଠିକ୍ ଭାବେ କଲା ଯଦି 4 ଥର କଲା ସେ ହିସାବରେ ତାର ସେତିକି ସେ ପାଇବ 48 କ୍ୱିଣ୍ଟାଲ ହେଲାଣି ସେ ପାଇବ ତେଣୁ ଯଦି କଲା 1 କେଜି ସେ 8 ଟଙ୍କା ହିସାବରେ ବିକ୍ରି କଲା ସେ 30-40 ହଜାର ଟଙ୍କା ସେ ଆୟ କରିପାରିବ ଆମେ ଏମିତି ଦେଖିଲେ ଆମେ ଦେଖିବା ଯେ ସମୁଦାୟ ସେ ଯଦି ପ୍ରତିବର୍ଷ ପାଖାପାଖି 50-60 ହଜାର ଟଙ୍କା ସେ ଇନକମ୍ କରିପାରିବ
1: ଆଚ୍ଛା ତାମାନେ ସମୁଦାୟ 1 ବର୍ଷରେ 4 ଥର ସେ ଯୋଉ ଅମଳ କରୁଛି ଖର୍ଚ୍ଚ କେତେ ହେଲା ତାହେଲେ
0: ଖର୍ଚ୍ଚ ଆମର ମ୍ୟାକ୍ସିମମ୍ 15-20 ହଜାର ଟଙ୍କା ତାର ଖର୍ଚ୍ଚ ହେବ,
1: 15-20 ହଜାର ଟଙ୍କା, କିନ୍ତୁ 50-60 ହଜାର ଟଙ୍କା
0: ସେ ଆୟ ପାଇପାରିବ।
1: ତେବେ ଯାହା ହଉ ଜୈବିକ ଉପାୟରେ ଚାଷ ପଦ୍ଧତି ଅବଲମ୍ବନ କରନ୍ତୁ ଏବଂ ବିଶେଷ କରି ଜିଆ ଖତକୁ ବ୍ୟବସାୟିକ ଭିତ୍ତିରେ ଚାଷ କରନ୍ତୁ ଏବଂ ଗୋଟେ ସୁସ୍ଥ ବାତାବରଣ ଗୋଟେ ଫସଲ ଉତ୍ପାଦନ କରି ଆମର ପରପିଢ଼ି ପାଇଁ ଯେଉଁ ଜମି କଥା ଆମେ କହୁଛେ ତାକୁ ମଧ୍ୟ ଆମେ ସୁରକ୍ଷା କରିବା, ମାଟିର ଉର୍ବରତା ବଢ଼ାଇ ରଖିବା, ଆମେ ବ୍ୟବସାୟିକ ଭିତ୍ତିରେ ଜିଆ ଖତ ଉତ୍ପାଦନ କରିବା। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଛୋଟବନ୍ଧୁ ଶୁଣିଲେ ତ ମହାଶୟା କେତେ ସୁନ୍ଦର ଭାବରେ ବ୍ୟବସାୟିକ ଭିତ୍ତିରେ ଜିଆ ଖତ ସମ୍ପର୍କରେ ଆମ ସମସ୍ତଙ୍କୁ ବୁଝାଇ କହିଲେ। ତେବେ ମହାଶୟା ଯେମିତି କହିଛନ୍ତି ସେମିତି ଆମେ ଜିଆ ଖତ ପ୍ରସ୍ତୁତି କରିବା ଏବଂ ତାର ବିକ୍ରି ବଟା କରି ଅଧିକ ଲାଭ ପାଇପାରିବା। ତେବେ କେବଳ ବ୍ୟବସାୟିକ ଭିତ୍ତିରେ ନୁହେଁ, ଯଦି ଆମେ ଚାହିଁବା ତାହେଲେ ନିଜ କ୍ଷେତରେ ପକାଇବା ପାଇଁ ମଧ୍ୟ ଆମେ ଏହାକୁ ଉତ୍ପାଦନ କରିପାରିବା। ତେବେ ଆଜିର ପଲିମଞ୍ଚ କାର୍ଯ୍ୟକ୍ରମରେ ଏତିକି ରହୁଛୁ, ନମସ୍କାର। ଶ୍ରୀ ଦେବଗଡ଼ ମାନଙ୍କ ପାଇଁ ପାଣିପାଗ ସୂଚନା ଦେଇଛନ୍ତି।

ଏହି ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ କ୍ଷୀରବାଦାମ ସୁଲଭ ଓ ହରଣ ଚାଷର ବୀମା ପଞ୍ଜୀକରଣ କରାଇ ନାହାନ୍ତି। ଭୋଗ ଚାଷୀ ରଣୀ ଓ ଅରଣୀ ଚାଷୀ ସମସ୍ତ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 21 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାଣ୍ଡ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା ଆଞ୍ଚଳିକ ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଜୟମୁକ୍ତ ଅଟେ। ଫଳ ପିଛା ତେବେ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ

아니면그런정도되기는한번도없어지는거죠그래가지고이사람들에게서세워서믿었다는거죠그런거아니에요

Thank you.

Thank you.

Thank you.

Yeah.

Thank you.

0: Vamos sim, mas é comigo. Vamos sim.
1: Beleza,
0: é bom. Então,

0: Maddox,
1: Oh,
0: I'm going to go to the hospital.

Thank you.

Yeah.

0: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କର ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଏନ୍ଟିଏରୁ 47 ଜଣ ଅଧିକାରୀଙ୍କୁ ବହିଷ୍କାର କଲେ ସରକାର। ୟଙ୍ଗ୍ ଇଣ୍ଡିଆ ପାର୍ଲାମେଣ୍ଟ 2026କୁ ଉଦ୍ଘାଟନ କଲେ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂ ଓ ସିଜେପି ପ୍ରତିନିଧି ଦଳଙ୍କ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ୱଷ୍ଟ କଲା ଭାରତ। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରକ୍ର ସେମିଫାଇନାଲ୍କୁ ଉନ୍ନୀତ। ଦେଶରେ ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର, ଶୁଭରାତ୍ରୀ।
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ପାଣିପାଗ। ପାଣିପାଗର ସମ୍ଭାବ୍ୟ ସୂଚନାରେ ଜଣାଯାଇଛି ଆସନ୍ତା 48 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କଟକ, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା ଆମର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବୁଡ଼ିଯିବାର ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କରେ କହିବେ ଡାକ୍ତର ଶରତ ଚନ୍ଦ୍ର ଦାସ। ଅନୁଚିନ୍ତା 6:35 ଉପସ୍ଥାପନା କରିଛନ୍ତି ରଜତ କର। ଶ୍ରୀମଦ୍ ଭଗବତର 106ତମ ଭାଗ 6:40। ଶୁଣିଲେ ଆମର ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଆପଣଙ୍କୁ ଅଭିବାଦନ ଜଣାଇବ ଆସନ୍ତାକାଲି 5:55। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ। ନାଥଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ପ୍ରଚାର କରୁଛୁ ବିଶେଷ ବନ୍ଦନା କାର୍ଯ୍ୟକ୍ରମ।
2: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାମନାହୀନ ଭକ୍ତି ହେଉଛି ଶ୍ରେଷ୍ଠ ଭକ୍ତି। ମହାବାହୁ ସବୁ ଜାଣନ୍ତି, ସବୁ ବୁଝନ୍ତି, ଆନନ୍ଦରେ ସମାଧାନ କରନ୍ତି ଭକ୍ତର ସମସ୍ୟା। ଟୋପାଏ ମାଗିଲେ ସେ ପରା ସମୁଦ୍ରେ ଉଜାଡ଼ି ଦିଅନ୍ତି। ତେଣୁ ନିଷ୍କାମ ଭକ୍ତିରେ ତାଙ୍କୁ ନିବେଦନ କଲେ ସମସ୍ତ ଇଚ୍ଛା ପୂରଣ ହୁଏ। ଏହି ଜଗତରେ ଥିବା ଦେହଧାରୀମାନେ ଏସବୁ ବୁଝିପାରି ପ୍ରଭୁଙ୍କୁ ଆରାଧନା କରିଥାନ୍ତି।

ଭକ୍ତର ମାନ ରକ୍ଷା କରିଥାନ୍ତି ବୋଲି ସେ ମାନ ଉଦ୍ଧାରଣ। କୁରୁସଭାରେ ଦ୍ରୌପଦୀକୁ ବସ୍ତ୍ରଦାନ କରି ତାଙ୍କର ମାନ ରକ୍ଷା କରିଥିଲେ। ଏମିତି କେତେ ଯେ ଭକ୍ତଙ୍କୁ ସହାୟ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥ ଜଗତରେ ମାନ ଉଦ୍ଧାରଣ ନାମକୁ ସାର୍ଥକ କରିଛନ୍ତି। ପାଦ ତଳେ ପଡ଼ି ଗୁହାରି କଲେ ପ୍ରଭୁ ଆଶୀର୍ବାଦ ମୁଦ୍ରାରେ ଭକ୍ତର ମନୋକାମନା ପୂରଣ କରିଥାନ୍ତି।

ଦାରୁ ଦେବତାଙ୍କୁ ଦର୍ଶନ କଲେ ସକଳ ଇଚ୍ଛା ପୂରଣ ହୁଏ। ସେଥିପାଇଁ ପ୍ରାୟ ସବୁଦିନ ବଡ଼ଦାଣ୍ଡରେ ଭକ୍ତମାନେ ରୁଣ୍ଡ ହୋଇଥାନ୍ତି ଚର୍ମ ନେତ୍ରରେ ପ୍ରଭୁଙ୍କୁ ଦର୍ଶନ କରିବାକୁ। ଚକା ନୟନକୁ ଦେଖି ସେମାନେ ପାଶରେ ଦିଅନ୍ତି ଜୀବନର ଦୁଃଖ ଶୋକ ଆଉ ଅବସାଦ। ଶ୍ରୀଜୀଉଙ୍କ ଅଧରରେ ଲାଗିଥିବା ବିମଳ ହସରେ ଦୂରେଇଯାଏ ଅନ୍ଧାର, ଆଲୋକର ବନ୍ୟା ଖେଳିଯାଏ ଜୀବନରେ।

ନୀଳ ଚକ୍ରରେ ଫରଫର ହୋଇ ଉଡ଼ୁଛି ପତିତ ପାବନ ବାନା। ପତିତ ଜଣଙ୍କୁ ଉଦ୍ଧାର କରିବା ପାଇଁ ନୀରବଧି ଉଡ଼ି ଚାଲିଛି। ଆସ ଆସ ବୋଲି ଆହ୍ୱାନ କରୁଛି। ପ୍ରଭୁଙ୍କୁ ଦର୍ଶନ କରି ସକଳ ବିପଦରୁ ଉଦ୍ଧାର ପାଇବା ପାଇଁ ଗୁହାରି କରୁଛି। ସବୁ ଦିଗକୁ ବୁଲି ବୁଲି ସମସ୍ତଙ୍କୁ ଉଦ୍ଧାର କରିବା ନିମିତ୍ତ ପ୍ରାର୍ଥନା କରୁଛି।

ଦୟଣାମାଳ ପ୍ରଭୁଙ୍କର ଭାରି ପ୍ରିୟ। ତୁଳସୀ ଆଉ ଦୟଣାମାଳ ପିନ୍ଧି ପ୍ରଭୁ ଭାରି ସୁନ୍ଦର ଦିଶନ୍ତି। ରସିକ ଠାକୁର ସିଏ ତାଙ୍କର ସୁନ୍ଦର ରୂପକୁ ଭାରି ମାନେ ତୁଳସୀ ଆଉ ଦୟଣାର ମାଳ। ଦିବ୍ୟ ମହକରେ ବାସ୍ନାୟିତ ହେଉଠେ ମନ୍ଦିର ପରିସୀମା। ଯୋଗୀ ଆଉ ମୁନିଗଣ ତାଙ୍କୁ ଚିରକାଳ ଧ୍ୟାନ କରୁଥାନ୍ତି।

0: ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଶୁଣୁଥିଲେ ଆମର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି, ଦୀପ୍ତିମୟ ମହାନ୍ତି, ଭିକାରୀ ଚରଣ ବଳ, ଗୀତାରାଣୀ ଦାସ, ଆରତୀ ମିଶ୍ର ଏବଂ ତୃପ୍ତି ଦାସ। ଗୀତଗୁଡ଼ିକ ଥିଲା ଭୀମ ଭୋଇ, ସାଲବେଗ, ପୁରାତନ ପ୍ରଫୁଲ୍ଲ କୁମାରଙ୍କର ବନମାଳୀ, ଉପେନ୍ଦ୍ର ଭଞ୍ଜଙ୍କ ରଚନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନାରେ ଥିଲେ ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ, ଅନୁଚିନ୍ତା, ଉପସ୍ଥାପନ କରିଛନ୍ତି ପଦ୍ମନାଭ ତ୍ରିପାଠୀ।

ଆଜି ଆଷାଢ଼ ଶୁକ୍ଳ ନବମୀ ତିଥି। ଏଇ କେତେ ଦିନ ହେଲା ମହାପ୍ରଭୁ ସ୍ୱକୀୟ ନୀଳାଚଳ ଧାମ ପରିତ୍ୟାଗ କରି ଗୁଣ୍ଡିଚା ମଣ୍ଡପରେ ବିଜେ କରିଛନ୍ତି। ଚାହୁଁ ଚାହୁଁ ସାତ ଦିନ ବିତିଗଲାଣି। ଲୀଳାମୟ ଜଗନ୍ନାଥ ମହାପ୍ରଭୁ ନିଜର ଅନ୍ତରଙ୍ଗ ଭକ୍ତମାନଙ୍କୁ ଦର୍ଶନ ଦେଇ କୃତାର୍ଥ କରିଛନ୍ତି। ତଥାପି ଏ ଜନ୍ମଭୂମି ଛାଡ଼ି କର୍ମଭୂମି ନୀଳାଚଳକୁ ବାହୁଡ଼ି ଯିବାକୁ ହେବ। ଏହି ଚିନ୍ତାରେ ମହାପ୍ରଭୁ ବ୍ୟସ୍ତ ବିବ୍ରତ। ମା ମହାଲକ୍ଷ୍ମୀ କ୍ରୋଧାନ୍ୱିତା ନ ହୋଇଥିଲେ ହୁଏତ ମହାପ୍ରଭୁ ଆଉ କେତେଦିନ ଅଟକି ଯାଇଥାନ୍ତେ। ପରନ୍ତୁ ମହାଲକ୍ଷ୍ମୀଙ୍କୁ ବଚନ ଦେଇଛନ୍ତି ମହାପ୍ରଭୁ, ନଗଲେ ପୁଣି ଅଡ଼ୁଆ ହୋଇଯିବ। ସେଥିପାଇଁ ମହାପ୍ରଭୁ ଟିକିଏ ଚଞ୍ଚଳ ଜଣାପଡ଼ୁଛନ୍ତି। ସମସ୍ତ ଭକ୍ତବୃନ୍ଦଙ୍କୁ ଅକାତରେ ଦର୍ଶନ ପ୍ରଦାନ କରୁଛନ୍ତି। ଅନ୍ତରଙ୍ଗ ଭକ୍ତବୃନ୍ଦ ମଧ୍ୟ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଦେଶ ଦେଶାନ୍ତରରୁ ଆଗତ ହୋଇଛନ୍ତି। ଆଷାଢ଼ ଶୁକ୍ଳ ନବମୀ ସନ୍ଧ୍ୟାର ଦର୍ଶନ ଯେ କେତେ ପବିତ୍ର, ତାହା ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ରାସମୟ ରଷିକେଶ ଜଗଦୀଶଙ୍କୁ ଗୁଣ୍ଡିଚା ମଣ୍ଡପରେ ଦର୍ଶନ କଲେ ମହାପୁଣ୍ୟ ଲାଭ ହୁଏ। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ଅଛି, ନୀଳାଚଳରେ ଦଶ ବର୍ଷ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ।

ଶ୍ରୀ ଗୁଣ୍ଡିଚା ମଣ୍ଡପରେ ମାତ୍ର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳିଥାଏ। ପୁନଶ୍ଚ ଦିନ ଦର୍ଶନ ଅପେକ୍ଷା ରାତ୍ରିର ଦର୍ଶନ ତତୋଧିକ ଦଶଗୁଣ ପୁଣ୍ୟ ପ୍ରଦାନ କରେ। ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି, ଗୁଣ୍ଡିଚା ମଣ୍ଡପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଶ୍ରୀ ବଳଭଦ୍ର ମହାବାହୁ ଓ ମା ସୁଭଦ୍ରାଙ୍କୁ ଦର୍ଶନ କଲେ ଜୀବ ପରମପଦ ଲାଭ କରେ। ପୁନଶ୍ଚ ମହାପ୍ରଭୁଙ୍କର ସପ୍ତାହ ବ୍ୟାପୀ ଗୁଣ୍ଡିଚା ମଣ୍ଡପ ସ୍ଥିତି ସମୟରେ ଦାନ, ଯଜ୍ଞ, ହୋମ ଆଦି ବିବିଧ ଶୁଭକର୍ମ ସମ୍ପାଦନ କରାଯାଏ। କୃଷକମାନେ ଏହି ଅବସରରେ ନିଜ ନିଜର ଉଦ୍ୟାନମାନଙ୍କରେ ନାରିକେଳ ରୋପଣ କରିଥାନ୍ତି। ରଥଚକ୍ରର ରେଖାକୁ ଅବଲୋକନ କରି ଜ୍ଞାନୀ ଗୁଣୀ ପଣ୍ଡିତମାନେ କହନ୍ତି, ଏହା ରଥ ପାଦ ରେଖା ନୁହେଁ, ଏହା ଜାହ୍ନବୀର ଧାରା, ଯମୁନାର ଧାରା, ସରସ୍ୱତୀର ଧାରା ଅଥବା ଗୋମତୀର ଧାରା। ନବମୀର ସନ୍ଧ୍ୟା ଦର୍ଶନ କରିବାକୁ ଆସିଥିବା ଭକ୍ତବୃନ୍ଦ ରଥତ୍ରୟକୁ ପରିକ୍ରମା କରନ୍ତି, ରଥ ରେଖାକୁ ଅବଲୋକନ କରନ୍ତି। ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଏବଂ ଅନନ୍ତ କୋଟି ଜନ୍ମର ପାପ ବିଧୌତ କରିବା ସଙ୍ଗେ ସଙ୍ଗେ ଅଶେଷ ପୁଣ୍ୟ ଅର୍ଜନ କରନ୍ତି। ବିଶେଷତଃ ଶ୍ରୀଜଗନ୍ନାଥଙ୍କର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଚାରି ବେଦ ପଠନ ସହ ତୁଳନୀୟ। ସ୍କନ୍ଦ ପୁରାଣ ମତରେ ବଳଭଦ୍ର ମହାପ୍ରଭୁ ହେଉଛନ୍ତି ଋଗ୍ବେଦ, ଶ୍ରୀଜଗନ୍ନାଥ ମହାପ୍ରଭୁ ସାମବେଦ, ମା ସୁଭଦ୍ରା ଯଜୁର୍ବେଦ ଏବଂ ସୁଦର୍ଶନ ଅଥର୍ବବେଦ ଅଟନ୍ତି। ସ୍ୱୟଂ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏକଥା କହୁଛନ୍ତି, ହେ ରାଜନ୍, ଚତୁର୍ମୁଖ ବେଦପତି ବ୍ରହ୍ମାଙ୍କ ଅନୁରୋଧରେ ମୁଁ ତୁମର ନୀଳାଚଳ ଗୁହା ମନ୍ଦିର ମଧ୍ୟରେ ଅତ୍ୟନ୍ତ ଆନନ୍ଦିତ ହୋଇ ଅବସ୍ଥାନ କରୁଛି। ସେହିପରି ତୁମର ଅଶ୍ୱମେଧ ଯଜ୍ଞସ୍ଥଳ ନୃସିଂହ କ୍ଷେତ୍ର ମଧ୍ୟ ମୋର ଅତି ପ୍ରିୟତମ ସ୍ଥାନ, କାରଣ ଏହା ମୋର ଜନ୍ମବେଦୀ ଏବଂ ମୋର ଆନନ୍ଦମୟ ଜନ୍ମଲୀଳାର ସ୍ଥାନ, ଏଣୁ ଏହା ଶାଶ୍ୱତ କାଳ ପର୍ଯ୍ୟନ୍ତ ମୋର ପ୍ରୀତିକାରକ ଅଟେ। ଅତଏବ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଅତି ପ୍ରୀତିକର ସ୍ଥାନ। ମହାବେଦୀ, ରାସବେଦୀ ବା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କରିବାର ସର୍ବଶ୍ରେଷ୍ଠ ସୌଭାଗ୍ୟ ହେଉଛି ଏହି ନବମୀ ସନ୍ଧ୍ୟା ଦର୍ଶନ। ଏହି ଦର୍ଶନ ସର୍ବଦର୍ଶନର ଜ୍ଞାନ ପ୍ରଦାନ କରୁ। ଶ୍ରୀଜଗନ୍ନାଥଙ୍କ କରୁଣାରୁ ସମଗ୍ର ମାନବ ସମାଜ ଏହି ଦର୍ଶନ ଦ୍ୱାରା କୃତାର୍ଥ ହୁଅନ୍ତୁ। ଜୟ ଜଗନ୍ନାଥ।

ଶୁଣୁଥିଲେ ଅନୁଚିନ୍ତା ଉପସ୍ଥାପନ କରିଥିଲେ ପଦ୍ମନାଭ ତ୍ରିପାଠୀ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 104ତମ ଭାଗ।

ଧ୍ରୁବ ବିଷ୍ଣୁଙ୍କୁ ତପସ୍ୟା କରିବା ପାଇଁ ସ୍ଥିର ସଂକଳ୍ପ କରିବାରୁ ମା ସୁନୀତି ତାଙ୍କୁ ସେଥିରୁ ନିବୃତ୍ତ ହେବାକୁ ବୁଝାଇଲେ। ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ସୁନୀତି ଯେତେ ପ୍ରକାର ବୁଝାଇଲେ ମଧ୍ୟ ଧ୍ରୁବ ସେଥିପ୍ରତି କର୍ଣ୍ଣପାତ କଲେ ନାହିଁ। ମାତାଙ୍କ ପାଦରେ ପ୍ରଣାମ ଜଣାଇ ଧ୍ରୁବ ତପସ୍ୟା କରିବା ପାଇଁ ବନକୁ ଗମନ କଲେ। ସପ୍ତ ଋଷି ତାଙ୍କ ନିକଟରେ ପହଞ୍ଚିବାରୁ ଧ୍ରୁବ ସେମାନଙ୍କୁ ବିଷ୍ଣୁଙ୍କୁ ଧ୍ୟାନ କରିବାର ଉପାୟ ବତାଇ ଦେବାକୁ କହିଲେ। ସେମାନେ ଓମ୍ ଭଗବତେ ବାସୁଦେବାୟ ନମଃ କହି ଧ୍ୟାନ କରିବାକୁ କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 104ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦ ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଳ ବାରିକ ଏବଂ ସାଗରିକା ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବାଇଗଣରେ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାନ୍ତି। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଦିନ ଗୋଳା ପାଣିରେ 1 ଗ୍ରାମ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ। ଭେଣ୍ଡି ଚାଷ ପାଇଁ ଏକର ପ୍ରତି ଯବକ୍ଷାର୍ଜାନ ସାର 45 କିଲୋଗ୍ରାମ, ପଟାସ ସାର 30 କିଲୋଗ୍ରାମ ଓ ଫସ୍ଫରସ ସାର 30 କିଲୋଗ୍ରାମ ଦରକାର ହୋଇଥାଏ। ମୂଳ ସାର ହିସାବରେ ଯବକ୍ଷାର୍ଜାନ ସାରର 1/3 ଭାଗ ସବୁଯାକ ଫସ୍ଫରସ ଓ ଅଧା ପଟାସ ସାର ଦିଅନ୍ତୁ। 20-25 ଦିନ ପରେ 1/3 ଯବକ୍ଷାର୍ଜାନ ଓ 40-50 ଦିନ ପରେ ବାକି ଯବକ୍ଷାର୍ଜାନ ଓ ବାକି ଅଧା ପଟାସ ସାର ଦେଲେ ଭଲ ଅମଳ ମିଳେ। ଭେଣ୍ଡିରେ ଜିଙ୍କର ଅଭାବ ଦେଖାଦେଲେ ମଞ୍ଜି ବୁଣିବାର 30 ଦିନ ପରେ 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 ଗ୍ରାମ ପ୍ରତି ଏକରରେ 2 ଥରରେ ସ୍ପ୍ରେ କଲେ ଭଲ କାମ ଦିଏ ଓ ଭଲ ଅମଳ ମଧ୍ୟ ହୋଇଥାଏ। ଏହି ମାସ ହେଉଛି ଆମ୍ବ ଲଗାଇବାର ଉପଯୁକ୍ତ ସମୟ। ବାଇଗଣ ପଲ୍ଲୀ, ତୋଟାପଲ୍ଲୀ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରୀ, କିଷାନ ଭୋଗ, ଆମ୍ରପଲ୍ଲୀ, ମଲ୍ଲିକା, ରତ୍ନା, ରାମଖେଳ, ରୁମାନୀ, ସିନ୍ଧୁ, ଆଲଫୋନୋସ ଓ କେଶର ଇତ୍ୟାଦି କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1 ମିଟର ଗାତରେ 10-10 ସେଣ୍ଟିମିଟର ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରଜାନ, ଫସ୍ଫରସ ଓ ପଟାସ ସାରକୁ 80-160 ଗ୍ରାମ ଅନୁପାତରେ 2ଟି ଯୋଡ଼ି ସଢ଼ା ଗୋବର ଖତକୁ ଗାତ ପ୍ରତି ପ୍ରୟୋଗ କରନ୍ତୁ। ଏହି ମାସରେ ନଡ଼ିଆ ଚାରା ଲଗାନ୍ତୁ। 12-18 ମାସିଆ ଚାରା ବ୍ୟବହାର କରନ୍ତୁ। ଖତ ଓ ସାର ଲଗାଇବା ପୂର୍ବରୁ ଗାତ ପ୍ରତି ପୋଖରୀ ପଙ୍କ

3 କିଲୋଗ୍ରାମ ପିଡ଼ିଆ ଷ୍ଟେରାମିଲ୍ 1 କିଲୋଗ୍ରାମ ଗାତରେ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ସେବତୀ ଫୁଲ ଲଗାନ୍ତୁ। ହଳଦିଆ ରଙ୍ଗ ପାଇଁ ଚନ୍ଦ୍ରମା, ସୁପର ଜାଇଣ୍ଟ, ଇଭିନିଂ ଷ୍ଟାର, ଧଳା ରଙ୍ଗ ପାଇଁ ବିୟୁଟି, ସ୍ନୋବଲ, ଇନୋସେନ୍ସ ଓ ପ୍ରିମିୟର ଲଗାନ୍ତୁ। ଲାଲ ରଙ୍ଗ ପାଇଁ ବ୍ରାଭୋ ଓ ରଷ୍ଟ୍ରିକ ଆଦି କିସମ ଲଗାନ୍ତୁ। ଚେର ହୋଇଥିବା ଗଛ ବା ଖଣ୍ଡ ବା ପୁଆ ବିହନ ଆକାରରେ ଲଗାନ୍ତୁ। ସାଧାରଣତଃ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ଲଗାନ୍ତୁ। ଶୀଘ୍ର ବଢ଼ୁଥିବା କାର୍ପ ଜାତୀୟ ମାଛ ଯଥା ରୋହି, ଭାକୁର, ମିରିକାଳି ଏକ ନିର୍ଦ୍ଦିଷ୍ଟ ଅନୁପାତ 4:3:3 ଚାଷ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିପାରିବ। ସାଧାରଣତଃ ପୋଖରୀରେ ହେକ୍ଟର ପିଛା 5000 ଅଙ୍ଗୁଳିକ ଜାଳ ଛଡ଼ାଯାଏ। ମାଛମାନଙ୍କୁ ବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମାନ ଅନୁପାତରେ ମିଶାଇ ଖାଇବାକୁ ଦିଅନ୍ତୁ। ଛାଡ଼ିବା ଜାଳ ଓଜନର ଶତକଡ଼ା 5 ଭାଗ ଖାଇବାକୁ ଦିଅନ୍ତୁ। ଗୋବର, ୟୁରିଆ ଓ ସୁପରଫସ୍ଫେଟ୍ ପୋଖରୀରେ ଉର୍ବରତା ପାଇଁ ପକାନ୍ତୁ। 1 ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପୁଣି କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା କାନର ଯତ୍ନ ଆଲୋଚନା କରିଛନ୍ତି ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।
1: କାନ ଆମକୁ ଭଗବାନ ଦେଇଛନ୍ତି ଦୁଇଟା ଫଙ୍କସନ ପାଇଁ, ଗୋଟେ ହେଉଛି ଶୁଣିବା ଆଉ ଗୋଟେ ହେଉଛି ବାଲାନ୍ସ କରିବା ପାଇଁ। ଏ ଦୁଇଟା ହେଉଛି ଆମର କାନର ଫଙ୍କସନ। କାନର କିଭଳି ଭାବରେ ଆମେ ଯତ୍ନ କରିବା, ପ୍ରଥମ ଜିନିଷ ହେଉଛି ତାକୁ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। ରେଗୁଲାର କ୍ଲିନିଂ ମାନେ ଇଏନ୍ଟି ସ୍ପେଶାଲିଷ୍ଟ ଡକ୍ଟରଙ୍କ ପାଖକୁ ଯିବା ଆବଶ୍ୟକ, ଯିଏ ଆପଣଙ୍କ କାନଟାକୁ ଠିକ୍ ଭାବେ ସଫା କରିପାରିବେ। ବହୁତ ଜାଗାରେ ଦେଖାଯାଏ ଲୋକ କ'ଣ କରନ୍ତି, ଶସ୍ତା ଭାବିକି ଗାଁ ଗହଳିରେ ଯେଉଁ କ୍ୱାକ୍ମାନେ ବୁଲନ୍ତି, ସୂର୍ଯ୍ୟକିରଣରେ ଦେଖିକି କାନକୁ ସଫା କରନ୍ତି, ସେସବୁ କରିବା ଠିକ୍ ନୁହଁ। ସେଥିରେ ଏଚ୍ଆଇଭି ଟ୍ରାନ୍ସମିଟେଡ୍ ହେବାର ଚାନ୍ସ ଥାଏ, ଇଞ୍ଜୁରୀ ହୋଇକି କାନର ପର୍ଦ୍ଦା ଫାଟିଯିବାର ସମ୍ଭାବନା ଥାଏ। ସେସବୁ କିମ୍ବା ତେଲ ପକାଇ ଦିଅନ୍ତି, ଆଡୁ ସାଡୁ ମେଡିସିନ୍ ତା ଭିତରେ ପକାଇ ଦିଅନ୍ତି, ଯେଉଁଟାକି କାନର କ୍ଷତି କରିବାର ସମ୍ଭାବନା ବଢ଼ିଯାଏ। ତେଣୁ ଡାକ୍ତରଙ୍କ ପାଖରେ ଯାଇ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। କିମ୍ବା ଆପଣ ଘରେ ବି କାନ ତୁଳି ଯୋଡ଼ା ମିଳେ ବଜାରରେ, ତା ଥ୍ରୁରେ ବି ଆପଣ ସଫା କରିପାରିବେ। କିନ୍ତୁ ଇୟରବଡ୍ସ ଗୁଡ଼ା କଷ୍ଟମେଟାଇଜ୍ ନୁହଁ, ତା ମାନେ କ'ଣ, ଛୋଟ ପିଲାଙ୍କ ପାଇଁ ଯାହା, ବଡ଼ ଲୋକଙ୍କ ପାଇଁ ସେୟା। ତ ସମସ୍ତେ ସବୁବେଳେ ୟୁଜ୍ କଲେ ସେଗୁଡ଼ା କ'ଣ ହୁଏ, ଯଦି ଆପଣ ଜୋରସୋରରେ ତାକୁ ଫୋର୍ସଫୁଲି ପଶେଇଦେଲେ କାନ ଭିତରକୁ, ଇଞ୍ଜୁରୀ ହେବାର ବା କାନଟାକୁ ମାଡ଼ ବାଜିବାର ସମ୍ଭାବନା ଥାଏ। ତେଣୁ ଯେମିତି ଲୋକ କରନ୍ତି ଯେ ପର ପୁରାନ୍ତି, କାଠି ପୁରାନ୍ତି, ଚାବି କାଠି ପୁରେଇକି କୁଣ୍ଡେଇ ଦିଅନ୍ତି, ସେସବୁ ନ କରିକି ଇୟରବଡ୍ସ ଆପଣ ୟୁଜ୍ କରିପାରିବେ। କିନ୍ତୁ ଇୟରବଡ୍ସ ଆପଣଙ୍କର ସେଭଳି ହେଲ୍ଦି ଜିନିଷ ନୁହଁ। ସବୁଠୁ ବେଷ୍ଟ ପ୍ରୋସିଜର ହେଉଛି ଆପଣ ଗୋଟେ ସ୍ପେଶାଲିଷ୍ଟ ଇଏନ୍ ଡକ୍ଟର ପାଖକୁ ଯାଇ କ୍ଲିନିଂ କରିବା ଆବଶ୍ୟକ। ହେଡ୍ ବାଥ୍ କଲାବେଳେ ଆପଣ ଦେଖିବା ଆବଶ୍ୟକ ଯେ କାନ ଭିତରକୁ ଯେମିତି ପାଣି ନ ଯାଏ, ଯେମିତି ଗାଡ଼ିଆ ପୋଖରୀରେ ହେଡ୍ ବାଥ୍ କରିବେ ନାହିଁ। ତାପରେ ଆପଣ ଯେତେବେଳେ ଫ୍ଲାଇଟ୍ରେ ସପୋଜ୍ ଯାଉଛନ୍ତି, ଯେତେବେଳେ କାନ ବିନ୍ଧେ ଆମେ କ'ଣ କରୁ, କାନ ଭିତରେ ତୁଳା ଦେଇଦେଉ, ସେଇଟା ହେଉଛି ଭୁଲ ଜିନିଷ। ଆମେ କ'ଣ କରିବା ଦରକାର, ସେତେବେଳେ କିଛି ଗୋଟେ ଚୁଇଙ୍ଗମ୍ ଚୋବେଇବା ଦରକାର।

ସେତେବେଳେ ଶୋଇବେ ନାହିଁ ଆଉ ନାକ ଡ୍ରପ୍ ପକେଇଦେବେ, ଏ ଆପଣ କରିଲେ ଆପଣଙ୍କର ଫ୍ଲାଇଟ୍ରେ ଯୋଉ ଗଲାବେଳେ ଯୋଉ କାନ ଇଞ୍ଜୁରୀ ହେବାର ସମ୍ଭାବନା ଥାଏ ସେଥିରୁ ଆପଣ ବଞ୍ଚିପାରିବେ। ଥଣ୍ଡା ସମୟରେ ଯେମିତି ଲୋକ କରନ୍ତି ଏକ୍ସରସାଇଜ ଯୋଉ କରନ୍ତି ଭାଲସାଲ୍ବା ଏକ୍ସରସାଇଜ ବା ନାକ ପାଟି ଧରିକି ଫୁଙ୍କିବା ଏସବୁ କରିବେ ନାହିଁ, କଲା ମାନେ ପର୍ଦ୍ଦା ଉପରେ ପ୍ରେସର ପଡ଼ିକି ଫାଟିଯିବାର ସମ୍ଭାବନା ଥାଏ। ଯଦି କାନରୁ ପୂଜ ବାହାରିଲା କି ପାଣି ବାହାରିଲା ତାହେଲେ ସେଥିରେ କ'ଣ ହୁଏ, ୟୁଜୁଆଲି କାନ ପର୍ଦ୍ଦା ଲିକେଜ ହୁଏ ସେଥିରୁ ଫାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି ପୂଜ ବାହାରୁଛି ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବା।

0: ପାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି, ପୂଜ ବାହାରୁଛି, ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବାକୁ ଚେଷ୍ଟା କରିବେ ନାହିଁ। ଗୋଟେ କୌଣସି ମେଡିସିନ ଷ୍ଟୋରରୁ ଫାଷ୍ଟ ଏଡ୍ ମାଧ୍ୟମରେ ଗୋଟେ ଡ୍ରପ୍ ନେଇକି ପକେଇ ପାରିବେ, ଆଟ୍ଲିଷ୍ଟ ଆପଣଙ୍କର କ୍ଷତି ହେବ ନାହିଁ, ତେଣୁ ତାକୁ କରିପାରିବେ। କିମ୍ବା ଇମିଡିଏଟ୍ଲି ଆପଣ ଗୋଟେ ENT ସ୍ପେଶାଲିଷ୍ଟଙ୍କୁ କନସଲ୍ଟ କରିପାରିବେ। ଦ୍ୱିତୀୟ ଜିନିଷ, ମନେକ ପର୍ଦ୍ଦା ଫାଟୁଛି ତ ତାକୁ ଆମେ ନ ଟ୍ରିଟମେଣ୍ଟ ନ କରିକି ବସିଗଲା ପରେ ସେଟା କିଛି ଦିନ ପରେ ସେଟା କ'ଣ ଅପରେସନ୍ ଲେବଲକୁ କଥା ପଳାଏ, ପର୍ଦ୍ଦାଟା ନଷ୍ଟ ହୋଇଗଲା, ସେତେବେଳେ ଆଉ ମେଡିସିନ ମାଧ୍ୟମରେ ଆଉ ସେଟା କ୍ୟୁର୍ ହୋଇପାରେନି, ତାକୁ ଟିମ୍ପାନୋପ୍ଲାଷ୍ଟି ବା ମାଷ୍ଟଏଡ୍ ସର୍ଜରୀ, ଇୟର୍ ସର୍ଜରୀ ତାକୁ ଆମେ କୁହାଯାଏ। ଆମର ଗାଁ ଗହଳିରେ ଯେମିତି ଶୁଣା ନ ଗଲେ ଆମେ କ'ଣ ଥଣ୍ଡାରୁ ହେଲା, କାନରେ ମଇଳା ଜମିଲା, ଏସବୁ ଭାବିକି ତେଲ ପକେଇବା କିମ୍ବା ତାକୁ ନେଗ୍ଲେକ୍ଟ କରିଯାଉ, କିନ୍ତୁ ସେଗୁଡ଼ା ସବୁ କ'ଣ, ଆମର ଗୋଟେ 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ଥାଏ। 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ମାନେ କ'ଣ, ଆମେ ସେଇ 72 ଘଣ୍ଟା ଭିତରେ ଯଦି ଟ୍ରିଟମେଣ୍ଟ କରୁଛୁ ତାହେଲେ ଶୁଣାଯିବାର ସମ୍ଭାବନାଟା ବଢ଼ିଯାଏ। ଆପଣ ଯେତେ ଲେଟ୍ କରିବେ ତାପରେ ଆଉ ସେ ଶୁଣାଯିବ ନାହିଁ, ତାପରେ ଆଉ ତାର ଉପଶମ ଭଲ ଭାବରେ ହୋଇପାରିବ ନାହିଁ, ଆପଣଙ୍କୁ ପରମାନେଣ୍ଟ କାନରେ ମେସିନ୍ ଲଗାଇବାକୁ ପଡ଼ିବ। ମଝିରେ ମଝିରେ ଭଟ୍ଟାଇଗ ବା ଇମ୍ବାଲାନ୍ସ ହୋଇଯାଏ ପେସେଣ୍ଟଙ୍କର, କାନ ପର୍ଦ୍ଦା ଫାଟିଲେ, କାନରେ ପାଣି ଜମିଲେ ଆପଣଙ୍କର ଇମ୍ବାଲାନ୍ସ ହେବାର ସମ୍ଭାବନା ଥାଏ। ତ ଆମର ଇମ୍ବାଲାନ୍ସ ହେଲା ପରେ ଆମେ କ'ଣ କରୁ, ଡାକ୍ତରମାନଙ୍କ ପାଖକୁ ନ ଯାଇ ଲୋକ ବିଭିନ୍ନ ପ୍ରକାର ଘରେଲୁ ଉପଶମ କରନ୍ତି, ଯେଉଁଟାକି ଜିନିଷଟାକୁ ଏଗ୍ରାଭେଟ୍ କରିବାକୁ ସାହାଯ୍ୟ କରେ। ତେଣୁ ଏସବୁ ହେଲା ମାନେ ଇମିଡିଏଟ୍ଲି କାନର ପରୀକ୍ଷା କରିବା ଦରକାର, ଆଉ ପ୍ରପର ENT ସ୍ପେଶାଲିଷ୍ଟଙ୍କୁ ଦେଖେଇକି ତାର ଉପଶମ ପାଇଁ ଆମର ଟ୍ରିଟମେଣ୍ଟ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କାନର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି। ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ଏବେ ଚାଲିଛି ନବଦିନାତ୍ମକ ଘୋଷଯାତ୍ରା। ଜଗତର ନାଥ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ତିନି ରଥରେ ରଥାରୂଢ଼ ହୋଇ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଛନ୍ତି। ମହାପ୍ରଭୁଙ୍କର ଏ ରଥଯାତ୍ରା ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା ବା ପତିତ ପାବନ ଯାତ୍ରା, ଏ ଯାତ୍ରା ନଅ ଦିନର। ଶାସ୍ତ୍ର କହନ୍ତି ଯାତାୟତ ଦ୍ୱୟର ମଧ୍ୟ ସପ୍ତାହେ ମଣ୍ଡପେ ସ୍ଥିତ, ଅର୍ଥାତ୍ ଯିବା ଆସିବା ମଧ୍ୟରେ ସପ୍ତାହେ କାଳ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ରହନ୍ତି ଜନ୍ମବେଦୀରେ ବା ଆଡ଼ପ ମଣ୍ଡପରେ। ଆସନ୍ତାକାଲି ବାହୁଡ଼ା ଦଶମୀ, ଚତୁର୍ଦ୍ଧାମୂର୍ତ୍ତି ବାହୁଡ଼ିବେ ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ। ଆଜି ଏହି ନବଦିନାତ୍ମକ ଯାତ୍ରାର ଅଷ୍ଟମ ଦିନ। ଏ ବର୍ଷ ପାଇଁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଜି ହେଉଛି ଶେଷ ଦର୍ଶନ। ଆଜିର ଦର୍ଶନକୁ ନବମୀ ଦର୍ଶନ, ସନ୍ଧ୍ୟାବେଳର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଏହି ଦର୍ଶନ ସମ୍ପର୍କରେ ସୁଭଦ୍ରା ମହାନ୍ତିଙ୍କର ସଂକ୍ଷିପ୍ତ ନିବେଦନ।
1: ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରାୟ ସାତ ଦିନ ରହନ୍ତି। ସେହି ସମୟରେ ସେମାନେ ଯେଉଁ ମଣ୍ଡପରେ ବିରାଜମାନ କରନ୍ତି ତାହାକୁ ଆଡ଼ପ ମଣ୍ଡପ କୁହାଯାଏ। ଓଡ଼ିଶାର ଧାର୍ମିକ ପରମ୍ପରାରେ ଏହି ମଣ୍ଡପର ବିଶେଷ ମହତ୍ତ୍ୱ ରହିଛି। ଗୁଣ୍ଡିଚା ମନ୍ଦିରକୁ ଭଗବାନଙ୍କ ଜନ୍ମସ୍ଥାନ ବା ଲୀଳାକ୍ଷେତ୍ର ଭାବେ ଧରାଯାଏ। ଏଠାରେ ମହାପ୍ରଭୁଙ୍କର ଅବସ୍ଥାନ ଭକ୍ତମାନଙ୍କ ପାଇଁ ବିଶେଷ ଦର୍ଶନ ସୁଯୋଗ ସୃଷ୍ଟି କରେ। ରଥଯାତ୍ରାରେ ତିନୋଟି ରଥ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ପରବର୍ତ୍ତୀ ଦିନମାନଙ୍କରେ ପହଣ୍ଡି ନୀତିରେ ସେ ବିଗ୍ରହମାନଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଏ।
2: ଆସନ୍ତାକାଲି ବାହୁଡ଼ା ଯାତ୍ରା, ତେଣୁ ବାହୁଡ଼ା ପୂର୍ବ ଦିନ ଅର୍ଥାତ୍ ଆଜି ହିଁ ଶେଷ ସନ୍ଧ୍ୟା ଦର୍ଶନ।
1: ଓଡ଼ିଆ ବୈଷ୍ଣବ ପରମ୍ପରାରେ ଆଡ଼ପ ଦର୍ଶନକୁ ବିଶେଷ ପୁଣ୍ୟଦାୟକ ଭାବରେ ଗ୍ରହଣ କରାଯାଇଛି।
0: ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସରେ ଯେଉଁ ବୀରସନ୍ତାନମାନଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ଚନ୍ଦ୍ରଶେଖର, ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇ କାରାବରଣ କଲେ, ବିଚାର ପାଇଁ ମାଜିଷ୍ଟ୍ରେଟଙ୍କ ଆଗରେ ତାଙ୍କୁ ହାଜିର କରାଗଲା। ସେଦିନ ମାଜିଷ୍ଟ୍ରେଟ ପ୍ରଶ୍ନ କଲେ, ତୁମ ନାଁ କ'ଣ? ଭୟଶୂନ୍ୟ ଉଚ୍ଚ ଗଳାରେ ଉତ୍ତର ଆସିଲା, ଆଜାଦ। ବାପାଙ୍କ ନାଁ ସ୍ୱତନ୍ତ୍ରତା, ଘର ଜେଲଖାନା। ନିସ୍ତବ୍ଧ ହୋଇଗଲା ବିଚାରାଳୟ ପରିସର। ହତବାକ୍ ହୋଇ ଚାହିଁ ରହିଲେ ମାଜିଷ୍ଟ୍ରେଟ। ଅଳ୍ପ ବୟସର ବାଳକଠାରୁ ଏଭଳି ଉତ୍ତର ହୁଏତ।

ସେଦିନ କେହି ଆଶା କରିନଥିଲେ। ହେଲେ ପିଲାଟିର ନାଁ ସହ ସେଇଦିନଠାରୁ ଯୋଡ଼ି ହୋଇଗଲା ଆଜାଦ। ଚନ୍ଦ୍ରଶେଖର ତିୱାରୀରୁ ସେ ହେଲେ ଚନ୍ଦ୍ରଶେଖର ଆଜାଦ। ଆଜି ସେହି ମହାନ ବିପ୍ଳବୀ ବୀର ଚନ୍ଦ୍ରଶେଖର ଆଜାଦଙ୍କର ଜନ୍ମଦିନ। 1906 ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲା ଅନ୍ତର୍ଗତ ଭାଦ୍ରାରେ ହୋଇଥିଲା ତାଙ୍କର ଜନ୍ମ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଚନ୍ଦ୍ରଶେଖରଙ୍କ ଦେଶପ୍ରେମର ଭାବନା ପିଲାଟି ଦିନରୁ ପରିଲକ୍ଷିତ ହେଉଥିଲା। ଭାରତ ମାତାର ବୀର ସନ୍ତାନ ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ପ୍ରତି ଆମେ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି। ଆଜି ମଧ୍ୟ ହେଉଛି ଭାରତ ମାତାର ଆଉ ଜଣେ ବୀର ସନ୍ତାନ ମହାନ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କର ଜନ୍ମଦିନ। 1856 ମସିହା ଜୁଲାଇ 23 ତାରିଖରେ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସିର ରତ୍ନଗିରିଠାରେ ଜନ୍ମଗ୍ରହଣ କରିଥିଲେ ବାଲ ଗଙ୍ଗାଧର। ପିଲାଟି ବେଳରୁ ସେ ଥିଲେ ଖୁବ୍ ସ୍ୱାଧୀନ ଚେତା। ଦେଶମାତୃକାକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ପାଇଁ ସେ ଖୁବ୍ ଛୋଟବେଳୁ ପଣ କରିଥିଲେ। ସେ 1877 ମସିହାରେ ଡେକାନ କଲେଜରୁ ଡିଗ୍ରୀ ଏବଂ 1879 ମସିହାରେ ଗଭର୍ଣ୍ଣମେଣ୍ଟ ଲ କଲେଜରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ପୁନେର ଏକ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବରେ ନିଜର ବୃତ୍ତି ଆରମ୍ଭ କରନ୍ତି। ହେଲେ ସେଥିରେ ସେ ସନ୍ତୁଷ୍ଟ ନଥିଲେ। ପରେ ପରେ ସେ ବିଷ୍ଣୁ ଶାସ୍ତ୍ରୀ ଚିପ୍ଲୁଙ୍କରଙ୍କ ଦ୍ୱାରା ପ୍ରଭାବିତ ହୋଇ 1880 ମସିହାରେ ତାଙ୍କର କିଛି ସାଥୀଙ୍କ ସହ ଏକ ନ୍ୟୁ ଇଂଲିଶ ସ୍କୁଲ ଆରମ୍ଭ କଲେ। ଲକ୍ଷ୍ୟ ଥିଲା ଭାରତୀୟ ଯୁବକମାନଙ୍କର ଶିକ୍ଷାରେ ଉନ୍ନତି ଆଣିବା। 1890 ମସିହାରେ ସେ ଯୋଗଦେଲେ ଜାତୀୟ ଆନ୍ଦୋଳନରେ। ଲାଲା ଲାଜପତ ରାୟ ଏବଂ ବିପିନ ଚନ୍ଦ୍ର ପାଲଙ୍କ ସହ ମିଶି ସ୍ୱାଧୀନତା ଆନ୍ଦୋଳନରେ ଆଣିଲେ ଏକ ନୂଆ ଯୁଗ। ତାଙ୍କର କାଳଜୟୀ ଡାକରା ସ୍ୱରାଜ ମୋର ଜନ୍ମଗତ ଅଧିକାର ସେତେବେଳେ ସବୁ ଭାରତୀୟଙ୍କ ହୃଦୟକୁ ଛୁଇଁଥିଲା। ଏହାଦ୍ୱାରା ପ୍ରଭାବିତ ହୋଇ ହଜାର ହଜାର ଯୁବକ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ। ଶ୍ରୀମଦ୍ ଭଗବତ ଗୀତା ରହସ୍ୟ ବାଲ ଗଙ୍ଗାଧର ତିଲକଙ୍କ ଦ୍ୱାରା ରଚିତ ଏକ ସଫଳ ପୁସ୍ତକ। ଏହି ମହାନ ସଂଗ୍ରାମୀଙ୍କର 1920 ମସିହା ଅଗଷ୍ଟ 1 ତାରିଖରେ ମହାପ୍ରୟାଣ ହେଲା। ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଆମେ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି।

0: ଚାଲେ। ଆଜି ଆମ ଦେଶରେ ପାଳିତ ହେଉଛି ଜାତୀୟ ପ୍ରସାରଣ ଦିବସ ବା ନ୍ୟାସନାଲ ବ୍ରଡକାଷ୍ଟିଂ ଡେ। 1927 ମସିହା ଆଜିର ଦିନରେ ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନୀ ବମ୍ବେ କେନ୍ଦ୍ରରୁ ସଂଗଠିତ ଭାବେ ଆରମ୍ଭ କରିଥିଲା ପ୍ରସାରଣ ସେବା। ପ୍ରସାରଣ କ୍ଷେତ୍ରରେ ସେହି ଐତିହାସିକ ଦିନକୁ ମନେ ରଖି ପ୍ରତିବର୍ଷ ପାଳନ କରାଯାଏ ଜାତୀୟ ପ୍ରସାରଣ ଦିବସ। ଏହି ଅବସରରେ ଅଧିକ ସୂଚନା ଦିଅନ୍ତି ଆକାଶବାଣୀର ଅବସରପ୍ରାପ୍ତ ସହାୟକ କେନ୍ଦ୍ର ନିର୍ଦ୍ଦେଶକ ଯୁଗଳ କିଶୋର ପଣ୍ଡା।
1: ଆଜି ହେଉଛି ଜୁଲାଇ ମାସର 23 ତାରିଖ। ରେଡିଓ ପ୍ରସାରଣ ପାଇଁ ଆଜି ଏକ ମହାର୍ଗ ମୁହୂର୍ତ୍ତ। 1927 ମସିହା ଜୁଲାଇ ମାସର 23 ତାରିଖରେ ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନୀ ଦ୍ୱାରା ପ୍ରଥମେ ବମ୍ବେ ରେଡିଓ କ୍ଲବ୍ରୁ ଆରମ୍ଭ ହୋଇଥିଲା ପ୍ରସାରଣ ଏବଂ ଏହାର କିଛି ମାସ ପରେ କଲିକତା ରେଡିଓ କ୍ଲବ୍ରୁ ପ୍ରସାରଣ ଆରମ୍ଭ ହୋଇଥିଲା। କହିବାକୁ ଗଲେ ଏହି ଦୁଇଟି ପ୍ରସାରଣ ଥିଲା ଭାରତରେ ରେଡିଓ ପ୍ରସାରଣର ମୂଳଦୁଆ। ଏହାପରେ ଅନେକ ପରିବର୍ତ୍ତନ ଆସିଛି ଆମ ରେଡିଓ ପ୍ରସାରଣରେ। 1936 ମସିହା ଜୁନ୍ ମାସର 18 ତାରିଖରେ ଏହି ଯୋଉ ରେଡିଓ ପ୍ରସାରଣର ନାମ ହେଲା ଅଲ୍ ଇଣ୍ଡିଆ ରେଡିଓ ଏବଂ 1956 ମସିହାରେ ଏହାର ନାମକରଣ ହୋଇଥିଲା ଆକାଶବାଣୀ। ତେବେ ଯେଉଁ 1937 ମସିହାରେ ଯେଉଁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା ତାହା 1930 ମସିହାରେ ପ୍ରାୟ ବନ୍ଦ ହୋଇଗଲା, କାରଣ ଦେବାଳିଆ ହୋଇଗଲେ ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନୀ। ସେତେବେଳେ ବ୍ରିଟିଶ ସରକାର ଏହାକୁ ଦାୟିତ୍ୱକୁ ନେଇଗଲେ ଏବଂ ପ୍ରସାରଣ ଆରମ୍ଭ ହେଲା। ଯେତେବେଳେ 1947 ମସିହା ଅଗଷ୍ଟ ମାସର 15 ତାରିଖରେ ଭାରତ ସ୍ୱାଧୀନ ହେଲା, ସେତେବେଳେ ଆମ ଦେଶରେ ଥିଲେ 9 କେନ୍ଦ୍ର। 6 କେନ୍ଦ୍ର ଭାରତରେ ଥିଲେ ଏବଂ ବାକି 3 କେନ୍ଦ୍ର ପାକିସ୍ତାନକୁ ଚାଲିଯାଇଥିଲେ। ଭାରତ ସ୍ୱାଧୀନ ହେବା ପରେ ବୈପ୍ଲବିକ ପରିବର୍ତ୍ତନ ଆସିଲା ଆମ ପ୍ରସାରଣରେ। ଅନେକ କେନ୍ଦ୍ର ଖୋଲିଲା। ଆପଣଙ୍କର ପ୍ରିୟ କେନ୍ଦ୍ର ଆକାଶବାଣୀ କଟକ 1948 ମସିହା ଜାନୁଆରୀ ମାସର 28 ତାରିଖରେ ସ୍ଥାପନା ହୋଇଥିଲା। ବର୍ତ୍ତମାନ ଯେମିତି ସମଗ୍ର ବିଶ୍ୱରେ ସର୍ବବୃହତ ବେତାର ନେଟୱାର୍କ ହେଉଛି ଆକାଶବାଣୀର। ଭାରତର ପ୍ରାୟ 420 ଅଧିକ କେନ୍ଦ୍ରରୁ ଆକାଶବାଣୀର କାର୍ଯ୍ୟକ୍ରମ ପ୍ରସାର ପ୍ରଚାର କରାଯାଉଛି। ପ୍ରାୟ 23 ଭାଷା ଏବଂ 189 ବୋଲିରୁ ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣିଛନ୍ତି। ଦିନ ଥିଲା ଯେତେବେଳେ ଆକାଶବାଣୀର କାର୍ଯ୍ୟକ୍ରମ କିଛି ସୀମା ସରହଦ ମଧ୍ୟରେ ବାନ୍ଧି ହୋଇ ରହିଥିଲା, କିନ୍ତୁ ବର୍ତ୍ତମାନ

ଆପଣଙ୍କର ସାଥୀ ହୋଇ ରହିଛି ଆକାଶବାଣୀ। ଆକାଶବାଣୀ ଲୋକପ୍ରିୟତାର ଆଉ ଏକ ନିଦର୍ଶନ ହେଉଛି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍। ଏହାଦ୍ୱାରା ମଧ୍ୟ ଲୋକ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯୋଡ଼ି ହେଉଛି ଏବଂ ଆମର ଯେଉଁ ଯୋଜନା ସବୁ ତିଆରି ହେଉଛି ତାହା କେତେ ଜନ ଉପକାରୀ ଏବଂ ଲୋକମାନେ କିପରି ଅଧିକରୁ ଅଧିକ ଲାଭ ପାଇପାରିବେ ସେ ବିଷୟରେ ମଧ୍ୟ ଆମେ ନିରନ୍ତର ଆପଣଙ୍କ ସହିତ ଯୋଗାଯୋଗରେ ରହୁଛୁ, କାର୍ଯ୍ୟକ୍ରମ କରୁଛୁ।

ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଏଥିରେ ଶୁଣନ୍ତୁ ଆଲୋଚନା ଭାରତୀୟ ବେତାର ପ୍ରସାରଣର ବର୍ତ୍ତମାନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅଶୋକ କୁମାର ପାଣିଗ୍ରାହୀ।
1: ଆପଣ କହିଲେ ଦେଖି ଆଉ ରେଡିଓ ଶୁଣୁଛି କିଏ? କ୍ଷମା କରିବେ, ଆପଣ ତ ଏବେ ଏହି କାର୍ଯ୍ୟକ୍ରମ ରେଡିଓରେ ଶୁଣୁଛନ୍ତି। ଅବଶ୍ୟ ଏବେ ଅନେକ ଲୋକ ନିଜ ଅଜାଣତରେ ପଚାରନ୍ତି ଆଉ ରେଡିଓ ଶୁଣୁଛି କିଏ। ତା'ର କାରଣ ହେଲା ସେହି ପ୍ରଶ୍ନ କରୁଥିବା ବ୍ୟକ୍ତିମାନେ ଘର ଥାକରେ, ଟେବୁଲ ଉପରେ, ସାଇକେଲରେ ଯାଉଥିବା ବ୍ୟକ୍ତିର କାନ୍ଦରେ ଆଜି ରେଡିଓ ଖୋଜୁଛନ୍ତି। 1923 ଜୁନ୍ ମାସରେ ବମ୍ବେରେ, ଯାହାକୁ ଏବେ ମୁମ୍ବାଇ କୁହାଯାଉଛି, ସେଠି ରେଡିଓ କ୍ଲବ ଦ୍ୱାରା ପ୍ରସାରଣ ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଥିଲା ଭାରତରେ। ପରେ କଲିକତା ଓ ମାଡ୍ରାସ୍ ବା ଚେନ୍ନାଇରେ ବି ରେଡିଓ କ୍ଲବ ଦ୍ୱାରା ରେଡିଓ ପ୍ରସାରଣ ହୋଇଥିଲା। ହେଲେ ବିଧିବଦ୍ଧ ଭାବେ 1927 ଜୁଲାଇ 23 ତାରିଖରେ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଦ୍ୱାରା ସରକାରୀ ମଞ୍ଜୁରୀ ସହ ତତ୍କାଳୀନ ବମ୍ବେ ଓ ବର୍ତ୍ତମାନର ମୁମ୍ବାଇ ସହରରୁ ଭାରତରେ ବେତାର ପ୍ରସାରଣ ଆରମ୍ଭ ହେଲା। କିନ୍ତୁ ଏହି ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ 1930 ମାର୍ଚ୍ଚ ମାସରେ ଅର୍ଥାଭାବର ସାମ୍ନା କରି ନ ପାରି ଦେବାଳିଆ ହୋଇଗଲା। ପରେ 1930 ଏପ୍ରିଲ 1 ତାରିଖରେ ସରକାର ନିଜ ଆଡୁ ବେତାର ପ୍ରସାରଣ ଆରମ୍ଭ କଲେ। ଏହାର ନାମ ଥିଲା ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍। 1936 ଜୁନ୍ 8 ତାରିଖରେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍ର ନୂଆ ନାମ ହେଲା ଅଲ୍ ଇଣ୍ଡିଆ ରେଡିଓ। ପରେ 1957 ଏହାକୁ ଆକାଶବାଣୀ ମଧ୍ୟ କୁହାଗଲା, କିନ୍ତୁ ଏବେ ଏହାକୁ କେବଳ ଆକାଶବାଣୀ କୁହାଯାଉଛି। 1947 ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହେବା ବେଳକୁ ଅଲ୍ ଇଣ୍ଡିଆ ରେଡିଓର 9 ବେତାର କେନ୍ଦ୍ର ମଧ୍ୟରୁ ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ୍, ତିରୁଚିରାପଲ୍ଲୀ ଓ ଲକ୍ଷ୍ନୌ ଏମିତି 6 କେନ୍ଦ୍ର ଭାରତରେ ରହିଗଲା। ପେଶାୱର, ଲାହୋର ଓ ଢାକା ପରି 3 କେନ୍ଦ୍ର ପାକିସ୍ତାନରେ ରହିଲା। ସେତେବେଳକୁ ଅଲ୍ ଇଣ୍ଡିଆ ରେଡିଓର ପ୍ରସାରଣ 2.5% ଭୌଗୋଳିକ ଅଞ୍ଚଳରେ ଓ 11% ଦେଶବାସୀଙ୍କ ପାଖରେ ପହଞ୍ଚି ପାରୁଥିଲା। ସ୍ୱାଧୀନତା ପରେ ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ଭାରତର ବିଭିନ୍ନ ସ୍ଥାନରେ ବେତାର କେନ୍ଦ୍ର ସ୍ଥାପନ କରାଗଲା। ଏବେ ଆକାଶବାଣୀର ପ୍ରସାରଣ 92% ଭୌଗୋଳିକ ଅଞ୍ଚଳରେ ଓ 99.19% ଭାରତବାସୀଙ୍କ ପାଖରେ ପହଞ୍ଚି ପାରୁଛି ନିଜସ୍ୱ ପ୍ରସାରଣ କେନ୍ଦ୍ର ଦ୍ୱାରା। କିନ୍ତୁ ଆକାଶବାଣୀର ବିଭିନ୍ନ କେନ୍ଦ୍ରର କାର୍ଯ୍ୟକ୍ରମ ସମଗ୍ର ପୃଥିବୀରେ ପହଞ୍ଚି ପାରୁଛି ଇଣ୍ଟରନେଟ୍ ସାହାଯ୍ୟରେ। ରେଡିଓ ଶୁଣୁଛି କିଏ ପ୍ରଶ୍ନ କରୁଥିବା ବନ୍ଧୁମାନଙ୍କ ପାଇଁ କହି ରଖୁଛୁ, ଭାରତ ସ୍ୱାଧୀନ ହେବା ଦିନ 6 ସରକାରୀ ବେତାର କେନ୍ଦ୍ର ଥିବାବେଳେ 2025 ମାର୍ଚ୍ଚ ମାସର ଏକ ପରିସଂଖ୍ୟାନ ଅନୁସାରେ ଏବେ ଆମ ଦେଶରେ 1400 ସରକାରୀ ଓ ବେସରକାରୀ ବେତାର କେନ୍ଦ୍ର ଅଛି। ସେଥିମଧ୍ୟରୁ 481 ଆକାଶବାଣୀ କେନ୍ଦ୍ର, 113 ସହରରେ 388 ବେସରକାରୀ ବ୍ୟବସାୟିକ ବେତାର କେନ୍ଦ୍ର ଓ 532 ଗୋଷ୍ଠୀ ବେତାର କେନ୍ଦ୍ର। ଆଗାମୀ ଦିନରେ ଆହୁରି ଅଧିକ ଗୋଷ୍ଠୀ ବେତାର କେନ୍ଦ୍ର ଓ ବେସରକାରୀ ବ୍ୟବସାୟିକ ବେତାର କେନ୍ଦ୍ର ଖୋଲିବାର ସମ୍ଭାବନା ରହିଛି। କହିଲେ ଆଜ୍ଞା, ଯଦି କେହି ଶୁଣୁନାହାନ୍ତି ତେବେ ଶହ ଶହ ବେତାର କେନ୍ଦ୍ର ଏବେ ଖୋଲୁଛି କାହିଁକି? ବିଭିନ୍ନ ସହରରେ ବେସରକାରୀ ବ୍ୟବସାୟିକ ସଂସ୍ଥାମାନେ ବେତାର କେନ୍ଦ୍ର ଖୋଲିବାକୁ ଆଗ୍ରହୀ କ'ଣ ପାଇଁ? ଏବେ ପ୍ରଶ୍ନକର୍ତ୍ତାମାନେ ପୁରୁଣା ମଡେଲର ବେତାର ଯନ୍ତ୍ର ଘରମାନଙ୍କରେ ଖୋଜିଲେ ପାଉନାହାନ୍ତି, ସତ କଥା। ହେଲେ ଲୋକେ ବେତାର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଶୁଣିବାର ମାଧ୍ୟମ ବଦଳି ଯାଇଛି। ବିଜ୍ଞାନର ଦାନ ବଳରେ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଏବେ ବେତାର କାର୍ଯ୍ୟକ୍ରମ ଶୁଣିବା ଆହୁରି ସହଜ କରିଦେଇଛି। ଡେସ୍କଟପ୍, ଲ୍ୟାପ୍ଟପ୍, ଟ୍ୟାବ୍ଲେଟ୍, ମୋବାଇଲ୍ ଫୋନ୍, ଟେଲିଭିଜନ ସେଟ୍, କାର୍, ହୋମ୍ ଥିଏଟର, ସ୍ପିକରରେ ଆଜି ବେତାର କାର୍ଯ୍ୟକ୍ରମ ଶୁଣିହେଉଛି। ଏଣୁ ଆଉ ପୁରୁଣା ମଡେଲର ବେତାର ଯନ୍ତ୍ର ଘରେ ରଖିବାର ଆବଶ୍ୟକତା ରହିଲା କେଉଁଠି? ଇଣ୍ଟରନେଟ୍ ସାହାଯ୍ୟରେ ପୃଥିବୀର ଯେକୌଣସି ସ୍ଥାନରେ ରହି ଯେକୌଣସି ବେତାର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣାଯାଇ ପାରିବ। ମିଡିୟମ ୱେଭ୍, ସର୍ଟ ୱେଭ୍ର ପ୍ରସାରଣ ପରେ ଏବେ

0: କିଛି ବର୍ଷ ହେଲା ଏଫ୍ଏମ୍ ମୋଡ୍ରେ ପ୍ରସାରଣ ବେଶ୍ ଲୋକପ୍ରିୟ ହୋଇଛି। ଆଗକୁ ଡିଆର୍ଏମ୍ରେ ଡିଜିଟାଲ୍ ପ୍ରସାରଣ ମଧ୍ୟ ନିଜର ସ୍ଥାନ ନେବ ବେତାର ପ୍ରସାରଣ ଦୁନିଆରେ। ମନୋରଞ୍ଜନ, ସୂଚନା, ଶିକ୍ଷା ଓ ଜନସଚେତନତା ପାଇଁ ରେଡିଓ ଏକ ସୁଲଭ ଓ ସହଜ ଗଣମାଧ୍ୟମ। ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଏହା ଏକ ପ୍ରଭାବଶାଳୀ ମାଧ୍ୟମ। ବିଭିନ୍ନ ସମୟରେ ଦେଶରେ, ସମାଜରେ ଶୈକ୍ଷିକ, ସାମାଜିକ, ରାଜନୈତିକ, ଆର୍ଥିକ, ସାଂସ୍କୃତିକ ପରିବର୍ତ୍ତନ ଓ ବିକାଶରେ ରେଡିଓ ପ୍ରମୁଖ ଭୂମିକା ନେଇଛି। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୂଚନା ଦେବା, ସତର୍କ କରାଇବା, ସାହାଯ୍ୟ ଯୋଗାଇବା, ସଚେତନ ଓ ଜାଗ୍ରତ କରାଇବା, ବିଭିନ୍ନ ସଂସ୍ଥା ମଧ୍ୟରେ ଯୋଗସୂତ୍ରର ଭୂମିକା ନେବା ପରି କ୍ଷେତ୍ରରେ ଅନ୍ୟ କୌଣସି ଗଣମାଧ୍ୟମ ରେଡିଓର ସମକକ୍ଷ ହୋଇପାରିବେନି, ଏହା ଅନେକ ଥର ପ୍ରମାଣିତ ହୋଇଛି ଅତୀତରେ। ରେଡିଓ ହେଉଛି ପ୍ରକୃତରେ ବିପଦବେଳର ସାଥୀ। ହଁ, ଆଗେ ଲୋକେ ମିଳିମିଶି ଏକାଠି ବସି ରେଡିଓ ଶୁଣୁଥିଲେ, ହେଲେ ଏବେ ଏକୁଟିଆ ଶୁଣୁଛନ୍ତି ଅନେକ। ଆପଣ ଏକୁଟିଆ ନା କିଏ ଅଛନ୍ତି ଏବେ ଆପଣଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିଲା ବେଳେ? ଶେଷରେ ଏତିକି କହିବୁ, ପ୍ରଶ୍ନକର୍ତ୍ତା ପ୍ରଶ୍ନ କରୁଥିବେ କିନ୍ତୁ ଆପଣଙ୍କ ପରି ଅନେକ ଓ ବିପର୍ଯ୍ୟୟ ସମୟରେ ସମସ୍ତେ ରେଡିଓ ଶୁଣୁଥିବେ।
1: କଥିକାରେ ଶୁଣୁଥିଲେ ଆଲୋଚନା ଭାରତୀୟ ବେତାର ପ୍ରସାରଣର ବର୍ତ୍ତମାନ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଅଶୋକ କୁମାର ପାଣିଗ୍ରାହୀ, ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ୍ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସଜଫୁଲ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଏବଂ ଶରଣ୍ୟା ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ଗୀତ ରଚନା ସତ୍ୟରଞ୍ଜନ ଦାସ। ପ୍ରଥମ ଗୀତଟି ଗାଇଛନ୍ତି ବିଷ୍ଣୁ ମୋହନ କବି, ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଛି ତ ଗୋଟେ ଛୋଟ ସେଇ ଗାଁ, ସାବନା ରଙ୍ଗ ଝିଅଟେ ରୁହେ ବର୍ଷା ତା ନାଁରେ।

ପରବର୍ତ୍ତୀ ଗୀତଟି ଗାଇଛନ୍ତି ଶରଣ୍ୟା ମିଶ୍ର। ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା, ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

ଶେଷରେ ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର ଦ୍ୱୈତକଣ୍ଠରେ ଗାଇଛନ୍ତି ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଆଜି ଏ ପହିଲି ବର୍ଷାରେ ଚାଲ ଓଦା ହେବା ରାସ୍ତାରେ, ଦେଖୁଥିବେ ଲୋକେ ଝରକାରେ, କାଲିକି ରହିବା ଚର୍ଚ୍ଚାରେ।

ଶେଷ ହେଲା ସଜ ଫୁଲ। କଣ୍ଠଦାନ କରିଥିଲେ ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା କରିଥିଲେ ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆକାଶବାଣୀ କଟକ।

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

0: ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ।

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିଭାବର ଦ୍ୟୋତକ ଭାବରେ ସଂସାରର ପତିତମାନଙ୍କୁ ଉଦ୍ଧାର କରି ପତିତ ପାବନ ଆଖ୍ୟା ଲାଭ କରିଛନ୍ତି। ଲୀଳାମୟ ପ୍ରଭୁ ବହୁ ଭାବରେ ସକଳ ପାବନର ଅଧିକାରୀ। ଏଥିରୁ ସ୍ୱଷ୍ଟ ପ୍ରମାଣିତ ଯେ ଜଗନ୍ନାଥ ଆଦ୍ୟରୁ ପତିତମାନଙ୍କ ପାବକତ୍ୱର ମହିମାରେ ମହିମାନ୍ୱିତ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଗନ୍ନାଥ ସ୍ୱୟଂ ପତିତ ପାବନ ରୂପରେ ସକଳ ଜୀବଜଗତ ପ୍ରତି କୃପା ପାରବାର ରୂପେ ପ୍ରତିଭାତ। ଭକ୍ତ ଯେତେବେଳେ ସକଳ ଅହଂଭାବକୁ ତ୍ୟାଗ କରି ସେହି ପରମ କାରୁଣିକ ଦାରୁ ବିଗ୍ରହଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ, ସେତେବେଳେ ସେ ପାବନର ମହତୀ ଅଧିକାରୀ ହୁଏ।

0: ମହାପ୍ରଭୁଙ୍କ ନିକଟରେ ତେଣୁ କେହି ପତିତ ନୁହନ୍ତି, କାରଣ ସେ ସ୍ୱୟଂ ପାବନାବତାରର ପ୍ରତୀକ ଭାବରେ ନୀଳକନ୍ଦରରେ ବିରାଜମାନ। ପୁନଶ୍ଚ ଯୁଗେ ଯୁଗେ ପ୍ରଭୁ ଭକ୍ତକୁ ଉଦ୍ଧାର କରିବା ନିମନ୍ତେ ପାବନର ସ୍ପର୍ଶ ଦେବା ପାଇଁ ସେମାନଙ୍କ ଗହଣକୁ ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି। ତାପରେ ପାଳିତ ହୁଏ ନବଦିନାତ୍ମକ ଯାତ୍ରା। ପ୍ରଭୁ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବିରାଜମାନ ହୁଅନ୍ତି ଗୁଣ୍ଡିଚା ମନ୍ଦିରରେ। ସେଠାରେ ମଧ୍ୟ ପାଳିତ ହୁଏ ଅନେକ ପୂଜା, ଉପଚାର, ରୀତି ଆଉ ନୀତି। ସବୁର ମୂଳରେ ସେହି ଗୋଟିଏ ଉଦ୍ଦେଶ୍ୟ, ଭକ୍ତଜନଙ୍କୁ ଦର୍ଶନ ଦେବା, ସେମାନଙ୍କ ଗହଣରେ ଅବସ୍ଥାନ କରି ସେମାନଙ୍କୁ ପାବନସିକ୍ତ କରିବା। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ହେରା ପଞ୍ଚମୀ ପରେ ଅନ୍ୟ ଏକ ମୁଖ୍ୟ ନୀତିର ପରମ୍ପରା ହେଉଛି ସନ୍ଧ୍ୟା ଦର୍ଶନ। ନବମୀ ଦିନ ସନ୍ଧ୍ୟାରେ ଠାକୁରମାନଙ୍କୁ ସୁବେଶ କରାଯାଏ, ତାପରେ ଆରମ୍ଭ ହୁଏ ସନ୍ଧ୍ୟା ଦର୍ଶନ। ଏହି ଦିନ ଓ ଦର୍ଶନ ନୀତି ପଶ୍ଚାତରେ ଲୋକବିଶ୍ୱାସଟି ହେଉଛି ପରମ ଭକ୍ତ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏହି ସନ୍ଧ୍ୟାରେ ଆଗମନ କରିଥାନ୍ତି। ତେଣୁ ଏହିପରି ଏକ ବିଶେଷ ଅବସରର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି ଆଜିର ଆମର ମୁଖ୍ୟ ବିଷୟ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ସ୍ନାନ ଶ୍ରୀଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାହାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଖିଳ ବ୍ରହ୍ମାଣ୍ଡନାଥ, ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ତାଙ୍କର ଗୋଟିଏ ବିଶେଷ ନାମ ହେଉଛି ପତିତ ପାବନ। ପତିତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତ ବାର ମାସରେ ତେର ଯାତ୍ରାର ଉଦ୍ଭବ କରିଛନ୍ତି, କିନ୍ତୁ ବିଶେଷ କରି ଦୁଇଟି ଯାତ୍ରାରେ ସେ ରତ୍ନ ସିଂହାସନ ପରିତ୍ୟାଗ କରି ନିଜର ଭକ୍ତମାନଙ୍କ ଗହଣକୁ ଚାଲି ଆସନ୍ତି। ସେହି ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଯାତ୍ରା ହେଉଛି ସ୍ନାନ ଯାତ୍ରା ଏବଂ ଅନ୍ୟ ଯାତ୍ରାଟି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁମାନେ ତିନି ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଏବଂ ସେଠାରେ ସାତ ଦିନ ଅବସ୍ଥାନ କରନ୍ତି, ଏବଂ ଏହି ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ଏବଂ ଆଷାଢ଼ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟାକାଳରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହେଉଥିବା ଶ୍ରୀଜୀଉମାନଙ୍କର ପବିତ୍ର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଚର୍ମଚକ୍ଷୁରେ ଦର୍ଶନ କରି ଭଗବାନଙ୍କର ଅପାର କରୁଣା ଲାଭ କରିବା ନିମନ୍ତେ ଏହି ଦିନଟି ଏକ ଦୁର୍ଲଭ ଅବସର।

ସନ୍ଧ୍ୟା ଦର୍ଶନ ନିମନ୍ତେ ସ୍ଥାନର ଓ କାଳର ବିଶେଷ ଗୁରୁତ୍ୱ ଆପଣମାନେ ସେଦିନ ଉପଲବ୍ଧି କରିବେ। ସ୍ଥାନ କିଏ? ସ୍ଥାନ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରର ପବିତ୍ର ଆଡ଼ପ ମଣ୍ଡପ, ଏବଂ କାଳ ହେଉଛି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ। ଶ୍ରୀ ଭଗବାନଙ୍କୁ ଉପାସନା କରିବାର ସର୍ବୋତ୍କୃଷ୍ଟ କାଳ ହେଉଛି ସନ୍ଧ୍ୟାକାଳ। ବୈଦିକ ପରମ୍ପରାରେ ତ୍ରିକାଳ ସନ୍ଧ୍ୟା ଉପାସନାର ବିଧି ରହିଅଛି। ଭଗବାନ ଶ୍ରୀଜଗନ୍ନାଥ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କାଳରେ ଯେଉଁ ସପ୍ତ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେହି ସମୟରେ ତୀର୍ଥରାଜ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ କରି ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପ୍ରଣାମ କରି ମହାପ୍ରସାଦ ସେବନ ପୂର୍ବକ ଦାନ ହୋମ ଓ ଜପାଦି କରି ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଅଖିଳ ପାତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପାଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେୟା। ଶାସ୍ତ୍ରକାର କହନ୍ତି, ନୀଳାଦ୍ରୁ ଦଶ ବର୍ଷ ଆଣି ଆଡ଼ପ ମଣ୍ଡପେ ଦିନେ।

ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଦିନ ସବୁଦିନ ପରି ଦ୍ୱାର ଫିଟା, ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଏ ନୀତି ବଢ଼ିବା ପରେ ପୁଣି ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ଭୋଗମଣ୍ଡପ ସରିଲା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ଏତିକ ସରିଲା ପରେ ବିଶେଷ ନୀତି ହେଉଛି ଯେତେବେଳେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି ସେ ରାହାସ ମଣ୍ଡପକୁ ବିଜେ କରନ୍ତି। ଏହି ନବମୀ ଦିନ ରାହାସ ମଣ୍ଡପକୁ ମଧ୍ୟ ଦିଅଁ ବିଜେ କରିଥାନ୍ତି। ତାପରେ ଚନ୍ଦନ ଲାଗି ବଢ଼େ, ବଡ଼ସିଂହାର ବେଶ ବଢ଼େ, ବଡ଼ସିଂହାର ଭୋଗ, ପହୁଡ଼ ଆରତୀ ପ୍ରଭୁ ନୀତିମାନ ସରିଗଲା ପରେ ବିଶେଷ ନୀତି ହେଉଛି ଏହି ଦିନ ଠାକୁରମାନଙ୍କର ବଡ଼ସିଂହାର ନୀତି ବଢ଼ିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ବାହାରକୁ ଚାଲି ଆସନ୍ତି। ତାପରେ ନୀତି କ'ଣ ହେଉଛି, ସୁଦର୍ଶନକୁ ସିଂହାସନରୁ ଆଣି ବଡ଼ବାଡ଼ର କୋଣରେ ଖଟୁଳି ଉପରେ ବିଜେ କରାଯିବା ପରେ କୋଠ ସୁଆସିଆମାନେ ଚାରମାଳ ବାନ୍ଧିଥାନ୍ତି, ଠାକୁରମାନଙ୍କୁ ଶୁକ୍ଳ ସଜ ଲାଗି କରାଯାଏ, ପରଦିନ ବାହୁଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୂର୍ବ ରାତ୍ରିରୁ ଅର୍ଥାତ୍ ଆଷାଢ଼ ଶୁକ୍ଳ ନବମୀ ଦିନ ରାତ୍ରିରୁ ଆରମ୍ଭ ହୋଇଥାଏ।

ନୀଳାଦ୍ରି ମହୋଦୟ ଏବଂ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଗୁଣ୍ଡିଚା ମଣ୍ଡପରେ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟଫଳ ସମ୍ପର୍କରେ ବର୍ଣ୍ଣିତ ଅଛି। ଏହି ଉଭୟ ଗ୍ରନ୍ଥର ମତରେ ଶ୍ରୀଗୁଣ୍ଡିଚା ମଣ୍ଡପ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳ, ଦାରୁ ବିଗ୍ରହମାନଙ୍କ ଜନ୍ମସ୍ଥଳ ହୋଇଥିବାରୁ ଇନ୍ଦ୍ରଦ୍ୟୁମ୍ନ ଏହିଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିବାରୁ ଏହି ସ୍ଥାନ ପରମ ପାବନ ସ୍ଥଳ। ପରମ ପବିତ୍ର କ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ତେଣୁ ବିଗ୍ରହମାନଙ୍କ ଦର୍ଶନ ପାଇଁ ଜାତି ବର୍ଣ୍ଣ ମତ ନିର୍ବିଶେଷରେ ଭକ୍ତଜନଙ୍କର ସମାବେଶ ହୋଇଥାଏ।

ଶ୍ରୀମନ୍ଦିରର ଠିକ୍ ସମ୍ମୁଖରେ ବଡ଼ଦାଣ୍ଡର ପୂର୍ବ ପ୍ରାନ୍ତରେ ଛିଡ଼ା ହୋଇ ଦେଖିଲେ ବିପୁଳକାୟ ପୁରୀ ମନ୍ଦିର ଦର୍ଶକକୁ ଅଭିଭୂତ କରେ ତାର ଅନନ୍ୟ ସ୍ଥାପତ୍ୟ ଶୈଳୀ ଓ ବିଶାଳତା ଦ୍ୱାରା। ଆଉ ଏକ ବିଶାଳତା, ଏହି ବିଶାଳତା ସହ ଖାପ ଖାଇଲା ଭଳି ମନ୍ଦିର ସମୀପରେ ଛିଡ଼ା ହୋଇଛି ସୁଉଚ୍ଚ ଓ ସୁଦୃଶ୍ୟ ଅରୁଣ ସ୍ତମ୍ଭଟି। ତେବେ ପ୍ରଶ୍ନ ଉଠେ, ଶ୍ରୀମନ୍ଦିର ବିଷ୍ଣୁଙ୍କ ପୀଠ, ଅଥଚ ଏହି ମନ୍ଦିର ସମ୍ମୁଖରେ କାହିଁକି ରହିଛି ସମୁଚ୍ଚ ଅରୁଣ ସ୍ତମ୍ଭଟିଏ? ଅରୁଣ ତ ବିଷ୍ଣୁଙ୍କ ବାହନ ନୁହନ୍ତି, ସେ ସୂର୍ଯ୍ୟଙ୍କ ସାରଥୀ। ତେଣୁ ପୁରୀ ମନ୍ଦିର ସାମ୍ନାରେ ଏ ସ୍ତମ୍ଭ ସ୍ଥାପିତ ହେଲା କିପରି? ଐତିହାସିକମାନଙ୍କର ମତ ଯେ ସ୍ତମ୍ଭଟି

ପ୍ରକୃତରେ କୋଣାର୍କର ସୂର୍ଯ୍ୟମନ୍ଦିରରୁ ହିଁ ଆସିଛି। ଅଷ୍ଟାଦଶ ଶତାବ୍ଦୀରେ ବେଶ କିଛି ବର୍ଷ ପାଇଁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିନେଇଥିଲେ ଏବଂ ସେତିକିବେଳେ ସେମାନଙ୍କ ଉଦ୍ୟମରେ ଅରୁଣସ୍ତମ୍ଭଟି କୋଣାର୍କ ମନ୍ଦିରରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ପୁରୀ ମନ୍ଦିରର ଧାରାବାହିକ ବିବରଣୀ ଲିପିବଦ୍ଧ ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି, କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଂହଦ୍ୱାର ଚକଡ଼ାରେ ରଖାଇଲେ। ଏଣୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ମନ୍ଦିର ସମୀପରେ ତ୍ରୟୋଦଶ ଶତାବ୍ଦୀର ସ୍ତମ୍ଭଟି ଶୋଭା ପାଉଛି। କଳାମୁଗୁନି ପଥରରେ ଗଢ଼ା ସୁଉଚ୍ଚ ସ୍ତମ୍ଭଟି ପ୍ରାଚୀନ ଉତ୍କଳୀୟ ସ୍ଥପତିମାନଙ୍କର ବିସ୍ମୟକାରୀ କରାମତିର ଅନ୍ୟତମ ନମୁନା। ସମୁଦାୟ ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଏହା ଏକ ଭାସ୍କର୍ଯ୍ୟ ଖଚିତ ପୀଠ ସହ ସଂଯୁକ୍ତ। କ୍ଷୁଦ୍ରକାୟ ଅରୁଣମୂର୍ତ୍ତି ଥିବା ସ୍ତମ୍ଭର ଶୀର୍ଷଭାଗଟି ମଧ୍ୟ ଏକ ସ୍ୱତନ୍ତ୍ର କଳାମୁଗୁନି ପଥରରେ ନିର୍ମିତ ହୋଇ ଯୋଡ଼ାଯାଇଥିବା ମନେହୁଏ। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦ୍ୱାରଠାରୁ ପ୍ରାୟ 20 ଫୁଟ ଦୂରରେ 33 ଫୁଟ 8 ଇଞ୍ଚ ଉଚ୍ଚର ସ୍ତମ୍ଭଟି ଆରୋପିତ ହୋଇଛି। ଗୋଟିଏ ପଥରରେ ନିର୍ମିତ ପ୍ରକୃତ ସ୍ତମ୍ଭଟିର ଦୈର୍ଘ୍ୟ 25 ଫୁଟ 2 ଇଞ୍ଚ, କିନ୍ତୁ ତଳେ ଅର୍ଥାତ୍ ଭୂମି ଉପରେ ଥିବା ଯେଉଁ ଚତୁଷ୍କୋଣୀ ପଥର ପୀଠ ଏହି ସ୍ତମ୍ଭଟିକୁ ଧରି ରଖିଛି ତାର ଉଚ୍ଚତା 4 ଫୁଟ 3 ଇଞ୍ଚ। ପଦ୍ମପାଖୁଡ଼ା, ଗଜସିଂହ ମୂର୍ତ୍ତି ପ୍ରଭୃତି ମନୋରମ ଭାସ୍କର୍ଯ୍ୟ ଶୋଭିତ ଏହି ଉପଳ କ୍ଷେତ୍ରଟି ସ୍ତମ୍ଭଠାରୁ ଅଧିକତର କଳାପଥରରେ ନିର୍ମିତ। ମାଟି ଉପରେ ଏହି ଶିଳାକ୍ଷେତ୍ର 4 ଫୁଟ 3 ଇଞ୍ଚ ରହିଥିଲେ ମଧ୍ୟ ମାଟି ତଳେ ଶିଳାଗୁଡ଼ିକ ପ୍ରାୟ 3 ଫୁଟ ପୋତା ଯାଇଥିବା ଗବେଷକମାନଙ୍କର ମତ। ପ୍ରକୃତ ସ୍ତମ୍ଭଟିର ଉଚ୍ଚତା 25 ଫୁଟ 2 ଇଞ୍ଚ ବୋଲି ପୂର୍ବରୁ କୁହାଯାଇଛି। ସ୍ତମ୍ଭଟି ଆକୃତିରେ 16 କୋଣିଆ ବା 16 ପାଲକା ବିଶିଷ୍ଟ। ସ୍ତମ୍ଭର ପରିଧି ବା ଗୋଲେଇ 6 ଫୁଟ 3.5 ଇଞ୍ଚ। ସ୍ତମ୍ଭର ବ୍ୟାସ ପ୍ରାୟ 2 ଫୁଟ। ସ୍ତମ୍ଭ ଶୀର୍ଷରେ ଏକ ଚତୁଷ୍କୋଣୀ ପିଢ ରହିଛି। ଏହା ଅନ୍ୟ ଏକ ପଥରରେ ନିର୍ମିତ ହୋଇଥିବା ଭଳି ମନେ ହେଉଛି। ଏହି ଚତୁଷ୍କୋଣୀ ଶୀର୍ଷାଂଶର ଉଚ୍ଚତା ପ୍ରାୟ 2.5 ଫୁଟ ଏବଂ ସଭା ଉପରେ ରହିଛି ଅରୁଣଙ୍କର ମୂର୍ତ୍ତି। ଅରୁଣ ଭାସ୍କର୍ଯ୍ୟଟି କ୍ଷୁଦ୍ରାବୟବ ପ୍ରଣାମ ମୁଦ୍ରାରେ ଆସୀନ। ଜଗନ୍ନାଥଙ୍କର ଅନେକ ଭକ୍ତ ଅରୁଣସ୍ତମ୍ଭ ପଶ୍ଚାତରୁ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ସାଧନାର ପୃଷ୍ଠାରେ କାର୍ଯ୍ୟକ୍ରମର ନୂଆ ଏକ ଅଧ୍ୟାୟକୁ ନେଇ ମୁଁ ଶୁଭଶ୍ରୀ ନମସ୍କାର। ହଁ, ଗୀତ ଭାରାକ୍ରାନ୍ତ ମନକୁ ହାଲକା କରିଥାଏ। ସୁମଧୁର ଗୀତ ଶୁଣିଲେ ଭଲ ନିଦ ମଧ୍ୟ ହୁଏ। ଗୀତର ସୁମଧୁର ମୂର୍ଚ୍ଛନା ମନ ଓ ହୃଦୟକୁ ଛୁଇଁଯାଏ। ଗୀତ ଗୁଡିକୁ ଯେଉଁମାନେ ରଚନା କରିଥାନ୍ତି ସେମାନେ ଗୀତିକାର। ଆଉ ଆଜି ଆମେ ଶୁଣିବା ଗୀତିକାର ରାଜକିଶୋର ସ୍ୱାଇଁଙ୍କ କେତୋଟି ମନଛୁଆଁ ଗୀତ। ରାଜକିଶୋର ସ୍ୱାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରଣ ଓଡ଼ପଡ଼ା ଗ୍ରାମରେ ଜନ୍ମ ନିଅନ୍ତି। ଆରକ୍ଷୀ ବିଭାଗରେ ବୃତ୍ତିଗତ ଜୀବନ ଆରମ୍ଭ କରି ଉପ ଆରକ୍ଷୀ ଅଧୀକ୍ଷକ ବା DSP ପଦରୁ ଅବସର ନେଇଛନ୍ତି ଗୀତିକାର ରାଜକିଶୋର ସ୍ୱାଇଁ। ଜଣେ ଗୀତିକାର ସାଙ୍ଗକୁ କବିତା ମଧ୍ୟ ଲେଖନ୍ତି ରାଜକିଶୋର ସ୍ୱାଇଁ। ତାଙ୍କ ରଚିତ କବିତା ସତଦଳ ଓ କବିତା କଲଳିନୀ ଦୁଇଟି ପୁସ୍ତକ ପ୍ରକାଶ ପାଇ ପାଠକମାନଙ୍କ ଦ୍ୱାରା ଆଦୃତ। ରାଜକିଶୋର ସ୍ୱାଇଁ ମଧ୍ୟ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟକାରିଣୀ ସମିତିର ସଦସ୍ୟ ଅଛନ୍ତି। ଏଥର ଆସନ୍ତୁ ଗୀତିକାର ରାଜକିଶୋର ସ୍ୱାଇଁଙ୍କ ରଚିତ କେତୋଟି ଗୀତ ଶୁଣିବା। ପ୍ରଥମ ଗୀତଟିକୁ କଣ୍ଠଦାନ କରିଛନ୍ତି ପ୍ରଶାନ୍ତ ପାଢ଼ୀ।

ଏତେବେଳ ଯାଏଁ ଆପଣମାନେ ଶୁଣୁଥିଲେ ଗୀତିକାର ରାଜକିଶୋର ସ୍ୱାଇଁଙ୍କ ରଚିତ କେତୋଟି ଗୀତ। ଗୀତିକାର ରାଜକିଶୋର ସ୍ୱାଇଁ ସମ୍ପ୍ରତି କଟକ ସହରର ନୂଆପଡ଼ାଠାରେ ଅବସ୍ଥାନ କରି ସାହିତ୍ୟ ସାଧନାରେ ରତ। ଏଥର ଆଜିର ପ୍ରଶ୍ନ।

ଏତେବେଳ ଯାଏ ଆପଣମାନେ ଶୁଣୁଥିଲେ ଗୀତିକାର ରାଜକିଶୋର ସ୍ୱାଇଁଙ୍କ ରଚିତ କେତୋଟି ଗୀତ। ଗୀତିକାର ରାଜକିଶୋର ସ୍ୱାଇଁ ସମ୍ପ୍ରତି କଟକ ସହରର ନୂଆପଡ଼ାଠାରେ ଅବସ୍ଥାନ କରି ସାହିତ୍ୟ ସାଧନାରେ ରତ। ଏଥର ଆଜିର ପ୍ରଶ୍ନ।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: चर्चाएं स्वास्थ्य एवं परिवार कल्याण मंत्रालय द्वारा जनहित में जारी।
1: କିଛି ଅନ୍ତରଙ୍ଗ କଥା ଆଉ କିଛି ମନଛୁଆ ସଙ୍ଗୀତର ସମ୍ଭାର ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା।

ଶ୍ରୋତାବନ୍ଧୁ, 1927 ମସିହା ଜୁଲାଇ 23 ତାରିଖରେ ମୁମ୍ବାଇରୁ ପ୍ରଥମେ ଆରମ୍ଭ ହୋଇଥିଲା ଲୋକସେବାର ଏହି ବଳିଷ୍ଠ ମାଧ୍ୟମ ଆକାଶବାଣୀ, ଯାହା ଆଜି ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ଉତ୍ସର୍ଗୀକୃତ ଭାବରେ ଦୂରଦର୍ଶନ ସହିତ ତାଳ ମିଳାଇ ମଧ୍ୟ ଲୋକମାନଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ପ୍ରଦାନ କରିଆସୁଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର, ସଚେତନତା ସୃଷ୍ଟି କରିବା ଏବଂ କଳା ସଂସ୍କୃତି ପରମ୍ପରାର ରକ୍ଷକ ଭାବରେ ବହୁଜନ ହିତା ଓ ବହୁଜନ ସୁଖାୟର ମନ୍ତ୍ର ଉପରେ ଆଜି ବି ଦଣ୍ଡାୟମାନ ହୋଇ ଟିକେ ବି ଏଥିରୁ ବିଚ୍ୟୁତ ହୋଇନାହିଁ।

ଶ୍ରୋତାବନ୍ଧୁ, ପ୍ରଥମେ ମନୋରଞ୍ଜନ ପାଇଁ କୌଣସି ସାଧନ ନଥିଲା। ଆକାଶବାଣୀ ପ୍ରତିଷ୍ଠା ହେବା ପରେ ଲୋକମାନଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ବିଭିନ୍ନ ବିଷୟ ପ୍ରସାରିତ ହେଲା। ଆକାଶବାଣୀରେ ବିବିଧ ଭାଷାରେ କାର୍ଯ୍ୟକ୍ରମ ପ୍ରଚାରିତ ହେଲା। ଏହା ଭିତରେ ଜନସାଧାରଣ ଜନତାଙ୍କ ପାଇଁ 1977ରେ ସରକାରୀ ସ୍ତରରେ ଏଫ୍ଏମ୍ ରେଡିଓ ଷ୍ଟେସନ ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ତେବେ ଆକାଶବାଣୀ ମଧ୍ୟ ନିଜର ଚ୍ୟାନେଲ ସହିତ ବିବିଧ ଭାରତୀ ସେବା ଏବଂ ତା ସହିତ ବିଜ୍ଞାପନ ପ୍ରସାରଣ ସେବା ଏବଂ ବିଦେଶ ପ୍ରସାରଣ ଚ୍ୟାନେଲ ମଧ୍ୟ ସରକାରୀ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। କିଛି କିଛି କାର୍ଯ୍ୟକ୍ରମ ଡିଟିଏସ୍ ସେବା ମାଧ୍ୟମରେ ମଧ୍ୟ ଉପଲବ୍ଧ ହେଉଛି। ଏହା ଏବେ ସମସ୍ତ ଷ୍ଟେସନ ପ୍ରସାର ଭାରତୀ ଅଧୀନରେ କାର୍ଯ୍ୟକାରୀ ହେଉଛି। ପ୍ରସାର ଭାରତୀ ଅଧିନିୟମ ତଥା ବୈଧାନିକ ସ୍ୱାଧୀନତା କାର୍ଯ୍ୟକ୍ରମ ହୋଇଛି। ଏହି ଦେଶର ନାଗରିକ ବା ଲୋକ ସେବା ପ୍ରସାରକ ହେଉଛନ୍ତି ନାଗରିକ। ତେବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ ବିଭିନ୍ନ ଲୋକଗୀତ, ନାଟକ, ସଙ୍ଗୀତ ପ୍ରଚାର କରି ଲୋକମାନଙ୍କର ମନ କିଣିପାରିଛି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
2: ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତାବନ୍ଧୁ, ଲୋକସଭା ପ୍ରସାରଣର 2 ମହାନ ସ୍ତମ୍ଭ ହେଉଛି ଆକାଶବାଣୀ ଏବଂ ଦୂରଦର୍ଶନ। ଆକାଶବାଣୀ ଏବଂ ପରେ ଦୂରଦର୍ଶନ ଦେଶର ପ୍ରତ୍ୟେକ କୋଣକୁ ସୂଚନା ପହଞ୍ଚାଇବାରେ ମହତ୍ କାର୍ଯ୍ୟ କରିଛନ୍ତି। ସ୍ୱାଧୀନତା ପରେ ରାଷ୍ଟ୍ର ଗଠନରେ ଏହି 2 ସଂସ୍ଥାର ଅବଦାନ ଅବିସ୍କରଣୀୟ। ସମୟ ସହିତ ଆଜି ପ୍ରସାରଣ ବ୍ୟବସ୍ଥା ଅଧିକ ଆଧୁନିକ ହୋଇଛି ଏବଂ ଆଜି ଡିଜିଟାଲ ମାଧ୍ୟମରେ ମଧ୍ୟ ଲୋକସେବା ପହଞ୍ଚୁଛି। ତେବେ ଆକାଶବାଣୀକୁ ଭାରତର କଣ୍ଠସ୍ୱର ବୋଲି କୁହାଯାଏ। ଦେଶର ବିଭିନ୍ନ ଭାଷାରେ ସମ୍ବାଦ, କୃଷି ପରାମର୍ଶ, ସ୍ୱାସ୍ଥ୍ୟ ସୂଚନା, ଶିକ୍ଷାମୂଳକ କାର୍ଯ୍ୟକ୍ରମ ଏବଂ ସଙ୍ଗୀତ ପ୍ରସାରଣ କରାଯାଏ। ଦୁର୍ବିପାକ ସମୟରେ ଆକାଶବାଣୀର ସଠିକ୍ ଏବଂ ଦ୍ରୁତ ସୂଚନା ଲକ୍ଷ ଲକ୍ଷ ଲୋକମାନଙ୍କ ପାଇଁ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଆସିଛି। ଏ କାରଣରୁ ଆଜି ମଧ୍ୟ ଆକାଶବାଣୀ ପ୍ରତି ଲୋକଙ୍କର ବିଶ୍ୱାସ ଅତୁଟ ରହିଛି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶ୍ରୋତାବନ୍ଧୁ, ଆଜି ଭାରତରେ ଲୋକସେବା ପ୍ରସାରଣ କେବଳ ରେଡିଓ କିମ୍ବା ଟିଭିରେ ସୀମିତ ନୁହେଁ। ନ୍ୟୁଜ୍ ଅନ୍ ଏୟାର ଆପ୍, ଡିଜିଟାଲ୍ ଷ୍ଟ୍ରିମିଂ, ୟୁଟ୍ୟୁବ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ମଧ୍ୟ ଆକାଶବାଣୀ ଏବଂ ଦୂରଦର୍ଶନର କାର୍ଯ୍ୟକ୍ରମ ଉପଲବ୍ଧ। ଏହା ଯୁବପିଢ଼ିଙ୍କୁ ଲୋକସେବା ପ୍ରସାରଣ ସହିତ ଯୋଡ଼ିବାରେ ସାହାଯ୍ୟ କରୁଛି। ଡିଜିଟାଲ୍ ମିଡିଆର ବିସ୍ତାର ଏବଂ ସୋସିଆଲ୍ ମିଡିଆର ଭୁଲ୍ ଖବର ପ୍ରସାର ଆଜିର ବଡ଼ ଚ୍ୟାଲେଞ୍ଜ। ତେଣୁ ନିରପେକ୍ଷ, ବିଶ୍ୱସନୀୟ ଏବଂ ତଥ୍ୟଭିତ୍ତିକ ସମ୍ଭାଦ ପ୍ରଦାନ କରିବା ଲୋକସେବା ପ୍ରସାରଣର ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ରେଡିଓ ଏବଂ ଅନ୍ଲାଇନ୍ ପ୍ରସାରଣ ଏହାକୁ ଆହୁରି ଶକ୍ତିଶାଳୀ କରିବ। ହଁ ଶ୍ରୋତାବନ୍ଧୁ, ପ୍ରାୟ ଏକ ଶତାବ୍ଦୀର ଯାତ୍ରାରେ ଭାରତର ଲୋକସେବା ପ୍ରସାରଣ ଦେଶର ବିକାଶ, ଶିକ୍ଷା, ସଂସ୍କୃତି, ଗଣତନ୍ତ୍ର ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିଆସିଛି। ପ୍ରସାର ଭାରତୀ, ଆକାଶବାଣୀ ଏବଂ ଦୂରଦର୍ଶନ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ବିଶ୍ୱାସର ପ୍ରତୀକ। ଆସନ୍ତୁ ଆମେ ସମସ୍ତେ ବିଶ୍ୱସନୀୟ ସୂଚନାକୁ ଗ୍ରହଣ କରିବା ଓ ଏକ ସଚେତନ, ସଶକ୍ତ ଏବଂ ସମୃଦ୍ଧ ଭାରତ ଗଠନରେ ସହଯୋଗ କରିବା।

ଏଡ୍ ଶେଷ କରୁଛୁ ଆଜିର ଗୀତ ଗୀତିକେ ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର କରୁଣାକର ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଧନ୍ୟବାଦ ବନୁଜା ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର ପ୍ରଯୋଜନା ତରୁଣକାନ୍ତି ରାଉତ ନାଟକ ଧନ୍ୟବାଦ ବନୁଜା

0: ପାଟିରେ ବାବା, ସବୁଦିନ ରାତିରେ ଖାଇଲା ବେଳେ କିଛି ନା କିଛି ଗଣ୍ଡଗୋଳ। ଓହୋ ଲାବଣ୍ୟ, ଲାବଣ୍ୟ
1: ଯାଉଛି ମ୍ୟାଡାମ।
0: ଦେଖିଲୁ ଦେଖିଲୁ ଡାଇନିଂ ହଲରେ କୋଉ କୋଉ ପିଲା ଅଛନ୍ତି?
1: ଦେଖିବି କଣ ମ୍ୟାଡାମ, ସେ ତିନି ଚାରିଟା ଝିଅ ତ ଯେମିତି ରୋଷେଇ ହେଇଥିଲେ ବି ପାଟି କରିବେ।
0: ଭଲ ସୁପରିଟେଣ୍ଡେଣ୍ଟ ହେଲି ଯେ ରାତି ଦଶଟା ଯାଏ ଝିଅଙ୍କୁ ଜଗିଥା।
1: ହଁ ମ୍ୟାଡାମ, ପୋଷ୍ଟ ଗ୍ରାଜୁଏଟ ହଷ୍ଟେଲ ଝିଅଙ୍କୁ ସମ୍ଭାଳିବା ଭାରି କଷ୍ଟ। ଏଠି ଯିଏ ଯେତେବେଳେ ସୁପରିଟେଣ୍ଡେଣ୍ଟ ହେଇଛନ୍ତି ବିରକ୍ତ ହେଇଯାଇଛନ୍ତି।
0: ମୁଁ ତ ସେଇଆ ଦେଖୁଛି, ଆଉ ବର୍ଷକ ଭିତରେ ମୋ ପ୍ରାଣ ବାହାରି ଗଲାଣି।
1: କିଛି ଭାବନ୍ତୁ ନାହିଁ ମ୍ୟାଡାମ, ସବୁ ଆପେ ଆପେ ଠିକ ହେଇଯିବ। କୋଉ ସାନ ପିଲା ହେଇଛନ୍ତି କି? ବିଏ ପାସ୍ କଲେଣି, କାଲି ସକାଳେ ପୁଣି ଏମ୍ଏ ପାସ୍ କରି କିଏ କେତେ ଦାୟିତ୍ୱ ସମ୍ଭାଳିବେ?
0: ସେଇ କଥା ତ, ଏମ୍ଏ କ୍ଲାସର ଛାତ୍ରୀମାନେ ଖାଇବା କଥାରେ ଏତେଟା ଜିଗ ଲଗେଇବା କଣ ଠିକ?
1: ମୁଁ ମ୍ୟାଡାମ ଏଠି 15 ବର୍ଷ ହେଲା ରହିଲିଣି, ଏଇ କଥା ଦେଖି ଆସୁଛି। ଆପଣ ଚୁପ୍ ହେଇ ବସନ୍ତୁ ମ।
0: ନା ମତେ ସେଠି ଯିବାକୁ ହବ। ତୁ ଗଲୁ ଲାବଣ୍ୟ, ବନଯାତା ରୁମ୍ରେ ଅଛି କି ନାହିଁ ଦେଖି ଆସିବୁ।
1: ବନଯାତା?
0: ହଁ ହଁ
1: ଅଛି ମ୍ୟାଡାମ, ପଢୁଛି। ମୁଁ ପୁରା ଏଇଖିଣି ତା ରୁମ୍ ବାଟ ଦେଇ ଆସିଲି।
0: ଯା ତାକୁ ଡାକି ଆଣ, ତାକୁ ମୁଁ ଡାକିଛି ବୋଲି କହିବୁ।
1: ହଉ, ତା ରୁମ୍ଟା ତ ପୁରା ଦୁଇ ମହଲାରେ।
2: ଅୟ ବନଜାପା, ବନଜାପା।

0: କିଛି କହୁନୁ, ବିଜୟ ଠିକ କହୁଛି, ତୁମେ ଆମ କଥାରେ ପାଟି ଫିଟାଅ ନା, ଡାକ ତୁମ ବାବୁଙ୍କୁ, କୁଆଡେ ଗଲେ ସେ ମେସ୍ ମ୍ୟାନେଜର ସାହେବ।
1: ହଁ ହରିବନ୍ଧୁ, ତମେ ଏଠୁ ଯାଅ ତ, ସୁଲତା ଯାହା କହୁଛି ତା କର, ଡାକ ସେ ମେସ୍ ମ୍ୟାନେଜରକୁ, ଆଜି ତାଙ୍କର ଦିନକୁ ଆମର ଦିନେ।
2: ମ୍ୟାନେଜର ଆଉ ନାହାନ୍ତି ଆଜ୍ଞା।
0: ଜାଣେ ପରା ଅସଲ ବେଳକୁ ଫେରାର।
1: କାହିଁକି ନାହାନ୍ତି? ପିଲାଙ୍କ ଖାଇବା ଟାଇମରେ ସେ ଉପସ୍ଥିତ ରହିବା କଥା, କୁଆଡେ ଗଲେ?
2: ମୁଁ କେମିତି ଜାଣିବି ଆଜ୍ଞା, କିଛି ଗୋଟେ କାମ ପଡିଥିବ।
3: ଆମେ ଜାଣୁ ଯୋଉ କାମ, ଏତେବେଳେ ମେସ୍ ମ୍ୟାନେଜର ସାହେବ ତ କାହାକୁ ନା କାହାକୁ ଧରି ରୋମାନ୍ସ କରିବାକୁ ଚାଲି ଯାଇଥିବେ।
1: କାହାକୁ ଆଉ କଣ, ସେଇ ରୂପାକୁ ତ।
3: ସେ କଥା ହରିବନ୍ଧୁ କୁଆଡେ ଜାଣିବ?
0: ତମେ ଯାଅ ହରିବନ୍ଧୁ, ମେସ୍ ମ୍ୟାନେଜର ସ୍ୱୟଂ ଏଠି ବିଦ୍ୟମାନ ନହେଲେ ଯେ ଆମେ ଏମିତି ପାର୍ଟି କରୁଥିବୁ। କୁହ ଭଉଣୀ ମାନେ, ମେସ୍ ମ୍ୟାନେଜର ସବୁ ଭଉଣୀ, ମେସ୍ ମ୍ୟାନେଜରକୁ
4: ହଟେଇ ଦିଅ, ହଟେଇ ଦିଅ।
1: ଏ ସୁନତା, ସେ ଚାହାତ ଦେଖି ଆମ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଆସୁଛନ୍ତି।
0: ଆସନ୍ତୁ,
3: ସୁଲତା ଠିକ କହୁଛି, ତାଙ୍କର ତ ବହୁତ ଆଗରୁ ଆସିବାର ଥିଲା।
1: ତାଙ୍କ ସାଙ୍ଗରେ
3: ବନଜା ଆଉ କିଏ?
0: ହଁ ପିଙ୍କି, ବନଜା ତ ତାଙ୍କର ସବୁଠୁ ବଡ ଚାଞ୍ଚା।
5: କଣ ଏସବୁ ହଉଛି? ଏଇଟା ଡାଇନିଂ ହଲ ନା ସିନେମା ଘର? ହଲ ସାରା ଅଇଁଠା। ଓ କାହିଁକି ତମେ ସବୁ ପାଟି କରୁଛ? ସୁଲତା କଣ ହେଇଛି?
0: ହବ କଣ ମ୍ୟାଡାମ, ଏହାକୁ ଛାତ୍ରୀ ନିବାସର ଅନ୍ତେବାସୀ ମାନଙ୍କର ମେସ୍ ମ୍ୟାନେଜର ବିରୋଧରେ ବିଦ୍ରୋହ ବୋଲି ଭାବି ନିଅନ୍ତୁ।
5: ଆସ୍ତେ କୁହ ସୁଲତା,
1: ଆସ୍ତେ କହିଲେ ତ କେହି ଶୁଣୁନାହାନ୍ତି ମ୍ୟାଡାମ।
5: ମୁଁ ଶୁଣିବାକୁ ଆସିଛି,
3: ଯେତେ ଆପତ୍ତି କଲେ ବି ଖାଦ୍ୟର ଗୁଣ ବଦଳୁନି ମ୍ୟାଡାମ।
0: ଆପଣ ଥରେ ଖାଇ ଦେଖନ୍ତୁ ନା,
1: ବୋଇତାଳୁ ଘାଣ୍ଟ,
3: ପାଣିଆ ଡାଲି,
1: ଚେମେଡା ରୁଟି,
0: ଦାନ୍ତ ଉଠିଲା ଦିନ ଏମିତି ଖାଦ୍ୟ ଆମେ ଖାଇନୁ।
5: ଠିକ ଅଛି, ମୁଁ ବୁଝିବି, ତମେ ଆଗ ଚୁପଚାପ ବସି ଖାଇଦିଅ।
6: ମାସକୁ ମାତ୍ର 800 ଟଙ୍କାରେ କି ଭଲ ଖାଦ୍ୟ ହେଇପାରିବ କହିଲେ ସୁଲତା? ଦିନକୁ 2 ପ୍ରଧାନ ମିଲ୍, ସକାଳେ ଟିଫିନ ଆଉ 4 ବେଳେ ଚାହା, ତମେ ନିଜେ ଭାବି ଦେଖୁନା
3: କାହିଁକି ହେଇପାରିବନି।
6: ଆଜିର ଦରଦାମ ଯାହା ସେଥିରେ
1: ମେସ୍ ଚାର୍ଜ ବଢିବାକୁ କିଏ ମନା କରୁଛି? 800 ଜାଗାରେ 1200 ନିଅନ୍ତୁ।
0: ତୁ କିଛି କହନା ବଞ୍ଜା।
3: ମ୍ୟାଡାମ କୁହନ୍ତୁ।
1: ହଁ ମ୍ୟାଡାମ, ଆମର ସୁପରିଟେଣ୍ଡେଣ୍ଟ ଏ ବିଶ୍ୱବିଦ୍ୟାଳୟରେ ଆମେ ତାଙ୍କରି ଭରସାରେ ହଷ୍ଟେଲରେ ରହିଛୁ, ଯାହା କହିବେ ସେ କହିବେ।
0: ଆମ କଥା ବୁଝିବା ତାଙ୍କର ଦାୟିତ୍ୱ।
7: ମ୍ୟାଡାମ ତ ଆଦୌ ବୁଝୁନାହାନ୍ତି ବୋଲି ଆମେ ଗୋରୁ ଗାଈଙ୍କ ଖାଦ୍ୟ ଖାଇ ଚାଲିଛୁ।
5: ମତେ କହିବାକୁ ଦିଅ,
0: ସବୁ ଚୁପ, ମ୍ୟାଡାମ କହିବେ। କୁହନ୍ତୁ ମ୍ୟାଡାମ।
5: ମୁଁ କଣ କହୁଥିଲି କି, ଆଜିକାଲି ଷ୍ଟାଣ୍ଡାର୍ଡ ଖାଦ୍ୟ ପାଇଁ 800 ଟଙ୍କା କିଛି ନୁହଁ, କିନ୍ତୁ ଆମେ ବଢେଇ ପାରିବୁନି।
3: କାହିଁକି ବଢେଇ ପାରିବେନି?
1: ଆମେ ତ ଦବାକୁ ପ୍ରସ୍ତୁତ ଅଛୁ।
5: ତମେ ସିନା ଦେଇପାରିବ, କିନ୍ତୁ ଗରିବ ବାପା ମା ଦେଇପାରିବେ କି? ସେମାନଙ୍କ କଥା ତ ପୁଣି ବିଚାରକୁ ନବା।
0: ତା ମାନେ
5: ଆମକୁ ବି ଏମିତି କଷ୍ଟରେ ଖାଇବାକୁ ହଉଥିଲା ସୁଲତା?
7: ଆପଣ ଏମିତି କୁନ୍ଦୁରି ଭଜା ଖାଉଥିଲେ?
5: ହଁ କାହିଁକି ନୁହେଁ, ତେବେ ମୁଁ ଚେଷ୍ଟା କରିବି ଉନ୍ନତି ପାଇଁ। ହରିବନ୍ଧୁ
2: ଆଜ୍ଞା,
5: ଟିକେ ମେସ୍ ମ୍ୟାନେଜରକୁ ଡାକିଲ।
2: ବାବୁ ନାହାନ୍ତି ମ୍ୟାଡାମ।
3: କୁଆଡେ ଆଉ ଯିବେ, କୋଉ ହୋଟେଲକୁ? ତ
7: ଝିଅ ପିଲାଙ୍କୁ ସ୍କୁଟରରେ ବସେଇ ଭଲ ଭଲ ରେସ୍ତୋରାଁକୁ ଯିବା ତାଙ୍କ କାମ।
5: ରହମ, କାହିଁକି ପାଟି କରୁଛୁ?
3: ମ୍ୟାଡାମ କଣ ସେ କଥା ଜାଣିନାହାନ୍ତି?
1: ଭଦ୍ରତା ଦୃଷ୍ଟିରୁ ଖାଲି ନ ଜାଣିଲା ପରି ରହିଛନ୍ତି ନା।
5: ପ୍ଲିଜ ଷ୍ଟପ୍ ଇଟ୍, କାହାରି ବିରୁଦ୍ଧରେ କିଛି କହିବା ଆଗରୁ ତମେ ଚିନ୍ତା କରିବା ଉଚିତ।
3: ଆମେ ଯାହା ଶୁଣିଲୁ ତାହା କହିଲୁ ମ୍ୟାଡାମ,
1: କିନ୍ତୁ ମେସ୍ ମ୍ୟାନେଜର ବିକ୍ରମ ବାବୁଙ୍କର କିଛି ଦୋଷ ନାହିଁ ମ୍ୟାଡାମ, ଦୋଷଟା ଆମ ହଷ୍ଟେଲ ଝିଅଙ୍କର, ସେମାନେ ତ ତାଙ୍କ ଉପରେ ପଡୁଛନ୍ତି।
5: କଣ ତମେ କହୁଛ, ବୁଝିପାରୁଛ ତ?
1: ସବୁ ଝିଅଙ୍କ କଥା କହୁନାହିଁ ମ୍ୟାଡାମ, ଜଣେ ତ
7: ସେଇ ରୂପା ତ, ଆଉ କିଏ?
6: କୋଉ ରୂପା, କାହା କଥା ତମେ କହୁଛ ସରିତା?
7: ତୁମରି ବାନ୍ଧବୀ ରୂପା, ସତେ ଯେମିତି କିଛି ଜାଣିନ।
1: ମ୍ୟାଡାମ ଆପଣ କିଛି ବୁଝୁନଥିବାରୁ ରୂପା ପ୍ରତ୍ୟେକ ସଞ୍ଜରେ ମେସ୍ ମ୍ୟାନେଜର ବିକ୍ରମ ସାଙ୍ଗରେ ଯାଇ ସହରରେ ବୁଲୁଛି,
3: ତା ପାଇଁ ଗୋଟାକ ଯାକ ହଷ୍ଟେଲ ବଦନାମ।
7: ଏମିତି କେତେଜଣ ଝିଅଙ୍କ ଯୋଗୁଁ ମେସ୍ ମ୍ୟାନେଜରଙ୍କ ମୁହଁ ବଢିଯାଇଛି, ସେ ଆମ ଖାଇବା ପିଇବା କଥା ବୁଝିବାକୁ ବି ଇଚ୍ଛା କରୁନି।
1: ଆଜି ନିଶ୍ଚୟ ବିକ୍ରମ ବାବୁ ରୂପା ସାଙ୍ଗ ହୋଇ କୁଆଡେ ଯାଇଛନ୍ତି।
6: ମିଛ କଥା, ଏକଦମ ମିଛ କଥା ମ୍ୟାଡାମ।
3: ତୋ ବାନ୍ଧବୀ ବୋଲି କଣ ସତ କଥାରେ ମିଛ ହେଇଯିବ ବନଜା?
6: ଦେଖ ତୁମ ଭିତରୁ କେହି ହେଲେ କିଛି ଦେଖିନା।
7: ଆମେ ନ ଦେଖିଲେ କଣ ହେଲା, ଅନ୍ୟ ଝିଅ ତ ଦେଖିଛନ୍ତି।
6: ଏସବୁ ତୋର ମନଗଢା କାହାଣୀ ପିଙ୍କି, ରୂପା ସେମିତିକା ଝିଅ ନୁହେଁ, 1.5 ବର୍ଷ ଭିତରେ ସେ କୋଉଦିନ ହେଲେ କାହା ସାଙ୍ଗରେ କୋଉଠିକି ବି ଯାଇନି,
3: କିନ୍ତୁ କୋଉଦିନ ସଞ୍ଜରେ ବି ସେ ରୁମ୍ରେ ନଥାଏ ନା। କଣ ସରିତା?
6: ତା ଠିକ, ସେ ସଞ୍ଜରେ ମୋ ରୁମ୍ରେ ବସିକିରି ପଢେ।
5: ରୂପା ତ ତମରି ଭଳି ଝିଅ, ତମେ ତାର ଚରିତ୍ର ସଂହାର କରିବା କଣ ଠିକ? ମୁଁ ଏ ବିଷୟରେ କୁଳପତିଙ୍କ ସହିତ କଥାବାର୍ତ୍ତା କରିବି।
6: ରୂପା ତ ନିରୀହ ଝିଅଟିଏ, ସେ ତ କାହାର କିଛି ଦୋଷ କରିନି, ତା ନାଁରେ ଏସବୁ କଥା କାହିଁକି ସୁଲତା?
5: ଦେଖ ତୁ ମତେ ଦୋଷ

0: ଦେଇପାରିବୁନି ବନଜା, ମୁଁ ଆଦୌ ରୂପା ନା ଧରିନି, ମୁଁ ଏଭଳି ଛୋଟ କଥାରେ ମୁଣ୍ଡ ପୁରାଏନି।
1: ୱି ଆର୍ ସରି ମ୍ୟାଡମ।
2: ଆସ ବନଜା, ବହୁତ ଡେରି ହେଲାଣି।
1: ଗୁଡ୍ ନାଇଟ୍ ମ୍ୟାଡମ।
2: ଗୁଡ୍ ନାଇଟ୍।

0: ଆସ ରୂପା, ମୁଁ ତମକୁ ତମ ହଷ୍ଟେଲରେ ଛାଡ଼ିଦେବି। ସବୁ କଥା ମୋର ମନେ ଅଛି ବନଜା, କାଲି ଭଳି ହିଁ ତ ଲାଗୁଛି। ତା ପରଦିନ ସକାଳେ ହଠାତ୍ ମୋ ରୁମ୍ରେ ତୁ ଆସି ପହଞ୍ଚିଲୁ।
1: ରୂପା, ଏ ରୂପା,
0: ଆରେ ଇଏ କ'ଣ, କାହିଁକି ଏ ଶାଢ଼ୀଟା କ'ଣ ଖରାପ ଦିଶୁଛି?
1: ଏଣିକି ମୁଁ ତମେ ନ କହି ତତେ ତୁ କହୁଛି, ଆଉ ତୁ ମଧ୍ୟ ମତେ ତୁ କହିବୁ।
0: କହ, କହୁନୁ, କିଏ ମନା କରୁଛି?
1: ତୋ ଶାଢ଼ୀ ପିନ୍ଧା ଦେଖି କଳ୍ପନା କେମିତି ମୁର୍କି ମୁର୍କି ହସୁଛି ଦେଖିଲୁ?
0: କହିଲା କଳ୍ପନା, ଏ ରଙ୍ଗଟା କ'ଣ ଚଳିବନି?
2: ଆରେ ହଳଦିଆ ଠାରୁ ଭଲ ରଙ୍ଗ କିଛି କ'ଣ ଅଛି?
1: ତୁ ହଳଦୀ ଗୁରୁ ଗୁରୁ ହଳଦୀ ବସନ୍ତ ଚଢ଼େଇ ପରି ଦିଶୁଛୁ।
0: ତୋର ଯୋଉ କଥା ନା,
1: ମୁଁ ପଚାରୁଛି ତୋର ଚୁଡ଼ିଦାର ପଞ୍ଜାବୀ ଆଜି କିଛି ଡ୍ରେସ୍ ଅଛି କି ନାହିଁ?
0: ଅଛି, ନୂଆ ନାହିଁ, ସବୁ ବିଏ ବେଳର
1: ଅଛି। ଟି ତେବେ ତତେ ଶାଢ଼ୀ ପିନ୍ଧିବ କିଏ କହିଲା?
0: ମୁଁ ଭାବିଲି ଅଧ୍ୟାପିକାଙ୍କ ପରି ମୁଁ ମଧ୍ୟ ଶାଢ଼ୀ ପିନ୍ଧିବି, ଆଉ ସେଇଥିପାଇଁ।
1: ଆଉ ଏ ହାତରେ ଚୁଡ଼ି,
0: ହିନ୍ଦୁ ଘରର ଝିଅ ତ ପିନ୍ଧିବିନି କିପରି କହିଲୁ?
1: ହେଲେ ଏ ବୋକେ, ଜାଣିଥା ଛାତ୍ରୀମାନେ ହିନ୍ଦୁ କି ଖ୍ରୀଷ୍ଟିଆନ କି ମୁସଲମାନ କିଛି ନୁହନ୍ତି, ସେମାନେ କେବଳ ଛାତ୍ରୀ।
2: ହଁ ବନଜା ଠିକ କହୁଛି ରୂପା,
1: ଆଜି ଏଇ ମୁହୂର୍ତ୍ତରେ ଏ ଶାଢ଼ୀ ପାଲଟିବାକୁ ପଡ଼ିବ, ହାତରୁ ଚୁଡ଼ି ବି ଓହ୍ଲେଇବାକୁ ହବ, ଆଉ ତୋର ଏ ପାଦର ପାଉଁଜି ବି ଖୋଲି ରଖ।
2: ବନଜା ଶିଖେଇଦବ କେମିତି ସୁନ୍ଦର କରି କେଶ ସଜେଇବାକୁ ହୁଏ।
1: କଳ୍ପନା ବି ଶିଖେଇଦବ ଓଠରେ ଘିର କେତେ ବଳିବାକୁ ହବ।
0: ତାମାନେ
1: ହଁ ରୂପା, ତୋ ଉପରଟାକୁ ମୁଁ ଘଣ୍ଟାକରେ ବଦଳେଇ ଦେଲି ସିନା, କିନ୍ତୁ ପାରିଲି ନାହିଁ ତୋ ଭିତରଟାକୁ ବଦଳେଇ ଦେଇ। ତୁ ସେମିତି ସରଳ, ଫିରୁ ଆଉ ଟରକୁଳି ହେଇ ରହିଗଲୁ, ଆଉ ତାର ସୁଯୋଗ ନେଇ
0: ଅଟକି ଗଲୁ ଯେ। କଣ ହେଇଛି ବନଜା?
1: ରୂପା, ଯାହା ପଚାରିବି ସତ କହିବୁ ତ?
0: କହିବି ବନଜା, ତତେ ମୁଁ କେବେ ବି ମିଛ କହିବିନି।
1: ତତେ ଆମ ହଷ୍ଟେଲର ମେସ୍ ମ୍ୟାନେଜର କେମିତି ଲାଗେ?
0: କାହିଁକି, ବେଶ ଭଦ୍ର, କିନ୍ତୁ ତୁ କ'ଣ ପାଇଁ ପଚାରିଲୁ?
1: ତୁ ତା ସହିତ କେବେ ଗପିଛୁ?
0: ମୁଁ ହଁ, ଥରେ ଅଧେ। ବିକ୍ରମ ବାବୁ ବହୁତ ଭଲ ମଣିଷ ବନଜା।
1: ତୁ ଜାଣିନି ରୂପା, ତୋ ନାଁରେ ତୋରି ସହପାଠିନୀ ଗୋଟେ ଗୁଜବ ସୃଷ୍ଟି କରିଛନ୍ତି ଯେ ତୁ କାଳେ
0: ବନଜା। କେଡ଼େ ବାଜି କଥା ସେମାନେ କହୁଛନ୍ତି କହିଲୁ?
1: ଏ କ୍ୟାମ୍ପସ୍ଟାରେ ଆହୁରି କେତେ ବାଜି କଥାର ଲହରି ଖେଳୁଛି ରୂପା। ହଉ ତୁ ବ୍ୟସ୍ତ ହନା, ଆଉ ଚାରି ପାଞ୍ଚଟା ମାସ ପରେ ତ ଏ ଜମପୁରରୁ ସମସ୍ତଙ୍କର ଛୁଟି। ହଁ ତୁ ଗୋଟେ କ'ଣ ପଚାରି ବୋଲି କହୁଥିଲୁ?
0: ତୋରି ସାଙ୍ଗ ଅଶୋକ କଥା
1: ତୁ ତ ସବୁ ଜାଣିଛୁ, ଆଉ ପଚାରିବୁ କ'ଣ?
0: ଆଜିକାଲି ଅନେକ ସମୟରେ ତୁ ଉଦାସ ରହୁଛୁ ବନଜା, ବେଳେବେଳେ ତୋ ଆଖିରେ ଲୁହ ଚକେଇ ଆସୁଛି, ଘଟଣା କ'ଣ ଜାଣୁ? ତୋ ମୁହଁରେ ଏତେ ଟିକେ ବିଷାଦ ଦେଖିଲେ ମୋ ଛାତି ଭିତରଟା କ'ଣ ହେଇଯାଇଲ? ଆରେ ଉଠି ବସିଲୁ କାହିଁକି?
1: ଉଦାସ ନୁହେଁ, କହିପାରୁ ଚିନ୍ତିତ। ହଁ ରୂପା, ଭବିଷ୍ୟତ କଥା ଭାବି ମୁଁ ବଡ଼ ଚିନ୍ତାରେ ପଡ଼ିଯାଇଛି।
0: ତୋର ପୁଣି ଗୋଟେ ଭବିଷ୍ୟତ ଚିନ୍ତା କ'ଣ? ବାପା ମାଙ୍କର ଏକମାତ୍ର ଅଲିଅଳି ଝିଅ, ପୁଣି ତିନି ସୁଯୋଗ୍ୟ ଭାଇଙ୍କର ଗୋଟିଏ ବୋଲି ଗେହ୍ଲା ଭଉଣୀ, ସରକାର ଚାନ୍ଦ ମାଗିଲେ ସେମାନେ ତୋଳି ଆଣିଦେବେ।
1: ସମସ୍ୟାଟା ତ ସେଇଠି ରୂପା, କେତେ ଭଲ ପାଆନ୍ତି ମତେ ସେମାନେ, ତାଙ୍କ ଇଚ୍ଛା ବିରୁଦ୍ଧରେ ଯିବା କେତେ କଷ୍ଟକର ଜାଣିପାରୁଛୁ ତୁ?
0: କାହିଁକି, ଅଶୋକ କ'ଣ ତାଙ୍କର ପସନ୍ଦ ହେବେନି?
1: କିଏ ଜାଣେ, କିନ୍ତୁ ମୁଁ କୌଣସି ମତେ ଅଶୋକକୁ ହରାଇବାକୁ ଚାହେଁ ନା ରୂପା।
0: ଧୈର୍ଯ୍ୟ ରଖ ବନଜା, ମୁଁ ଭାବୁଛି ସବୁ ଠିକ ହେଇଯିବ।
1: ଭବିଷ୍ୟତଟାକୁ ଭବିଷ୍ୟତ ହାତରେ ପୁରାପୁରି ଛାଡ଼ିଦେବା ଠିକ ନୁହେଁ ରୂପା,
0: ସେଇଟା ଭାଗ୍ୟ।
1: ଭାଗ୍ୟ ଗୋଟେ କ'ଣ ଲୋ, ବରଂ କହ ପ୍ରତିଭା, ଇଚ୍ଛା ଶକ୍ତି ଆଉ ଜ୍ଞାନ ବା ପ୍ରଜ୍ଞା, ଏଇ ତିନୋଟି ବେଳେ ଯିଏ ଲକ୍ଷ୍ୟ ହାସଲ କରେ ସେ ଶାନ୍ତି ପାଏ, ଶାନ୍ତିର ଅନ୍ୟ ନାମ ସାଫଲ୍ୟ।
0: ସତ କଥା, ପ୍ରିୟ ମଣିଷର ପ୍ରେମ ଯିଏ ପାଇଛି ସେଇ ହିଁ ସଫଳ, ସେଇ ହିଁ ଶାନ୍ତି କ'ଣ ଜାଣେ।
1: ଶୋଇପଡ଼େ ଥର। ହଁ ଶୁଣିଥା, ଯଦି ସତକୁ ସତ ତୁ ସେ ମ୍ୟାନେଜର ପ୍ରେମରେ ପଡ଼ିବା ଆରମ୍ଭ କରିଛୁ, କିଛି ଚିନ୍ତା କରନି, ମୋର ଦୃଢ଼ ସମର୍ଥନ ତୋ ପଛରେ ଅଛି।
3: ମ୍ୟାନେଜର ବାବୁ।
4: କଣ ହରିବନ୍ଧୁ?
3: ଏ ସକାଳୁ ସକାଳୁ ବନଜା ଯାଇ ଆପଣଙ୍କୁ ଆସି ଖୋଜିକି ଗଲେଣି।
4: ବନଜା ମାନେ ସେଇ ମିଡିୟମ ହାଇଟ୍ର ପତଳା ଝିଅଟା ତ?
3: ହଁ ମ, ଆପଣ ଭଲକି ଚିହ୍ନିଛନ୍ତି।
4: କାହିଁ ଖୋଜୁଥିଲେ?

0: କିଛି କହିଲେନି ତ, ଖାଲି କହିଲେ କାମ ଅଛି, ପରେ ଆସିବି।
1: କାମ ଅଛି
0: ଆଜ୍ଞା,
1: ପରେ ଆସିବି। ହଉ, ମୁଁ ତ ଅଛି ଆଉ।
0: ହେଇ ତ ଦେଇ ପୁଣି ଆସିଲେଣି ଆଉ।
1: ମୋତେ ବି ଡର ଲାଗୁଛି, କାମଟା କିଛି ଗୁରୁତର ନୁହଁ ତ। ବୁଝିଲ ହରିବନ୍ଧୁ, ଏ ହଷ୍ଟେଲରେ ଖାଇବା ପିଇବା ଦାୟିତ୍ୱ ଯିଏ ବୁଝିବ ସେ ପୁରା ଦଶ ମାସିଆ ହୋଇଥିବା ଦରକାର। ହଉ, ତୁମେ ଭିତରକୁ ଯା, ଆସନ୍ତୁ ମିସ୍ ବନଜା, ମୁଁ ତ ଆପଣଙ୍କୁ ଅପେକ୍ଷା କରିଥିଲି।
2: ମିଛ କଥା, ଅପେକ୍ଷା କରିଥିଲେ ମିଛ କାହିଁ କହୁଛନ୍ତି? ଆପଣ ତ ଏଇ ମାତ୍ର ଜାଣିଲେ ଯେ ମୁଁ ଆପଣଙ୍କୁ ଖୋଜୁଥିଲି ବୋଲି।
1: ନାଇଁ ମାନେ ମୁଁ
2: କିଛି ସଫେଇ ଦେବା ଦରକାର ନାହିଁ, ଅନେକ ସମୟରେ ଆମକୁ ଏମିତି ଛୋଟ ଛୋଟ ମିଛ କହିବାକୁ ପଡେ।
1: ଛାଡ଼ନ୍ତୁ
2: ରାଇଟ, ଛାଡ଼ନ୍ତୁ,
1: ଆପଣ ଟିକେ ଝଡି ଯାଇଛନ୍ତି।
2: ଆପଣ କଣ ମୋ ମା ଖୁଡିଙ୍କ ପରି କହିଲେଣି? ଯାହା ହଉ, ମନ୍ତବ୍ୟ ପାଇଁ ଧନ୍ୟବାଦ, ଡାଏଟିଂ ନ କରି ମୋତେ ଝଡି ଯାଇଛି।
1: ହରିବନ୍ଧୁ ଦେଖ, ଦୁଇ କପ୍ ଚା ଯଦି ଆସିପାରେ।
2: ନା ନା ଥାଉ। ଆଚ୍ଛା ମୁଁ ଗୋଟେ କଥା ପଚାରିବା ପାଇଁ ଆସିଛି। ନା ନା ଧରନ୍ତୁନି, ଖାଇବା ପିଇବାର କ୍ୱାଲିଟି ବିଷୟରେ ମୁଁ ମୋଟେ ପଚାରିବିନି, ଖାଇବା ନେଇ ମୁଁ କେବେ ବି ଅଭିଯୋଗ କରେନି।
1: ଜାଣେ,
2: ଏବେ ତାହେଲେ ପ୍ରଶ୍ନଟି ପଚାରିବି।
1: ପଚାରନ୍ତୁ।
2: ମୋର ବାନ୍ଧବୀ ରୂପା, ଆପଣ କେମିତି ଲାଗେ? ଆରେ ବସନ୍ତୁ ନା, ମୁଁ ତାର ବାନ୍ଧବୀ ବୋଲି ପଚାରୁଛି, ଆପଣ ନିର୍ଭର ଉତ୍ତର ଦେଇପାରିବେ ପ୍ଲିଜ। ଭାବପୂର୍ଣ୍ଣ ହୁଅନ୍ତୁନି, ମନର ଭାବନାକୁ ଖୋଲାଖୋଲି ପ୍ରକାଶ କରିବାଟା ହିଁ ଆଧୁନିକତା।
1: ମାନେ କଣ କହିବି,
2: କିଛି ଗୋଟେ ତ କହିବାକୁ ହବ ବିକ୍ରମ ବାବୁ। ଗତକାଲି ରାତିରେ ଏଇ ଡାଇନିଂ ହଲ୍ରେ ଆପଣ ଆଉ ରୂପାକୁ ନେଇ ଏକ ଅଜବ ଧୂଆଁ ଉଠିଥିଲା, ଆଉ ତା ଧୂଆଁ ନିଶ୍ଚୟ
1: ମୋ କାନରେ ପଡ଼ିଛି।
2: ତଥାପି ମୁଁ ମନ ବୁଝିଲାନି, ଭାବିଲି ଯଦି ଧୂଆଁ ତଳେ କୋଉଠି ନିଆଁର ଝୁଲ ଟିକେ ଛପି ରହିଥାଏ। ଭାବନ୍ତୁ ଆଜି ମୁଁ ଆବିଷ୍କାର କରିବାକୁ ଆସିଛି ସେଇ କଥା।
1: ମିସ୍ ବନଜା,
2: ହଁ ଏବେ ନିଆଁର ସନ୍ଧାନଟା ମୁଁ ପୁରା ପାଇଗଲିଣି ବିକ୍ରମ ବାବୁ।
1: ମିସ୍ ବନଜା,
2: ଆଉ ମୁହଁ ଖୋଲି କିଛି କହିବା ଦରକାର ନାହିଁ।
1: ମାନେ ଏତିକି କହିବି ଯେ ରୂପା ରୂପା ବହୁତ ଭଲ ଅଛି।
2: କେହି କାହାକୁ ଭଲ ପାଇବା ଖରାପ ନୁହେଁ, କେବଳ ସେଥିରେ ଆନ୍ତରିକତା ଥିବା ଦରକାର। ରୂପା ବହୁତ ସରଳ ଝିଅ, ଶେଷରେ ସେ ଯେମିତି ପ୍ରତାରିତ ନ ହୁଏ। ହଉ ମୁଁ ତାହେଲେ ଆସୁଛି, ବାଏ
1: ବାଏ। କେଡ଼େ ବଡ଼ କଥାଟାକୁ ତୁମେ କେଡ଼େ ସହଜରେ କହିଦେଲ।

0: କଣ କରୁଛ ବନଜାରାଣୀ?
1: ଲାବଣ୍ୟ, ରୂପାକୁ ଦେଖିଛ?
0: ତୁମ ରୂପା ତ?
1: ହଁ,
0: ମାଡାମଙ୍କ ପାଖରେ ଅଫିସ ଘରେ ବସିଛନ୍ତି।
1: କାହିଁକି?
0: ତାଙ୍କର କିଏ ଜଣେ ଭାଇ କାର ନେଇ ଆସିଛନ୍ତି ତାଙ୍କୁ ନବାକୁ।
1: ଭାଇ ନବାକୁ ଆସିଛନ୍ତି, ପୁଣି ରୂପାକୁ?
0: ମାଡାମ ମନା କରୁଛନ୍ତି ଛାଡିବାକୁ, ସଞ୍ଜ ଗଡିଗଲାଣି, ଏତେବେଳେ କିଏ ଝିଅମାନଙ୍କୁ ଛାଡିବ ପଦାକୁ? କିଛି କଣ ହେଲେ ସବୁ ତ ଆମ ମୁଣ୍ଡକୁ ଆସିବ ନା।
1: ରୂପା କଣ କହୁଛି?
0: ସେ କିଛି କହୁନା।

0: କିନ୍ତୁ ତାଙ୍କ ଭାଇ ଲଗେଇଛନ୍ତି। ତୁମେ ଟିକେ ତଳ ଅଫିସ ଘରକୁ ଯାଉନ।
1: ହଉ ଯାଉଛି।
0: କଣ ହେଇଛି ବନଜା?
1: ମୋର କାହିଁକି ସନ୍ଦେହ ହେଉଛି କଳ୍ପନା, ରୂପା ତ କହୁଥିଲା ତା ଭାଇ ବହୁତ ସାନ, ମାନେ ସ୍କୁଲରେ ପଢୁଛି।
0: ନିଶ୍ଚୟ ତେବେ ଧର୍ମ ଭାଇ ହେଇଥିବ ବନଜା।
1: ଆଚ୍ଛା ମୁଁ ତେବେ ଯାଏ।
2: କ୍ଷମା କରିବେ ମିଷ୍ଟର ଖଗେନ୍ଦ୍ର, ହଷ୍ଟେଲର ନିୟମ ଅନୁସାରେ ମୋତେ କାମ କରିବାକୁ ପଡ଼ିବ। ବାପା ମାଙ୍କ ଛଡ଼ା ଆଉ କାହା ସହିତ ସଞ୍ଜ ପରେ ଏଠୁ ହଷ୍ଟେଲର ଝିଅଙ୍କୁ ଛାଡ଼ିବାକୁ ଅନୁମତି ମିଳିପାରିବନି।
3: ବୁଝିଲି ମ୍ୟାଡାମ, ଆପଣ ତ ମୋ ଭଉଣୀର ଭଲ ପାଇଁ କହୁଛନ୍ତି, କିନ୍ତୁ ଏଇଟା ଗୋଟାଏ ସ୍ପେଶାଲ କେସ୍। ପୁରୀରେ କାଲି ରୂପାର ନିର୍ବନ୍ଧ ହେବ ତ ବରପକ୍ଷର ଲୋକେ ସେଠି ପହଞ୍ଚିଗଲେଣି, ଆମ ଆଡୁ ବି ସମସ୍ତେ ଗଲେଣି, ଆଉ ଆଜି ରାତି ଭିତରେ ପୁରୀରେ ନ ପହଞ୍ଚିଲେ ବାହାଘରରେ ଅସୁବିଧା ହୋଇଯିବ।
2: ଯାହା ବି ହେଉ, ଆପଣଙ୍କୁ ଆସନ୍ତାକାଲି ସକାଳ ଯାଏ ଅପେକ୍ଷା କରିବାକୁ ହେବ।
1: ନମସ୍କାର ମ୍ୟାଡାମ।
2: ଆପଣ ଏସବୁ ଝିଅଙ୍କୁ ପଚାରନ୍ତୁ, ମୁଁ କେବେ କାହାକୁ ସଞ୍ଜ ପରେ ଘରକୁ ଯିବାକୁ ଅନୁମତି ଦେଇନି।
1: ଆପଣ?
3: ମୁଁ ଖଗେନ୍ଦ୍ର, ରୂପାର ଭାଇ।
1: ଭାଇ?
3: ହଁ।
1: ନା ଆପଣ ବୋଧେ ଧରମ ଭାଇ?
3: କିନ୍ତୁ ଏକା ଗାଁରେ ଘର, ପିଲାଟି ବେଳୁ ମୁଁ ତା କଥା ବୁଝି ଆସୁଛି। ମଉସା ମାଉସୀ ପାରନ୍ତି ନାହିଁ ତ?
1: ବହୁତ ଭଲ, ରୂପା ଭଳି ସରଳ ଝିଅର ବଞ୍ଚିବା ପାଇଁ ଆପଣଙ୍କ ପରି ସ୍ମାର୍ଟ ଭାଇ ଜଣେ ଦରକାର ଥିଲା।
3: ହଁ ଆଜ୍ଞା, ରୂପାର ବାପା ତ ଗାଁରେ ନିମ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, କୁଆଡ଼େ ଯାଇ ଆସି ପାରନ୍ତିନି। ତା ଛଡ଼ା ଝିଅଟିକୁ ଏଠି ରଖି ପଢ଼େଇବା ଆଉ ନବା ଆଣିବା କରିବା ଏସବୁ ଖର୍ଚ୍ଚ ଅଛି, ମୁଁ ତାଙ୍କର ସବୁ କଥା ବୁଝି ଆସୁଛି, ରୂପାକୁ ପଚାରୁନାହାନ୍ତି।
1: କିନ୍ତୁ ହଠାତ୍ ରୂପାର ବାହାଘର କରିବା କ'ଣ ଦରକାର ପଡ଼ିଲା?
3: ଭଲ ପାତ୍ରଟିଏ ମିଳିଯାଇଛି ତ, ବାହାଘର ତ ଏଇକ୍ଷିଣା ହେଉନି, ନିର୍ବନ୍ଧ ହେଇ ରହିବ, ରୂପାର ପରୀକ୍ଷା ପରେ ଯାଇ ବାହାଘର ହେବ।
2: ଆମର ସେଥିରେ କିଛି କହିବାର ନାହିଁ ଖଗେନ୍ଦ୍ର ବାବୁ, ସେ କଥା ରୂପା ବୁଝିବ ଓ ଆପଣମାନେ ବୁଝିବେ।
3: କ'ଣ କରିବା ଆଜ୍ଞା, କେତେ କଷ୍ଟରେ ପାତ୍ରଟିଏ ମିଳେ ଆପଣ ତ ଜାଣନ୍ତି।
2: ହେଲା ହେଲା, ରୂପା ତମେ ଏବେ ତମ ରୁମ୍କୁ ଯାଅ, ଆସନ୍ତାକାଲି ସକାଳେ ତମ ଇଚ୍ଛା କଲେ ଖଗେନ୍ଦ୍ର ବାବୁଙ୍କ ସହିତ ଯାଇପାରିବ।
3: ଇଚ୍ଛା କଲେ ମାନେ?
2: କ୍ଷମା କରିବେ, ରୂପା ଏମ୍ଏ ପଢ଼ିଲାଣି, ମୁଁ ତାକୁ କ'ଣ ବାଧ୍ୟ କରିବି? ବିଚାର କରିବାର ସ୍ୱାଧୀନତା ତାର ଅଛି।
3: ଓ ହଁ ବୁଝିଲି।
1: ତା ମାନେ ସେ ଯାଇପାରେ ଆଉ ନ ଯାଇ ବି ପାରେ?
3: ନା ନଯିବ କାହିଁକି, ସେ କ'ଣ ଜାଣିନି ତା ବାପା ମାଙ୍କର ଅବସ୍ଥା, ମଉସା ପୁଣି ଜଣେ ହୃଦରୋଗୀ, ଟିକିଏ କୋଉଠୁ ସକ୍ ପାଇଲେ ହୁଏତ ଟଳି ପଡ଼ିବେ। ହଁ ରୂପା, ମୋ ଚିଠି ତ ତୁ ନିଶ୍ଚୟ ପାଇଥିବୁ।
4: ନା ମୋ ବାପାଙ୍କର କିଛି ହବନି।
3: ରୂପା ରୂପା, ଭବିଷ୍ୟତ ପାଇଁ ଆମେ ସାବଧାନ ରହିବା କ'ଣ ଖରାପ? ସେ କଥା ତ ମୁଁ ଚିଠିରେ ବୁଝେଇ ଲେଖିଥିଲି।
4: ହଉ ଆପଣ କାଲି ସକାଳେ ଆସନ୍ତୁ, ମୁଁ ଯିବି, ମୁଁ ରୁମ୍କୁ ଯାଉଛି ମ୍ୟାଡାମ।
3: ଏଥିରେ କାନ୍ଦିବାର କ'ଣ ଅଛି? ବାଘେଲିଟା
2: ଯାହାକୁ ହେଲେ କାନ୍ଦ ମାଡ଼ିବ,
3: ସବୁ କଥାରେ ତାର ଆଖି ଛଳ ଛଳ ହେଇଯାଏ ପିଲାଟି ବେଳୁ।
1: ତାର କାନ୍ଦିବାର ମାନେ ହେଉଛି ଯେହେତୁ ସେ ପାତ୍ରଟିକୁ ଦେଖିନାହିଁ କି ଆପଣ ତାକୁ ପୂର୍ବରୁ ସୂଚନା ମଧ୍ୟ ଦେଇନାହାନ୍ତି। ଏସବୁକୁ ବିଚାର କରି ଦେଖିଲେ ଆପଣମାନେ ଯେ ରୂପାର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିଛନ୍ତି ତା ସ୍ପଷ୍ଟ ଜଣାପଡ଼ୁଛି।
2: ଆପଣ ଯାଆନ୍ତୁ ଖଗେନ୍ଦ୍ର ବାବୁ, ଯଦି ରୂପା ସମ୍ମତି ଦିଏ ମୋର ଆପତ୍ତି ନାହିଁ, କାଲି ଦିନବେଳା ସେ ଯାଇପାରିବ। କେବଳ ଆପଣ ଆମକୁ ଗୋଟେ ଲେଖିଦେବେ ଯେ ତାର ଭଲମନ୍ଦ ପାଇଁ ଆପଣ ଦାୟୀ ରହିବେ।
3: ହଁ ଲେଖିଦେବି ମ୍ୟାଡାମ, ଯଦିଓ ଏସବୁ ତା ବାପା ମା ଲେଖିବା କଥା। ଆସୁଛି ଆଜ୍ଞା, ନମସ୍କାର।
1: ରୂପା ରୂପା, ଏ ରୂପା ରୂପା, ମୁଁ ଜାଣେ ପରା ତୁ ଏଇଠି ଏକା ଏକା ବସି ଏମିତି କାନ୍ଦୁଥିବୁ। ରୂପା ମୁଁ ସୁନାଟା ପରା, ତେମିତି ଆଉ କାନ୍ଦ ନା, ତୋ କାନ୍ଦିବା ଦେଖି ମୋ ଆଖିରେ ବି ଲୁହା ଆସିଯାଉଛି। ରୂପା
4: ନା ବଞ୍ଚା, ତୁ କାନ୍ଦ ନା, ତୁ କାହିଁକି କାନ୍ଦିବୁ, ତୋର କ'ଣ ହେଇଛି କି?
1: ମୋର କାହିଁକି କ'ଣ ହବ ରୂପା, ମୁଁ କ'ଣ ତୋ ଭଳି ଭୀରୁ ଦୁର୍ବଳ ସ୍ତ୍ରୀ ଲୋକ ହେଇଛି? ମୁଁ କହିବାକୁ ଆସିଛି, ଏଇଟା ଶୋକ କରିବାର ବେଳ ନୁହେଁ ରୂପା।
4: ମୁଁ ଆଉ କ'ଣ କରିପାରିବି ବନଜା?
1: ନିଜ ଭିତରେ ଆତ୍ମବିଶ୍ୱାସ ବଢ଼େଇ ପାରିବୁ।
4: ତୁ କିଛି ଜାଣିନୁ ବନଜା?
1: କେମିତି ଜାଣିବି, ତୁ ତ କିଛି କହିନୁ କି କିଛି ସୂଚନା ମଧ୍ୟ ଦେଇନୁ।
4: କ'ଣ ତତେ କହିବି, କିପରି ବା କହିବି ତତେ?
1: ଏତେ ଭୀରୁ ହେଲେ ଦୁନିଆରେ ତିଷ୍ଠି ପାରିବୁନି ରୂପା। ଜୀବନ ଥିଲେ ପ୍ରତି ପଦେ ପଦେ ବିପଦ, ପ୍ରତି ମୁହୂର୍ତ୍ତରେ ନିଆଁ ଲାଗିବାର ଭୟ, ପଲକେ ପଲକେ ସଂଘର୍ଷ ଲାଗି ରହିବ। ମନର ଦୃଢ଼ତାରେ ମଣିଷ ସେସବୁର ମୁକାବିଲା କରେ ରୂପା। ତୁ ମନକୁ ଟିକେ ଟାଣ କର, କେତେ ତତେ ମୁଁ କହିବି କହିଲୁ।

0: ପାରୁନି ବନୁଛା, ମୁଁ ଆଉ ପାରୁନି।
1: କାହିଁକି ପାରୁନୁ? କଣ ହେଇଛି ତୋର? କୋଉ ଆଘାତ ତ ଏତେ ଡରକୁଳି କରିଦେଇଛି ରୂପା, କହ।
0: ଛାଡ଼ ସେ କଥା ବନୁଛା।
1: ନା, ସେ ଛାଡ଼ ଫାଡ଼ ନାହିଁ, ତତେ ଆଜି ସେଇ କଥାଟା କହିବାକୁ ପଡିବ, ଯାହା ତୋ ମନ ଭିତରେ ଘା କଲାଣି, ଯାହା ଯୋଗେ ତୁ ଏତେ କଷ୍ଟ ପାଉଛୁ। ହଁ, ମୁଁ ଲକ୍ଷ୍ୟ କରୁଛି ଖ୍ରୀଷ୍ଟମାସ ଛୁଟି ପରଠାରୁ ତୁ ଅନେକ ସମୟରେ ଉଦାସ ଆଉ ଅନ୍ୟମନସ୍କ ରହୁଛୁ। ବେଳେବେଳେ ଏମିତି ସବୁ କଥା କହୁଛୁ ଯେମିତିକି ତୁ ମୃତ୍ୟୁ ସାଙ୍ଗରେ ରାଜିନାମା କରିଆସୁଛୁ ଖୁବ୍ ଶୀଘ୍ର ମରିବୁ ବୋଲି।
0: ଠିକ କଥା ବନୁଛ, ମତେ ବିଷଜହର ଖାଇଦେବାକୁ ହବ।
1: ବିଷଜହର ଖାଇଦେବୁ? କାହିଁକି? ତୁ ତ କିଛି ଅପରାଧ କରିନୁ।
0: କରିଛି ବନଜା, କରିଛି। ସେଇ ଖଗେନ୍ଦ୍ରକୁ ଧରମ ଭାଇ କରି ମୁଁ ଅପରାଧ କରିଛି।
1: ଖୋଲି କହ ରୂପା, ମୋର ଧୈର୍ଯ୍ୟ ରହୁନି, କହିଲୁ କଣ ହେଇଛି?
0: ଏଇ ଖଗେନ୍ଦ୍ର ନାମକ ଲୋକଟି ଆମ ଗାଁର କଣ୍ଟ୍ରାକ୍ଟରେ କାମରେ ବେଶ ପଇସା କମେଇଛି। ଅନେକ ସମୟରେ ଆମ ଘରକୁ ଆସେ, ଦିନେ ଦିନେ ଉପରେ ପଡ଼ି ମୋ ସହିତ ସେ ବହୁତ କପେ। ବାପା ମା ମଧ୍ୟ ତା ଉପରେ ଭାରି ଖୁସି ଥିଲେ। ସୁଯୋଗ ଦେଖି ଦିନେ ସେ ମତେ ତାର ଧରମ ଭୁଣୀ କରି ପକାଇଲା।
2: ତୁ ଏତେ ସଙ୍କୋଚ କରୁଛୁ କାହିଁକି? ମୁଁ ତ ତୋର ବଡ଼ ଭାଇ ଭଳିଆ, ତୁ ଭଲ ପାଠ ପଢୁଛୁ ବୋଲି ଗାଁଟା ସାରା ସମସ୍ତେ ତତେ ପ୍ରଶଂସା କରୁଛନ୍ତି, ଏଣିକି ତୋର ଆଉ କିଛି ଚିନ୍ତା କରିବା ଦରକାର ନାହିଁ। ମୁଁ ତୋର ଧରମ ଭାଇ ହେଲି, ହେଲା।
0: ପୁଣି ଆଉ ଦିନେ ଆସି କହିଲା,
2: ତୋ ହଷ୍ଟେଲ ଖର୍ଚ୍ଚ ଯୋଗାଇବା ପାଇଁ ମଉସା କେତେ ଆଡୁ କେତେ ଧାର ଉଧାର କରିସାରିଲେଣି। ମୁଁ ତାଙ୍କୁ କହିଛି କିଛି ଭାବନା କରନି, ଆମ ଗାଁ ଝିଅଟା ପଢ଼ିବ, ମୁଁ ସାହାଯ୍ୟ କରିବି, ରୂପା ଚାକିରି କଲେ ମତେ ସୁଝିଦବନି।
0: କଥାଟା ଶୁଣି ମୋର ଭାରି ରାଗ ହେଲା ବାପାଙ୍କ ଉପରେ। ସେ କାହିଁକି ଆମ ଦାରିଦ୍ର କଥା ତାକୁ କହୁଥିଲେ କେଜାଣି? ମୋର ପାଠ ପଢ଼ିବାଟା ଏତେ ବେଶୀ କିଛି ଦରକାର ନଥିଲା।
1: ତାପରେ ତାପରେ କଣ ହେଲା?
0: ବଡ଼ଦିନ ଛୁଟି ସରିବାର ଠିକ ପରଦିନ ମୁଁ ହଷ୍ଟେଲକୁ ଆସିବାକୁ ସଜ ହେଉଥାଏ। ଏଇ ସମୟରେ ଆସି ପହଞ୍ଚିଗଲା ଖଗେନ୍ଦ୍ର। ବଡ଼ ପାଟିରେ ଗେହ୍ଲାଳିଆ କଣ୍ଠରେ ସେ ମତେ କହିଲା,
2: ଆରେ ରୂପା, ମୁଁ ଆଜି ତମରି ବିଶ୍ୱବିଦ୍ୟାଳୟରେ ଯାଉଛି, ତୁ ବସ୍ରେ ଯିବୁ କାହିଁକି? ଆ, ମୋ ସାଙ୍ଗରେ ଆ, ଗାଡ଼ିରେ ଚାଲିଯିବୁ, ମୁଁ ତତେ ନେଇ ହଷ୍ଟେଲରେ ଛାଡ଼ିଦେବି।
0: ତା ପ୍ରସ୍ତାବରେ ବାପା ରାଜି ହେଇଗଲେ, ମା ବି କିଛି ଆପତ୍ତି କଲା ନାହିଁ।
1: ତା ମାନେ ତୁ ଖଗେନ୍ଦ୍ର ସହିତ କାର୍ରେ ଆସିଲୁ?
0: ହଁ ବନଜା।
1: ଆଉ କିଛି ବାଟ ଆସିବା ପରେ ନିଛାଟିଆ ସ୍ଥାନ ଦେଖି କାର୍ର ଇଞ୍ଜିନରେ ଗଣ୍ଡଗୋଳ ଦେଖାଦେଲା?
0: ହଁ ହଁ।
1: ଏବଂ ଗାଡ଼ି ଠିକ୍ ହେଲା ବେଳକୁ ସଞ୍ଜକି ରାତି ହେଇଗଲାଣି।
0: ଏକଦମ ଠିକ କଥା ବନଜା, ତୁ କେମିତି ଜାଣିଲୁ?
1: ଏହା ହିଁ ଘଟେ ରୂପା, ଯୋଜନାବଦ୍ଧ ଭାବରେ ଏହା ଘଟେ। ତାପରେ ତତେ ସେ ସୈତାନଟା ବିଶ୍ୱାସ ଜନ୍ମା ପାଇଁ କହିଥିବ।
2: ତୋର କିଛି ଅସୁବିଧା ହେବନି ରୂପା, ବେଶୀ ରାତିରେ ଯାଇ ପହଞ୍ଚିବା ଅପେକ୍ଷା ରାତିଟା ଏଇ ପାଖ ବଙ୍ଗଳାରେ ଆମେ ରହିଯିବା।
0: ହଁ ହଁ, ଠିକ ସେଇଆ, ଠିକ ସେଇଆ। ସେଇ ଡାକ ବଙ୍ଗଳାରେ ରାତି ଅଧରେ ଖଗେନ୍ଦ୍ର ପ୍ରସ୍ତାବ କଲା।
2: ସତ କଥାଟା କହିବି ରୂପା?
0: ମୁଁ ସେତେବେଳକୁ ପୁରା ଡରିଗଲିଣି ବନଜା, କିଛି କହିଲି ନାହିଁ।
2: ରୂପା, ମୁଁ ତତେ ପ୍ରକୃତରେ ବାହା ହେବାକୁ ଠିକ କରିଛି, ମଉସା ବି ରାଜି ହେଇଯିବେ, ମୋର ତ ଧନ ସମ୍ପତ୍ତିର କିଛି ଅଭାବ ନାହିଁ।
0: ନା ନା, ତୁମେ ମୋତେ ଭଉଣୀ କରିଛ।
2: ଆଲୋ, ସେଇଟା ଖାଲି ବାହାରକୁ, ଭିତରେ ତ ମୁଁ ତୋର ଆଲୋ ଭାବିନେ, ଭାବିନେ ଆମର ବାହାଘର ହେଇଯାଇଛି, ଆଉ ଆଜି ଆମର ବହୁ ଆଗ

0: ମୁଁ ଚିତ୍କାର କରି ଉଠିଲି, କିନ୍ତୁ ସେଠି କେହି ନଥିଲେ। ଖଗେନ୍ଦ୍ର ତା ଡ୍ରାଇଭରକୁ ଡାକି ଆଦେଶ ଦେଲା ଗାଡ଼ିରୁ କ୍ୟାମେରା ଆଣି ଫଟୋ ଉଠାଇବାକୁ।
1: ତାମାନେ ତାପରେ ସେଇ ଅବାଞ୍ଛିତ ଘଟଣା ଘଟିଲା।
0: ହଁ ବନଜା, ସୈତାନଟା ମତେ ଛାଡ଼ିଲା ନାହିଁ, ମୋର କୌଣସି ପ୍ରାର୍ଥନା ବି ସେ ଶୁଣିଲା ନାହିଁ। ତା ପରଦିନ ଖଗେନ୍ଦ୍ର ଖାଲି ମତେ ବହଲେଇଲା, କହିଲା ମତେ ବିବାହ କରିବ ସେ ପୁରୀ ଜଗନ୍ନାଥ ମନ୍ଦିରରେ ମାସେ ଦୁଇ ମାସ ଭିତରେ। ଧମକ ବି କିଛି କମ୍ ଦେଲାନି ସେ।
2: ରୂପା, ରୂପା ପ୍ଲିଜ, ରୂପା ଶୁଣ, ତୁ ଭଲ କରି ଜାଣିଛୁ।

0: ଧନ୍ୟବାଦ ଜଣାଉଛି ବନଜା।
1: ତୁ ମୋତେ ଗୋଟେ ବିରାଟ ମାନସିକ ଦୁଶ୍ଚିନ୍ତାରୁ ରକ୍ଷା କରିଦେଲୁ ବନଜା।
2: ଯାହା କହ ବନଜା, ବାସ୍ତବିକ ତୁ ହିଁ ପ୍ରକୃତ ବାନ୍ଧବୀ। ଏ ଜଘନ୍ୟ ସୈତାନ କବଳରୁ ରୂପାକୁ ରକ୍ଷା କରିପାରିଛୁ।
3: ଯା କଳ୍ପନା, ରୂପାକୁ ଡାକ, ମୋ ନାଁ କହିଲେ ସେ କବାଟ ଖୋଲି ପଦାକୁ ଆସିବ।
4: ଆପଣଙ୍କୁ ଆଜି ଧନ୍ୟବାଦ ଦେବାକୁ ମୋ ଭାଷା ନାହିଁ ମିସ୍ ବନଜା।
2: ଆପଣଙ୍କୁ ବି ବୋଧେ ବିକ୍ରମ ବାବୁ, କାରଣ ଆପଣ ଠିକ୍ ସମୟରେ ଇନ୍ସପେକ୍ଟରକୁ ଡାକି ଆଣିଛନ୍ତି।
3: ଏଇ ତ ରୂପା ଆସିଲାଣି। ଆ ରୂପା ଦେଖ, ତୁ ବଞ୍ଚିଛୁ ବୋଲି ସମସ୍ତେ କେତେ ଖୁସି।
5: ହଁ ରୂପା, ଆମେ ସମସ୍ତେ ଖୁସି।
6: ଆରେ ରୂପା, କେତେବେଳେ କଣ କହିଦେଇଥିଲି ବୋଲି ଭାବନା ଯେ ଆମେ ତୋର ମଙ୍ଗଳ ପାଞ୍ଚିଛୁ।
2: ଆଜି ତୋ ପାଇଁ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ନିଜର ଭେଦାଭେଦ ଭୁଲି କିପରି ଏକାଠି ହୋଇଛନ୍ତି ଦେଖିଲୁ।
7: ପିଲାମାନେ ଟିକେ ଶାନ୍ତି ଶୃଙ୍ଖଳା ରକ୍ଷା କର। ପ୍ରଫେସର ମାନଙ୍କ ସହିତ ନିଜେ କୁଳପତି ଆମ ହଷ୍ଟେଲ ଆଡକୁ ଆସୁଛନ୍ତି।
2: ସେମାନେ ରୂପାର ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବାକୁ ଆସୁଛନ୍ତି ବୋଧେ।
4: ନା ବନଜା, ସମସ୍ତେ ସବୁ କଥା ଜାଣିସାରିଲେଣି। ସେମାନେ ତୁମକୁ କଂଗ୍ରାଚୁଲେଟ କରିବାକୁ ଆସୁଛନ୍ତି।
8: ପିଲାମାନେ ତମେ ଟିକେ ଶୁଣ, ମେସ୍ ମ୍ୟାନେଜର ଆଜିଠାରୁ ଏ ହୋଟେଲର ଖାଇବା ପିଇବା ସବୁ ବଦଳେଇ ଦେଇଛନ୍ତି। ଶୁଣ ଶୁଣ, ଆଜିଠୁ ଚେମେଡ଼ା ରୁଟି ବନ୍ଦ, କଖାରୁ ଘଟା ବନ୍ଦ, କୁନ୍ଦୁରୁ ଭଜା ବନ୍ଦ, ସବୁ ଭଲ ଖାଇବାର ହବ।
9: ଜିନ୍ଦାବାଦ।

ଶୁଣିଥିଲେ ନାଟକ ଧନ୍ୟବାଦ ବନଜା। ମୂଳ ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ହରିବନ୍ଧୁ, ଭଗବାନ ମହାନ୍ତି, ଖଗେନ୍ଦ୍ର, ମୀନକେତନ ଦାସ, ଗଦାଧର, ମାୟାଧର ନାୟକ, ଇନ୍ସପେକ୍ଟର ରବିନାରାୟଣ ନାୟକ, ବିକ୍ରମ ଚିନ୍ମୟ ଦାସ ପଟ୍ଟନାୟକ, ରିଙ୍କି ନିହାରବାଳା ପଟ୍ଟନାୟକ, ଲାବଣ୍ୟ ଗୀତା ମିଶ୍ର, ସରିତା ସୁଷମା ମିଶ୍ର, ରୂପା ରୀତାଞ୍ଜଳି ପଣ୍ଡା, ବିଜୟିନୀ ସୁଧାଂଶୁବାଳା ସାହୁ, ସୁଲତା ରାଜଲକ୍ଷ୍ମୀ ପାତ୍ର, ପିଙ୍କି ନିହାରିକା ଦାସ, ମିନତୀ ମ୍ୟାଡାମ ମନିଦୀପା ମଲ୍ଲିକ ଏବଂ ମିସ୍ ବନଜା ତିଳୋତ୍ତମା ଖୁଣ୍ଟିଆ। ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ମନମୋହନ ପ୍ରଧାନ ଏବଂ ଅନିମା କର, ନନ୍ଦକିଶୋର ସିଂଙ୍କ ରଚନା।

ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଅଭୁଲା ଗୀତ ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ତାନସେନ ସିଂ। ପାଲା ପ୍ରଚାର କରିବ ଦିନ 11:30 ପରିବେଷଣ କରିବେ ଦୁର୍ଗାଚରଣ ରାଉତ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ 12:00।

ମୁଣ୍ଡାରୀ ଗୀତ ଦିନ ଗୋଟାଏ 10 ମିନିଟ୍ରେ ପରିବେଷଣ କରିବେ ମୋହନ ସିଂ ଏବଂ ସାଥୀ ନାରୀମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ସ୍ୱୟଂ ସିଦ୍ଧାରେ ଶୁଣିବେ ଜିନା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଦିନ 2:45 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 3ଟାରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ ସମବେତ କଣ୍ଠ ଦେଶଭକ୍ତି ଗୀତ ଅପରାହ୍ନ 4:55 ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 5ଟାରେ।

ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବିଙ୍କ ସହିତ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 87ତମ ଭାଗ, ସନ୍ଧ୍ୟା 6:10।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ସମ୍ପର୍କରେ ପ୍ରମୋଦ କୁମାର ପାଢ଼ୀଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 7:02। ଜିଲ୍ଲା ହଲଚଲ ରାତି 7:25। ଆଜି ରହିଛି ବଲାଙ୍ଗୀର ଜିଲ୍ଲାର ହଲଚଲ। କୃଷି ସଂସାରରେ ରାତି 7:30। ଏଥିରେ ଶୁଣିବେ ସଫଳ ଚାଷୀ ପ୍ରଶାନ୍ତ କୁମାର ଦାସଙ୍କ ସହିତ ସାକ୍ଷାତକାର। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8:02।

ସଂସଦ ସମୀକ୍ଷା ରାତି 8:15ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଖେଳ ଦୁନିଆ ରାତି 8:30ରେ। କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ ରାତି 9:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଗୀତିନାଟ୍ୟ କୃଷ୍ଣ ସୁଧାମା ରାତି 10:00ରେ ପ୍ରଚାର କରିବୁ। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି।

ପାଲା ପ୍ରଚାର କରିବ ଦିନ 11:30ରେ ପରିବେଷଣ କରିବେ ଦୁର୍ଗାଚରଣ ରାଉତ ଏବଂ ସାଥୀ ମୁଣ୍ଡାରୀ ଗୀତ ଦିନ 10:00ରେ ପରିବେଷଣ କରିବେ ମୋହନ ସିଂ ଏବଂ ସାଥୀ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ

0: ପାଣିପାଗ ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ମୁଖ୍ୟତଃ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 33 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 26 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶୁଣନ୍ତୁ ପାଲା, ପରିବେଷଣ କରିଛନ୍ତି ଦୁର୍ଗାଚରଣ ରାଉତ ଏବଂ ସାଥୀ ସୁରେନ୍ଦ୍ର ଜେନା, ନବଘନ ରାଉତ, ଗୌରାଙ୍ଗ ରାଉତ ଏବଂ ପ୍ରହ୍ଲାଦ ପ୍ରଧାନ।

ଭକ୍ତ ଭଗବାନ ପରମେଶ୍ୱରଙ୍କର ସମସ୍ତ ଯଶକୁ ବର୍ଣ୍ଣନା କରିବାକୁ ଯାଇ ଦେଖିଛି ଯେ ଭଗବାନଙ୍କର ରୂପ କାହା ସହିତ ସମାନ ହେଉନାହିଁ। ସୂର୍ଯ୍ୟ ଉତ୍ତପ୍ତ, ଚନ୍ଦ୍ର କଳଙ୍କିତ, ପୃଥିବୀ ସମୁଦ୍ର ଲବଣାକ୍ତ, ତେଣୁ ଏ ଭଗବାନଙ୍କର ଯଶ ଅତୀବ ଚମତ୍କାର। ଏଥିପାଇଁ ଦୀନକୃଷ୍ଣ ଦାସ କହିଛନ୍ତି ରସକଲୋଳରେ।

ଦିନକର କଥା ଧର୍ମରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞ କରିବା ପାଇଁ ତାଙ୍କର ଭାଇମାନଙ୍କୁ ସମସ୍ତ ରାଜାଙ୍କୁ ନିମନ୍ତ୍ରଣ କରିବା ପାଇଁ ଚତୁର୍ଦିଗକୁ ପଠାଇଦେଲେ। କେବଳ ରହିଗଲା ପାତାଳପୁର ପାଞ୍ଚାଳୀ।

0: ପାଞ୍ଚାଳି ରମଣ ମଧ୍ୟମ ପାଣ୍ଡବ ବୀରବର ଅର୍ଜୁନ ବର୍ତ୍ତମାନ ଯାଇ ପାତାଳପୁରରେ ପହଞ୍ଚି ଯାଇଛନ୍ତି।
1: ନାଗରାଜାଙ୍କର ଜୟ ହେଉ।
0: ଆପଣ କିଏ? ସେ
1: ମୁଁ ହେଉଛି ଅର୍ଜୁନ।
0: କାହିଁକି ଆସିଛନ୍ତି?
1: ବଡ ଭାଇ ରାଜସ୍ୱ ଯଜ୍ଞ କରୁଛନ୍ତି।
0: ମୁଁ ତ ଯାଇପାରିବି ନାହିଁ, କାରଣ ଏ ପୃଥିବୀର ଭାରକୁ ଧାରଣ କରିବ କିଏ? ସେ
1: ମୁଁ ଧାରଣ କରିବି।
0: ହେ ମାନନୀୟ ପଣ୍ଡିତ ମଣ୍ଡଳୀ, ବର୍ତ୍ତମାନ ଯେତେବେଳେ ନାଗରାଜା ସେଇ ରାଜସୂୟ ଯଜ୍ଞରେ ଯୋଗ ଦେବା ପାଇଁ ଯାଇଛନ୍ତି, ହେଇଛି କଣ? ଗଲାବେଳେ ତାଙ୍କ ଝିଅ ନାଗବାଳିକି ଅର୍ଜୁନର ଦାୟିତ୍ୱ ନେବା ପାଇଁ କହି ଯାଉଛନ୍ତି। ବର୍ତ୍ତମାନ ସୁନ୍ଦରୀ ନାଗବାଳୀ ଅର୍ଜୁନଙ୍କର ସମସ୍ତ ଆତିଥ୍ୟ ସେବା କରୁଛି। ଏଥିପାଇଁ କାଳିଦାସ ଲେଖିଲେ ମେଘଦୂତରେ।

ସୁନ୍ଦରୀ ନାଗବାଳୀ ଅପର ଉପର ଉପର ସେ ନାଗବାଳୀ ସେ ସୁନ୍ଦର ପୁରୁଷ ରାଜକୁମାର ଅର୍ଜୁନଙ୍କର ସେବା କରିବା ଅବସରରେ ଅନେକ ମିଠା କଥା କହିଛି। ନାରୀ ବଚନ କେତେ ମିଠା, ଏଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସୁଭଦ୍ରା ପୁରାଣରେ କହୁଛନ୍ତି।

ମାନନୀୟ ପଣ୍ଡିତ ମଣ୍ଡଳୀ, ଯଦି ସୁବର୍ଣ୍ଣ ଲଙ୍ଗଳରେ ଖଣ୍ଡଭୂମିକୁ ଚାଷ କରି ଅମୃତ ଜଳ ବଳାଇ ସେଥିରେ ଆଖୁ ଗଛ ଲଗାଯାଏ, ଆଖୁ ତ ଫଳିବା କଥା ନୁହେଁ, ଯଦି ସଫଳ ହେଲା ସେଇ ଫଳ ଯେତିକି ମିଠା ନାରୀ ବଚନ ତାଠାରୁ ଆହୁରି ଅଧିକ ମିଠା। କାରଣ ସେଇ ସମୟରେ ପ୍ରେମ ମିଶି ଯାଇଥାଏ। ପ୍ରେମ କିଭଳି ପଦାର୍ଥ, ଏଥିପାଇଁ ଅଭିମନ୍ୟୁ ସାମନ୍ତସିଂହାର କହୁଛନ୍ତି।

ଅଲଳ ନୁହେଁ, ଶରୀରକୁ ଜାଳି ପକାଏ, ପ୍ରେମ ମଧ୍ୟ ନୁହେଁ ମାଦକତା ଭରି ଦିଏ, ପ୍ରେମ ଜଳ ନୁହେଁ କୂଳ ବୁଡ଼ାଇ ଦିଏ, ପ୍ରେମ ଏଭଳି ପଦାର୍ଥ। ହେ ମାନନୀୟ ପଣ୍ଡିତ ମଣ୍ଡଳୀ, ବର୍ତ୍ତମାନ ନାଗାର୍ଜୁନ ଆଉ ସୁନ୍ଦରୀ ନାଗବାଳୀ ପରସ୍ପର ପ୍ରତି ଆକର୍ଷିତ ହୋଇଯାଇଛନ୍ତି। ଏହାପରେ କଣ ହେଇଛି, ଦିନେ ସୁନ୍ଦରୀ ନାଗବାଳୀ କହୁଛି ଅର୍ଜୁନକୁ ବୁଝାଇ, ଏଥିପାଇଁ ପ୍ରକୃତି କବି ଗଙ୍ଗାଧର କହିଲେ, ସ୍ଥୂଳ

ଷୋଳଦିନ ଚାଲିଯାଇଛି, ଯଜ୍ଞ କାର୍ଯ୍ୟ ସରିଯାଇଛି, ବର୍ତ୍ତମାନ ଫେରି ଆସିଛନ୍ତି ନାଗରାଜା। ଯେତେବେଳେ ଦେଖିଲେ ତାଙ୍କର ଝିଅ ନାଗବାଳୀ ଅର୍ଜୁନଙ୍କୁ ଭଲ ପାଇଛି, ତେଣୁ ସେ ଦେଖିଲେ ଏ ଉପଯୁକ୍ତ ବର। ଏଥିପାଇଁ ସାରଳା ଦାସ କହୁଛନ୍ତି, କନ୍ୟା ପାଇଁ ବର କିଭଳି ବାଛିଯିବ, ବୟସ

ଦାରୁ ଭେଦକ୍ଷମ ଭ୍ରମର ଯୋଉ ଭ୍ରମର ଦାରୁ କାଠକୁ କାଟି ଦେଇପାରେ, ତାର ଏତେ ଶକ୍ତି ସେ ସାମାନ୍ୟ ପଦ୍ମ ପତ୍ରର ଏଇ କୋମଳତା ଭିତରେ ପ୍ରେମ ଯୋଗୁ ରହିଯାଇଥାଏ ଆଉ କାଟିପାରେ ନା। ତେଣୁ ବୀରବର ଅର୍ଜୁନ ସୁନ୍ଦରୀ ନାଗବାଳୀ ପ୍ରେମରେ ପଡି ସେଇଠି।

ବୀରବର ଧନଞ୍ଜୟକୁ ଯେତେବେଳେ ସ୍ମରଣ କଲେ ଯୁଧିଷ୍ଠିର, ତାଙ୍କର ଆସନ କମ୍ପମାନ ହୁଅନ୍ତେ। ସେ ସୁନ୍ଦରୀ ନାଗବାଳୀ ପାଖରେ ପହଞ୍ଚି କହିଲେ, ନାଗବାଳୀ, ମୁଁ ବର୍ତ୍ତମାନ ଆଉ ରହିପାରିବିନି, ଭାଇ ମୋତେ ସ୍ମରଣ କରିଛନ୍ତି, ମୁଁ ମୋ ନିଜ ଘରକୁ ଚାଲିଯିବି, କିଛି ଦିନ ପରେ ଆସିବି। ଏକଥା ଯେତେବେଳେ କହନ୍ତି ନାଗବାଳୀ, ସେ କଥାରେ ଆଉ ରାଜି ହେଇନି।

କହିଲେ ହେ ପୁରୁଷ ଆପଣ ଏହି ସମୟରେ ଛାଡିଗଲେ ଏହି ଯୌବନାବସ୍ଥାର ମୁଁ ପ୍ରେମ ଜନିତ ସମସ୍ତ ଘଟଣା କିଭଳି ସମ୍ପାଦନ କରିବି ସେହି ସମୟରେ ଅର୍ଜୁନ କହୁଛନ୍ତି।

ଗଛ ଝାଉଁଳି ଯିବ, ଜାଣିବ ଯେ ମୋ ମୃତ୍ୟୁ ହେଇଯାଇଛି। ଏକଥାରେ ସୁନ୍ଦରୀ ନାଗବାଳିତର ଚେତା ଚାଲି ଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସୁଭଦ୍ରା।

ସୁନ୍ଦରୀ ନାଗବାଳୀ ଯେତେବେଳେ ଚେତା ଶୂନ୍ୟ ହୋଇଯାଇଛି ସଖୀ ମାନେ ତାର ଚେତା ଫେରେଇ ଆଣିଛନ୍ତି। ଅର୍ଜୁନ କହିଲେ ନାଗବାଳୀ ତୁମେ ଏତେ ଅଧର୍ଯ୍ୟ ହେଲେ ଚଳିବ, ମୋତେ ଛାଡିଦିଅ ମୁଁ ଫେରି ଆସିବି। କିଭଳି କହୁଛନ୍ତି ମୋତେ ଛାଡିଦେ।

ହେ ମାନନୀୟ ବିବୁଧ ବର୍ଗେ, ଏବେ ସୁନ୍ଦରୀ ନାଗବାଳୀ ଗର୍ଭବାସ ଥିବା ସମୟରେ ଅର୍ଜୁନ ତାଙ୍କଠାରୁ ମେଲାଣି ନେଇ ବର୍ତ୍ତମାନ ନିଜ ଗୃହକୁ ଚାଲି ଯାଇଛନ୍ତି। ହେଇଛି କ'ଣ? ସେହି ସୁନ୍ଦରୀ ନାଗବାଳୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୁଅଟିର ନାମକରଣ କିଭଳି ହେଉଛି? ମା ନାମ ଆଉ ବାପ ନାମ ମିଶେଇକି ଦଉଛନ୍ତି।

0: ଦିନକୁ ଦିନ ନାଗାର୍ଜୁନ ବଢିବାରେ ଲାଗିଛି। ବର୍ତ୍ତମାନ ଆଉ ତ ସମୟ ନାହିଁ, ନାଗାର୍ଜୁନ ବଢି ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛି। ଦିନକର ଘଟଣା ହେଇଛି କଣ, ପାଠ ପଢି ଯିବା ସମୟରେ ବୀରବର ନାଗାର୍ଜୁନର ଖଡିଟା ଗଡି ଯାଇଛି। ମାମୁଁ ପାଖରେ ଥିଲେ, କହିଲେ ମାମୁଁ ଖଡିଟା ଦିଅ।
1: କଣ ହେଲା,
0: ତୁମେ ଦବ ନାହିଁ, କାହିଁକି ଦବ ନାହିଁ? ମୋ ଖଡି ତୁମେ ଯଦି ନ ଦବ ତାହେଲେ ତୁମେ ପ୍ରକୃତରେ ଭଲ ଲୋକ ନୁହଁ।

କଣ କହିବି ମାମୁଁ, ତୁମେ ତ ଜାତିର ଅହି ମାନେ ସାପ, ତୁମେ ଅହିତ, ତୁମକୁ ଛୁଇଁଲେ ଦୋଷ ମାରିଲେ ପାପ, ତୁମକୁ ଆଉ କଣ ଏ କଥା କହିବି। ଏଥିରେ କ୍ରୋଧାନ୍ୱିତ ହେଲା ବୀରବର ମାତଳି, ତାଙ୍କର ମାମୁଁ ରାଗି ଯାଇଛନ୍ତି। ସେ କଣ କହିଲେ,

ଗାଁରେ ତୁ ତ ଅଣବାବୁ ଆଟ ତୋ ବାପା ଜଣା ନାହିଁ ଆମ ଘରେ ଖାଇ ପିଇ ବଢିଛୁ ମୁଁ ରାଜା ଘର ପୁଅ ମୋ ଆଗରେ ଏତେ ଆଟା ଦେଖଉଛୁ ଏଥିରେ ନାଗାର୍ଜୁନ ରାଗିଗଲା ହେ ମାନନୀୟ ପଣ୍ଡିତ ମଣ୍ଡଳୀ ବର୍ତ୍ତମାନ ନାଗାର୍ଜୁନ ମର୍ମାହତ ହୋଇ ତା ବାପା କିଏ ସେ ବୋଲି ଜାଣି ନ ପାରି ମା ପାଖରେ ପହଞ୍ଚିଲା କହିଲା ମା ମା ମୋ ବାପା କିଏ ସେ ମା କହୁଛନ୍ତି କହିଲା ଆରେ ପୁଅ ତୁ ବ୍ୟସ୍ତ ହବା ଦରକାର ନାହିଁ ତୋର ବାପା ହେଉଛନ୍ତି ମଧ୍ୟମ ପାଣ୍ଡବ ଅର୍ଜୁନ ଏଥିରେ ତୁ ବ୍ୟସ୍ତ ହୁଅନି କିନ୍ତୁ ନାଗାର୍ଜୁନ କହୁଛି ମା ମୋ ବାପାଙ୍କୁ ମୁଁ ଖୋଜିବାକୁ ଯିବି ହେ ମାନନୀୟ ପଣ୍ଡିତ ମଣ୍ଡଳୀ ବର୍ତ୍ତମାନ ବାପାଙ୍କୁ ଖୋଜି ଖୋଜି ମା ଠାରୁ ବିଦାୟ ନେଇ ନାଗାର୍ଜୁନ ଯାଉଛି।

ହେ ମାନନୀୟ ପଣ୍ଡିତ ମଣ୍ଡଳୀ, ସେହି ସମୟରେ ପାର୍ବତୀ ହର ଉଦ୍ୟାନକୁ ଆସି ଦେଖନ୍ତି ଏକ ଛୋଟ ଶିଶୁ ବୃକ୍ଷ ମୂଳରେ ବସିଛି। ଯେତେବେଳେ ଦେଖିଲେ ଆଉ ପଚାରିଲେ ତା କଥା ସବୁ ଜାଣିଲେ, କହିଲେ ପୁଅ ତୁ କୁଆଡେ ଯିବୁ? ନାଇଁ ନାଇଁ, ଛୋଟ ସମୟରେ ତୁ ବାପାଙ୍କ ପାଖକୁ ଯାଇପାରିବୁନି, ତୁ ତ ଏଇଠି କ୍ଲାନ୍ତ ହେଇଗଲୁଣୁ, ଏ ହର ଉଦ୍ୟାନରେ ରହି ଆମ ଗଣ୍ଡାକୁ ଚରାଇ ବିଦ୍ୟା ଶିକ୍ଷା କରି କିଛି ଦିନ ରହିଯାଅ। ହେ ମାନନୀୟ ପଣ୍ଡିତ ମଣ୍ଡଳୀ, ବର୍ତ୍ତମାନ ନାଗାର୍ଜୁନ ସେ ହର ଉଦ୍ୟାନରେ ଗଣ୍ଡା ଚରାଇ ବିଦ୍ୟା ଶିକ୍ଷା କରି ରହିଯାଇଛି। ସେହି ସମୟରେ ପାଣ୍ଡବ ମାନଙ୍କର ପିତୃଶ୍ରାଦ୍ଧ ନିମନ୍ତେ ଗଣ୍ଡାର ଆବଶ୍ୟକତା ହେବାରୁ ମଧ୍ୟମ ପାଣ୍ଡବ ଅର୍ଜୁନ ଗଣ୍ଡା ଅନ୍ୱେଷଣରେ ଆସି ସେହି ହର ଉଦ୍ୟାନରେ ପହଞ୍ଚି ଯାଇଛି। ଗଣ୍ଡା ଖୋଜି ଖୋ

ବୀରବର ଅର୍ଜୁନ ବର୍ତ୍ତମାନ ଗୋଟିଏ ଗଣ୍ଡା ଦେଖିଛି, ସେ ଗଣ୍ଡା ବହୁତ ଅଳଙ୍କାର ଭୂଷିତ ହୋଇଛି, ତେଣୁ ସେ କହିଲା ଏଇ ଗଣ୍ଡାଟି ଯଦି ମୁଁ ମାରିବି ତାହେଲେ ଅଳଙ୍କାରଟା ତ ମୋର ଦରକାର ନାହିଁ, ପୁଣି ଭାବୁଛି ଭାବେ

ନକ୍ଷତ୍ର ଦିବସ ପାଇଁ ନାଗାର୍ଜୁନ ଚାଲି ଯାଇଥିଲା, ସେ ଫେରି ଆସି ଦେଖିଲା ଯେ ଗଣ୍ଡାକୁ କିଏ ମାରିଦେଇଛି। ତେଣୁ କ୍ରୋଧାନ୍ୱିତ ହେଲା ଅର୍ଜୁନ। ନାଗାର୍ଜୁନ ମଧ୍ୟ ସେ କଣ କହୁଛି,

ଜିଲ୍ଲାକାର୍ଯ୍ୟ କଣ କଲା ପ୍ରହାରିଲା ବୀର ସହର ଆଣ୍ଟେ ବୀରବର ଅର୍ଜୁନ ବର୍ତ୍ତମାନ ଅର୍ଜୁନକୁ ଯେତେବେଳେ ସରବିଧ କରି ମାରିଦେଇଛି ନାଗାର୍ଜୁନ, ଅର୍ଜୁନ ମରିଯାଇଛନ୍ତି, ବର୍ତ୍ତମାନ ଚାଲିଯାଇଛି ନାଗାର୍ଜୁନ ମାଙ୍କ ପାଖକୁ, ମାଙ୍କୁ କାଣ୍ଡ ଦେଖେଇଛି, ମା ସେ କାଣ୍ଡ ଧରି ଆସି ଦେଖନ୍ତି ତ ଏଠି ଅର୍ଜୁନ ମରିଯାଇଛନ୍ତି, ତେଣୁ ଅର୍ଜୁନକୁ ଯେତେବେଳେ ସେ ଚିହ୍ନିଲା ତେଣୁ ଇଏ ନାଗବାଳୀ କାନ୍ଦୁଛି କହିଲା।

ଏଇଭଳି କ୍ରନ୍ଦନ ରଦ୍ଧା ନାଗବାଳୀର ଦୁଃଖକୁ ଶୁଣି ବର୍ତ୍ତମାନ ନାରଦ କରିଛନ୍ତି କଣ? ଅର୍ଜୁନଙ୍କର ସଖା ହରି ଏବଂ ନାଗାର୍ଜୁନର ପ୍ରଭୁ ହର ଏବଂ ବ୍ରହ୍ମାଙ୍କୁ ସମସ୍ତଙ୍କୁ ଡାକି ଆଣିଛନ୍ତି। ସମସ୍ତେ ଏକତ୍ରିତ ହୋଇ ଦେଖିଛନ୍ତି ଅର୍ଜୁନ ମରିଯାଇଛି। ଏଥିରେ ସେମାନେ ସମସ୍ତେ ମର୍ମାହତ ହୋଇ କଲେ କ'ଣ?

ହର ଏବଂ ବ୍ରହ୍ମାଙ୍କୁ ସମସ୍ତଙ୍କୁ ଡାକି ଆଣିଛନ୍ତି। ସମସ୍ତେ ଏକତ୍ରିତ ହୋଇ ଦେଖିଛନ୍ତି ଅର୍ଜୁନ ମରିଯାଇଛି। ଏଥିରେ ସେମାନେ ସମସ୍ତେ ମର୍ମାହତ ହୋଇ କଲେ କ'ଣ?

ଶୁଣୁଥିଲେ ପାଲା, ପରିବେଷଣ କରିଥିଲେ ଦୁର୍ଗାଚରଣ ରାଉତ ଏବଂ ସାଥୀ ସୁରେନ୍ଦ୍ର ଜେନା, ନବଘନ ରାଉତ, ଗୌରାଙ୍ଗ ରାଉତ ଏବଂ ପ୍ରହ୍ଲାଦ ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। କାର୍ଯ୍ୟକ୍ରମର ପ୍ରଥମ ଗୀତ ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ଭୂଇଁବାସ ଗୁଆମାଳ ଭଦ୍ରକରୁ ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସମୀର ରଞ୍ଜନ ରାୟ। ଅନୁରୋଧ କରିଛନ୍ତି କଥାଚିତ୍ର ଜନ୍ନତ ଟୁର ଗୋଟିଏ ଗୀତ ଶୁଣିବା ପାଇଁ। ଶୁଣନ୍ତୁ ତାହେଲେ, ଗାଇଛନ୍ତି କେକେ।

ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି। ଆପଣମାନେ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ପୂଜା ଫୁଲ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁରେଶ ୱାଡକର ଏବଂ ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତାବନ୍ଧୁ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇ ଜିକିରଣରୁ ସୋମନାଥ ସାହୁ।

ବଡ଼େ ଦିଲ୍ୱାଲେ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ ପଠାଇଛନ୍ତି ବ୍ରହ୍ମପୁର ବୁଗୁଡ଼ାରୁ ଆମ ଶ୍ରୋତାବନ୍ଧୁ ନାରାୟଣ ପ୍ରଧାନ।

ଏଥର ଆସନ୍ତୁ ଶୁଣିବା ପଙ୍କଜ ଦାସଙ୍କ କଣ୍ଠରେ ନାମ ଚଳଚ୍ଚିତ୍ରର ଏହି ଗୀତଟି। ଶୁଣିବା ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ସାଲେପୁର ରାଇସଙ୍ଗୁଡ଼ାରୁ ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ଏବଂ ତାଙ୍କ ବାପା ବୋବୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଆସିଛି ନିଆଳି କଟକରୁ। ପଠାଇଛନ୍ତି ଶ୍ରୋତାଭଉଣୀ ଲୋରା ମହାନ୍ତି ଏବଂ ତାଙ୍କ ବାପବୋଉ। ଆସନ୍ତୁ ଶୁଣିବା ଏମାନଙ୍କ ପସନ୍ଦର ଗୀତ। ସମୟ ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ସୁମନ କଲ୍ୟାଣପୁର।

ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ପ୍ରିୟତମାର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ଦେବାଶିଷ। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଯାଜପୁର ଦକ୍ଷିଣକୂଳରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

ଏଥର ଆପଣମାନଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5 ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in କିମ୍ବା ଟୋଲ୍ ଫ୍ରି ନମ୍ଘର 1800 11 7800 ଫୋନ୍ କରି ସେମାନଙ୍କ ମତ ରେକର୍ଡ କରିପାରିବେ। ଫୋନ୍ ନମ୍ଘରଟି ଆଉ ଥରେ କହି ରଖୁଛୁ 1800 11 7800। ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଅମଳା ବାଟରେ ଏହି ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଅରୁଣ କୁମାର ବେହେରା, ଝରଣା ବେହେରା, ଘାସିବର, ଜେନାପୁର, ଯାଜପୁରରୁ।

ଏହି ସୃଷ୍ଟି ଆସିଛି କଟକ ନିଶ୍ଚିନ୍ତ କୋଇଲି ଗୋପପୁରରୁ ପଠାଇଛନ୍ତି ଆମ ଶ୍ରୋତବନ୍ଧୁ ଚନ୍ଦ୍ରକାନ୍ତ ପୃଷ୍ଟି ଶୁଣିବାକୁ ଚାହିଁଛନ୍ତି ମୁଝସେ ଶାଦୀ କରୋଗେ ଚଳଚ୍ଚିତ୍ରର ଗୀତଟିକୁ ଯାହାକୁ ମିଳିତ ଭାବେ ଗାଇଛନ୍ତି ଉଦିତ ନାରାୟଣ ସୋନୁ ନିଗମ ଏବଂ ସୁନିଧି ଚୌହାନ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଭକ୍ତ ସାଲବେଗ କଥାଚିତ୍ରରେ ଏହି ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ଶୁଣୁଥିଲେ କି ଦୁଇଟି ଓଡ଼ିଆ କଥା ଚିତ୍ରର ଗୀତ? ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କ ମତ ରେକର୍ଡ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ସରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଅସରନ୍ତି ଅପରାହ୍ନ। ଆସନ୍ତୁ ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି 1942 ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରୁ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ମୈଁ ଖିଲାଡ଼ି ତୁ ଅନାଡ଼ି।